ଆକାଶବାଣୀ ଜୟପୁର, ଆଜି ଶୁକ୍ରବାର 1948 ଶତାବ୍ଦ ଶ୍ରାବଣ 11 ଦିନ 2026 ମସିହା ଜୁଲାଇ ମାସର 24 ତାରିଖ ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57 ମାଙ୍ଗଳିକ।

ଭକ୍ତର ହୃଦୟରେ ସଦା ବିରାଜମାନ କରୁଣାମୟ ପତିତପବନ କାଳିଆ ସାନ୍ତଙ୍କ ଦିବ୍ୟ ସ୍ମରଣରେ ଆଜି ହେଇ ଭକ୍ତିମୟ ସଙ୍ଗୀତ ଅର୍ପଣ। ମହାପ୍ରଭୁଙ୍କ ନାମ ସ୍ମରଣ ଆମ ମନକୁ ଶାନ୍ତି, ଆଶା ଓ ଭକ୍ତିରେ ପରିପୂର୍ଣ୍ଣ କରେ। ତେବେ ଆସନ୍ତୁ ଭକ୍ତିଗୀତ ରହି ସମୁଦ୍ର ସ୍ରୋତରେ ନିଜକୁ ସାମିଲ କରିବା ଏବଂ ଶୁଣିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ସମର୍ପିତ ଅନ୍ୟ ଏକ ସୁମଧୁର ଗୀତ।

ଶୁଣିଲି ବିଦ୍ୟୁତ୍ ପ୍ରଭାଙ୍କ କଣ୍ଠରୁ ଏହି ଭକ୍ତି ଗୀତଟି। ଭକ୍ତିରେ ଯିଏ ଡାକି ମହାପ୍ରଭୁ ଶ୍ରୀଜଗନ୍ନାଥ ସେହି ଭକ୍ତର ହୃଦୟରେ ସଦା ବିରାଜମାନ ରହନ୍ତି। ହାତ ବଢ଼ାଇଲେ ସାହାରା ଦିଅନ୍ତି, ମନରୁ ଡାକିଲେ ସାଥୀ ହୁଅନ୍ତି। ସେ ହେଲେ ଆମ କାଳିଆ ସାଆନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥ। ତେବେ ଶୁଣନ୍ତୁ ଅନ୍ୟ ଏକ ଭକ୍ତି ଗୀତ, କଣ୍ଠଶିଳ୍ପୀ ଗୋପୀନାଥ ମହାପାତ୍ର, ଗୀତ ରଚନା ଡକ୍ଟର କୃତିବାସ ନାୟକ।

ଭାବର ଠାକୁର ଜଗନ୍ନାଥ ଭକ୍ତିରେ ବନ୍ଧା ପ୍ରେମରେ ପ୍ରସନ୍ନ ମହାପ୍ରଭୁଙ୍କ ପାଖରେ ଧନ ଐଶ୍ୱର୍ଯ୍ୟ କିମ୍ବା ଆଡ଼ମ୍ବରର ମୂଲ୍ୟ ନାହିଁ। ତାଙ୍କ ପାଇଁ ଶୁଦ୍ଧ ଭକ୍ତି ଓ ସରଳ ହୃଦୟ ହିଁ ସବୁଠାରୁ ବଡ଼ ଅର୍ପଣ। ସେଥିପାଇଁ ତାଙ୍କୁ କୁହାଯାଏ ଭାବର ଠାକୁର। ଆସନ୍ତୁ ସେହି ଭକ୍ତିଭାବକୁ ହୃଦୟରେ ଧାରଣ କରିବା ଶୁଣିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ ଆଉ ଏକ ସୁମଧୁର ଭକ୍ତିଗୀତ। ଶିଳ୍ପୀ ହେଲେ ସୁଧା ମିଶ୍ର।

0: ପ୍ରଚାର କଲୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 87ତମ ଭାଗ।
1: ଏପିସୋଡ୍ ନମ୍ବର 87।

ଶୁଣିଲି ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 87ତମ ଭାଗ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା। ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

କର୍ମମୟ ଦୁନିଆରେ ପ୍ରତ୍ୟେକ ମଣିଷ ନିଜ ନିଜ କ୍ଷେତ୍ରରେ ସଫଳତା ପ୍ରାପ୍ତି ପାଇଁ ପ୍ରୟାସରତ। ବ୍ୟବସାୟ, ଚାକିରି, ରାଜନୀତି, ଅଭିନୟ, ନିଜ ବୃତ୍ତି ଇତ୍ୟାଦି ଯେକୌଣସି କ୍ଷେତ୍ରକୁ ଦେଖିଲେ ଲକ୍ଷ୍ୟ କରିହୁଏ ମଣିଷର ସଫଳତା ପ୍ରାପ୍ତି ପାଇଁ ଦୌଡ଼। ସଫଳତା ହାସଲର ଆକର୍ଷଣ ଏତେ ତୀବ୍ର ଯେ ଏଥିପାଇଁ ମାର୍ଗଦର୍ଶନ ଦେବା ନାଁରେ କିଛି ଲୋକ ପ୍ରଚୁର ଧନ ଉପାର୍ଜନ କରୁଛନ୍ତି। ସଫଳତା କେମିତି ପାଇବେ ସେ ସମ୍ପର୍କରେ ବହି ଲେଖି କେହି ଧନ ଅର୍ଜନ କରିବାରେ ସଫଳ ହେଲାଣି ତ ପୁଣି କେହି କୋଚିଂ ସେଣ୍ଟର ଖୋଲି ସଫଳତାର ସିଡ଼ି ଚଢ଼େଇ ଦେବାର ସ୍ୱପ୍ନ ବାଣ୍ଟି ପ୍ରବଳ ଅର୍ଥ ଉପାର୍ଜନ କଲାଣି। ପରୀକ୍ଷାରେ, ପ୍ରେମରେ, ଚାକିରି ପାଇବାରେ, ଅଭିନୟ ଜଗତରେ ସଫଳତା ପାଇବା ପାଇଁ କିଛି ଅସାଧୁ ଲୋକ ସହଜ ପନ୍ଥା ବା ସର୍ଟକଟ୍ ଆଶାୟୀ ପ୍ରାର୍ଥୀଙ୍କୁ ବତେଇ ମାଲାମାଲ ମଧ୍ୟ ହେଉଛନ୍ତି। ଯେନ ତେନ ପ୍ରକାରେ ସଫଳତା ପାଇଗଲେ ହେଲା ବୋଲି ଏକ ରୁଗ୍ଣ ମାନସିକତା ଯେତେବେଳେ ଉଗ୍ର ରୂପ ଧାରଣ କରିବସୁଛି, ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଦିଗ ପ୍ରତି ଖୁବ୍ କମ୍ ଲୋକ ଧ୍ୟାନ ଦେଉଛନ୍ତି, ତାହା ହେଲା ଉତ୍କର୍ଷତା। ଆଧୁନିକ ମ୍ୟାନେଜମେଣ୍ଟ ଗୁରୁମାନେ ଦୃଢ଼ତାର ସହ ଘୋଷଣା କରିଛନ୍ତି, ଉତ୍କର୍ଷତା ପ୍ରତି ସମର୍ପିତ ବ୍ୟକ୍ତି ପଛରେ ସଫଳତା ଆପେ ଆପେ ଆସିବ। ଏହି ଉତ୍କର୍ଷତାର ସାଧନାରୁ ହିଁ ଜନ୍ମ ନିଏ ନୂତନ ପରିଚୟ, ସ୍ୱତନ୍ତ୍ର ଅସ୍ତିତ୍ୱ, ଯାହାକୁ ମ୍ୟାନେଜମେଣ୍ଟ ବା ବ୍ୟବସାୟର ଭାଷାରେ କହନ୍ତି ବ୍ରାଣ୍ଡ। କମ୍ପାନୀମାନେ ନିଜ ନିଜର ବ୍ରାଣ୍ଡ ଭାଲ୍ୟୁ ବା ସୁନାମ ବଜାୟ ରଖିଲେ ହିଁ ପ୍ରତିଯୋଗିତାମୂଳକ ବଜାରରେ ବର୍ଷ ବର୍ଷ ଧରି ତିଷ୍ଠି ରହନ୍ତି। ଏଥିପାଇଁ ସେମାନେ ଗବେଷଣା, ସର୍ବେକ୍ଷଣ, ତାଲିମ, ଅଭିନବୀକରଣ ଇତ୍ୟାଦିରେ ଅଜସ୍ର ଅର୍ଥ ବ୍ୟୟ କରିବାକୁ କୁଣ୍ଠାବୋଧ କରିନଥାନ୍ତି। ସଫଳତାର ଦୈର୍ଘ୍ୟପ୍ରସ୍ତ ସୀମିତ

0: ସୀମିତ ଏହାର ଦିଗ୍ବଳୟ। ଜଣେ ଚୋର, ବଦମାସ, ପକେଟମାର, ଠକ ବି ସଫଳତାର ସହ ତାର କାର୍ଯ୍ୟ ସମ୍ପାଦନ କରିପାରେ। ଚିଟ୍ଫଣ୍ଡ ନେଟୱାର୍କ ବିଜନେସ୍ରେ ପ୍ରଲୋଭନ ଦେଖାଇ ଧୂର୍ତ୍ତ ଲୋକମାନେ ସଫଳ ହୋଇପାରନ୍ତି ସାଧାରଣ ଲୋକଙ୍କୁ ଭକୁଆ ବନେଇବାରେ। ମାତ୍ର ଆମେ ଜାଣୁ ଏଭଳି ସଫଳତାର ଆୟୁଷ କେତେ। ତେବେ ପ୍ରଶ୍ନ ଉଠେ, ଏହି ଉତ୍କର୍ଷତାର ଅର୍ଥ କ'ଣ? ଏହାର ଏକ ଖୁବ୍ ସୁନ୍ଦର ଉତ୍ତର ଦେଇଥିଲେ ଆମେରିକାର ପ୍ରସିଦ୍ଧ ବକ୍ତା, ଶିକ୍ଷାବିତ୍ ତଥା ଉପଦେଷ୍ଟା ବୁକର୍ ଟି ୱାଶିଂଟନ୍। ତାଙ୍କ ଭାଷାରେ ଉତ୍କର୍ଷତା ହେଉଛି ଏକ ସାଧାରଣ କାମକୁ ଅସାଧାରଣ ଭାବରେ କରିବା। ମାର୍ଟିନ୍ ଲୁଥର କିଙ୍ଗ୍ ଜୁନିୟର ଏ ପ୍ରସଙ୍ଗରେ କହିଥିଲେ, ଯଦି ଜଣେ ରାସ୍ତା ସଫା କରୁଥିବା ଅସଲି ଝାଡ଼ୁଦାର ଅଟେ, ତେବେ ସିଏ ରାସ୍ତା ଏମିତି ସଫା କରିବ ସତେ ଯେମିତି ମାଇକେଲ ଏଞ୍ଜେଲୋ ପେଣ୍ଟିଂ କରୁଛନ୍ତି, ବା ବିଥୋଭେନ୍ ସଙ୍ଗୀତ ସଂଯୋଜନା କରୁଛନ୍ତି, କି ଶେକ୍ସପିୟର କବିତା ରଚନା କରୁଛନ୍ତି। ଭାରତୀୟ ସମ୍ବିଧାନ ଏହି ଉତ୍କର୍ଷତାର ମହତ୍ତ୍ୱକୁ ଅନୁଭବ କରି ନାଗରିକଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କଲା ସମୟରେ ଘୋଷଣା କରେ, ସମସ୍ତ ବ୍ୟକ୍ତିଗତ ଓ ସାମୂହିକ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ ପାଇଁ କଠିନ ପରିଶ୍ରମ କରିବା, ଯଦ୍ୱାରା ଦେଶ ସର୍ବଦା ପ୍ରଗତିର ନୂତନ ଶିଖରକୁ ସ୍ପର୍ଶ କରିବ। ଏହା ହେଉଛି ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ। ଇତିହାସ ପୃଷ୍ଠାକୁ ଓଲଟେଇ ଦେଖିଲେ ଜଣାଯାଏ, କେବଳ ମାତ୍ର ସଫଳତା ପଛରେ ନଧାଇ ଯେଉଁ ମଣିଷମାନେ ଉତ୍କର୍ଷତାର ପଥ ଅବଲମ୍ବନ କଲେ, ସେମାନେ ନିଜ ନିଜ କ୍ଷେତ୍ରରେ ସୃଷ୍ଟି କଲେ ନୂତନ ଇତିହାସ। ସେ ହୋଇପାରନ୍ତି ଦା ଭିଞ୍ଚି, ମୋଜାର୍ଟ, ପିକାସୋ, ଥୋମାସ ଏଡିସନ୍, ଅବା ଆମ ସମୟର ଷ୍ଟିଭ୍ ଜବ୍ସ କି ବିଲ୍ ଗେଟ୍ସ। ଜଣେ ବିଦେଶୀ ପର୍ଯ୍ୟଟକ ତାଙ୍କ ଭାରତ ଭ୍ରମଣ ସମୟରେ ପହଞ୍ଚିଲେ ଏକ ନିର୍ମାଣ ଚାଲିଥିବା ମନ୍ଦିର ପାଖରେ। ସେଇଠି ଦେଖିଲେ ଜଣେ ମୂର୍ତ୍ତିକାର ନିମଗ୍ନ ଏକ ମୂର୍ତ୍ତି ନିର୍ମାଣରେ, ଦେବତାଙ୍କ ମୂର୍ତ୍ତି। ହଠାତ୍ ତାଙ୍କ ନଜର ପଡ଼ିଲା ପାଖରେ ପଡ଼ିଥିବା ଅନ୍ୟ ଏକ ଠିକ୍ ସମାନ ମୂର୍ତ୍ତି ଉପରେ। କୌତୂହଳ ହେଇ ସେ ଶିଳ୍ପୀଙ୍କୁ ପଚାରିଲେ, ଆପଣ କ'ଣ ଦୁଇଟି ସମାନ ମୂର୍ତ୍ତି ନିର୍ମାଣ କରୁଛନ୍ତି କି? ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ଶିଳ୍ପୀ ମୁଣ୍ଡ ବି ଉପରକୁ ନ ଉଠାଇ କହିଲେ, ନା, ପ୍ରକୃତରେ ଗୋଟିଏ ହିଁ ମୂର୍ତ୍ତି ଦରକାର। ତେବେ ପ୍ରଥମ ମୂର୍ତ୍ତିଟି ନିର୍ମାଣ କଲା ସମୟରେ ସାମାନ୍ୟ ଗୋଟିଏ ଦାଗ ହୋଇଗଲା। ଆଗ୍ରହରେ ପର୍ଯ୍ୟଟକ ପଚାରିଲେ, କେଉଁ ଜାଗାରେ ଦାଗ ହୋଇଗଲା ଯେ? ନିଜ କାମରେ ହଜିଯାଇଥିବା ମୂର୍ତ୍ତିକାର କହିଲେ, ମୂର୍ତ୍ତିର ନାକରେ ହୋଇଯାଇଛି। ପର୍ଯ୍ୟଟକ ଜାଣିବାକୁ ଚାହିଁଲେ, ମନ୍ଦିରର କେଉଁ ସ୍ଥାନରେ ମୂର୍ତ୍ତିଟି ସ୍ଥାପିତ ହେବ? 20 ଫୁଟ ସ୍ତମ୍ଭର ଉପରେ ରହିବ ମୂର୍ତ୍ତି ବୋଲି ସୂଚନା ଦେଲେ ଶିଳ୍ପୀ। ବିସ୍ମିତ ପର୍ଯ୍ୟଟକ କହିଲେ, ଏତେ ଉଚ୍ଚରେ ଯଦି ମୂର୍ତ୍ତିଟି ରହିବ, ତେବେ ନାକରେ ହୋଇଥିବା ଦାଗ କଥା କିଏ ଜାଣିପାରିବ? ଏଥର ମୂର୍ତ୍ତିକାର ନିଜ କାମ ବନ୍ଦ କଲେ, ମୁହଁ ଉପରକୁ ଉଠାଇ ପର୍ଯ୍ୟଟକଙ୍କୁ ସିଧା ଚାହିଁ କହିଲେ, ଆଉ କେହି ଜାଣୁ କି ନ ଜାଣୁ, ମୁଁ ତ ଜାଣିବି। ଉତ୍କର୍ଷତାର ସାଧକ ପାଖରେ ସାଲିସ ଭଲା କାହିଁ?
1: ଶୁଣିଲେ ଆଜିର ଅନୁଚିନ୍ତା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଚାଷବାସ କଥା।
2: ଚାଷବାସ କାର୍ଯ୍ୟକ୍ରମରେ ଶୁଣିବା ମୁଗ ଚାଷ ବିଷୟରେ। ଓଡ଼ିଶାରେ ମୁଗ ଚାଷ ଏକ ଅତ୍ୟନ୍ତ ଲାଭଦାୟକ ଏବଂ କମ୍ ଖର୍ଚ୍ଚ ପ୍ରଧାନ ଡାଲିଜାତୀୟ ଫସଲ। ଏହା ମାଟିରେ ଯବକ୍ଷାରଜାନ ମାଟିର ଉର୍ବରତା ବଢ଼ାଇଥାଏ। ଜୁଲାଇ ମାସରେ ବା ବର୍ଷା ଋତୁରେ ଉଚ୍ଚା ଡିହ ଜମି ଓ ଜଳ ନିଷ୍କାସନ ହେଉଥିବା ଦରସା ମାଟି ମୁଗ ଚାଷ ପାଇଁ ସବୁଠାରୁ ଉତ୍ତମ। ଏଥିପାଇଁ ଉନ୍ନତ କିସମ ଗୁଡ଼ିକ ହେଲା, ଓଡ଼ିଶା ପାଇଁ କେତେକ ଉନ୍ନତ ଏବଂ ରୋଗ ପ୍ରତିରୋଧକ କିସମ OBM7 ବା ସୁଜାତା, K851, ପୁଷା ବିଶାଳ, JL781 ଏବଂ ଦୁର୍ଗା। ଏହି କିସମ ଗୁଡ଼ିକ ପ୍ରାୟ 60-70 ଦିନ ମଧ୍ୟରେ ଅମଳକ୍ଷମ ହୋଇଥାନ୍ତି। ଏଥିପାଇଁ ଜମି ପ୍ରସ୍ତୁତି ଓ ବିହନ ହାର। ଜମି ପ୍ରସ୍ତୁତି, ଜମିକୁ 2 ଥର ଭଲ ଭାବରେ ଚାଷ କରି ମାଟି ସମତଳ କରିବା, ଯେପରି ବର୍ଷା ପାଣି ଜମି ରହିବ ନାହିଁ। ଚାଷ ସମୟରେ ଏକର ପ୍ରତି 2 ଟନ୍ ସଢା ଗୋବର ଖତ ମିଶାଇବା। ଖରିଫ ଋତୁରେ ଧାଡ଼ି ବୁଣା ପାଇଁ ଏକର ପ୍ରତି 6-8 କିଲୋଗ୍ରାମ ବିହନ ଆବଶ୍ୟକ ହୁଏ। ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଏବଂ ଗଛକୁ ଗଛ 10 ସେଣ୍ଟିମିଟର ଦୂରତା ରଖି ବୁଣିବା। ବିହନ ବିଶୋଧନ, ବିହନ ବିଶୋଧନ ତ ଅତି ଜରୁରୀ। ମୂଳ ସଢା ରୋଗରୁ ରକ୍ଷା କରିବା ଏବଂ ଗଛର ଉତ୍ତମ ବୃଦ୍ଧି ପାଇଁ ପ୍ରତି କିଲୋଗ୍ରାମ ମଞ୍ଜିରେ 3 ଗ୍ରାମ ଥିରାମ କିମ୍ବା 2 ଗ୍ରାମ କାର୍ବେଣ୍ଡାଜିମ ମିଶାଇ ପ୍ରଥମେ ବିଶୋଧନ କରିବା। ବୁଣିବାର 30 ମିନିଟ୍ ପୂର୍ବରୁ ବୁଟ କିମ୍ବା ମୁଗ ପାଇଁ ଉଦ୍ଦିଷ୍ଟ ରାଇଜ

0: ଏବଂ ପିଏସବି କଲଚର ଗୋଳାଇ ଛାଇରେ ଶୁଖାଇ ବୁଣିବା। ଏଥିପାଇଁ ସାର ଓ ଜଳ ପରିଚାଳନା, ସାର ପ୍ରୟୋଗ, ମୁଗ ଗଛ ନିଜେ ବାୟୁମଣ୍ଡଳରୁ ଯବକ୍ଷାରଜାନ ଗ୍ରହଣ କରେ, ତେଣୁ ଏଥିରେ କମ୍ ରାସାୟନିକ ସାର ଲାଗେ। ଏକର ପ୍ରତି 35 କିଲୋଗ୍ରାମ ଡିଏପି ଏବଂ 15 କିଲୋଗ୍ରାମ ପୋଟାସ ସାର ଶେଷ ଚାଷ ସମୟରେ ମୂଳ ସାର ଭାବେ ଦେବା। ବର୍ଷା ଦିନେ ଜଳସେଚନର ଆବଶ୍ୟକତା ନଥାଏ, କିନ୍ତୁ ଜମିରେ ଯେପରି ବର୍ଷା ପାଣି ଜମି ନ ରହେ ସେଥିପାଇଁ ନାଳିର ବ୍ୟବସ୍ଥା କରିବା। କାରଣ ମୁଗ ଗଛର ମୂଳେ ପାଣି ଜମିଲେ ଗଛ ସଢିଯାଏ। ରୋଗ ଓ ପୋକ ପରିଚାଳନା, ହଳଦୀ ବସନ୍ତ ରୋଗ ଛୁଇଁ କଣା ପୋକ ଲାଗେ। ଯଦି ହଳଦୀ ବସନ୍ତ ରୋଗ ହୁଏ, ଏହି ରୋଗ ହେଲେ ପତ୍ରଗୁଡ଼ିକ ହଳଦିଆ ପଡ଼ିଯାଏ। ଏହା ମାଛି ଦ୍ୱାରା ବ୍ୟାପିଥାଏ। ଏହାର ଦମନ ପାଇଁ ରୋଗାକ୍ରାନ୍ତ ଗଛକୁ ଉପାଡ଼ି ନଷ୍ଟ କରିବା ଏବଂ ଇମିଡାକ୍ଲୋପ୍ରିଡ 0.5 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ଛୁଇଁ କଣା ପୋକ, ଫୁଲ ଓ ଛୁଇଁ ଆସିବା ସମୟରେ ଲେଦା ପୋକ ବା କଣା ପୋକ ଦେଖାଗଲେ ଇମାମେକ୍ଟିନ ବେଞ୍ଜୋଏଟ 0.5 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ଅମଳ, ମୁଗ ଚାଷରେ ଛୁଇଁ ଗୁଡ଼ିକ ଏକାସଙ୍ଗେ ପାଚେ ନାହିଁ, ତେଣୁ ଜମିରେ ଉପଲବ୍ଧ ଛୁଇଁ ପ୍ରାୟ 80% କଳା ବା ବାଦାମୀ ରଙ୍ଗ ହୋଇ ଶୁଖିଗଲେ ପ୍ରଥମେ ପାଚିଲା ଛୁଇଁ ଗୁଡ଼ିକୁ ତଳିଦେବା। ଏହାପରେ ଦ୍ୱିତୀୟ ସେଟ୍ ପାଚିଲେ ବାକିତକ ଅମଳ କରିବା। ଭଲ ଭାବରେ ଚାଷ କଲେ ଏକର ପ୍ରତି ପ୍ରାୟ 4-5 କ୍ୱିଣ୍ଟାଲ ମୁଗ ଆଦାୟ ହୋଇଥାଏ। ମୁଗ ଚାଷରୁ ସବୁଠାରୁ ଅଧିକ ଲାଭ ଏବଂ ବମ୍ପର ଅମଳ ପାଇବା ପାଇଁ କିଛି ଉନ୍ନତ ବୈଜ୍ଞାନିକ କୌଶଳ ମଧ୍ୟ ରହିଛି, ଯାହା ଆମର କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି। ସେଗୁଡ଼ିକ ହେଲା, ଅମଳ ବଢ଼ାଇବା ପାଇଁ ଚମତ୍କାରୀ ସ୍ପ୍ରେ। ମୁଗ ଗଛର ଚେର ବହୁତ ବଡ଼ ହୋଇଥାଏ, ତେଣୁ ଫୁଲ ଆଉ ଛୁଇଁ ଆସିବା ସମୟରେ ପତ୍ର ମଧ୍ୟରେ ଖାଦ୍ୟ ସାର ଦେଲେ ଅମଳ 20% ପର୍ଯ୍ୟନ୍ତ ବୃଦ୍ଧି ପାଏ। ଗଛରେ ଫୁଲ ଆସିବା ଆରମ୍ଭ ହେଲେ 10 ଲିଟର ପାଣିରେ 100 ଗ୍ରାମ ୟୁରିଆ ମିଶାଇ ସ୍ପ୍ରେ କରିବା।
1: ପ୍ରଚାର କଲୁ ଚାଷବାସ କଥା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ବଣ୍ଡା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ମଙ୍ଗଳି ସିସା ଏବଂ ସାଥୀ।
2: ମାଲକାନଗିରି ଜିଲ୍ଲାରେ ବଣ୍ଡା ସମ୍ପ୍ରଦାୟର ଭାଇ ଭଉଣୀମାନେ ବସବାସ କରି ରହିଆସୁଛନ୍ତି। ପୁଷ ମାସରେ ବଣ୍ଡା ଭାଇ ଭଉଣୀମାନେ ଖୁସିରେ ଗୀତ ଗାଇ ନାଚନ୍ତି ଏବଂ ଗାଁର ଉନ୍ନତି ପାଇଁ ଗ୍ରାମଦେବୀଙ୍କୁ ପୂଜା କରି ପୌଷ ପର୍ବ ବା ପୁଷାର୍କି ପାଳନ କରନ୍ତି। ଆସନ୍ତୁ ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ପ୍ରଥମେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଡୁମୁରିପଡ଼ା ଗ୍ରାମର ମଙ୍ଗଳି ସିସା ଏବଂ ସାଥୀମାନେ ପରିବେଷଣ କରିଥିବା ପୁଷାର୍କି ସାମ ବା ପୌଷ ପର୍ବ ଗୀତ ଶୁଣିବା।

କଥା ରହିଛି। ମାଲକାନଗିରି ଜିଲ୍ଲାର ବଣ୍ଡା ଆଦିବାସୀମାନେ ମଧ୍ୟ ଚୈତ୍ର ପର୍ବ ପାଳନ କରନ୍ତି। ଏ ସମୟରେ ସେମାନେ ଗ୍ରାମଦେବୀଙ୍କ ନିକଟରେ ବିହନ ପୂଜା କରନ୍ତି ଏବଂ ଖୁସିରେ ଗୀତ ଗାଇ ନାଚନ୍ତି। ଏଥର ବଣ୍ଡା ଭାଇ ଭଉଣୀମାନଙ୍କର ଚୈତ୍ର ପର୍ବ ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି ମଙ୍ଗଳି ସିସା ଏବଂ ସାଥୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୁରୀରେ ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଜନ୍ମବେଦୀରୁ ରତ୍ନବେଦୀକୁ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଗତକାଲି ରାତିରେ ପହୁଡ଼ ନୀତି କରାଯାଇ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଖଣ୍ଡୁଆ ସମ୍ପନ୍ନ ହୋଇଥିଲା। ବାହୁଡ଼ା ଯାତ୍ରା ପାଇଁ ଆଜି ଭୋରରୁ ମଙ୍ଗଳ ଆରତୀ, ମୈଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ମଙ୍ଗଳାର୍ପଣ ଓ ଦ୍ୱାରପାଳ ପୂଜା କରାଯାଇ ଡୋରଲାଗି ନୀତି କରାଯାଉଛି। ମଧ୍ୟାହ୍ନ ପ୍ରାୟ 12:00-2:30 ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଅପରାହ୍ନ 3:30 ଛେରା ପହଁରା ନୀତି ସହ ଚାରମାଳ ଫିଟାଯାଇ ଘୋଡ଼ା ଯୋଚାଯିବ ଏବଂ ଅପରାହ୍ନ ପ୍ରାୟ 4:00 ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ଗତ ସନ୍ଧ୍ୟାରୁ ଟ୍ରାଫିକ୍ କଟକଣା ଲାଗୁ ହୋଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଏବଂ ସୋମବାର ଦିନ ନୀଳାଦ୍ରୀ ବିଜୟନୀତି ସମ୍ପନ୍ନ ହେବ। କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରରେ ଆଜି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଗତକାଲି ସନ୍ଧ୍ୟା ନବମୀରେ ଦେବନୀତି ସମ୍ପନ୍ନ ହୋଇଥିଲା। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ପ୍ରଶ୍ନପତ୍ର ପ୍ରଘଟ ଏକ ସାମାନ୍ୟ ପ୍ରସଙ୍ଗ ନୁହେଁ, ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଲାଗି ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହି ପ୍ରସଙ୍ଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବ। ଅନ୍ୟ ସଦସ୍ୟଙ୍କ ସହ ବିଚାର ବିମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଆସନ୍ତା ସୋମବାର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ଆରମ୍ଭ ହେଉଥିବାରୁ ଏନେଇ ବିଲ୍ ଆଗତ କରାଯାଇ ସଂସଦରେ ପାରିତ ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଫାଷ୍ଟ ଟ୍ରାକ୍ କୋର୍ଟ କେ ଲିଏ ବିଭାଗକୁ ନିର୍ଦ୍ଦେଶ ଦିଏ ଥେ ବିଭାଗୋନେ ଲଗାତାର ମେହନତ କରକେ ଦେର ରାତ ମୁଝେ ମୁସଦ୍ଦା ବି ଦେ ଦିଆ ଫାଷ୍ଟ ଟ୍ରାକ୍ କୋର୍ଟ ଅର୍ କଠୋର ସଜା କେ ପ୍ରାବଧାନ କେ ସାଥ କା ଏ ମୁସଦ୍ଦା କ୍ୟାବିନେଟ୍ ମେ ଚର୍ଚ୍ଚା ହୋଗି କ୍ୟାବିନେଟ୍ କେ ସାଥିଓ କେ ସୁଝାଓ କେ ବାଦ ଉସକା ଅନ୍ତିମ ରୂପ ଦିଆ ଯାଏଗା ଅର୍ ସୋମବାର ସେ ଜଲ୍ଦ ଉସ ବିଲ୍ କୁ ସଦନ ମେ ପାରିତ କରାନେ କା ପ୍ରୟାସ କିଆ ଯାଏଗା।
0: ଏହି ମାମଲାର ତ୍ୱରିତ ବିଚାର ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ପାଇଁ ଘୋଷଣା କରିଥିଲେ। ଏହାପରେ ଏନେଇ ଚିଠା ପ୍ରସ୍ତାବ ଦାଖଲ କରାଯାଇଛି। ଅପରପକ୍ଷରେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅନଶନ କରୁଥିବା ସୋନମ ୱାଙ୍ଗଚୁକ୍ ଗତକାଲି ବିଳମ୍ବିତ ରାତିରେ ଅନଶନ ଭାଙ୍ଗିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହଙ୍କ ସହ ଆଲୋଚନା ପରେ ଶ୍ରୀ ୱାଙ୍ଗଚୁକ୍ ଅନଶନରୁ ଓହରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏଆଇ ଡାଟା ସେଣ୍ଟର ପାର୍କ, ବିଶ୍ୱସ୍ତରୀୟ ଯୋଗାଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏଚ୍ସିଏଲ୍ ଟେକ୍ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ। 730 କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ହେବାକୁ ଥିବା ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟରେ ଯୁବଗୋଷ୍ଠୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ପକ୍ଷରୁ ବାଲେଶ୍ୱର ଏପିଜେ ଅବଦୁଲ କଲାମ ଦ୍ୱୀପରୁ

0: କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସମସ୍ତ ଲକ୍ଷ୍ୟ ସଫଳତା ସହ ପୂରଣ କରିଛି। ଏହି କ୍ଷେପଣାସ୍ତ୍ରର ଯୁଦ୍ଧ ବିମାନ, ମାନବବିହୀନ ଆକାଶଯାନ ଏବଂ ବୃହତ୍ ଶତ୍ରୁ ବିମାନ ସମେତ ବିଭିନ୍ନ ପ୍ରକାର ଲକ୍ଷ୍ୟକୁ ବ୍ୟାପକ ଦୂରତା ଓ ଉଚ୍ଚତା ସୀମା ମଧ୍ୟରେ ଧ୍ୱଂସ କରିବାର କ୍ଷମତା ରଖିଛି। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହସ୍କିଟାଲରେ 152 ନୂତନ ପଦବୀକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଛି। ଏଥିରେ ଅଧ୍ୟାପକ, ସହାୟକ ଅଧ୍ୟାପକ, ସିନିୟର ରେସିଡେନ୍ସ ଆଦି ପଦବୀଗୁଡ଼ିକୁ ଅନୁମୋଦନ ମିଳିଛି। ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ଭାବେ ସ୍ୱାବଲମ୍ଭୀ କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଋଣ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ 9 ସ୍ୱୟଂ ସହାୟକ ଗୋଷ୍ଠୀ 1 କୋଟି ଟଙ୍କାର ଋଣ ସ୍ୱୀକୃତି ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ନରସିଂହ ଭତ୍ରା ଉମରକୋଟ ଅଞ୍ଚଳରେ 3 ସଡ଼କର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିପାଇଁ 9 କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ କରାଯାଇଛି। ଭଦ୍ରକ ଜିଲ୍ଲା ପୁଲିସ୍ ପକ୍ଷରୁ ଧାମନଗର ମହାବିଦ୍ୟାଳୟରେ ସାଇବର ଅପରାଧ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସାଇବର ଥାନାଧିକାରୀ ବିଭିନ୍ନ ସାଇବର ଅପରାଧର ମୁକାବିଲା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ। ଦେଶର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରତିଯୋଗିତାର ପ୍ରଥମ ଦିନରେ ଗତକାଲି ଭାରତର ଲଭ୍ଲିନା ବୋର୍ଗୋହାଇ 75 କିଲୋଗ୍ରାମ ମୁଷ୍ଟିଯୁଦ୍ଧର ମିଡିଲ୍ ୱେଟ୍ ବର୍ଗରେ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ସହ ଭାରତ ପାଇଁ ଗୋଟିଏ ପଦକ ନିଶ୍ଚିତ କରିଛନ୍ତି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 16 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜିଥିରେ ଆସନ୍ତୁ ଶୁଣିବା ଯାନି ଯାତ୍ରାରେ ସ୍ୱାସ୍ଥ୍ୟ ରକ୍ଷା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ।
2: ଆଚ୍ଛା, ଭାବିଲେ ଦେଖି ପର୍ବପର୍ବାଣୀ ଗୁଡ଼ିକ ଯଦି ଆମର କିଛି ମଙ୍ଗଳ କରୁନଥାନ୍ତା, ତେବେ ଆବମାନ କାଳରୁ ମଣିଷ ଗୁଡ଼ିକୁ ପାଳନ କରି ଆସୁଥାନ୍ତା କାହିଁକି? ଯେଉଁଠି ମଣିଷ ବସତି ଅଛି ସେଠି ଗଢ଼ି ଉଠିଛି ସମାଜ, ସେଠି ହେଇଥାଏ ଯାନିଯାତ୍ରା, ମେଳା ମହୋତ୍ସବ ଓ ପର୍ବପର୍ବାଣୀ, କାରଣ ଏଥିରେ ଜନଜୀବନର ମଙ୍ଗଳ ନିହିତ। ଏଦ୍ୱାରା ସତରେ କ'ଣ କିଛି ହିତ ହେଇଥାଏ? ହଁ, ହେଇଥାଏ, ହେଇଥାଏ ଅଶେଷ ହିତ। ସବୁଠାରୁ ବଡ଼ ହିତ ହେଉଛି ଏହା ଆମକୁ ସବୁ ଦିଗରୁ ସୁସ୍ଥ ରଖିଥାଏ। କିନ୍ତୁ କେମିତି? ତେବେ ସୁସ୍ଥତା ବୋଇଲେ କ'ଣ? ଦେହ ପୁରାପୁରି ଭଲ ଥିଲେ, ମନ ପୁରାପୁରି ଭଲ ଥିଲେ, ସମାଜର ସମସ୍ତଙ୍କ ସହ ସମ୍ପର୍କ ପୁରାପୁରି ଭଲ ଥିଲେ, ଆଉ ଆଧ୍ୟାତ୍ମିକ ମନୋଭାବ ସମ୍ପନ୍ନ ହେଇଥିଲେ, ତାକୁ ହିଁ ପ୍ରକୃତ ସ୍ୱାସ୍ଥ୍ୟ ବୋଲି କୁହାଯାଏ। ପର୍ବପର୍ବାଣୀ ପାଳନ କ'ଣ ଆମ ଦେହ, ମନ, ସାମାଜିକ ସମ୍ପର୍କ ଆଉ ଆଧ୍ୟାତ୍ମିକ ମନୋଭାବର ଉନ୍ନତିରେ ସହାୟକ ହେଇଥାଏ? ହଁ, ହୋଇଥାଏ। କଥାରେ ଅଛି ଓଡ଼ିଶାରେ 12 ପର୍ବ ପାଳିତ ହୁଏ। ଏହାର ଅର୍ଥ ଓଡ଼ିଶା ହେଉଛି ଏକ ପର୍ବପର୍ବାଣୀର ରାଜ୍ୟ। ଏଠାରେ ବର୍ଷ ସାରା ଏବଂ ପ୍ରତି ମାସରେ କୌଣସି ନା କୌଣସି ପର୍ବ ପାଳନ କରାଯାଇଥାଏ। ପର୍ବ ପାଳନର ପୂର୍ବ କିଛି ଦିନର ବ୍ୟସ୍ତତାକୁ ମନେ ପକାନ୍ତୁ ତ। ପର୍ବ ପାଳନକୁ ସଫଳ କରିବା ପାଇଁ ପରିବାର ଆଉ ପଡ଼ା ପଡ଼ୋଶୀଙ୍କୁ ଫୁର୍ସତ ମିଳେନି, କାମ କରି କରି ହାଲିଆ ଲାଗେ। ମାତ୍ର ଏହି ଶାରୀରିକ ପରିଶ୍ରମ ସମସ୍ତଙ୍କ ଶରୀରକୁ ସୁସ୍ଥ ରଖିବାରେ ଯଥେଷ୍ଟ ସହାୟକ ହୋଇଥାଏ। ପୁଣି ପ୍ରତ୍ୟେକ ପର୍ବପର୍ବାଣୀରେ ପିଠାପଣା ଆଉ ଭୁରି ଭୋଜନ ତ ଏକ ସାଧାରଣ କଥା। ନିଜେ ଖାଇବା ଆଉ ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କରି ଖୁଆଇବାର ତୃପ୍ତି ନିଆରା। ଭଲ ଭଲ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟର ଅଭାବ ପୂରଣ ହୋଇଯାଏ, ଫଳରେ ଶରୀର ସୁସ୍ଥ ରହେ। ତେବେ ପୃଥିଳତା ହେଲା, ଡାଇବେଟିସ୍ ହେଲା, ଉଚ୍ଚ ରକ୍ତଚାପ ରୋଗୀ ବି ଖାଦ୍ୟ କଟକଣାକୁ କୋହଳ କରିଦେବା ଆଦୌ ନିରାପଦ ନୁହେଁ। ଇଏ ତ ଗଲା ଶାରୀରିକ ସ୍ୱାସ୍ଥ୍ୟ ଉପରେ ପର୍ବପର୍ବାଣୀର ଅନୁକୂଳ ପ୍ରଭାବ ବିଷୟରେ। ଏବେ ମନର ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ କଥା ବିଚାର କରନ୍ତୁ। ପର୍ବପର୍ବାଣୀ ପାଳନ ସମୟରେ ମନର ଦୁଃଖ, ଉତ୍କଣ୍ଠା, ମାନସିକ ଚାପ ଇତ୍ୟାଦି ଲାଘବ ହୋଇଯାଏନି? ମନରେ ସ୍ନେହ, ପ୍ରେମ ଓ ଶ୍ରଦ୍ଧା ଭାବର ଉଦ୍ରେକ ହୁଏନି? ସାଙ୍ଗସାଥିମାନଙ୍କ ମେଳରେ ଖେଳି ବୁଲି ହସି ହସେଇ ମଉଜ ମସ୍ତି କରିବାର ଅନୁଭବ ମନକୁ ହାଲୁକା କରିଦିଏନି? ସାମାଜିକ ସ୍ୱାସ୍ଥ୍ୟକୁ ମଧ୍ୟ ସୁଗମ କରିଦିଏ ପର୍ବପର୍ବାଣୀ। ପାରସ୍ପରିକ ସାହାଯ୍ୟ ସହଯୋଗ ବିନା ଏହାର ପାଳନ ସଫଳ ହୋଇପାରେନି। ଜାତି, ଧର୍ମ, ଧନୀ, ଦରିଦ୍ର ନିର୍ବିଶେଷରେ ସମସ୍ତେ ମିଳିମିଶି ଏଥିରେ ଲାଗିପଡ଼ିବା ଫଳରେ ସମସ୍ତେ ସ୍ନେହ, ପ୍ରୀତି ଓ ଭ୍ରାତୃତ୍ୱର ବନ୍ଧନରେ ବାନ୍ଧି ହୋଇ ରହନ୍ତି। ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବ ସୃଷ୍ଟି ହୁଏ, ଭାଇଚାରା ଅକ୍ଷୁର୍ଣ୍ଣ ରହେ। ପୁନଶ୍ଚ ପ୍ରତ୍ୟେକ ପର୍ବପର୍ବାଣୀରେ ଅନ୍ତର୍ନିହିତ ଥାଏ।

0: ଆଧ୍ୟାତ୍ମିକତା ତେଣୁ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟକୁ ଅତୁଟ ରଖିବାରେ ପର୍ବପର୍ବାଣୀ ଗୁଡ଼ିକର ଅବଦାନ ଯଥେଷ୍ଟ ବେଶୀ। ଏହାକୁ ମଧ୍ୟ ସ୍ୱୀକାର କରିବାକୁ ପଡିବ ଯେ ପର୍ବ ପାଳନ ସହ ପରିଷ୍କାର ପରିଚ୍ଛନ୍ନତା ଅଙ୍ଗାଙ୍ଗୀ ଭାବେ ଜଡିତ। ଏହା ମଧ୍ୟ ଶରୀର ଆଉ ମନକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ତେବେ ପର୍ବପର୍ବାଣୀ ପାଳନ ସିନା କୌଣସି ସମସ୍ୟା ସୃଷ୍ଟି କରିନଥାଏ, କିନ୍ତୁ ଏହି ଅବସରରେ ଯେଉଁ ସବୁ ସମସ୍ୟା ଜାତ ହୁଏ ତାର ପଶ୍ଚାତରେ ଥାଏ ମଣିଷର ଭୂମିକା। ବିଭିନ୍ନ ସ୍ଥାନରେ ମାଇକ୍ ଖଞ୍ଜି ଯେଉଁ ଧ୍ୱନି ପ୍ରଦୂଷଣ କରାଯାଉଛି ତାହା କ'ଣ ରୋକି ହେବନି? ଦୀପାବଳିରେ ବାଣ ଫୁଟିବାକୁ କ'ଣ ହ୍ରାସ କରିହେବନି? ଅତ୍ୟଧିକ ଶବ୍ଦ ଯୋଗୁଁ ରୋଗୀ, ଶିଶୁ, ବୁଢ଼ାବୁଢ଼ୀଙ୍କ ସ୍ୱାସ୍ଥ୍ୟ ଓ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେଉଁ ଅସୁବିଧା ହେଉଛି ଏହାକୁ କ'ଣ ନିବାରଣ କରିହେବନି? ବିଭିନ୍ନ ପର୍ବରେ ମୂର୍ତ୍ତି ପୂଜା କରାଯାଇଥାଏ। ପୂଜା ସରିବା ପରେ ନଈ, ନାଳ କି ପୋଖରୀରେ ମୂର୍ତ୍ତିଗୁଡ଼ିକୁ ଜଳ ବିସର୍ଜନ ଦିଆଯିବାର ବିଧି ଅତି ସାଧାରଣ, ମାତ୍ର ଏହାଦ୍ୱାରା ଜଳ ପ୍ରଦୂଷିତ ହୋଇଯାଏ। ବିଶେଷ କରି ମୂର୍ତ୍ତି ଗଠନ ପାଇଁ ବ୍ୟବହାର କରାଯାଉଥିବା ରଙ୍ଗମାନ ଆଦୌ ନିରାପଦ ନୁହେଁ। ସେ ଯାହା ହେଉ, ପର୍ବପର୍ବାଣୀ ମଧ୍ୟରେ ଜଡ଼ିତ ଥାଏ ଜନସାଧାରଣଙ୍କ ସାଂସ୍କୃତିକ, ସାମାଜିକ ଓ ଆଧ୍ୟାତ୍ମିକ ଚେତନା। ଏହା ଜନଜୀବନ ସହ ଓତପ୍ରୋତ ଭାବରେ ସମ୍ପୃକ୍ତ ଥିବାରୁ ଏହାକୁ ଜନଜୀବନଠାରୁ ଦୂରେଇ ଦେବା ଆଦୌ ନିରାପଦ ନୁହେଁ। ପର୍ବପର୍ବାଣୀ ପାଳନ ଏକ କାଳଜୟୀ ବ୍ୟବସ୍ଥା ଓ ଏହାର ରହିଛି ଏକ ସର୍ବକାଳୀନ ମୂଲ୍ୟବୋଧ।
1: ଆମର ସ୍ୱାସ୍ଥ୍ୟରେ ଯାନିଯାତ୍ରାରେ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ଆଲୋଚନା କଲେ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ଚିଠା ପ୍ରସ୍ତାବ ଆଜି ଉପସ୍ଥାପିତ ହେବ କେନ୍ଦ୍ର କ୍ୟାବିନେଟ୍ରେ, କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ରୋମାନିଆ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ 3 ବୁଝାମଣାପତ୍ର ସ୍ୱାକ୍ଷରିତ। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା କ୍ଷେପଣାସ୍ତ୍ର କୁଶାର ସଫଳ ପରୀକ୍ଷଣ। ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରୁ ବାହୁଡ଼ିବେ ଶ୍ରୀମନ୍ଦିର ଅଭିମୁଖେ। ଏବଂ ହରାରେଠାରେ ଅନୁଷ୍ଠିତ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେକୁ 7 ପରାସ୍ତ କଲା ଭାରତ। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀଙ୍କୁ ଧରିବା ନିମନ୍ତେ କେନ୍ଦ୍ର ସରକାର ଗତ 2.5 ମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତ ରାତିରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଶ୍ରୀ ମୋଦି କହିଛନ୍ତି, ଇତିମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇ କାରାଗାରରେ ରଖାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ଏକ ସାମାନ୍ୟ ପ୍ରସଙ୍ଗ ନୁହେଁ ଏବଂ ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କ ଲାଗି ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଯେଭଳି ପାଠପଢ଼ାରେ ଗୋଟିଏ ବର୍ଷ ବି କ୍ଷତି ନ ହୁଏ ତାହା ସୁନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ ଦାୟିତ୍ୱ, ତେଣୁ ଯଥାଶୀଘ୍ର ପୁନଃ ପରୀକ୍ଷା କରାଇବା ଆବଶ୍ୟକ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗତକାଲି ସେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ପ୍ରସ୍ତାବ ପ୍ରସ୍ତୁତ କରିବା ଲାଗି ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ବିଭାଗଗୁଡ଼ିକ ଏ ଦିଗରେ ନିରନ୍ତର କାର୍ଯ୍ୟ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଚିଠା ପ୍ରସ୍ତାବ ତାଙ୍କ ନିକଟରେ ଦାଖଲ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କିତ ପ୍ରାବଧାନ ଏହି ଚିଠା ପ୍ରସ୍ତାବରେ ରହିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ଏ ସମ୍ପର୍କରେ ଆଲୋଚନା କରାଯିବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ। ଆସନ୍ତା ସୋମବାର ଦିନ ସଂସଦରେ ଏହି ବିଧେୟକକୁ ଯଥାଶୀଘ୍ର ପାରିତ କରାଇବା ଲାଗି ସରକାର ନିରନ୍ତର ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।
3: ଫାଷ୍ଟ ଟ୍ରାକ୍ କୋର୍ଟ କେ ଲିଏ ବିଭାଗକୁ ନିର୍ଦ୍ଦେଶ ଦିଏ, ବିଭାଗୋନେ ଲଗାତାର ମେହନତ କରକେ ଦେର ରାତ ମୁଝେ ମୁସଦ୍ଦା ବି ଦେ ଦିଆ। ଫାଷ୍ଟ ଟ୍ରାକ୍ କୋର୍ଟ ଅର୍ କଠୋର ସଜା କେ ପ୍ରାବଧାନ କେ ସାଥ କା ଏ ମୁସଦ୍ଦା କ୍ୟାବିନେଟ୍ ମେ ଚର୍ଚ୍ଚା ହୋଗି, କ୍ୟାବିନେଟ୍ କେ ସାଥିଓ କେ ସୁଝାଓ କେ ବାଦ ଉସକା ଅନ୍ତିମ ରୂପ ଦିଆ ଯାଏଗା ଅର୍ ସୋମବାର ସେ ଜଲ୍ଦ ଉସ ବିଲ୍ କୋ ସଦନ ମେ ପାରିତ କରାନେ କା ପ୍ରୟାସ କିଆ ଯାଏଗା।
2: ସମାଜସେବୀ ସୋନମ ୱାଙ୍ଗଚୁକ 26 ପରେ ଗତ ରାତିରେ ଗୁରୁଗ୍ରାମ ସ୍ଥିତ ଏକ ଘରୋଇ ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ନିଜର ଅନଶନ ଭଙ୍ଗ କରିଛନ୍ତି। ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର 65 ସଦସ୍ୟ ପତ୍ର ମାଧ୍ୟମରେ ଅନଶନ ଭଙ୍ଗ କରିବା ଲାଗି ତାଙ୍କୁ ଅନୁରୋଧ କରିସାରିଛନ୍ତି। ଅନଶନ ଭଙ୍ଗ ପରେ ଶ୍ରୀ ୱାଙ୍ଗଚୁକ କହିଛନ୍ତି, ବିସ୍ତୃତ ଆଲୋଚନା ପରେ ସେ ଏହି ପଦକ୍ଷେପ ନେଇଛନ୍ତି, ତେବେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ସେ ଆହ୍ୱାନ ଦେଇଛନ୍ତି।

0: ଦେଶରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଦି କେତେକ ଦାବି ନେଇ ଶ୍ରୀ ୱାଙ୍ଗଚୁକ୍ ଗତମାସ 28 ତାରିଖରୁ ଅନଶନ କରିଥିଲେ। ଡାକ୍ତରମାନେ ପରାମର୍ଶ ଦେଇଥିବା ଦୈନିକ କାର୍ଯ୍ୟସୂଚୀକୁ ଅନୁସରଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ୱାଙ୍ଗଚୁକ୍ଙ୍କୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କର ନିରନ୍ତର ସୁସ୍ଥତା ମଧ୍ୟ କାମନା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବୁକାରେଷ୍ଟର ଭିକ୍ଟୋରିଆ ପ୍ୟାଲେସ୍ଠାରେ ରୋମାନିଆର ପ୍ରଧାନମନ୍ତ୍ରୀ ଇଲି ବୋଲାଜାନ୍ଙ୍କ ସହିତ ଦ୍ୱିପକ୍ଷୀୟ ଆଲୋଚନା କରିବେ। ଏହାଛଡ଼ା ସେ ତାଙ୍କର ରୋମାନିଆ ପ୍ରତିପକ୍ଷ ନିକୋସ ଡାନ୍ଙ୍କ ସହିତ ଭାରତ ରୋମାନିଆ ବ୍ୟବସାୟିକ ଫୋରମ୍କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ପରେ ରାଷ୍ଟ୍ରପତି ରୋମାନିଆ ସଂସଦ ପରିଦର୍ଶନ କରିବା ସହିତ ଟମ୍ବ ଅଫ୍ ଦ ଅନ୍ନୋନ୍ ସୋଲଜର୍ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ବୁକାରେଷ୍ଟଠାରେ ତାଙ୍କ ରୋମାନିଆ ପ୍ରତିପକ୍ଷ ନିକୋସ ଡାନ୍ଙ୍କ ସହିତ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି। ପରେ ଦୁଇ ଦେଶ ମଧ୍ୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ, ଶିକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ଲାଗି 3 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ ବିବୃତ୍ତି ଦେଇ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଗତ 7 ଧରି ଆପୋଷ ବିଶ୍ୱାସ, ସମ୍ମାନ ଏବଂ ସଶକ୍ତ ଜନସମ୍ପର୍କକୁ ଭିତ୍ତି କରି ଦୁଇ ଦେଶ ମଧ୍ୟରେ ଘନିଷ୍ଠ ବନ୍ଧୁତ୍ୱ ରହିଆସିଛି।
1: ଶିକ୍ଷା, ସଂସ୍କୃତି ତଥା ପିପୁଲ୍ ଟୁ ପିପୁଲ୍ କଣ୍ଟାକ୍ଟ ଭାରତ ରୋମାନିଆ ସମ୍ବନ୍ଧ କି ଆଧାରଶିଲା ହେ ଓର ମୁଝେ ଖୁସି ହେ କି ଆଜ ହମନେ ଇନ ଦୋନୋ ମେ 3 ମହତ୍ୱପୂର୍ଣ୍ଣ ସାଝେଦାରୀ ପର ହସ୍ତାକ୍ଷର କିଏ ହେ। ହମ ପ୍ରୋଗ୍ରାମ ଓ କୋପରେସନ ଇନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କେ ଅନ୍ତର୍ଗତ ଜଏଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ କା ବିସ୍ତାର କରେଙ୍ଗେ। ବୁକାରେଷ୍ଟ ୟୁନିଭର୍ସିଟି ମେ ଇଣ୍ଡିଆ କାଉନସିଲ ଫର କଲ୍ଚରାଲ ରିଲେସନ୍ସ के सहयोग से इंडिया स्टडी चेयर की स्थापना की जा रही है। हम आज हस्ताक्षरित हुई MOU के जरिए स्पोर्ट्स के क्षेत्रों में भी अपना सहयोग बढ़ाएंगे।
0: ରାଷ୍ଟ୍ରପତି କହିଛନ୍ତି, ଭାରତ ରୋମାନିଆ ଭାଗିଦାରୀ ସମୟାନୁକ୍ରମେ ଅଧିକ ସଶକ୍ତ ହେବାରେ ଲାଗିଛି। ସେ ତାଙ୍କର ରୋମାନିଆ ପ୍ରତିପକ୍ଷଙ୍କ ସହିତ ବିଗତ ବର୍ଷଗୁଡ଼ିକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ସହଯୋଗର ଅଗ୍ରଗତି ସମ୍ପର୍କରେ ଫଳପ୍ରଦ ଆଲୋଚନା କରିବା ସହିତ ସମୀକ୍ଷା କରିଛନ୍ତି। ଭାରତ ରୋମାନିଆ ଆଗାମୀ 3 ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ DRDO ପକ୍ଷରୁ ବାଲେଶ୍ୱରର ଏପିଜେ ଅବଦୁଲ କଲାମ ଦ୍ୱୀପରୁ କୁଶା କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସମସ୍ତ ଲକ୍ଷ୍ୟ ସଫଳତା ସହ ପୂରଣ କରିଛି। ଏହି କ୍ଷେପଣାସ୍ତ୍ରର ଯୁଦ୍ଧ ବିମାନ, ମାନବବିହୀନ ଆକାଶଯାନ ଏବଂ ବୃହତ୍ ଶତ୍ରୁ ବିମାନ ସମେତ ବିଭିନ୍ନ ପ୍ରକାର ଲକ୍ଷ୍ୟକୁ ବ୍ୟାପକ ଦୂରତା ଓ ଉଚ୍ଚତା ସୀମା ମଧ୍ୟରେ ଧ୍ୱଂସ କରିବାର କ୍ଷମତା ରହିଛି। କୁଶାର ଏହି ସଫଳ ଉଡ଼ାଣ ପରୀକ୍ଷଣ ଲାଗି ଏଥିରେ ସମ୍ପୃକ୍ତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହା DRDO ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଏହାଦ୍ୱାରା ଦେଶର ବାୟୁ ପ୍ରତିରକ୍ଷା କ୍ଷମତା ଉଲ୍ଲେଖନୀୟ ଭାବେ ସଶକ୍ତ ହୋଇପାରିବ ବୋଲି ଶ୍ରୀ ସିଂ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ସରକାର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ସଚିବ ସ୍ତରରେ କେତେକ ଅଦଳବଦଳ କରିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ସଚିବ ବିନୀତ ଯୋଶୀଙ୍କୁ ପଞ୍ଚାୟତିରାଜ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ନରେଶ ପାଲ ଗଙ୍ଗୱାର ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ନୂତନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେହିଭଳି ସୁଶୀଲ କୁମାର ଲୋହାନୀଙ୍କୁ ପଶୁ ସମ୍ପଦ ଓ ଦୁଗ୍ଧ ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସହରାଞ୍ଚଳ ବ୍ୟାପାର ସଚିବ କାତି କିଥାଲା ଶ୍ରୀନିବାସଙ୍କୁ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ଏହି ନିଯୁକ୍ତିଗୁଡ଼ିକୁ ଅନୁମୋଦନ ପ୍ରଦାନ କରିଛନ୍ତି। ପୁରୀରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉମାନେ ଜନ୍ମବେଦୀରୁ ରତ୍ନବେଦୀକୁ ବାହାରିବେ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଗତକାଲି ରାତିରେ ପହୁଡ଼ନୀତି କରାଯାଇ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଖଣ୍ଡୁଆ ସମ୍ପନ୍ନ ହୋଇଥିଲା। ବାହୁଡ଼ା ଯାତ୍ରା ପାଇଁ ଆଜି ଭୋରରୁ ମଙ୍ଗଳ ଆରତୀ, ମୈଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ମଙ୍ଗଳାର୍ପଣ ଓ ଦ୍ୱାରପାଳ ପୂଜା କରାଯାଇ ଡୋରଲାଗି ନୀତି କରାଯାଉଛି। ମଧ୍ୟାହ୍ନ ପ୍ରାୟ 12:30 ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଅପରାହ୍ନ 3:30 ଛେରାପହଁରା ନୀତି ସହ ଚାରମାଳ ଫିଟାଯାଇ ଘୋଡ଼ା ଯଚାଯିବ ଏବଂ ଅପରାହ୍ନ ପ୍ରାୟ 4 ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ଗତ ସନ୍ଧ୍ୟାରୁ ଟ୍ରାଫିକ୍ କଟକଣା ଲାଗୁ ହୋଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ, ରବିବାର ଦିନ ରଥ ଉପରେ ଅଧରପଣା ନୀତି ସମ୍ପନ୍ନ କରାଯାଇ ସୋମବାର ଦିନ ନୀଳାଦ୍ରୀ ବିଜେ କରାଯିବ। ଦେଶବ୍ୟାପୀ ମୌସୁମୀ ସ୍ଥିତି ଉପରେ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସକ୍ରିୟ ଭାବେ ନଜର ରଖିଛି। ଏ ସମ୍ପର୍କରେ

0: ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ପ୍ରବଳ ବର୍ଷା ଯୋଗୁଁ ଉତ୍ପନ୍ନ ଆହ୍ୱାନକୁ ମୁକାବିଲା କରିବା ଲାଗି ପ୍ରଭାବିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ଜୁଲାଇ ମାସରେ ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ଗୁଜରାଟ, ମହାରାଷ୍ଟ୍ର, ଦାଦ୍ରା ଓ ନଗର ହାବେଳି, ଦାମନ ଏବଂ ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ହେବା ସହିତ ଭୂସ୍କଳନ ମଧ୍ୟ ହୋଇଥିବା ସମ୍ପର୍କରେ ଏ ବିବୃତ୍ତିରେ ସୂଚନା ଦିଆଯାଇଛି। ଗୃହ ମନ୍ତ୍ରଣାଳୟର ସମନ୍ୱିତ ନିୟନ୍ତ୍ରଣ କକ୍ଷ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ସମୟୋପଯୋଗୀ ସୂଚନା ପ୍ରଦାନ କରୁଛି। ଏଥିଲାଗି ଭାରତୀୟ ପାଣିପାଗ ବିଭାଗ, କେନ୍ଦ୍ରୀୟ ଜଳ ଆୟୋଗ ଏବଂ ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ର ଭଳି କେତେକ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହିତ ମଧ୍ୟ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସମନ୍ୱୟ ସ୍ଥାପନ କରିଛି। ହରାରେଠାରେ ଗତକାଲି ଅନୁଷ୍ଠିତ ପ୍ରଥମ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 7 wicketରେ ପରାସ୍ତ କରିଛି। ଏଥିସହିତ ଭାରତ ବର୍ତ୍ତମାନ 1-0ରେ ସିରିଜ୍ ଅଗ୍ରଣୀ ରହିଛି। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ନିର୍ଦ୍ଧାରିତ 20 ଓଭରରେ 7 wicket ହରାଇ 125 ରନ୍ କରିଥିଲା। 126 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ 13 ଓଭର ଓ 2 ବଲ୍ରେ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲେ। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ମାତ୍ର 19 ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି 3 ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେଣ୍ଟି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ହରାରେଠାରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ଚିଠା ପ୍ରସ୍ତାବ ଆଜି ଉପସ୍ଥାପିତ ହେବ କେନ୍ଦ୍ର କ୍ୟାବିନେଟ୍ରେ, କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ରୋମାନିଆ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ 3 ବୁଝାମଣାପତ୍ର ସ୍ୱାକ୍ଷରିତ। ଏବଂ ହରାରେଠାରେ ଅନୁଷ୍ଠିତ ପ୍ରଥମ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେକୁ 7 wicketରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଇତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବର୍ଣ୍ଣାଳୀ। ଆଜି ଏଥିରେ ଶୁଣିବେ ସଂଯୋଗ କାର୍ଯ୍ୟକ୍ରମ। ବିଷୟ ରହିଛି ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷାର ସ୍ୱରୂପ ବଦଳୁଛି କି। ପ୍ରସ୍ତୁତି ଏବଂ ଉପସ୍ଥାପନା ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ।

0: ଜଳ ହିଁ ଜୀବନ। ଜଳ ବିନା ଜୀବନର ସ୍ଥିତି କେମିତି ଆମେ କେବେ କଳ୍ପନା କରିନାହୁଁ।
1: ଜଳ ହିଁ ଜୀବନର ଆଧାର। ସାରା ପୃଥିବୀରେ ସମସ୍ତ ପ୍ରକାର ଜୀବଜଗତର ଅସ୍ତିତ୍ୱ ଜଳ ଉପରେ ହିଁ ନିର୍ଭରଶୀଳ।
0: ପୁଣି କୁହାଯାଏ, ଜଳ ବହୁଳେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟିନାଶ। ଏହି ଗୋଟିଏ ଭାବ ହିଁ ଜଣେଇ ଦିଏ ଜଳର ପ୍ରାଧାନ୍ୟ କେତେ।
1: ତେବେ ଯେଉଁ ବର୍ଷା ଆମ ଧରଣୀକୁ ଶସ୍ୟ ଶ୍ୟାମଳା କରିଥାଏ, ବର୍ଷା ହିଁ ଜୀବନର ତଥା ସାରା ପୃଥିବୀ ପୃଷ୍ଠକୁ ଶସ୍ୟ ଶ୍ୟାମଳା କରିଦେଇ ସମସ୍ତ ମାନବ ଜୀବନ ପରିପୁଷ୍ଟ କରିଥାଏ, ତାହାର ସ୍ଥିତି କ'ଣ?
0: ଏହି ସ୍ଥିତିକୁ ପରଖି ନେବାକୁ ଆଜି ଆମେ ପହଞ୍ଚି ଯାଇଛୁ ଆଜିର କାର୍ଯ୍ୟକ୍ରମରେ ସଂଯୋଗର ଅଧ୍ୟାୟରେ। ଉପସ୍ଥାପନାରେ ଆମେ ଦୁହେଁ,
1: ମୁଁ ରଞ୍ଜନ,
0: ମୁଁ ଭାଗ୍ୟଲତା।
1: ନମସ୍କାର।

0: ବଦଳିଛି ନିଶ୍ଚୟ।
1: ବୈଜ୍ଞାନିକ ପ୍ରମାଣ ଅନୁଯାୟୀ ଅନେକ ସ୍ଥାନରେ ବର୍ଷା ଅନିୟମିତ ହେଉଛି।
0: କେଉଁଠି ବିପୁଳ ବର୍ଷା ତ କେଉଁଠି ବର୍ଷା ବିନା ଜୀବନ ଡହଳ ବିକଳ।
1: ବର୍ଷା ପ୍ରକୃତିର ଏକ ଅମୂଲ୍ୟ ଦାନ, ଉପହାର ସଦୃଶ। ଜଳଚକ୍ରର ମୁଖ୍ୟ ଅଂଶ ହେଲା ବର୍ଷା।
0: ତଳ ଉପର ଉପର ତଳ ହୋଇ ବର୍ଷାର ଆଗମନ, ଅର୍ଥାତ୍ ଭୂପୃଷ୍ଠସ୍ଥ ଜଳ ଉତ୍ତପ୍ତ ହୋଇ ଉପରକୁ ଯାଏ ଏବଂ ସେଠାରେ ଶୀତଳ ହୋଇ ବର୍ଷା ଆକାରରେ ପୁଣି ପୃଥିବୀ ପୃଷ୍ଠକୁ ଫେରିଆସେ।
1: କୃଷି କଥା କୁହାଯାଉ କିମ୍ବା ପାନୀୟ ଜଳ, ବନ ସୃଷ୍ଟି, ନଦୀ ଜଳ ଭଣ୍ଡାର ଏବଂ ପରିବେଶର ସନ୍ତୁଳନ ବର୍ଷା ଉପରେ ନିର୍ଭର କରେ।
0: ହେଲେ ବର୍ଷା ଆଜି ନିୟମିତ ଭାବେ ହେଉଛି କି ପ୍ରତି ଅଞ୍ଚଳରେ, ନା ବର୍ଷାର ସ୍ୱରୂପ ବଦଳି ଯାଇଛି?
2: ମୁଁ ଡକ୍ଟର ସତୀଶ ପ୍ରସାଦ ନାୟକ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ଅତି ପ୍ରାଧ୍ୟାପକ ରୂପେ କାର୍ଯ୍ୟରତ ଅଛି। ପରିବେଶ ପ୍ରତି ମୋର ପ୍ରଥମତଃ ଆବେଗ ରହିଛି, ତାର ସୁରକ୍ଷା ତାର ସଂରକ୍ଷଣର ଆବଶ୍ୟକତା ପ୍ରତି ଆମେ ସଚେତନ ହେବା ଆବଶ୍ୟକ। ଆମ ପୃଥିବୀ ଏକମାତ୍ର ଜୀବନ୍ତ ଗ୍ରହ, ତାରି ଉପରେ ଜୀବଜଗତ ତିଷ୍ଠି ରହିଛି। ସଜୀବ ଓ ନିର୍ଜୀବ ମଧ୍ୟରେ ଅବିଚ୍ଛେଦ୍ୟ ବହୁବିଧ ସମ୍ପର୍କ ରହିଆସିଛି। ସାମ୍ପ୍ରତିକ ସମୟରେ ଆମ ଆଗରେ ଦେଖାଯାଉଥିବା ବିଭିନ୍ନ ପାରିପାର୍ଶ୍ୱିକ ଜନିତ ସମସ୍ୟା ମଧ୍ୟରୁ ଜଳବାୟୁ ପରିବର୍ତ୍ତନ ଅନ୍ୟତମ। ଦୀର୍ଘ ଦିନର ପାଣିପାଗ ତଥ୍ୟକୁ ନେଇ ଜଳବାୟୁର ନିର୍ଣ୍ଣୟ କରାଯାଇଥାଏ। ଏହା ଏକ ଅଜୈବିକ କାରକ ହୋଇଥିଲେ ମଧ୍ୟ ଏହାର ପ୍ରତ୍ୟକ୍ଷ ପ୍ରଭାବ ଜୀବଜଗତ ଉପରେ ପଡ଼ିଥାଏ। ମନୁଷ୍ୟ ଆଜି ପରିବେଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ଜୀବଜଗତର ପରିଚାଳନା ଦିଗରେ ମନୁଷ୍ୟ ବିଜ୍ଞାନକୁ ଆୟୁଧ କରି ନିଜର ଜୀବନଶୈଳୀକୁ ଆବିଷ୍କାର ଓ ଉଦ୍ଭାବନ ମାଧ୍ୟମରେ ପରିବର୍ତ୍ତନ କରିପାରିଛି। ମାନବୀୟ କାର୍ଯ୍ୟକଳାପ ପୃଥିବୀର ପ୍ରାକୃତିକ ପରିବେଶକୁ ମଧ୍ୟ ପରିବର୍ତ୍ତନ କରି ଧ୍ୱଂସାଭିମୁଖୀ ପରିଣାମ ସୃଷ୍ଟି କରିଛି। ଏହି ପରିବର୍ତ୍ତନ ମଧ୍ୟରେ ଜଙ୍ଗଲ କ୍ଷୟ, କଳକାରଖାନା ପ୍ରତିଷ୍ଠା, ସହରୀକରଣ, ବର୍ଜ୍ୟବସ୍ତୁର ବହୁଳ ସୃଷ୍ଟି, ଅଙ୍ଗାରକାମ୍ଳ ବାଷ୍ପର ନିର୍ଗତ ବୃଦ୍ଧି, ଭୂତଳ ଜଳର ହ୍ରାସ, ପ୍ଲାଷ୍ଟିକ ଏବଂ ଅନ୍ୟାନ୍ୟ ବିଷାକ୍ତ ଦ୍ରବ୍ୟର ବହୁଳ ବ୍ୟବହାର, ଜଙ୍ଗଲ କ୍ଷୟ, ପରିବେଶ ପ୍ରଦୂଷଣ, ବନ୍ୟଜୀବ ବିଲୟ, ବାୟୁମଣ୍ଡଳୀୟ ଉତ୍ତାପ ବୃଦ୍ଧି, ଜନସଂଖ୍ୟା ବୃଦ୍ଧି, ସବୁଜ ଗୃହ ପ୍ରଭାବ ଅନ୍ୟତମ। ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ସହ ମାନବ ସୃଷ୍ଟ ଅନେକ କାରଣ ଦାୟୀ ଜଳଚକ୍ର ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ହୋଇଛି। ଚଳିତ ବର୍ଷ ଏଲ୍ ନିନୋ ପ୍ରଭାବ ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ। ଜଙ୍ଗଲ କ୍ଷୟ ଏହାର ମୁଖ୍ୟ କାରଣ ହୋଇପାରେ। ପ୍ରତିବର୍ଷ 12-18 ମିଲିୟନ ହେକ୍ଟର ଜଙ୍ଗଲ କ୍ଷୟ ହୋଇଥାଏ। ଏହାର ପ୍ରଭାବରେ ଆମେ ବାତ୍ୟା, ମରୁଡ଼ି, ସୁନାମି, ବୃଷ୍ଟିପାତରେ ଅନିୟମିତତା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାନ୍ତି। ପରିବର୍ତ୍ତନ ପ୍ରକୃତିର ନିୟମ, କିନ୍ତୁ ପରିବର୍ତ୍ତନର ଧାରାକୁ ତୀବ୍ର କରିବା ଦ୍ୱାରା ପ୍ରାକୃତିକ ପରିବେଶ ପରିଚାଳନା ବାଧାପ୍ରାପ୍ତ ହୁଏ ଏବଂ ଅନେକ ପରିପାର୍ଶ୍ୱ ଜନିତ ସମସ୍ୟା ଦେଖା ଦେଇଥାଏ। ଋତୁ ପରିବର୍ତ୍ତନ ଏକ ସୁନ୍ଦର ପରିପ୍ରବାହ, ତା ସାଥିରେ ବାୟୁ ପ୍ରବାହ, ମୌସୁମୀ ପ୍ରବାହ ଓତପ୍ରୋତ ଭାବେ ଜଡିତ। ଆମେ ଦେଖି ଆସୁଥିଲେ 20 ବର୍ଷ ପୂର୍ବେ ଯେଉଁ ଋତୁ ପରିବର୍ତ୍ତନ ଚାଲୁଥିଲା ତାହା ଧୀରେ ଧୀରେ ପରିବର୍ତ୍ତନ ହୋଇସାରିଛି। ଏବେ ଗ୍ରୀଷ୍ମ ଋତୁ ଅଧିକ ସମୟ ପରିଚାଳିତ ହେଉଛି। ଆମେ ବିକାଶକୁ ଅଗ୍ରାଧିକାର ଦେଇ ଆସୁଛନ୍ତି ସତ, କିନ୍ତୁ ତାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି। ଜଙ୍ଗଲ ସଂରକ୍ଷଣ ଓ ବନୀକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଜନମାନସରେ ଏଥିପ୍ରତି ସଚେତନତା ସୃଷ୍ଟି କରିବା ସହ ଜଳବାୟୁ ପରିବର୍ତ୍ତନକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ହେବ। ଜଳବାୟୁ ପରିଚାଳନା ଠିକ୍ ସମୟରେ ଚାଲିଲେ ଆମର ବୃଷ୍ଟିପାତ ସମୟାନୁସାରେ ହେବ, ମୌସୁମୀ ପ୍ରଭାବ ଠିକ୍ ରହିବ ଏବଂ ଋତୁ ପରିବର୍ତ୍ତନ ମଧ୍ୟ ସେହି ଅନୁସାରେ ଚାଲିବ। ଆସନ୍ତୁ ଆମେ ଏଥିପାଇଁ ପ୍ରୟାସ କରିବା, ଯଦ୍ୱାରା ଜଳବାୟୁର ପରିବର୍ତ୍ତନକୁ ଆମେ ରୋକିପାରିବା।

0: ଜୀବନ ଗତିଶୀଳ ହେଲା ପରେ ଜଳବାୟୁର ମଧ୍ୟ ପରିବର୍ତ୍ତନ ରହିଛି।
1: କେତେବେଳେ ଗ୍ରୀଷ୍ମର ପ୍ରବାହ ବଢ଼ି ଚାଲିଛି ତ କେତେବେଳେ ବର୍ଷାର ପ୍ରକୋପ କହିଲେ ନ ସରେ।
0: ଏହି ଜଳବାୟୁର ଅନିୟମିତତା ଯୋଗୁଁ ବର୍ଷାର ସ୍ୱରୂପ ବି ବଦଳିବାରେ ଲାଗିଛି।
1: ଗତ କିଛି ଦଶନ୍ଧି ଧରି ଯଦି ଆମେ ପର୍ଯ୍ୟାଲୋଚନା କରିବା ତେବେ ହୁଏତ ଜଣାପଡ଼େ ବିଶ୍ୱରେ ଜଳବାୟୁର ମସ୍ତ ବଡ଼ ପରିବର୍ତ୍ତନ,
0: ଯାହା ଗୁରୁତର ସମସ୍ୟା ହୋଇ ମୁଣ୍ଡ ଟେକିଛି। ହେଲେ ଜଳବାୟୁର ପରିବର୍ତ୍ତନ ଯୋଗୁଁ ଆମେ କି ପରିଣାମ ଭୋଗ କରୁଛୁ?
2: ଡକ୍ଟର ନବୀନ କୁମାର ଧଳ, ମୁଖ୍ୟ ବୈଜ୍ଞାନିକ, ଏନଭାୟରମେଣ୍ଟ ଆଣ୍ଡ ସଷ୍ଟେନେବିଲିଟି ଡିପାର୍ଟମେଣ୍ଟ ଆଣ୍ଡ ହେଡ୍ ସିଏସ୍ଆର୍ ଆଇଏନ୍ଡି ଭୁବନେଶ୍ୱର। ବର୍ଷା ଦ୍ୱାରା ଆମେ ଏନଭାୟରମେଣ୍ଟ ଆଣ୍ଡ ହ୍ୟୁମାନ ଲାଇଫ୍ ଉପକାର ପାଉ, ଗ୍ଲୋବାଲ ଏଗ୍ରିକଲଚର ଉପକାର ପାଉ, ଆପଣଙ୍କର ପ୍ୟୁରିଫାଏଡ୍ ଆଟମୋସ୍ଫିୟର ଅଛୁ, ଏବଂ ପ୍ଲାଣ୍ଟ ଆଣ୍ଡ କ୍ରପ୍ ଗ୍ରୁପ୍ସରେ ମଧ୍ୟ ବର୍ଷାର ଭୂମିକା ଅଛି। ଏବଂ ଆପଣ ଦେଖିଥିବେ ବର୍ଷା ଜଳକୁ ବିଭିନ୍ନ ଜାଗାରେ ଆମେ ସଂଗ୍ରହ କରି ରଖିଥାଉ, ହାରଭେଷ୍ଟିଂ କରୁ, ଗାଁ ମାନଙ୍କରେ, ପୋଖରୀ ମାନଙ୍କରେ କିମ୍ବା ଯୋଉଠି ଗାଡ଼ିଆ ଥାଏ ସେଠି ବର୍ଷା ସଂଗ୍ରହ କରି ରଖାଯାଏ। ସେଇଥିରେ ପାଣିରୁ ଆମେ ନେଇ ଚାଷ କରିଥାଉ, ମାଛ ଚାଷ ମଧ୍ୟ କରିଥାଉ। ଆଜିକାଲି ୱାଟର ହାରଭେଷ୍ଟିଂ ପାଇଁ ବିଭିନ୍ନ ପ୍ରକାର ସାଇଣ୍ଟିଫିକ ମେକାନିଜମ ବାହାରିଲାଣି। ଯେତେବେଳେ କ୍ଲାଇମେଟ ଚେଞ୍ଜ ଆପଣ ଦେଖିଥିବେ, ଯେତେବେଳେ ଆପଣଙ୍କର ଏବେ ବର୍ଷା ଦିନେ ବହୁତ ଗରମ ହଉଛି, ଏବଂ କ୍ଲାଇମେଟ ଚେଞ୍ଜର ମୁଖ୍ୟ କାରଣ ହେଲା ଯେତେବେଳେ ହାଇ ଟେମ୍ପରେଚର ଇନକ୍ରିଜେସ ଏଭାପୋରେସନ ଆଣ୍ଡ ଆଟମୋସ୍ଫିୟରିକ ଆଟମୋସ୍ଫିୟରିକ ମଏଶ୍ଚର, ଯେତେବେଳେ ହାଇ ଟେମ୍ପରେଚର ହୁଏ ମ୍ୟାଡମ ସେତେବେଳେ ଇଏ ବର୍ଷା ହୁଏ, ବହୁତ ଜୋରରେ ବର୍ଷା ହୁଏ। ବର୍ଷା ଜୋର ହେଲେ କଣ ହବ, ଆପଣଙ୍କର ସର୍ଫେସ ରନଅଫ ହେଇଯାଏ ଏବଂ ବେଳେ ବେଳେ କଣ ମାଟି ମଧ୍ୟ ଧୋଇଯାଏ। ଆପଣ ଦେଖିବେ ଯେ ଏଇ ଗରମ ଦିନେ ପ୍ରବଳ ଗରମ ହଉଥିବ, ତା ଉପରେ ବହୁତ ବର୍ଷା ହଉଥିବ। ଆପଣ ଦେଖିବେ ଓଡ଼ିଶାର ବିଭିନ୍ନ ଜାଗାରେ କି ଆପଣ କୋରାପୁଟ କଳାହାଣ୍ଡି ବଲାଙ୍ଗୀରେ କି ବହୁତ ଗରମ ହଉଥିବ, ଏବଂ ଗରମ ହେଲା ପରେ ଆପଣଙ୍କର ତାକୁ କହିବେ ଘୂର୍ଣ୍ଣିବାତ୍ୟା ବା ଘୂର୍ଣ୍ଣିଝଡ ବୋଲି କହନ୍ତି। ପ୍ରବଳ ବର୍ଷା ହୁଏ, ଘର ଫର ସବୁ ପଡ଼ିଯାଏ, ଆପଣଙ୍କର ଇଏ ବିଭିନ୍ନ ପ୍ରକାର କ୍ଷତି ହୁଏ, ଆପଣଙ୍କର ଇଲେକ୍ଟ୍ରି ରାସ୍ତାଘାଟ ସବୁ ବିଭିନ୍ନ ପ୍ରକାର କ୍ଷତି ହୁଏ, ଏବଂ ଆପଣଙ୍କର ଲୋକମାନେ ମଧ୍ୟ ଜୀବନ ହରେଇ ଦିଅନ୍ତି। ସେତେବେଳେ ବହୁତ ପରିମାଣରେ କି ଜଳବାୟୁ ପରିବର୍ତ୍ତନ ହୁଏ, ସେଥିରେ ଆପଣଙ୍କର ବର୍ଷାର ସିଜନାଲ ସାଇକେଲ ଉପରେ ମଧ୍ୟ ଜଳବାୟୁର ପ୍ରଭାବ ପକାଏ, ଏବଂ ଫୁଡ୍ ସିକ୍ୟୁରିଟି ମଧ୍ୟ ଜଳବାୟୁର ପ୍ରଭାବ ଅଛି। ଜଳବାୟୁର ଡାଇରେକ୍ଟ ପ୍ରଭାବ ଅଛି ମ୍ୟାଡାମ ବର୍ଷାର ଭୂମିକା ଉପରେ। ଆପଣ ଦେଖିବେ ଜଳବାୟୁ ପରିବର୍ତ୍ତନ ହୁଏ ତାହେଲେ ବର୍ଷା କେତେବେଳେ କମ୍ ହଉଛି, କେତେବେଳେ ବେଶୀ ହଉଛି। ବହୁତ ସମୟରେ କଣ ହୁଏ, ଆପଣ ଦେଖିବେ ଇଏ ଯେତିକି ବର୍ଷା ଦିନେ ଆମେ ଯେତିକି ଆପଣଙ୍କର ରେନି ସିଜନ୍ ଯେତିକି ବର୍ଷା ପାଇବା କଥା ସେତିକି ବର୍ଷା ହୁଏନି, ବେଳେବେଳେ ଫ୍ଲଡ୍ ବହୁତ ହୁଏ। ତେଣୁ କ୍ଲାଇମେଟ ଚେଞ୍ଜ ବହୁତ ଇଫେକ୍ଟ ଅଛି କଣ ବର୍ଷା ଉପରେ ମ୍ୟାଡାମ। ଇଫ୍ ୱିଲ୍ ପ୍ରୋଟେକ୍ଟ ଆୱାର ନ୍ୟାଚୁରାଲ ରିସୋର୍ସେସ ଆଣ୍ଡ ଆଡପ୍ଟ ଦି ସଷ୍ଟେନେବୁଲ ଏଗ୍ରିକଲଚର, ତାହେଲେ ବର୍ଷାର ଯୋଗୁଁ ଯୋଉ ଯୋଉ ପ୍ରକାରେ ଆମର ସୁବିଧା ପାଇବା କଥା ଆମେ ସୁବିଧା ପାଇବା, ବା କ୍ଲାଇମେଟ ଚେଞ୍ଜର ଇଫେକ୍ଟ ମଧ୍ୟ ବର୍ଷା ଉପରେ ପଡ଼ିଲେ ମଧ୍ୟ ଯଦି ଆମେ ନେଚରକୁ ପ୍ରକୃତିକୁ ସୁରକ୍ଷା ଦେଇ ଆସିବା, ତାହେଲେ ଆମେ ମଣିଷ ସମାଜ ଭଲରେ ଜୀବନଯାପନ କରିବା ସଙ୍ଗେ ସଙ୍ଗେ ଏବଂ ବର୍ଷାର ଉପକାର ମଧ୍ୟ ଆମେ ନେଇପାରିବୁ। ତେଣୁ ଜଳବାୟୁର ଇଫେକ୍ଟ ବର୍ଷା ଉପରେ ବହୁତ ପ୍ରକାର ଅଛି, ଯେ ବର୍ଷା ଜଳବାୟୁର ପରିବର୍ତ୍ତନ ପାଇଁ ଆମେ ହିଁ ଦାୟୀ। ତେଣୁ ଆମେ ଯେତେ ପ୍ରକାର ଯେତେ ନେଚରକୁ ପ୍ରୋଟେକ୍ଟ କରିବା, ସୁରକ୍ଷା ଦେବା, ଜଳବାୟୁ ସେତେ ଭଲ ଭାବରେ ରହିବା।

0: ଅଛି।
1: ଏହି ପରିବର୍ତ୍ତନ କେବଳ ପରିବେଶକୁ ପ୍ରଭାବ ପକାଉ ନାହିଁ, ବରଂ ସମଗ୍ର ଜୀବଜଗତ ଉପରେ ପ୍ରଭାବ ପକାଉଛି।
0: ତେବେ ଜଳବାୟୁ ପରିବର୍ତ୍ତନର କାରଣ କ'ଣ ହେଇପାରେ?
1: ଦୀର୍ଘ ସମୟ ଧରି ପୃଥିବୀର ତାପମାତ୍ରା, ବର୍ଷା, ପବନ, ଆର୍ଦ୍ରତା ଓ ଋତୁଚକ୍ରରେ ଘଟୁଥିବା ସ୍ଥାୟୀ ପରିବର୍ତ୍ତନକୁ ଜଳବାୟୁ ପରିବର୍ତ୍ତନ କୁହାଯାଏ।
0: ଜଳବାୟୁର ପରିବର୍ତ୍ତନରେ ବର୍ଷାର ସ୍ୱରୂପ ବି ବଦଳି ଯାଉଛି। ଯେମିତିକି
2: ମୁଁ ହେଉଛି ଡକ୍ଟର ସୁର ବିଜୟନ, PSIR IMMT ଭୁବନେଶ୍ୱରରେ ଏଜ୍ ଏ ଏନ୍ଭାରମେଣ୍ଟାଲ ଇନ୍ସପାୟର ସାଇଣ୍ଟିଷ୍ଟ ହିସାବରେ କାମ କରୁଛି, ଆଉ ଓଡ଼ିଶା ପରିବେଶ ସମିତିରେ ମୁଁ ଜଏଣ୍ଟ ସେକ୍ରେଟାରୀ ଅଛି। ଭାରତ ଗୋଟିଏ ଦେଶ ଯେଉଁଥିରେ କି ଆମେ ଛୋଟବେଳୁ ପଢି ଆସୁଛୁ, 6 ଋତୁ ହେଉଛି, ଆଉ ସେ ଋତୁ ଗୁଡାକୁ ଆମେ ବହୁତ ଭଲସେ ଅନୁଭବ କରୁଛୁ। କିନ୍ତୁ ଧୀରେ ଧୀରେ ଶିଳ୍ପାୟନ ହେଲା, ଜନସଂଖ୍ୟା ବୃଦ୍ଧି ହେଲା, ଆମ ଜୀବନଶୈଳୀରେ ପରିବର୍ତ୍ତନ ହେଲା, ଏସବୁ ଯୋଗୁଁ ଆମର ପରିବେଶ ଧୀରେ ଧୀରେ ପ୍ରଦୂଷିତ ହେଲା, ଆଉ ପରିବେଶ ପ୍ରଦୂଷଣ ଯୋଗୁଁ ଜଳବାୟୁରେ ପରିବର୍ତ୍ତନ ହେଲା। ଋତୁ ଆଉ ଜଳବାୟୁ ପରିବର୍ତ୍ତନ ଦୁଇଟା ବହୁତ ଅଲଗା ଜିନିଷ। ଏଇ ଯୋଉ ଜଳବାୟୁ ପରିବର୍ତ୍ତନ ହେଲା, ଏବେ ଆଉ ଜଳବାୟୁ ପରିବର୍ତ୍ତନକୁ ପରିବର୍ତ୍ତନ ନ କୁହାଇକି ଜଳବାୟୁ ସଙ୍କଟ କୁହାଯାଉଛି, ଯୋଉଟାକି କ୍ଲାଇମେଟ୍ ଚେଞ୍ଜରୁ କ୍ଲାଇମେଟ୍ କ୍ରାଇସିସ୍ ପାଖକୁ ଆମେ ପହଞ୍ଚି ଯାଇଛେ। ତାର ପ୍ରତ୍ୟକ୍ଷ ସ୍ୱରୂପ ଯଦି ପ୍ରଥମ ପ୍ରତ୍ୟକ୍ଷ ସ୍ୱରୂପ ଆପଣ ଯଦି ଦେଖିବେ, ସେଇଟା ହେଉଛି ବର୍ଷାରେ ପରିବର୍ତ୍ତନ। ଏମିତି ନୁହଁ କି ଏବେ ବର୍ଷା ହଉନି, ବର୍ଷାର ଇଣ୍ଟେନ୍ସିଟିଟା କିଛି ବି କମିନି, ଯେତେ ବହୁଳ ବର୍ଷା ହବା କଥା ସେତେ ବର୍ଷା ହଉଛି, କିନ୍ତୁ ଅନିୟମିତ ବର୍ଷା ହଉଛି। ଆମେ ବହୁତ ଦୀର୍ଘାୟମେଦୀ ମାନେ ଦୀର୍ଘ ସମୟ ପାଇଁ ଦେଖୁଛେ ବର୍ଷା ହଉନି, ଆଉ ଯେତେବେଳେ ବର୍ଷା ହଉଛି ପ୍ରଚୁର ବର୍ଷା ହଉଛି। ସେଇଥିପାଇଁ ବହୁତ ଜାଗାରେ ବହୁତ ସମୟ ଯାଏ, ଲମ୍ବା ସମୟ ଯାଏ ବର୍ଷା ନ ହବା ଯୋଗୁଁ ମରୁଡ଼ି ହଉଛି, ଆଉ ଅଧିକ ବର୍ଷା ହବା ଯୋଗୁଁ ଗୋଟିଏ ସମୟରେ ବହୁତ ଅଧିକ ଇଣ୍ଟେନ୍ସିଟିର ରେନ୍ଫଲ କିମ୍ବା ବର୍ଷା ହବା ଯୋଗୁଁ ବାତ୍ୟା ହଉଛି, ଫ୍ଲଡ୍ ହଉଛି, ପୁଣି ଗୋଟେ ଅର୍ବାନ୍ ଫ୍ଲଡିଂ ବି ହଉଛି। ତ ଯଦି କିଏ ପ୍ରଶ୍ନ ପଚାରନ୍ତି କି ଆମେ କିପରି ଭାବରେ ଜଳବାୟୁ ପରିବର୍ତ୍ତନ ଦେଖୁଛେ ଆମେ ଆଖିରେ, ତାର ଗୋଟେ ପ୍ରତ୍ୟକ୍ଷ ସ୍ୱରୂପ ହଉଛି ବର୍ଷାର ଅନିୟମିତ ବର୍ଷା ହଉଛି। ବର୍ଷାର ଯୋଉ ଅନିୟମିତ ବର୍ଷା ହଉଛି, ତାର ପ୍ରଭାବଟା କେବଳ ମଣିଷ ଜୀବନରେ ବିଭିନ୍ନ ଉପାୟରେ ପଡୁଛି, ତାକୁ ଯଦି ଆମକୁ ଠିକ କରିବାର ଅଛି ତାହେଲେ ଜଳବାୟୁ ପରିବର୍ତ୍ତନକୁ କମେଇବାକୁ ପଡିବ। ଆଉ ଜଳବାୟୁ ପରିବର୍ତ୍ତନ କମେଇବାକୁ ପ୍ରତ୍ୟେକ ନାଗରିକ ନିଜ ନିଜ ହିସାବରେ କାମ କରିପାରିବେ। ବୃକ୍ଷରୋପଣ କରିବା ହେଲା, ନିଜ ଘର ତିଆରି କରିବା ସମୟରେ ଅଧିକ ପରିମାଣର ଆମେ ଯେମିତି ରେନ୍ ୱାଟର ହାର୍ଭେଷ୍ଟିଂ କରିପାରିବା, ଜଳ ସଂରକ୍ଷଣ କରିପାରିବା, ଜଳକୁ କିପରି ଭାବରେ ମାଟିରେ ଯାଉ ସେଇଥିପାଇଁ କମ୍ ପେଭିଂର ଷ୍ଟ୍ରକ୍ଚର ବନେଇ ପାରିବା, ଜଳକୁ କମ୍ ମାନେ ମିତବ୍ୟୟିତା ହିସାବରେ ୟୁଜ୍ କରିବା। ଆମେ ଯେତେବେଳେ ଭୂତଳ ଜଳକୁ ଆଉଥରେ ୟୁଜ୍ କରୁଛେ, ବୋରୱେଲ୍ ଖୋଳୁଛେ, ନଳକୂପ ଖୋଲୁଛେ, ଆମେ ଭାବିବା ତାକୁ କିପରି ଭାବରେ କମ୍ରୁ କମ୍ ତାକୁ ୟୁଜ୍ କରିବା। ଆଉ ତା ଇଲାବା ଜଳ ପ୍ରଦୂଷଣକୁ ବି ଶିଳ୍ପାୟନ ପାଖରେ ଦେଖୁଛେ, ପାଖରେ ହସ୍ପିଟାଲ ଦେଖୁଛେ, ସେଇ ଜଳ ପ୍ରଦୂଷଣକୁ କିପରି ଭାବରେ ରୋକିବା ବୋଲି ଆମେ ଭାବିବା। ଆମେ ଯେତେ ଯେତେ ଜଳ ସଂରକ୍ଷଣ କରିପାରିବା ସେଇ ହିସାବରେ ଆମର ୱାଟର ଫୁଟପ୍ରିଣ୍ଟଟା କମିବ, ଆଉ ଯେତେ ୱାଟର ଫୁଟପ୍ରିଣ୍ଟ କମିବ ସେଇଟା ଜଳବାୟୁ ପରିବର୍ତ୍ତନକୁ ଠିକ ସେଇ ହିସାବରେ କମେଇବ। ଆଉ ଆମେ ତାପରେ ଯାଇକି ଯେମିତି ଆମେ ବହୁତ ଟାଇମ୍ରୁ ଜଳବାୟୁ ପରିବର୍ତ୍ତନକୁ ପରୋକ୍ଷ ଭାବରେ ହଉ କି ପ୍ରତ୍ୟକ୍ଷ ଭାବରେ ହଉ ଆମେ ତାକୁ ଇଫେକ୍ଟ ପକଉଛେ, ଆଉ ଆଜି ତାର ଇଫେକ୍ଟଟା, ଆଜି ତାର ପରିମାଣଟା ଦେଖୁଛେ, ଠିକ ସେଇ ଭାବରେ ଯଦି ଆଜିଠୁ ଆମେ ଚେଷ୍ଟା କରିବା ବୃକ୍ଷରୋପଣ କରିବା, ଜଳ ସଂରକ୍ଷଣ କରିବା, ମିତବ୍ୟୟିତା ହେବା, ତାହେଲେ ଯାଇକି ଆମେ ଧୀରେ ଧୀରେ କିଛି ମାତ୍ରାରେ ଦେଖିବାକୁ ପାଇବା କି ଜଳବାୟୁ ପରିବର୍ତ୍ତନ କମିବ, ଆଉ ତାର ପରିମାଣରେ ତାପରେ ଆମେ ଦେଖିବା କି ଅନିୟମିତ ବର୍ଷାରୁ ନିୟମିତ।

0: ଧୀରେ ତାପମାତ୍ରା ବୃଦ୍ଧି ହେବାର ଲାଗିଛି।
1: ପ୍ରକୃତି ଆଉ ତାର ଅଧୀନରେ ନାହିଁ।
0: ଯଦି ବର୍ଷା କଥା ଦେଖାଯାଏ ତେବେ ପୂର୍ବପରି ବର୍ଷା ହେଉନାହିଁ, କେବେ ଅତ୍ୟଧିକ ବର୍ଷା ତ କେବେ ମରୁଡ଼ି,
1: କେବେ ଅସମୟରେ ବର୍ଷା ତ କେବେ ଅତିବୃଷ୍ଟି, ଏହା ଏକ ସାଧାରଣ ଘଟଣା ହେବ।

0: ତାପ ବଢୁଛି, ଯାହାଫଳରେ ସମୁଦ୍ରରୁ ଅଧିକ ଜଳ ବାଷ୍ପୀଭୂତ ହେଉଛି।
1: ବାୟୁମଣ୍ଡଳରେ ଅଧିକ ଜଳୀୟ ବାଷ୍ପ ସଞ୍ଚିତ ହେଉଛି, ତେଣୁ ଅଳ୍ପ ସମୟରେ ଅଧିକ ବର୍ଷା ହେଉଛି।
0: ଜଳବାୟୁର ପରିବର୍ତ୍ତନରେ ବର୍ଷାର ସ୍ୱରୂପ ନିଶ୍ଚିତ ଭାବରେ ବଦଳିଛି।
1: ଋତୁଚକ୍ରର ପରିବର୍ତ୍ତନରେ ପୃଥିବୀ ପୃଷ୍ଠରେ ଥିବା ପ୍ରତ୍ୟେକ ପରିସ୍ଥିତି ବଦଳିବାରେ ଲାଗୁଛି।
0: ବର୍ଷାର ସ୍ୱରୂପ ଅସ୍ତବ୍ୟସ୍ତ କରିଦେବା ପରେ ବି ପୃଥିବୀ ପୃଷ୍ଠର ଉଷ୍ମତାରେ କୌଣସି ପରିବର୍ତ୍ତନ ହୋଇପାରୁନାହିଁ।
1: ଅନିୟମିତ ବର୍ଷା ହେଉଥିବାରୁ ନଦୀ, ପୋଖରୀ ଏବଂ ଜଳାଶୟର ଜଳସ୍ତର ଅସନ୍ତୁଳିତ ହେଉଛି।
0: ବର୍ଷାର ସ୍ୱରୂପ କେମିତି ଥିଲା ତାକୁ ଯଦି ଆମେ ପର୍ଯ୍ୟାଲୋଚନା କରିବା, ତେବେ ଅତୀତ କଥାରୁ ଆମେ ଜାଣିପାରିବା
1: ବର୍ତ୍ତମାନ ତାହାର ସ୍ୱରୂପରେ ନିଶ୍ଚୟ ପରିବର୍ତ୍ତନ ଆସିଛି।
0: ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ବର୍ଷାର ସ୍ୱରୂପ ମଧ୍ୟ ବଦଳିଛି।
1: ଏଇ ଯେମିତିକି
2: ମୋ ନାଁ ସାଇଶଙ୍କର ପଟ୍ଟନାୟକ, ମୁଁ ଜିଲ୍ଲା ବିଜ୍ଞାନ କେନ୍ଦ୍ରରେ ଆସିଷ୍ଟାଣ୍ଟ କ୍ୟୁରେଟର ଭାବରେ କାମ କରୁଛି। ଜଳବାୟୁର ପରିବର୍ତ୍ତନ ଲାଗି ମାନେ ବର୍ଷା ତ ଠିକସେ ହଉନି, ବର୍ଷାର ବି ସ୍ୱରୂପ ପରିବର୍ତ୍ତନ ହେଇଛି। ଯେମିତିକି ଆମେ ଦେଖିବା ଆଗରୁ ମାନେ ମୌସୁମୀର ଗୋଟିଏ ସମୟ ମାନେ ନିର୍ଦ୍ଦିଷ୍ଟ ସମୟ ରହୁଥିଲା, ମୌସୁମୀ ଠିକ ସମୟରେ ଆସୁଥିଲା, ଠିକ ସମୟରେ ଯାଉଥିଲା। କିନ୍ତୁ ଆଜିକାଲି ଦେଖିବେ ମୌସୁମୀ ଆସିବାର କିମ୍ବା ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାର ସମୟ ଠିକ ରହୁନି, କେବେ ଶୀଘ୍ର ଆସୁଛି, କେବେ ମାନେ ଲେଟ୍ରେ ଆସୁଛି ମୌସୁମୀ। ତ ବର୍ଷା ଦିନରେ କିଛି ମାତ୍ରାରେ ବର୍ଷା ହେବା ଦରକାର, କିନ୍ତୁ ଆଜିକାଲି ଏମିତି ହଉଛି ଯଦି ବର୍ଷା ହଉଛି, ଆପଣ ଦେଖିବେ ଦିନେ ଦି ଦିନ ବର୍ଷା ହେଲା, ବହୁତ ମାତ୍ରାରେ ବର୍ଷା ହଉଛି, ତାପରେ ଏମିତି ଆପଣଙ୍କର କ୍ଲାଇମେଟ୍ ରହୁଛି ଯେମିତିକି ପୁରା ଆପଣଙ୍କୁ ଖରା ରହିଲା କି ଗୁଳୁଗୁଳି ରହିଲା ଏମିତି ରହୁଛି। ମାନେ ଆପଣଙ୍କର କ୍ଲାଇମେଟ୍ର ଗୋଟିଏ ମାନେ ନିର୍ଦ୍ଦିଷ୍ଟ ଗୋଟିଏ କ୍ଲାଇମେଟ୍ ଆପଣଙ୍କର ରହୁନି, ତ ବର୍ଷାରେ ବି ଆପଣଙ୍କର ଅନିୟମିତତା ରହୁଛି, ବର୍ଷାର ସ୍ୱରୂପ ଚେଞ୍ଜ ହଉଛି। ଏଇଟା ବି ଆଜିକାଲି ବର୍ଷା କେବଳ ଆପଣଙ୍କର ଦେଖିବେ ଲଘୁଚାପ ଜନିତ ବର୍ଷା ଅଧିକ ହଉଛି, ଝଡ଼ର ସମ୍ଭାବନା ରହୁଛି, ତ ଏଇଟା ନିଶ୍ଚିତ ଆପଣଙ୍କର ଯେମିତି କ୍ଲାଇମେଟ୍ ଚେଞ୍ଜ ହେଲା, ଆପଣଙ୍କର ତାପମାତ୍ରା ବୃଦ୍ଧି ହଉଛି, ଗ୍ଲୋବାଲ୍ ୱାର୍ମିଂ ହଉଛି, ତ ସେଇ କାରଣ ଲାଗି ଏଇସବୁ ଜିନିଷ ଗୁଡାକ ଆଜିକାଲି ମାନେ ବର୍ଷାର ମାନେ ସ୍ୱରୂପରେ ବି ପରିବର୍ତ୍ତନ ଆସୁଛି। ପରିବେଶର ସୁରକ୍ଷା କରିବା ଯଦି ଆମେ ଯଦି ଯେମିତି ଆପଣ ଗ୍ଲୋବାଲ୍ ୱାର୍ମିଂକୁ କମେଇବା ସେଇ ଜିନିଷ ହେଲେ କି ସେଇସବୁ ଜିନିଷକୁ ଯଦି ଆମେ ମ୍ୟାନେଜ୍ କରିପାରିବା ତାହେଲେ ଆମେ ଦେଖନ୍ତୁ ଆମେ ପୁରା ତ ଏମିତି କହିପାରିବାନି କି ଆମେ ପୂର୍ବ ଯେମିତି ପୂର୍ବରୁ ହଉଥିଲା ସେଇ ପରିସ୍ଥିତିକୁ ଆମେ ଯାଇପାରିବା, କିନ୍ତୁ ଆଜିକାଲି ପରିସ୍ଥିତି ଆହୁରି ଖରାପ ହେବାକୁ ଆଗକୁ ଅଛି, ତ ସେଇ ପରିସ୍ଥିତିରୁ ଆମେ ଦରକାର ପଡ଼ିଲେ ଆମେ ବଞ୍ଚିପାରିବା, ତ ସେଇଟା ହଉଛି କଥା। ତ କାହିଁକିନା ଆଜିକାଲି ଯେମିତି ଆପଣଙ୍କର ଗ୍ଲୋବାଲ୍ ୱାର୍ମିଂ ଲାଗି ଇଫେକ୍ଟଟା ରହୁଛି, ଆମ ମାନେ ଯେତେ ତାପମାତ୍ରା ବୃଦ୍ଧି ପାଇବ ମାନେ ବାୟୁମଣ୍ଡଳର ମାନେ ଜଳବାୟୁକୁ ସେ ଧାରଣ କରିବାର କ୍ଷମତା ସେତିକି ବଢିଯିବ। ମାନେ ପ୍ରତି ଆମେ ପଢିଛୁ କି ପ୍ରତି ଏକ ଡିଗ୍ରୀ ସେଲସିୟସ ଯଦି ତାପମାତ୍ରା ବଢୁଛି ତାହେଲେ ବାୟୁମଣ୍ଡଳ ପ୍ରାୟ 7% ଅଧିକ ଜଳୀୟ ବାଷ୍ପ ଧରିକି ରଖିପାରିବ, ତ ସେଇଟା ହଉଛି ମେନ୍ କାରଣ ଯଦ୍ୱାରା କି ଆଜିକାଲି ବର୍ଷା ଠିକ ରହୁନି, ତାର ପରିବର୍ତ୍ତନ ଆସୁଛି ବର୍ଷାରେ। ଯଦି ଗ୍ଲୋବାଲ୍ ୱାର୍ମିଂକୁ କମେଇ ପାରିବା, ପରିବେଶର ସୁରକ୍ଷା କରିପାରିବା, ତାହେଲେ ଏଇ ଜିନିଷକୁ ଆମେ କିଛି କିଛି ମାତ୍ରାରେ କମେଇ ପାରିବା।

0: ତେବେ ଜଳବାୟୁର ପରିବର୍ତ୍ତନ କାହିଁକି ହେଉଛି ଏକଥା ଆମେ ସମସ୍ତେ ଜାଣିଛୁ। ତଥାପି ଆମେ ଏତେ ଅଜ୍ଞ ଯେ ଆମେ ଆମ ପରିବେଶକୁ ଧ୍ୱଂସ କରିଚାଲିଛୁ।
1: ବନ ଜଙ୍ଗଲ ଧ୍ୱଂସ, ସବୁଜ ଗୃହର ପ୍ରଭାବ ଆମ ପୃଥିବୀ ପୃଷ୍ଠକୁ ଅସ୍ତବ୍ୟସ୍ତ କରିବାରେ ଲାଗିଛି।
0: ଆମେ କେବେ ବି ଚିନ୍ତା କରିନୁ ଆଗାମୀ ଭବିଷ୍ୟତର କଥା,
1: କ'ଣ ହେବ ଆଗାମୀ ଦିନରେ। ଆଜି ଯାହା ସୁଖ ସୁବିଧା ଯୋଗାଇ ଦେଉଛି ବୋଲି ଆମେ ପ୍ରକୃତିକୁ ଧ୍ୱଂସ କରିବାରେ ଲାଗିଛୁ, ତାହାର ପରିଣାମ ଆମକୁ ହିଁ ଭୋଗିବାକୁ ହେବ।
0: ଜଳବାୟୁ ପରିବର୍ତ୍ତନ ଯୋଗୁଁ ପରିବେଶରେ ଯେତେ କ୍ଷତି ହେଉଛି ତାଠାରୁ ଅଧିକ ପ୍ରଭାବିତ ହେଉଛି ଏହି ମାନବ ସମାଜ। ଆମେ କେବେ ବି ଚିନ୍ତା କରିନାହୁଁ ଆମ ଆଗାମୀ ପିଢ଼ି କଥା।

0: ସମୟ ଆସିବ ଆମେ ବର୍ଷା ଜଳ ଟିକେ ନ ପାଇ ଡହଳ ବିକଳ ହେବା।
1: ସ୍ୱଚ୍ଛ ପାନୀୟ ଜଳ ନ ପାଇ ମଣିଷ ଛଟପଟ ହୋଇ ପ୍ରାଣ ଛାଡ଼ିବା ସମୟ ନିକଟରେ ବୋଲି ମନେ ହୁଏ।
0: ବର୍ଷାର ସ୍ୱରୂପ ନିହାତି ତାଣ୍ଡବ ରୂପ ନେବ, ଏଥିରେ ସନ୍ଦେହ ନାହିଁ।
1: ଜଳବାୟୁର ପରିବର୍ତ୍ତନ ଯୋଗୁଁ ବର୍ଷାର ସ୍ୱରୂପ କ'ଣ ହେଉଛି ଆସନ୍ତୁ ଶୁଣିବା।
2: ଡକ୍ଟର ମନୀଷ କୁମାର, ଖନିଜ ପଦାର୍ଥ ପ୍ରଯୁକ୍ତି ସଂସ୍ଥାନ ଭୁବନେଶ୍ୱର ସ୍ଥିତ CSIR ଲ୍ୟାବରେ କାର୍ଯ୍ୟ କରୁଛି ସାଇଣ୍ଟିଷ୍ଟ ହିସାବରେ, ଇନ୍ଭାରମେଣ୍ଟ ଆଣ୍ଡ ସଷ୍ଟେନେବିଲିଟି ଡିପାର୍ଟମେଣ୍ଟରେ। ମ୍ୟାଡମ୍, ଜଳବାୟୁକୁ କ୍ଲାଇମେଟକୁ 30 ବର୍ଷରେ ମାନେ ଡିଫାଇନ୍ କରାଯାଏ। ଆଉ ଏବେ ଯେ ଗ୍ଲୋବାଲ ୱାର୍ମିଂ ପାଇଁ ମ୍ୟାଡମ୍ କ୍ଲାଇମେଟ ଚେଞ୍ଜ ଯା ହଉଛି ମାନେ ଜଳବାୟୁ ପରିବର୍ତ୍ତନ, ସେଥିରେ ସବୁରେ ସବସେ ଇମ୍ପୋର୍ଟାଣ୍ଟ ହଉଛି ମ୍ୟାଡମ୍ ଗ୍ଲୋବାଲ ୱାର୍ମିଂ ପାଇଁ। ଲେକିନ ଯେବେ ଟେମ୍ପରେଚରଟା ଇଫେକ୍ଟ ହେଇଯାଏ ସେଟାରେ ଡିପେଣ୍ଡ କରେ କି ଇଭାପୋରେସନ କେମିତି ହବ, ପାଣିରେ ମାନେ ବାଷ୍ପ କେମିତି ବନିକି କ୍ଲାଉଡ କେମିତି ତିଆରି ହବ, ବର୍ଷା କେମିତି ହବ। ଜୁନ ଯା ଥିଲା ଅନସେଟ୍ ଡେ ଥିଲା, ମାନେ କେରଳରେ 29 May କୁ ମାନେ ବର୍ଷା ବସିବା କଥା ଇଣ୍ଡିଆରେ, ଏବେ ସେ ବିଳମ୍ବ ହେଇଯାଉଛି। ଓଡ଼ିଶାରେ ଏହି ବର୍ଷରେ ମ୍ୟାଡାମ ମାନେ ଜୁନରେ ବର୍ଷା ହିଁ ହେଇନି, ବହୁତ ମାନେ ବର୍ଷା କେହି ଜାଗାରେ ବହୁତ ବର୍ଷା ହେଇଯାଉଛି, କିଛି ଜାଗାରେ ବର୍ଷା ହିଁ ହଉନି। ଏଇସବୁ ମାନେ ମ୍ୟାଡାମ ଦେଖାଯାଉଛି, ଆଉ ଏଟା ମୂଳ କାରଣ ହଉଛି ଜଳବାୟୁ ପରିବର୍ତ୍ତନ ମ୍ୟାମ, ଯାହାକି ମାନେ ଗ୍ଲୋବାଲ ୱାର୍ମିଂରେ ଯୁକ୍ତ ଟେମ୍ପରେଚର ଚେଞ୍ଜ ହବା ପରିଣାମରେ ଏଟା ମାନେ ରେନ୍ଫଲ ଇରେଗୁଲାରିଟି, ବର୍ଷାରେ ଯାହା ମାନେ ବେଶୀ ହବା ବର୍ଷା, କମ୍ ହବା ବର୍ଷା, ମାନେ ଏମିତିଆ ଦେଖାଯାଉଛି ମ୍ୟାମ। ସରକାର କ୍ଷେତ୍ରରେ ମ୍ୟାଡାମ ବହୁତ ପ୍ରତିକ୍ଷେପ ନିଆଯାଇଛି, ଏଠାରେ ଡାଇରେକ୍ଟଲି ମ୍ୟାଡାମ ଇଣ୍ଡିଆନ ମେଟ୍ରିଓଲୋଜିକାଲ ଡିପାର୍ଟମେଣ୍ଟ ଅଛି, ସେ ଆଗରେ ହିଁ ମାନେ ମନସୁନ ରେନ୍ଫଲ ପ୍ରିଡିକ୍ସନ ମାନେ ସେ ଦେଇଦିଅନ୍ତି। କୃଷି ବିଭାଗ ଯାହା ଅଛି ମ୍ୟାଡାମ, ସେ ଚାଷୀମାନଙ୍କୁ ମାନେ ଇନଫର୍ମେସନ, ବିଭିନ୍ନ ଭିଲେଜ ଲେବଲ ୱାର୍କର ୟା ଏଇସବୁ ଯେତେ ସରକାରୀରେ ୟା NGOରେ ଏଇସବୁ ମାନେ ଲୋକ ପାଇଁ ଇନଫର୍ମେସନ ଦେଇଦିଅନ୍ତି କି ଏଇ ସମୟ ବର୍ଷା ହବ, ବର୍ଷା ମାନେ ଏଇ ସମୟ ହେଲେ ଆପଣ ରେଡି ରହିବେ, କ୍ଷେତକୁ ମାନେ ଚାଷ କରିବା ପାଇଁ ଆପଣ ରେଡି ରଖିବେ ଏଇ ସମୟ, ମାନେ ବିଭିନ୍ନ ପ୍ରକାରର ଇନଫର୍ମେସନ। ପୁଣି ମ୍ୟାଡାମ ଖାଦ୍ୟରେ ସପ୍ଲାଇ, ବୀଜରେ ସପ୍ଲାଇ, ବିଭିନ୍ନ ଭେରାଇଟି ଅଛନ୍ତି ମ୍ୟାଡାମ ଯେ ମାନେ କମ୍ ବର୍ଷାରେ ବହୁତ ଭଲ ଫଲନ ଦେଇପାରିବେ। ତ ସରକାର ପକ୍ଷରେ ମାନେ ବହୁତ ପ୍ରତିକ୍ଷେପ ନିଆଯାଏ ମ୍ୟାଡାମ, ଖାଦ୍ୟ ସବୁ ପାଇଁ ଦରକାର, ସେଇପାଇଁ ମାନେ ସରକାର ବହୁତ ସଜାଗ ମ୍ୟାଡାମ। ଆଉ ବିଭିନ୍ନ ଜଳବାୟୁ ହଉ ୟା ମାନେ କୃଷି ଡିପାର୍ଟମେଣ୍ଟ ହଉ, ୱାଟର ଡିପାର୍ଟମେଣ୍ଟ ହଉ, ଇରିଗେସନ ଡିପାର୍ଟମେଣ୍ଟ ହଉ, ବିଭିନ୍ନ ଗବେଷଣା ସଂସ୍ଥାନ ଅଛନ୍ତି ମ୍ୟାଡାମ, ଏଟା ମ୍ୟାଡାମ ବହୁତ ହି ସିରିୟସଲି ନେଇକି କାଜ କରନ୍ତି। ଆଉ ମାନେ ଗଭର୍ଣ୍ଣମେଣ୍ଟ ବହୁତ ହଦ୍ ତକ ମ୍ୟାଡାମ ଏଟା ଟ୍ୟାକଲ କରିବାକୁ ଚେଷ୍ଟା କରନ୍ତି କି ମାନେ ବେଶୀ କ୍ରପ ୟା ପ୍ରୋଡକ୍ଟିଭିଟି ୟା ପ୍ରୋଡକ୍ସନ ଅତି କମି ନ ଯାଉ।

0: ଆଜି ମାଟି ନିଜର ଉର୍ବରତା କମେଇ ଦେଇଛି, ଭୂପୃଷ୍ଠର ଜଳସ୍ତର କମି କମି ଆସୁଛି।
1: ଚାତକ ପରି କିଏ ବର୍ଷାକୁ ଜଗି ବସୁଛି ତ କିଏ ବର୍ଷା ଅଭାବରେ ମରୁଡ଼ିକୁ ସାମ୍ନା କରୁଛନ୍ତି।
0: କେଉଁଠି ତାପମାତ୍ରା ବୃଦ୍ଧି ପାଉଛି ତ କେଉଁଠି ଅସହ୍ୟ ଗରମରେ ଲୋକେ ଛୋଟପଟ ହେଇ ମରୁଛନ୍ତି।
1: ଜଳବାୟୁର ପରିବର୍ତ୍ତନ ଯେ କାଳେ ଯାହା ହେବା କଥା ତାହା ହେଉନାହିଁ।
0: ପ୍ରକୃତି ମା ନିଶ୍ଚୟ ଅସହାୟ, ତେଣୁ ତ ବର୍ଷାର ସ୍ୱରୂପରେ ପରିବର୍ତ୍ତନ।
2: ମୁଁ ଡକ୍ଟର ସରୋଜ କୁମାର ସାହୁ କହୁଛି, ବ୍ରହ୍ମପୁର ୟୁନିଭର୍ସିଟିରୁ। ଆକ୍ଚୁଆଲି ରିସେଣ୍ଟଲି ଆପଣ ଦେଖିଥିବେ ଯେଉଁ ଜଳବାୟୁ ପରିବର୍ତ୍ତନ ହେଉଛି ସେଇଥିରେ ଡିଫରେଣ୍ଟ କାଇଣ୍ଡ ଅଫ ଯୋଉ ଏୟାର ପଲ୍ୟୁଟେନ୍ସ ରହୁଛି, ଯୋଉ ବ୍ଲାକ୍ କାର୍ବନ୍ ଆଣ୍ଡ ହେଉଛି ସର୍ଟ ଲିଭ୍ କ୍ଲାଇମେଟ୍ ଫୋର୍ସିଂ ଲାଇକ୍ ମିଥେନ୍ ଆଣ୍ଡ ଗ୍ରୀନ ହାଉସ୍ ଗ୍ୟାସ୍ ରହୁଛି, ତାର ମାତ୍ରା ହେଉଛି କିଛି ଲାଷ୍ଟ 2-3 ଡେକେଡ୍ସ ଭିତରେ ବହୁତ ପରିମାଣରେ ବଢ଼ିଯାଇଛି। ଆଣ୍ଡ ସେଇଟା ଗୋଟେ ମେଜର ଫ୍ୟାକ୍ଟର ଯୋଉଟା କି ଆପଣଙ୍କର ହେଉଛି ଟେମ୍ପରେଚରକୁ ମଡୁଲେଟ୍ କରୁଛି ଆଟମୋସ୍ଫିୟରରେ, ଆଣ୍ଡ ତା ଦ୍ୱାରା ଓସିଏନ୍ ଆଣ୍ଡ ବୋଥ୍ ଆର୍ ଏଫେକ୍ଟ କରୁଛନ୍ତି। ତା ସାଙ୍ଗରେ ଯୋଉ ଏୟାର ପଲ୍ୟୁସନ୍ ବି ଗୋଟେ ରହୁଛି ଫ୍ୟାକ୍ଟର, ଯୋଉଟା କି ଆମର ଆଫ୍ରିକାନ୍ କଣ୍ଟ୍ରିଜ୍ ହଉ କି

କଣ୍ଟ୍ରି ହେଉ ଆପଣଙ୍କର ସେଇଥିରେ ପଲ୍ୟୁସନର ମାତ୍ରା ବଢିଯାଇଛି, ଯୋଉଟାକି ଆପଣଙ୍କର କ୍ଲାଇମେଟକୁ ଏଗ୍ରାଭେଟ୍ କରୁଛି ଆପଣଙ୍କର ଟେମ୍ପରେଚର ଇନକ୍ରିଜ କରିବାରେ। ସୋ ସେଇଟା ଗୋଟେ ଏୟାର ପଲ୍ୟୁସନ ଗୋଟେ ପଲ୍ୟୁଟେନ୍ସ ଆଉ ଗ୍ରୀନ ହାଉସ ଗ୍ୟାସେସ ଦୁଇ ଜଣ ଦୁଇଟା ହଉଛି ଭେରି ଇମ୍ପୋର୍ଟାଣ୍ଟ ପାରା। ତା ସାଙ୍ଗରେ ଆପଣ ଯୋଉଟା ଆପଣଙ୍କ ଅର୍ବାନାଇଜ କହୁଛନ୍ତି, ଯୋଉ ଅର୍ବାନାଇଜ ହଉଛି ଆମର କଂକ୍ରିଟ ଜଙ୍ଗଲ୍ସ ଯୋଉ ସବୁ ସିଟିରେ ସ୍ପ୍ରେଡ ହେଇ ଚାଲିଛି, ସେଇ ହଉଛି ଆପଣଙ୍କ ଟେମ୍ପରେଚରକୁ ହୋଲ୍ଡ ବି କରୁଛି, ଯାହାଦ୍ୱାରା ହଉଛି ଆପଣଙ୍କ ଆର୍ଥର ହଉଛି ଯୋଉ ସର୍ଫେସ ଟେମ୍ପରେଚରଟା ସେଇଟାକୁ ମଧ୍ୟ ଇନକ୍ରିଜ କରୁଛି, ତାଦ୍ୱାରା ଆପଣ ବାୟୁମଣ୍ଡଳରେ ଟେମ୍ପରେଚର ପରିବର୍ତ୍ତନ ତାକୁ

ସ୍ପ୍ରେଡ୍ ହେଇ ଚାଲିଛି, ସେଇ ହଉଛି ଆପଣଙ୍କ ଟେମ୍ପରେଚର କୁ ହୋଲ୍ଡ ବି କରୁଛି, ଯାହାଦ୍ୱାରା ହଉଛି ଆପଣଙ୍କର ଆର୍ଥର ହଉଛି ଯୋଉ ସର୍ଫେସ୍ ଟେମ୍ପରେଚରଟା ସେଇଟାକୁ ମଧ୍ୟ ଇନକ୍ରିଜ କରୁଛି, ଯାହାଦ୍ୱାରା ଆପଣ ବାୟୁମଣ୍ଡଳରେ ଟେମ୍ପରେଚରର ପରିବର୍ତ୍ତନର ତାକୁ ହେଲ୍ପ କରୁଛି, ମାନେ ତାକୁ ଏଗ୍ରାଭେଟ୍ କରୁଛି ଅର୍ ତାକୁ କ୍ୟାଟାଲାଇଜ୍ କରୁଛି। ତ ଏଇ ଡିଫରେଣ୍ଟ ଫ୍ୟାକ୍ଟର ତା ସାଙ୍ଗରେ ଆପଣ ଦେଖିବେ ଆପଣଙ୍କର ଯୋଉ ଡିଫରେଷ୍ଟେସନ ହଉଛି ସେ ଯେ ମାତ୍ରା ବି ସେଇଟା ଆପଣଙ୍କର ରିସେଣ୍ଟଲି ଡିକ୍ରିଜ୍ ହେଇଛି, ବଟ୍ ଆପଣଙ୍କ ଏଇ ଯୋଉ ଏନ୍ଥ୍ରୋପୋଜେନିକ ଆକ୍ଟିଭିଟି ହେଇଛି ତା ମାଧ୍ୟମରେ ଆପଣଙ୍କର ଆଟ୍ମୋସ୍ଫିୟରରେ ଗ୍ରୀନ ହାଉସ୍ ଗ୍ୟାସ୍ ଆଣ୍ଡ ଆପଣଙ୍କର ଯୋଉ ଡେଭଲପମେଣ୍ଟ ରେ ଆପଣଙ୍କ ସିଟିଜ ମାନଙ୍କର ହଉଛି କଂକ୍ରିଟ ଜଙ୍ଗଲ, ସୋ ଏଇ ଦୁଇ ଫ୍ୟାକ୍ଟର ଯାକ ହଉଛି ଆପଣଙ୍କର ପଲ୍ୟୁସନ୍ ଆଣ୍ଡ

0: ଆଉ କେତେ ଦିନ ଏମିତି ଚାଲିବ?
1: ଏପରି ମନେ ହେଉନାହିଁ କି ଆମେ ଗଛ ଡାଳରେ ବସି ମୂଳକୁ ହାଣୁଛୁ ବୋଲି?
0: ଟିକେ ଚିନ୍ତା କରି ଦେଖିଲେ ଜଣାପଡ଼େ ଯେ ଆମେ ସତରେ ପ୍ରକୃତି ସହ ଏମିତି ଖେଳ ଖେଳି ଆମେ ଜିତିଛୁ ନା ହାରିଛୁ?
1: ବିଚାର କେବଳ ମାନବ ସମାଜର।
0: ତେବେ ଆଜି ତ ସମୟ ହେଇଗଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ ଆମେ ଦୁହେଁ।
1: ମୁଁ ରଞ୍ଜନ।
0: ମୁଁ ଭାଗ୍ୟଲତା।
1: ନମସ୍କାର।

ପ୍ରଚାର କଲୁ ବର୍ଣ୍ଣାଳୀରେ ସଂଯୋଗ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସ୍ଥାନୀୟ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତ୍ୟଜାନ କାର୍ଯ୍ୟକ୍ରମରେ ଜୁଲାଇ ମାସ 26 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ବର୍ଷାଦିନେ ମାଛ ପୋଖରୀର ଯତ୍ନ। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 26 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ବର୍ଷାଦିନେ ପୋଖରୀର ଯତ୍ନ। ଘୋଷଣାଟି ଏଇଠି ଶେଷ ହେଲା।

ପ୍ରକୃତରେ ନାହିଁ ତୁମ ନାମ ରୂପ ନାହିଁ ତବ ଗୁଣ ଭକ୍ତି ଆକର୍ଷଣେ ଆସି ବୋଲାଓ ସଗୁଣ କେବଳ ଏବଂ କେବଳ ଭକ୍ତି ହିଁ ପରମବ୍ରହ୍ମକୁ ତାଙ୍କ ପରମବ୍ରହ୍ମତ୍ୱରୁ ଓହ୍ଲେଇ ଆଣି ଆମର ହାତ ପାହାନ୍ତାରେ ପହଞ୍ଚାଇ ଦେଇଛି। ତାଙ୍କ ମାନସୀ ଲୀଳାର ଏକ ଅଂଶ ହେଉଛି ଏହି ଯାତ୍ରା, ଅଶେଷ ପୁଣ୍ୟ ପ୍ରଦାୟକ ଯାତ୍ରା। ଇଏ ସ୍କନ୍ଧ ପୁରାଣ ମତରେ ପଦା ଯାଆନ୍ତଂ ରଥେ ଯାଆନ୍ତମ୍ ଯ ପଶ୍ୟେତ୍ ଦକ୍ଷିଣାମୁଖମ୍ ତସ୍ୟ ଜନ୍ମ କୃତାର୍ଥ ସ୍ୟାତ୍ ବାଜି ମେଧଃ ପଦେ ପଦେ। ମହାପ୍ରଭୁଙ୍କର ଏହି ଦକ୍ଷିଣାଭୂମିକ ଯାତ୍ରା ଦେଖିବା ଲୋକର ଜନ୍ମ କୃତାର୍ଥ ହୋଇଯାଏ ଏବଂ ପ୍ରତି ପଦରେ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତି ହୁଏ। ସରି ଆସୁଛି ମହାପ୍ରଭୁଙ୍କର ସ୍ୱୟଂ ଲୀଳା, ମହାମହିମଙ୍କର ମାନୁଷୀ ଲୀଳା। ଶ୍ରୋତାବନ୍ଧୁ, ଆମେ ବ୍ୟବସ୍ଥାର ଉଚ୍ଚ ଉଚ୍ଚ ସୋପାନରେ ଥିବା ସମ୍ମାନାସ୍ପଦ ବ୍ୟକ୍ତିମାନଙ୍କୁ ମହାମହିମ କହିଦେଉଛୁ ସିନା, ମହାପ୍ରଭୁଙ୍କୁ ଛାଡ଼ି ଆଉ କାହା ସହିତ ଏ ଶବ୍ଦ କ'ଣ ଶୋଭା ପାଏ? ଯଦି କେହି ଏ ଶବ୍ଦର ଅଧିକାରୀ ତେବେ ନିର୍ଦ୍ୱନ୍ଦ୍ୱରେ ସେ ଆମର ମହାପ୍ରଭୁ, ସେ ମହାମହିମ। ତାଙ୍କରି ହିଁ ଆଜି ପ୍ରତ୍ୟାବର୍ତ୍ତନ ଜନ୍ମଭୂମି ବା ମାତୃଭୂମିରୁ କର୍ମଭୂମିକୁ। କେତେ ସୁନ୍ଦର ବାର୍ତ୍ତା ଏ ପ୍ରତ୍ୟାବର୍ତ୍ତନର! ଗୁଣ୍ଡିଚା ମଣ୍ଡପ ତାଙ୍କର ଅତି ପ୍ରିୟ ସ୍ଥାନ ସତ, ଏହା ନିଶ୍ଚିତ ମଧ୍ୟ, କିନ୍ତୁ କର୍ମ କର୍ତ୍ତବ୍ୟ ଆଗରେ ସବୁ ପଛ ହୋଇଯାଏ। ସବୁ ପ୍ରିୟ ବସ୍ତୁଠାରୁ ମାୟା କାଟିବାକୁ ପଡ଼େ। ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ଯେଉଁଠି ତାଙ୍କର ପତାକା ଉଡ଼ୁଛି, ଯେଉଁ ଶ୍ରୀବତ୍ସ ଖଣ୍ଡଶାଳ ତାଙ୍କ କର୍ମ ସମ୍ପାଦନର ଆସ୍ଥାନ, ସେଠାକୁ ତ ଫେରିବାକୁ ହିଁ ହେବ। ମୋହ ମାୟାଗ୍ରସ୍ତ ସଂସାରର ଆସକ୍ତିରେ ପଡ଼ିଥିବା ମଣିଷ ସଂସାର ଛାଡ଼ି ନିଜର ପରମଧାମକୁ ଫେରିଯିବା ପାଇଁ ସଂସାରର ଆସକ୍ତିରେ କେତେ ଲିପ୍ତ ହୋଇଥାଏ, ସଂସାରକୁ ଛାଡ଼ିବାକୁ ମନ କରେ ନାହିଁ। କେତେ ସୁନ୍ଦର ପରମାର୍ଥିକ ବାର୍ତ୍ତା ଦେଉଛନ୍ତି ମହାପ୍ରଭୁ ଦେଖନ୍ତୁ ତ! ଆସିଲେ ହସି ହସି, ଫେରୁଛନ୍ତି ମଧ୍ୟ ହସି ହସି। ଏହି ତତ୍ତ୍ୱଟି ଆମକୁ ଆପଣେଇବାକୁ ହେବ ମହାପ୍ରଭୁଙ୍କ ଏ ବାହୁଡ଼ାରୁ। ଆମେ ପ୍ରାର୍ଥନା କରୁଛୁ ମହାପ୍ରଭୁଙ୍କ ପାଖରେ ତାଙ୍କର ଏ ଭବ୍ୟ ଏବଂ ଦିବ୍ୟ ଲୀଳା ଆପଣମାନଙ୍କୁ ଶୁଣେଇବା ପାଇଁ ସେ ଆମକୁ ଭାବ ଦିଅନ୍ତୁ। ଆମର ବାଣୀ ଦେଇ ସେ ଭାବ ପ୍ରସରି ଯାଉ ଆପଣଙ୍କ ନିକଟକୁ। ଆପଣ ଯେଉଁଠି ଅଛନ୍ତି ସେଇଠି ପାଇଯାଆନ୍ତୁ ମହାପ୍ରଭୁଙ୍କର ଅନୁଭବ। ଧାରା ବିବରଣୀ କେନ୍ଦ୍ର, ପ୍ରଥମ ଧାରା ବିବରଣୀ କେନ୍ଦ୍ର ହେଉଛି ଆମର ଶରଧାବାଲି ପ୍ରାଥମିକ ବିଦ୍ୟାଳୟ ଉପରେ, ଏବଂ ସେଇଠି ବିବରଣୀ ଦେବା ପାଇଁ ମୋ ସହିତ ଅଛନ୍ତି ଡକ୍ଟର ନରେଶ ଚନ୍ଦ୍ର ଦାସ। ଡକ୍ଟର ଦାସ ହେଉଛନ୍ତି ଶ୍ରୀକ୍ଷେତ୍ରର ଜଣେ ବାସୀ ଏବଂ ଗୋଟିଏ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରୁ ସେ ଅବସର ନେଇଛନ୍ତି। ଜଗନ୍ନାଥ ସଂସ୍କୃତିରେ ସେ ଜଣେ ବିଶିଷ୍ଟ ବିଦ୍ୱାନ ଏବଂ ବହୁ ଗ୍ରନ୍ଥ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ମନ୍ଦିର ପ୍ରଶାସନରୁ ଯାହା ପ୍ରସ୍ତୁତ ହୋଇଛି ତାର ସମ୍ପାଦନା ମଣ୍ଡଳୀରେ ମଧ୍ୟ ସେ ଅଛନ୍ତି, ଏବଂ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀର ମଧ୍ୟ ସେ ଜଣେ ସଦସ୍ୟ। ସେ ହେଉଛନ୍ତି ଆମର ଅନ୍ୟତମ ବିବରଣୀଦାତା। ମୋ ସହିତ ଅଛନ୍ତି ଡକ୍ଟର କଲ୍ୟାଣୀ ନନ୍ଦୀ, ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପିକା, ଏବଂ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ କରୁଣାରୁ ସେ ମଧ୍ୟ ବାସିନ୍ଦା। ଦୀର୍ଘ ଦିନ ଧରି ଆମ ସହିତ ସେ ଧାରା ବିବରଣୀ ପ୍ରଦାନ କରୁଛନ୍ତି। ଦ୍ୱିତୀୟ କେନ୍ଦ୍ର ଆମର ବଳଗଣ୍ଡି ପ୍ରାଥମିକ ବିଦ୍ୟାଳୟ ଛାତ ଉପରେ ଅଛି, ସେଇଠି ଅଛନ୍ତି ଡକ୍ଟର ହରିହର କାନୁନଗୋ। ସେ ମହାଶୟ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟର ଜଣେ ପ୍ରାଧ୍ୟାପକ ଏବଂ ଜଗନ୍ନାଥ ସଂସ୍କୃତିର ଜଣେ ବିଶିଷ୍ଟ ଗବେଷକ, ବହୁ ଗ୍ରନ୍ଥ ସେ ପ୍ରଣୟନ କରିଛନ୍ତି। ତାଙ୍କ ସହିତ ଅଛନ୍ତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସଂସ୍କୃତ ସାହିତ୍ୟର ଅଧ୍ୟାପକ, ଜଣେ ପଣ୍ଡିତ ବିଦ୍ୱାନ, ଏବଂ ଜଗନ୍ନାଥ ସଂସ୍କୃତିର ମଧ୍ୟ ସେ ଜଣେ ଅନନ୍ୟ ଭାଷ୍ୟକାର। ଆମ ଏଇ ଯେଉଁ ପାଞ୍ଚ ଜଣ ଆମେ ସଂକଳ୍ପ କରିଛୁ ମହାପ୍ରଭୁଙ୍କର କଥା ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ, ମହାପ୍ରଭୁଙ୍କ ପାଖରେ ପୁଣି ଥରେ ପ୍ରାର୍ଥନା ଯେ ମହାପ୍ରଭୁ ଆମକୁ କରୁଣା କରନ୍ତୁ ଆପଣଙ୍କ ନିକଟରେ ତାଙ୍କର ଏହି ଧାରା ବିବରଣୀ ପହଞ୍ଚାଇବା ପାଇଁ। ଆପଣମାନଙ୍କୁ ଟିକେ ସାମଗ୍ରିକ ଭାବରେ ଶ୍ରୀକ୍ଷେତ୍ରର ଯେଉଁ ପରିସ୍ଥିତି ପରିବେଶ ଅଛି, ମହାପ୍ରଭୁଙ୍କର ଯେଉଁ ନୀତି ନିର୍ଦ୍ଦେଶ ହୋଇଛି, ସେ ସମ୍ପର୍କରେ ଟିକେ ମୁଁ ଆପଣଙ୍କୁ ସୂଚନା ଦେବାକୁ ଚାହିଁବି। ପାଣିପାଗ ବହୁତ ସୁନ୍ଦର ଅଛି। ରଥଯାତ୍ରା ଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁ ନିଜେ କଷ୍ଟ ପାଇଲେ ଏବଂ ଅନ୍ୟ ସମସ୍ତେ ମଧ୍ୟ କଷ୍ଟ ପାଇଲେ, ଏବଂ ବର୍ଷାରେ ଭିଜିକିରି ମହାପ୍ରଭୁଙ୍କ ଟାହିଆ ମଧ୍ୟ ଭାରି ହୋଇକିରି ତଳେ ପଡ଼ିଯିବା ପର୍ଯ୍ୟନ୍ତ କଥା ଯାଇଥିଲା। ନିରନ୍ତର ବର୍ଷା ହେଉଥିଲା ନିରବଚ୍ଛିନ୍ନ ଭାବରେ। ଆଜି କିନ୍ତୁ ବର୍ଷାର ସୂଚନା ନାହିଁ, କିନ୍ତୁ ଆକାଶରେ ମେଘ ଥିଲେ ମଧ୍ୟ ସୁନ୍ଦର ଦକ୍ଷିଣା ପବନ ବହୁଛି, ଭଲ ଲାଗୁଛି ପରିବେଶ। ଆଉ ଯଦି ବର୍ଷା ନ ହୁଏ ତାହେଲେ ସୁନ୍ଦର ଭାବରେ ଏବଂ କାହାକୁ କିଛି କଷ୍ଟ ନ ହୋଇକିରି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ସୁଚାରୁ ରୂପରେ ସମ୍ପାଦନ ହେବ, ଏ ଆଶା ଆମର ରହୁଛି ସକାଳର ପାଣିପାଗର ବ୍ୟବସ୍ଥାକୁ ଦେଖିକରି। ଏବଂ ନୀତିକାନ୍ତି ଯାହା ଅଛି ଯେ ସେନାପଟା ଲାଗି 7:30 ରୁ 11:30 ପର୍ଯ୍ୟନ୍ତ ଚାଲିବ, ବର୍ତ୍ତମାନ 8:30।

ଅଇ ଭକ୍ତି ସ୍ଥିରାସ୍ତୁତେ କହିଲେ ହେ ଇନ୍ଦ୍ରଦୁମ୍ନ ମୟି ମାନେ ମୋ ଠାରେ ତେ ମାନେ ତୁମର ଭକ୍ତି ସ୍ଥିରାସ୍ତୁ ତୁମର ଭକ୍ତି ସ୍ଥିର ହେଇକରି ରହୁ ମୋ ଠାରେ ତୁମର ଭକ୍ତି ସ୍ଥିର ହୋଇ ରହୁ ଆଉ କ'ଣ ଆବଶ୍ୟକ ଅଛି ଭକ୍ତିରେ ଭଗବାନ ବଶୀଭୂତ ହେଇକରି ରହନ୍ତି କିନ୍ତୁ ଏତିକି କହିକରି ରହିଗଲେ ନେଇ ସେଇଠି ସାଙ୍ଗେ ସାଙ୍ଗେ କହିଲେ କହିଲେ ଇନ୍ଦ୍ରଦୁମ୍ନ ମହାରାଜା ଶୁଣ ତୁମେ ତ କିଛି କହିଲ ନେଇ ଆଉ ମୁଁ କହିପାରିବି କି ନାହିଁ ମୁଁ କହି ଜାଣୁନି କିନ୍ତୁ ଆଜି ମୁଁ ତୁମକୁ ଯେତେବେଳେ ମୁହଁ ଖୋଲିଛି ମୁଁ ତୁମକୁ କହୁଛି ଶୁଣ ମୋର ତୁମେ ଦୁଇଟି ଯାତ୍ରା କରିବ ଯେଉଁ ଯାତ୍ରା ଦୁଇଟିରେ ମୁଁ ସ୍ୱୟଂ ଯିବି ଅର୍ଥାତ୍ ଆମର ଶାସ୍ତ୍ର କହୁଛନ୍ତି ଯଦି କୌଣସି ମନ୍ଦିରରେ କୌଣସି ମୂଳ ବିଗ୍ରହ ଥରେ ପ୍ରତିଷ୍ଠିତ ହୋଇଗଲେ ସେ ଆଉ ନିଜେ ଆଉ ବାହାରକୁ ବାହାରିବେ ନାହିଁ ତାଙ୍କର ବିଜେ ପ୍ରତିମା ମାନେ ଆସିବେ କିନ୍ତୁ ସେ ନିଜେ ଆସିବେନି କିନ୍ତୁ ସେଇଥିପାଇଁ କାଳେ ମୋତେ ଆଉ ଏଠାରୁ ବାହାର କରିବାକୁ ଶାସ୍ତ୍ରୀୟ ପଦ୍ଧତି ଅନୁସାରେ ମୋତେ କିଏ ନ ନେବେ ସେଥିପାଇଁ ସ୍ୱୟଂ ମହାପ୍ରଭୁ ତୁଣ୍ଡ ଖୋଲି କହିଲେ କହିଲେ ଶୁଣ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ମୁଁ ଜନ୍ମ ହୋଇଛି ଆପଣ କହିଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିଜେ କହୁଛନ୍ତି ମୁଁ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ଜନ୍ମ ହୋଇଛି ତେଣୁ ସେଇଟା ମୋର ଜନ୍ମଦିନ ଏଇ ଯାତ୍ରାଟି ମୋର ନିଶ୍ଚିତ କରିବ ଆଉ ଏ ଯାତ୍ରାରେ ତୁମେ ମୋତେ ନବ ସ୍ନାନ ବେଦୀକୁ ସେଇଠି 108 ଗଡ଼ୁ ଜଳରେ ସ୍ନାନ କରେଇବ ଏବଂ ଏ ସବୁ ବ୍ୟବସ୍ଥା ମୁଁ କରିଛି କ'ଣ ବ୍ୟବସ୍ଥା କରିଛନ୍ତି ପ୍ରଭୁ ନା ମୁଁ ମୋ ସ୍ନାନ ପାଇଁ ଗୋଟିଏ କୂଅ ଖୋଳିକରି ରଖିଛି ମୁଁ ଆବିର୍ଭୂତ ହେବା ପୂର୍ବରୁ ଗୋଟିଏ କୂପଟିଏ ଖୋଳିଛି ସେହି କୂପର ଜଳରେ ମୋତେ ତୁମେ ମୋ ଜନ୍ମଦିନରେ ସ୍ନାନ କରେଇବ ଆପଣମାନେ ବିଚାର କରନ୍ତୁ ସ୍ୱୟଂ ମହାପ୍ରଭୁ ଏ କ୍ଷେତ୍ର ପ୍ରତି କେତେ ଆକର୍ଷଣ ଏବଂ ସେ କହିଲେ ମୋର ଜନ୍ମଦିନ ହେଉଛି ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି ମହାପ୍ରଭୁ କହିଛନ୍ତି ଏବଂ ଇନ୍ଦ୍ରଦୁମ୍ନ ସ୍ୱୀକାର ବି କରିଯାଇଛନ୍ତି ଏବଂ ପୁଣି କହିଲେ କହିଲେ ଶୁଣ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟ ତିଥିରେ ମୋର ଗୋଟିଏ ଯାତ୍ରା କରିବ ଯେଉଁ ଯାତ୍ରାର ନାମ ହେବ ଶ୍ରୀ ଗୁଣ୍ଡିଚା ଯାତ୍ରା ଏ ଯାତ୍ରାରେ ମଧ୍ୟ ମୋତେ ନବ କେଉଁଠିକି ନବ ମୋର ଜନ୍ମସ୍ଥାନକୁ ନବ ମୁଁ ଯେଉଁଠି ଜନ୍ମ ହୋଇଥିଲି ଏ ଯାତ୍ରାର ନାମ ହେଉଛି ଗୁଣ୍ଡିଚା ଯାତ୍ରା ଏବଂ ମୋତେ ତୁମେ କେଉଁଠିକି ନବ ନା ଗୁଣ୍ଡିଚା ମଣ୍ଡପକୁ ନବ ସ୍ୱୟଂ ମହାପ୍ରଭୁ ଏଇ ମଣ୍ଡପର ନାମକୁ ଗୁଣ୍ଡିଚା ମଣ୍ଡପ ବୋଲି ନିଜେ ଦେଇଛନ୍ତି ଯାତ୍ରାକୁ ଗୁଣ୍ଡିଚା ଯାତ୍ରା ବୋଲି କହିଛନ୍ତି ଏ ସବୁ ତାଙ୍କୁ ସେ ନାଁ ଦେଇଛନ୍ତି ଏ ନାମ କେହି ଆଉ ଦେଇନାହାନ୍ତି ସ୍ୱୟଂ ମହାପ୍ରଭୁ କହୁଛନ୍ତି ଗୁଣ୍ଡିଚା ମଣ୍ଡପମ ନାମ ଯତ୍ରାହ ମଜନମ ପୁରା ଅଶ୍ୱମେଧ ସହସ୍ରସ୍ୟ ମହାବେଦୀ ତଦା ଭବତ୍ ଆରେ ମୁଁ ଯେତେବେଳେ ଅଖିଳ ବ୍ରହ୍ମାଣ୍ଡନାଥ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ମୋ ଲୋମକୂପେ ବିରାଜୟ ମାଳ ମାଳ ବ୍ରହ୍ମାଣ୍ଡ ମୋର ଲୋମ ମୂଳରେ ବିରାଜମାନ କରୁଛନ୍ତି ତଥାପି ମୁଁ ଏଇ ଗୋଟିଏ ବ୍ରହ୍ମାଣ୍ଡରେ ରହିଛି ଯେଉଁ ବ୍ରହ୍ମାଣ୍ଡରେ ରହିଛନ୍ତି ତେଣୁ ମୁଁ ଏଇଠି ଜନ୍ମ ହେଇଛି ଆଉ ମୋତେ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟ ତିଥିରେ ଜନ୍ମବେଦୀକୁ ନେବ ଆମେ ପରବର୍ତ୍ତୀ କଥା ପ୍ରବାହକୁ ଆଗକୁ ନେବା କିନ୍ତୁ ବର୍ତ୍ତମାନ ଯେହେତୁ ମୋ ପାଖରେ ଅଛନ୍ତି ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟା ମୁଁ ତାଙ୍କୁ ନିବେଦନ କରୁଛି ସେ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରନ୍ତୁ।

ବୁଝି ସରଧା ବାଲିରୁ ହାତେ। ଜୟ ଜଗନ୍ନାଥ। ଅଷ୍ଟାଦଶ ଶତାବ୍ଦୀର କବି ଭକ୍ତ କବି ବନମାଳୀ ଦାସଙ୍କର ଏ ରଚନା। କେତେ ପୁଣ୍ୟ ପବିତ୍ର ଏ ମାଟି, ଏ ଶରଧା ବାଲି। ଯୋ ଶରଧା ବାଲି ଆଜି ପବିତ୍ର ହୋଇ ଉଠିଛି, କାରଣ ମହାପ୍ରଭୁ କୋଟି କୈବଲ ନାଥ ଅଶରଣ ଶରଣ ଅରକ୍ଷ ରକ୍ଷଣ ବିଶ୍ୱ ବନ୍ଦିତ ପ୍ରଭୁ ଶ୍ରୀ ଜଗନ୍ନାଥ ଯୋଉ ଗୁଣ୍ଡିଚା ମନ୍ଦିରକୁ ଆସିଛନ୍ତି।

ସେଇ ଶରଧା ବାଲିରେ ତିନି ଗୋଟି ରଥ ଅପେକ୍ଷା କରିଛନ୍ତି। ଆଉ ଯେଉଁ ଶରଧା ବାଲି ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବା ପରେ ଆଜି ପବିତ୍ର ହୋଇ ଉଠିଛି। ଯେଉଁ ବାଲିରେ ରହିଛି ଆତ୍ମୀୟତା, ଯେଉଁ ବାଲିରେ ରହିଛି ଏତେ ପ୍ରେମ, ଏତେ ଆନନ୍ଦ, ଏତେ ସେଇ ଭାବକୁ ନେଇ, ଭକ୍ତିର ସେ ଧାରାକୁ ନେଇ ଆଜି ଯେଉଁ ଛୁଟି ଆସିଛନ୍ତି, ଭାରତ ବର୍ଷର କୋଣ ଅନୁକୋଣରୁ, ଦେଶ ବିଦେଶରୁ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ଆମେ ଦେଖିପାରୁଛୁ ସେଇ ଶରଧା ବାଲିର ପ୍ରାଙ୍ଗଣରେ ଅପେକ୍ଷା କରିଛନ୍ତି। କେତେବେଳେ ଆସିବେ ମହାପ୍ରଭୁ।

ମାଧ୍ୟମରେ କିଏ ବିଭିନ୍ନ ପ୍ରଶାସନିକ ସ୍ତରରେ ସମସ୍ତେ ପ୍ରଭୁଙ୍କ ନିକଟରେ ସମର୍ପିତ ହେଇଯାଇଛନ୍ତି। ସେହି ଭାବନାରେ ଯେଉଁ ଭାବନା ଭକ୍ତ ଆଉ ଭଗବାନଙ୍କର ମିଳନର ଯାତ୍ରାରେ ଯେଉଁ ଭାବନା ମୋ ଆନନ୍ଦର ଆଜି ଏତେ ସୁନ୍ଦର ବାତାବରଣ ଏଇ ପବିତ୍ର ପୁଣ୍ୟ କ୍ଷେତ୍ର ଯେଉଁ ଗୁଣ୍ଡିଚା ମନ୍ଦିରର ପ୍ରାଙ୍ଗଣ ଯେଉଁଠି ଆଜି ସୁନ୍ଦର ଭାବରେ ସୁଶୀତଳ ପବନ ମନକୁ ଆନନ୍ଦ କରିବା ସହିତ ନାନା ଭାବରେ ଯେଉଁ ଅନେକ ଆସିଛନ୍ତି ଶ୍ରଦ୍ଧାଳୁମାନେ ସଂକୀର୍ତ୍ତନ ମାଧ୍ୟମରେ ମଧ୍ୟ ଏଠି ଭକ୍ତି ଭାବନା ମହାପ୍ରଭୁଙ୍କ ପାଖରେ ନିଜକୁ ତଲ୍ଲୀନ କରିଦେଇଛନ୍ତି। କେତେ ଭାବରେ କିଏ ଉଦଣ୍ଡ ନୃତ୍ୟ କରୁଛନ୍ତି, କିଏ ଭଜନ କରୁଛନ୍ତି, କିଏ କୀର୍ତ୍ତନ କରୁଛନ୍ତି, କିଏ ମଧ୍ୟ ନୃତ୍ୟ ମାଧ୍ୟମରେ ଏଇ ନବଦିନାତ୍ମକ ଯାତ୍ରାର ଶେଷ ସୋପାନରେ ନିଜକୁ ସମର୍ପି ଦେଇଛନ୍ତି। ପ୍ରଭୁ ଆସିଥିଲେ ଗୁଣ୍ଡିଚା ମନ୍ଦିରକୁ, ଯେଉଁ ଗୁଣ୍ଡିଚା ମନ୍ଦିର ହେଉଛି ପ୍ରଭୁଙ୍କର ଆଦ୍ୟ ପୀଠ। କାହିଁକି ନା ସ୍କନ୍ଦ ପୁରାଣ ଅନୁସାରେ ଯେତେବେଳେ ଦାରୁ ଭାସମାନ ହୋଇ ଆସିଥିଲେ ଏଇ କ୍ଷେତ୍ରରେ ଅଛନ୍ତି ଯଜ୍ଞ ନୃସିଂହଙ୍କର ମନ୍ଦିର, ରାଜା ଇନ୍ଦ୍ରଦ୍ୟୁମ୍ନ ନୃସିଂହଙ୍କର ମନ୍ଦିରକୁ ଏଇଠାରେ ଯଜ୍ଞ ନୃସିଂହଙ୍କୁ ସ୍ଥାପିତ କରି ପ୍ରଭୁ ଯେଉଁ ଗୁଣ୍ଡିଚା ମନ୍ଦିର ଯେଉଁଠି ଆଟବ ମନ୍ଦିର ବୋଲି କୁହାଯାଏ, ଆଟବ ମଣ୍ଡପ, କାହିଁକି ନା ଗୁପ୍ତ ଭାବରେ ପ୍ରଭୁଙ୍କର ଦ୍ୱାର ନିର୍ମାଣ କାର୍ଯ୍ୟ କରାଯାଇଥିଲା। ସ୍ୱୟଂ ଅନନ୍ତ ମହାରାଣା ନାମରେ ମହାପ୍ରଭୁ ନିଜେ ନିଜକୁ ନିର୍ମାଣ କରିଥିଲେ ଏ କ୍ଷେତ୍ରରେ। ସେଇଥିପାଇଁ ଏ କ୍ଷେତ୍ର ପୁଣ୍ୟ ପବିତ୍ର। ସେଇ ଯଜ୍ଞ ନୃସିଂହଙ୍କର ପଶ୍ଚାତପଟରେ ରହିଛନ୍ତି ଇନ୍ଦ୍ରଦ୍ୟୁମ୍ନଙ୍କର ଯେଉଁ ପୋଖରୀ, ବହୁ ପୁଷ୍କରଣୀ ନିକଟରେ ନୀଳକଣ୍ଠେଶ୍ୱର ପୂଜା ପାଉଛନ୍ତି। ସେଇ କ୍ଷେତ୍ର ଆଦି ନୃସିଂହଙ୍କର କ୍ଷେତ୍ର, ଯଜ୍ଞ କ୍ଷେତ୍ର, ଇଏ ହେଉଛି ସେଇ ଆଟବ କ୍ଷେତ୍ର ଯାହାକୁ କୁହାଯାଇଥାଏ ମହାବେଦୀ ଉତ୍ସବ ମଧ୍ୟ ଏଇ ଯାତ୍ରାକୁ କୁହାଯାଉଛି ଅନ୍ତର୍ବେଦୀ। କାରଣ ଏଇ ମହାବେଦୀ କୁହାଯିବାର କାରଣ ଏଠି ସ୍ୱୟଂ ଭଗବାନ ଏଇ ବେଦୀରେ ନିର୍ମାଣ ହୋଇଥିଲେ। ଏଇ ଯେଉଁ ପ୍ରଥମ ଯେଉଁ ଗୁଣ୍ଡିଚା ଯାତ୍ରା ଆରମ୍ଭ ହେଇଥିଲା ଇତିହାସ ବା ସ୍କନ୍ଦ ପୁରାଣକୁ ଯଦି ଆମେ ଆଧାରିତ କରିବା, ଏଇ ଗୁଣ୍ଡିଚା ମଣ୍ଡପରୁ ପ୍ରଥମେ ରଥଯାତ୍ରା ବା ସେତେବେଳେ ଶଗଡ଼ି ବୋଲି ଯାହାକୁ କୁହାଯାଉଥିଲା ସେଇଥିରେ ପ୍ରଭୁ ବିରାଜମାନ କରି ଏଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଯାଇଥିଲେ ଏବଂ ସେଇଠାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିଗ୍ରହ ପ୍ରତିଷ୍ଠା ହେଇଥିଲା ସେଇ ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଆଜି ହେଉଛି କିନ୍ତୁ ସେ ଆଷାଢ଼ ମାସ ଯେଉଁ ଦଶମୀ ତିଥି, ଏ ଆଜି ବିଜୟୀ ଉତ୍ସବ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଭୁ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି, ସେ ମାଙ୍କର କୋଳରୁ ଫେରିଯିବେ କର୍ମଭୂମିକୁ। ସୁନ୍ଦର ଭାବରେ ଏ ସମଗ୍ର ବିଶ୍ୱକୁ, ଏ ସମଗ୍ର ପ୍ରାଣୀମାନଙ୍କୁ ତାହା କହିଦେଉଛନ୍ତି ସେ ମାନବୀୟ ଲୀଳାର ବିସ୍ତୃତ ଭାବରେ। ଯେଉଁଠି ଜନ୍ମ ଅଛି ସେଠି ମାଆର ପ୍ରେମ, ମାଆର ସ୍ନେହ ରହିବା ସହିତ ଆମେ କର୍ମ ମଧ୍ୟ କରିଯିବା। ଆଉ କର୍ମ ଆଉ ଜନ୍ମ ଆଉ ଧର୍ମ, ଇଏ ହେଉଛି ତିନି ଗୋଟି କଥା ଯାହାକି ଆମେ ତାକୁ ଏଇ ମାନବୀୟ ଯାତ୍ରା ବା ଯେଉଁ ଲୀଳା ଯାତ୍ରା, ଘୋଷ ଯାତ୍ରା, ରଥଯାତ୍ରା ମାଧ୍ୟମରେ ପ୍ରଭୁ ନିଜେ ସମଗ୍ର ବିଶ୍ୱକୁ ବାର୍ତ୍ତା ପ୍ରଦାନ କରୁଛନ୍ତି। ଅଖିଳ ବ୍ରହ୍ମାଣ୍ଡଙ୍କ ଠାକୁରଙ୍କର ଏହି ନୀତିରେ ଆଜି ଆମେ ଦେଖିପାରୁଛୁ ସୁନ୍ଦର ଭାବରେ ରଥ ଗୁଡ଼ିକ ସୁସଜ୍ଜିତ ହୋଇଛନ୍ତି ସେଇ ଶରଧା ବାଲିରେ। ଶରଧା ବାଲିକୁ ଚାହାଁରେ ସଜନୀ, ଶରଧା ବାଲିକୁ ଚାହାଁ, ତିନି ରଥେ ତିନି ଧ୍ୱଜା ଉଡ଼ୁଅଛି କେମନ୍ତ ସଦିରେ ଆହା। ଯେଉଁ ସୁନ୍ଦର ଭାବରେ ରଥ ଆସିଥିଲେ ସିଂହଦ୍ୱାରରୁ ଏଇ ଗୁଣ୍ଡିଚା ମନ୍ଦିରରେ ସିଂହଦ୍ୱାରରେ ରହିଥିଲେ, କିନ୍ତୁ ରଥ ଦକ୍ଷିଣ ମୋଡ଼ ହୋଇ ଆଜି ନାକଚଣା ଦ୍ୱାରରେ ଅପେକ୍ଷା କରିଛନ୍ତି। ଯେଉଁ ନାକଚଣା ଦ୍ୱାର ଦେଇ ଯାଇଥିଲେ ପ୍ରଭୁ, ସିଂହଦ୍ୱାର ଦେଇ ପ୍ରତ୍ୟାବର୍ତ୍ତନ କରିବେ ନାକଚଣା ଦ୍ୱାର ଦେଇ। ସେଇ ନାକଚଣା ଦ୍ୱାର ଅତି ସୁନ୍ଦର ଭାବରେ ସଜାଯାଇଛି ପୁଷ୍ପର, ନାନା ସୁଶୋଭିତ ରଙ୍ଗ ବେରଙ୍ଗର ପୁଷ୍ପରେ। ଆଉ ସେଠି ମଧ୍ୟ ବହୁ ପ୍ରଶାସନିକ ସ୍ତରରେ ଆଉ ବହୁ ବ୍ୟକ୍ତି ଅପେକ୍ଷା କରିଛନ୍ତି ନିର୍ଦ୍ଦେଶ ମାତ୍ରେ ପ୍ରଭୁଙ୍କର ଲୀଳା କାର୍ଯ୍ୟ କିପରି ଭାବରେ ଅନୁଷ୍ଠିତ ହେବ। ଆଉ ମନ୍ଦିର ଭିତରେ ଗୁଣ୍ଡିଚା ମନ୍ଦିରରେ ଯେଉଁ ପ୍ରାତଃକାଳୀନ ଯେଉଁ ସମସ୍ତ ନୀତି ନିୟମ ରହିଛି, ମଙ୍ଗଳ ଆଳତୀ ମଧ୍ୟ ଶେଷ ହୋଇସାରିଲାଣି, ବର୍ତ୍ତମାନ ଅବକାଶ ପୂଜା ଚାଲିଛି ଯାହା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କିଛି ସମୟ ପୂର୍ବରୁ ଯେଉଁ ସୂଚନା ପ୍ରଦାନ କରାଯାଉଥିଲା ଡାକବାଜି ଯନ୍ତ୍ର ଦ୍ୱାରା ତାକୁ ଆମେ ଶ୍ରବଣ କରି ଜାଣିପାରିଲୁ ଯେ ବର୍ତ୍ତମାନ ଅବକାଶ ଯେଉଁ ନୀତି ଚାଲିଛି, ଅବକାଶ କହିଲେ ପ୍ରଭୁଙ୍କର ସ୍ନାନ, ପ୍ରଭୁଙ୍କର ଦନ୍ତ ମର୍ଜନ, ଏସବୁ ନୀତି ଚାଲିଛି। ତେବେ ପ୍ରଭୁଙ୍କର ଏ ନୀତିକାନ୍ତି ଏହିପରି ଭାବରେ ଚାଲିଥିବ ଆଗକୁ।

0: ନିର୍ଦ୍ଦିଷ୍ଟ ନୀତି ନିୟମରେ, କାରଣ ସେ ତ ହେଉଛନ୍ତି ସ୍ୱତନ୍ତ୍ର କାଳିଆ ଠାକୁରଙ୍କର ସ୍ୱତନ୍ତ୍ର ନୀତି, ସ୍ୱତନ୍ତ୍ର ନିୟମ, ସେହି ନୀତି ନିୟମରେ ଆମେ ମଧ୍ୟ ଆଗେଇ ଯିବୁ ଏବଂ ଆପଣମାନଙ୍କୁ ଏଇ ଶରଧା ବାଲିର ସୁନ୍ଦର ଯେଉଁ ଦୃଶ୍ୟ ଆମେ ଅବଲୋକନ କରୁଛୁ ଆପଣମାନଙ୍କ ପାଖରେ ପହଞ୍ଚେଇ ପାରିବୁ। ତେବେ ଆପଣ ଆସନ୍ତୁ, ଆମେ ନେଇଯିବା ଗୋଟିଏ ଛୋଟିଆ ବିରତି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
2: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
1: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
2: ଅଛି କେବଳ ମଣିଷ ପଣିଆ।
1: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
2: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
1: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
2: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
1: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
2: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
1: ଆସନ୍ତୁ, ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
2: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
1: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
3: ହଁ, ଏ ମୋତେ ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
4: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
3: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
4: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
5: ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ନିମନ୍ତେ ସଜାଗ ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ଯଦି କୌଣସି ଭକ୍ତ ହଠାତ୍ ଅସୁସ୍ଥ ହୁଅନ୍ତି କିମ୍ବା ଜରୁରୀ ଚିକିତ୍ସାର ଆବଶ୍ୟକତା ହୁଏ, ତେବେ ନିକଟସ୍ଥ ମେଡିକାଲ ପୋଷ୍ଟ, ସ୍ୱାସ୍ଥ୍ୟ ସେବା କେନ୍ଦ୍ର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ କିମ୍ବା ସ୍ୱେଚ୍ଛାସେବୀଙ୍କୁ ତୁରନ୍ତ ସୂଚନା ଦିଅନ୍ତୁ। ରଥଯାତ୍ରା ସମୟରେ ପୁରୀ ଏବଂ ଆଖପାଖ ଅଞ୍ଚଳର ପ୍ରମୁଖ ସ୍ଥାନ ଯଥା
6: ଗାଣ୍ଡୁଆ ଚୌରା ଛକ,
5: ସିଂହଦ୍ୱାର, ରଥ ନିକଟରେ ଟାଉନ ଥାନା, ଦିଗବାରିଣୀ ଖୁଣ୍ଟି, ସ୍ୱର୍ଗଦ୍ୱାର, ଲାଇଟ୍ ହାଉସ୍, ପୋଲିସ ହସ୍ପିଟାଲ, ଟିବି ଏବଂ ଆଇଡିଏଚ୍, ଗୁଣ୍ଡିଚା ମନ୍ଦିର, ମାଳତୀ ପାଟପୁର ବସ୍ଷ୍ଟାଣ୍ଡ, ଚନ୍ଦନପୁର ସିଏଚ୍ସି, ସାକ୍ଷୀ ଗୋପାଳ ସିଏଚ୍ସି, ସାତଶଙ୍ଖ ସିଏଚ୍ସି, ପିପିଲି ସିଏଚ୍ସି, ବାଲିଘାଇ ଛକ, କୋଣାର୍କ ପିଏଚ୍ସି, ଗୋପ ସିଏଚ୍ସି, ନିମାପଡ଼ା, ଗିରାଲ ଛକ,
6: ରେବଣା ନୂଆଗାଁ
5: ସିଏଚ୍ସି, ସାତପଡ଼ା ଡାକ୍ତରଖାନା ଆଦି ସ୍ଥାନରେ 46 ସରକାରୀ ଆମ୍ବୁଲାନ୍ସ ସହ 36 ବେସରକାରୀ ଏନ୍ଜିଓ ଆମ୍ବୁଲାନ୍ସକୁ ମିଶାଇ ମୋଟ 82 ଆମ୍ବୁଲାନ୍ସ ମୁତୟନ କରାଯାଇଛି। ଯଦି କିଏ ଅସୁସ୍ଥ ଅନୁଭବ କରେ, ତୁରନ୍ତ 108 କଲ୍ କରନ୍ତୁ। ନିକଟରେ ଥିବା ଆମ୍ବୁଲାନ୍ସ କେବଳ କିଛି ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିବ ଏବଂ ଆବଶ୍ୟକ ହେଲେ ନିକଟସ୍ଥ ଚିକିତ୍ସାଳୟକୁ ସୁରକ୍ଷିତ ଭାବରେ ନେଇଯିବ। ପ୍ରତ୍ୟେକ ଆମ୍ବୁଲାନ୍ସରେ ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଉପକରଣ ଓ ଜରୁରୀ ଔଷଧ ସହ ସ୍ୱାସ୍ଥ୍ୟ କର୍ମୀ 24 ଘଣ୍ଟା ସ୍ୱାସ୍ଥ୍ୟ ସେବା ପାଇଁ ପ୍ରସ୍ତୁତ ରହିଛନ୍ତି। ସମସ୍ତ ଆମ୍ବୁଲାନ୍ସର ପରିବହନ ଆମ୍ବୁଲାନ୍ସ କରିଡୋର ମଧ୍ୟରେ ସ୍ୱେଚ୍ଛାସେବୀ ଏବଂ ପୁଲିସ କର୍ମଚାରୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେବ। ମନେ ରଖନ୍ତୁ, ରୋଗୀ ନିମନ୍ତେ ଆମ୍ବୁଲାନ୍ସର ପ୍ରତ୍ୟେକ ସେକେଣ୍ଡ ଅମୂଲ୍ୟ। ଆସନ୍ତୁ, ଜରୁରୀ ସେବାକୁ ସହଯୋଗ କରିବା ଓ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବା।
7: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
8: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
9: ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ। ମନ୍ନାଥ ଶ୍ରୀ ଜଗନ୍ନାଥ, ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ, ମଦାତ୍ମା ସର୍ବଭୂତାତ୍ମା, ତସ୍ମୈ ଶ୍ରୀ ଗୁରବେ ନମଃ, ତସ୍ମୈ ଶ୍ରୀ ଗୁରବେ ନମଃ, ତସ୍ମୈ ଶ୍ରୀ ଗୁରବେ ନମଃ। ଆଜି ପବିତ୍ର ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀ ତିଥି, ବାହୁଡ଼ା ଦଶମୀ, ମହାପ୍ରଭୁଙ୍କର ସେହି ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ, ଯାହା ଆଜି ପ୍ରଥମ ବୁଥରେ ଆଲୋଚନା ପ୍ରସଙ୍ଗରେ କଲ୍ୟାଣୀ କହୁଥିଲେ ଅବକାଶ ନୀତି।

ପ୍ରସଙ୍ଗ କାରଣ ମହାପ୍ରଭୁଙ୍କର ଯେତେ ସବୁ ବିଧିବିଧାନ ରହିଛି ସେ ବିଧିବିଧାନ ଗୁଡ଼ିକ ଏଭଳି ଭାବରେ ଗୋଟିଏ ପରେ ଗୋଟିଏ ଖଞ୍ଜା ଯାଇଛି ତାକୁ ଅନୁଭବ କଲେ ହିଁ ଆପଣମାନେ ଜାଣିପାରିବେ ଯେ ପ୍ରକୃତରେ ଠାକୁର କେଡ଼େ ମହାନ ଏ କଳିଯୁଗର ସତ୍ୟ ସନାତନ ପରମବ୍ରହ୍ମ ଦାରୁ ବ୍ରହ୍ମ ପୂର୍ଣ୍ଣ ବ୍ରହ୍ମ ସ୍ୱରୂପରେ ପୁରୀ ଶ୍ରୀକ୍ଷେତ୍ରରେ ବିରାଜମାନ କରି ଆଜି ଯେଉଁଭଳି ଭାବରେ ନିଜର ଲୀଳା ଖେଳା କରୁଛନ୍ତି ଅନୁଭବ କଲେ ଆପଣ ଜାଣିପାରିବେ। ଗତକାଲି ଯେଉଁ ନବମୀ ସନ୍ଧ୍ୟା ଦର୍ଶନ ହେଇଥିଲା ଶ୍ରଦ୍ଧାଳୁମାନଙ୍କର ଏତେ ଭିଡ଼ ମନରେ ଏତେ ଆକୁଳତା ବ୍ୟାକୁଳତା ଆମେ ଟିକେ ମହାପ୍ରଭୁଙ୍କୁ ଦେଖିବୁ ଦେଖିବା ପାଇଁ ଯେଉଁ ଆକର୍ଷଣ ମହାପ୍ରଭୁଙ୍କୁ ଦେଖିଦେଲେ ସତେ ଯେମିତି ମଣିଷର ଆତ୍ମା ତୃପ୍ତ ହେଇଯାଏ ଯେମିତି ଗୋଟେ ଭଲ ଜିନିଷ ଖାଇଲେ ମନବୋଧ ହେଇଯାଏ ସେମିତି ମହାପ୍ରଭୁଙ୍କୁ ଚର୍ମଚକ୍ଷୁରୁ ଦେଖିଦେଲେ ଆତ୍ମା ତୋଷ ହେଇଯାଏ ସନ୍ତୁଷ୍ଟ ହେଇଯାଏ। ଇଏ ହେଉଛନ୍ତି ସେଇ ଭଗବାନ ଯେଉଁ ଭଗବାନଙ୍କୁ ଭକ୍ତଟିଏ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସୁଛି। ସେଇଥିପାଇଁ ଏଇ ପୁରୀ ଶ୍ରୀକ୍ଷେତ୍ର ହେଉଛି ପୃଥିବୀର ଶ୍ରେଷ୍ଠ ଧର୍ମକ୍ଷେତ୍ର ପରମ ପାବନ କ୍ଷେତ୍ର ଚାରିଧାମ ଭିତରେ ଏହାର ସ୍ୱତନ୍ତ୍ର ପ୍ରସିଦ୍ଧି ରହିଛି ଏହାର ସ୍ୱାତନ୍ତ୍ର୍ୟ ରହିଛି। ଆପଣମାନେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଯେଉଁ ରଥଯାତ୍ରା ଦେଖି ଅନୁଭବ କରୁଥିଲେ ତାର ଯେଉଁ ଧାରା ବିବରଣୀ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣି ନିଜକୁ ଧନ୍ୟ ଧନ୍ୟ ମନେ କରୁଛନ୍ତି ବା କରୁଥିଲେ ଆଜି ଏହି ପବିତ୍ର ବାହୁଡ଼ା ଯାତ୍ରାରେ ମଧ୍ୟ ସେହିଭଳି ଭାବରେ ଆଜି ଆମେ ପ୍ରତ୍ୟକ୍ଷ ଯାହା କିଛି ଘଟୁଛି ଯାହା କିଛି ବଡ଼ଦାଣ୍ଡରେ ଅନୁଭୂତ ହେଉଛି ତାହାକୁ ଆମେ ଦୁଇ କେନ୍ଦ୍ରରୁ ଆପଣମାନଙ୍କୁ ଶୁଣେଇବୁ ଆପଣମାନେ ଶୁଣିବେ ଏବଂ ଅନୁଭବ କରିବେ ଏ ମହାପ୍ରଭୁ ସତରେ କଳିଯୁଗରେ କେତେ ମହାନ ଏଇ ମହାପ୍ରଭୁଙ୍କର ବିଚାରଧାରା କେତେ ଉଚ୍ଚକୋଟୀର ଏବଂ ମହାପ୍ରଭୁ କ'ଣ କହିବାକୁ ଏ ବଡ଼ଦାଣ୍ଡକୁ ଆସିଛନ୍ତି। ମହାପ୍ରଭୁ ତାଙ୍କର ମାତୃକୋଳରେ ମା କୋଳରେ ସାତ ଦିନ ରହିଲା ପରେ ସତରେ କ'ଣ ତାଙ୍କର ମନ ହେଉଥିବ ତାଙ୍କର କର୍ମଭୂମିକୁ ଯିବା ପାଇଁ। ଇଏ ପରା ଲୀଳା ମହାପ୍ରଭୁ ଯାହା କରନ୍ତି ତାହା ଲୀଳା ମଣିଷ ଯାହା କରେ ତାହା ହେଉଛି କର୍ମ। ତେଣୁ ଆମେ ତାଙ୍କର ବିଚାରଧାରାକୁ ଯଦି ଗ୍ରହଣ କରିବା ଅନୁଭବ କରିବା ଯେ ପ୍ରକୃତରେ ଏ ମହାପ୍ରଭୁ କେତେ ମହାନ ଏବଂ ତାକୁ ଦେଖିବା ପାଇଁ ଅନୁଭବ କରିବା ପାଇଁ ନିଜ ଭିତରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ମହାପ୍ରଭୁ ଗୁଣ୍ଡିଚା ଏବଂ ବାହୁଡ଼ା ଯାତ୍ରାରେ ଯେଉଁ କାର୍ଯ୍ୟ କରୁଛନ୍ତି ଲୀଳା କରୁଛନ୍ତି ବିଧିବିଧାନରେ ତାଙ୍କର ସେବକ ସେବାୟତମାନେ ଯେଉଁ କାର୍ଯ୍ୟ କରୁଛନ୍ତି ତାକୁ ଆପଣ ଅନୁଭବ କଲେ ଜାଣିପାରିବେ ଯେ ମହାପ୍ରଭୁଙ୍କର ଏଇ ଯେଉଁ ଅନୁଷ୍ଠାନ ଏଇ ଯେଉଁ ଦିବ୍ୟ ଅନୁଷ୍ଠାନ ଏ ଆଧ୍ୟାତ୍ମିକ ଚେତନାର ବିଚାରଧାରାର ଯେଉଁ କାର୍ଯ୍ୟଶୈଳୀ ତାହା ଆମକୁ କେତେ ପରିମାଣରେ ଆକୃଷ୍ଟ କରୁଛି। ଏଇ ପୀଠକୁ ଭଗବାନ ବୁଦ୍ଧଙ୍କ ଠାରୁ ଆଦି ଶଙ୍କରାଚାର୍ଯ୍ୟ ପର୍ଯ୍ୟନ୍ତ ସନ୍ଥ କବୀର ରାମଭକ୍ତ ରାମାନନ୍ଦ ରାମାନୁଜ ଶ୍ରୀ ଗୁରୁ ନାନକ ପ୍ରଭୁ ଶ୍ରୀ ଚୈତନ୍ୟ ଭକ୍ତ ସାଲବେଗ ଭକ୍ତ ଶିକୁଟି ବନ୍ଧୁ ମହାନ୍ତି ଭକ୍ତ ଦାସିଆ ବାଉରୀ ସମସ୍ତେ ଧାଇଁ ଆସିଛନ୍ତି ଏହି ପବିତ୍ର ପୀଠକୁ। ଏହି ପୀଠର ଏହି ବଡ଼ଦାଣ୍ଡର ଚରଣ ରେଣୁଟିଏ ମୁଣ୍ଡରେ ମାରି ନିଜକୁ ଧନ୍ୟ ମନେ କରିବେ ନିଜକୁ କୃତାର୍ଥ ମନେ କରିବେ ଏହି ଭାବନା ନେଇ ପ୍ରତିଟି ଭକ୍ତ ଧାଇଁ ଆସୁଛି ପୁରୀ ଶ୍ରୀକ୍ଷେତ୍ରକୁ। କାରଣ ଇଏ ପରା ପାପ ଛଡ଼ାପୁର ଏଠିକି ଯିଏ ପାପ କରି ଆସିବ ତାର ସବୁ ପାପ ଦୋଇଯିବ କେତେ ବଡ଼ ବିଶ୍ୱାସ। ସେଇଥିପାଇଁ ଭାଗବତରେ କହିଲା ମୂଳଟି ଅଟଇ ବିଶ୍ୱାସ କହି ଜଗନ୍ନାଥ ଦାସ। ଆପଣ ବିଶ୍ୱାସ ରଖି ଆସୁଛନ୍ତି ମାନେ ନିଶ୍ଚିତ ଭାବରେ ଆପଣଙ୍କର ମନସ୍କାମନା ପୂରଣ ହେବ ଇଏ ହେଉଛି ବିଶ୍ୱାସର କଥା। ବର୍ତ୍ତମାନ କଳିଯୁଗରେ କଳିହତ ମାନବ ପାଖରେ ବିଶ୍ୱାସ ନାହିଁ ଅଛି ଅବିଶ୍ୱାସ ଏବଂ ଅନ୍ଧବିଶ୍ୱାସ। ସେଇଥିପାଇଁ ଏଇ ଯେଉଁ ଗୁଣ୍ଡିଚା ଯାତ୍ରାର ଆଜି ଯେଉଁ ଦଶମୀ ତିଥିରେ ଯେଉଁ ଗୁଣ୍ଡିଚା ଯାତ୍ରା ହେଉଛି ଏଇ ଗୁଣ୍ଡିଚା ଯାତ୍ରା ଯେଉଁ ପ୍ରସଙ୍ଗଟି ଆମେ ଆଲୋଚନା କରୁଛେ ଇଏ ହେଉଛି ଗୁଣ୍ଡିଚା ନାମେ ମୋ ଯାତ୍ରା ପରମ ପାବନୀ ରଥଯାତ୍ରା ନାମେ ଖ୍ୟାତ ହେବ ଯେ ହବନି। ଏଇ ଯେଉଁ ବିଚାର ଅର୍ଥାତ୍ ଏଇ ଯେଉଁ ଆଦର୍ଶ ଏ ଗୁଣ୍ଡିଚା ଯାତ୍ରା ସାଧାରଣ ଯାତ୍ରା ନୁହେଁ ସାଧାରଣ ମହୋତ୍ସବ ନୁହେଁ ଏହା ଜଗତର କଲ୍ୟାଣ ପାଇଁ ସମଗ୍ର ବିଶ୍ୱବାସୀର କଲ୍ୟାଣ ପାଇଁ ଏ ପବିତ୍ର ବାହୁଡ଼ା ଯାତ୍ରା ଆଜି ଅନୁଷ୍ଠିତ ହେଉଛି। ଜନ୍ମଭୂମିରୁ ଆଜି ବାହୁଡ଼ି ଯିବେ ମହାପ୍ରଭୁ ତାଙ୍କର କର୍ମଭୂମିକୁ ତାଙ୍କର କର୍ମମୟ କ୍ଷେତ୍ରକୁ। ସେଇଥିପାଇଁ ଆମର ଗୋଟେ ଓଡ଼ିଆରେ କଥା ଅଛି ଯେ କର ରାଜକାର୍ଯ୍ୟ

0: ଆଡ଼ ପିତୃକାର୍ଯ୍ୟ ତେଣୁ ପିତ୍ରାଳୟ ମାତ୍ରାଳୟ ଅର୍ଥାତ୍ ମାତୃଭୂମି ଜନ୍ମଭୂମିର ମୋହକୁ ଆମକୁ ତ୍ୟାଗ କରିବାକୁ ପଡିବ। ଇଏ ହେଉଛି କର୍ତ୍ତବ୍ୟର ଦାୟ, କର୍ତ୍ତବ୍ୟ କର୍ମ ଆଗରେ ସବୁ ତୁଚ୍ଛ। ବର୍ତ୍ତମାନ ଆଜି ଭଗବାନ ଯୋଉ ବାହୁଡ଼ି ଯିବେ, ଏହି ବାହୁଡ଼ା ଯାତ୍ରାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ମୋର ଅନୁଜ ପ୍ରତିମ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ନୀଳାଦ୍ରିନାଥଂ ଜଗତାମଧୀଶଂ ଚିଦଂ ସ୍ୱରୂପଂ ଶରଣୀକନାଥଂ ଶ୍ରୀନୀଳଗୋତ୍ରାଧିପତିଂ ବରେଣ୍ୟଂ ସୁରେନ୍ଦ୍ରବନ୍ଦ୍ୟଂ ପ୍ରଣତୋସ୍ମି ନିତ୍ୟଂ। ଶ୍ରୋତାବନ୍ଧୁ, ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ଦିବ୍ୟ ଶ୍ରୀକ୍ଷେତ୍ର ଧାମରେ ଯେଉଁ ପରମ ପାବନ ଧାମ ଆଜି ଲୀଳା ଲାଗିଛି, ବାହୁଡ଼ା ଯାତ୍ରାର ଲୀଳା ଆପଣମାନେ ଶ୍ରବଣ କରୁଥିଲେ। ଆମର ବରେଣ୍ୟ ଘୋଷକମାନଙ୍କ ପାଖରୁ କ୍ଷେତ୍ରର ମହିମା ସହିତ, ଶ୍ରୀକ୍ଷେତ୍ରର ପରିବେଶ ସହିତ ଆପଣମାନଙ୍କୁ ସେମାନେ ଯୋଡ଼ୁଥିଲେ। ତେବେ ଆମର ଏଇ ବଳଗଣ୍ଡି ଛକ ନିକଟରେ ଯେଉଁ ପରିବେଶ ବଡ଼ଦାଣ୍ଡର ରହିଛି, ଆପଣମାନେ ଅଭିଭୂତ ହେବେ ସେ ପରିବେଶ ସହିତ ମିଶିଲେ। ପ୍ରଥମରେ ଏଇ କ୍ଷେତ୍ରର, ଏଇ ସ୍ଥାନର ଯେଉଁ ବିଶେଷତା ରହିଛି, ଯେ କି ଭକ୍ତ ସାଲବେଗ, ଯିଏ ମହାପ୍ରଭୁଙ୍କୁ ଆକୁଳ ପ୍ରାର୍ଥନା କରି କହିଥିଲେ, ଆହେ ନୀଳ ଶୈଳ ପ୍ରବଳ ମତ୍ତ ବାରଣ, ମୋ ଆରତ ନଳିନୀ ବନପୁକଳ ଦଳ। ସେଇ ମହାପ୍ରଭୁଙ୍କୁ ଯେଉଁ ପ୍ରାର୍ଥନା କରିଥିଲେ, ଆକୁଳ ନିବେଦନ, ମହାପ୍ରଭୁଙ୍କର ଦିବ୍ୟ ନନ୍ଦିଘୋଷ ଅଟକି ଯାଇଥିଲା, ସେ କଥା ଏଇ ଆମର କେନ୍ଦ୍ର ଆଗରେ ଭକ୍ତ ସାଲବେଗଙ୍କର ସମାଧି ପୀଠ ବଡ଼ଦାଣ୍ଡରେ ଏଭଳି ଭକ୍ତଟିଏ ସିଏ, ତାଙ୍କର ସମାଧି ପୀଠ ଅବସ୍ଥିତ ବଡ଼ ଛତା, ଯେଉଁ ବଳଗଣ୍ଡିର ଆମ ସମ୍ମୁଖ ଭାଗରେ ଛତା ମଠ, ବଳଗଣ୍ଡି ଛତା ମଠ, ତାହା ଗୋଟିଏ ଧାର୍ମିକ ଅନୁଷ୍ଠାନଟିଏ ବିରାଜମାନ କରୁଛି। ଏବଂ ଆମ କେନ୍ଦ୍ର ସମ୍ମୁଖ ଭାଗରେ ଅନେକ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଗୋଟିଏ ବର୍ଣ୍ଣର ମୁଣ୍ଡରେ ସବୁ ଟୋପି ଲଗେଇଛନ୍ତି, କୌଣସି ଏକ ସଂସ୍ଥା ତାଙ୍କୁ ପ୍ରଦାନ କରିଛନ୍ତି। ଆଉ ଅନ୍ନ ଛତ୍ର ମଧ୍ୟ କିଛି କିଛି ଶ୍ରଦ୍ଧାଳୁ ଦାନ କରୁଛନ୍ତି, ଜଳ ବଣ୍ଟନ କରାଯାଉଛି, ଆରକ୍ଷୀ ବାହିନୀ ସେମାନଙ୍କର ଯତ୍ନ ନେଉଛନ୍ତି, ଆଉ ଅଗ୍ନିଶମ ବିଭାଗ ସେମାନେ ମଧ୍ୟ ଆମ କେନ୍ଦ୍ର ଆଗରେ ପ୍ରସ୍ତୁତ ରହିଛନ୍ତି। ମହାପ୍ରଭୁଙ୍କ ସେବାରେ ସମସ୍ତେ ଜଣେ ଜଣେ ସେବକ ଭାବରେ ନିଜକୁ ଅନୁଭବ ଆଣୁଛନ୍ତି। କିଛି ଛୋଟ ଛୋଟ ଦୋକାନୀମାନେ ସେମାନେ ବିଭିନ୍ନ ପ୍ରକାର ଦ୍ରବ୍ୟ ସବୁ ବିକ୍ରି କରୁଛନ୍ତି, କାହିଁକି ନା ରଥ ଆସିଲେ ସେମାନେ ଆଉ ବସିପାରିବେ ନାହିଁ। ନଡ଼ିଆ ରହିଛି ଏବଂ ଅନେକ ପ୍ରକାର ଖେଳନା ସାମଗ୍ରୀ ସବୁ ଧରି ସେମାନେ ରହିଛନ୍ତି। ଆଉ ସଂକୀର୍ତ୍ତନ ମଣ୍ଡଳୀ ତୁହାକୁ ତୁହା, ଯେପରି ଅସରା ପରେ ଅସରା ମେଘ ଆସିଯାଏ ଆକାଶରେ, ସଂକୀର୍ତ୍ତନ ମଣ୍ଡଳୀମାନେ ବର୍ତ୍ତମାନ ଆମ କେନ୍ଦ୍ର ଦେଇ ମହାପ୍ରଭୁଙ୍କର ସେଇ ଦିବ୍ୟ ଆଡ଼ପ ମଣ୍ଡପ ଆଡ଼କୁ ଯାତ୍ରା କରୁଛନ୍ତି। ପୁଣି ଆମେ ଅନୁଭବ ଏଠି ଦର୍ଶନ କରୁଛୁ, ଯେ କି ଶ୍ରୀମନ୍ଦିର ପାଖରୁ, ସିଂହଦ୍ୱାର ପାଖରୁ ଭକ୍ତମାନଙ୍କର ଭିଡ଼ ଧୀରେ ଧୀରେ ଜମି ଆସିଲାଣି। ସମସ୍ତେ ନିଜକୁ ପ୍ରସ୍ତୁତ କଲେଣି ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବା ପାଇଁ। ଆପଣମାନେ ଶୁଣୁଥିଲେ, ଏଇ ଯେଉଁ ଆଡ଼ପ ମଣ୍ଡପକୁ ମହାପ୍ରଭୁ ଯାତ୍ରା କରୁଥିଲେ, ଏହା ପୁରା ଲେଖା ଅଛି ବାମଦେବ ସଂହିତାରେ, ପୁରା ମହ୍ୟମ କୃତାଜ୍ଞାତୁ ତ୍ୱୟାଚ ପୁରୁଷୋତ୍ତମ ଗୁଣ୍ଡିଚା ମଣ୍ଡପେ ରାଜନ ସ୍ଥାସ୍ୟାମି ସପ୍ତବାସରମ। ଏଇ ସାତଟି ଦିନ ଯେଉଁ ଆଡ଼ପ ମଣ୍ଡପରେ ଜନ୍ମବେଦୀରେ ରହିବାର ଯେଉଁ ସୁଖ, ଯେଉଁ ଆନନ୍ଦ, ଯେଉଁ ଲୀଳା, ସେ ଲୀଳା ହେଉଛି ମହାପ୍ରଭୁଙ୍କର ଅନନ୍ୟ। ସେ ଲୀଳା ନଥିଲେ ଆଜି ହୁଏତ ଶ୍ରୀଗୁଣ୍ଡିଚା ଯାତ୍ରାର ମହିମା ଏତେ ସୁଦୂର ପ୍ରସାରୀ ହୋଇପାରିନଥାନ୍ତା। ତେଣୁ ମା ପାଖକୁ ଯିବାରେ ବା ଜନ୍ମଭୂମିକୁ ପହଞ୍ଚିବାରେ ଏ ଯେଉଁ ବାର୍ତ୍ତା ମହାପ୍ରଭୁ ଆମ ଠାକୁର ଆମକୁ ପ୍ରଦାନ କରୁଛନ୍ତି, ସମଗ୍ର ବିଶ୍ୱ ଏ ବାର୍ତ୍ତାକୁ ସାଦରରେ ଗ୍ରହଣ କରୁଛି ଏବଂ ଏଥିରୁ ଶିକ୍ଷା ଲାଭ ମଧ୍ୟ କରୁଛି। ସାତ ଦିନର ଯାତ୍ରା ମହାପ୍ରଭୁ ପୂର୍ଣ୍ଣାଙ୍ଗ କରିଛନ୍ତି। ଆଜି ମଙ୍ଗଳାରୋପଣ କରାଯିବ, ମହାପ୍ରଭୁଙ୍କର ଦିବ୍ୟ ମଙ୍ଗଳାରୋପଣ। ଆପଣମାନେ ଜାଣନ୍ତି, ମାଧୁର୍ଯ୍ୟ ଲୀଳାକୁ ଶେଷ କରି, ପୂର୍ଣ୍ଣାଙ୍ଗ କରି ଔଦାର୍ଯ୍ୟ ଲୀଳାରେ ପୁଣି ବଡ଼ଦାଣ୍ଡକୁ

0: ପତିତ ପାବନ ଯାତ୍ରାରେ ମହାପ୍ରଭୁ ଓହ୍ଲେଇ ଆସିବେ। ତିନି ରଥ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ମହାପ୍ରଭୁଙ୍କୁ। ଆଧାର ରୂପରେ ଦିବ୍ୟ ରଥତ୍ରୟ ସୁସଜ୍ଜିତ, ଯାହା ଶ୍ରବଣ କରୁଥିଲେ ଆମର ପୂର୍ବ ବକ୍ତା ଯିଏକି ବରେଣ୍ୟ ଘୋଷକ ଡକ୍ଟର ଶାନ୍ତନ କୁମାର ରଥ ମହୋଦୟ କହୁଥିଲେ। ପୁଷ୍ପ ମଣ୍ଡଳୀରେ ତିନି ରଥର ଶୋଭା ଅପୂର୍ବ ଭାବରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ତେଣୁ ଏଇ ଯେଉଁ ପରିବେଶ ରହିଛି, ଆକାଶ ମେଘମୁକ୍ତ ଆକାଶ, ମନ୍ଦ ମନ୍ଦ ପବନ ଅତି ଆନନ୍ଦ ପ୍ରଦାନ କରୁଛି ଭକ୍ତମାନଙ୍କୁ। କଷ୍ଟ କୌଣସି ପ୍ରକାର ପହଞ୍ଚି ପାରୁନି, ଯେମିତି ଗୋଟିଏ ପାଗର ଅନୁକୂଳ ରହିଛି ମହାପ୍ରଭୁଙ୍କର ଦିବ୍ୟ ଯାତ୍ରା ପାଇଁ। ଏଇ କ୍ଷେତ୍ରକୁ ପରମ ପାବନ କ୍ଷେତ୍ର ବୋଲି କୁହାଯାଏ, କାହିଁକି ନା ଯତ୍ରାସ୍ତେ ଦାରବ ତନୁହୁ ଶ୍ରୀ ସୋ ମାନୁଷ ଲୀଳୟା। ଏହି ମଣିଷ ପରି ମାନବୀୟ ଲୀଳାରେ ମହାପ୍ରଭୁଙ୍କର ପ୍ରତିଟି କଥାକୁ ଅବକାଶ ନୀତି ପାଖରୁ ଆପଣ ଯଦି ଅବଲୋକନ କରିବେ, ମହାପ୍ରଭୁ ଦନ୍ତ ଧାବନ ସ୍ନାନ ଏବଂ ଭୋଜନାଦି କାର୍ଯ୍ୟ ପରେ ଶେଷରେ ବଡ଼ସିଂହାରରେ ପହୁଡ଼ ହେବା, ଇଏ ସବୁଗୁଡ଼ିକ ଯେପରି ମଣିଷ ପାଇଁ ପ୍ରଯୁଜ୍ୟ ବା 56 କୋଟି ଜୀବଜନ୍ତୁଙ୍କ ପାଇଁ ଏହା ସ୍ୱୀକାର୍ଯ୍ୟ। ତେଣୁ ଏଭଳି ଠାକୁର ଯାହା ଶୁଣୁଥିଲେ ମୂଳ ଆସ୍ଥାନକୁ ଛାଡ଼ି ଯେତେବେଳେ ଆସିଛନ୍ତି, ଏହା ସର୍ବତନ୍ତ୍ର ସ୍ୱତନ୍ତ୍ର ଏବଂ ଯାହାକୁ ରହସ୍ୟ ବୋଲି କୁହାଯାଏ, ଆମ ଶାସ୍ତ୍ର ବର୍ଣ୍ଣନା କରୁଛନ୍ତି ସର୍ବମ ରହସ୍ୟ ପୁରୁଷୋତ୍ତମସ୍ୟ। ତେଣୁ ଏଇ ପୁରୁଷୋତ୍ତମ କ୍ଷେତ୍ରରେ ଭକ୍ତଟିଏ ପହଞ୍ଚିଗଲେ ତା'ର ଆଧ୍ୟାତ୍ମିକ ଆଧିଦୈବିକ ଆଧିଭୌତିକ ଏ ତ୍ରିତାପ ମିଳେଇଯାଏ, ନଷ୍ଟ ହୋଇଯାଏ। ଏ କ୍ଷେତ୍ର ଉଦ୍ଘୋଷଣା କରିଛନ୍ତି, ତୁଳା ଯେପରି ଅଗ୍ନିରେ ଦଗ୍ଧୀଭୂତ ହୋଇଯାଆନ୍ତି, ଭସ୍ମ ହୋଇଯାଆନ୍ତି, ସେହିପରି ପାପ ରାଶି ଖଣ୍ଡନ ହୁଏ। ସେହି ବିଶ୍ୱାସକୁ ଆଧାର କରି କେବଳ ଆମ ପ୍ରଦେଶ ନୁହେଁ, କେବଳ ଆମ ଦେଶ ନୁହେଁ, ଅନେକ ବିଦେଶୀ ଭକ୍ତମାନଙ୍କର ସମାଗମ ଶ୍ରୀକ୍ଷେତ୍ରରେ ଏହି ଯାତ୍ରା ପାଇଁ ହୋଇଛି। ସେମାନେ ଏପରି ଭାବରେ ଜାଣିଲେଣି ମହାପ୍ରଭୁଙ୍କୁ, ସେମାନଙ୍କର ଆନନ୍ଦର ସୀମା ରହୁନାହିଁ। ତେଣୁ ଇଏ ଗୋଟେ ଅପୂର୍ବ ସୁଯୋଗ, ଯେତେବେଳେ 10-12 ଦିନର ଦର୍ଶନ ସେମାନେ ଏଇ ଯାତ୍ରା ସମୟରେ ପାଇପାରନ୍ତି। ଦକ୍ଷିଣାଭିମୁଖୀ ଯାତ୍ରା ଆରମ୍ଭ ହେବ ମହାପ୍ରଭୁଙ୍କର। ତେଣୁ ଆମର ବାମ ପାର୍ଶ୍ୱରେ ଏ କେନ୍ଦ୍ରର ଦ୍ୱିତୀୟ କେନ୍ଦ୍ରର ବାମ ପାର୍ଶ୍ୱରେ ବଡ଼ଶଙ୍ଖ, ଦକ୍ଷିଣ ପାର୍ଶ୍ୱରେ ଶ୍ରୀମନ୍ଦିର, ଏଇଭଳି ଏକ ମଧ୍ୟସ୍ଥଳରେ ଆମେ ଆପଣମାନଙ୍କୁ ଏ ବାର୍ତ୍ତା ପହଞ୍ଚାଉଛୁ। ବାସ୍ତବରେ ଶ୍ରୋତାବନ୍ଧୁ, ମହାପ୍ରଭୁ ଯେ ଆମ ପାଇଁ କେତେ ବରେଣ୍ୟ, ମହାପ୍ରଭୁ ଏ ଜାତି ପାଇଁ କେତେ ଗର୍ବ ଗୌରବର ଆମ ମୁରବୀ ଭାବରେ ବିରାଜମାନ କରନ୍ତି, ତାକୁ ଆମେ ସମସ୍ତେ ଅନୁଭବ କରୁଛେ। ଆପଣମାନେ ମାନସ ଚକ୍ଷୁରେ ଇଏ ଶ୍ରାବ୍ୟ ଭାବକୁ ଗ୍ରହଣ କରି ମହାପ୍ରଭୁଙ୍କୁ ଲୟ ଲଗାନ୍ତୁ ଏବଂ ଭକ୍ତିର ସହିତ ଆଜିର ଏ ପବିତ୍ର ଉତ୍ସବରେ ଆପଣମାନେ ନିଜକୁ ସଂଯୋଜିତ ରଖିଥାନ୍ତୁ। ପୁଣି ଆମେ ଆପଣଙ୍କ ନିକଟକୁ ଆସୁଛୁ, ବର୍ତ୍ତମାନ ପ୍ରଥମ କେନ୍ଦ୍ରକୁ ଆପଣମାନଙ୍କୁ ଫେରେଇ ନେଉଛୁ। ସେଠାରୁ ଆପଣମାନେ ଶ୍ରବଣ କରିବେ ମହାପ୍ରଭୁଙ୍କର ଦିବ୍ୟ ବାର୍ତ୍ତାକୁ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଧନ୍ୟବାଦ ପ୍ରତାପ ବାବୁ, ଆପଣ ଦୁଇ ଜଣ ଯାକ ଭାଷ୍ୟକାର ବଡ଼ ସୁନ୍ଦର ଭାବରେ ସେଇଠୁ ଆପଣଙ୍କର ସୂଚନା ଦେଉଥିଲେ, ଯାହା ଆପଣ ଦେଖୁଛନ୍ତି ମହାପ୍ରଭୁଙ୍କ ଲୀଳାର ମହାତ୍ମ୍ୟ, ତା ସହିତ ସେହି ସ୍ଥାନର ପରିବେଶ ଆପଣଙ୍କ ଦୃଷ୍ଟିରେ ଯେତିକି ଆସୁଛି ଆପଣ ତାକୁ ସଂଗ୍ରହ କରି ଶ୍ରୋତାମାନଙ୍କ ପାଖରେ ପହଞ୍ଚିଲେ। ଶ୍ରୋତାବନ୍ଧୁ, ଆପଣ ଜାଣନ୍ତି ଯେ କେବଳ ଆକାଶବାଣୀ ପୁରୀ ବଡ଼ଦାଣ୍ଡରୁ ଆପଣଙ୍କୁ ଏ ଧାରା ବିବରଣୀ ଶୁଣାଉଛି, ଅନ୍ୟ କୌଣସି ଦୃଶ୍ୟ ମାଧ୍ୟମରେ ଆପଣ ଯାହା ବି ଦେଖୁଛନ୍ତି ସେ ସିଧାସଳଖ ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ନୁହେଁ। ସେ କ୍ୟାମେରା ସଂଗ୍ରହ କରି ସେ ଦୃଶ୍ୟ ସବୁ ପହଞ୍ଚାଇଲା ପରେ ଭାଷ୍ୟକାରମାନେ ତାଙ୍କର ଷ୍ଟୁଡ଼ିଓ ଭିତରେ ବସିକରି ଆପଣମାନଙ୍କୁ ଧାରା ବିବରଣୀ ଦେଉଛନ୍ତି। ଏ ଶ୍ରୀକ୍ଷେତ୍ରରେ ଏହି ଗୁଣ୍ଡିଚା ଯାତ୍ରା ଅବଧିରେ ଯେତେ ସବୁ ଘଟଣା ଘଟେ, ସେସବୁ ଘଟଣାକୁ ଯୋଡ଼ିଆ ଆଖିରେ ତାକୁ ସଂଗ୍ରହ କରିବା କଷ୍ଟକର। ଆମର ତ ବେଳେବେଳେ ମନେ ହୁଏ ଆମର ମୁଣ୍ଡଯାକ ଆଖି ହେଇଯାଆନ୍ତା କି ଆମେ ଯେତେ ପାରୁ ସେତେ ଦେଖନ୍ତୁ ଏବଂ ଯାହା ଦେଖନ୍ତୁ ଆପଣଙ୍କୁ କହନ୍ତୁ, ମାତ୍ର 2 ଆଖି ପ୍ରଭୁ ଦେଇଛନ୍ତି ଆମକୁ। ସେଇ 2 ଆଖିରେ ଚାରିପଟକୁ ଆଖି ବୁଲେଇ ବୁଲେଇ ବୁଲେଇ ବୁଲେଇ ଯାହା ସଂଗ୍ରହ ଆମେ କରୁଛୁ ବା ଯାହା ମନ୍ତର ଭିତରେ ସ୍ଫୁରଣ ହେଉଛି ତାକୁ ଆପଣମାନଙ୍କୁ ଶୁଣାଉଛୁ। ଆପଣ ଜାଣନ୍ତି ବର୍ତ୍ତମାନ

ରଥ ଶରଧାବାଲି ପାଖରୁ ବଡ଼ଶଙ୍ଖ ଯାଏଁ ତିନୋଟି ରଥ ସମ୍ମୁଖରେ ପ୍ରବଳ ଜନସମୁଦ୍ର ସୃଷ୍ଟି ହେଲାଣି। ଆମେ ଯେତେବେଳେ 5:30 ବେଳେ ଏହି ସ୍ଥାନରେ ଆସିକି ପହଞ୍ଚିଲୁ, ଆପଣ ଦେଖନ୍ତୁ 8:30 ବେଳେ ଆମେ ଧାରା ବିବରଣୀ ଦେବା ଆରମ୍ଭ କଲୁ, କିନ୍ତୁ ଆମେ ପହଞ୍ଚିଲୁ କେନ୍ଦ୍ରରେ 5:30 ବେଳେ, 3 ଘଣ୍ଟା ପୂର୍ବରୁ। ତାର କାରଣ କ'ଣ? ତାର କାରଣ ହେଉଛି ଏ ଯେଉଁ ସୁରକ୍ଷା ବଳୟ ଭେଦ କରି ଆଉ ଶରଧାବାଲିରେ ପହଞ୍ଚିବା ସହଜ ନୁହେଁ, ତେଣୁ ଯେତେ ଶୀଘ୍ର ଆସିବେ ଆପଣ ନିର୍ବିଘ୍ନରେ ଆସିପାରିବେ, ନହେଲେ ସୁରକ୍ଷା କଟକଣାରେ ପଡ଼ିଯିବେ। ଆପଣ ଯେତେ ଆପଣଙ୍କ ପାଖରେ ପାସ୍ ଥାଉ, ଅନୁମତି ପତ୍ର ଥାଉ, ସୁରକ୍ଷା ବାହିନୀ ଆପଣଙ୍କୁ ଆଉ ଛାଡ଼ିବେ ନାହିଁ, ଆପଣ ନିର୍ଦ୍ଧାର୍ଯ୍ୟ ସ୍ଥାନରେ ପହଞ୍ଚି ପାରିବେ ନାହିଁ। ବଡ଼ କଷ୍ଟକର କାର୍ଯ୍ୟ ଇଏ, ତଥାପି ମହାପ୍ରଭୁଙ୍କ କରୁଣାରୁ ସବୁ ଭଲରେ ଭଲରେ ଚାଲିଛି। ଏବଂ ଆମେ ଆସିଲା ବେଳକୁ ଶରଧାବାଲି ଫାଙ୍କା ଫାଙ୍କା ଥିଲା, କିନ୍ତୁ ବର୍ତ୍ତମାନ ମାତ୍ର 4 ଘଣ୍ଟା ସମୟ ଭିତରେ 6:00 ଆରମ୍ଭ କରି 3:30 ହୋଇଗଲାଣି। ଏହି 3 ଘଣ୍ଟା ଭିତରେ ଶରଧାବାଲି ଠାରୁ ବଡ଼ଶଙ୍ଖ ଯାଏଁ ସମଗ୍ର ଅଞ୍ଚଳ ଜନସମୁଦ୍ରରେ ପରିଣତ ହୋଇଗଲାଣି। ସବୁ ବର୍ଷ ଏଇଭଳି ହୁଏ। ଆପଣ ଜାଣନ୍ତି ଆମର ଭାଷ୍ୟକାରମାନେ କହୁଥିଲେ ଆପଣଙ୍କୁ ବାହୁଡ଼ା ଯାତ୍ରା ସମ୍ପର୍କରେ, ମାନୁଷୀ ଲୀଳାରେ ପ୍ରଭୁ ଆସନ୍ତି, ଇଏ ହେଉଛି ଯାତ୍ରା। ଯାତ୍ରା ଆଉ ଉତ୍ସବ ଭିତରେ ପାର୍ଥକ୍ୟ ହେଉଛି ଯାତ୍ରାମାନଙ୍କରେ ସ୍ୱୟଂ ଦିଅଁମାନେ ଆସନ୍ତି। ଆପଣ ଦୋଳଯାତ୍ରା କହନ୍ତୁ, ଠାକୁରାଣୀ ଯାତ୍ରା କହନ୍ତୁ, ଗୁଣ୍ଡିଚା ଯାତ୍ରା କହନ୍ତୁ, ସ୍ନାନ ଯାତ୍ରା କହନ୍ତୁ, ଯେତେ ଯାତ୍ରା ଆପଣ କହିବେ, ଶୀତଳଷଷ୍ଠୀ ଯାତ୍ରା କହନ୍ତୁ, ଯାତ୍ରା କହିବାର ମାନେ ହେଲା ସେଇଠି ନିଶ୍ଚିତ ଭାବରେ ଠାକୁରମାନେ ବିରାଜମାନ କରିବେ। ତେଣୁ ସେହି ଦୃଷ୍ଟିରୁ ଏଇ ଯେଉଁ ଯାତ୍ରାଟି ଅନୁଷ୍ଠିତ ହେଉଛି, ଏଇ ଯାତ୍ରାର ବହୁତ ନାଁ ଅଛି। ଆପଣ ପତିତ ପାବନ ଯାତ୍ରା, ଦଶାବତାର ଯାତ୍ରା, ଘୋଷ ଯାତ୍ରା, ଜନ୍ମବେଦୀ ଯାତ୍ରା, ଅନ୍ତର୍ବେଦୀ ଯାତ୍ରା, ଏମିତି ନାନା ପ୍ରକାର ନାଁ ଆକୁ ଦିଆହେଇଛି। ତେଣୁ ଏଇ ଯେଉଁ ଯାତ୍ରା ଦିଆହେଇଛି, ବାହୁଡ଼ା ଯାତ୍ରାର ଗୋଟେ ବଡ଼ ବିଶେଷତ୍ଵ କ'ଣ ଜାଣନ୍ତି? ଗୁଣ୍ଡିଚା, ଆମର ଗୁଣ୍ଡିଚା ମନ୍ଦିରରୁ ଯେତେବେଳେ ମହାପ୍ରଭୁ ଶ୍ରୀମନ୍ଦିର ଭିତରୁ ବାହାରିକରି ଆସନ୍ତି ଏବଂ ବାହୁଡ଼ାର ଏଇ ଯେଉଁ 7 ଦିନ କାଳ ଅବସ୍ଥାନ କରନ୍ତି ଆଡ଼ପ ମଣ୍ଡପରେ, ଏଇଟା ୟା ଭିତରେ ଗୋଟେ ସାଂସ୍କୃତିକ ଐତିହ୍ୟ ବା ସାଂସ୍କୃତିକ କାରଣ ଅଛି। ସେ କାରଣ ହେଉଛି ଯେଉଁ ଶବର ପରମ୍ପରାରୁ ବା ଯେଉଁ ଶବର ସଂସ୍କୃତିରୁ ମହାପ୍ରଭୁ ବ୍ରାହ୍ମଣ୍ୟ ସଂସ୍କୃତି ଭିତରକୁ ଆସିଲେ ବା ବୈଦିକ ଦେବତାରେ ସେ ପରିଣତ ହେଲେ, ତାଙ୍କୁ ପୁଣି ଥରେ ସେଇ ଶବର ପରିବେଶକୁ ବା ସେଇ ଶବରାୟିତ ସଂସ୍କୃତିକୁ ଫେରେଇ ଦେବା ପାଇଁ ଏଇ ବାହୁଡ଼ା ଯାତ୍ରାଟି ଗୋଟେ ସୁଯୋଗ ଦିଏ। ଆପଣ ଜାଣିଥିବେ ସମସ୍ତେ ଆଡ଼ପ ମଣ୍ଡପରେ ମହାପ୍ରଭୁ ଯେଉଁ ଅବସ୍ଥାନ କରନ୍ତି, ଆପଣ ଜାଣିଛନ୍ତି ସ୍ନାନ ପୂର୍ଣ୍ଣମୀ ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ସେବା, ମହାପ୍ରଭୁଙ୍କର ନୀତିକାନ୍ତି କେଉଁମାନେ କରନ୍ତି? ଦଇତା ଏବଂ ପତି, ଦଇତା ଏବଂ ପତି ମହାପାତ୍ର ବୋଲି ଯାହାକୁ କୁହାଯାଏ। ଦଇତାମାନେ ହେଉଛନ୍ତି ଶବରରାଜ ବିଶ୍ୱାବସୁଙ୍କର ବଂଶଧର ଏବଂ ପତି ମହାପାତ୍ରମାନେ ହେଉଛନ୍ତି ବ୍ରାହ୍ମଣ ବିଦ୍ୟାପତିଙ୍କର ବଂଶଧର। ଏ ଉଭୟଙ୍କର ସେବା ପୂଜା ସିଏ ଗ୍ରହଣ କରନ୍ତି ଏବଂ ବିଶେଷ କରି ଦଇତାମାନଙ୍କର ଯେଉଁ ଭୂମିକା ଥାଏ ଶବର ପରିବେଶ ଏବଂ ଶବର ରୀତିନୀତି, ସେଇଥିରେ ହିଁ ମହାପ୍ରଭୁଙ୍କର ଉପାସନା ଏବଂ ଆରାଧନା ଏହି ବାହୁଡ଼ା ଯାତ୍ରା ଅବଧି କାଳରେ ହୁଏ। ଏବଂ ପୁଣି ଥରେ ସେହି ଶବର ସଂସ୍କୃତିରୁ ପୁଣି ମହାପ୍ରଭୁ ଆଜି ଯେଉଁ ବାହୁଡ଼ା ଯାତ୍ରା ହେଉଛି, ପୁଣି ତାଙ୍କର ଶ୍ରୀମନ୍ଦିରକୁ ଫେରିଯିବେ ସେହି ବ୍ରାହ୍ମଣ୍ୟ ଆୟତ ପରିବେଶକୁ। ଆପଣ ଜାଣନ୍ତି ଏହି ଶ୍ରୀମନ୍ଦିରର ପୂଜା ପଦ୍ଧତି ଏବଂ ବାହୁଡ଼ା ମଣ୍ଡପରେ ଯେଉଁ ପୂଜା ପଦ୍ଧତି, ଆଡ଼ପ ମଣ୍ଡପରେ ଯେଉଁ ପୂଜା ପଦ୍ଧତି, ତା ଭିତରେ ମୌଳିକ ପାର୍ଥକ୍ୟ ଅଛି। ପାର୍ଥକ୍ୟ ହେଉଛି ଗୋଟିଏ ଶବର ସଂସ୍କୃତି ଆଧାରିତ, ଗୋଟିଏ ଶବର ପରମ୍ପରା ଆଧାରିତ, ଆଉ ଗୋଟିଏ ହେଉଛି ବୈଦିକ ପରମ୍ପରା ଆଧାରିତ। ସ୍ମାର୍ତ ପରମ୍ପରାରେ ସେଇଠି ପୂଜାପୂଜି ତାଙ୍କର ବିଧିବିଧାନ ଯାହା ସବୁ ଅନୁଷ୍ଠିତ ହୁଏ, ଇଏ ହେଉଛି ମହାପ୍ରଭୁଙ୍କର ଗୋଟେ ସମାବେଶୀ ସଂସ୍କୃତି ବା ସମନ୍ୱୟୀ ସଂସ୍କୃତି, ଯାହା ଜଗନ୍ନାଥ ସଂସ୍କୃତିର ମୂଳ ପିଣ୍ଡ ବା ମୂଳ ଜଡ଼, ସେହି ସଂସ୍କୃତିର ଗୋଟେ ପ୍ରତିଫଳନ ହେଉଛି ବାହୁଡ଼ା ଯାତ୍ରା। ଯେ ଦେଖନ୍ତୁ ମହାପ୍ରଭୁ ମୂଳକୁ କେବେ ଭୁଲିଲେ ନାହିଁ ଏବଂ ସେହି ଶବରମାନେ ଯେଉଁ ସ୍ତମ୍ଭ ଉପାସନା କରୁଥିଲେ ସେହି ସ୍ତମ୍ଭ ସ୍ୱରୂପରେ ସୁଦର୍ଶନ ରହିଲେ ଆପଣଙ୍କର ସିଂହାସନ ଉପରେ, ରତ୍ନ ସିଂହାସନ ଉପରେ। ମହାପ୍ରଭୁଙ୍କର ଦକ୍ଷିଣ ହସ୍ତରେ ଚକ୍ରଚିହ୍ନ ଅଛି, ବାମ ହସ୍ତରେ ଶଙ୍ଖ ଚିହ୍ନ ଅଛି। ଚକ୍ରଚିହ୍ନ ଥିବା ସତ୍ତ୍ୱେ କାହିଁକି ସୁଦର୍ଶନ ସେଇଠି ରହିଲେ ସ୍ତମ୍ଭ ଆକାରରେ? ତାର ମୂଳ କାରଣ ହେଉଛି ସେହି ସ୍ତମ୍ଭ ଉପାସନାର ପ୍ରାଚୀନ ପରମ୍ପରାକୁ ଗୋଟେ ସ୍ୱୀକୃତି ଦେଲା ଜଗନ୍ନାଥ ସଂସ୍କୃତି, ସେଇଥିପାଇଁ ସିଂହାସନ ଉପରେ ସ୍ତମ୍ଭାକାରରେ ରହିଲେ ସୁଦର୍ଶନ। ସୁଦର୍ଶନ ଏମିତିରେ ମହାବାହୁଙ୍କର ଦକ୍ଷିଣ ହସ୍ତରେ ଯେଉଁ ବାହୁ ପ୍ରସାରିକରି ଅଛନ୍ତି ସେଇଠି ସେ ଅଛନ୍ତି। ତେଣୁ ଏଇଭଳି ଭାବରେ ଏ ଯେଉଁ ବାହୁଡ଼ା ଯାତ୍ରା ହେଉଛି, ଏ ବାହୁଡ଼ା ଯାତ୍ରା ହେଉଛି ମହାପ୍ରଭୁଙ୍କର ସମନ୍ୱୟ ସଂସ୍କୃତି ଏବଂ ସମାବେଶୀ ଭାବଧାରାର ଗୋଟେ ଅନନ୍ୟ ପ୍ରତିଫଳନ। ଆଉ ଗୋଟିଏ ଗୁଣ୍ଡିଚାକୁ ଆମେ ମନ୍ଦିର କହୁ, ପ୍ରକୃତରେ ଡକ୍ଟର ନରେଶ ଚନ୍ଦ୍ର ଦାସ ମଧ୍ୟ କହୁ।

0: କରିଥିଲେ କିଛି ସମୟ ପୂର୍ବରୁ ଯେ ଗୁଣ୍ଡିଚାଟା ମନ୍ଦିର ନୁହେଁ, ଏଇଟା ଗୋଟେ ମଣ୍ଡପ। ଆପଣ ଶ୍ରୀମନ୍ଦିର ଭଳିଆ ଯଦି ଏଠି ଖୋଜିବେ ମନ୍ଦିର, ସେ ମନ୍ଦିର ଆପଣ ପାଇବେ ନାହିଁ। କାରଣ ଏ ଯେଉଁ ମଣ୍ଡପଟି, ଏ ମଣ୍ଡପଟି ଯେତେବେଳେ ପ୍ରଥମେ ରଥଯାତ୍ରା ହେଉଥିଲା ସେତେବେଳେ ଇଏ ଥିଲା କାଠର ମନ୍ଦିର। ଦ୍ୱାଦଶ ଶତାବ୍ଦୀରେ ରାଜା ନରସିଂହଦେବ ତୃତୀୟଙ୍କ ସମୟରେ ଅନେକ ଗୁଡ଼ିଏ କଥା ଏଠି ଘଟିଲା। ସେ ଗୋଟେ କଥା ଘଟିଲା ହେଉଛି ବାଙ୍କି ମହାଣ ମୁହାଣ ପୋତା ହେଲା, ଛଅ ରଥ ହେଉଥିଲା ତିନି ରଥ ହେଲା, ମାଳତୀ ନେଇ ପୋତେଇ ତିନି ରଥ କଲେ, ଗୁଣ୍ଡିଚା ଘର କାଷ୍ଠମଣ୍ଡପକୁ ପଥର ମଣ୍ଡପ କଲେ, ଚାରିପାଖରେ ବେଢ଼ା ତିଆରି କଲେ, ବକ୍ସିବେଣୁ ଭ୍ରମରବର ରାୟ ଗୁଣ୍ଡିଚା ଘର ଜଗମୋହନ ଗଢ଼େଇଲେ, ଗଣେଶଜୀ ନାମକ ମରହଟ୍ଟା ଶାସକ ଗୁଣ୍ଡିଚା ଘରର ପାଟଗଣା ତିଆରି କଲେ, ଗଜପତି ଶାସନର ଅବସାନ ଯେତେବେଳେ ହେଇଗଲା ସେତେବେଳେ ଗୁଣ୍ଡିଚା ମନ୍ଦିର ଅବହେଳିତ ହୋଇଗଲା ବହୁତ ଦିନ ଧରି। 1840 ବାଲେଶ୍ୱରର ଜମିଦାର ଶ୍ୟାମାନନ୍ଦ ଦେଉଲି ସେଠିକାର ଜମିଦାର ଥିଲେ, ସେ 80,000 ଖର୍ଚ୍ଚ କରି ଏହାର ମରାମତି କଲେ। ଚୈତନ୍ୟଙ୍କର ଉତ୍କଳ ଆଗମନ ବେଳକୁ ଗୁଣ୍ଡିଚା ମନ୍ଦିର ସିଂହାସନ ଆଦି ପଥରରେ ତିଆରି ହୋଇସାରିଥିଲା। ତେଣୁ ଏଇଭଳି ଭାବରେ ଯେଉଁ ଆଡ଼ପ ମଣ୍ଡପ ଗୁଣ୍ଡିଚା ମଣ୍ଡପ କଥା ଆମେ କହୁଛୁ, ଏଇ ମଣ୍ଡପ ମଧ୍ୟ କାଳକ୍ରମେ ବିବର୍ତ୍ତିତ ହୋଇକରି ଧୀରେ ଧୀରେ ଧୀରେ ଧୀରେ ଏ ମଣ୍ଡପର ଉନ୍ନତି ହୋଇଛି। ଆଜି ଯେଉଁ ସ୍ୱରୂପରେ ଆମେ ଦେଖୁଛୁ ସେହି ସ୍ୱରୂପରେ ଗୁଣ୍ଡିଚା ମଣ୍ଡପ ନଥିଲା। ତେଣୁ ଗୁଣ୍ଡିଚା ମଣ୍ଡପରେ ମହାପ୍ରଭୁ ବିଜୟ ହେବା ପାଇଁ ରତ୍ନ ସିଂହାସନ ହେଲା ଏବଂ ତାର ଚାରିପଟେ ବେଢ଼ା ହେଲା, ଏସବୁ ଯେଉଁ କଥା ହେଲା ଏସବୁ କଥା କାଳକ୍ରମେ ହୋଇଛି। ଆପଣ ଜାଣନ୍ତି ଯେ ମୁଁ କିଛି ସମୟ ପୂର୍ବରୁ ଗୋଟିଏ କଥା ଆଲୋଚନା କରୁଥିଲି ଯେ ଆଡ଼ପ ଅବସ୍ଥାନ କାଳରେ ମହାପ୍ରଭୁଙ୍କର, ଆମର କିଛି ଶ୍ରୋତା ମଧ୍ୟ ଜାଣିବାକୁ ଚାହିଁଥିଲେ ଚିଠି ମାଧ୍ୟମରେ, ଆମକୁ ଫୋନ୍ ମାଧ୍ୟମରେ ମଧ୍ୟ ପଚାରିଲେ ଯେ ଆଡ଼ପ ମଣ୍ଡପରେ ତ ଲକ୍ଷ୍ମୀ ଆସନ୍ତି ନାହିଁ, ମହାପ୍ରଭୁ ତ ଲକ୍ଷ୍ମୀକୁ ଛାଡ଼ିକିରି ଆସନ୍ତି ବୋଲି ଆମେ ଶୁଣିଛୁ, ସେଇଥିପାଇଁ ମହା ଲକ୍ଷ୍ମୀ ଆସିକିରି ରଥ ଭାଙ୍ଗିକିରି ଯାଆନ୍ତି ରାଗିକିରି, ତାହେଲେ ଏଇଠି ଆଡ଼ପରେ ଯେଉଁ ଅଭଡ଼ା ହେଉଛି ଅଭଡ଼ାଟାକୁ ଲକ୍ଷ୍ମୀ ରାନ୍ଧନ୍ତି ବୋଲି ସବୁ ଜାଗାରେ କୁହାଯାଏ, ଏଇଠି ଲକ୍ଷ୍ମୀ ତ ନାହାନ୍ତି, ଅଭଡ଼ା କେମିତି ଲକ୍ଷ୍ମୀ ରାନ୍ଧନ୍ତି? ଏ ପ୍ରଶ୍ନର ଉତ୍ତର ଆମେ ତାଙ୍କୁ କ'ଣ ଦେଇପାରିବା? ଡକ୍ଟର ଦାସ
1: ସେଇ ଗୋଟିଏ ଆଶଙ୍କା ଯେ ମହାପ୍ରଭୁ ଯେତେବେଳେ ଆସିଲେ ସେ ଲକ୍ଷ୍ମୀଙ୍କୁ ସାଙ୍ଗରେ ନ ଆଣିକରି ଆସୁଛନ୍ତି, ଇଏ କଥାଟା ଲୌକିକ ଦୃଷ୍ଟିରୁ ଠିକ ଅଛି, ଇଏ ହେଉଛି ମହାପ୍ରଭୁଙ୍କର ଏକ ଲୌକିକ ଲୀଳା। କାରଣ ସେ ଲୋକବତ୍ ଲୀଳା କୈବଲ୍ୟମ, ତାଙ୍କର ଯେଉଁ ଲୀଳା କୈବଲ୍ୟଟି ହେଉଛି ସେ ହେଉଛି ଲୋକବତ୍, ଲୋକରେ ଯେମିତି ସେ, କିନ୍ତୁ ତାତ୍ତ୍ୱିକ ଦୃଷ୍ଟିରୁ ବିଚାର କଲେ ଯେତେବେଳେ ଶ୍ରୀଧର ସ୍ୱାମୀ ଜଗନ୍ନାଥଙ୍କୁ ବନ୍ଦନା କଲେ ସେ ପ୍ରଥମେ ଲେଖିଲେ ବାଗିସା ଯସ୍ୟ ବଦନେ ଲକ୍ଷ୍ମୀରି ଯସ୍ୟ ଚ ବକ୍ଷସି ଯସ୍ୟାସ୍ତେ ହୃଦୟେ ସମ୍ବିତ ତଂ ନୃସିଂହମହଂ ଭଜେ। ଏହାର ଅର୍ଥ ହେଉଛି ଯାହାର ମୁଖରେ ସରସ୍ୱତୀ ବାସ କରୁଛନ୍ତି, ଯାହାଙ୍କର ବକ୍ଷ ଦେଶରେ ଲକ୍ଷ୍ମୀ ବାସ କରୁଛନ୍ତି ଏବଂ ଯାହାର ହୃଦୟରେ ସ୍ୱୟଂ ଜ୍ଞାନ ଆସି ଅବସ୍ଥାନ କରୁଛନ୍ତି ସେହି ନୃସିଂହ ରୂପୀ ଭଗବାନ ଶ୍ରୀ ଜଗନ୍ନାଥଙ୍କୁ ମୁଁ ପ୍ରଣାମ କରୁଛି, ଏଇଟା ଶ୍ରୀଧର ସ୍ୱାମୀ କହିଲେ। ତା ଅର୍ଥ ମହାଲକ୍ଷ୍ମୀ ମହାପ୍ରଭୁଙ୍କର ବକ୍ଷସ୍ଥଳରେ ବାସ କରୁଛନ୍ତି,
0: ମହାପ୍ରଭୁଙ୍କ ଠାରୁ ଲକ୍ଷ୍ମୀ ଅଲଗା ନୁହନ୍ତି,
1: କେତେବେଳେ ସେ ଅଲଗା ହେଇପାରିବ ନାହିଁ, ଏଭଳିକି କ୍ଷଣଗ୍ନ ସହତେ ମୁକ୍ତୁମ ସ୍କନ୍ଦ ପୁରାଣରେ ଗୋଟିଏ କ୍ଷଣ ବି ସେ ମହାପ୍ରଭୁଙ୍କୁ ତ୍ୟାଗ କରିପାରିବେ ନାହିଁ, ଏ କଥା ସ୍କନ୍ଦ ପୁରାଣରେ ପରିଷ୍କାର।
0: ମହାପ୍ରଭୁ ଆସିକିରି ଆଡ଼ପ ମଣ୍ଡପରେ ଅବସ୍ଥାନ କଲେ ମାନେ ଲକ୍ଷ୍ମୀ ଅଛନ୍ତି,
1: ଲକ୍ଷ୍ମୀ ରହିବେ
0: ରହିବେ,
1: ଲକ୍ଷ୍ମୀ ଛାଡ଼ିବେ କେମିତି, ତାଙ୍କ ବକ୍ଷ ଦେହରେ ସେ ଅଛନ୍ତି, ବକ୍ଷସ୍ଥଳ ଆସି ନୟା,
0: ସେ ତ ରନ୍ଧନ କଲେ ଆଉ ପାକ କଲେ ରନ୍ଧନ ହେଲା,
1: ସେ ତ ମହାପ୍ରଭୁଙ୍କୁ ଖାଇବାର ଦାୟିତ୍ୱ ମହାଲକ୍ଷ୍ମୀଙ୍କର,
0: ବାସ
1: ଜଗନ୍ନ ପାଚ ଏତେ ଲକ୍ଷ୍ମୀ ହିଁ ଭକ୍ତା ସ୍ୱୟଂ ଜନାର୍ଦ୍ଦନ।
0: ଆଚ୍ଛା ବଢିଆ ହେଲା, ଏ ପ୍ରଶ୍ନର ଉତ୍ତର ଆମେ ଦେଇଦେଲେ। ଆଉ ଗୋଟେ ପ୍ରଶ୍ନ ହେଲା ଯେ ଏଇଠି ତ ବିମଳା ନାହାନ୍ତି ଆଡ଼ପ ମଣ୍ଡପରେ, ତେଣୁ ବିମଳାଙ୍କୁ ସମର୍ପଣ ନହେଲେ ତ ମହାପ୍ରସାଦ ହୁଏ ନାହିଁ, ତେଣୁ ଏଇଠି କେମିତି ମହାପ୍ରସାଦ ହଉଛି ବିମଳା ନଥାଇକି?
1: ଏଇ ଯେଉଁ କଥାଟି ଆପଣ କହିଲେ ସମର୍ପଣ ନହେଲେ ତାହା ମହାପ୍ରସାଦରେ ପରିଣତ ହୁଏ ନାହିଁ, ଏ କଥାଟି ସମ୍ପୂର୍ଣ୍ଣ ଭୁଲ, ଲୋକମାନଙ୍କ ମୁଣ୍ଡରେ ପଶିଛି ଯେ ବର୍ତ୍ତମାନ ଆଗ ମହାପ୍ରସାଦ ଯାଇକିରି ବିମଳାଙ୍କ ପାଖରେ ସମର୍ପିତ ହେଲେ ତା ମହାପ୍ରସାଦରେ ପରିଣତ ହୁଏ, କିନ୍ତୁ ତାହା
0: ଭୋଗ ହେଲା ପରେ,
1: ମହାପ୍ରସାଦ କୁ ମା ବିମଳା ଭୋଜନ କରନ୍ତି, ତାଙ୍କ ପାଇଁ ରୋଷ ଘର ନାହିଁ। ଆପଣ ଦେଖିବେ ଲକ୍ଷ୍ମୀଙ୍କର ଗୋଟିଏ ରୋଷ ଘର ଅଛି ବଡ଼ ଦେଉଳରେ, କିନ୍ତୁ

0: ବିମଳାଙ୍କ ପାଇଁ ରୋଷ ଘର ନାହିଁ। ସେ କ'ଣ କରନ୍ତି, କେବଳ ସେ ହେଲେ କୈବଲ୍ୟ ଲୋଲୁପିନୀ। ତେଣୁ ମହାପ୍ରଭୁଙ୍କର କୈବଲ୍ୟ ବାହାରିଲା ପରେ ସେ ତାକୁ ଭୋଜନ କରନ୍ତି, ଆଉ ତାଙ୍କ ପାଖରେ ଲାଗିଲେ ଯାଇକିରି ମହାପ୍ରସାଦ ହବ ହୁଏ, ଏଇଟା ଭୁଲ।
1: ଆଚ୍ଛା,
0: ଆମେ ଏବେ ପ୍ରଶ୍ନ କରୁଛନ୍ତି ଆପଣ ଯେ ବିମଳା ତ ଏଠି ନାହାନ୍ତି, ଖାଉଛନ୍ତି କେମିତି? ଶୁଣନ୍ତୁ, ଆପଣ ବିଷ୍ଣୁ ସହସ୍ର ନାମରେ ପ୍ରଭୁଙ୍କର ଗୋଟିଏ ନାମ ଦେଖିବ, ଅଦୃଶ୍ୟ ବ୍ୟକ୍ତ ରୂପଶ୍ଚ। ସେ ନିଜେ ହେଉଛନ୍ତି ଅଦୃଶ୍ୟ, ପୁଣି ହେଉଛନ୍ତି ବ୍ୟକ୍ତ ରୂପ। ଆମେ ଯାହାଙ୍କୁ ରଥରେ ଆଣୁଛେ ବ୍ୟକ୍ତ ରୂପ, କିନ୍ତୁ ସେ ସମସ୍ତଙ୍କ ପାଖରେ ଅଛନ୍ତି। ତୋର ପାସେ ପାସେ ଛନ୍ତି ନନ୍ଦନ, ତୁ କାହିଁକି କରୁଛୁ, କେଉଁ ରୂପରେ ଅଛନ୍ତି? ଅଦୃଶ୍ୟ ରୂପରେ। ତେଣୁ ଏଠାରେ ମଧ୍ୟ ସେଇ କୈବଲ୍ୟ ଲୋଲୁପିନୀ ମା ବିମଳା ଅଦୃଶ୍ୟ ରୂପରେ ରହି ମାଙ୍କ ପାଖରେ ଯେତେବେଳେ ମହାପ୍ରସାଦ ହୋଇଯାଏ ସେ ତାକୁ ଅଦୃଶ୍ୟ ରୂପରେ ପାଆନ୍ତି।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆମର ଏଇ ଯୋଉ ଜଗନ୍ନାଥ ସଂସ୍କୃତି ବା ମହାପ୍ରଭୁଙ୍କର ଲୀଳା ଯେତେବେଳେ ଆମେ ଆଲୋଚନା କରୁଛୁ, ଆମକୁ ଦୁଇଟି କଥାକୁ ଧ୍ୟାନ ଦେବାକୁ ପଡିବ। ଗୋଟିଏ ହେଲା ଲୌକିକ ବିଚାର, ଆଉ ଗୋଟେ ହେଲା ତାତ୍ତ୍ୱିକ ବିଚାର। ତାତ୍ତ୍ୱିକ ବିଚାରରେ ମହାପ୍ରଭୁଙ୍କର କୌଣସି ପରିବର୍ତ୍ତନ ହୁଏ ନାହିଁ। ସିଏ ଆସନ୍ତି, ଆମେ ଯୋଉ କହିଦଉଛୁ ଅନେକ ସମୟରେ, ସିଏ ଜନ୍ମବେଦିକି ଆସିଛନ୍ତି, ବାହୁଡ଼ାରେ ଫେରିଗଲା ବେଳକୁ ତାଙ୍କୁ ମନ ହେଉନଥିବ ଯିବାକୁ, ତେଣୁ ମହାପ୍ରଭୁଙ୍କର ମନ ଟିକେ ବିରସ ହେଉଥିବ। ଇଏ ସବୁ ଆମର ଲୌକିକ ବିଚାର, ଏବଂ ଗୋଟେ ଲୀଳାରେ ଆମେ ତାକୁ ଏ ଲୌକିକ ବିଚାର କରୁ।
0: ଶାସ୍ତ୍ରରେ କୁହାଯାଇଛି ଲୋକବତ୍ ତୁ ଲୀଳା କହିବଲି,
1: ନାଇଁ ନାଇଁ ସେଇଟା ହେଲେ କ'ଣ ହବ କି କହୁଛି ନା, ଆମକୁ ଟିକେ ଆନନ୍ଦ ମିଳୁଛି, ଆମକୁ ଟିକେ ଆନନ୍ଦ ମିଳୁଛି, ଆମେ ମହାପ୍ରଭୁଙ୍କ ସହିତ ନିଜକୁ ଟିକେ ଯୋଡି ପାରୁଛୁ।
0: ଆମ ଆମରି ଭଳିଆ ସେ ଲୀଳା କରୁଛନ୍ତି
1: କରୁଛନ୍ତି, କିନ୍ତୁ ତାର ତତ୍ତ୍ୱଟି ହଉଛି, ଦେଖନ୍ତୁ ଯେତେ ପ୍ରିୟ ସ୍ଥାନ ହଉ, ମହାପ୍ରଭୁ ସାତ ଦିନରୁ ଅଧିକା କାଳ କେବେ ଆଡ଼ପ ମଣ୍ଡପରେ ରହନ୍ତି ନାହିଁ। ତାର କାରଣ ହଉଛି ଭଲ ଲାଗୁଥାଇ ପାରେ, କିନ୍ତୁ ସେ ତ ମାୟାର ଅତୀତ, ମହାପ୍ରଭୁଙ୍କୁ ମାୟା କୁଆଡ଼େ ଲାଗିବ।
0: ଏ କିଛି କ୍ଷଣ ପୂର୍ବରୁ ଆପଣ କହୁଥିଲେ ଭଲ କଥା, ଟିକେ କହୁଥିଲେ, ଟିକେ ମନେ ପକାନ୍ତୁ, କର୍ମ ପାଖରେ ଇଏ ସବୁ ତୁଚ୍ଛ ହେଇଯାଏ। ଆପଣ ଯୋଉ କର୍ମ କର୍ମ କରିବାକୁ ସଂସାରକୁ ଆସିଛନ୍ତି ସିଏ ହଉଛି ମୁଖ୍ୟ, ତେଣୁ ମହାପ୍ରଭୁ ସେଠି ବସିକିରି କର୍ମ କର୍ମ ସ୍ଥାନରେ ବସିଛନ୍ତି। ଏଠିକି ଆସିଲେ ସାତ ଦିନ ପର୍ଯ୍ୟନ୍ତ ରହିବେ, କିନ୍ତୁ କର୍ମସ୍ଥାନ ହେଲା ମୁଖ୍ୟ,
1: ଏବଂ ତାଙ୍କୁ ମାୟା ସ୍ପର୍ଶ କରିପାରିବ ନାହିଁ, କାରଣ ସେ ମାୟାର ଅଧୀଶ୍ୱର। ସେଥିପାଇଁ ଗୀତାରେ କହିଛନ୍ତି ମାୟା ଧ୍ୟକ୍ଷଣ ପ୍ରକୃତି ହେତୁ ନା ନେନ କହନ୍ତି
0: ଜଗତ ବିପରିବର୍ତ୍ତନ।
1: ତେଣୁ ମୋର ଅଧ୍ୟକ୍ଷତାରେ ମାୟା ଏ ଜଗତକୁ ସୃଷ୍ଟି କରିଛି, ତେଣୁ ମତେ ମାୟା ଆଉ ଧରିବ କୁଆଡେ, ମୁଁ ତ ମାୟାର ଅଧୀଶ୍ୱର, ମୁଁ ତ ମାୟାର ଅତୀତ। ତେଣୁ ଆମେ ଲୋକବତ୍ତ ଏଇ ଯୋଉ ଲୀଳା କରୁଛନ୍ତି,
0: ସଂସାରରେ ତିନି ଶ୍ରେଣୀର ଲୋକ ଆପଣ ଦେଖିବେ
1: ଆଜ୍ଞା,
0: ଜଣେ ହେଉଛନ୍ତି ମାୟାଧୀନ, ଆଉ କେତେକ ଅଛନ୍ତି ମାୟାତୀତ, ଆଉ ହେଉଛନ୍ତି ଜଣେ ମାୟାଧୀଶ। ମାୟାଧୀନ କିଏ? ଆମମାନେ ସବୁ ପ୍ରାଣୀ ଯୋଉମାନେ ଅଜ୍ଞାନୀ ବ୍ୟକ୍ତି ସେମାନେ ହେଉଛନ୍ତି ମାୟାଧୀନ, ମାୟାର ଅଧୀନ। ଆଉ ମାୟାତୀତ କିଏ? ଯୋଉ ମୁନି ଋଷି ମାନେ ସାଧନା କରିକିରି ସିଦ୍ଧି ଲାଭ କରିଛନ୍ତି, ସେମାନେ ମାୟାକୁ ଅତିକ୍ରମ କରିଛନ୍ତି, ତେଣୁ ସେମାନେ ହେଉଛନ୍ତି ମାୟାତୀତ, କିନ୍ତୁ ମହାପ୍ରଭୁ ସ୍ୱୟଂ ହେଉଛନ୍ତି ମାୟାଧୀଶ। ତେଣୁ ମାୟା ମାୟାର ଅଧୀଶ, ସେ ମାୟା ତାଙ୍କ ଛାଇ ମଧ୍ୟ ସ୍ପର୍ଶ କରିପାରିବ ନାହିଁ। ତେଣୁ ମାୟା ମାୟା ପାଖରେ ମାୟାଧୀଶଙ୍କ ପାଖରେ ମାୟା କୌଣସି ପ୍ରଭାବ ବିସ୍ତାର କରିପାରେ ନାହିଁ।
1: ବହୁତ ବଢ଼ିଆ କଥା, ଏବଂ ଏଇଥିରୁ ମଧ୍ୟ ଆମକୁ ଯେଉଁଟା ଆମେ ଆମର ଧାରା ବିବରଣୀ ଆରମ୍ଭରେ କହିଥିଲେ, ଆମକୁ ମହାପ୍ରଭୁଙ୍କ ପାଖରୁ ଏଇ ତତ୍ତ୍ୱଟି ଆମକୁ ଗ୍ରହଣ କରିବାକୁ ପଡ଼ିବ ଯେ ଆମକୁ ମଧ୍ୟ ମାୟାତୀତ ହେବାକୁ ପଡ଼ିବ। ଆମେ ତ ମାୟାଧୀଶ ହେଇପାରିବାନି, କିନ୍ତୁ ମାୟାତୀତ ହେଇପାରିବା। ଏବଂ ମାୟାତୀତ ହେଲେ କ'ଣ ହବ ନା, ସଂସାରର ଦୁଃଖ କ୍ଲେଶ ଯେଉଁ ତ୍ରିତାପ ବୋଲି ଆମେ କହୁ, ଆଧ୍ୟାତ୍ମିକ ଆଦି ଭୌତିକ ଆଦି ଦୈବିକ, ଏ ତ୍ରିତାପ କବଳରୁ ଆମେ ମୁକ୍ତ ହେଇକିରି ଏ ସଂସାରରୁ ହସି ହସିକିରି ବିଦାୟ ନେଇ ପାରିବା।
0: ଶ୍ରୀମଦ ଭାଗବତ ଗୀତାରେ ଭଗବାନ କହିଲେ ମମ ମାୟା ଦୂରତ୍ୟା ଦୈବୀ ହେ ସା ଗୁଣମୟୀ, ମମ ମାୟା ଦୂରତ୍ୟା ମାମେ ମଚେ ପ୍ରପଦ୍ୟନ୍ତେ ମାୟା ମେ ତାଙ୍ଗ। ଆପଣ ଯୋଉଟା କହିଲେ ମାୟା ତୀତ ହେବ, ଅର୍ଥାତ୍ ମାୟାକୁ ଅତିକ୍ରମ କରିବା କେମିତି, ଭଗବାନ ନିଜେ ଅର୍ଜୁନକୁ ବୁଝେଇ ଦେଲେ ଯେ ଦୈବୀ ହେ ସା ଗୁଣମୟୀ ମମ ମାୟା ଦୂରତ୍ୟା, ମୋ ମାଆକୁ ମାୟାକୁ କେହି ଅତିକ୍ରମ କରିପାରିବେନି, ମୁଁ ଏମିତି ମାୟା ସୃଷ୍ଟି କରୁଛି ସେଟା ମୋ ପରିକଳ୍ପିତ,
1: କିନ୍ତୁ କିନ୍ତୁ ତାଙ୍କର କୃପା ଯେତେବେଳେ ହବ
0: ମାମେ ମାମେ ବଜେ ପ୍ରପଦ୍ୟନ୍ତେ, ଯେ ମୋ ପାଖରେ ଶରଣାପନ୍ନ ହବ ମାୟା।

0: ଏ ମୁନି ଋଷିମାନେ କଣ କରୁଥିଲେ? ସେମାନେ ମାୟାତୀତ କେମିତି ହେଲେ? ଭଗବାନଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହେଇଯାଇଛନ୍ତି, ତେଣୁ ଭଗବାନ ତାକୁ ମାୟାତୀତ କରିଦେଇଛନ୍ତି।
1: ତେଣୁ ଏ ରଥଯାତ୍ରାର ଗୋଟେ ବଡ଼ ଉପଲବ୍ଧି ହେଲା ଯେ ଏ ରଥଯାତ୍ରା ମହାପ୍ରଭୁଙ୍କର ଏଭଳି ପାବନ ଲୀଳାରେ ଆମକୁ ମାୟାତୀତ କରିବା ପାଇଁ ମହାପ୍ରଭୁଙ୍କର ଲୀଳା, ଏଇଟା ହଉଛି ବଡ ତତ୍ତ୍ୱ, ଏଇଟାକୁ ଆମେ ରଥଯାତ୍ରାରୁ ଗ୍ରହଣ କରିବା ଉଚିତ।
0: ଆଜ୍ଞା ଆଜ୍ଞା,
1: ବହୁତ ବଢିଆ। ଆପଣ ଏଥର ଆପଣଙ୍କର ଯାହା କହିବା କଥା କହନ୍ତୁ, ତାପରେ ଡକ୍ଟର କଲ୍ୟାଣୀ ନନ୍ଦୀଙ୍କୁ ଆମେ ମାଇକ୍ରୋଫୋନ ହସ୍ତାନ୍ତର କରିବା।
0: ବର୍ତ୍ତମାନ ଆମେ ଦେଖିପାରୁଛୁ ଯୋଉ ମାୟାଧୀଶଙ୍କ କଥା ପଡ଼ିଥିଲା, ମାୟାଧୀଶ ବର୍ତ୍ତମାନ ଅଛନ୍ତି, ଏବେ ମଧ୍ୟ ଗୁଣ୍ଡିଚା ମଣ୍ଡପରେ ସେ ଅବସ୍ଥାନ କରୁଛନ୍ତି। ଏବଂ ଆମର ଶ୍ରୀ ଆମର ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଅତି ସୁନ୍ଦର ଭାବରେ ଏଇ ଗୁଣ୍ଡିଚା ମଣ୍ଡପର ଯେଉଁ ପରିବେଶ ତାକୁ କରାଯାଇଛି। ଆପଣ ଦେଖିବେ ଯେ ଏଇ ଯେଉଁ କାନ୍ଥ ଗୁଡ଼ିକ ଥିଲା ସେ ତାହା ଟିକେ ଟିକେ ଜୀର୍ଣ୍ଣ ହେଇ ଆସୁଥିଲା, କିନ୍ତୁ ସରକାର ଆମର ଏଇ ଯେଉଁ କାନ୍ଥ ଗୁଡ଼ିକରେ ଏତେ ପଥର ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦନ କରିଦେଇଛନ୍ତି, ଯାହାଫଳରେ ଏହାର ରୂପ ପରିବର୍ତ୍ତନ ହେଇଯାଇଛି। ଯଦି ଆପଣ କେତେବେଳେ ସନ୍ଧ୍ୟା ସମୟରେ ଆସନ୍ତି, ଆପଣ ଦେଖିବେ ଏହାର ଚତୁର୍ଦ୍ଦିଗରେ ଏଭଳି ଆଲୋକୀକରଣ କରାଯାଇଛି, ଯାହାଫଳରେ ବର୍ତ୍ତମାନ ଏହା ଅତ୍ୟନ୍ତ ଆକର୍ଷଣୀୟ ଗୁଣ୍ଡିଚା ମଣ୍ଡପରେ ପରିଣତ ହେଇଛି। ଏବଂ ମୁଁ ତ ଭାବୁଛି ୟା ପରେ ଯାହା ପରିକଳ୍ପନା ରହିଛି ଯେ ଇଏ ଗୁଣ୍ଡିଚା ମଣ୍ଡପର ଭିତରେ ସବୁବେଳେ ଗୋଟେ କୁହାଯାଉଛି ବାବନାଭୂତ ଅଛି। ଭାବନାଭୂତ ଅଛି କ'ଣ? ଅର୍ଥାତ୍ ଏ ଗୁଣ୍ଡିଚା ମଣ୍ଡପ ସବୁବେଳେ ବନ୍ଦ ହେଇକରି ପଡ଼ୁଛି, ତେଣୁ ମହାପ୍ରଭୁ ଆସିଲେ ସାତ ଦିନ ଅବସ୍ଥାନ କଲେ, ଲୀଳାଖେଳା କଲେ, ଏବଂ ଏଠାରେ ମହାପ୍ରସାଦ ଇତ୍ୟାଦି ବିତରଣ ହେଲା, ସବୁ ଏତେ ପରିମାଣରେ ଲୋକ ବର୍ତ୍ତମାନ ଆସୁଛନ୍ତି ଭକ୍ତ ଯେ ତା ଭିତରକୁ ପ୍ରବେଶ କରିବା ପାଇଁ ବୟସ୍କମାନେ ସାହସ ବି କରୁନାହାନ୍ତି। ଯାହା ବି ହେଉ, ଲୀଳାଖେଳା ସମ୍ପନ୍ନ କରି ସେ ବାହାରି ଯାଉଛନ୍ତି, ପୁଣି ବନ୍ଦ ହେଇଯାଉଛି। କିନ୍ତୁ ଆମର ବର୍ଷ ସାରା ବୋଧ ହୁଏ ଇଏ ପୁଣି ଚାଲିବ। ମୁଁ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ କଲ୍ୟାଣୀ ନନ୍ଦୀ ମହୋଦୟଙ୍କୁ ନିବେଦନ କରୁଛି।
2: ଜୟ ଜଗନ୍ନାଥ। ଶ୍ରୋତାବନ୍ଧୁ, ଆମେ ଦେଖିପାରୁଛୁ କେତେ ସୁନ୍ଦର ଭାବରେ ଏଇ ଶରଥା ବାଲିର ପ୍ରାଙ୍ଗଣରେ ଭକ୍ତମାନେ ଅପେକ୍ଷା କରିଛନ୍ତି। ଆପଣମାନଙ୍କୁ ବିଶ୍ୱାସ ହବନି, କିନ୍ତୁ ଆମେ ଯେହେତୁ ପ୍ରତ୍ୟକ୍ଷ ଭାବରେ ଦେଖୁଛୁ, ଆଜି ଏଇ ଶରଥା ବାଲିର ବାତାବରଣ ଏତେ ବହୁତ ବହୁତ ବଢ଼ିଆ ଅଛି, ଯାହାକୁ ଦେଖିଲେ ମନ ଆନନ୍ଦ ହେଇଯାଉଛି। ଆଉ ଶୃଙ୍ଖଳିତ ଭାବରେ ଆମେ ଦେଖିପାରୁଛୁ ଯେଉଁ ବ୍ୟାରିକେଡ୍ କରାଯାଇଛି, ସେ ବ୍ୟାରିକେଡ୍କୁ ବହୁ ଆମର ଆରକ୍ଷୀ ବାହିନୀମାନେ ଯେଉଁମାନେ ନାନା ପୋଷାକରେ ବିଭକ୍ତିକରଣ କରାଯାଇଛନ୍ତି, ଏବଂ ସେହିପରି ଭାବରେ ଭକ୍ତମାନଙ୍କୁ ସେମାନେ ଯେତେବେଳେ ଶୃଙ୍ଖଳିତ ବ୍ୟାରିକେଡ୍ କରିକି ତାଙ୍କୁ ରଖିଛନ୍ତି, ଅଟକାଇଛନ୍ତି ରଥ ନିକଟକୁ ଆସିବା ପାଇଁ, ଆଉ ଭକ୍ତମାନେ ମଧ୍ୟ ସେ ବ୍ୟାରିକେଡ୍ ବାହାରେ ଏତେ ସମୟ ଧରି ଅପେକ୍ଷା କଲେଣି, ତଥାପି ତାଙ୍କର ଭୋକ ନାହିଁ, ଶୋଷ ନାହିଁ, କିଛି ନାହିଁ। ଆମେ ଯାହା ଦେଖୁଛୁ ସେଇ ପର୍ଦ୍ଧା ବା ଟିକେ ଟିକେ ଫାଙ୍କ ମାଧ୍ୟମରେ ଆମେ ଦେଖିପାରୁଛୁ ଅନେକ ଶ୍ରଦ୍ଧାଳୁ ବର୍ତ୍ତମାନ ସେଇ ଶରଥା ବାଲିର ପ୍ରାଙ୍ଗଣରେ ବସି ପଡ଼ିଲେଣି, କାରଣ ସେ ସ୍ଥାନକୁ ଛାଡ଼ିକି ଯିବାକୁ ସେମାନଙ୍କର ମନ ବଳାଉ ନାହିଁ। କାରଣ ଥରେ ଯଦି ସେମାନେ ସେ ସ୍ଥାନ ଛାଡ଼ିକି ଚାଲିଯିବେ, ଆଉ ଏଭଳି ସୁନ୍ଦର ସୁଯୋଗ ପାଇପାରିବେ ନାହିଁ। ସେଥିପାଇଁ ଚକାମାଡ଼ି ବହୁତ ଭକ୍ତ ବସିସାରିଛନ୍ତି, ଆଉ କେତେକ ଶ୍ରଦ୍ଧାଳୁ ଅତ୍ୟନ୍ତ ସୁନ୍ଦର ଭାବରେ ସଂକୀର୍ତ୍ତନ କରୁଛନ୍ତି, ଉଦଣ୍ଡ ନୃତ୍ୟ କରୁଛନ୍ତି। ନଦିଆ ନବଦ୍ୱୀପର ଯେଉଁ ସଂକୀର୍ତ୍ତନ ପରମ୍ପରାକୁ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଓଡ଼ିଶା ଆସିଥିଲେ ସେଇ 1510 ଖ୍ରୀଷ୍ଟାବ୍ଦରେ, ସେ ହିଁ ଅନୁଭବ କରିଥିଲେ ପ୍ରଭୁଙ୍କ ସଂକୀର୍ତ୍ତନ ମାଧ୍ୟମରେ, ତାଙ୍କର ଭଜନ ଶ୍ରବଣ କୀର୍ତ୍ତନ ଏହିସବୁ ମାଧ୍ୟମରେ ପ୍ରଭୁଙ୍କ ପାଇବା ପାଇଁ, ଯାହା ପ୍ରତାପ ରୁଦ୍ର ଦେବ ମଧ୍ୟ ସେ ସମୟରେ ସେ ସଂକୀର୍ତ୍ତନ ପରମ୍ପରାକୁ ଦେଇଥିଲେ, ପ୍ରାଧାନ୍ୟ ଦେଇଥିଲେ, ଆଉ ସେଇ ଧାରା ମଧ୍ୟ ଆଜି ବି ମଧ୍ୟ ରହିଛି। କାରଣ ଯଦି ଆମେ ପ୍ରଭୁଙ୍କର ପ୍ରତ୍ୟକ୍ଷ ବା ସାନ୍ନିଧ୍ୟ ନ ପାଇପାରିବା, ଦୂରରୁ ତାଙ୍କର ସାମେ ଟିକେ ଦର୍ଶନ କରିବା ପାଇଁ ଏବଂ ତାଙ୍କର ପାଖରେ ଆମର ଭକ୍ତି ନୈବେଦ୍ୟକୁ ଅର୍ପଣ କରିବା ପାଇଁ ଏ ନୃତ୍ୟ ଆଉ ସଙ୍ଗୀତ ବାଦ୍ୟ, ଇଏ ହେଉଛି ଗୋଟେ ପ୍ରକୃଷ୍ଟ ମାଧ୍ୟମ, ଯେଉଁ ମାଧ୍ୟମକୁ ଆଜି ଅନେକ ଶ୍ରଦ୍ଧାଳୁ ମଧ୍ୟ ଆପଣେଇ ନେଇଛନ୍ତି, ଯାହାକୁ ମଧ୍ୟ ଶ୍ରବଣ କରି ଆମ ମନ ଭିତରେ ଗୋଟେ ସେହିପରି ଭାବରେ ଗୋଟେ ସୃଷ୍ଟି ହେଉଛି, ଗୋଟେ ଭାବ ଯେଉଁ ଭାବରେ ଆମେ ମଧ୍ୟ ତଲ୍ଲୀନ ହେଇଯାଉଛୁ। ଆଉ ଏପଟେ ଦେଖୁଛୁ

ରଥ ଯୋଉ ରଥ ନିକଟରେ ଘୋଡ଼ା ଯୋଉ ଚାରି ଚାରି ଗୋଟି ବାର ଗୋଟି ଘୋଡ଼ା ତାହା ମଧ୍ୟ ସୁନ୍ଦର ଭାବରେ ରହିଛନ୍ତି ଅପେକ୍ଷା କରି, କାରଣ ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଅନୁଷ୍ଠିତ ହେବ, ପ୍ରଭୁ ଆସିବେ। ଆଉ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ଆମେ ଦେଖିଛୁ ଯେ ଜଗନ୍ନାଥଙ୍କର ଯୋଉ ନନ୍ଦିଘୋଷ ରଥ ଥୁଆ ହେଇଛନ୍ତି, ଗୋଟେ ଯାତ୍ରା କଲାବେଳେ ଇଏ ହେଉଛି ମାନବୀୟ ଲୀଳା। ପୁରୁଷୋତ୍ତମ ସୁମହତ୍ କ୍ଷେତ୍ରମ୍ ପରମ ପାବନମ୍ ୟସ୍ତ୍ରାସ୍ତେ ଦାରବତନୁ ଶିଷ୍ୟ ମାନୁଷ ଲୀଳା। ପ୍ରଭୁ ଯଦିଓ ଦାରୁତନୁ ଧାରଣ କରିଛନ୍ତି, ଦାରବୀୟ ବିଗ୍ରହ ତାଙ୍କର ଦାରୁ ବ୍ରହ୍ମ, କିନ୍ତୁ ତାଙ୍କର ଲୀଳା ଯେହେତୁ ମାନବୀୟ ଲୀଳା, ଆମେମାନେ ଯେମିତି ଯାତ୍ରା ସମୟରେ ଆମେ ଗଲାବେଳେ କୌଣସି ସ୍ଥାନକୁ ଆମର ସମସ୍ତ ଆସବାବପତ୍ର ଆମେ ନେଇକିରି ଯାଇଥାଉ, ଆମେ ଦେଖିପାରୁଛୁ ଯେ ନନ୍ଦିଘୋଷ ରଥରେ ପ୍ରଭୁଙ୍କର ଯୋଉ ଯାଇଥିଲା ଯୋଉ ବାକ୍ସ, ସେ ବାକ୍ସ ମଧ୍ୟ ଆସିକି ବର୍ତ୍ତମାନ ରହିସାରିଲେଣି। ଆଉ ମା ଦେବୀ ସୁଭଦ୍ରାଙ୍କ ରଥରେ ମଧ୍ୟ ଗୋଟିଏ ବାକ୍ସ ଏବେ ମଧ୍ୟ ଆସିକି ରହିସାରିଲାଣି। ସେଥିରେ ପ୍ରଭୁଙ୍କର ଦୈନନ୍ଦିନ ଯୋଉ ଆସବାବପତ୍ର ବସ୍ତ୍ର ସବୁ ଯାଇଥିଲା ତାହା ବର୍ତ୍ତମାନ ରହିଛି। ଆମେ ତ ସିନ୍ଧୁକ ପେଟିକା ଯାଉଥିଲା, କିନ୍ତୁ ବର୍ତ୍ତମାନ ଆମେ ବାକ୍ସ ମଧ୍ୟ ଦେଖିପାରୁଛୁ। ସମୟର ବିବର୍ତ୍ତନ ଧାରାରେ ଯଦିଓ କିଛି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଇନାହିଁ ଆମର ନୀତିକାନ୍ତି, କିନ୍ତୁ ଆମର ନୀତିକାନ୍ତି ସିନା ପରିବର୍ତ୍ତନ ହେଇନାହିଁ, କିନ୍ତୁ ପରିବର୍ତ୍ତନ ହେଇଛି ଟିକିଏ ତାର ଚାଲିଚଳନରେ। ଆମେ ସିନ୍ଧୁକା ବଦଳରେ ଆଜି ମଧ୍ୟ ବାକ୍ସ ଦେଖିପାରୁଛୁ ଥୁଆ ହେଇଛନ୍ତି, ୟାପରେ କୁଣ୍ଡ ମଧ୍ୟ ଆସିବ। ଯେପରି ଭାବରେ ଯାହା ସବୁ ନେଇକି ଯାଇଥିଲେ ସେହିପରି ଭାବରେ ସବୁ କିଛି ଆସିବ। କିନ୍ତୁ ଶ୍ରଦ୍ଧାଳୁ ଆମର ଭକ୍ତ ବୃନ୍ଦ, ଯେଉଁମାନେ ଆମର ଏଇ ଆକାଶବାଣୀର ଚ୍ୟାନେଲ ମାଧ୍ୟମରେ ଆମଠାରୁ ଶୁଣିପାରୁଛନ୍ତି ଏ ମହାପ୍ରଭୁଙ୍କର ଲୀଳାଯାତ୍ରାର ଏଇ କଥା ଗାଥା, ଏ ସୁନ୍ଦର ଦିବ୍ୟ ଲୀଳାର ରୂପକୁ ଆମେ ମଧ୍ୟ ଆମର ପ୍ରତ୍ୟକ୍ଷ ଧାରାବିବରଣୀ ମାଧ୍ୟମରେ ଆପଣମାନଙ୍କୁ ପ୍ରଦାନ କରୁଛୁ। କିନ୍ତୁ ସେ ମହାପ୍ରଭୁଙ୍କର ଅନନ୍ୟ ଲୀଳା ଆଜି କି ସର୍ବ ରହସ୍ୟତମ ପୁରୁଷୋତ୍ତମସ୍ୟ ଦେବନା ଜାନତି କୁତ ମନୁଷ୍ୟ। ପ୍ରଭୁଙ୍କର 119 ପ୍ରକାରର ସେବା ରହିଛି, ଅନେକ ନୀତିକାନ୍ତି ରହିଛି। ପ୍ରାତଃ ସମୟରୁ ଉଠିବା ପରଠାରୁ ଶୟନ ପର୍ଯ୍ୟନ୍ତ ଅନେକ ନୀତିକାନ୍ତି, ଯାହା ଯେଉଁଠିକି 12 ମାସରେ 13 ଯାତ୍ରା, 27 ଗୋଟି ଉପଯାତ୍ରା, 108 ପର୍ବପର୍ବାଣି, ତାରି ଭିତରେ ଆପଣମାନଙ୍କ ଭିତରେ ନିଶ୍ଚିତ ଭାବରେ କିଛି ନା କିଛି ପ୍ରଶ୍ନ ଉଙ୍କି ମାରୁଥିବ। ସେଇ ଆପଣଙ୍କର ମନର ପ୍ରଶ୍ନ ଯଦି କିଛି ଥାଏ ତେବେ ଆମର ହ୍ୱାଟ୍ସଆପ୍ ନମ୍ବର 8895254200 ଆପଣମାନଙ୍କୁ ଆଉ ଥରେ ଆମେ କହିଦେଉଛୁ, ନୋଟ୍ କରି ନିଅନ୍ତୁ। ଆମର ଆକାଶବାଣୀର ହ୍ୱାଟ୍ସଆପ୍ ନମ୍ବର ହେଲା 8895254200। ଏଇ ହ୍ୱାଟ୍ସଆପ୍ ନମ୍ବରରେ ଆପଣମାନଙ୍କ ଭିତରେ ରହିଥିବା ସେହି ସଂଗୁପ୍ତ ଭାବନା, ଆପଣଙ୍କର ମନ ଭିତରେ ଉଙ୍କି ମାରୁଥିବା ମହାପ୍ରଭୁଙ୍କର ନୀତିକାନ୍ତି, ତାଙ୍କର ଲୀଳା, ତାଙ୍କର ଯାନିଯାତ୍ରା, ଯାହା ଯାହା ଆଜି ଆପଣମାନଙ୍କର ପ୍ରଶ୍ନ ହୋଇଛି, ସେ ପ୍ରଶ୍ନକୁ ଏହି ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣ ଆମକୁ ପଠାନ୍ତୁ। ଆଉ ଆମେ ମଧ୍ୟ ଆମର ଏଠାରେ ଉପସ୍ଥିତ ଥିବା ଗବେଷକ ଯେଉଁମାନେ ଅଛନ୍ତି, ଉଦ୍ଘୋଷକ ସମସ୍ତେ, ଆମେ ପ୍ରଯତ୍ନ ହୋଇ ପ୍ରଚେଷ୍ଟା କରିବୁ, ଚେଷ୍ଟା କରିବୁ ଆପଣଙ୍କ ମାନଙ୍କ ପାଖରେ ସେ ଉତ୍ତରକୁ ପ୍ରତିପାଦନ କରିବା ପାଇଁ ବା ପ୍ରଦାନ କରିବା ପାଇଁ। ପୁନର୍ବାର ନେଇଯାଉଛି ଆପଣମାନଙ୍କୁ ସେଇ ଶରଧାବାଲିର ସେ ପ୍ରାଙ୍ଗଣକୁ, ଯେଉଁ ଶରଧାବାଲିର ପ୍ରାଙ୍ଗଣରେ ଆମେ ଦେଖିପାରୁଛୁ ଦଳ ଦଳ ହେଇ ବିଭିନ୍ନ ଗୋଷ୍ଠୀର ବିଭିନ୍ନ ରଙ୍ଗ ବେରଙ୍ଗର, ସତେ ଯେପରି ବିଭିନ୍ନ ରଙ୍ଗ ବେରଙ୍ଗର ପ୍ରଜାପତି ଏଠି ଫୁଲି ଫୁଟି ଉଠିଛନ୍ତି, ଆସିଛନ୍ତି ମହାପ୍ରଭୁଙ୍କୁ ତାଙ୍କର ଅଭିବାଦନ ଜଣାଇବା ପାଇଁ। ନର୍ତ୍ତକ ନର୍ତ୍ତକୀମାନେ ସୁନ୍ଦର ନୃତ୍ୟ କଳାର, ଷୋଳ କଳାର ଠାକୁର ମହାପ୍ରଭୁ, ଯିଏ ରାତ୍ର ସମୟରେ ବଡ଼ସିଂହାର ସମୟରେ ପ୍ରଭୁ ଗୀତ ଗୋବିନ୍ଦର ସେ ଗାନ ବା ଗୀତ ଗୋବିନ୍ଦର ସୁଲଳିତ ସ୍ୱର, ମଧୁର ସ୍ୱରକୁ ନ ଶୁଣିଲେ ତାଙ୍କୁ ନିଦ ଲାଗେ ନାହିଁ। ସଙ୍ଗୀତ ବାଦ୍ୟରେ ତାଙ୍କର ମନ ମଧ୍ୟ ଅତ୍ୟନ୍ତ ଆନନ୍ଦିତ ହୋଇଉଠେ। ଠିକ୍ ସେହିପରି ଆମେ ଦେଖିପାରୁଛୁ ଶରଧା ବାଲିରେ ଅନେକ ଯିଏକି ନୃତ୍ୟଶିଳ୍ପୀ, ସେମାନଙ୍କର ନୃତ୍ୟ କଳାର ସେଇ ନିଖୁଣ ରୂପ ପ୍ରଭୁଙ୍କ ନିକଟରେ ଏଇଠି ଭେଟି ଦେଉଛନ୍ତି। ନାନା ରଙ୍ଗରେ, ନାନା ଢଙ୍ଗରେ, ନାନା ରୂପରେ, ନାନା ଶୈଳୀରେ ତାଙ୍କ ଭିତରେ କେବଳ ଗୋଟିଏ ଭାବନା, ମୋ ପ୍ରଭୁ ଜଗନ୍ନାଥ ଯିଏକି ସମଗ୍ର ବିଶ୍ୱର ଅଧୀଶ୍ୱର, ସିଏ ହେଉଛନ୍ତି ଏକମାତ୍ର ପୁରୁଷ ଏ ସଂସାରରେ, ଆଉ ସମସ୍ତେ ହେଉଛନ୍ତି ସେ ଗୋପିକା ବା ନର୍ତ୍ତକୀ, ଯେଉଁମାନେ ହେଉଛନ୍ତି ପ୍ରକୃତି। ପ୍ରକୃତି ସହିତ ଏଇ ପୁରୁଷର ମିଳନ, ଏ ମିଳନର ଯାତ୍ରା, ଭାବବନ୍ଧନର ଯାତ୍ରା,

0: ମହାପ୍ରଭୁ ଆସିଛନ୍ତି ନବଦିନାତ୍ମକ ଯାତ୍ରାରେ। ଏଠି ଯାତ୍ରା ସମାପନ କରି ଆଜି ପ୍ରତ୍ୟାବର୍ତ୍ତନ କରିବେ ଶ୍ରୀମନ୍ଦିରକୁ। ଇଏ ନଅ ସଂଖ୍ୟା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା, କାରଣ ମଣିଷ ପ୍ରତ୍ୟେକଟି ଆମର କାର୍ଯ୍ୟ ଯାହା ହେଉଛି ନୀଳାଚଳ କ୍ଷେତ୍ରରେ ସେ ନଅ ସଂଖ୍ୟାକୁ ପୂର୍ଣ୍ଣ ସଂଖ୍ୟାକୁ ନେଇକି କରାଯାଉଛି। ଆମର ମଧ୍ୟ ରହିଛି ଶାସ୍ତ୍ରୀୟ ପରମ୍ପରାରେ ନବଗ୍ରହ, ନବରସ, ନବରତ୍ନ। ଆଉ ସବୁଠାରୁ ଚମତ୍କାର କଥା ହେଲା ଶ୍ରୀମନ୍ଦିର ରୋଷଶାଳାରେ ଯେଉଁ ରନ୍ଧନ କାର୍ଯ୍ୟ ହେଉଛି ତାହା ମଧ୍ୟ ନଅ ଗୋଟି ହାଣ୍ଡି ଏକା ସାଙ୍ଗରେ ବସିକି ହୋଇଛି, କିନ୍ତୁ ସେ ହାଣ୍ଡିର ବସିବାର ମଧ୍ୟ ନିର୍ଦ୍ଦିଷ୍ଟ ନିୟମ ରହିଛି। ଉପରକୁ ଉପରକୁ ବସୁନାହିଁ, ଛଅ ଆଉ ଯୋଉଠିକି ପାଞ୍ଚ, ତିନି ଏବଂ ଏକ।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
3: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 April 2025 ଲାଗୁ କରାଯାଇଛି।
2: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧାଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
3: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
2: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
3: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
2: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
4: ଜୟ ଜଗନ୍ନାଥ। ରଥଯାତ୍ରା ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଲକ୍ଷ ଲକ୍ଷ ଭକ୍ତଙ୍କର ସୁସ୍ଥ ଏବଂ ସୁରକ୍ଷିତ ଦର୍ଶନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପୁରୀ ବଡ଼ଦାଣ୍ଡ ଏବଂ ପ୍ରମୁଖ ସ୍ଥାନରେ 8 ଅତ୍ୟାଧୁନିକ 10,000 ବିଶିଷ୍ଟ ଚିକିତ୍ସା ଶିବିର ଯଥା ପୁରୁଣା ରଘୁନନ୍ଦନ ପାଠାଗାର ନିକଟରେ, ନୀଳାଦ୍ରି ଭକ୍ତ ନିବାସରେ, ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ, ବଗଲା ପରିସରରେ, ମାର୍କେଟ ଛକ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ, ଭୋଳାନାଥ ବିଦ୍ୟାପୀଠଠାରେ, ବସ୍ଷ୍ଟାଣ୍ଡରେ, ରେଳ ଷ୍ଟେସନ ମୁଖ୍ୟ ଫାଟକ ସମ୍ମୁଖରେ ବ୍ୟବସ୍ଥା କରାଯାଇଛି। ତା ସହିତ 30 ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପ୍ରତ୍ୟେକ ଶିବିରରେ ବିଶେଷଜ୍ଞ ଡକ୍ଟର, ନର୍ସ, ପାରାମେଡିକାଲ କର୍ମଚାରୀ, ଅକ୍ସିଜେନ, ECG, ଜରୁରୀକାଳୀନ ଔଷଧ ଓ 24 ସେବା ଉପଲବ୍ଧ। ଗୁରୁତର ରୋଗୀଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟରେ 300 ଅଧିକ ସଂରକ୍ଷିତ ଶଯ୍ୟା, ICU, ବର୍ନ ୱାର୍ଡ, ଅପରେସନ ଥିଏଟରର ବ୍ୟବସ୍ଥା ରହିଛି। ଭକ୍ତମାନଙ୍କର ତୁରନ୍ତ ସେବା ପାଇଁ 82 ଆମ୍ବୁଲାନ୍ସ ସହ ସ୍ୱତନ୍ତ୍ର କରିଡର ଓ ପ୍ରଶିକ୍ଷିତ ଦଳ ପ୍ରସ୍ତୁତ ଅଛନ୍ତି। ଆପଣଙ୍କ ସୁସ୍ଥତା ଆମର ସର୍ବୋଚ୍ଚ ପ୍ରାଥମିକତା।
5: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
6: ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
7: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
6: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
7: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
8: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମହାପ୍ରଭୁଙ୍କର ଆଜି ଯେଉଁ ବାହୁଡ଼ା ଯାତ୍ରା, ଏ ବାହୁଡ଼ା ଯାତ୍ରାର ମହିମା ଯେ କେତେ ଉଚ୍ଚ, କେତେ ହୃଦୟସ୍ପର୍ଶୀ, କେତେ ଚମତ୍କାର, କେତେ ମନଛୁଆଁ, ଅନୁଭବ ହିଁ ଜାଣେ। ସେଇ ଅନୁଭବ ନେଇ କାହିଁ କେତେ ଦୂରରୁ ଭକ୍ତମାନେ ଧାଇଁ ଆସୁଛନ୍ତି, କମ୍ବଡ଼ କଥା। ଆମେ ବର୍ତ୍ତମାନ ଅଛୁ ସେଇ ଭକ୍ତ ସାଲବେଗଙ୍କର ସମାଧି ପୀଠରେ। ଯାହା ଆମର ପରମ ସୌଭାଗ୍ୟ, ଆକାଶବାଣୀ କଟକ କେନ୍ଦ୍ର ଯେଉଁ ଭକ୍ତ ସାଲବେଗଙ୍କର ସମାଧି, ଯାହା ଆଜି କୋଟି କୋଟି ଓଡ଼ିଆମାନଙ୍କୁ ଉଦ୍ବୁଦ୍ଧ କରୁଛି। ଯେଉଁ ସାଲବେଗ ଥରେ କହିଥିଲେ ଯେ ଏକା ତୋ ଭକତ ଜୀବନ, ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ, ତୋର ଚକ୍ର ଚିହ୍ନ। ତେଣୁ ଶଙ୍ଖ ଚକ୍ର ଚିହ୍ନ ଦେଖେଇବା ପାଇଁ ପ୍ରଭୁଙ୍କର ଯାତ୍ରା। ଯାହା ଆମର ପ୍ରଥମ କେନ୍ଦ୍ରରୁ ଆମେ ଶୁଣୁଥିଲେ ଯେ

0: ପ୍ରଭୁ ମହାବାହୁଙ୍କର ଦୁଇ ପଟରେ ଗୋଟେ ପଟରେ ଶଙ୍ଖ ଆଉ ଗୋଟେ ପଟରେ ଚକ୍ର ଏବଂ ଏଇ ଯୋଉ ରାଜା ଇନ୍ଦ୍ରଦମ୍ନଙ୍କର ରାଣୀ ଗୁଣ୍ଡିଚା ଯାହାଙ୍କ ନାମ ଅନୁସାରେ ଏଇ ଯାତ୍ରାର ନାମ ହେଇଛି ଗୁଣ୍ଡିଚା ଯାତ୍ରା। ଏ ଗୁଣ୍ଡିଚା ଯାତ୍ରାକୁ ଯଦି ଆପଣ ଉଚ୍ଚାରଣ କରିବେ ଏଇ ଗୁଣ୍ଡିଚା ଯାତ୍ରାରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ ସତ ଜନ୍ମ ପାପ ଆପଣଙ୍କର ଦୂର ହେଇଯିବ। ସତ ଜନ୍ମ ପାପରୁ ମୁକ୍ତ ହେବା ପାଇଁ ଭକ୍ତମାନେ ଧାଇଁ ଆସୁଛନ୍ତି, ମାନେ ସ୍ୱତଃସ୍ଫୁର୍ତ୍ତ ଭାବରେ ଯେମିତି ଚୁମ୍ବକ ଲୁହାକୁ ଟାଣେ, ତେଣୁ ପ୍ରଭୁଙ୍କର ଆକର୍ଷଣରେ ପ୍ରଭୁଙ୍କର ଦେଦୀପ୍ୟମାନ ଲୀଳାରେ ଆକର୍ଷିତ ହୋଇ ଭକ୍ତମାନେ ଧାଇଁ ଆସୁଛନ୍ତି। ଯେଉଁ ଶ୍ରଦ୍ଧାର ବାଲି କଥା ଆଲୋଚନା କରୁଥିଲେ ଆମେ, ସେ ଶ୍ରଦ୍ଧାର ବାଲିକୁ ଲାଗିକିରି ଯେଉଁ ଗୁଣ୍ଡିଚା ମଣ୍ଡପ ଯାହାକୁ କୁହାଯାଉଛି ଆଡ଼ପ ମଣ୍ଡପ, ସେ ଆଡ଼ପ ମଣ୍ଡପ କ'ଣ? ସେ ଆଡ଼ପ ମଣ୍ଡପ ହେଉଛି ଆଟୋପ ମଣ୍ଡପ, ପଟ୍ଟାରେ ନିର୍ମିତ ମଣ୍ଡପ। ଯେତେବେଳେ ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ସୋମବଂଶୀ ରାଜା ଯଯାତି କେଶରୀ ମହାପ୍ରଭୁ ଜଗନ୍ନାଥ ଯେଉଁ ପାତାଳ ହେଇଥିଲେ ସୋନପୁରର ଗୋପାଳୀ ଗ୍ରାମରେ 144 ବର୍ଷ କିମ୍ବା 146 ବର୍ଷ, ସେଇ ପାତାଳି ହେଇଥିବା ଜଗନ୍ନାଥଙ୍କୁ ଉଦ୍ଧାର କରି ନବକଳେବର କରେଇ ଆଣିକିରି ପ୍ରଥମେ ପୁରୀରେ ପ୍ରତିଷ୍ଠା କରିଛନ୍ତି। କୋଉଠି ପ୍ରତିଷ୍ଠା କରିଛନ୍ତି? ନା, ଏ ଗୁଣ୍ଡିଚା ମଣ୍ଡପରେ ପ୍ରତିଷ୍ଠା କରିଛନ୍ତି। ସେଇଥିପାଇଁ ଏ ଗୁଣ୍ଡିଚା ମଣ୍ଡପକୁ ଆଟପ ମଣ୍ଡପ କୁହାଯାଏ, ଯାହା ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି। ଯଯାତି କେଶରୀଙ୍କ ସମୟରୁ 38 ହାତ ଉଚ୍ଚର ଏଇ ଯୋଉ ପଟୋଳ, ପଟାରେ ନିର୍ମିତ ଦେଉଳ, ପଟାରେ ନିର୍ମିତ ମଣ୍ଡପ, ସେଇ ମଣ୍ଡପରେ ମହାପ୍ରଭୁଙ୍କୁ ପ୍ରଥମେ ରଖାଯାଇଥିବାରୁ ତାର ନାଁ ହେଉଛି ଜନକପୁରୀ, ଜନ୍ମସ୍ଥାନ, ଜନ୍ମବେଦୀ। କିନ୍ତୁ ଶ୍ରୋତା ବନ୍ଧୁ, ତା ପୂର୍ବରୁ ଆଉ ଗୋଟିଏ ଦେଉଳ ରହିଛି, ତା ନାଁ ହେଉଛି ନୃସିଂହ ଦେଉଳ, ନୃସିଂହ ମନ୍ଦିର, ଯାହାକୁ ବର୍ତ୍ତମାନ ଆମେ ଯଜ୍ଞ ନୃସିଂହ ବୋଲି କହୁଛୁ। ଯେଉଁ ଯଜ୍ଞ ନୃସିଂହର ମୂର୍ତ୍ତିର ପରିକଳ୍ପନାରେ ଆମେ କହୁଛେ ଯେ କୋଳରେ ଲକ୍ଷ୍ମୀ ମସ୍ତକରେ ଅନନ୍ତ। ଆମର ଯେଉଁ ଟିକେ ଆଗରୁ ଆମେ ଆଲୋଚନା କରୁଥିଲେ ଯେ ଲକ୍ଷ୍ମୀ ରୋଷଶାଳାରେ ଯେଉଁ ରହିଛନ୍ତି, ଶ୍ରୀମନ୍ଦିର ରୋଷରେ ସବୁ ରୋଷ କରୁଛନ୍ତି, ରୋଷେଇ କରୁଛନ୍ତି, ଏଠି ମଧ୍ୟ ଆଡ଼ପ ମଣ୍ଡପରେ ଲକ୍ଷ୍ମୀ ରହିଛନ୍ତି। କାରଣ ଯେଉଁ ଯଜ୍ଞନାଥ ଯଜ୍ଞନାରାୟଣ ତାଙ୍କର କୋଳରେ ଲକ୍ଷ୍ମୀ ମସ୍ତକରେ ଅନନ୍ତ, ଇଏ ହେଉଛନ୍ତି ଆଦି ନୃସିଂହ। ଏବଂ ପ୍ରଥମେ ଯଯାତି କେଶରୀ ଏଇଠି ସ୍ଥାପନ କଲା ପରେ ଏ କ୍ଷେତ୍ର ନାହିଁଛି ପୁରୁଷୋତ୍ତମ କ୍ଷେତ୍ର, ଏବଂ ପୁରୁଷୋତ୍ତମ କ୍ଷେତ୍ରର ଅଧିବାସୀ ହେଉଛନ୍ତି ପ୍ରଥମତଃ ଯେ ନୃସିଂହ। ଦଶବତାର ଭିତରେ ଚତୁର୍ଥ ଅବତାର ହେଉଛି ନୃସିଂହ ଅବତାର, ଯେଉଁ ନୃସିଂହଙ୍କୁ ଆଦି ନୃସିଂହ ଭାବରେ ଦେଖୁଛୁ। ଆଉ ଜଣେ ନୃସିଂହ ଅଛନ୍ତି ବର୍ତ୍ତମାନ, ଯେଉଁ 100 ହାତ ଉଚ୍ଚର ଦେଉଳ ଯେଉଁ ରହିଛି, ବର୍ତ୍ତମାନର ଦେଉଳ ଦକ୍ଷିଣ ପଟରେ ଯେଉଁ ମୁକ୍ତ ମଣ୍ଡପକୁ ଲାଗିକିରି ଯେଉଁ ନୃସିଂହ ଅଛନ୍ତି, ସେ ହେଉଛନ୍ତି ବିଧାରଣ ନୃସିଂହ, ଆଦି ନୃସିଂହ। ତେଣୁ ନୃସିଂହ ହେଉଛନ୍ତି ମୂଳ। ସତ୍ୟଯୁଗରେ ଯେଉଁ ନୃସିଂହଙ୍କର କଥା କୁହାଯାଉଥିଲା, ସେହି ଅନୁସାରେ ଏହି କ୍ଷେତ୍ରକୁ ପୁରୁଷୋତ୍ତମ କ୍ଷେତ୍ର କୁହାଯାଏ। ଏହି କଥାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ପ୍ରତାପ ତ୍ରିପାଠୀଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ପଦାତ୍ ପଦାତ୍ ଶ୍ରେଷ୍ଠତମ କ୍ରମାତ୍ ପରମ ପାବନ ସିନ୍ଧୁ ତେରେ ତୁଜୋ ବ୍ରହ୍ମନ୍ ରାଜତେ ନୀଳ ପର୍ବତ। ସେଇ ନୀଳ ପର୍ବତରେ, ନୀଳକନ୍ଦରରେ ମହାପ୍ରଭୁଙ୍କର ଦିବ୍ୟ ଲୀଳା ସବୁବେଳେ ଶ୍ରଦ୍ଧାଳୁ ଭକ୍ତଟିଏ ବର୍ଷ ତମାମ ଦେଖୁଥିବା ବେଳେ ଏଇ ଯେଉଁ ଅବକାଶ ମିଳିଛି ନବଦିନାତ୍ମକ ଯାତ୍ରା ଶ୍ରୀ ଗୁଣ୍ଡିଚା ଯାତ୍ରା, ସେଥିରେ ସେ ସ୍ୱତନ୍ତ୍ର ଭାବରେ ଦେଖିବା ପାଇଁ ତାର ଠାକୁରଙ୍କୁ ସେ ଧାଇଁ ଆସିଛି। କାହିଁକି? ସେ ଜାଣିଛି ଇଏ ହେଉଛି ଗୋଟେ ଅବକାଶ ଯାହା ଦୁର୍ଲଭ। ଆପଣମାନେ ଶ୍ରବଣ କରିଛନ୍ତି, ଜାଣୁଛନ୍ତି ଯେ ନୀଳକନ୍ଦର ଦର୍ଶନ ଆଉ ଆଡ଼ପ ମଣ୍ଡର ପର ଦର୍ଶନ କେତେ ପୁଣ୍ୟପ୍ରଦ ଆଉ କେତେ ସ୍ୱତନ୍ତ୍ର ରହିଛି। ଆଡ଼ପ ମଣ୍ଡପରେ ଦର୍ଶନର ଫଳ ବା ମହାପ୍ରଭୁଙ୍କର ଆଶୀର୍ବାଦ। ତେବେ ଶ୍ରୋତାବନ୍ଧୁ, ଇଏ ହେଉଛି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରାର ବର୍ତ୍ତମାନ ପରିବେଶ, ଯାହା ରହିଛି ସୂର୍ଯ୍ୟଦେବଙ୍କର ଟିକିଏ ଟିକିଏ ଆଗମନ, ମନ୍ଦ ମନ୍ଦ ପବନ ପ୍ରବାହିତ ଆଉ ମେଘର ମୁକ୍ତ ଆକାଶ ବର୍ତ୍ତମାନ। ତେଣୁ ସମସ୍ତେ ବିଚରଣ କରୁଛନ୍ତି ଆନନ୍ଦ ଉଲ୍ଲାସରେ, ସତେ ଯେପରି ତାଙ୍କର ମନର ଠାକୁର।

ମନୁଆ ଠାକୁର ଆଉ କିଛି ସମୟର ଯେଉଁ ଅପେକ୍ଷା ପରେ ସେମାନେ ସେଇ ଘଣ୍ଟ ଘଣ୍ଟାର ନିନାଦ ଶ୍ରବଣ କରିବେ ଆଉ ନିଜକୁ ଧନ୍ୟ କରିବେ। କହିବାକୁ ଗଲେ ନବଦା ଭକ୍ତିର ସ୍ରୋତ ବର୍ତ୍ତମାନ ପ୍ରବାହିତ ହେଉଛି ଶ୍ରୀକ୍ଷେତ୍ରରେ ଏଇ ବଡ଼ଦାଣ୍ଡରେ, ଆଉ ସେଇ ସ୍ରୋତରେ ଅବଗାହନ କରୁଛନ୍ତି ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନେ। ଆପଣମାନେ ଜାଣନ୍ତି ଶ୍ରବଣମ୍ କୀର୍ତ୍ତନମ୍ ବିଷ୍ଣୁ ସ୍ମରଣମ୍ ପାଦ ସେବନମ୍ ଅର୍ଚ୍ଚନମ୍ ବନ୍ଦନମ୍ ଦାସ୍ୟ ସଖ୍ୟ ମାତ୍ମ ନିବେଦନମ୍। କ'ଣ ବା ଅଭାବ ଅଛି ଏଠି, ଶ୍ରବଣ କରୁଛନ୍ତି ମହାପ୍ରଭୁଙ୍କର କଥାକୁ।

0: ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଏକାକାର ହବ ସେତେବେଳେ ଆମେ ଅନୁଭବ କରିବା ଯେ ମହାପ୍ରଭୁଙ୍କ ରଥ ବଡ଼ଦାଣ୍ଡରେ ଗଡ଼ୁଛି, ଆମର ମନର ବଡ଼ଦାଣ୍ଡରେ ମଧ୍ୟ ମହାପ୍ରଭୁ ବିଜେ ହୋଇଛନ୍ତି। ତେଣୁ ଏଇ ଉପଲବ୍ଧିଟି ହେଉଛି ଗୋଟେ ବଡ଼ ଉପଲବ୍ଧି, ଯେଉଁ ଉପଲବ୍ଧିଟିକୁ ଆମର ଗୀତିକାରମାନେ ଅତି ସୁନ୍ଦର ଭାବରେ ତାକୁ ରଚନା କରିଛନ୍ତି ଏବଂ ତାକୁ ସୁନ୍ଦର ଭାବରେ ଆମେ ଶୁଣିକରି ମଧ୍ୟ ଆମର ମନ ପୁଲକିତ ହେଉଛି। କିଛି ସମୟ ପୂର୍ବରୁ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ ଆପଣମାନଙ୍କୁ କହୁଥିଲେ ଏଇ ଯେଉଁ ନର୍ତ୍ତକ ନର୍ତ୍ତକୀମାନେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ଏବଂ ମହାପ୍ରଭୁଙ୍କୁ ଏଇ ନୃତ୍ୟ ଦେଖିବାକୁ ଭଲ ଲାଗେ ଏବଂ ମହାପ୍ରଭୁ ବଡ଼ସିଂହାର ବେଳେ ମଧ୍ୟ ଏଇ ନୃତ୍ୟ ଦେଖିକରି ସେ ନିଦ୍ରା ଯାଆନ୍ତି, ପହୁଡ଼ ହୁଅନ୍ତି। ଏ ନୃତ୍ୟଟି ଆମର କ'ଣ ଜାଣନ୍ତି, ଆମର ଓଡ଼ିଶୀ ନୃତ୍ୟ ଯାହାକୁ ଆମେ କହୁଛୁ ସେ ଓଡ଼ିଶୀ ନୃତ୍ୟର ପାଞ୍ଚଟି ପର୍ଯ୍ୟାୟ ଅଛି। ଗୋଟେ ହେଉଛି ମଙ୍ଗଳାଚରଣ, ଦ୍ୱିତୀୟଟି ହେଉଛି ବଟୁ, ତୃତୀୟଟି ହେଉଛି ପଲ୍ଲବୀ, ଚତୁର୍ଥଟି ହେଉଛି ଅଭିନୟ, ପଞ୍ଚମଟି ହେଉଛି ମୁଖ୍ୟ। ତେଣୁ ଯେଉଁମାନେ ଓଡ଼ିଶୀର ନର୍ତ୍ତକ ଏବଂ ନର୍ତ୍ତକୀ ବା ନୃତ୍ୟାଙ୍ଗନା, ସେମାନେ ଯେତେବେଳେ ନୃତ୍ୟ ପ୍ରଦର୍ଶନ କରନ୍ତି ବା ନୃତ୍ୟରେ ବିଭୋର ହୋଇଯାଆନ୍ତି ଏବଂ ଓଡ଼ିଶୀ ନୃତ୍ୟର ଏଭଳି ଏକ ଅବସ୍ଥା ଅଛି ଯେତେବେଳେ ନୃତ୍ୟ ପ୍ରଦର୍ଶନ କରୁଥିବା ଶିଳ୍ପୀ ସେଥିରେ ତଲ୍ଲୀନ ହୋଇଯାଏ, ତା'ର ମୁଖ୍ୟ ଅବସ୍ଥା ପ୍ରାପ୍ତ ହୁଏ ଏବଂ ଓଡ଼ିଶୀ ନୃତ୍ୟର ଏଭଳି ଶକ୍ତି ଏବଂ ସାମର୍ଥ୍ୟ ଅଛି, ଇଏ ମୁଖ୍ୟ ପ୍ରଦାନ କରିବାକୁ ମଧ୍ୟ ସମର୍ଥ। ତେଣୁ ମହାପ୍ରଭୁଙ୍କ ପାଖରେ ଏଇ ଯେତେବେଳେ ଓଡ଼ିଶୀର ନର୍ତ୍ତକ ନର୍ତ୍ତକୀମାନେ ଏଇ ଯେଉଁ ନୃତ୍ୟ କରୁଛନ୍ତି, ଏଇ ନୃତ୍ୟ ମାଧ୍ୟମରେ କୌଣସି ନା କୌଣସି ଜାଗାରେ ପ୍ରଚ୍ଛନ୍ନ ଭାବରେ ତାଙ୍କ ଭିତରେ ଗୋଟେ ମୁଖ୍ୟ କାମନା ଅଛି ଏବଂ ମହାପ୍ରଭୁଙ୍କ ପାଖରେ ନୃତ୍ୟକୁ ନିବେଦନ କରି ତାଙ୍କର ଯେଉଁ ପର୍ଯ୍ୟାୟ ଅଛି ସେ ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇ ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ବା ମହାପ୍ରଭୁଙ୍କ ଭାବସତ୍ତାରେ ଲୀନ ହୋଇଯିବାର ଗୋଟେ ବାସନା ମଧ୍ୟ ତାଙ୍କ ମନ ଭିତରେ ଅଛି, ଯେଉଁଟା ମହାପ୍ରଭୁଙ୍କର ଅତି ପ୍ରିୟ। ମହାପ୍ରଭୁ ଯେତେବେଳେ ଜାଣନ୍ତି ଯେ ମୋର ଭକ୍ତ ମୋ ସହିତ ମିଶିଯିବା ପାଇଁ ଚାହୁଁଛି ଏବଂ ତାର ଭିତରେ ଆଧ୍ୟାତ୍ମିକ ଉତ୍ତରଣ ଏଭଳି ହେଲାଣି ଯେ ମୋ ସହିତ ମିଶିବାକୁ ସେ ବର୍ତ୍ତମାନ ଯୋଗ୍ୟ, ଏହି କଥାଟି ଯେତେବେଳେ ଭକ୍ତଙ୍କ ଭିତରେ ଦେଖନ୍ତି ଭଗବାନ, ଭକ୍ତଙ୍କ ଭିତରେ ମହାପ୍ରଭୁ ଦେଖନ୍ତି, ସେତେବେଳେ ମହାପ୍ରଭୁଙ୍କର ମଧ୍ୟ ପୁଲକ ହୁଏ। ମହାପ୍ରଭୁ ଚାହାନ୍ତି ପ୍ରକୃତରେ ଏହି ସଂସାରର ଜଞ୍ଜାଳ ମୋହ ମାୟା କାଟିକିରି ସମସ୍ତେ ତାଙ୍କ ପାଖକୁ ଫେରିଯାଆନ୍ତୁ, କିନ୍ତୁ କେଉଁଠି ଫେରିପାରୁଛେ ଆମେ? ତେଣୁ ଯେତେବେଳେ ଏଇ କୋଟି କୋଟି ଭକ୍ତଙ୍କ ଭିତରେ କୌଣସି ଜଣେ ଭକ୍ତ ଭିତରେ ଏ ଭାବ ଉତ୍ପନ୍ନ ହୁଏ, ଯେଉଁଟା ନବଧା ଭକ୍ତି କଥା କହୁଥିଲେ ଡକ୍ଟର କଲ୍ୟାଣୀ ନନ୍ଦୀ, ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟମାତ୍ୟ ନିବେଦନଂ, ଭକ୍ତିରେ 9 ପ୍ରକାର ବାଟ ଦେଖା ହେଲା, ଆଉ କେତେ ବାଟ ଆମକୁ ଦେଇଥାନ୍ତେ? ଆପଣ ସ୍ମରଣ କରିପାରିବେ କରନ୍ତୁ, ଶ୍ରବଣ କରିପାରିବେ କରନ୍ତୁ, ଅର୍ଚ୍ଚନା କରିପାରିବେ କରନ୍ତୁ, ବନ୍ଦନା କରିପାରିବେ କରନ୍ତୁ, ଯାହା କରିବା କଥା କରନ୍ତୁ, 9 ବାଟ ଭକ୍ତି ଆନ୍ଦୋଳନ ଆପଣଙ୍କୁ ଦେଲା। ସେଇ 9 ବାଟ ଭିତରୁ ଯେଉଁ ବାଟ ଆପଣଙ୍କର ପସନ୍ଦ, ଯେଉଁ ବାଟ ଆପଣଙ୍କୁ ସୁହାଉଛି ସେଇ ବାଟ ଧରନ୍ତୁ ଏବଂ ମହାପ୍ରଭୁଙ୍କ ପାଖରେ ଶରଣାପନ୍ନ ହୁଅନ୍ତୁ ଏବଂ ଆତ୍ମନିବେଦନ କରନ୍ତୁ। ଏହି କଥାଟି ଯେତେବେଳେ ମହାପ୍ରଭୁ ଦେଖନ୍ତି ଭକ୍ତମାନଙ୍କ ଭିତରେ, ମହାପ୍ରଭୁଙ୍କ ଭିତରେ ମଧ୍ୟ ଗୋଟେ ପୁଲକ ଜାତ ହୁଏ ଏବଂ ଆମର ଯେଉଁ ଓଡ଼ିଶୀ ନର୍ତ୍ତକ ଏବଂ ନୃତ୍ୟାଙ୍ଗନାମାନେ ନୃତ୍ୟ ପରିବେଷଣ କରୁଛନ୍ତି ତାର ଭିତରେ ଆମେ ସେହି ଭାବଟିକୁ ଦେଖୁଛୁ ଏବଂ ସେଇଥିପାଇଁ ଏତେ ଭିଡ଼ ହେଉଛି ଧୀରେ ଧୀରେ ଧୀରେ ଧୀରେ ବାହୁଡ଼ା ଯାତ୍ରା ଏବଂ ଗୁଣ୍ଡିଚା ଯାତ୍ରାରେ ନର୍ତ୍ତକ ନର୍ତ୍ତକୀମାନଙ୍କର ବହୁତ ସଂଖ୍ୟା ବଢ଼ୁଛି ନୃତ୍ୟ ପ୍ରଦର୍ଶନ କରିବା ପାଇଁ। ଆଉ ଗୋଟିଏ କଥା ମୁଁ ଦେଖିବି, ବର୍ତ୍ତମାନ ଗହଳି ତ ବହୁତ ବଢ଼ିଗଲାଣି, ଆମେ ଯେତିକି ଦୂର ପର୍ଯ୍ୟନ୍ତ ଦେଖୁଛୁ ସବୁ ସ୍ଥାନ ମୁଣ୍ଡମୟ ହୋଇଗଲାଣି। ବର୍ତ୍ତମାନ ଆରକ୍ଷୀ ବାହିନୀଙ୍କର ମଧ୍ୟ ସତର୍କତା ବଢ଼ିଲାଣି, ସେମାନେ ତତ୍ପର ହେଲେଣି, କାରଣ ଭିଡ଼କୁ ନିୟନ୍ତ୍ରଣ କରିବା ଅତୀତରେ ବହୁତ କଷ୍ଟ ହୋଇଛି, ବହୁତ ଦୁର୍ଘଟଣା ମଧ୍ୟ ହୋଇଛି, ଏହି ବର୍ଷ ମଧ୍ୟ ତାକୁ ସୁରକ୍ଷିତ କରିବା ପାଇଁ ସେମାନେ ତତ୍ପର ନାସ୍ତି ଉଦ୍ୟମ କରୁଛନ୍ତି। ଆଉ ଗୋଟିଏ କଥା ମୁଁ ବାହୁଡ଼ା ସମ୍ପର୍କରେ ଆପଣଙ୍କୁ କହିବି, ଯାତ୍ରାରେ ରଥଯାତ୍ରାରେ ଅନେକ ଭକ୍ତଙ୍କର ଅତୀତରେ ମଧ୍ୟ ପୁରୁଣା ରଥଯାତ୍ରାର ଇତିହାସ ଯଦି ଆପଣ ଦେଖିବେ, ଅତୀତରେ ଯେତେବେଳେ ରଥ ଗଡ଼ୁଥିଲା ରଥ ଚକ ତଳେ ପଡ଼ିଯିବା ଏବଂ ରଥ ଚକ ତଳେ ପଡ଼ିଗଲେ ମୃତ୍ୟୁବରଣ କଲେ ଗୋଟେ ମୁକ୍ତି ଲାଭ ହୁଏ ବୋଲି ଲୋକଙ୍କର ଗୋଟେ ବିଶ୍ୱାସ ଥିଲା ଏବଂ ସେଇଥିପାଇଁ ଅନେକ ଲୋକ ଦୁର୍ଘଟଣାବଶତଃ ଯେଉଁମାନେ ରଥ ଚକ ତଳେ ପଡ଼ିଯାଉଥିଲେ, ଆଉ କିଛି ଲୋକ ରଥ ଚକ ତଳେ ଜାଣିକରି ମଧ୍ୟ ପଡ଼ିବାର ଦୃଷ୍ଟାନ୍ତ ବା ଉଦାହରଣ ଅଛି। ତେଣୁ ସେଇଥିପାଇଁ ରଥଯାତ୍ରା ସମୟରେ ଅନେକ ଭକ୍ତଙ୍କର ମନ ଭିତରେ ମଧ୍ୟ ଆସେ ଯେ ମହାପ୍ରଭୁ ଆପଣ ରଥରେ ବିରାଜମାନ କରିଛନ୍ତି, ଏହି ସମୟରେ ମୋର ଏ ସଂସାର ଯାତ୍ରା ଶେଷ ହୋଇଯାଆନ୍ତା କି? ଏଭଳି ଜଣେ ଭକ୍ତ, ଏଭଳି ଜଣେ ଅନନ୍ୟ ଗାୟକ ଓଡ଼ିଶାର ନିମାଇ ହରିଚନ୍ଦନ, ଯାହାଙ୍କୁ ଆମେ ବାଣୀକଣ୍ଠ ବୋଲି କହୁ, ସେ ମହାପ୍ରଭୁଙ୍କ ଆଗରେ ସିଂହଦ୍ୱାରରେ ବା 22 ପାହାଚରେ ବା ଜଗମୋହନରେ ମହାପ୍ରଭୁଙ୍କୁ ସେ ପ୍ରାର୍ଥନା କରିଥିଲେ, ମହାପ୍ରଭୁ ଆପଣ ଗୁଣ୍ଡିଚା ଯାତ୍ରାରେ ଯାଉଛନ୍ତି, ଆପଣ ବାହୁଡ଼ିବା ଭିତରେ ମୋତେ ବାହୁଡ଼େଇ ନିଅନ୍ତୁ।

ଏବଂ ସତକୁ ସତ ବାଣୀକଣ୍ଠ ନିମାଇଚରଣ ହରିଚନ୍ଦନଙ୍କର ସେଇ ମିନତି ଘେନା ହେଇଥିଲା ଏବଂ ସେ ବାହୁଡ଼ାରେ ସେ ଫେରିଯାଇଥିଲେ, ମହାପ୍ରଭୁ ତାଙ୍କୁ ବାହୁଡ଼େଇ ନେଇଥିଲେ। ତେଣୁ ଏଭଳି ଯେଉଁ କଥା ଅଛି ଶ୍ରୀକ୍ଷେତ୍ରରେ ସେଇଟା ଗୋଟେ ଅନନ୍ୟ। ତେଣୁ ବାହୁଡ଼ା ଆଉ ରଥଯାତ୍ରା ସମୟରେ ମଧ୍ୟ ଅନେକଙ୍କ ଭିତରେ ଗୋଟେ ମୁଖ୍ୟ କାମନା ବା ମୁକ୍ତି କାମନା, ମହାପ୍ରଭୁଙ୍କୁ ଦେଖୁ ଦେଖୁ ମୋ ଜୀବନଟି ଚାଲିଯାଆନ୍ତା, ଏହି ପ୍ରକାର ଗୋଟେ ଭାବନା ମଧ୍ୟ ହୁଏ। ଆମର କବିମାନେ ମଧ୍ୟ ଲେଖିଛନ୍ତି, ସତେ କିଏ ଯିବ ଯିବ ବୃନ୍ଦାବନେ ଯାଇ ପ୍ରବେଶ ହେବ, ଏବଂ ମହାପ୍ରଭୁଙ୍କୁ ଦର୍ଶନ କରୁ କରୁ ମୋର ଆତ୍ମା ଲୀନ ହୋଇଯିବ ତାଙ୍କର ଏବଂ ଏ ଶରୀରରୁ ଆତ୍ମା ଛାଡ଼ିଯିବ। ଏବଂ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଅନ୍ତକାଳେ ଜମାମି ଏବଂ ସ୍ମରଣ ମୁକ୍ତା କଳେବରମ ଯହ ପ୍ରୟାତି ସମଦ ଭାବଂ ଜାତ୍ୟତ୍ର ନାତ୍ୟତ୍ର ସଞ୍ଚୟ। ତେଣୁ ଯେତେବେଳେ ଅନ୍ତକାଳରେ ମୋର ସ୍ୱରୂପକୁ ଦେଖୁ ଦେଖୁ ମୋର ରୂପକୁ ଦେଖୁ ଦେଖୁ ଦେଖୁ ଦେଖୁ ଯାହାର ଆତ୍ମା ଏ ଶରୀର ତ୍ୟାଗ କରେ ସେ ନିଶ୍ଚିତ ମୁକ୍ତି ଲାଭ କରେ, ଏଥିରେ ସନ୍ଦେହ ନାହିଁ। ଏଇଟା ସ୍ୱୟଂ ଭଗବାନଙ୍କର ବାଣୀ ଗୀତାରେ। ତେଣୁ ଏଇ ଯେଉଁ ଗୀତାରେ ଯେଉଁ ବାଣୀ ଅଛି ସେଇ ବାଣୀଟି ମଧ୍ୟ ଅନେକ ଲୋକ ଏହି ପ୍ରକାର କାମନା ବି କରନ୍ତି ଯେ ମହାପ୍ରଭୁ ରଥାରୂଢ଼ ହୋଇଥିଲା ସମୟରେ ଆମର ଶରୀରରୁ ଆତ୍ମା ପ୍ରସ୍ଥାନ କରି ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ଲୀନ ହେଉ। ଏଭଳି ଅନେକ କଥା ଏଇ ବାହୁଡ଼ା ଯାତ୍ରାକୁ ଗୁଣ୍ଡିଚା ଯାତ୍ରାକୁ ନେଇକରି ଅଛି। କାରଣ ଗୁଣ୍ଡିଚା ଯାତ୍ରା ଗୋଟେ ସାଧାରଣ ଯାତ୍ରା ନୁହେଁ, ଏ ଯାତ୍ରା କେତେବେଳେ ଆରମ୍ଭ ହୋଇକରି ହୁଏତ ଧୀରେ ଧୀରେ ଧୀରେ ଧୀରେ ଲୋକମାନଙ୍କର ମାନସ ପଟରେ ଲୋକମାନଙ୍କର ଅନ୍ତର୍ଚେତନାରେ ଇଏ ଦୃଢ଼ୀଭୂତ ହୋଇଯାଇଛି। ତେଣୁ ଏଭଳି ଏକ ଅନନ୍ୟ ଯାତ୍ରା ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି, ତା'ର ଅନ୍ତିମ ଚରଣରେ ଆମେ ଉପଗତ ହୋଇଛୁ। ବର୍ତ୍ତମାନ ମୁଁ ଅନୁରୋଧ କରିବି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ, ସେ ତାଙ୍କର ଧାରା ବିବରଣୀ ପ୍ରଦାନ କରିବା ଆରମ୍ଭ କରନ୍ତୁ। ଡକ୍ଟର ଦାସ,

ଜଗନ୍ନାଥଙ୍କ ପାଖରେ ଭକ୍ତ କିଛି ମାଗୁନି, ଭକ୍ତ ମାଗୁଛି ପ୍ରଭୁ ମୁଁ ଧନ ନେଇ କ'ଣ କରିବି, ମୁଁ ମୋର ଜନ ଏତେ ଲୋକ ମୋର ସହାୟକ ଅଛନ୍ତି, ଏମାନେ ମୋର କି କାମରେ ଲାଗିବେ, ଖାଲି ମୁଁ ଡାକୁଛି ପ୍ରଭୁ ଶରଦା ବାଲିରୁ ହାତେ, ଅର୍ଥାତ୍ ମୁଁ ଯେଉଁ ଟିକେ ମୋତେ ମୋ ହାତରେ ଟିକେ ଶ୍ରଦ୍ଧା ଦେଇଥାଉ ପ୍ରଭୁ, ଏବଂ ଯେଉଁ ଶରଦା ବାଲିକୁ ଆପଣ ଶ୍ରଦ୍ଧା କରିକିରି ଓହ୍ଲେଇ ଆସୁଛନ୍ତି, ନିଜର ଜନ୍ମ ମାଟିର ମୁହଁକୁ ତ୍ୟାଗ କରୁଛନ୍ତି କେଉଁଠିକି ଆସିବା ପାଇଁ, ଶରଦା ବାଲିକି ଆସିବା ପାଇଁ। ଆପଣ ଚିନ୍ତା କଲେ ସେଦିନ ଯେତେବେଳେ ଲଙ୍କାକୁ ବିଜୟ କଲେ, ରାମାବତାରର କଥା ମୁଁ କହୁଛି, ଯେତେବେଳେ ଲଙ୍କାକୁ ବିଜୟ କଲେ ସେତେବେଳେ ଲକ୍ଷ୍ମଣ କହିଲେ, ବିଭୀଷଣ କହିଲେ, କହିଲେ ଭାଇ ଯେ ଆପଣ ଲଙ୍କାକୁ ବିଜୟ କଲେ, ଲଙ୍କା ବି ଆପଣ ଆପଣଙ୍କର, କାରଣ ଇଏ ହେଉଛି ସ୍ୱର୍ଣ୍ଣମୟୀ ଲଙ୍କା, ସୁନାରେ ତିଆରି ହେଇଛି, ଆପଣ ଯାଇଥିଲେ ଅଯୋଧ୍ୟାରେ ରାଜା ହେଇଥାନ୍ତେ, ଆଉ ବର୍ତ୍ତମାନ ଏଇ ସ୍ୱର୍ଣ୍ଣମୟୀ ଲଙ୍କାରେ ରାଜା ହୁଅନ୍ତୁ, ଅସୁବିଧା କ'ଣ ଅଛି। କିନ୍ତୁ ପ୍ରଭୁ ମନା କରିଦେଇଥିଲେ, ନେୟଂ ସ୍ୱର୍ଣ୍ଣମୟୀ ଲଙ୍କା ରୋଚତେ ମମ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି, କହିଲେ ଆରେ ଲକ୍ଷ୍ମଣ ଏ ସ୍ୱର୍ଣ୍ଣମୟୀ ଲଙ୍କା ମୋତେ ସେତେ ଭଲ ଲାଗୁନାହିଁ, ତେଣୁ ମୋର ଜନ୍ମଭୂମି, ମୋର ଜନ୍ମ ମାତା, ଜନ୍ମିତ ମାତା, ଇଏ ଯେତେ ମୋତେ ପ୍ରିୟ, ମୋତେ ଇଏ ସ୍ୱର୍ଣ୍ଣମୟୀ ଲଙ୍କା ସେତେ ପ୍ରିୟ ନୁହଁ। ନେୟଂ ସ୍ୱର୍ଣ୍ଣମୟୀ ଲଙ୍କା ରୋଚତେ ମମ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି, ତେଣୁ ମୋର ଜନ୍ମଭୂମି ଲେଖାଯାଇଛି, ସ୍ୱୟଂ ମହାପ୍ରଭୁ କହିଛନ୍ତି, ତସ୍ୟା ପୁଣ୍ୟତମ ସ୍ଥାନ ପୃଥିବ୍ୟାଂ ନେହ ବିଦ୍ୟତେ, ତେଣୁ ପୃଥିବୀ ସମଗ୍ର ବିଶ୍ୱରେ ମୋ ଗୁଣ୍ଡିଚା ମଣ୍ଡପ ଠାରୁ ପୁଣ୍ୟତମ ପ୍ରିୟ ସ୍ଥାନ ଆଉ ସଂସାରରେ କିଛି ନାହିଁ।

0: ଜୟ ଜଗନ୍ନାଥ। ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା କେବଳ ଏକ ପର୍ବ ନୁହେଁ, ବରଂ ଏହା ହେଉଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ଆସ୍ଥା, ବିଶ୍ୱାସ ଓ ଭକ୍ତିରେ ଭରା ଦଶ ଦିନ ବ୍ୟାପୀ ଏକ ମହାସମାଗମ। ଏହି ପବିତ୍ର ରଥଯାତ୍ରା ଅବସରରେ ଭକ୍ତମାନଙ୍କର ସୁସ୍ଥତା ଓ ସୁରକ୍ଷା ନିଶ୍ଚିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ସେଇଥିପାଇଁ ଖାଦ୍ୟ ନିରାପତ୍ତା ପ୍ରତି ସଚେତନ ହେବା ଅତ୍ୟନ୍ତ ଜରୁରୀ। ଏହି ସମୟରେ ଖାଦ୍ୟ ନିରୀକ୍ଷକମାନେ ନିଜର କର୍ତ୍ତବ୍ୟ ସକ୍ରିୟ ଭାବରେ ତୁଲେଇବା ସମୟରେ ଆମକୁ ମଧ୍ୟ କେତେଗୁଡ଼ିଏ ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପଡ଼ିବ। ଯେମିତିକି ତଟକା ଖାଦ୍ୟ ଖାଆନ୍ତୁ ଏବଂ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରନ୍ତୁ। ବାହାରେ ଖୋଲାରେ ବିକ୍ରି ହେଉଥିବା ଖାଦ୍ୟ, କୃତ୍ରିମ ରଙ୍ଗ ଦିଆ ଖାଦ୍ୟ, ବାସି ଓ ଦୁର୍ଗନ୍ଧ ହେଉଥିବା ଖାଦ୍ୟ, ମାଛି ବସୁଥିବା ଖାଦ୍ୟ ଏବଂ ପଚାସଢ଼ା ଫଳ ଓ ପନିପରିବା ଆଦୌ ଖାଆନ୍ତୁ ନାହିଁ। ଖାଦ୍ୟ ଖାଇବା ପୂର୍ବରୁ ଏବଂ ପରେ ତଥା ଶୌଚ ହେବା ପରେ ନିଜ ହାତକୁ ସାବୁନରେ ଭଲ ଭାବରେ ଧୁଅନ୍ତୁ। ଶରୀରର ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସ୍ଥଳେ ORS ଦ୍ରବଣ ପିଅନ୍ତୁ। ସର୍ବଦା ପାଇଖାନା ବ୍ୟବହାର କରନ୍ତୁ ଏବଂ ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ। ଅଳିଆ ଆବର୍ଜନା ତଥା ବଳକା ଖାଦ୍ୟ ଏଣେତେଣେ ନ ପକାଇ ଡଷ୍ଟବିନ୍ ବ୍ୟବହାର କରନ୍ତୁ। ଜରୁରୀକାଳୀନ ସହାୟତା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍ ଫୋନ୍ ନମ୍ବର 06752222175 ଯୋଗାଯୋଗ କରନ୍ତୁ ଏବଂ ଆମ୍ବୁଲାନ୍ସ ପାଇଁ 108 କଲ୍ କରନ୍ତୁ। ଜୟ ଜଗନ୍ନାଥ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅତି ଆନନ୍ଦର କଥା, ଆମେ ବର୍ତ୍ତମାନ ଦେଖିପାରୁଛୁ ଗୋଟିଏ ଶରଥାବାଲିରେ ଗୋଟିଏ ଭକ୍ତ ନିଜକୁ ହନୁମାନ ବେଶରେ ସୁସଜ୍ଜିତ କରି ଅତି ସୁନ୍ଦର ଭାବରେ ନୃତ୍ୟ କରୁଛନ୍ତି। ଆଉ ଏପଟେ ନାକଚଣା ଦ୍ୱାର, ଯେଉଁ ନାକଚଣା ଦ୍ୱାର ଅପେକ୍ଷା କରିଛନ୍ତି କେତେବେଳେ ମହାପ୍ରଭୁ ଏହି ପଥ ଦେଇ ରଥାରୂଢ଼ ହେବା ନିମନ୍ତେ ଆଗମନ କରିବେ। ଆଉ ଆମେ ମଧ୍ୟ ଦେଖୁଛୁ ଅତି ସୁନ୍ଦର ଭାବରେ ଗୋଟିଏ ମଠ, ଯେଉଁ ମଠର ପ୍ରତ୍ୟେକ ବର୍ଷ ଗୋଟିଏ ବିରାଟ ବଡ଼ ଧୂପକାଠି କରିଥାନ୍ତି ମହାପ୍ରଭୁଙ୍କ ସେବାରେ, ଯେଉଁ ଧୂପ ଏବଂ ଧୂପ ପ୍ରଦାନ କରିବା ପାଇଁ ତାଙ୍କର ପଥକୁ ସୁସମିତ ବା କୁସୁମିତ କରିବା ସହିତ ସୁଗନ୍ଧିତ କରି ଏ ବାତାବରଣକୁ ଆହୁରି ଆନନ୍ଦ ପବିତ୍ର ଭୂତମୟ କରିବା ନିମନ୍ତେ ଶରଧା ବାଲି, ଯେଉଁ ଶରଧା ବାଲି ହେଉଛନ୍ତି ଶ୍ରଦ୍ଧାର ବାଲି, ଯାହାର ସ୍ପର୍ଶରେ, ଯେଉଁ ଜଗନ୍ନାଥ କୋଟି କୈବଲ୍ୟନାଥଙ୍କର ସ୍ପର୍ଶରେ ଦାଣ୍ଡର ଧୂଳି ପବିତ୍ର ପୁଣ୍ୟମୟ ହୋଇ ଉଠିଅଛି। ଭବାନୀ ଶଙ୍କର ବନ୍ଦେ ଶ୍ରଦ୍ଧା ବିଶ୍ୱାସ ରୂପିଣୀ ଯାଭ୍ୟାମ ବିନା ନ ପଶ୍ୟନ୍ତି ସୀତାହା ସ୍ୱାନ୍ତସ୍ତମ ଈଶ୍ୱରମ। ମଣିଷ ଜୀବନରେ ଶ୍ରଦ୍ଧା ହେଉଛି ଏକ ଅପରିହାର୍ଯ୍ୟ ବସ୍ତୁ, କାରଣ ଆମମାନଙ୍କ ଭିତରେ ଯଦି ଶ୍ରଦ୍ଧା ରହିବ ନାହିଁ, ପରସ୍ପର ପ୍ରତି ଯଦି ପ୍ରେମ ରହିବ ନାହିଁ, ତେବେ ଜୀବନ ଜୀବନ ହୋଇ ରହିବ ନାହିଁ। ସେଇଥିପାଇଁ ତ ପ୍ରଭୁଙ୍କର ବଡ଼ ଭାଇ ବଳଭଦ୍ରଙ୍କର ରଥ, ଯେଉଁ ରଥରେ ରହିଛନ୍ତି ଦୁଇ ଗୋଟି ଶୁକ ପକ୍ଷୀ, ଯାହା ହେଉଛନ୍ତି ଶ୍ରଦ୍ଧା ଆଉ ବିଶ୍ୱାସ। କାରଣ ପ୍ରତ୍ୟେକଟି ଜୀବମାନଙ୍କ ଭିତରେ ଭଲ ପାଇବା ଯଦି ଆମେ ଆପଣେଇ ନ ନେବା ସଂସାରକୁ, ସମସ୍ତଙ୍କୁ ଯଦି ଆମର ପ୍ରେମରେ ଆମେ ବାନ୍ଧି ନ ପାରିବା, ତେବେ ସେଇ ଜୀବନ ଆହୁରି ଆଗକୁ ଆଗକୁ ବଢ଼ିବ ନାହିଁ, ଯାହା ଭଗବାନ ମଧ୍ୟ ନିଜେ ସେ ପ୍ରେମର ଭାବଡ଼ରିରେ ବନ୍ଧା ହେଇ ଯିଏ 60 ପୌଢ଼ୀର ଭୋଗକୁ ତୁଚ୍ଛ ମଣି ବର୍ଷକୁ ଥରେ ନିଶ୍ଚିତ ଭାବରେ ଯାତ୍ରା କରୁଛନ୍ତି ଏଇ ଗୁଣ୍ଡିଚା ମଣ୍ଡପକୁ ବା ଗୁଣ୍ଡିଚା ମନ୍ଦିରକୁ, ଯେଉଁଠି ମା, ମାଟି, ପରିବାର, ବନ୍ଧୁ ସମସ୍ତଙ୍କ ସହିତ ସେ ଶ୍ରଦ୍ଧା ଏବଂ ପ୍ରେମକୁ ବାଣ୍ଟିବା ପାଇଁ। ଆଉ ଏଇ ଶ୍ରଦ୍ଧାର ପ୍ରେମର ସ୍ୱରୂପ ଆଜି ମଧ୍ୟ ଅନେକ ଶ୍ରଦ୍ଧାଳୁ ଭକ୍ତ ଏଇ ଶରଧା ବାଲିରେ ଆସି ପହଞ୍ଚିଛନ୍ତି, ତେବେ ତାଙ୍କ ମୁଖରୁ ଶୁଣିବା ସେ ମହାପ୍ରଭୁଙ୍କ ପ୍ରତି ରହିଥିବା ତାଙ୍କର ସେ ଅନନ୍ୟ ପ୍ରେମ ଭାବ ଅନୁଭୂତିକୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
3: ଆମେ ପ୍ରତିବର୍ଷ, ଆମେ ପୁରୀର ଯେତେ ନୃତ୍ୟଶିଳ୍ପୀ ଅଛୁ, ଆମେ ପ୍ରତିବର୍ଷ ଠାକୁରଙ୍କର ସମସ୍ତ ଯାନିଯାତ୍ରା, ଚନ୍ଦନ ଯାତ୍ରା ହଉ, ଗୁଆଲି ମାନେ ଠାକୁରଙ୍କର ବିବାହ ଉତ୍ସବ ହଉ, ରଥଯାତ୍ରା ହଉ, ବେଳପୂର୍ଣ୍ଣମୀ ହଉ, ସ୍ନାନ ଯାତ୍ରା ହଉ, ଆମେ ସବୁବେଳେ ଏଇ ଯାତ୍ରାମାନଙ୍କରେ ଠାକୁରଙ୍କ ଆଗରେ ନୃତ୍ୟ ପରିବେଷଣ କରିକି ଆସୁଛୁ। କାହିଁକିନା ଆମେ ଭାବୁ ଠାକୁରଙ୍କଠୁ ନାଚର ଆରମ୍ଭ, ଶ୍ରୀମନ୍ଦିରର ନାଚ କହିଲେ ଓ ଶ୍ରୀମନ୍ଦିରକୁ ବୁଝାଏ, ଶ୍ରୀମନ୍ଦିରରୁ ଠାକୁରଙ୍କ ପାଖରୁ ହିଁ ନାଚର ଆରମ୍ଭ। ତେଣୁ ଆମେ

0: ସମସ୍ତେ ସେଇ ଠାକୁରଙ୍କୁ ଖୁସି କରିବା ପାଇଁ ଆମେମାନେ ନୃତ୍ୟ ପରିବେଷଣ କରି ଆସୁଅଛୁ। ଏଥିପାଇଁ ତ ବହୁତ ଖୁସି ଲାଗେ। ଏ ପ୍ରଥମତଃ ଶ୍ରୀକ୍ଷେତ୍ରବାସୀ, ଦ୍ୱିତୀୟରେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ କରିକି ଠାକୁର ଜନ୍ମ ଦେଇଛନ୍ତି। ଆଉ ଆମେ ନୃତ୍ୟଶିଳ୍ପୀ ହିସାବରେ ଆମେ ଭାବୁ ଏ ପୃଥିବୀରେ କେବଳ ଠାକୁର ହିଁ ହେଉଛନ୍ତି ଏକମାତ୍ର ପୁରୁଷ, ଆମେ ସମସ୍ତେ ନାରୀ। ସେଇଥିପାଇଁ ସେଇ ଭାବ ନେଇକି ଆମେ ତାଙ୍କ ପାଖରେ ସଜବାଜ ହେଇକି ଘୁଙ୍ଗୁର ବାନ୍ଧିକି ତାଙ୍କ ପାଖରେ ନାଚୁ। ଆଉ ସେ ଭାବ ଅବର୍ଣ୍ଣନୀୟ। ମୁଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରେ, ପ୍ରଭୁ ପ୍ରତି ଜନ୍ମରେ ଯେ ପର୍ଯ୍ୟନ୍ତ ଜୀବନ ଅଛି ସେ ପର୍ଯ୍ୟନ୍ତ ଏଇ ସେବା ଦେଉଥାନ୍ତୁ, ଆମେ ଏମିତି ଠାକୁରଙ୍କ ଆଗରେ ନାଚ କରୁ।
1: ମାଉସୀ, ଆପଣଙ୍କର ପରିଚୟ ଟିକେ ଦେବେ।
2: ଗୀତାଞ୍ଜଳି ମହାରଣା, ଆମର ଜଗତସିଂହପୁର ଜିଲ୍ଲା ରାଢ଼ଙ୍ଗ ପଞ୍ଚାୟତ।
1: ଆପଣ କୋଉଦିନଠୁ ଆସିଲେଣି, କେମିତି ଆପଣଙ୍କ କାଳିଆର ଡୋରି ଲାଗିଲା?
2: ଆମର ଆଜି ଆସିବାର କଥା, କାଳିଆ ଏମିତି କାଲି ଡୋରି ଲଗେଇଲା ଯେ ଆସିଲୁ ଆଡ଼ପ ମଣ୍ଡର ଦର୍ଶନ କରିବା ପାଇଁ, ଆସିଲା ବେଳକୁ ପହାଡ଼ ପଡ଼ିଯାଇଛି। ଆଉ ଆଜି ବି ଚାହିଁ ରହିଛୁ କାଳିଆକୁ ଦର୍ଶନ କରିବୁ।
1: ଆଉ ଏଇଠି କେତେବେଳୁ ଆସି ଛିଡ଼ା ହେଇଛନ୍ତି ଏ ଶରଧାବାଲିରେ?
2: ଆସିଲାଣୁ 5:30 ଆସିକିରି ବଡ଼ଦାଣ୍ଡରେ ଥିଲୁ, ଏବେ 6:00 ଛିଡ଼ା ହେଇଛୁ।
1: ରଥଯାତ୍ରା ଆଗରୁ ଦେଖିଛନ୍ତି ନା ଆଜି ବାହୁଡ଼ା ଦେଖିବା ପାଇଁ ଆସିଲେ?
2: ଆଜ୍ଞା ଆଜ୍ଞା, ଦେଖିଛୁ
1: ରଥଯାତ୍ରାରେ ବି
2: ଦେଖିଛୁ, ଆଜି ଫେର ବି ଆସିଛୁ ସେଇ ବାହୁଡ଼ାଟା ଦେଖିବାକୁ। ଆର ବର୍ଷ ସୁନାବେଶ ଦେଖିବାକୁ ଆସିଥିଲୁ ବାହୁଡ଼ା ଦିନ, ବାହୁଡ଼ା ଦେଖିପାରିଲୁନୁ, ପ୍ରଭୁ ପହଞ୍ଚି ଯାଇଥିଲେ। ତାପରେ କାଳିଆକୁ ଭଲ ଦିନ ରାତି ସାରା ଦେଖିଲୁ, ଭଲ ବର୍ଷାରେ ତିନ୍ତି ଦେଖିଲୁ, ସେ ବର୍ଷା ବି ଆମକୁ ଜଣା ପଡ଼ିଲାନି, ବହୁତ ଖୁସି ଲାଗେ।
1: ଆଜି ଆପଣ ସ୍ୱଚକ୍ଷୁରେ ଜଗନ୍ନାଥଙ୍କୁ ରଥାରୂଢ଼ ଥିବେ, ଦେଖିବେ ଆପଣଙ୍କୁ କେମିତି କେତେ ଖୁସି ଲାଗେ?
2: ବହୁତ ଖୁସି ଲାଗିବ, ସେ ଖୁସି ତ ମାନେ ଆମର ଯାହା କଷ୍ଟ ହେଲେ ବି ଜଣା ପଡ଼ୁନି, କାଳିଆ ନାଁ ଧରିଲା ବେଳକୁ ବହୁତ ଖୁସି ଲାଗୁଛି।
1: ଧନ୍ୟବାଦ।
3: ଏବେ ତିନି ରଥ ସାମ୍ନାରେ କିଛି କୁନି କଳାକାର ତାଙ୍କର ନୃତ୍ୟ ପରିବେଷଣ ପାଇଁ ଅପେକ୍ଷାରତ, ଚାଲନ୍ତୁ ତାଙ୍କ ସହିତ କଥା ହେବା।
4: ମୋ ନାଁ ହଉଛି ତନ୍ୟା ଘୋଷାଲ, ମୋ କ୍ଲାସ ହଉଛି 5, ମୁଁ ପୁରୀରୁ ଆସିଛି।
3: କିଏ କହିଲେ ତମକୁ ଆସିବା ପାଇଁ?
4: ମୋ ବାପା।
3: କେମିତି ଲାଗୁଛି ଏଠି ଠାକୁରଙ୍କ ମନ୍ଦିର ସାମ୍ନାରେ ତମେ ଏଠି ନୃତ୍ୟ ପ୍ରଦର୍ଶନ କରୁଛ?
4: ବହୁତ ଭଲ ଲାଗୁଛି।
3: ଆଉ ତମ ସାଙ୍ଗରେ ବି ଦୁଇ ଜଣ ଅଛନ୍ତି, ତମ ନାଁ କହିଦିଅ।
4: ପୁନମ ଜେନା।
3: ଆଉ ତମ ନାଁ?
4: ସ୍ମୃତି ଆରାଧ୍ୟ।
3: ଆଜି କଣ ଏଠି ତମେ ପରଫର୍ମ କରିବ?
4: ଓଡ଼ିଶୀ।
3: ପ୍ରାକ୍ଟିସ କରିଛ ଭଲରେ?
4: ମାଗିବୁ ଆମେ ଯେ ଆଜି ଆମକୁ ଭଲ ଡ୍ୟାନ୍ସ କରନ୍ତୁ, କିଛି ମାନେ ଗରମ ଏତେ ନ ଲାଗୁ, ଆଉ ଆଉ ଭଲ ପାଠ ପଢା ପଢି ଦିଅନ୍ତୁ।
3: ଆଉ ତମେ କଣ ମାଗିବ ଠାକୁରଙ୍କୁ?
4: ମୁଁ କହିବି ମୋ ଭାଗ୍ୟରେ ବହୁତ ଭଲ ରହୁ, ଆଉ ମୁଁ ଭଲ ପାଠ ପଢା, ଆଉ ଗରମ ବି ନ ହଉ।
5: ଜୟ ଜଗନ୍ନାଥ। ସତରେ କେତେ ସୁନ୍ଦର ଲାଗୁଥିଲା ଭକ୍ତଙ୍କ ସେ ଅନୁଭୂତି, ଯେ ଅନୁଭୂତିରେ ରହିଥିଲା ମହାପ୍ରଭୁଙ୍କର ପ୍ରତି ପ୍ରଗାଢ଼ ବିଶ୍ୱାସ, ପ୍ରେମ, ଯେଉଁ ପ୍ରେମର ଡୋରିରେ ବାନ୍ଧି ହୋଇ ଆଜି କୁନି କୁନି କଳାକାର, ଛୋଟ ଛୋଟ ପିଲାମାନେ ମଧ୍ୟ ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରିବା ସହିତ ମହାପ୍ରଭୁଙ୍କର ଏ ଲୀଳାରେ, ଏ ପତିତ ପାବନ ଯାତ୍ରାରେ, ଘୋଷ ଯାତ୍ରାରେ ଆଜି ସେମାନେ ନିଜକୁ ନିୟୋଜିତ କରିପାରିଛନ୍ତି। ଜଗନ୍ନାଥ ନାମ ଅଟେ ଅମୂଲ୍ୟ ପଦାର୍ଥ, ଜଗନ୍ନାଥ ନାମ ବିନା ସକଳ ଯେ ବ୍ୟର୍ଥ, ଜଗନ୍ନାଥ ନାମ ନାବ ଭବ ଜଳଧୀର, ଜଗନ୍ନାଥ ନାମ ଗୋଟି ଏକାକର୍ଣ୍ଣ ଧାର, ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ଦେବ, ତାହାଙ୍କ ନାମ ଗାଇଲେ ଉଦ୍ଧାର ହୋଇବ। ସତରେ ଏ ସଂସାରର ଯେଉଁ ମିଛ ମାୟା ସଂସାର, ଏ ଦୁଃଖ ଜଞ୍ଜାଳପୂର୍ଣ୍ଣ ସଂସାର, ମଣିଷ ଯଦି ସେଥିରୁ ନିଜକୁ ଟିକିଏ ଲାଘବ କରିବ, ତେବେ ପ୍ରଭୁଙ୍କର ସେ ଚକାଚକା ଆଖିକୁ ଥରେ ଅନାଇ ଦେଲେ ସବୁକିଛି ହଜିଯାଏ, ମନ ଭିତରେ ଥିବା ସବୁକିଛି ଭାବନା, ସବୁକିଛି ସେଇ କଳ୍ପନା ସବୁ ଯାହା ଆମେ ପ୍ରଭୁଙ୍କର ଚରଣରେ ନିଜକୁ ନିୟୋଜିତ କରିଦେଇଥାଉ। ଆଜି ମଧ୍ୟ ଆମେ ଦେଖିପାରୁଛୁ ସେ ଶରଧା ବାଲିର ପ୍ରାଙ୍ଗଣରେ ଭକ୍ତମାନେ, ଶ୍ରଦ୍ଧାଳୁମାନେ, ଯେଉଁମାନେ ସଂକୀର୍ତ୍ତନ ମାଧ୍ୟମରେ ହଉ କି କୀର୍ତ୍ତନ ମାଧ୍ୟମରେ ହଉ, ଆଉ ତାଠୁ ବଡ଼ି ବଡ଼ କଥା ହେଉଛି ଯାହାକି କୁହାଯାଇଛି, ଏଡ଼େ ଭାଗ୍ୟ ମୋର ହେବ କି ହେବି ବୃନ୍ଦାବନ ସ୍ୱରୀ ସେବକ। ଆମେ ଯଦି ବୃନ୍ଦାବନ ସ୍ୱରୀଙ୍କର ସେବା ନ କରିପାରିବୁ, ତେବେ ତାଙ୍କର ସେବା କରୁଥିବା ସେଇ ସେବକମାନଙ୍କୁ ସେବା ମଧ୍ୟ ପ୍ରଦାନ କରୁଛନ୍ତି ଏ ଶରଧା ବାଲିରେ ଅନେକ ସ୍ୱେଚ୍ଛାସେବକ, ଯେଉଁମାନେ କିଏ ପାଣି ବାଣ୍ଡୁଛନ୍ତି, କିଏ ଯଦି କୌଣସି ବ୍ୟକ୍ତି ଆହତ ହେଉଛନ୍ତି ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ନେଇଯାଉଛନ୍ତି, ଆଉ ଶୃଙ୍ଖଳିତ ଭାବରେ କିଏ ସମସ୍ତ ଦର୍ଶକମାନେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କର ଲୀଳାକୁ ଦର୍ଶନ କରିବେ, ତାଙ୍କୁ ମଧ୍ୟ ଶୃଙ୍ଖଳିତ ବ୍ୟବସ୍ଥା ମାଧ୍ୟମରେ ନିଜକୁ ସମର୍ପି ଦେଇଛନ୍ତି ସେବା ମାଧ୍ୟମରେ। ସେଇ କଳା ଠାକୁର ଯାହାଙ୍କୁ ଦେଖିଲା ମାତ୍ରେ ପ୍ରଭୁଙ୍କ ନିକଟରେ

0: ଗ୍ରହଣ କରିଥାନ୍ତି ସେଇ ନିଜର ମନୋଭାବନାକୁ। କିଏ କହେ ପ୍ରଭୁ ଆପଣଙ୍କର ସେ ଆଖି ଚକାଚକା ଆଖି ଗୋଲ, କିଏ କହେ ଏ ବିଶାଳ ସଂସାର ଗୋଲ, ପଞ୍ଚ ମହାଭୂତ ଶୂନ୍ୟରେ ଗଢ଼ା ଏ ସଂସାର, ଏ ବିଶ୍ୱ ସଂସାର ମଧ୍ୟ ଗୋଲ, ତୁମ ସୃଷ୍ଟିର ସୂର୍ଯ୍ୟ ଚନ୍ଦ୍ର ସମସ୍ତ ଗୋଲାକାର, ସେଇ ଶୂନ ଭିତରେ କେବଳ ଅନନ୍ତ ଶୂନ୍ୟ ମହାଶୂନ୍ୟ, ଯେ ଶୂନ୍ୟ ଭିତରେ ବଡ଼ ଦାଣ୍ଡ ବଡ଼ ପଣ୍ଡା ମହାପ୍ରସାଦ ସ୍ୱର୍ଗଦ୍ୱାର ପତି ତପାବନ ଆଉ ଶରଧାବାଲି। ଶରଧାବାଲିରେ ଆମେ ଏବେ ମଧ୍ୟ ଦେଖୁଛୁ ସୁନ୍ଦର ଶୃଙ୍ଖଳିତ ଭାବରେ ସେଇ ଯେଉଁ ନାକଚଣା ଦ୍ୱାର, ନାକଚଣା ଦ୍ୱାର ନିକଟରେ ଅନେକ ଭକ୍ତ ଅନେକ ସେବା କରୁଛନ୍ତି, ଯେଉଁ ସେବକ ଗଣ ସେମାନଙ୍କର କେବଳ ପ୍ରତୀକ୍ଷା, କାରଣ ଗୁଣ୍ଡିଚା ମଣ୍ଡପ ଭିତରେ ମହାପ୍ରଭୁଙ୍କର ଯେଉଁ ଦୈନନ୍ଦିନ ଦୈନନ୍ଦିନ ଲୀଳା ଏବେ ମଧ୍ୟ ଚାଲିଛି। ରୋଷହୋମ ତ ସରିଲାଣି, ଖେଚୁଡ଼ି ଭୋଗ ହେବ, ପ୍ରଭୁ ଅତି ବ୍ୟାକୁଳ ଭାବରେ ଭକ୍ତଙ୍କ ସହିତ ମିଳିତ ହେବା ପାଇଁ ପୁନର୍ବାର ଯେଉଁ ଧାଡ଼ି ପହଣ୍ଡିରେ ଆସିବେ। ଆଜି ପାଗ ମଧ୍ୟ ଅତ୍ୟନ୍ତ ସୁନ୍ଦର ରହିଛି, ଗରମ ନାହିଁ, ବର୍ଷା ନାହିଁ, ମୃଦୁ ମୃଦୁ ପବନ, ଶୀତଳତାର ସ୍ପର୍ଶ ମନକୁ ଆହୁରି ଆନନ୍ଦିତ କରୁଛି। ଆଉ ଆଖି କିନ୍ତୁ ରହିଛି ସେହି ଗୁଣ୍ଡିଚା ମଣ୍ଡପର ନାକଚଣା ଦ୍ୱାର ନିକଟକୁ, କେତେବେଳେ ଘଣ୍ଟର ଘଣ୍ଟୁଆ ବା ଘଣ୍ଟୁଆଙ୍କର ଘଣ୍ଟନାଦ ଶୁଣାଯିବ, ଆଉ ପ୍ରଭୁ ପହଣ୍ଡି ହୋଇ ଧାଡ଼ି ପହଣ୍ଡିରେ ଆସିବେ। ପ୍ରଥମେ ସୁଦର୍ଶନ ମହାପ୍ରଭୁ, ତାପରେ ବଡ଼ ଭାଇ ବଳିଆର ଭୁଜ ବଳଭଦ୍ର, ଦେବୀ ସୁଭଦ୍ରା, ଆଉ ପଛରେ ହଲି ହଲି ପାହୁଣ୍ଡ ପାହୁଣ୍ଡ ପକେଇ ମସ୍ତକରେ ସୁନ୍ଦର ସୁଶୋଭିତ ଟାହିଆ ବାନ୍ଧି ଆସିବେ ଜଗତର ନାଥ, ବିଶ୍ୱ ବ୍ରହ୍ମାଣ୍ଡର ଠାକୁର କାଳିଆ ଶାନ୍ତ। ଯେଉଁ ଶାନ୍ତଙ୍କର ପ୍ରେମ ଭିତରେ ରହିଛି ଯେ ଯେଉଁ ଭାବନା, ବାସ୍ତବରେ କହିବାକୁ ହେଲେ ଭକ୍ତି ହେଉଛି ସେଇ ସମର୍ପିତ ଭାବନା। ଜୀବ ଯେତିକି ବ୍ୟାକୁଳ ନହେଲେ ଭଗବାନଙ୍କୁ ମଧ୍ୟ ପାଇବା ଅସମ୍ଭବ ହୋଇ ଉଠିଥାଏ। ତେଣୁ ଭାଗବତର ସେଇ ବୃତାସୁର ପ୍ରସଙ୍ଗରେ ସୁନ୍ଦର ଭାବରେ କୁହାଯାଇଛି, ଅଜାତ ପକ୍ଷ ଖଗ ଜେନେ ମାତା ଲୋଡ଼ଇ ଅନୁକ୍ଷଣେ କ୍ଷୁଦାର୍ତ୍ତ ହୋଇଣ ବାଚୋରି, ମାତା ସ୍ତନକୁ ଆଶ୍ରା କରି ପ୍ରବାସ ପ୍ରତି ପ୍ରିୟା ଜେନେ ମୋ ମନ ଲୋଡ଼ଇ ଦେଶନେ, ହେ ପ୍ରଭୁ କମଳ ଲୋଚନ ତୋପଦେ ରହୁ ମୋର ମନ। ସେତିକି ମନ ବ୍ୟାକୁଳ ନହେଲେ ପ୍ରଭୁଙ୍କ ପାଇବା ତାହା ସମ୍ଭବ ହୋଇନଥାଏ। ପ୍ରଭୁ ମଧ୍ୟ ପରୀକ୍ଷା କରୁଛନ୍ତି ମୋ ଭକ୍ତ ମୋତେ କେତେ ଅପେକ୍ଷା କରିଛନ୍ତି, ଆଉ ଯେତିକି ପ୍ରଭୁ ପରୀକ୍ଷା କରୁଛନ୍ତି ସେତିକି ଭାବରେ ଭକ୍ତମାନଙ୍କ ମଧ୍ୟରେ ତାଙ୍କର ମନ ଭିତରେ ଭକ୍ତି ଭାବନା ଅଧିକରୁ ଅଧିକ ତୀବ୍ର ହୋଇ ଉଠୁଛି। ସମସ୍ତେ ଅପେକ୍ଷା କରିଛନ୍ତି ସେ କ୍ଷୁଦାର୍ଥ ବାଛୁରୀ ହେଉ ବା ସିଏ ହେଇଥାଉ କୌଣସି ବ୍ୟକ୍ତି, ଯାହା ଭିତରେ ଶୋକ ଭୋକ ଶୋଷ କିଛି ନାହିଁ, କେବଳ ଅପେକ୍ଷା ପ୍ରଭୁଙ୍କର ଲୀଳାରେ। ଏ ଯେଉଁ ନିତ୍ୟ ଉତ୍ସବ ନିତ୍ୟ ଲୀଳା ଚାଲିଛି ମହାପ୍ରଭୁଙ୍କର ଏଇ ପ୍ରଥମ ଯାତ୍ରା, ଯେଉଁ ଯାତ୍ରା ହେଉଛି ଆଷାଢ଼ ମାସର ଆଦ୍ୟ ଆଷାଢ଼ର ଯେଉଁ ପ୍ରାବୃଟ ରାସରେ ନିଜକୁ ଏ ରାସ ରସ ବୈଷ ଠାକୁର ତାଙ୍କର ରସରେ ନିଜକୁ ସେଇ ଆନନ୍ଦକୁ ଆସ୍ୱାଦନ କରିବା ପାଇଁ ପ୍ରଭୁଙ୍କର ଯେଉଁ ନବରସର ଯେଉଁ ଠାକୁର, ନବଶୃଙ୍ଗାରର ଠାକୁର, ନବଭକ୍ତିର ଯିଏ ପ୍ରତୀକ ସେଇ ମହାପ୍ରଭୁ କାଳିଆ ଶାନ୍ତେ କୋଟି କୈବଲ୍ୟ ନାଥଙ୍କର ଯେଉଁ ଯାତ୍ରା ହେଉଛି ଯେ ଗୁଣ୍ଡିଚା ନାମେ ଯାତ୍ରା ପରମ ପାବନି, ରଥଯାତ୍ରା ନାମେ ଖ୍ୟାତ ହେବ ଯେ ଅବନି। ଇଏ ସେ ଅବନି ଯିଏକି ରଥଯାତ୍ରା ନାମ ଭାବରେ ଆଜି ଖ୍ୟାତି ଅର୍ଜନ କରିଛନ୍ତି ସାରା ବିଶ୍ୱ ବ୍ରହ୍ମାଣ୍ଡରେ, ଏଇ ଖ୍ୟାତି ଆଜି ସୁଦୂର ପ୍ରସାରୀ। ସେଇଥିପାଇଁ କୋଣ ଅନୁକୋଣରୁ ଯେଉଁମାନେ ଯେଉଁ ଭକ୍ତ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁଙ୍କ ଶ୍ରୀମନ୍ଦିରରେ ପ୍ରବେଶ ଅଧିକାର ନାହିଁ, କାରଣ ପ୍ରଭୁ ହେଉଛନ୍ତି ସନାତନ ଧର୍ମର ସେ ଆଦ୍ୟ ଠାକୁର, ଯେଉଁ ଠାକୁରଙ୍କୁ ଦର୍ଶନ କରିବା ପାଇଁ ପ୍ରଭୁଙ୍କୁ ପ୍ରତ୍ୟେକଟି ବ୍ୟକ୍ତି ମନ୍ଦିର ଭିତରକୁ ଯାଇପାରିନଥାନ୍ତି, ସେଇ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଜି ସମସ୍ତେ ଏଇଠାରେ ଆସି ପହଞ୍ଚିଛନ୍ତି।
1: ଓଡ଼ିଶା ମାଟିରୁ ବିକାଶର ଭିତ୍ତି, ଭାରତର ଶିଳ୍ପ ଅଭିବୃଦ୍ଧିର ଶକ୍ତି। ନାଲ୍କୋ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ସଭିଙ୍କୁ ଅନେକ ଅନେକ ଶୁଭେଚ୍ଛା।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର

0: ଓ ଷ୍ଟେସନ ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: ଜୟ ଜଗନ୍ନାଥ। ରଥଯାତ୍ରା ହେଉଛି ଭକ୍ତି, ଆନନ୍ଦ ଏବଂ ଆଧ୍ୟାତ୍ମିକତାର ଏକ ମହାପର୍ବ। ଭିଡ ଭିତରେ ଯଦି କିଛି ଜରୁରୀ ପରିସ୍ଥିତି ଉପୁଜେ କିମ୍ବା କେହି ଅସୁସ୍ଥ ହୋଇ ପଡନ୍ତି, ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ତୁରନ୍ତ ପୁରୀ ଜିଲ୍ଲା ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍ କୁ ଫୋନ କରନ୍ତୁ। ନମ୍ବର ହେଉଛି 06752222175। ଏହା ସହିତ ଆଉ କିଛି ଜରୁରୀ ସହାୟତା ନମ୍ବର ଗୁଡିକ ମନେ ରଖନ୍ତୁ। ପୋଲିସ ଆଉ ଅଗ୍ନିଶମ ସେବା ପାଇଁ 112, ଆମ୍ବୁଲାନ୍ସ ସେବା ପାଇଁ 108, ସ୍ୱାସ୍ଥ୍ୟ ସହାୟତା ପାଇଁ 104, ଶିଶୁ ସହାୟତା ପାଇଁ 1098, ମହିଳା ସହାୟତା ପାଇଁ 181, ଟ୍ରାଫିକ ସହାୟତା ପାଇଁ 1099। ଏହି ସମସ୍ତ ନମ୍ବର ମନେ ରଖନ୍ତୁ। ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ରଥଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରନ୍ତୁ। ଜୟ ଜଗନ୍ନାଥ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
3: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
4: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
3: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
4: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
5: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆଜି ପ୍ରକୃତ ଶ୍ରଦ୍ଧା ବାଲିରେ ଯେଉଁ ଶ୍ରଦ୍ଧାର ସହିତ ଆଜି ଭକ୍ତମାନେ ସମସ୍ତେ ରଥ ଟାଣିବା ପାଇଁ ଅପେକ୍ଷା କରିକି ରହିଛନ୍ତି, କେତେବେଳେ ମହାପ୍ରଭୁଙ୍କର ସେହି ଦିବ୍ୟ ରଥରେ ଠାକୁରମାନେ ଆରୋହଣ କରିବେ ଏବଂ ରଥଯାତ୍ରା ଆରମ୍ଭ ହେବ। କିନ୍ତୁ ବର୍ତ୍ତମାନ ଆମେ ଦେଖିବାକୁ ପାଉଛେ ଯେ ଯେଉଁ କର୍ଡ଼ନ କରାଯାଇଛି, ରଥକୁ ଗୋଟେ ଇନର କର୍ଡ଼ନ କରାଯାଇଛି, ତା ଭିତରେ ତିନି ରଥ ଅତି ସୁନ୍ଦର ଭାବରେ ଅଛନ୍ତି, ସବୁ ପରିଷ୍କୃତ। ଆଜି କେଉଁଠି ଟିକେ ନାକରୁ ନାହିଁ, ଅଳିଆ ନାହିଁ, କୌଣସି ଅପରିଷ୍କୃତ ଜାଗା ନାହିଁ। ଯାହାକୁ କହନ୍ତି ଶରଧା ବାଲିର ବାଲିକି ଟିକେ ମୁଣ୍ଡରେ ମାରିବା ପାଇଁ ଯେଉଁ କବିମାନେ ସବୁ ଲେଖିଛନ୍ତି, ବାସ୍ତବିକ ଆଜି ସେଇ ରୂପ ଧାରଣ କରିଛି ଶରଧା ବାଲି। ଏବଂ ଆଜି ଗୋଟେ ଅପୂର୍ବ ଦୃଶ୍ୟ ଆମେ ଦେଖିବାକୁ ପାଉଛୁ, ପବନ ଖିଲି ଖିଲି ହେଇକି ପ୍ରବାହିତ ହେଉଛି, ପବନର ବେଗ ବା ଗତି ସେ ମଧ୍ୟ ମନ୍ଦ ପଡ଼ୁନାହିଁ, ଅତି ସୁନ୍ଦର ଭାବରେ ସେ ପବନ ଚାଲିଛନ୍ତି ଏବଂ ନଭୋମଣ୍ଡଳରେ ଏବଂ ସମ୍ପୂର୍ଣ୍ଣ ଭାବରେ ମେଘ ଆଚ୍ଛାଦନ କରିକି ରଖିଛନ୍ତି, ଆଉ ବର୍ଷା ମଧ୍ୟ ସାମାନ୍ୟ ନାହିଁ, କ୍ଳାନ୍ତି କେହି ଅନୁଭବ କରୁନାହାନ୍ତି, ଅତି ସୁନ୍ଦର ଭାବରେ ଆଜି ପାଗ ହେଇଛି। କାରଣ ଯେଉଁ ଆମେ ଦେଖିଥିଲେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିର ଯେଉଁ ଅବସ୍ଥା ଥିଲା, ବର୍ତ୍ତମାନ ସେ ଅବସ୍ଥା ନାହିଁ, ସେ ଥିଲା ସମ୍ପୂର୍ଣ୍ଣ ଭାବରେ କାଦୁଆ ଗୁଣ୍ଡିଚା। କାରଣ ବର୍ଷା ହେଉଥିଲା, ନିରନ୍ତର ବର୍ଷା ହେଉଥିଲା, କିନ୍ତୁ ଆମେ ଭାବୁଥିଲୁ ଆଉ ଏଇ ସମୟ ମଧ୍ୟ ଅର୍ଥାତ୍ ଏଇ ଯେଉଁ ବାହୁଡ଼ା ସମୟରେ ମଧ୍ୟ ନିଶ୍ଚିତ ଭାବରେ ବର୍ଷା ହେବ, କାରଣ ବର୍ଷା ଋତୁ ଚାଲିଛି। କିନ୍ତୁ ମହାପ୍ରଭୁ ଯେହେତୁ ତାଙ୍କ ଯାତ୍ରା କରୁଛନ୍ତି, ତେଣୁ ଏ ପ୍ରକୃତି, କିଛି କ୍ଷଣ ପୂର୍ବରୁ ଶାନ୍ତନବାବୁ କହୁଥିଲେ, କହିଲେ ଆରେ ଏ ପ୍ରକୃତିକୁ ନିୟନ୍ତ୍ରଣ ମୁଁ କରୁଛି, ମୟା ଅଧ୍ୟକ୍ଷେଣ ପ୍ରକୃତି ସୁୟତେ ସଚରାଚରମ, ଏ ମୋ ଅଧ୍ୟକ୍ଷତାରେ ପ୍ରକୃତି ଯାହା କିଛି କରୁଛି। ତେଣୁ ପ୍ରକୃତି କେମିତି ବର୍ଷିଯିବ, ପ୍ରକୃତି ଆଜି ଅତି ସୁନ୍ଦର ହେଇଛି, ମନୋରମ ହେଇଛି। ଭକ୍ତମାନଙ୍କୁ ଥରେ ସେ କଷ୍ଟ ଦେଇଛନ୍ତି, କିନ୍ତୁ ଆଜି ସେଇଟା ଥିଲା ପରୀକ୍ଷାର ବେଳ, ଆଜି ଭକ୍ତମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଯାଇଛନ୍ତି।
6: ଗୋଟେ କଥା ମୋର ମନେ ପଡୁଛି
5: ଆଜ୍ଞା,
6: ଆପଣ ଯେତେବେଳେ ମନ୍ଦ ମଳୟ କଥା କହିଲେ, ଏଇଟା ତ ପ୍ରାବୃତ କାଳ, ଏବେ ତ ମଳୟ ବସନ୍ତ ସମୟରେ ହିଁ ବହେ ମଳୟଟା, କିନ୍ତୁ ଏବେ ବି ଦକ୍ଷିଣା ପବନ ବହୁଛି
5: ବହୁଛି।
6: ଏ ଯୋଉ ଦକ୍ଷିଣା ପବନ ବହୁଛି, ଏଇ କଥାଟାକୁ ଆମର କବି ସୂର୍ଯ୍ୟ ବଳଦେବ ରଥ
5: ଆଜ୍ଞା
6: ସେ ମୋ ଚମ୍ପୁରେ ସେ ଲେଖିଛନ୍ତି, ମଧୁରେ ମନ୍ଦ ମନ୍ଦ ହୋଇ ଗନ୍ଧ ବହ ପ୍ରସରିଲା।

0: କଦମ୍ବ ନିକୁଞ୍ଜ ସୀମାରେ, ଯେତେବେଳେ ରାଧା ଆଉ କୃଷ୍ଣଙ୍କର ମିଳନ ହଉଛି, ସେଇ ମିଳନ ସମୟରେ ପ୍ରକୃତି ମଧ୍ୟ ସବୁ ଅନୁକୂଳ ପରିବେଶ ତିଆରି କରିବା ପାଇଁ କଦମ୍ବ ନିକୁଞ୍ଜ ସୀମାରେ କଣ ହଉଛି ନା, ମଧୁର ମଧୁରେ ମନ୍ଦ ମନ୍ଦ ହୋଇ ଗନ୍ଧବହ, ଯେ ଗନ୍ଧବହର ଅର୍ଥ ହଉଛି ପବନ, ପବନ ପ୍ରବାହିତ ହେଲା। ତେଣୁ ଏଇ ଯୋଉ ବର୍ତ୍ତମାନ ମଧ୍ୟ ଏଇଟା ମଧ୍ୟ ଗୋଟେ ମିଳନ ଏବେ ହଉଛି ନା
1: ଆଜ୍ଞା।
0: ଏଇ ଯୋଉ ମିଳନଟା କଣ, ରାଧା ଆଉ କୃଷ୍ଣଙ୍କର ମିଳନ ହଉଛି, ସେ ଜୀବ ପରମର ମିଳନ। ତେଣୁ ଇଏ ମଧ୍ୟ ଜୀବ ପରମର ମିଳନ। ତେଣୁ ଏଇଟା ମଧ୍ୟ ଗନ୍ଧବହ ବର୍ତ୍ତମାନ ପ୍ରସରିତ ହଉଛି, ପ୍ରକୃତି ଏଇ ଯୋଉ ଜୀବ ପରମର ମିଳନର ମୁହୂର୍ତ୍ତ ଉପସ୍ଥିତ ହେଇଛି ବଡ଼ଦାଣ୍ଡରେ। ମହାପ୍ରଭୁଙ୍କୁ ଦର୍ଶନ କରିବେ,
1: ଆହୁରି ଆମୋଦିତ କରିବା ପାଇଁ,
0: ଆହୁରି ଆମୋଦିତ କରିବା ପାଇଁ
1: ପବନ,
0: ଦକ୍ଷିଣା ପବନ ବହୁଛି,
1: ମୃଦୁ ମନ୍ଦ ପବନ, ପବନର ହିଲଳରେ ବର୍ତ୍ତମାନ ଚଳଚଞ୍ଚଳ ସବୁଆଡ଼। ଏବଂ ବର୍ତ୍ତମାନ ଆମେ ଦେଖୁଛୁ ତିନି ଗୋଟିଏ ରଥ ସେ ସୁସଜ୍ଜିତ ହେଇ ରହିଛନ୍ତି। ଯାହା ତ କହୁଥିଲେ ବର୍ତ୍ତମାନ ଟିକିଏ ନା କୌଣସି ସ୍ଥାନରେ ଅଳିଆ ବୋଲି କିଛି ବସ୍ତୁ ଅଛି ତାହା ଦେଖିବାକୁ ମିଳୁନି। ଏ ତିନି
0: ସମୟ ପୂର୍ବରୁ ପରେ ଆମେ କହୁଥିଲେ ଯେ ଯାହା ସବୁ ଗୁଡ଼ି ପଥର ପଡିଥିଲା ତାକୁ ସବୁ ମ୍ୟୁନିସିପାଲିଟିର ସେବିକା ମାନେ ଗୋଟେଇକିରି ଖୋଜି ଖୋଜିକିରି ବାଲି ଭିତରୁ ଆଙ୍ଗୁଠିରେ ଖୋଜିକି ତାକୁ ବାହାର କଲେ। ଆଉ ଆମ ଭାଇମାନେ ଭକ୍ତ ଶ୍ରଦ୍ଧାଳୁ ଭାଇମାନେ ଯେତେକ ସବୁ ପାନ ଗୁଟକା ପୁଡିଆ ପକେଇଥିଲେ ତାକୁ ମଧ୍ୟ ଗୋଟେଇକିରି ସେ ନେଲେ, ଆଉ ପରିଷ୍କାର ହେଇଗଲା
1: କହୁଥିଲେ। ତେଣୁ ସ୍ୱଚ୍ଛତା ଆଜି ବାସ୍ତବିକ ରୂପ ନେଇଛି ଏଇ ଶରଧା ବାଲିରେ। ତିନି ରଥ ଆଜି ସମ୍ପୂର୍ଣ୍ଣ ଭାବରେ ପରିଷ୍କୃତ, ଏବଂ ଯେଉଁ ଚାରମାଳ ଦେଇକିରି ମହାପ୍ରଭୁ ଉପରକୁ ଉଠିବେ ଏବଂ ତାଙ୍କର ସିଂହାସନ ଉପରେ ବିରାଜମାନ କରିବେ, ସେ ଚାରମାଳ ମଧ୍ୟ ପରିଷ୍କୃତ ହେଇଛି ଏବଂ ସେଥିରେ ଚୂନ ପାଣି ମଧ୍ୟ ପଡ଼ି ଅତ୍ୟନ୍ତ ପବିତ୍ର ହେଇଛି। ଏବଂ ଆଜି ଆରକ୍ଷୀ ବାହିନୀ ମଧ୍ୟ ସେମାନେ ସମସ୍ତେ କାର୍ଯ୍ୟତତ୍ପର ହେଇ ଉଠିଛନ୍ତି। ମୁଁ ଏଇ ଗୋଟିଏ କଥା କହୁଥିଲି, ସ୍କନ୍ଦ ପୁରାଣ ଲେଉଟେଇଲେ ଗୋଟିଏ କଥା ଲେଖାଯାଇଛି ଯେ ଏତେ କାଳା ପ୍ରଶସ୍ତା ହି ଗୁଣ୍ଡିଚାକ୍ଷ ମହୋତ୍ସବେ। ଇଏ ଗୁଣ୍ଡିଚା ବୋଲି ଗୋଟେ ଯାତ୍ରା, ଯାତ୍ରା ତ ଲେଖାଯାଇଛି ଗୁଣ୍ଡିଚା ଯାତ୍ରା, କିନ୍ତୁ ସେ ହେଉଛି ଦ୍ୱାଦଶ ଯାତ୍ରା ଭିତରେ ଗୋଟେ ଯାତ୍ରା, କିନ୍ତୁ ଗୁଣ୍ଡିଚା ନାମକ ଗୋଟିଏ ମହୋତ୍ସବର କଥା ସେଠି ଲେଖାହେଇଛି। ଏତେ କାଳା, ଏଇ କାଳ ଗୁଡ଼ିକ ହେଉଛି ଗୁଣ୍ଡିଚା ନାମକ ମହୋତ୍ସବ ପାଇଁ ପ୍ରଶସ୍ତ କାଳ। ଆପଣ ଦେଖନ୍ତୁ ଏଇ ଯେଉଁ ଏଇ କଥାଟି ଲେଖା ହେଇଥିଲା କେବେ, ନିଜେ ବ୍ୟାସଦେବ ଲେଖିଛନ୍ତି, କିନ୍ତୁ ଆଜି ଆମେ ତାକୁ ଆଖି ଆଗରେ ଦେଖୁଛେ। ଇଏ ଗୁଣ୍ଡିଚା ବାସ୍ତବିକ ଏକ ମହୋତ୍ସବ, କାରଣ ଆପଣ ଦେଖିବେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଯେଉଁଦିନ ରଥଯାତ୍ରା, ସେଦିନ ଯେତିକି ଲୋକ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି, ଯେତିକି ଲୋକ ରଥକୁ ଦର୍ଶନ କରୁଛନ୍ତି, ଏବଂ ସେଦିନ ଯେଉଁ ଯେଭଳି ଭାବରେ ପରିବେଶ ସୃଷ୍ଟି ହେଉଛି ଶ୍ରୀକ୍ଷେତ୍ରରେ, କୁହାଯାଉ, କାଲି ମୁଁ ଦେଖୁଥିଲି ଗୋଟିଏ ଟିଭିରେ ଲେଖୁଥିଲେ 2,50,000 ଲୋକ ରହିବା ପାଇଁ ଯେଉଁ ଶ୍ରୀକ୍ଷେତ୍ରରେ ଜାଗା ଅଛି, ସେଇ ଶ୍ରୀକ୍ଷେତ୍ରରେ 1,50,000, 2,50,000, 10,00,000 ଲୋକ ଆସି ରୁଣ୍ଡ ହେଇଯାଉଛନ୍ତି। ଇଏ ଏମିତି ଏକ ଲମ୍ବା ମହୋତ୍ସବ, ଯେଉଁ ମହୋତ୍ସବରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱିତୀୟ ଦିନ ଯେମିତି ଲୋକ, ତାପରେ ଆପଣ ଦେଖିବେ ଯେ ବର୍ତ୍ତମାନ ଯେତେବେଳେ ମହାପ୍ରଭୁ ଆସି ଏସା ତ୍ରିୟବୟବା ଯାତ୍ରା, ଏ ଯାତ୍ରାକୁ ତ୍ରିୟବୟବା ବୋଲି କୁହାଗଲା। ତିନିଟା ଅବୟବ ଅର୍ଥାତ୍ ଗୁଣ୍ଡିଚା ଯାତ୍ରା ସିଏ ଗୋଟେ ଅବୟବ, ପ୍ରଥମ ଅବୟବ ଅବସ୍ଥାନ କରୁଛନ୍ତି ଯେତେବେଳେ ଗୁଣ୍ଡିଚା ମନ୍ଦିରରେ 7 ଦିନ ଧରିକିରି, ସିଏ ମଧ୍ୟ ଗୋଟିଏ ଅବୟବ। ଏବଂ ଆଉ ଗୋଟିଏ ଅବୟବ ହେଉଛି ଆଜି, ଆଜି ଆପଣ ଦେଖିବେ ବାହୁଡ଼ା ଯାତ୍ରାରେ ମଧ୍ୟ କିଏ କାହାକୁ କିଛି କହିବାର ନାହିଁ, କିନ୍ତୁ ଲୋକମାନେ ଶ୍ରଦ୍ଧାଳୁମାନେ ଏତେ ସଂଖ୍ୟାରେ ଆସି ପହଞ୍ଚିଛନ୍ତି, ଯାହାଫଳରେ ମହାପ୍ରଭୁ ଟିକେ ଆଜି ବିଳମ୍ବ କରୁଛନ୍ତି। କାହିଁକି ନା ବିଳମ୍ବ କରିବା ତାଙ୍କର ଗୋଟିଏ ଇଏରେ ପରିଣତ ହେଇଯାଇଛି, ସେଦିନ ଯେଉଁଦିନ ବାହାରକୁ ଆସିଲେ ସେଦିନ ଟିକେ ବିଳମ୍ବ କଲେ। ଆଜି ବି ବର୍ତ୍ତମାନ ଆମେ ଦେଖୁଛେ ମହାପ୍ରଭୁ, ଆମେ ବେଳେବେଳେ ଯେତେବେଳେ ଧାରା ବିବରଣୀ ଦେବାକୁ ଆରମ୍ଭ କରୁ ସକାଳ 8:30 ବେଳକୁ, ସେତେବେଳକୁ ମଧ୍ୟ ବେଳେବେଳେ ଠାକୁର ତା ଭିତରେ ଘଣ୍ଟ ଶୁଭେ, କାରଣ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥାଏ। ଏବେ ଆମେ ଦେଖୁଛୁ ଯେ ଏ ନୀତି ଆଜି କାହିଁକି ଟିକେ ବିଳମ୍ବିତ ହେଲା ଭଳି ଜଣାପଡ଼ୁଛି। ଅବଶ୍ୟ ନିର୍ଦ୍ଧାରିତ ସମୟର ବିଳମ୍ବିତ ହେଇନି, 7:00-12:00 ପର୍ଯ୍ୟନ୍ତ ରହିଛି, 12:00 ପହଣ୍ଡି ବିଜେ।

0: ଆରମ୍ଭ ହେବା ପାଇଁ ଉଲ୍ଲେଖ ରହିଛି ଏବଂ ତାରି ମଧ୍ୟରେ ମଧ୍ୟ ହେବାର ସବୁ ସମ୍ଭାବନା ଅଛି। କିନ୍ତୁ ଆମେ ଯାହା କଳ୍ପନା କରୁଥିଲେ ଯେ ତାର ଯଥେଷ୍ଟ ପୂର୍ବରୁ ପହଣ୍ଡି କାର୍ଯ୍ୟ ସରିବ, କିନ୍ତୁ ବର୍ତ୍ତମାନ ଆମେ ସେଭଳି କିଛି ଲକ୍ଷଣ ଦେଖିବାକୁ ପାଉନାହୁଁ। ଆଉ ଆମର ଯେଉଁ ଶ୍ରୋତା ବନ୍ଧୁମାନେ ଆମର ଅଛନ୍ତି ସେମାନେ ମଧ୍ୟ ଆମ ଏକ କଥାକୁ ଶ୍ରବଣ କରୁଛନ୍ତି, ଆନନ୍ଦିତ ହେଉଛନ୍ତି, ଆହ୍ଲାଦିତ ହେଉଛନ୍ତି, ବୁଝୁଛନ୍ତି। ଆଜ୍ଞା, ଗୋବିନ୍ଦ ବେହେରା, ଡାଙ୍ଗମାଳ, କେନ୍ଦ୍ରାପଡ଼ା। ବାହୁଡ଼ା ସମୟରେ ପୋଡ଼ପିଠା ଖାଇବାର ପରମ୍ପରା ସମ୍ପର୍କରେ ଆପଣ ଟିକେ କହନ୍ତୁ। ଅତି ସୁନ୍ଦର କଥା ଆପଣ ପଚାରିଛନ୍ତି। ମହାପ୍ରଭୁ ସବୁ ଖାଆନ୍ତି, ଅର୍ଥାତ୍ ତାଙ୍କୁ ଯିଏ ଭକ୍ତରେ ଯାହା ସମର୍ପଣ କରିବ ସବୁ ଖାଇବେ। ଏମିତିକି ସ୍ୱୟଂ ମହାପ୍ରଭୁ କହିଛନ୍ତି, ପତ୍ରଂ ପୁଷ୍ପଂ ଫଳଂ ତୋୟମ୍ ଜୋ ମେ ଭକ୍ତ୍ୟା ପ୍ରୟଚ୍ଛତି ତଦହଂ ଭକ୍ତ୍ୟୁପହୃତଂ ଅଶ୍ରାମି ପ୍ରୟତ ଆତ୍ମନଃ। ପତ୍ର ଟିକେ ହଉ, ପାଣି ଟିକେ ହଉ, ଫୁଲ ଟିକେ ହଉ, ଯାହା ତୁମେ ମୋତେ ଭକ୍ତିରେ ସମର୍ପଣ କରିବ ମୁଁ ତାକୁ ଗ୍ରହଣ କରେ। ଆପଣମାନେ ଜାଣନ୍ତି ମହାପ୍ରଭୁ ଏ କ୍ଷେତ୍ରରେ ଅଛନ୍ତି ଏବଂ ତାଙ୍କର ଜନ୍ମ ନାହିଁ। ସେ କହୁଛନ୍ତି ମୋ ଜନ୍ମଦିନ ହେଉଛି ଜ୍ୟେଷ୍ଠ ମାସ ପୂର୍ଣ୍ଣିମା। ତାଙ୍କର ପିତା ନାହାନ୍ତି, କିନ୍ତୁ ଏଠି ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ବି ଦିଆ ଚାଲିଛି। ତେଣୁ ତାଙ୍କର ସେଇଭଳି ମାଉସୀ ଜଣେ ଅଛନ୍ତି, ସେ ମାଉସୀ ହେଉଛନ୍ତି କିଏ, ଯେଉଁ ଅର୍ଦ୍ଧାସନୀ ଦେବୀ। ସେ ବର୍ତ୍ତମାନ ଅର୍ଦ୍ଧାସନୀ ଏବଂ ଅର୍ଦ୍ଧାସନୀ ଶବ୍ଦର ଅର୍ଥ ହେଉଛି ଅର୍ଦ୍ଧଂ ଅସ୍ନାତି ଇତି ଅର୍ଦ୍ଧାସନୀ, ଆଉ ଅର୍ଦ୍ଧେ ଆସନଂ ଯସ୍ୟା ସା ଅର୍ଦ୍ଧାସନୀ। ଅର୍ଦ୍ଧ ମାନେ ଠିକ୍, ଆପଣ ଦେଖିବେ ଗୁଣ୍ଡିଚା ମନ୍ଦିର ଏବଂ ଶ୍ରୀମନ୍ଦିରର ଅର୍ଦ୍ଧ ଭାଗରେ ମା ଆସନ ପାତିକିରି ବସିଛନ୍ତି, ସେଇ ହେଉଛନ୍ତି ଅର୍ଦ୍ଧାସନୀ ଦେବୀ। ଏବଂ ଆମେ ଯେତେବେଳେ ଦେଖୁ ସ୍କନ୍ଦ ପୁରାଣରେ, ଏଇ ଅର୍ଦ୍ଧାସନୀ ଦେବୀଙ୍କର ଆଉ ଗୋଟିଏ ପରିଚୟ ଅଛି। ସେ ପରିଚୟଟି ହେଉଛି ସେ ହେଉଛନ୍ତି ଅଷ୍ଟ ଚଣ୍ଡୀମାନଙ୍କ ଭିତରେ ବା ଅଷ୍ଟଶକ୍ତି, ଯେଉଁ ଅଷ୍ଟଶକ୍ତି ଶ୍ରୀକ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରୁଛନ୍ତି ତାଙ୍କ ଭିତରୁ ସିଏ ଜଣେ। ସେଥିପାଇଁ ସିଏ ସେଠାରେ ବସିଛନ୍ତି, ତାଙ୍କ ନାଁ ଅର୍ଦ୍ଧାସନୀ, ଏବଂ ସିଏ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ମାଉସୀ। ସିଏ ପୁଣି କେମିତି ମାଉସୀ ତାର ମଧ୍ୟ ପ୍ରସଙ୍ଗ ରହିଛି। ତେବେ ଆମର ବର୍ତ୍ତମାନ ଆପଣ ପଚାରିଛନ୍ତି ଏ ପୋଡ଼ପିଠା ପରମ୍ପରାଟା କିଭଳି। ଆପଣ ଦେଖିବେ ଯେତେବେଳେ ଠାକୁରମାନେ ଆସନ୍ତି ସେତେବେଳେ ମାଉସୀ ଅପେକ୍ଷା କରିଥାନ୍ତି, ମୋ ପିଲାମାନେ ଯାଇଛନ୍ତି ସେମାନେ ଫେରିବେ, ଫେରିଲା ବେଳକୁ ମୁଁ ତାଙ୍କୁ ପୋଡ଼ପିଠା ଖୁଆଇବି। ତେଣୁ ସେ ପୋଡ଼ପିଠା ଖାଇବାରେ ବୋଧେ ତାଙ୍କର ଆଗ୍ରହ ଅଛି, ମାଉସୀ ଜାଣିଛନ୍ତି, ସେଥିପାଇଁ ସେ ପୋଡ଼ପିଠା ପ୍ରସ୍ତୁତ କରନ୍ତି।
1: ଆମର ସୂଚନା ଦେବା ଦରକାର ପଡ଼ିବ ଯେ ଏଇ ଯେଉଁ ପୋଡ଼ପିଠା, ତାର ଗୋଟେ ଲୌକିକ କଥା ହେଲା ଯେ ମହାପ୍ରଭୁଙ୍କୁ ସେନାପଟା ଲାଗିହେବ 7:30 ବେଳୁ 11:30, 4 ଘଣ୍ଟା ଲାଗିବ ତାଙ୍କୁ ସେନାପଟା କରିବା ପାଇଁ। ତା ପୂର୍ବରୁ ସେ ଟିକେ ଖେଚୁଡ଼ି ଭୋଗ ଖାଇଥିବେ, ତେଣୁ ଯେତେବେଳେ ରଥ ଟଣା ହେଇକିରି ଅର୍ଦ୍ଧାସନୀଙ୍କ ପାଖକୁ ଯିବ ସେତେବେଳକୁ 3 ପାଖାପାଖି ହେଇଯିବ, 3-4 ଉପରେ ହେଇଯିବ। ତେଣୁ 4 ଉପରେ ହେଇଗଲା ବେଳକୁ ଟିକେ ଭୋକ ହଉଥିବ,
0: ପିଲାମାନଙ୍କୁ ଟିକେ ଭୋକ ହବ,
1: ଭୋକ ହବ, ତେଣୁ ଜଳଖିଆ ଖାଇବା ସମୟ ସେଇଟା ଟିକେ ସକାଳେ ଖେଚୁଡ଼ି ଭୋଗ ଜୀର୍ଣ୍ଣ ହେଇଯିବନି, ସେଇଥିପାଇଁ ସିଏ ଗୋଟେ ଲୋକାଚାର କଥା। ଆଉ ଗୋଟେ ବଡ଼ କଥା ସେଥିରେ ଡକ୍ଟର ଦାସ, ଯେଉଁଟାକି ଅଧ୍ୟୟନରୁ ମଧ୍ୟ ଜଣାପଡ଼ିଛି ଯେ ମୂଳତଃ ତ ଶବର ପୂଜିତ ଦେବତା ସିଏ ଥିଲେ, ଏବଂ ଶବର ତାର ବନ୍ୟଜନ୍ତୁ ଶିକାର କରିକିରି ସିଏ ତାର ଦେବତାଙ୍କୁ ଯେଉଁଭଳି ଭାବରେ ମାଂସ ଭୋଗ ଅର୍ପଣ କରୁଥିଲା, ସେଇ ମାଂସ ଭୋଗର ଗୋଟେ ସଂସ୍କୃତାୟିତ ରୂପ, ଗୋଟେ ମାର୍ଜିତ ରୂପ ଭାବରେ ଆମେ ପୋଡ଼ପିଠାଟାକୁ ଦେଉଛୁ। ଏବଂ ମାସ ହେଉଛି ବିରି, ତେଣୁ ଏଇ ଯେଉଁ ବିରି ପିଠା ଆଉ ଛେନା ପୋଡ଼ ପିଠା, ଏଇଟା ମଧ୍ୟ ଶବରମାନଙ୍କର ଯେଉଁ ମାଂସ ଭୋଗ ସେମାନେ କରୁଥିଲେ ଦେବତାଙ୍କୁ, ତାର ଗୋଟେ ମାନେ ମାର୍ଜିତ ରୂପ ବୋଲି ଆମେ ତାକୁ ଗ୍ରହଣ କରି ଏଇ ଶକ୍ତି ଦେବୀଙ୍କୁ, ଅର୍ଦ୍ଧାସନୀ ଦେବୀଙ୍କୁ ପୋଡ଼ପିଠା ଆମେ ଦଉଛୁ। ଏବେ ତ
0: ଏଇଠି ସେ କଥା ଟିକେ ମୁଁ କହିବି,
1: ଆଜ୍ଞା ଆଜ୍ଞା,
0: ଯେ ବର୍ତ୍ତମାନ ନାଁକୁ ତା ନାଁଟି ହେଇଛି ପୋଡ଼ପିଠା, କିନ୍ତୁ ବାସ୍ତବିକ ପୋଡ଼ା ଯାଏ ନାହିଁ, କାରଣ ଶ୍ରୀ ଜଗନ୍ନାଥ ମହାପ୍ରଭୁ କୌଣସି ପୋଡ଼ା ଦ୍ରବ୍ୟ ଖାଆନ୍ତି ନାହିଁ। ଏଇଟା କେମିତି ପ୍ରସ୍ତୁତ ହେଉଛି ଆପଣ ଦେଖିବେ, ନା କିନ୍ତୁ ଅଛି ପୋଡ଼ପିଠା, କିନ୍ତୁ ଏଇଟା ବାସ୍ତବିକ ପୋଡ଼େ ନାହିଁ। ଏଇଟା କେମିତି ପ୍ରସ୍ତୁତ ହୁଏ, ବା ଅଟା, ଛେନା, ଚିନି ଇତ୍ୟାଦି ପଡ଼ିକିରି ସେ ଚକଟା ହୁଏ, ଏବଂ ହେରା ପଞ୍ଚମୀ ଦିନ ଆରମ୍ଭ ହେବ। ହେରା ପଞ୍ଚମୀ ଦିନ ଠାକୁରାଣୀ ଯେତେବେଳେ ଯିବେ ସେତେବେଳେ ସେ ଆରମ୍ଭ କରିବେ।

0: ଅଟା, ଛେନା ଏବଂ ତା ସହିତ ଅଳେଇଚ ଅଳେଇଚ ଇତ୍ୟାଦି ଖିସିମିସି
1: ଯାହା ଯାହା ସବୁ ଜନ୍ତା
0: ହବ। ଜନ୍ତା କେମିତି ହବ? ଗୋଟେ ମାଟି ହାଣ୍ଡିରେ ବସିବ, ମାଟି ହାଣ୍ଡି ଉପରେ ଗୋଟେ ପଲମ ଘୋଡ଼ା ହବ ଏବଂ ସେ ପଲମ ଏବଂ ମାଟି ହାଣ୍ଡି ଯେଉଁ ଯୋଡ଼େଇ, ସେଇ ଯୋଡ଼େଇରୁ କାଳେ ବାମ୍ଫ ବାହାରିଯିବ, ସେଥିପାଇଁ ଅଟା ଚକଟି କରି ତାକୁ ତା ଚାରିପଟେ ତାକୁ ବଳା ହବ। ସାତ ଆଠ ଘଣ୍ଟା ସିଝିବ, ସାତ ଆଠ ଘଣ୍ଟା ସିଝିଲା ପରେ ସେଇ ଯେଉଁ ଦ୍ରବ୍ୟଟି ବାହାରିବ ତାକୁ ଚକଟା ହବ। ଚକଟିକିରି ସେ ତାକୁ କ'ଣ କରିବେ, କାଟିବେ, ଖଣ୍ଡ ଖଣ୍ଡ କରି କାଟିକିରି ଭଲ ଘିଅରେ ତାକୁ ଛାଣିବେ, ଛାଣିକିରି ହିଁ ସେଇଆକୁ ଭୋଗ ଲଗେଇବେ। ୟା ନାଁ ହେଉଛି ପୋଡ଼ପିଠା।
1: ବାଃ, ବହୁତ ବଢ଼ିଆ।
0: ତେଣୁ ଆମେ ବର୍ତ୍ତମାନ ଦେଖୁଛେ ଏ ପୋଡ଼ପିଠାର ପ୍ରସ୍ତୁତି ଏବଂ ଏ କଥା କେତେବେଳେ ସମ୍ଭବ ହବ। ଶାନ୍ତନୁ ବାବୁ ଯାହା କହିଲେ ଯେ ପିଲାମାନେ ଆପଣ ଦେଖିବେ କେତେ ବଡ଼ ଆଶ୍ଚର୍ଯ୍ୟର କଥା, ଏଠି ଇଏ ଯେଉଁ ତିନି ଠାକୁର ବସିଛନ୍ତି ଇଏ ସବୁବେଳେ ଛୋଟ ପିଲା ହେଇଯାଉଛନ୍ତି, ଇଏ ଜଗତର କର୍ତ୍ତା। ଆପଣ ଦେଖିବେ ଯେତେବେଳେ ଧନୁ ସଂକ୍ରାନ୍ତି ଆସିବ ଆଉ ମକର ସଂକ୍ରାନ୍ତି ପୂର୍ବ ଦିନ ପର୍ଯ୍ୟନ୍ତ ଇଏ ପୁଣି ପିଲା ହେଇଯିବେ। ଅର୍ଥାତ୍ ମା ଯଶୋଦା ୟାଙ୍କୁ ଭୋରୁ ଭୋରୁ ଖୁଆଇବାକୁ ଦେବେ। ଆପଣ ଦେଖନ୍ତୁ ଯାହା ଆପଣ କହିଲେ ଯେ ଇଠୁ ଗଲାବେଳକୁ ଆଜି ସକାଳୁ ଖାଇଛନ୍ତି ଖେଚେଡ଼ିଟେ ଖାଇଛନ୍ତି, ତାପରକୁ ସେନାପଟା ଲାଗି ହେଲାଣି, ପାଞ୍ଚ ଘଣ୍ଟା ସେନାପଟା ଲାଗି, ସେନାପଟା ଲାଗି ପରେ ପୁଣି ଇଠୁ ଯିବେ, ହେଲାବେଳକୁ ଏତେବେଳେ ହବ। ମାଉସୀ ମା କହିଲେ ନାଇଁ ନାଇଁ ମୋ ପିଲାମାନେ ଭକୁଆତୁରା ହେଇକିରି ଯିବେନି। ଇଏ ଯେମିତି ଧନୁ ସଂକ୍ରାନ୍ତି ଆସିଲେ ସେମିତି ଦେଖିବେ ମା ଲକ୍ଷ୍ମୀ ଠାକୁରାଣୀ ସେ ତାଙ୍କର ବାପ ଘରକୁ ପଳେଇଲା ବୋଲି ବିଶ୍ୱାସ କରାହଉଛି। ଏବଂ ଏଇ ଦିନ ସେବେ ଅତି ସକାଳୁ ସବୁ ଶୀତ ଦିନଟା, ତେଣୁ ଶୀତ ଦିନ ପିଲାମାନେ ଶୀଘ୍ର ଖାଇକିରି ଶୋଇପଡ଼ିବେ, ତେଣୁ ରାତି ବଡ଼ ତାକୁ ଉଠିଗଲା ବେଳକୁ ଭୋକ ହବ। ସେଥିପାଇଁ ଭୋରୁ ଭୋରୁ କାହୁ କାହା ନ କହିବା ପୂର୍ବରୁ ପିଠାପଣା କରିକିରି ମା ଯଶୋଦା ତାଙ୍କୁ ଖୁଆଇବାକୁ ଦିଅନ୍ତି। ତେଣୁ ଏଠି ଗୋଟେ ବାତ୍ସଲ୍ୟ ସ୍ନେହ ଇଏ ଗୋଟେ ଲୌକିକ ଲୀଳାରେ ଗୋଟିଏ ଦେଖାଯାଏ।
1: ବହୁତ ବହୁତ ବଢ଼ିଆ, ବହୁତ ବଢ଼ିଆ, ବହୁତ ବଢ଼ିଆ, ସୁନ୍ଦର କଥା ଆପଣ କହିଲେ। ଯେଉଁ ଶ୍ରୋତା ବନ୍ଧୁ ପ୍ରଶ୍ନ ପଚାରିଥିଲେ ସିଏ ଯେତିକି ଚାହୁଁଥିଲେ ଆମେ ତାଠୁ ଅଧିକ ତାଙ୍କୁ ତଥ୍ୟ ଦେଇଦେଲୁ। ବର୍ତ୍ତମାନ ଆମର ଦ୍ୱିତୀୟ ବୁଥ ସକ୍ରିୟ ହେବାକୁ ଚାହୁଁଛନ୍ତି। ଦ୍ୱିତୀୟ ବୁଥରେ ଆମର ଯେଉଁ ବିବରଣୀଦାତାମାନେ ଅଛନ୍ତି ସେମାନେ ବର୍ତ୍ତମାନ 10:48 ହେଲା, ସେଇଠି ଦୁଇଜଣ ଭାଷ୍ୟକାର ତାଙ୍କର ଅଳ୍ପ ଅଳ୍ପ ସମୟ କହି ପୁଣି ପ୍ରଥମ କେନ୍ଦ୍ରକୁ ସେମାନେ ଫେରନ୍ତି।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସୁନ୍ଦର ଭାବରେ ଆଲୋଚନା ଶୁଣୁଥିଲେ ପ୍ରଥମ କେନ୍ଦ୍ରରୁ। ବର୍ତ୍ତମାନ ଜଗନ୍ନାଥ ସତରେ ଗୋଟେ ମାନବବାଦର ଯାତ୍ରା ସେ କରୁଛନ୍ତି, ମାନବୀୟ ଲୀଳା କରୁଛନ୍ତି। କେତେବେଳେ ମାଉସୀ ଘରୁ ପୋଡ଼ପିଠା ଖାଉଛନ୍ତି, କେତେବେଳେ ବଡ଼ଦାଣ୍ଡରେ ରଥ ସୁସଜ୍ଜିତ ହୋଇଛି ସେନାପଟା ଲାଗି ହେଇକିରି ଯେତେବେଳେ ସେ ଧାଡ଼ି ପହଣ୍ଡିରେ ଆସିବେ, ଏ ସବୁ ତାଙ୍କରି ଲୀଳା, ଇଏ ତାଙ୍କରି ବିଚାରଧାରା। କାରଣ ଯିଏ ବ୍ରହ୍ମାଣ୍ଡର ନାୟକ, ଯିଏ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିଭୁବନର ଯିଏ କର୍ତ୍ତା, ତାଙ୍କୁ ବା କ'ଣ ଅଗୋଚର। ତେଣୁ ସିଏ ଯାହା କରୁଛନ୍ତି ସବୁ ଭଲ, କାରଣ ସିଏ କ'ଣ କରୁଛନ୍ତି ସମସ୍ତେ ଜାଣିପାରିବେନି, ବୁଝିପାରିବେନି। ସର୍ବଂ ରହସ୍ୟ ପୁରୁଷୋତ୍ତମସ୍ୟ ଦେବା ନ ଜାନାତି କୁତଃ ମନୁଷ୍ୟ। ତେଣୁ ଯେଉଁ ଜିନିଷଟା ମଣିଷ ପକ୍ଷରେ ଅସମ୍ଭବ ସେ ଜିନିଷ ଦେବତାମାନେ ଏବଂ ଅନ୍ୟମାନେ, ଦେବତାମାନେ ଯେଉଁଟା ଜାଣିପାରୁନାହାନ୍ତି ସାଧାରଣ ମଣିଷ ଭାବରେ ଆମେ କେମିତି ଜାଣିପାରିବା। ଯାହା ହଉ, ବର୍ତ୍ତମାନ ଆମେ ଯେଉଁ ଜାଗାରେ ଅଛୁ ସେ ଜାଗା ଧୀରେ ଧୀରେ ଗହଳି ହେବାରେ ଲାଗିଛି। ଶ୍ରୀମନ୍ଦିର ପଟୁ ଏବଂ ଯେଉଁ ଅର୍ଦ୍ଧ ଶୋଷଣୀ ଅର୍ଦ୍ଧାସନୀ କଥା ଆଲୋଚନା କରୁଥିଲେ ମାଉସୀ ମା ମନ୍ଦିର, ସେଇ ପାଖରୁ ଧୀରେ ଧୀରେ ଧୀରେ ଧୀରେ ଗହଳି ହେବାର ଲାଗିଛି। ଏବଂ ଏପଟରେ ମାଉସୀ ମା ମନ୍ଦିର, ଏପଟରେ ହେଉଛନ୍ତି ଶାଲବେଗ ସମାଧି, ଏଇଭଳି ଏକ ମଧ୍ୟବର୍ତ୍ତୀ ସ୍ଥାନରେ ଏ ଦ୍ୱିତୀୟ ବୁଥ କେନ୍ଦ୍ର ତିଆରି ହୋଇଛି। ଏବଂ ଏଠି ଆମର ଯାହା ଅନୁଭବ ଯେ ପାଗ ଅନୁକୂଳ ରହିଛି, ଖରା ନାହିଁ, କାଳିଆ ଖରା, ଏବଂ ଆମର ଲୋକଙ୍କ ଭିତରେ ଯେଉଁ ଚେତନା, ଯେଉଁ ଆଧ୍ୟାତ୍ମିକ ଚେତନା, ଅନ୍ତର୍ମୁଖୀ ଚେତନା, ସେ ଅନ୍ତର୍ମୁଖୀ ଚେତନା କ'ଣ ନା, ଯେଉଁ ଚେତନା

0: ବିଶ୍ୱକୁ ଶୁଦ୍ଧପୁତ ପବିତ୍ର କରିଦିଏ। ଯୋଉ ଚେତନାରେ ମଣିଷ ଭଲ ହୁଏ ସେଇଥିପାଇଁ ଭାଗବତରେ କହିଲା ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ପ୍ରତ୍ୟେକ ମଣିଷ ଜଣେ ଜଣେ ଦେବତା। ମୋ ବିଚାରରେ ଆଜି ପାପ ଛଡ଼ା ପୁରରେ ଯେତେ ସବୁ ଭକ୍ତମାନେ ରୁଣ୍ଡ ହେଇଛନ୍ତି ମହାପ୍ରଭୁଙ୍କର ଏଇ ଦିବ୍ୟ ବାହୁଡ଼ ଯାତ୍ରାକୁ ଦେଖିବା ପାଇଁ ଆସୁଛନ୍ତି, ସମସ୍ତେ ନିଶ୍ଚିତ ଭାବରେ ତାଙ୍କର ମନ ଭିତରେ ତାଙ୍କର ହୃଦୟ ଭିତରେ ଯେ ନିଶ୍ଚିତ ଭାବରେ ଆମେ ତାଙ୍କୁ ଦର୍ଶନ କରିବୁ, ମନର କଥା କହିବୁ ଏବଂ ଦୁଃଖ ଦୂର କରିବୁ, ମନସ୍କାମନା ପୂରଣ କରିବୁ, ଏ ହେଉଛି ଧର୍ମ। ଏବଂ ଏ ଜଗତନାଥ ଜଗନ୍ନାଥ ମହାପ୍ରଭୁ ଯେଉଁ ଆଦିବାସୀ ଦେବତା, ଯେଉଁ ସବର ଦେବତା ବୋଲି ଆମେ ଆଲୋଚନା ପ୍ରସଙ୍ଗରେ କହୁଥିଲେ ଆଲୋଚନା କରୁଥିଲେ ତାହା ହିଁ ସତ୍ୟ। କାରଣ ଏଇ ଯେଉଁ ଦଇତା ଏବଂ ପତି ସବର ବିଶ୍ୱାବସୁ ବଂଶଧର ଏବଂ ଏପଟରେ ପତି ମହାପାତ୍ର ବିଦ୍ୟାପତି ବଂଶଧର, ଏଇ ଦୁଇ ବଂଶଧର ହେଉଛନ୍ତି ତାଙ୍କର ମୂଳ ସେବକ ଏବଂ ଏଇମାନେ ଆସିକିରି ମହାପ୍ରଭୁଙ୍କୁ ଏଠି ପ୍ରତିଷ୍ଠା କରିଛନ୍ତି। ମହାପ୍ରଭୁଙ୍କର ଏଇ ସ୍ୱରୂପ ଏତେ ହୃଦୟସ୍ପର୍ଶୀ, ମହାପ୍ରଭୁଙ୍କର ଯେଉଁ ବିଗ୍ରହ ଏତେ ମନ ଛୁଆଁ, ତାକୁ ଚିନ୍ତା କଲେ ଆପଣ ଅନୁଭବ କରିପାରିବେ ସତରେ ଓଡ଼ିଆ ଜାତି କେତେ ମହାନ। କାରଣ ମହାପ୍ରଭୁଙ୍କର କଳେବରକୁ ମୁଁ ଆଲୋଚନା ପ୍ରସଙ୍ଗରେ କହିଛି ଯେ ମହାପ୍ରଭୁଙ୍କର କଳେବରକୁ ଦୁଇ ଭାଗରେ ବିଭକ୍ତ କରିଦେବା। ଗୋଟେ ହେଉଛି ସର୍ପାକୃତି ମୁଖମଣ୍ଡଳ, ନାଗଚକ୍ଷୁ, ଅପଲକ ନେତ୍ର, ତଳଭାଗ ହେଉଛି ଗଣ୍ଡି, ଖମ୍ବ, ଲିଙ୍ଗ। ଯେମିତି ଗୋଟିଏ ଶିବଲିଙ୍ଗ ଉପରେ ଆଉ ଗୋଟିଏ ଶିବଲିଙ୍ଗକୁ ଓଲଟେଇ ରଖିଦେଲେ ଯେଭଳି ମହାପ୍ରଭୁ ଜଗନ୍ନାଥଙ୍କର କଳେବର ହେଇଯାଏ, ସେଇଥିପାଇଁ ଏଇ ଯେଉଁ ଦୁଇଟି ଶିବଲିଙ୍ଗ ଅର୍ଥାତ୍ ଦେବଦେବ ମହାଦେବ ଭଗବାନ ଶିବଶଙ୍କର ଜଗନ୍ନାଥ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ରକ୍ଷାକର୍ତ୍ତା ଭାବରେ ଯୋଗଭଳି ଭାବରେ ରହିଛନ୍ତି। ତେଣୁ ଏ ଦେବତା, ଏ ଅବତାରୀ ମହାପ୍ରଭୁ ଜଗନ୍ନାଥ ଯେ କେତେ ମହାନ, ସେଇ ମହାନତାକୁ ପ୍ରତିପାଦନ କରିବା ପାଇଁ ମୁଁ ବର୍ତ୍ତମାନ ମୋର ବନ୍ଧୁ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଜଗତ ସର ସେ ଭାରତ କମଳ, ତା ମଧ୍ୟ କେଶର ପୁଣ୍ୟ ନୀଳାଚଳ। ବାସ୍ତବରେ ଏ ନୀଳାଚଳ ଧାମର ମାହାତ୍ମ୍ୟ ଇଏ ଯେପରି ବିକଶିତ ହେଉଛି, ସୁଗନ୍ଧିତ ହେଉଛି ଏବଂ ପୂର୍ଣ୍ଣ ପ୍ରସ୍ଫୁଟିତ, ଏ କ୍ଷେତ୍ରର ମହିମାକୁ ସବୁଆଡ଼େ ଭକ୍ତଟିଏ ଭ୍ରମର ପରି ସୁଗନ୍ଧକୁ ବାରି ବାରି ଆଘ୍ରାଣ ଦ୍ୱାରା ସେ ଆସି ମହାପ୍ରଭୁଙ୍କର ଇଏ ବଡ଼ଦାଣ୍ଡରେ ପହଞ୍ଚି ଯାଇଛି। ଆଉ ଆପଣମାନେ ଜାଣନ୍ତି ଯେତେବେଳେ ସାତ୍ତ୍ୱିକ ଭାବ ସୃଷ୍ଟି ହେଉଛି, ଯେତେବେଳେ ଭକ୍ତିଭାବର ପରାକାଷ୍ଠା ଆସୁଛି, ତା ଭିତରେ ସୃଷ୍ଟି ହେଉଛି ଭକ୍ତ ଭିତରେ 8 ପ୍ରକାର ଭାବର ବିକାର ହେଉଛି। ଏ ଯେଉଁ ଅଷ୍ଟ ସାତ୍ତ୍ୱିକ ଭାବ ଭକ୍ତ ଭିତରେ ଆସିଯାଉଛି ବେଳେ ବେଳେ, ତାହା ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଏକାଗ୍ରତାର ଏକ ଶ୍ରେଷ୍ଠ ଅବସ୍ଥା ବୋଲି ଆମକୁ ବିବେଚନା କରିବାକୁ ପଡ଼ିବ। ତେଣୁ ସଂକୀର୍ତ୍ତନ ମାଧ୍ୟମରେ ଘଣ୍ଟ ଘଣ୍ଟା କିନି କରତାଳି ବିଭିନ୍ନ ମନ୍ତ୍ର ଧ୍ୱନି ଦ୍ୱାରା ଭକ୍ତ ଆଜି ବଡ଼ଦାଣ୍ଡରେ ମହାପ୍ରଭୁଙ୍କର ଗୋଟେ ସେବକ ସାଜିଛି, ତାଙ୍କ ଭିତରେ ସୃଷ୍ଟି ହେଇଛି ଆଜି ମହାପ୍ରଭୁଙ୍କ ସହିତ ମିଶିବାର ଯେଉଁ ପରିବେଶ ଜୀବନରେ ଆଉ ଆସିବ, ଏ କଥାକୁ ବିଶ୍ୱାସ କରିବା ଆମର ଗୋଟେ ବୋକାମୀ ହେଇଯିବ। ତେଣୁ ଭକ୍ତ ଆଉ ନିଜକୁ ସେ ଏଇ ସୁଯୋଗର ହାତ ଛଡ଼ା ନ କରି ମହାପ୍ରଭୁଙ୍କ ସେବାରେ ଲାଗି ପଡ଼ିଛି। ଯେଉଁ ଅଷ୍ଟ ସାତ୍ତ୍ୱିକ ଭାବ ବିକାର ସୃଷ୍ଟି ହେଉଛି ତା ମନ ଭିତରେ, ସେ ସ୍ତମ୍ଭ, ଶ୍ୱେତ, କମ୍ପ, ରୋମାଞ୍ଚ, ସ୍ୱରଭଙ୍ଗ, ବୈବର୍ଣ୍ଣ୍ୟ, ଅଶ୍ରୁ, ପ୍ରଳୟ, ଇଏ ବିଭିନ୍ନ ଅବସ୍ଥାକୁ ସିଏ ପ୍ରାପ୍ତ ହେଉଛି। ଯିଏ ଯେତିକି ବାଟ ଗମନ କରିପାରୁଛି ତା ଭିତରେ ସେତିକି ଭାବ ସୃଷ୍ଟି ହେଉଛି। ଆମର ଏଇ କେନ୍ଦ୍ର ଆଗରେ ବର୍ତ୍ତମାନ ଗହଳ ବଢ଼ିଯାଇଛି, ଶ୍ରୀମନ୍ଦିର ଆଡ଼ୁ ଭକ୍ତମାନଙ୍କର ଆଗମନ, ଆଉ ଧୀରେ ଧୀରେ ମେଡ଼ିକାଲ ଛକ ଆଡ଼ୁ ଭକ୍ତଙ୍କର ଯେଉଁ ଗହଳର ଯେଉଁ ବ୍ୟବସ୍ଥା, ତାହା ଆମ କେନ୍ଦ୍ର ଆଗରେ ଯେମିତି ମିଳନ ସ୍ଥଳ ପରି ତାହା କେନ୍ଦ୍ରୀଭୂତ ହେଉଛି। ଭକ୍ତମାନେ ନିଜ ନିଜର ଇଚ୍ଛା ଅନୁସାରେ ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବାକୁ ଚେଷ୍ଟା କରୁଛନ୍ତି। ଆଉ ଏଇ କଥାକୁ ଭକ୍ତ କବି ଜୟଦେବ ମହାପ୍ରଭୁଙ୍କର ସୌନ୍ଦର୍ଯ୍ୟର ବର୍ଣ୍ଣନା

କରିଛନ୍ତି ଆପଣମାନେ ଦେଖିବେ ଯେଉଁ ଶୀତ କମଳା କୁଚ ମଣ୍ଡଳ ସେଇ ସ୍ତୁତିରେ ଗୋଟେ ସୁନ୍ଦର ସ୍ତୁତି କରିଛନ୍ତି ମହାପ୍ରଭୁ କେତେ ସୁନ୍ଦର ଜଗନ୍ନାଥ ମହାପ୍ରଭୁ ଅଭିନବ ଜଳଧର ସୁନ୍ଦର ଦ୍ରୁତ ମନ୍ଦର ଶ୍ରୀମୁଖ ଚନ୍ଦ୍ର ଚକୋର ଜୟ ଜୟ ଦେବ ହରେ। ମହାପ୍ରଭୁ ଏତେ ସୁନ୍ଦର ସେ ସୌନ୍ଦର୍ଯ୍ୟରେ ବସିଭୂତ ହେଇ ସମସ୍ତେ ଆଜି ଆଗମନ କରିଛନ୍ତି।

0: ହର ଜୟ ଜୟ ଦେବ ହରେ।
1: ମହାପ୍ରଭୁ ଏତେ ସୁନ୍ଦର, ସେ ସୌନ୍ଦର୍ଯ୍ୟରେ ବସିଭୂତ ହୋଇ ସମସ୍ତେ ଆଜି ଆଗମନ କରିଛନ୍ତି। ନହେଲେ ଏଠି ଅନ୍ୟ କିଛି କାରଣ ନାହିଁ। ମହାପ୍ରଭୁ ହେଉଛନ୍ତି ଦାତା, କ'ଣ ଦିଅନ୍ତି? କୈବଲ୍ୟ। ଅନେକ ଦୁଃଖର ଭାବନାକୁ ମନ ଭିତରେ ଧାରଣ କରି ଭକ୍ତଟି ଅଣ୍ଟା ଭିଡ଼ି ଆସିଯାଏ, ମୁଁ ଯାଉଛି ଆଜି ଜଣେଇବି କାଳିଆକୁ। ମହାପ୍ରଭୁ ଜଗନ୍ନାଥଙ୍କୁ ଆଜି ପରି ବଡ଼ ଦାଣ୍ଡରେ ଠିଆ ହୋଇ ଯେ ସିଏ ମୋର ସବୁ କଥା ବୁଝିବେ। ସେଦିନ ବନ୍ଧୁ ମହାନ୍ତିଙ୍କ କଥା ବୁଝିଥିଲେ, ସେଦିନ ଦାସିଆ ବାଉରୀଙ୍କର କଥା ବୁଝିଥିଲେ, ଆଉ ସେଇ କଥାରେ ଦୃଢ଼ତା ରଖି ଭକ୍ତମାନେ ଆସିଛନ୍ତି ବଡ଼ଦାଣ୍ଡକୁ। କିନ୍ତୁ ଆଶ୍ଚର୍ଯ୍ୟ ହେବେ ଆପଣମାନେ, ଭକ୍ତ ସିନା ଅନେକ କଥା ଭାବିକରି ଆସିଥାଏ, ଏ ବଡ଼ଦାଣ୍ଡର ଏତେ କୁହୁକ ସ୍ପର୍ଶ, ଏତେ ଭାବନାତ୍ମକ ସ୍ପର୍ଶ ରହିଛି, ଭକ୍ତ ସବୁ ଭୁଲିଯାଏ ତା ନିଜ କଥାକୁ। ଏଇଥିପାଇଁ ଯେ ମହାପ୍ରଭୁ କେତେବେଳେ ନା କେତେବେଳେ ତାର ସେ ଦୁଃଖକୁ ହରଣ କରିନିଅନ୍ତି, ହରି ହରଣ କରିନିଅନ୍ତି, ସିଏ ଆଉ କ'ଣ ଦୁଃଖ କଥା ମନେ ପକାଇବ। ଖଣ୍ଡନାଥ ସର୍ବ ଦୁଃଖାନମ୍ ଅଖଣ୍ଡାନନ୍ଦ ଦାନତ ସ୍ୱଭାବାଦାରୁ ରୂପମ ହି ପରଂ ବ୍ରହ୍ମାଭିଧୀୟତେ। ଏ ପରଂ ବ୍ରହ୍ମଙ୍କ ପାଖରୁ ଆଉ ସେ ତାର କ'ଣ ଆଉ ପାଇବାକୁ ଅଛି? ତେଣୁ ଏଇ ସର୍ବ ରହସ୍ୟମୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ଆଜିର ବାହୁଡ଼ା ଯାତ୍ରାରେ ଆମେ ଦେଖୁଛେ। ଆମ କେନ୍ଦ୍ର ଆଗରେ ଯେଉଁ ଭକ୍ତମାନଙ୍କ ଦ୍ୱାରା କିଛି ଦ୍ରବ୍ୟ ପଡ଼ିଯାଇଛି, କାଗଜ ହେଉ ପତ୍ର ହେଉ, ସେସବୁକୁ ଉଠାଇ ଦେଉଛନ୍ତି ସ୍ୱେଚ୍ଛାସେବୀମାନେ, ପରିମଳ ବିଭାଗ। ସେମାନେ ଯେଉଁ କଥା ଆସିଛନ୍ତି ଶ୍ରୀକ୍ଷେତ୍ରକୁ ସେମାନେ ତାଙ୍କ କାର୍ଯ୍ୟରେ ଲାଗିଛନ୍ତି। ତେଣୁ ଇଏ ବଡ଼ଦାଣ୍ଡର ପବିତ୍ରତାକୁ ସମସ୍ତେ ଅଙ୍ଗୀକାର କରିଛନ୍ତି, ହୃଦୟରେ ବୁଝିଛନ୍ତି, ମନରେ ହୃଦୟରେ ଧାରଣ କରିଛନ୍ତି ଏ ପବିତ୍ରତାକୁ। କାହିଁକି ନା ଏଇ ଜାଗାରେ ପହଞ୍ଚିବା ହେଉଛି ଭକ୍ତର ଗୋଟିଏ ବଡ଼ ଆସ୍ଥା ଏବଂ ବହୁତ ବଡ଼ ଉପଲବ୍ଧି। ଏହି ସ୍ଥାନରେ ପହଞ୍ଚି ଆପଣମାନେ ମଧ୍ୟ ପହଞ୍ଚିଛନ୍ତି, ଯାହା ମାନସିକ ସ୍ତରରେ ଯେଉଁ କଥା ଆମର ମାନସ ଉପଚାର ପୂଜନ କରାଯାଏ ଦେବାଦେବୀଙ୍କୁ। ଆପଣମାନେ ଜାଣନ୍ତି ଦ୍ରବ୍ୟର ବିନା ଦ୍ରବ୍ୟରେ ମନରେ ଭଗବାନଙ୍କୁ ଏକାଗ୍ରତାର ସହିତ ଆସନ ସ୍ୱାଗତ ପାଦ୍ୟ ଅର୍ଘ୍ୟ ସବୁ ଅର୍ପଣ କରାଯାଏ। ତେଣୁ ଏଇ ମାନସିକ ପୂଜା ଦିନେ ଚୈତନ୍ୟ ଦେବ କରିଥିଲେ ଜଗମୋହନରେ ବସି, ଏଇ ମାନସିକ ପୂଜାକୁ ଦିନେ ବାଢ଼ି ଦେଇଥିଲେ ଅନେକ ଭକ୍ତମାନେ, ସେମାନେ ମାନସିକ ପୂଜା କରନ୍ତି। ତେଣୁ ଏଇ ମନର ପୂଜାକୁ ଆଜି ଭକ୍ତ ପ୍ରଦାନ କରୁଛି ବଡ଼ଦାଣ୍ଡରେ ବିଭିନ୍ନ ମାଧ୍ୟମରେ। ବୈଦେଶିକ ଭକ୍ତମାନଙ୍କର ମଧ୍ୟ ସମାଗମ ହୋଇଛି ଆମ କେନ୍ଦ୍ର ଆଗରେ। ସେମାନେ ଭାବୁଛନ୍ତି ଯେ କ'ଣ ଆମେ ଆସି ଦେଖିଲୁ, ଏତେ ସୁନ୍ଦର କଥା ଯାହାକୁ ସେମାନେ ନିଜକୁ ଅଭିଭୂତ ଆଶ୍ଚର୍ଯ୍ୟାନ୍ୱିତ କରୁଛନ୍ତି ଯେ କ'ଣ ଆଉ ପାଇଥାନ୍ତୁ ଆମେ ଏଇଠାକୁ ଆସି। ତେଣୁ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଇଏ ଯେଉଁ ଉତ୍ସବରେ ସମାଗମ, ଏହା ହିଁ ଭକ୍ତ ଭଗବାନଙ୍କର ମିଳନକୁ ଇହ ସ୍ୱତନ୍ତ୍ର ଇବ ଦ୍ୱିଜ। ତେଣୁ ଅହଂ ଭକ୍ତ ପରାଧୀନ, ମହାପ୍ରଭୁ କହୁଛନ୍ତି ମୁଁ ଭକ୍ତ ପାଖରେ ପରାଧୀନ, ଭକ୍ତ କହୁଛି ମହାପ୍ରଭୁ ମୁଁ ଆପଣଙ୍କ ଡୋରିରେ ଆକର୍ଷିତ ହୋଇ ଆପଣଙ୍କ ଐଶ୍ୱର୍ଯ୍ୟରେ ଆପଣଙ୍କର ଆଶୀର୍ବାଦର କରୁଣାର ସେଇ ଯେଉଁ ରସିରେ ମୁଁ ବାନ୍ଧି ହେଇ ପଳେଇ ଆସିଛି। ଏଇ ପରସ୍ପର ଭିତରେ ଏଇ ଭାବଧାରାକୁ ଆପଣମାନେ ଶ୍ରବଣ କରୁଛନ୍ତି ଶ୍ରୋତାବନ୍ଧୁ, ଏ କଥାକୁ ଆଗକୁ ଶ୍ରବଣ କରିବେ। ବର୍ତ୍ତମାନ ଆପଣଙ୍କୁ ଆମେ ପ୍ରଥମ କେନ୍ଦ୍ରକୁ ନେଇ ଯାଉଛୁ, ସେଠାରୁ ମହାପ୍ରଭୁଙ୍କର ଦିବ୍ୟ କଥାକୁ ଶ୍ରବଣ କରିବେ। ଜୟ ଜଗନ୍ନାଥ,
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବଡ଼ ସୁନ୍ଦର ଭାବରେ ଆମର ଦ୍ୱିତୀୟ କେନ୍ଦ୍ରରୁ ପ୍ରତାପ ଚନ୍ଦ୍ର ତ୍ରିପାଠୀ ମହାଶୟ ଧାରା ବିବରଣୀ ଦେଉଥିଲେ। ବର୍ତ୍ତମାନ ଯାହା ସୂଚନା ଆମ ପାଖରେ ଅଛି ଏବଂ ଆମେ ଯାହା ଦେଖୁଛୁ ମଧ୍ୟ, ତିନି ରଥରେ ମହାପ୍ରଭୁମାନଙ୍କର ସାଥିରେ ଯାଉଥିବା ଯେଉଁ ସବୁ ହଣ୍ଡା ହାଣ୍ଡି ଉପକରଣ ବାକ୍ସ ଏସବୁ କଥାଗୁଡ଼ିକ ବର୍ତ୍ତମାନ ଆସିକିରି ସବୁ ରଥମାନଙ୍କରେ ରଖାଗଲାଣି ଏବଂ ସେଇଥିରୁ ଜଣା ଆଉ ତାପରେ ଆମର ଦୃଶ୍ୟ ମାଧ୍ୟମର ସମସ୍ତ କ୍ୟାମେରାମ୍ୟାନ୍ ବନ୍ଧୁମାନେ ଯାଇକିରି ନାକଚଣା ଦ୍ୱାର ସାମ୍ନାରେ ଭିଡ଼ ଲଗାଇଲେଣି ଏବଂ ସବୁ କ୍ୟାମେରା ବର୍ତ୍ତମାନ ନାକଚଣା ଦ୍ୱାର ଉପରେ ନିବଦ୍ଧ ହୋଇକି ରହିଛି ଏବଂ ନିବଦ୍ଧ ହୋଇକି ରହିବାର ସୂଚନା ମିଳୁଛି।

ଏବଂ ତାଙ୍କର ଯୋଉ କୋଠସୁଆଁସିଆ ସେବକମାନେ ସେମାନେ ସବୁ ବୋହିକିରି ଆଣିକିରି ବାକ୍ସ ଇତ୍ୟାଦି ହଣ୍ଡାହାଣ୍ଡି ସବୁ ରଖିଲେଣି ଏବଂ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ ଯୋଉଟା ଆମର ଠିକ୍ ତଳେ ଅଛି ଶରଧାବାଲି ପ୍ରାଥମିକ ବିଦ୍ୟାଳୟର ଠିକ୍ ତଳେ ଯୋଉଠି ପ୍ରଥମ କେନ୍ଦ୍ର ହେଇଛି ସେଇଥିରେ ଯୋଉ କର୍ଡନ୍ ଥିଲା ସେଇ କର୍ଡନ୍କୁ ବର୍ତ୍ତମାନ ହଟେଇ ଦିଆହେଲା ଏଇଥିରୁ ଜଣାପଡ଼ୁଛି ଯେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହେବାର ସମ୍ଭାବନା ମହାପ୍ରଭୁଙ୍କୁ ନ ଦେଖିଲା ପର୍ଯ୍ୟନ୍ତ ଆମେ କହିପାରିବୁନି କିନ୍ତୁ ବ୍ୟବସ୍ଥା ଯାହା ଅଛି ସେ ବ୍ୟବସ୍ଥାରୁ ଜଣାପଡ଼ୁଛି ଯେ ପହଣ୍ଡିର ଆରମ୍ଭ ହେବ ଆଉ ବଡ଼ଦାଣ୍ଡକୁ ଶରଧାବାଲିର ବଡ଼ଦାଣ୍ଡକୁ ପ୍ରାୟ ଦୁଇ ଭାଗରେ ବିଭକ୍ତ କରିଦେଇ ମଝିରେ ଗୋଟିଏ ଧାଡ଼ି ଏ ଯେଉଁ ସ୍ୱାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସମାନଙ୍କର ଯିବା ଆସିବା ପାଇଁ ତାକୁ ରଖାହେଇଛି ଏବଂ ବର୍ଷା ତ ନାହିଁ ପାଗ ଶୁଖିଲା ଅଛି କିନ୍ତୁ ଗୁଳୁଗୁଳି ଟିକେ ହେଉଛି ସେଇଥିପାଇଁ ଯେଉଁଟା ଗତଥର ଗୁଣ୍ଡିଚା ଯାତ୍ରାରେ ଯେଉଁଟା ପ୍ରକୃତି କରୁଥିଲା ଏ ବର୍ଷ ତାକୁ ସରକାର କରୁଛନ୍ତି ପାଣି ସିଞ୍ଚନ କରୁଛନ୍ତି ଏ ଯେଉଁ ଦମକଳ ବାହିନୀ ଅଛନ୍ତି ସେମାନେ ଲୋକଙ୍କ ଉପରେ ଜଳସିଞ୍ଚନ କରୁଛନ୍ତି ମଝି ରାସ୍ତାଟି ଆମ୍ବୁଲାନ୍ସ ଯିବା ଆସିବା ପାଇଁ ସଫା ହୋଇକି ରଖାହେଇଛି ମେଡ଼ିକାଲ ଛକ ପର୍ଯ୍ୟନ୍ତ କାଳେ କିଛି ଅସୁବିଧା ହେଲେ ଯେଉଁମାନେ ଆହତ ହେବେ ବା ଯେଉଁମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ହେବ ସେମାନଙ୍କୁ ତୁରନ୍ତ ସେ ବାଟରେ ନେଇକରି ପହଞ୍ଚାଇ ଦିଆଯାଇପାରିବ ଆଉ ସମଗ୍ର ମେଡ଼ିକାଲ ଛକ ବଡ଼ଶଙ୍ଖ ପର୍ଯ୍ୟନ୍ତ ଆଉ ସୋରିଷ ବୁଣିବାକୁ ଜାଗା ନାହିଁ ପ୍ରବଳ ଜନସମୁଦ୍ର ସମାଗମ ହୋଇଗଲେଣି ସମ୍ପୂର୍ଣ୍ଣ ଶରଧାବାଲି ସେମାନଙ୍କ ଦ୍ୱାରା ବର୍ତ୍ତମାନ ଆଚ୍ଛନ୍ନ ହୋଇକରି ଶରଧାବାଲି ବର୍ତ୍ତମାନ ଅଛି କିଛି ସମୟ ପୂର୍ବରୁ ଆମର ଜଣେ ନୃତ୍ୟାଙ୍ଗନା ବା ଜଣେ ନର୍ତ୍ତକ ଆସିକରି ଯେତେବେଳେ ଆମକୁ ସାକ୍ଷାତକାର ଦେଉଥିଲେ ସେତେବେଳେ ସେ କହୁଥିଲେ ଯେ ଆମେ କାହିଁକି ଏଇ ଶ୍ରୀକ୍ଷେତ୍ରକୁ ଆସିକରି ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ନୃତ୍ୟ ପ୍ରଦର୍ଶନ କରୁ ତାର କାରଣ ହେଉଛି ଯେ ଏ ଜଗତରେ ଏକମାତ୍ର ପୁରୁଷ ହେଉଛନ୍ତି ସ୍ୱୟଂ ପ୍ରଭୁ ଜଗନ୍ନାଥ ଏବଂ ଏଇଟା ହେଉଛି ବୈଷ୍ଣବୀୟ ଭାବନା ବୈଷ୍ଣବୀୟ ଭକ୍ତି ଆନ୍ଦୋଳନ ଯେତେବେଳେ ଆସିଲା ସେତେବେଳେ ଶ୍ରୀକୃଷ୍ଣଙ୍କୁ ଏତେ ଚାଞ୍ଚ କଳାପୁଞ୍ଚ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ବୋଲି କୁହାଗଲା ତେଣୁ ଏକମାତ୍ର ପୁରୁଷ ହେଉଛନ୍ତି ଶ୍ରୀକୃଷ୍ଣ ଆଉ ସଂସାରର ସମସ୍ତେ ହେଉଛନ୍ତି ନାରୀ ଏଇଟା ହେଉଛି ଗୋପୀ ଭାବନା ଏଇଟା ହେଉଛି ବୈଷ୍ଣବ ଭାବନା ତେଣୁ ଯେଉଁମାନେ ନୃତ୍ୟ ପ୍ରଦର୍ଶନ କରନ୍ତି ସେମାନେ ଯେ ନିହାତି ନାରୀ ହେବେ ଏଭଳି କଥା କିଛି ନାହିଁ ଯେଉଁମାନେ ପୁରୁଷ ଭାବରେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରିବେ ସେମାନେ ମଧ୍ୟ ଗୋପୀ ଭାବ ଧରିକିରି ହୃଦୟ ଭିତରେ ରାଧା ଭାବ ଧରିକିରି ରାଧା ମଧ୍ୟ ଜଣେ ଗୋପୀ ତେଣୁ ଗୋପୀ ଭାବ କହିଲେ ରାଧା ଭାବ ରାଧା ଭାବ କହିଲେ ଗୋପୀ ଭାବ ତେଣୁ ଗୋପୀ ଭାବକୁ ଅନ୍ତର ଭିତରେ ଧାରଣ କରି ନିଜକୁ ନାରୀ ମନେ କରି ଏକମାତ୍ର ପୁରୁଷ ଭାବରେ ସ୍ୱୟଂ ଜଗନ୍ନାଥଙ୍କୁ ବିଚାର କରି ସେମାନେ ନୃତ୍ୟ ପ୍ରଦର୍ଶନ କଲେ ଜଗନ୍ନାଥଙ୍କ ପାଖରେ ତାଙ୍କ ନୃତ୍ୟ ନିବେଦିତ ହୁଏ ହଁ ଆମେ ଘଣ୍ଟା ଶବ୍ଦ କାହିଁକି ଆମେ ତ ଦେଖିପାରୁଛେ ବର୍ତ୍ତମାନ ଆଲଟ ପଡ଼ିବାର ଦୃଶ୍ୟ ଏଇ ନାକଚଣା ଦ୍ୱାର ଆଉ ଗୁଣ୍ଡିଚା ମଣ୍ଡପର ଯେଉଁ ପାଚେରୀ ସେ ପାଚେରୀ ସନ୍ଧିରେ ଯେଉଁ ରାସ୍ତାଟା ଅଛି ସେଇ ବାଟ ଦେଇକି ଆମକୁ ଦେଖାଯାଉଛି ଯେ ଆଲଟ ହଲୁଛି ବର୍ତ୍ତମାନ ଆଲଟ ପଡ଼ୁଛି ଏବଂ ଆଲଟ ପଡ଼ିବା ଫଳରେ ସୂଚନା ମିଳୁଛି ଘଣ୍ଟ ଘଣ୍ଟାର ଧ୍ୱନି ମଧ୍ୟ ଆମେ ଶୁଣିପାରୁଛୁ ବଡ଼ ଠାକୁର ବଳଭଦ୍ରଙ୍କର ବର୍ତ୍ତମାନ ଆସିବ ବର୍ତ୍ତମାନ ପହଣ୍ଡି ହେଇକିରି ବଡ଼ ଠାକୁର ବଳଭଦ୍ର ବର୍ତ୍ତମାନ ନାକଚଣା ଦ୍ୱାର ଦେଇକରି ଆସିବେ କେତେ ସମୟ ଲାଗୁଛି ଆମେ କହିପାରିବୁନି କିନ୍ତୁ ଯେହେତୁ ନୀତି ବିଳମ୍ବ ହେଲାଣି ଏବଂ ବନାଟି ନାକଚଣା ଦ୍ୱାରରୁ ବାହାରିକରି ବର୍ତ୍ତମାନ ଶରଧାବାଲିକୁ ଆସିଲେଣି ତେଣୁ କ୍ଷିପ୍ର ଭାବରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହୋଇଯିବ ତେଣୁ ବଡ଼ ସୁଦର୍ଶନ ଆସିବେ ସୁଦର୍ଶନ ତ ଆସନ୍ତି ଖୁବ୍ ଶୀଘ୍ର ତେଣୁ ସୁଦର୍ଶନ ଆସିବେ ତାପରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ହେବ ତେଣୁ ଆମେ ଅପେକ୍ଷା କରିବା ଏ ଯେଉଁ ଘଣ୍ଟ ଘଣ୍ଟା ଧ୍ୱନି କେତେ ଶୀଘ୍ର ନାକଚଣା ଦ୍ୱାର ପର୍ଯ୍ୟନ୍ତ ଆସିବ ଆଉ ଗୋଟିଏ କଥା ହେଲା ମୁଁ ଆପଣଙ୍କୁ କହିବାକୁ ଚାହିଁବି ଯେ ମୁଁ ଥରେ ଜଣେ ସେବକଙ୍କୁ ପଚାରୁଥିଲି କହିଲି ଆପଣମାନେ ତ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ସେବା କରୁଛନ୍ତି ଏ ଯେଉଁ ପ୍ରତ୍ୟକ୍ଷ ସେବା କରିବା ଫଳରେ ଆପଣଙ୍କର ମୁକ୍ତି ହୋଇଯିବ ଆପଣ ମୋକ୍ଷ ପାଇଯିବେ ଜଣେ ସେବକ ଯାହା ଉତ୍ତର ଦେଲେ ସେଇଥିରେ ମୋତେ ବିସ୍ମିତ ହେବାକୁ ପଡ଼ିଲା ସେ ସେବକ ଜଣକ କହିଲେ ଯେ ପ୍ରକୃତରେ ଆମେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଅଙ୍ଗ ଲାଗି ସେବକ ଯେଉଁମାନେ ଅଛୁ ଆମେ କେବେ ମୁକ୍ତି ଚାହୁଁନା କାହିଁକି ମୁକ୍ତି ଚାହିଁବୁନା ନା ମୁକ୍ତି ଯଦି ପାଇଯିବୁ ଆମେ ଆମକୁ ମହାପ୍ରଭୁଙ୍କର ଆଉ ସେବା କରିବାର ସୁଯୋଗ ମିଳିବନି ତେଣୁ ଆମେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁ ଯେ ବାରମ୍ବାର ଆମକୁ ଆପଣ ଜନ୍ମ ଦିଅନ୍ତୁ ଏବଂ ଆପଣଙ୍କର ସେବକ ଭାବରେ ଆମକୁ ଜନ୍ମ ଦିଅନ୍ତୁ ଯାହାଫଳରେ ଏ ସେବା ଆମର ଶରୀର ଧାରଣ କଲେ ଆପଣଙ୍କୁ ଆମେ କରିପାରିବୁ ତେଣୁ ଆମେ ଜନ୍ମ ଚାହୁଁ ଏବଂ ଆପଣଙ୍କର ସେବକ ଭାବରେ ଜନ୍ମ ଚାହୁଁ ଆମର ମୁଖ୍ୟ ଆବଶ୍ୟକ ନାହିଁ

0: ବଡ଼ କଥା ଏଇଟା, ଏ ଯେଉଁ କଥାଟି ଆମେ ଶୁଣିଲୁ ସେଦିନ ବଡ଼ ଚମତ୍କାର ଲାଗିଲା ଆମକୁ, ଯେ ଏଇଭଳି ମଧ୍ୟ କାମନା କରାଯାଇପାରେ। ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଫଳପ୍ରଦ, ଏ ମହାପ୍ରଭୁଙ୍କ ପାଖରେ ଯେଉଁଟା ଜୀବନର ଶେଷ ଲକ୍ଷ୍ୟ ମୋକ୍ଷ ମୁକ୍ତି, ତାକୁ ପାଇବା ପାଇଁ ସେମାନେ ମଧ୍ୟ କାମନା କରନ୍ତି ନାହିଁ। କେଡ଼େ ପବିତ୍ର କ୍ଷେତ୍ର ଇଏ, କେଡ଼େ ପବିତ୍ର ଭାବନା। ସେଇ ଭାବନାର ଅଧିକ ବିବରଣୀ ଦେବା ପାଇଁ ବର୍ତ୍ତମାନ ଚକ୍ରରାଜ ସୁଦର୍ଶନ ବିଜେ କରୁଛନ୍ତି। ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି, ବର୍ତ୍ତମାନ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି ବିଷୟ ସେ ଆପଣମାନଙ୍କୁ ସୂଚନା ଦେବେ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅତ୍ୟନ୍ତ ପବିତ୍ର ମୁହୂର୍ତ୍ତ, ସମସ୍ତେ ପ୍ରତୀକ୍ଷା କରିଥିଲେ କେତେବେଳେ ସେଇ ନାକଚଣା ଗୁମୁଟ ପରିପୂର୍ଣ୍ଣ ହେବ, ଏବଂ ବର୍ତ୍ତମାନ ଆମେ ଦେଖୁଛେ ନାକଚଣା ଗୁମୁଟ ଆଉ ଶୂନ୍ୟ ନାହିଁ, ସେ ସମ୍ପୂର୍ଣ୍ଣ ପରିପୂର୍ଣ୍ଣ। ଘଣ୍ଟୁଆମାନେ ସୁନ୍ଦର ଭାବରେ ଘଣ୍ଟ ମର୍ଦ୍ଦଳର କି ତାନ ସୃଷ୍ଟି କରୁଛନ୍ତି, ଏବଂ ଗୋଟିକ ପରେ ଗୋଟିଏ ଆଲଟ ପଡ଼ୁଛି, ଚାମର ପଡ଼ୁଛି, ଛତ୍ର ଟେକା ହୋଇଛି। ଆପଣମାନେ ଜାଣନ୍ତି ବର୍ତ୍ତମାନ ରଥାରୂଢ଼ ଏବେ ଠାକୁରମାନେ, ଏବଂ ଆରମ୍ଭ ହେବ ମହାପ୍ରଭୁଙ୍କର ସେହି ଦିବ୍ୟ ଘୋଷ ଯାତ୍ରାର ଏ ଯେଉଁ ତୃତୀୟ ପର୍ବ, ଏସା ତ୍ରୟବୟବ ଯାତ୍ରା, ତିନି ଅବୟବ ବିଶିଷ୍ଟ ଯେଉଁ ଯାତ୍ରା, ସେ ଅବୟବ ଯାତ୍ରାର ଏ ହେଉଛି ପୂର୍ଣ୍ଣାଙ୍ଗ ଯାତ୍ରା। ବର୍ତ୍ତମାନ ମହାପ୍ରଭୁ ସାତ ଦିନର ଅବସ୍ଥାନ ପରେ ଆଜି ବାହାରୁଛନ୍ତି ନାକଚଣା ଦ୍ୱାର ଦେଇକରି, ଯାଇଥିଲେ ସିଂହଦ୍ୱାର ଦେଇକରି ଯାଇଥିଲେ ପଶ୍ଚିମ ଦ୍ୱାର ଦେଇ, ବର୍ତ୍ତମାନ ଦକ୍ଷିଣ ଦ୍ୱାର ବା ଯାହାକୁ ନାକଚଣା ଦ୍ୱାର ବୋଲି କୁହାଯାଏ ସେହି ଦ୍ୱାର ଦେଇ ବର୍ତ୍ତମାନ ବାହାରୁଛନ୍ତି। ଆପଣ କହିବେ କିଏ ବାହାରୁଛନ୍ତି? ଆମର ଶାସ୍ତ୍ର କହୁଛି, ସୁଦର୍ଶନଂ ପୁରସ୍କୃତ୍ୟ ବଳଭଦ୍ରଂ ତତଃ ପରଂ ସୁଭଦ୍ରାଂଚ ତତୋ ନିତ୍ୱା ଜଗଦୀଶଂ ସୁରେଶ୍ୱରଂ। ଅର୍ଥାତ୍ ଆମର ଯେଉଁ ପହଣ୍ଡି ବିଜୟ ହେଉଛି, ପହଣ୍ଡି ବିଜୟର କ୍ରମ ହେଉଛି ପ୍ରଥମେ ଶ୍ରୀ ସୁଦର୍ଶନ ବିଜେ କରିବେ, ଏବଂ ସୁଦର୍ଶନଙ୍କ ପରେ ଶ୍ରୀ ବଳଭଦ୍ର ଭଗବାନ ଆସିବେ, ତାପରେ ମା ସୁଭଦ୍ରା ଦେବୀ ଆସିବେ, ଏବଂ ପରିଶେଷରେ ଅନନ୍ତ କୋଟି ବ୍ରହ୍ମାଣ୍ଡର ଈଶ୍ୱର ଶ୍ରୀ ଜଗନ୍ନାଥ ମହାପ୍ରଭୁ ସିଏ ବିଜେ କରିବେ ରଥକୁ। ବର୍ତ୍ତମାନ ଶରଧା ବାଲିରେ ବିଜେ କରିଛନ୍ତି ସେହି ଭଗବାନ ଶ୍ରୀ ସୁଦର୍ଶନ ମହାରାଜ। ଆପଣ ଜାଣନ୍ତି ସୁଦର୍ଶନ ହେଉଛନ୍ତି ଭଗବାନଙ୍କର କ୍ରିୟାଶକ୍ତି, ତେଣୁ ଏଇ ଯେଉଁ ଲୀଳାମୟ ମହାପ୍ରଭୁ ଜଗନ୍ନାଥ ସେ ଯେଉଁ କାର୍ଯ୍ୟ କିଛି କରନ୍ତି ଏଇ ସୁଦର୍ଶନଙ୍କ ମାଧ୍ୟମରେ ହିଁ କରନ୍ତି, ତେଣୁ ସେଇ ଭଗବାନ ଜଗନ୍ନାଥଙ୍କର କ୍ରିୟାଶକ୍ତି ସ୍ୱରୂପ ଯେଉଁ ସୁଦର୍ଶନ ମହାରାଜ ସେ ବର୍ତ୍ତମାନ ବିଜେ କରୁଛନ୍ତି। ଆଗରେ ଆପଣ ଦେଖିବେ ଚକ୍ର ବନାଟି ବୁଲୁଛି, ଏହି ବନାଟିର ଯିଏ ଗୁରୁ ସେ ତ ଆଉ ରହିନାହାନ୍ତି, ସେ କିନ୍ତୁ ଯେଉଁ କରିଦେଇ ଯାଇଛନ୍ତି, ଶିଷ୍ୟମାନଙ୍କୁ ତାଲିମ କରିଦେଇଛନ୍ତି, ସେମାନେ ମଧ୍ୟ ଏହି ପହଣ୍ଡି ସମୟରେ ଚକ୍ର ବନାଟି ବୁଲାଉଛନ୍ତି। ଏହି ଯେଉଁ କାଳଚକ୍ର, ଯେଉଁ କାଳଚକ୍ରର ଅବାହିତ ଧାରାରେ ଶ୍ରୀ ସୁଦର୍ଶନ କାଳଚକ୍ରର ପ୍ରତୀକ, ତେଣୁ ସେଇ କାଳଚକ୍ରଙ୍କ ଆଗରେ ଏ ଯେଉଁ ଚକ୍ର ବୁନାଟି ବୁଲୁଛି ଆମକୁ ଏହି ସୂଚନା ଦେଉଛି, ତୁମେମାନେ ଆଗେଇ ଚାଲ, ଆଗେଇ ଚାଲ, କାଳକୁ ଅପେକ୍ଷା କରେ ନା, କାଳଚକ୍ର କାହାରିକି ଅପେକ୍ଷା କରେ ନାହିଁ। ଆପଣ ଜାଣନ୍ତି ସୁଦର୍ଶନ ଭଗବାନ ଯେତେବେଳେ ଆସନ୍ତି, ସେତେବେଳେ ଯେତେବେଳେ ସେ ବାହାରନ୍ତି ଗୁଣ୍ଡିଚା ମନ୍ଦିରରୁ, ତାଙ୍କ ମସ୍ତକରେ ଟାହିଆ ଲାଗେ, ଏ ଯେଉଁ ଟୋପର ଆକୃତି ଟାହିଆ, ଯେଉଁ ଟାହିଆ ରାଘବ ଦାସ ମଠ ପ୍ରଦାନ କରିଥାନ୍ତି ଭଗବାନଙ୍କର ଯେଉଁ ସ୍ୱୟଂ ଲୀଳା, ଗୋଟିଏ ସ୍ନାନ ଯାତ୍ରା ଆଉ ଗୋଟିଏ ଗୁଣ୍ଡିଚା ଯାତ୍ରା। ଏହି ସ୍ନାନ ଯାତ୍ରା ଗୁଣ୍ଡିଚା ଯାତ୍ରାରେ ସମୁଦାୟ ଛଅ ଥର ମହାପ୍ରଭୁଙ୍କର ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇଥାଏ, ଏବଂ ଯେଉଁ ଚତୁର୍ଦ୍ଧା ମୂର୍ତ୍ତି ଯାଇଥାନ୍ତି, ତେଣୁ ସେଥିପାଇଁ ଚବିଶ ଗୋଟି ଟାହିଆ ପ୍ରସ୍ତୁତ କରିଥାନ୍ତି। ଆମେ ଦେଖୁଛୁ ବର୍ତ୍ତମାନ ରାଧାବଲ୍ଲଭ ମଠ ପାର୍ଶ୍ୱ ଦେଇ,
0: ଡକ୍ଟର ଦାସ ଆମର ଯେଉଁ ମହା ଚକ୍ରରାଜ ସୁଦର୍ଶନଙ୍କର ଯେଉଁ ପହଣ୍ଡି ହେଉଛି ବୋଲି ଆମେ କହୁଛେ, ପ୍ରକୃତରେ ଇଏ ତ ପହଣ୍ଡ ପହଣ୍ଡ କରି ଆସୁନାହାନ୍ତି, ତେଣୁ ମହାପ୍ରଭୁମାନଙ୍କର ଯେଉଁ ତିନି ଠାକୁରଙ୍କର ପହଣ୍ଡି, ତା ଭିତରୁ ପ୍ରକୃତରେ ଆମେ ଦେଖୁଛେ ଦୁଇ ଠାକୁରଙ୍କର ହିଁ ପହଣ୍ଡି
1: ପହଣ୍ଡି ହେଉଛି, ପାଉଣ୍ଡ ପରେ ପାଉଣ୍ଡ ପକେଇ,
0: ପାଉଣ୍ଡ ପରେ ପାଉଣ୍ଡ ପକେଇକିରି ଆସୁଛନ୍ତି, କିନ୍ତୁ ଚକ୍ରରାଜ ସୁଦର୍ଶନ ସେବକମାନଙ୍କର ସ୍କନ୍ଧ ଦେଶରେ ଆସୁଛନ୍ତି, ମା ସୁଭଦ୍ରା ମଧ୍ୟ ସେଭଳି ଆସୁଛନ୍ତି
1: ସ୍କନ୍ଧ ଦେଶରେ ଆସି,
0: ତଥାପି ଆମେ ଆକୁ ସାମଗ୍ରିକ ଭାବରେ ପହଣ୍ଡି ବୋଲି କହୁ,
1: ଯେହେତୁ ଦୁଇ ବଡ଼ ଠାକୁରଙ୍କର ପହଣ୍ଡି ହେଉଛି, ତେଣୁ ଇଏ ମଧ୍ୟ ତାରି ଅନ୍ତର୍ଭୁକ୍ତ, ତେଣୁ ଆକୁ ଆମେ ପହଣ୍ଡି ବୋଲି କହୁଛୁ, କିନ୍ତୁ ବାସ୍ତବିକ ସେମାନେ ପାଉଣ୍ଡ ପାଉଣ୍ଡ ପରେ ପାଉଣ୍ଡ ନ ପକେଇକିରି

0: ତାଙ୍କର ପ୍ରିୟ ଭକ୍ତ ତାଙ୍କର ଯେଉଁ ପ୍ରିୟ ସେବକ ଦଇତା ଏବଂ ପତି ମହାପାତ୍ର ଅଛନ୍ତି, ଅନ୍ୟାନ୍ୟ ସେବକ ଅଛନ୍ତି, ତେଣୁ ଦଇତାମାନଙ୍କର ସ୍କନ୍ଧାବଲମ୍ବନ ପୂର୍ବକ ଏଇ ସୁଦର୍ଶନ ଭଗବାନ ବିଜେ କରୁଛନ୍ତି। ଏବଂ ଆମେ ଦେଖୁଛୁ ସେ ଧୀରେ ଧୀରେ ଧୀରେ ଧୀରେ ଆସି ନନ୍ଦିଘୋଷ ରଥ ଅତିକ୍ରମ କରୁଛନ୍ତି। ନନ୍ଦିଘୋଷ ରଥର ଅଗ୍ରଭାଗକୁ ଆସିଲେଣି ଏବଂ ନନ୍ଦିଘୋଷ ରଥ ତାପରେ ଦର୍ପଦଳନ ରଥ ଏବଂ ପରିଶେଷରେ ତାଳଧ୍ୱଜ ରଥକୁ ମଧ୍ୟ ଏକ ଘେରା ପରିକ୍ରମା କରିବେ। ଏକ ଘେରା ପରିକ୍ରମା କରି ସେ ଦେବୀଙ୍କ ରଥ ଦର୍ପଦଳନରେ ବିଜେ କରିବେ। ଦେଖନ୍ତୁ ଶୁଣନ୍ତୁ ଆପଣମାନେ ଶବ୍ଦ ଶୁଣିପାରୁଛନ୍ତି, ଘଣ୍ଟ ଘଣ୍ଟୁଆ ମାନେ ଅତ୍ୟନ୍ତ ତାଳ ମାନ ରକ୍ଷା କରିକରି ଘଣ୍ଟ ବଜାଉଛନ୍ତି, ମର୍ଦ୍ଦଳ ବାଜୁଛି ଏବଂ ଦଇତାମାନଙ୍କର ସ୍କନ୍ଧ ଉପରେ ଆଜି ପ୍ରଭୁ ବିଜେ କରିଛନ୍ତି। ଏବଂ ଆମେ ଦେଖୁଛୁ କି ସୁନ୍ଦର ସୁଦର୍ଶନ ଚକ୍ରଙ୍କର ଏଇ ଯେଉଁ ସୁନ୍ଦର କଳେବର ଆମେ ଦେଖିବାକୁ ପାଉଛୁ।
1: ଆଚ୍ଛା ଡକ୍ଟର ଦାସ, ଏଇ ଯେଉଁ ପହଣ୍ଡି ବେଳେ ଆମେ ରଥ ଟଣା ବେଳେ ଘଣ୍ଟ ବାଦନ ଶୁଣୁ, ଆଉ ପହଣ୍ଡି ବେଳେ ବି ଘଣ୍ଟ ବାଦନ ଶୁଣୁ, କିନ୍ତୁ ରଥ ଟଣା ବେଳେ ଘଣ୍ଟ ବାଦନ ଅପେକ୍ଷା ପହଣ୍ଡି ବେଳର ଘଣ୍ଟ ବାଦନଟା ଟିକେ ବହୁତ ହୁଏ। କାହିଁକି ବହୁତ ହୁଏ ତାର ଗୋଟେ କାରଣ ଅଛି, ମୁଁ ଏଇଟା ଆପଣଙ୍କୁ
0: ଆଜ୍ଞା କହନ୍ତୁ।
1: ସେଇଟା ହେଉଛି ଯେ ତିନି ରଥରେ 16, 14, 12, 42 ଘଣ୍ଟୁଆ ତିନି ରଥରେ ବାଣ୍ଟି ହେଇକିରି ଘଣ୍ଟ ବଜାନ୍ତି। ଜଗନ୍ନାଥଙ୍କ ରଥରେ 16, ତାଳଧ୍ୱଜ ରଥରେ 14, ଦେବଦଳନ ଦର୍ପଦଳନ ରଥରେ 12। ଏଇ ଯୋଉ 42 ଘଣ୍ଟୁଆ, କିନ୍ତୁ ପହଣ୍ଡି ବେଳେ 42 ଜଣ ଯାକ ଏକାଥରେ ବଜାନ୍ତି,
0: ତେଣୁ ଶବ୍ଦଟା ଅଧିକ ହୁଏ,
1: ଘୋଷଟା ଅଧିକ ହୁଏ।
0: ଘୋଷ ହଉଥିବାରୁ ତ ଯାତ୍ରା ନା ହେଇଛି ଘୋଷ ଯାତ୍ରା, ତେଣୁ ଯେତେବେଳେ ପହଣ୍ଡା ଆରମ୍ଭ ହଉଛି ସେତିକିବେଳଠୁ ଯୋଉ 42 ଜଣ ମିଳିତ ଭାବରେ ଯୋଉ ଘୋଷ କରୁଛନ୍ତି ସେଥିପାଇଁ ଇଏ ମହାଘୋଷ ସୃଷ୍ଟି ହେଉଛି, ମହାଶବ୍ଦ ସୃଷ୍ଟି ହେଉଛି, ତେଣୁ ଯାତ୍ରାର ନାମ ମଧ୍ୟ ଘୋଷ ଯାତ୍ରା ହୋଇଛି ବୋଲି କେହି କେହି ପ୍ରତିପାଦନ କରନ୍ତି। ଯାହା ହଉ ବର୍ତ୍ତମାନ ଶ୍ରୀ ସୁଦର୍ଶନ ଭଗବାନ ସେ ପ୍ରଥମେ ଆସିଲେ ଏବଂ ତିନି ରଥକୁ ପରିକ୍ରମା କଲେ। ଆପଣମାନେ ଜାଣନ୍ତି ଇଏ ଯେଉଁ ଯାତ୍ରାଟି ହେଉଛି, ଏଇ ଯେଉଁ ପହଣ୍ଡି ଆରମ୍ଭ ହୋଇଛି, ଇଏ ହେଉଛି ଧାଡ଼ି ପହଣ୍ଡି। ମହାପ୍ରଭୁ ସୁଭଦ୍ରା ୟା ପରେ ପରେ ଆପଣ ଦେଖିବେ ସୁଦର୍ଶନଙ୍କ ପରେ ଶ୍ରୀ ବଳଭଦ୍ର ଭଗବାନ ସେ ମଧ୍ୟ ପ୍ରସ୍ତୁତ ହୋଇଗଲେଣି। ଏବଂ ଏଇ ଘଣ୍ଟୁଆମାନେ ଆଉ କିଛି କ୍ଷଣ ପରେ ସେମାନେ ଯାଇକରି ପହଞ୍ଚିଯିବେ ସେଠାରେ।
1: ଆଚ୍ଛା ଡକ୍ଟର ଦାସ, ଖାଲି ଶ୍ରୋତା ବନ୍ଧୁମାନଙ୍କୁ ଆମେ ଆଗରୁ କହିଛେ, ତଥାପି ମଧ୍ୟ ଆଉ ଥରେ ଜାଣିବା ପାଇଁ କହିଦେବା, ଏ ଯୋଉ ଧାଡ଼ି ପହଣ୍ଡି ଗୋଟି ପହଣ୍ଡି ବୋଲି କଥା ଉଠୁଛି, ଏଇଥିରେ ଗୋଟେ ଛୋଟ ତଫାତଟା ଅଛି। ଛୋଟ ତଫାତ ହେଉଛି ମହାପ୍ରଭୁ ଯେତେବେଳେ ବଡ଼ ଦାଣ୍ଡକୁ ଆସିବେ ସେ ଧାଡ଼ି ପହଣ୍ଡିରେ ଆସିବେ, ଯେତେବେଳେ ବଡ଼ ଦାଣ୍ଡରୁ ମନ୍ଦିର ଭିତରକୁ ଯିବେ ସେତେବେଳେ ଗୋଟି ପହଣ୍ଡିରେ ଯିବେ।
0: ଆଜ୍ଞା,
1: ଏତିକି ତ କଥା ହବ,
0: ଏତିକି ମାତ୍ର କଥା। ବର୍ତ୍ତମାନ ଆମେ ଦେଖୁଛେ ସମସ୍ତେ ଅତି ସୁନ୍ଦର ଭାବରେ, ଯେହେତୁ ତାଙ୍କର ଏଇଟା ମାନେ ଶେଷ, ବର୍ତ୍ତମାନ ତାଙ୍କର ଯେଉଁ ପରିକ୍ରମା କରୁଥିଲେ ତିନି ରଥକୁ ପରିକ୍ରମା କରିବେ, ତିନି ରଥର ସବୁ ଦାୟିତ୍ୱ ସୁଦର୍ଶନଙ୍କର, ସିଏ ଜଗନ୍ନାଥ ମହାପ୍ରଭୁଙ୍କର କ୍ରିୟାଶକ୍ତି, ତେଣୁ ସେ ତିନି ରଥକୁ ପରିକ୍ରମା କରିଲେ। ତିନି ରଥର ପରିକ୍ରମା କରି ବର୍ତ୍ତମାନ ଦର୍ପଦଳନ ରଥରେ ଆରୂଢ଼ ହେଉଛନ୍ତି ଏବଂ ଯେଉଁ ଘଣ୍ଟୁଆମାନେ ଥିଲେ ଆଉ ସେମାନେ ବର୍ତ୍ତମାନ ରଥ ଉପରକୁ ଯାଇପାରୁନାହାନ୍ତି, ସେମାନେ ରଥ ତଳେ ରହି ଘଣ୍ଟ ବଜାଉଛନ୍ତି ଏବଂ ଯେଉଁ ଚାମର ପଡ଼ୁଛି, ଯେଉଁ ଆଲୋଟ ପଡ଼ୁଛି, ଯେଉଁ ଛତ୍ରଟି ଟଙ୍ଗା ହେଇଛି ସେ ଛତ୍ର ସମସ୍ତେ ତାରମାଳ ତଳେ ରହିଯାଇଛନ୍ତି ଏବଂ ବର୍ତ୍ତମାନ ଗହଳି ପୁଣି ଦେଖାଗଲାଣି। ବର୍ତ୍ତମାନ ନାକଚଣା ଦ୍ୱାରରେ ଦ୍ୱାର ମୁହଁରେ ପୁଣି ଭକ୍ତମାନଙ୍କର ଶ୍ରଦ୍ଧାଳୁମାନଙ୍କର ଗହଳି ଲାଗିଗଲାଣି।
2: କେବଳ ଗୋଟିଏ ରାସ୍ତା ନୁହେଁ,
3: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
2: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
3: ଅଛି କେବଳ ମଣିଷ ପଣିଆ।
2: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ
3: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
2: ସଡ଼କ ଦୁର୍ଘଟଣାଗ୍ରସ୍ତ

ପକେଇ ବିଜେ କରୁଛନ୍ତି କାମପାଳ ହଳାୟୁଧ ସଂକର୍ଷଣ ଭଗବାନ ଶ୍ରୀ ବଳଭଦ୍ର ଭଗବାନ, ସିଏ ହେଉଛନ୍ତି କାମପାଳ। ତାଙ୍କର ଗୋଟିଏ ନାମ ହେଉଛି କାମପାଳ, ଶ୍ରୀ କାମପାଳ ଭଜେ। କାମପାଳ କହିଲେ କ'ଣ? କାମ କହିଲେ କନ୍ଦର୍ପ, ପାଳ କହିଲେ ରକ୍ଷା ପାଳକ। କନ୍ଦର୍ପ, କନ୍ଦର୍ପର ଜ୍ୱାଳାରୁ ଯିଏ ରକ୍ଷା କରନ୍ତି ସିଏ ହେଉଛନ୍ତି କାମପାଳ, ଅର୍ଥାତ୍ ଶିବସ୍ୱରୂପ। ଭଗବାନ ଶଙ୍କର କନ୍ଦର୍ପକୁ ଧ୍ୱଂସ କରିଥିଲେ, ଯେହେତୁ ଶ୍ରୀ ବଳଭଦ୍ର ଭଗବାନ ହେଉଛନ୍ତି ଶିବଙ୍କର ସ୍ୱରୂପ, ତେଣୁ ତାଙ୍କୁ କାମପାଳ କୁହାଯାଏ। କାମ କହିଲେ କନ୍ଦର୍ପ, ପାଳ କହିଲେ ପାଳକ। କନ୍ଦର୍ପ ଜ୍ୱାଳାରୁ ଯିଏ ମନୁଷ୍ୟକୁ ରକ୍ଷା କରେ ସିଏ ହେଉଛନ୍ତି କାମପାଳ। ସେଇ କାମପାଳ ସିଏ ବିଜେ କରିବେ। ସେ କିଏ? ସେ ଅୟଂ ହି ରୋହିଣୀ ପୁତ୍ର ରମୟନ ସୁହୃଦୋ ଗୁଣୈଘି ଆଖ୍ୟାସ୍ୟତେ ରାମ ଇତି ବଳାଧିକ୍ୟାତ ବଳଂ ବିଦୁହୁ ଯଦୁନା ମପୃଥକ ଭାବାତ ସଂକର୍ଷଣ ମୃତସ୍ନୁତେ। ତେଣୁ କହିବାର କଥା ହେଲା, ଅୟଙ୍ଗି ରୋହିଣୀ ପୁତ୍ର, ଇଏ ହେଉଛନ୍ତି ରୋହିଣୀଙ୍କର ପୁତ୍ର। ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଆରମ୍ଭ ହେବ, ଶେଷରେ ତା ପୂର୍ବରୁ ଶଙ୍କର୍ଷଣ ଭଗବାନ ଦେବକୀଙ୍କ ଗର୍ଭକୁ ପଶି ପଳେଇ ଆସିଲେ, ଏବଂ ଦେବକୀଙ୍କ ଗର୍ଭକୁ ଆସିକରି ଯେତେବେଳେ ସେ ଦେଖିଲେ, ଭଗବାନ ଦେଖିଲେ ଯେ ବର୍ତ୍ତମାନ ଯଦି ମୋ ପୂର୍ବରୁ ସଂକର୍ଷଣ ଚାଲିଯିବେ, ଅର୍ଥାତ୍ ହଳାୟୁଧ ଚାଲିଯିବେ ସେ, ତେଣୁ ଏବଂ କଂସକୁ ବିନାଶ କରିବେ, ମୁଁ ପୁଣି କେମିତି ଯିବି? ସେଥିପାଇଁ ସେ କ'ଣ କଲେ, ମା ଯୋଗମାୟାଙ୍କ ମାଧ୍ୟମରେ ଦେବକୀଙ୍କ ଗର୍ଭରୁ ସେହି ଗର୍ଭକୁ କର୍ଷଣ କରି ନେଇକରି ରୋହିଣୀଙ୍କ ଗର୍ଭରେ ରଖିଲେ, ଏବଂ ରୋହିଣୀଙ୍କ ଠାରୁ ସେ ଜନ୍ମଗ୍ରହଣ କଲେ। ଏଥିପାଇଁ ତାଙ୍କୁ ରୋହିଣୀ ପୁତ୍ର ବୋଲିକରି କୁହାଯାଏ। ତେଣୁ ଅୟଂ ହି ରୋହିଣୀ ପୁତ୍ର ରମୟନ ସୁହୃଦୋ ବୁଧେଇ ଗୁଣେଇ ହି, ଇଏ ଏତେ ଗୁଣବାନ, ତାଙ୍କର ଗୁଣ ଅବର୍ଣ୍ଣନୀୟ, ଏବଂ ସିଏ ହେଉଛନ୍ତି ବଳାଧିକ୍ୟାତ ବଳଂ ବିଦୁହୁ। ତାଙ୍କୁ ତାଙ୍କ ନାଁ କାହିଁକି ବଳଭଦ୍ର ହେଇଛି? ବଳାଧିକ୍ୟାତ, ତାଙ୍କଠାରୁ ବଳଶାଳୀ କେହି ସଂସାରରେ ନାହାନ୍ତି, ତେଣୁ ସିଏ ହେଉଛନ୍ତି ଅଧିକ ବଳ ବିଶିଷ୍ଟ, ତଥାପି ସିଏ ହେଉଛନ୍ତି ଭଦ୍ର। କିନ୍ତୁ ଯିଏ ସିଏ ଏତେ ବଳ, ସିଏ ହେଉଛନ୍ତି ଭଦ୍ର। ତେଣୁ ଆମର କଥା ଅଛି, ଯାହା ପାଖରେ ଅଧିକ ବଳ ଥିବ ସିଏ କ୍ଷମା ଗୁଣରେ ବିଭୂଷିତ ହେବ, ଏଇ ସେ ପୁଣି କ୍ଷମା ଆଚରଣ। ତେଣୁ ଯାହା ପାଖରେ ଅଧିକ ବଳ ଥିବ ସିଏ କ୍ଷମାଶୀଳ ହେବ, ସିଏ ଭଦ୍ର ହେବ। ଏହି କଥାକୁ ବଳଭଦ୍ର ଭଗବାନ ଶିକ୍ଷା ଦିଅନ୍ତି, ଏବଂ ସିଏ ଧୀରେ ଧୀରେ ଧୀରେ ଧୀରେ ବିଜେ କରୁଛନ୍ତି। ଯେଉଁ ଗୁଡ଼ିଚା ମଣ୍ଡପରେ ସେ ସାତ ଦିନ ଧରି ଗୋଟେ ପାରିବାରିକ ଜୀବନ ଅତିବାହିତ କରୁଥିଲେ, ଆପଣ ଦେଖିବେ ଏଇ ଯେଉଁ ଠାକୁରମାନେ ଯେତେବେଳେ ରତ୍ନ ସିଂହାସନରେ ଥାନ୍ତି, ସେତେବେଳେ ଗୋଟିଏ ପାରିବାରିକ ଜୀବନକୁ ସୁନ୍ଦର ଭାବରେ ରକ୍ଷା କରନ୍ତି। ଦେଖିବେ ସେଠି ପାଞ୍ଚ ପ୍ରକାର ପରିବାରର ସମ୍ପର୍କ ରହିଛି। ଆପଣ ଦେଖିବେ ବଳ ଯେଉଁ ବସିଛନ୍ତି ରତ୍ନ ସିଂହାସନ ଉପରେ, ଯେଉଁ ସପ୍ତଧା ବିଗ୍ରହ, ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ଏବଂ ଶ୍ରୀଦେବୀ, ଭୂଦେବୀ, ମାଧବ, ଏମାନଙ୍କ ଭିତରେ ଆପଣ ଦେଖିବେ ପାଞ୍ଚ ପ୍ରକାରର ସମ୍ବନ୍ଧ ରହିଛି। କ'ଣ ପାଞ୍ଚ ପ୍ରକାରର ସମ୍ବନ୍ଧ? ଆପଣ ଦେଖିବେ ଆମ ସମାଜ ପାଇଁ କି ବାର୍ତ୍ତା ସେ ଦେଉଛନ୍ତି। ଗୋଟିଏ ପିଣ୍ଡା ଉପରେ, ଗୋଟିଏ ଛାତ ତଳେ ଏବଂ ଗୋଟିଏ ସ୍ଥାନରେ ବସିଛନ୍ତି ଏଇ ସାତ ଜଣ, ସେମାନେ କ'ଣ ଶିକ୍ଷା ଦେଉଛନ୍ତି ଦେଖନ୍ତୁ। ସେଠି ଦୁଇ ଭାଇ ଅଛନ୍ତି ଏକାଠି, ତେଣୁ ଭାଇ ଭାଇ ଭିତରେ କେମିତି ସମ୍ପର୍କ, ଭାଇ ଭାଇ ଭିତରେ ସମ୍ପର୍କ ସୃଷ୍ଟି କରିଛନ୍ତି। ତା ଭିତରେ ଆଉ ଗୋଟିଏ ଭଉଣୀ ସେଠି ଅଛି, ଭାଇ ଭଉଣୀ ଭିତରେ ସମ୍ପର୍କ, ଭାଇ ଭାଇ ଭିତରେ ସମ୍ପର୍କ, ଭାଇ ଭଉଣୀ ଭିତରେ ସମ୍ପର୍କ। ଆଉ କିଏ ସ୍ତ୍ରୀ ଅଛନ୍ତି, ଦୁଇଟି ସ୍ତ୍ରୀ ତାଙ୍କର ସେଠି ଅଛନ୍ତି, ସ୍ୱାମୀ ସ୍ତ୍ରୀ ଭିତରେ ସମ୍ପର୍କ କେମିତି ମଧୁର ସମ୍ପର୍କ, ଗୋଟିଏ ଜାଗାରେ ଗୋଟିଏ ଛାତ ତଳେ ସୁସମ୍ପର୍କ ସ୍ଥାପନ କରି ଅଛନ୍ତି। ଏବଂ ଆଉ କିଏ ଅଛନ୍ତି ସେଠି, ଅଛନ୍ତି ନଣନ୍ଦ ଭାଉଜ, ନଣନ୍ଦ ଭାଉଜ କିଏ, ସୁଭଦ୍ରା, ସୁଭଦ୍ରା ହେଉଛନ୍ତି ନଣନ୍ଦ, ଆଉ ଶ୍ରୀଦେବୀ ବା ମହାଲକ୍ଷ୍ମୀ ହେଉଛନ୍ତି ଭାଉଜ। ଗୋଟିଏ ଘରେ ନଣନ୍ଦ ଭାଉଜ କେମିତି ଚଳନ୍ତି ତାହା ମଧ୍ୟ ସେଠି ଦେଖେଇ

0: ଅଛନ୍ତି। ତେଣୁ ଏଇ ଯେଉଁ ସମ୍ପର୍କ ପାଞ୍ଚ ପାଞ୍ଚଟା ସମ୍ପର୍କ ସେଠାରେ ରହିଛି, ତେଣୁ ଆମ ଭିତରେ, ଆମ ସମାଜରେ, ଆମ ପରିବାର ଭିତରେ କେମିତି ଆମେ ଏଇମାନଙ୍କୁ ନେଇକରି ଭାଇ ସହିତ ଭାଇ କେମିତି ସମ୍ପର୍କ ରଖିବ, ଭାଇ ସହିତ ଭଉଣୀ କେମିତି ସମ୍ପର୍କ ରଖିବ, ଭାଇ ସହିତ ବା ସ୍ତ୍ରୀ ସହିତ ସ୍ୱାମୀ କେମିତି ସମ୍ପର୍କ ରଖିବ, ଏବଂ ନଣନ୍ଦ ସହିତ ଭାଉଜ କେମିତି ସମ୍ପର୍କ ରଖିବ, ଇଏ ସବୁ ସମ୍ପର୍କ। ଏବଂ ଦୁଇଟି ସୌତୁଣୀ ମଧ୍ୟ ଅଛନ୍ତି, ସୌତୁଣୀ ସୌତୁଣୀ ଭିତରେ ବାଡ଼ିଆ ପିଟା ହେଇକିରି ମରୁଛନ୍ତି, କିନ୍ତୁ ଯଦି ସେମାନେ ରତ୍ନ ସିଂହାସନକୁ ଟିକେ ଦେଖନ୍ତେ ତେବେ ତା ଭିତରେ ମଧ୍ୟ ଦୁଇ ଜଣ ଯାକ ଶାନ୍ତ ହେଇକିରି ଅଛନ୍ତି। ଏବଂ ଆଉ ଗୋଟିଏ ଅଛି ଦେଢ଼ସୁର ଭାଇ ବୋଉ, ଦେଢ଼ସୁର ହେଉଛନ୍ତି ବଳଭଦ୍ର, ଭାଇ ବୋଉ ହେଉଛନ୍ତି ମହାଲକ୍ଷ୍ମୀ, ସେଠି ମଧ୍ୟ ଚଳୁଛନ୍ତି। ଗୋଟିଏ ପରିବାରରେ ଏତିକି ପାରିବାରିକ ସମ୍ବନ୍ଧ ସୃଷ୍ଟି କରିକିରି ଅଛନ୍ତି, ଏଠିକି ମଧ୍ୟ ଆସୁଛନ୍ତି ସେଇ ସମ୍ପର୍କ, ଏବଂ ମାତୃଭୂମିକୁ ଆସୁଛନ୍ତି, ମାତୃଭୂମିରେ ରହୁଛନ୍ତି, ଜନ୍ମଭୂମିରେ ସେଇ ସୁସମ୍ପର୍କ ସ୍ଥାପନ କରି ସାରା ଜଗତକୁ ଏହି ଶିକ୍ଷା ପ୍ରଦାନ କରୁଛନ୍ତି।
1: ବାଃ, ବହୁତ ବଢ଼ିଆ କଥା ଆପଣ କହୁଥିଲେ। ଇଏ ତ ଲୋକାଚାରର କଥା, ଏବଂ ଆମେ ମହାପ୍ରଭୁଙ୍କର ଲୀଳାରୁ ଯେଉଁ ସବୁ ବାର୍ତ୍ତା ଏବଂ ସନ୍ଦେଶ ସୂଚନା ପାଇଛେ ବା ତା ଦେହରୁ ଉତ୍ପନ୍ନ କରିଛେ, ତାହା ଜଗତବାସୀଙ୍କ ପାଇଁ ଆମେ ଦେଉଛେ। ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଟିକେ ବିଳମ୍ବିତ ହୋଇଛି, ଚକ୍ର ବନାଟି ଯଦିଓ ନାଗଚଣା ମଣ୍ଡପ ଆଗକୁ ଆସିଲାଣି, କିନ୍ତୁ ଘଣ୍ଟ ଘଣ୍ଟାର ଧ୍ୱନି ଟିକେ କମ୍ ଅଛି ବୋଲି ଟିକେ ବିଳମ୍ବିତ ହେବାର ସୂଚନା ଆମ ପାଖକୁ ମିଳୁଛି। ଆଉ ଗୋଟିଏ କଥା ମୁଁ ଡକ୍ଟର ଦାସ ଆପଣଙ୍କୁ କହିବାକୁ ଚାହିଁବି, ଏ ଯେଉଁ ରତ୍ନ ସିଂହାସନରେ ଯେଉଁ ମହାପ୍ରଭୁମାନଙ୍କର ଅବସ୍ଥିତି, ଏହାର ଗୋଟେ ଐତିହାସିକ ବିଚାର ମଧ୍ୟ ଆମକୁ କରିବାକୁ ପଡ଼ିବ। ଏ ତ ଲୋକାଚାର ବିଚାର ଆପଣ କଲେ, ଯେଉଁଥିରୁ ଗୋଟେ ସ୍ପଷ୍ଟ ସନ୍ଦେଶ ଏବଂ ବାର୍ତ୍ତା ମିଳୁଛି, ଏକତ୍ର ସହାବସ୍ଥାନ ଆମେ କେମିତି କରିପାରିବା ସେ ସମ୍ପର୍କରେ ମହାପ୍ରଭୁ ଆମକୁ ବାର୍ତ୍ତା ଦେଉଛନ୍ତି। ଆଉ ଗୋଟେ ବଡ଼ କଥା ହେଲା ଯେ ଯେତେବେଳେ ସୁଦର୍ଶନ ମହାପ୍ରଭୁ, ଆପଣ ଗୋଟିଏ କଥା ବିଚାର କରନ୍ତୁ ଯେ ସୁଦର୍ଶନ ମହାପ୍ରଭୁ ମହାପ୍ରଭୁଙ୍କର କେଉଁ ଭାଗରେ ଅଛନ୍ତି, ପ୍ରକୃତରେ ତାଙ୍କର ଦକ୍ଷିଣ ବାହୁରେ ସୁଦର୍ଶନ ଚକ୍ର ଅଙ୍କିତ ହୋଇଛି, ଏବଂ ସୁଦର୍ଶନ ଚକ୍ର ତାଙ୍କର ଦକ୍ଷିଣ ଭାଗରେ ରହିବା କଥା, କିନ୍ତୁ ସୁଦର୍ଶନ ତାଙ୍କର ବାମ ଭାଗରେ ଅଛି।
0: ଚକ୍ର ବିରାଜେ ଦକ୍ଷ କରେ ସୂର୍ଯ୍ୟ କି ଉଦିତ ଅମ୍ବରେ,
1: ନାଇଁ ଠିକ ଅଛି, ଦକ୍ଷ କରେ ହେଲେ ଯଦି ଚକ୍ରରାଜ ସୁଦର୍ଶନ ବୋଲି ଆମେ କହୁଛୁ, ଯିଏକି ସ୍ତମ୍ଭାକାରରେ ଅଛନ୍ତି, ସିଏ ତାଙ୍କର ଦକ୍ଷିଣ ଭାଗରେ ରହିବା କଥା, କାରଣ ଚକ୍ରଟାକୁ ସିଏ ଦକ୍ଷିଣ ହସ୍ତରେ ଧାରଣ କରନ୍ତି। କିନ୍ତୁ ଜଗନ୍ନାଥଙ୍କର ରତ୍ନ ସିଂହାସନରେ ଶ୍ରୀମନ୍ଦିରରେ ଆମେ ଦେଖୁଛୁ ସିଏ ଦକ୍ଷିଣ ଦିଗରେ ନ ରହି ବାମ ଭାଗରେ ଅଛନ୍ତି, ଏହାର ଗୋଟେ ଐତିହାସିକ କାରଣ ଅଛି। କାରଣ ଅଛି କ'ଣ ନା, ବୈଷ୍ଣବ ଭକ୍ତି ଆନ୍ଦୋଳନ ପରେ ଯେତେବେଳେ ମା' ସୁଭଦ୍ରାଙ୍କୁ, ଯିଏ ତାଙ୍କର ଜଗନ୍ନାଥଙ୍କୁ ଯେତେବେଳେ ଭୈରବ ବୋଲି ବିଚାର କରାହେଉଥିଲା, ତାଙ୍କର ଶକ୍ତି ରୂପରେ ଯିଏ ଦୁର୍ଗା ରୂପରେ ତାଙ୍କ ବାମ ପାର୍ଶ୍ୱରେ ଥିଲେ, ବୈଷ୍ଣବ ଭକ୍ତି ଆନ୍ଦୋଳନ ପ୍ରଭାବରେ ସୁଭଦ୍ରାଙ୍କୁ ତାଙ୍କର ଭଉଣୀ ଭାବରେ ପରିକଳ୍ପନା କରାଗଲା, ଏବଂ ଭଉଣୀ ଭାବରେ ଯେତେବେଳେ ପରିକଳ୍ପନା କରାଗଲା, ଭଉଣୀର ସ୍ଥାନ ଦୁଇ ଭାଇଙ୍କ ମଝିରେ ରହିବ, ତେଣୁ ସୁଭଦ୍ରା ସେତେବେଳେ ମହାପ୍ରଭୁଙ୍କର ବାମ ଭାଗରୁ ଦକ୍ଷିଣ ଭାଗକୁ ସ୍ଥାନାନ୍ତରିତ ହେଲେ, ଏବଂ ସ୍ଥାନାନ୍ତରିତ ହେବା ଫଳରେ ଚକ୍ରରାଜ ସୁଦର୍ଶନଙ୍କୁ ଯେତେବେଳେ ରତ୍ନ ସିଂହାସନରେ ସ୍ଥାନିତ କରାଯିବା ଆବଶ୍ୟକତା ପଡ଼ିଲା, ସେତେବେଳେ ତାଙ୍କ ପାଇଁ ଆଉ ଦକ୍ଷିଣ ଦିଗଟି ନଥିଲା, ତେଣୁ ତାଙ୍କୁ ବାଧ୍ୟ ହୋଇକରି ତାଙ୍କୁ ବାମ ଭାଗରେ ରଖାଗଲା। ତେଣୁ ଏହିଭଳି ଭାବରେ ମହାପ୍ରଭୁଙ୍କର ଯେଉଁ ରତ୍ନ ସିଂହାସନରେ ଅବସ୍ଥିତି, ଏହାର ମଧ୍ୟ ଗୋଟେ କାଳକ୍ରମିକ ବିବର୍ତ୍ତନ ଅଛି, ଏବଂ କାଳକ୍ରମେ ମହାପ୍ରଭୁ ଏପଟ ସେପଟ କରି ମହାପ୍ରଭୁଙ୍କୁ କେଉଁ ରୂପରେ ଅର୍ଚ୍ଚନା କରାଯିବ, କେଉଁ ରୂପରେ ତାଙ୍କୁ ଗ୍ରହଣ କରାଯିବ, ଆପଣ ଜାଣିଛନ୍ତି ବହୁ ପ୍ରକାର ଭକ୍ତ, ବହୁ ପ୍ରକାର ଦର୍ଶନ, ବହୁ ପ୍ରକାର ଦାର୍ଶନିକମାନେ ଶ୍ରୀକ୍ଷେତ୍ରକୁ ଆସିଛନ୍ତି, ତେଣୁ ସେମାନଙ୍କ ପ୍ରଭାବରେ ମଧ୍ୟ ମହାପ୍ରଭୁଙ୍କର ରୀତିନୀତି କାନ୍ତି ଏଗୁଡ଼ାକ ମଧ୍ୟ ପରିଚାଳିତ ହୋଇଛି। ବର୍ତ୍ତମାନ ନାକଚଣା ଦ୍ୱାରରେ ଘଣ୍ଟ ଘଣ୍ଟା ଧ୍ୱନି ଶୁଭୁଛି, ଆଉ ଆମର ହଁ ଘଣ୍ଟ ଘଣ୍ଟା ଧ୍ୱନି ଶୁଭୁଛି। ଆହୁରି ମଧ୍ୟ ଏ ଯେଉଁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ଚାରି ଆଉ ମାଧବ, ଏ ପାଞ୍ଚ ଜଣଙ୍କୁ ପଞ୍ଚ ଦେବତା ଉପାସନାରେ ମଧ୍ୟ ଗୋଟେ ସମନ୍ୱୟ ବୋଲି କୁହାଯାଏ। ଯେମିତି ଆମେ ଗଣେ ନାରାୟଣ ରୁଦ୍ର ଅମ୍ବିକେ ଭାସ୍କର ତଥା ଭିନ୍ନା ଭିନ୍ନ ନକର୍ତ୍ତବ୍ୟଂ ପଞ୍ଚଦେବ ନମସ୍ତୁତେ ବୋଲି କହୁଛୁ, ଏ ପାଞ୍ଚ ଦେବତା ମଧ୍ୟ ରତ୍ନ ସିଂହାସନରେ ଥିବାରୁ ଅତୀତରେ ଏହି ପଞ୍ଚ ଦେବତାଙ୍କର ପୂଜା ନେଇକରି ଉପାସନା ନେଇକରି ଯେଉଁ ବିଭେଦ, ଯେଉଁ ମତଭେଦ, ଯେଉଁ ସଂଘର୍ଷ ହେଉଥିଲା, ତାର ଗୋଟେ ସମନ୍ୱୟ କରିବା ପାଇଁ ରତ୍ନ ସିଂହାସନକୁ ମଧ୍ୟ ଆଧାର କରିକିରି ପଞ୍ଚ ଦେବତାଙ୍କର ଉପାସନା ମଧ୍ୟ ରତ୍ନ ସିଂହାସନରେ କରାଗଲା। ଏବଂ ରତ୍ନ ସିଂହାସନ ଯେଉଁ କରାଗଲା, ସେ ପଞ୍ଚଦେବତା କିଏ ନା, ସ୍ୱୟଂ ବଳ ଠାକୁର ବଳଭଦ୍ର ହେଉଛନ୍ତି ରୁଦ୍ର, ମା ସୁଭଦ୍ରା ହେଉଛନ୍ତି ବ୍ରହ୍ମା, ସ୍ୱୟଂ ଜଗନ୍ନାଥ ହେଉଛନ୍ତି ବିଷ୍ଣୁ, ଏବଂ ମାଧବ ହେଉଛନ୍ତି ବିଷ୍ଣୁ।

0: ଏବଂ ତାପରେ ସୁଦର୍ଶନ ହେଉଛନ୍ତି ସୂର୍ଯ୍ୟ। ତେଣୁ ଏଇଭଳି ଭାବରେ ପଞ୍ଚଦେବତାଙ୍କର ଉପାସନାର ଗୋଟେ ପୀଠ ଭାବରେ ମଧ୍ୟ ରତ୍ନ ସିଂହାସନକୁ ଆମେ ଗ୍ରହଣ କଲେ। ବର୍ତ୍ତମାନ ଘଣ୍ଟ ଘଣ୍ଟା ଧ୍ୱନି ବର୍ତ୍ତମାନ ନାକଚଣା ଦ୍ୱାରରୁ ଶୁଭୁଛି ଏବଂ ବଡ଼ ଠାକୁର ବଳଭଦ୍ର ତାଙ୍କର ସେପଟେ ଆମେ ଯେଉଁପଟେ ଅଛୁ ଆମର ବିପରୀତ ପାର୍ଶ୍ୱରେ ଯେଉଁପଟେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅଛି ସେଇ ବାଟ ଦେଇକରି ବଡ଼ ଠାକୁର ବଳଭଦ୍ର ପହଣ୍ଡି କରିକିରି ଏଇ ଏଇପଟେ ହିଁ ଆସିବେ। ତାହେଲେ ମୁଁ ଭୁଲ କହିଲି, ହଁ ମୁଁ କ୍ଷମା ଚାହୁଁଛି। ଦଶାବତାର ମଠ ଦେଇକରି ଶରଧା ବାଲି ତଳ ଦେଇକରି ଶରଧା ବାଲିର ଯେଉଁ ପ୍ରାଥମିକ ବିଦ୍ୟାଳୟ ଏଇ ତଳ ଦେଇକରି ସିଏ ବର୍ତ୍ତମାନ ତାଙ୍କ ରଥ ଉପରକୁ ଯାଇକରି ସେଇପଟରେ ଯେଉଁ ପ୍ରଥମେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପାଖରେ ତାଙ୍କ ରଥ ଅଛି ତାଳଧ୍ୱଜ ରଥ, ସେଇ ତାଳଧ୍ୱଜ ରଥରେ ସେ ତାଳଧ୍ୱଜ ରଥ ଆରୋହଣ କରିବେ। ହଁ ଏଇଟା ଆମ ପାଖରେ ଅଛି ତାଳଧ୍ୱଜ ରଥ। ପ୍ରଥମେ ହେଉଛି ଲୋହିତ ପୀତ ନନ୍ଦିଘୋଷ ରଥ, ମଝିରେ ଅଛି ଲୋହିତ କୃଷ୍ଣ ଦେବଦଳନ ରଥ, ଏପଟେ ଅଛି ଲୋହିତ ନୀଳ ଲୋହିତ, ଇଏ ହେଉଛି ମହାପ୍ରଭୁଙ୍କର
1: ବଳଭଦ୍ରଙ୍କର
0: ରଥ।
1: ଦଶାବତାର ମଠ ଦେଇକରି ଆସିବେ
0: ତାଙ୍କୁ ଏଇପଟଟା ସୁବିଧା,
1: ଏଇପଟ ସୁବିଧା, ସେପଟେ ଜଗନ୍ନାଥ ଯିବେ,
0: ସେଇପଟେ ଜଗନ୍ନାଥ ବିଜୟ ହେବେ, ସେଇ ପ୍ରକାର ବ୍ୟବସ୍ଥା ସବୁ ବର୍ଷ ଥାଏ। ମୋର ଟିକେ ବିସ୍ମରଣ ହେଇଗଲା କଥା, କହୁ କହୁ ସବୁବେଳେ କହୁ କହୁ ମଧ୍ୟ ବେଳେବେଳେ ହେଇଯାଏ ଏମିତି। ତେଣୁ ତାକୁ ଶ୍ରୋତାମାନଙ୍କୁ ତ କୌଣସି ଭୁଲ ତଥ୍ୟ ଆମେ ଦେଇପାରିବାନି, ତାକୁ ସୁଧାରି ଦେବା ଦରକାର। ତେଣୁ ଡକ୍ଟର ଦାସ ମୋତେ ସୁଧାରି ଦେଇଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆଉ ବଡ଼ ଠାକୁର ବଳଭଦ୍ରଙ୍କର କଥା ଆପଣ କହୁଥିଲେ, ତାଙ୍କୁ ତ ଆପଣ କାଦମ୍ବରୀ ଚଞ୍ଚଳ ବୋଲି କହିଲେ, ତାପରେ ଶୋଭିତ ଲାଙ୍ଗଳକର ବୋଲି କହିଲେ, କାମପାଳ ବୋଲି ମଧ୍ୟ କହିଲେ। କାମପାଳ ତାଙ୍କୁ କାହିଁକି ଆମେ କହିବା, କାମପାଳ କହିବା ଯେହେତୁ ସେ ରୁଦ୍ରସ୍ୱରୂପ, ରୁଦ୍ରସ୍ୱରୂପ ହେଇ କାମକୁ ଧ୍ୱଂସ କରିଛନ୍ତି ଏବଂ ତାଙ୍କର ଏ ଯୋଉ ଅଗ୍ନିରେ ଅତନୁ ହେଇଯାଇଛି। ତେଣୁ ତନୁ ନାହିଁ କନ୍ଦର୍ପର, ଯେ ଆମେ ଯେତେବେଳେ ପ୍ରଦ୍ୟୁମ୍ନ ମନ୍ମଥ ମାର ମଦନ ମନ୍ମଥ ମାର ପ୍ରଦ୍ୟୁମ୍ନ ମୀନ କେତନ, ତାପରେ ଏଇ ଯୋଉ ଅମରକୋଶରେ ଅଛି କନ୍ଦର୍ପଙ୍କର ନାଁ, କନ୍ଦର୍ପ ଦର୍ପ କୌନଙ୍ଗ କାମ ପଞ୍ଚ ସରସ ମର, ଏଇ ଯୋଉ ନାଁ ଅଛି କନ୍ଦର୍ପଙ୍କର,
1: ଗୋଟିଏ ନାଁ ହଉଛି ଅନଙ୍ଗ,
0: ଅନଙ୍ଗ ତାଙ୍କର ଅଙ୍ଗ ନାହିଁ। କାହିଁକି ଅଙ୍ଗ ନାହିଁ ନା, ସିଏ ଯେତେବେଳେ ମୋହିତ କରିବାକୁ ରୁଦ୍ରଙ୍କୁ ଚାହିଁଲେ ତାଙ୍କର ଯୋଉ ତୃତୀୟ ନେତ୍ରରୁ ଅଗ୍ନି ନିର୍ବାପିତ ହେଲା, ସେଇ ଅଗ୍ନିରେ ସବୁଦିନ ପାଇଁ କନ୍ଦର୍ପ ଭସ୍ମୀଭୂତ ହେଇଯାଇଛନ୍ତି। ସେଇଦିନ ଠାରୁ ତାଙ୍କ ନାଁ ହେଉଛି ଅତନୁ, ସେଇଦିନ ଠାରୁ ତାଙ୍କ ନାଁ ହେଉଛି ଅନଙ୍ଗ। ସେ ତାଙ୍କୁ ଯିଏ ଭସ୍ମ କରିଥିଲେ ଏଇ ଯୋଉ ତୃତୀୟ ନୟନର ଅଗ୍ନି ଦ୍ୱାରା, ଏଇ
1: କାମପାଳ
0: ହେଉଛନ୍ତି କାମପାଳ। ତେଣୁ କାମପାଳ କହିଲେ କିନ୍ତୁ କାମକୁ ପାଳନ କରୁଛନ୍ତି ବୋଲି ମଧ୍ୟ,
1: ପାଳକ ମାନେ କାମରୁ ରକ୍ଷା କରୁଛନ୍ତି
0: ଆମ୍ଭମାନଙ୍କୁ,
1: ଆମ୍ଭମାନଙ୍କୁ ଯୋଉ କାମ ଜର୍ଜରିତ
0: ହଉଛେ
1: ତେଣୁ ଆମକୁ ସେ ରକ୍ଷା କରୁଛନ୍ତି।
0: ତେଣୁ କାମ ଜର୍ଜରିତ ହଉଥିବା ଲୋକମାନେ ବଳଦେବଙ୍କୁ ଉପାସନା କରିବା ଦରକାର।
1: ଆଜ୍ଞା,
0: ବଡ ସୁନ୍ଦର କଥା। ତେଣୁ ଏ ଯୋଉ କାମ କ୍ରୋଧ ଲୋଭ ମୋହ ଏ ଯୋଉ ପଞ୍ଚ ବିକାର ଅଛି, ଏଇ ପଞ୍ଚ ବିକାର ଭିତରୁ କାମ ହଉଛି ଗୋଟେ ବଡ଼ ବିକାର, ଗୋଟେ ଶକ୍ତିଶାଳୀ ବିକାର।
1: ପୁଣି ନାଗେନ୍ଦ୍ର ଚୂଡୋଜ୍ୱଳମ, ନାଗେନ୍ଦ୍ର ନାଗ ଇନ୍ଦ୍ର ଅର୍ଥାତ ତାଙ୍କର ମସ୍ତକରେ ସର୍ପ ଅଛନ୍ତି,
0: ସର୍ପରାଜ
1: ନାଗେନ୍ଦ୍ର
0: ଚୂଡୋଜ୍ୱଳମ। ତେଣୁ ଏଇଭଳି ଭାବରେ ଯୋଉ ବଡ ଠାକୁର ବଳଭଦ୍ରଙ୍କର ବର୍ଣ୍ଣନା ହେଇଛି, ସେଇ ବଡ
1: ଶେଷ ନାଗଙ୍କର ଅବତାର,
0: ଶେଷ ନାଗଙ୍କର ଅବତାର ଏବଂ ତାଙ୍କର ଟାହିଆ ବର୍ତ୍ତମାନ ଦେଖାଯାଉଛି ନାକଚଣା ଦ୍ୱାର ଭିତରେ। ଏବଂ ଆମେ ପ୍ରାର୍ଥନା କରିବା ଏ ଟାହିଆଟି ସୁନ୍ଦର ଭାବରେ ଢଳି ଢଳିକିରି ଆସୁ, ଟାହିଆର କୌଣସି ଆଉ ଅସୁବିଧା ନ ହଉ, ପ୍ରାର୍ଥନା ବଡ଼ ଠାକୁରଙ୍କ ପାଖରେ। ଏଇ ଟାହିଆ ଯେଉଁ ରାଘବ ଦାସ ମଠ ଦେଉଛନ୍ତି ସେ ଟାହିଆଟି ଏଥର ମୁଁ ଭାବୁଛି ଗତ ଅଭିଜ୍ଞତାରୁ ଟାହିଆର ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ ଭାବରେ କରାହେଇଥିବ ଏବଂ ଟାହିଆର ଗୋଟେ ବିକଳ୍ପ ମଧ୍ୟ ରଖାହେଇଥିବ। ଯଦି କୌଣସି କାରଣରୁ ଟାହିଆ ଭାଙ୍ଗିଗଲା କି ଟାହିଆ ଯଦି କୌଣସି ଅସୁବିଧା ହେଲା, ନୂତନ ଟାହିଆ ମଧ୍ୟ ସଂଯୋଗ କରିବାର ବ୍ୟବସ୍ଥା,
1: ଟାହିଆ ଦିଶି ଯାଉଛନ୍ତି,
0: ହଁ ଟାହିଆ ଦିଶି ଯାଉଛନ୍ତି। ଆପଣ କହନ୍ତୁ ଟାହିଆ ସମ୍ପର୍କରେ କହନ୍ତୁ
1: ଆପଣ। ଏଇ ଯୋଉ ଟାହିଆଟି ବର୍ତ୍ତମାନ ଦେଖୁଛନ୍ତି, କେହି କେହି କହନ୍ତି ହିଆ ହିଆକୁ, ହିଆ ମାନେ ଛାତି, ତାକୁ ଠରେଇ ଦିଏ ବୋଲି ତାକୁ ଟାହିଆ ବୋଲିକିରି କେହି କେହି କହନ୍ତି। ହିଆକୁ ଠରେଇ ଦିଏ ଅର୍ଥାତ ମାନେ ଛାତି ଉପରେ ମାନେ ଆମର ହୃଦୟ ଦେଶ ହୃଦୟକୁ ଉଲ୍ଲସିତ କରେ ବୋଲି ତା ନାଁ ହେଇଛି ଟାହିଆ। ହିଆ ହିଆ ହିଆକୁ ସେ
0: ହିଆ ମାନେ ହୃଦୟ
1: ଛାତି ଛାତି, ତେଣୁ ଛାତିକୁ ଥରେଇ ଦିଏ ବୋଲି ଅର୍ଥାତ ଛାତିରେ ଗୋଟେ ଭକ୍ତିଭାବ ସଞ୍ଚାର କରେ ବୋଲି ତାକୁ ଟାହିଆ କୁହାଯାଏ। ଦେଖନ୍ତୁ ମହାପ୍ରଭୁ ଆସୁଛନ୍ତି ଏବଂ ସୁନ୍ଦର ଭାବରେ ଟାହିଆ ଆଗକୁ ଯାଉଛି ପଛକୁ ଯାଉଛି, ମହାପ୍ରଭୁ ଟିକେ ଆଗଉଛନ୍ତି, ଟାହିଆ ଟିକେ ଆଗକୁ ଆସୁଛି, ପୁଣି ପଛକୁ।

ଯାଉଛନ୍ତି ଏବଂ ଜଗତର ଚତୁର୍ଦ୍ଦଶ ଭୁବନ ଲୋକ ଆଜି ଚାହୁଁଛନ୍ତି ତାଙ୍କର ଚଉଦଟା ଚକ, ତାଙ୍କ ରଥର ଚଉଦ ଚକ ଚତୁର୍ଦ୍ଦଶ ଭୁବନର ପ୍ରତୀକ, ଚତୁର୍ଦ୍ଦଶ ଭୁବନରେ ଥିବା ପ୍ରାଣୀମାନେ ଆଜି ଆନନ୍ଦ ମନରେ ଆଜି ସମସ୍ତେ ଭକ୍ତିଭାବରେ ଚାହିଁଛନ୍ତି ସେହି ଅଖିଳ ବ୍ରହ୍ମାଣ୍ଡ ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜ୍ୟେଷ୍ଠ ଭ୍ରାତା ଏବଂ ବଡ଼ ଦେଉଳର ବଡ଼ ଖାଉଁଦ, ସିଏ ଆଜି ବଡ଼ ଦେଉଳକୁ ଫେରିଯିବା ପାଇଁ ଆଜି ବିଚାର କରିକରି ସେ ବାହାରି ପଡ଼ିଛନ୍ତି, ଆଉ ନାହାନ୍ତି ତା ଭିତରେ। ବର୍ତ୍ତମାନ ବାହାରକୁ ଆସିଲେଣି ଅଗଣିତ ଶ୍ରୋତା, ଅଗଣିତ ଭକ୍ତ ସମସ୍ତେ ଆଜି ଚାହିଁ ବସିଛନ୍ତି। ଶ୍ରୋତାମାନେ ପ୍ରଭୁଙ୍କ କଥା ଶୁଣିକରି ଆନନ୍ଦରେ ବିମୁଗ୍ଧ ହେବେ, ଆଉ ଯେଉଁ ଦର୍ଶକମାନେ ଏଠାରେ ଅଛନ୍ତି ଭକ୍ତଗଣ ଆଖି ପାଉନାହିଁ କେଉଁଠୁ କେଉଁ ପର୍ଯ୍ୟନ୍ତ ବ୍ୟାପି ଯାଇଛି, ବଡ଼ଦାଣ୍ଡରେ ଥାଳି ମାରିଦେଲେ ଥାଳି ଚାଲିଯିବ ଏବଂ ଏଭଳି ଭାବରେ ସୋରିଷ ଟିକେ ପକାଇ ଦେବାକୁ ମଧ୍ୟ ବାଟ ନାହିଁ। କେତେବେଳେ ସେ ପ୍ରଭୁ ଆସିବେ, ରଥାରୂଢ଼ ହେବେ ଏବଂ ମହାପ୍ରଭୁଙ୍କର ସେଇ ଯେଉଁ ସୁନ୍ଦର କାଳଧ୍ୱଜ ରଥ ଆଜି ନୀଳ ଏବଂ ଲୋହିତ ବର୍ଣ୍ଣର ବସ୍ତ୍ର ଦ୍ୱାରା ଆଚ୍ଛାଦିତ ହୋଇଛି, ପଞ୍ଚକେତନ ଉପରେ ଉଡ଼ୁଛି, ସ୍ୱାଗତ କରୁଛି। ହେ ମହାପ୍ରଭୁ, ଆପଣ ରଥୀ, ଆପଣଙ୍କ ରଥ ଶୂନ୍ୟ, ଆପଣ ଏ ଶୂନ୍ୟ ରଥକୁ ପୂର୍ଣ୍ଣ କରନ୍ତୁ ମହାପ୍ରଭୁ। ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ହେ ପୂର୍ଣ୍ଣ ସ୍ୱରୂପୀ ମହାପ୍ରଭୁ, ଆପଣ ଆସନ୍ତୁ, ଦେଖନ୍ତୁ ଏତେ ଭକ୍ତଗଣ ଅଛନ୍ତି, ଆଉ ଏ ଟାହିଆ ନଥିଲେ ମହାପ୍ରଭୁ ସୁନ୍ଦର କ'ଣ? ତେଣୁ ମହାପ୍ରଭୁ କ'ଣ ସୁନ୍ଦର ହୋଇପାରିବେ ଟାହିଆଟିଏ ନ ଲଗେଇଲେ? ଏକଥା କିଏ ବିଚାର କରିଥିଲା? ଯେତେବେଳେ ରଘୁ ଅରକ୍ଷିତ ନାମକ ଜଣେ ଭକ୍ତ ସିଏ ସିଂହଦ୍ୱାରରେ ବସି ଏଇ ମାନେ ସୂର୍ଯ୍ୟାତପରେ ସୂର୍ଯ୍ୟଙ୍କର ଯେଉଁ ଆତପରେ ସେ ସନ୍ତପ୍ତ ହୋଇକରି ଯେତେବେଳେ ତପସ୍ୟା କରୁଥିଲେ ଭଗବାନଙ୍କୁ ଡାକୁଥିଲେ ମହାପ୍ରଭୁ ମହାକୃପାମୟ, ତେଣୁ ସିଏ ଆସିକରି ଛତ୍ର ଟେକିଥିଲେ, ତେଣୁ ସେଇଠି କହିଥିଲେ ରଘୁ ଅରକ୍ଷିତ, ହେ ପ୍ରଭୁ ମୋ ତପସ୍ୟା ବେଳେ ଆପଣ ଛତ୍ର ଟେକିଥିଲେ, ଆଉ ମୁଁ ମଧ୍ୟ ଆପଣଙ୍କୁ ଏହି ପ୍ରାର୍ଥନା କରୁଛି ପ୍ରଭୁ, ଆପଣ ଯେତେବେଳେ ବାହାରକୁ ବାହାରିବେ ଆପଣ ଏମିତି ଲଣ୍ଡିତ ମସ୍ତକ ହେଇକରି ବାହାରିବେନି, ମୁଁ ଆପଣଙ୍କ ମସ୍ତକରେ ଏହିଭଳି ଟାହିଆ ଆଣିକରି ଦେବି, ଯାହାକୁ ଦେଖିଲା ମାନେ ପ୍ରତ୍ୟେକଙ୍କର ହୃତ୍ସ୍ପନ୍ଦନ ଜାତ ହେବ। ଏବଂ ଦେଖ ଦେଖିପାରୁଛୁ ସେ ଧଳା ଧଳା ଆଖି, ସେ ଧବଳ କମଳ ଭଳି ଅତ୍ୟନ୍ତ ସୁନ୍ଦର ଢଳି ଢଳି ଆସୁଛନ୍ତି, ଚତୁର୍ଦ୍ଦଶ ଭୁବନର ଲୋକମାନେ ତାଙ୍କୁ ଦର୍ଶନ କରୁଛନ୍ତି। କି ଅପୂର୍ବ ଇଏ ଶୋଭା, ବାସ୍ତବିକ ଆଖିରେ ନ ଦେଖିଲେ ଇଏ ଶୋଭାକୁ ବର୍ଣ୍ଣନା କରିବା ପାଇଁ କବିର ବାଣୀ ମଧ୍ୟ ଆଜି କୁଣ୍ଠିତ ହେବ। ସେଥିପାଇଁ ମହାପ୍ରଭୁ ଧୀରେ ଧୀରେ ଆସୁଛନ୍ତି, ସିଏ କାହା କଥା ଶୁଣିବେ ନାହିଁ, ଭକ୍ତ ହେଉଛନ୍ତି ତାଙ୍କର ପ୍ରାଣ, ତେଣୁ ଭକ୍ତ ପ୍ରାଣ ମହାପ୍ରଭୁ ସେ ଭକ୍ତମାନଙ୍କ ଗହଣକୁ ମାଡ଼ି ଆସୁଛନ୍ତି। ଆଉ ଏଇଠି ଅପେକ୍ଷା କରିଛି ଦଶାବତାର ମଠ, ଏହି ଦଶାବତାର ମଠରେ ରହି ନିଜେ ଶ୍ରୀ ଜୟଦେବ ଜୟଦେବ କବି ଜୟଦେବ ଗୀତ ଗୋବିନ୍ଦ ରଚନା କରିଥିଲେ, ଯଦି ହରିସ୍ମରଣେ ସରସଙ୍ଗ ମନୁ ଯଦି ବିଳାସ କଳାସୁ କୁତୁହଳଂ ମଧୁର କୋମଳ କାନ୍ତ ପଦାବଳୀ ଶୃଣୁତଦା ଜୟଦେବ ସରସ୍ୱତୀ। ତେଣୁ ଏଇ ଜୟଦେବ ଏବେ ମଧ୍ୟ ସୂକ୍ଷ୍ମ ଦୃଷ୍ଟିରେ ଏଇଠି ଅପେକ୍ଷା କରି ରହିଛନ୍ତି, ସେ ପ୍ରଭୁଙ୍କୁ ଟିକେ ଦର୍ଶନ କରିବେ। ସେଥିପାଇଁ ଆଜି ଘଣ୍ଟୁଆ ସେବକମାନେ ସମସ୍ତେ ଲାଗି ପଡ଼ିଛନ୍ତି ମହାପ୍ରଭୁଙ୍କୁ ଆଣିମାନେ, ଆଜି ଘଣ୍ଟା ଘଣ୍ଟାର ଯେଉଁ ଘୋର ଘର ଘର ଶବ୍ଦ ଆଜି ପ୍ରକମ୍ପିତ କରୁଛି ଶରଧା ବାଲିକୁ, ଏବଂ ଇଏ ଯେଉଁମାନେ ଅପେକ୍ଷା କରି ରହିଛନ୍ତି ସମସ୍ତଙ୍କ ମନରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ଯେଉଁ ଲାଳସା, ସେ ଲାଳସା ଆଜି ବଳବତୀ ହେଇଛି। ହେ ମହାପ୍ରଭୁ, ଆଉ କାହିଁକି ବିଳମ୍ବ କରୁଛନ୍ତି ପ୍ରଭୁ? ଧୀରେ ଧୀରେ ଧୀରେ ଧୀରେ ଅଗ୍ରସର ହୁଅନ୍ତୁ, ଏବଂ ଆପଣଙ୍କୁ ଚାହିଁକିରି ବସିଛନ୍ତି ତାଳଧ୍ୱଜ ରଥ, ଶୂନ୍ୟ ତାଳଧ୍ୱଜ ରଥକୁ ଆପଣ ପରିପୂର୍ଣ୍ଣ କରନ୍ତୁ। ମହାପ୍ରଭୁ ଆସୁଛନ୍ତି, ଧୀରେ ଧୀରେ ଆସୁଛନ୍ତି, ଟିକିଏ ତଳକୁ, ଟିକିଏ ଉପରକୁ, ଟିକିଏ ଟିକିଏ ପାର୍ଶ୍ୱକୁ, ଆଉ ଗୋଟିଏ ପାର୍ଶ୍ୱକୁ, ଢଳି ଢଳି ଦୋହଲି ଦୋହଲି ଭକ୍ତମାନଙ୍କ ହୃଦୟକୁ ମଧ୍ୟ, ଭକ୍ତମାନେ ତୁମେ ସମ୍ଭାଳି ଯାଅ, କାରଣ ସେ ଯେମିତି ଢଳୁଛନ୍ତି ଆମେ ମଧ୍ୟ ସେମିତି ଢଳି ଯାଉଛୁ, ସେ ବାମକୁ ଢଳୁଛନ୍ତି ଆମର ହୃଦୟ ମଧ୍ୟ ବାମକୁ ଢଳି ଯାଉଛି। ପ୍ରଭୁ ଅତି ସୁନ୍ଦର ଭାବରେ ସେ ଆସୁଛନ୍ତି ଭକ୍ତମାନଙ୍କ ଗହଳକୁ, ଏବଂ ଆଉ ମାତ୍ର ଅଳ୍ପ ସମୟ ଅପେକ୍ଷା, ସେ ଅଳ୍ପ ସମୟ ଭିତରେ ସେ ଆସି ତାଳଧ୍ୱଜ ରଥରେ ଅବତୀର୍ଣ୍ଣ ହେବେ ଏବଂ

0: ଆମେ ଦେଖୁଛୁ ଯେଉଁ ଟିକେ ଟିକେ ଖରା ବର୍ତ୍ତମାନ ଦେଖାଦେଲାଣି। କାରଣ ସୂର୍ଯ୍ୟଦେବ ସେ କହିଲେ ଆରେ ଯେଉଁ ଯେଉଁଦିନ ପ୍ରଭୁ ଆସିଥିଲେ ମୋତେ ତ ମେଘ ଆଚ୍ଛାଦନ କରି ରଖିଥିଲା, ମୋର ଶତ୍ରୁ ସାଜିଥିଲା ଇନ୍ଦ୍ର, ତେଣୁ ସିଏ ମେଘଡମ୍ବରୁ ଗୁଡ଼ାକ ପକେଇକିରି ମୋତେ ଟିକେ ଦେଖେଇ ଦେଇନଥିଲା, ଆଉ ପ୍ରଭୁ ଆଜି ବାହାରୁଛନ୍ତି। ତେଣୁ ବର୍ତ୍ତମାନ ନଭୋ ମଣ୍ଡଳରେ ମୁଁ ଦେଖୁଛି ବର୍ତ୍ତମାନ ଖରା ପଡ଼ିଗଲାଣି। ଖରା ତ ନୁହଁ, ଏ ଭଗବାନ ସୂର୍ଯ୍ୟଦେବ ସିଏ ମଧ୍ୟ ତାଙ୍କେ ଏ ଖରା ମାଧ୍ୟମରେ ଆଜି ମହାପ୍ରଭୁଙ୍କୁ ଆଜି ସେବା କରୁଛନ୍ତି, ମହାପ୍ରଭୁଙ୍କୁ ସେବା କରୁଛନ୍ତି। ଏବଂ ସେଇ ଖରାରେ ଆଜି ମହାପ୍ରଭୁ ଧୀରେ ଧୀରେ ଧୀରେ ଧୀରେ ଅଗ୍ରସର ହେଉଛନ୍ତି।
1: ଡକ୍ଟର ଦାସ, ଏଇ ଯେଉଁ ଟାହିଆ କଥା ଆପଣ କହୁଥିଲେ, ଏ ଟାହିଆର ଯେଉଁ ରୂପ ଏବଂ ଟାହିଆର ଯେଉଁ ସ୍ୱରୂପ ମହାପ୍ରଭୁଙ୍କର ମସ୍ତକ ଉପରେ ପରିକଳ୍ପନା କରାହେଇଛି, ଇଏ ହେଉଛି ଆକୁ କୁହାଯାଉଛି ଯେ ଇଏ ଗୋଟେ ମୟୂର ଯେତେବେଳେ ନୃତ୍ୟ ବିଭୋର ହୁଏ ତା'ର ଯେମିତି ପୁଚ୍ଛ ମେଲିଯାଏ। ଏବଂ ଆପଣ ଦେଖନ୍ତୁ ମୟୂର ବର୍ଷା ଆକାଶରେ ମେଘକୁ ଦେଖି, ଏ ତ ପ୍ରାକୃତ କାଳ, ମହା ଠାକୁରମାନେ ବର୍ତ୍ତମାନ ଆକାଶରେ ମେଘକୁ ଦେଖୁଛନ୍ତି, ଏବଂ ମୟୂର ଆକାଶରେ ମେଘକୁ ଦେଖିଲେ ତା'ର ଅନ୍ତରାତ୍ମାରେ ଯେଭଳି ପୁଲକ ଜାତ ହୁଏ ଏବଂ ସେ ପୁଲକ ପ୍ରଭାବରେ ତା'ର ଯେଉଁ ପୁଚ୍ଛ ସମ୍ପୂର୍ଣ୍ଣ ଭାବରେ ଉନ୍ମୁକ୍ତ ହୋଇଯାଏ, ଏବଂ ଉନ୍ମୁକ୍ତ ହେବା ଫଳରେ ତା'ର ଶୋଭା ଶତଗୁଣିତ ହୋଇଯାଏ, ଏବଂ ମହାପ୍ରଭୁ ଆମର ଠାକୁର ବଳଭଦ୍ରଙ୍କର ଏବଂ ଜଗନ୍ନାଥଙ୍କର ଟାହିଆ ମଧ୍ୟ ସେହିଭଳି ଅତ୍ୟନ୍ତ ପୁଲକ ସୃଷ୍ଟି କରୁଛି ସମସ୍ତଙ୍କ ଭିତରେ। ସେ ସ୍ୱୟଂ ପୁଲକିତ ଏବଂ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ପୁଲକ ସୃଷ୍ଟି କରୁଛନ୍ତି, ଏବଂ ଟାହିଆ ହେଉଛି ସମଗ୍ର ଭାରତବର୍ଷରେ ଏକ ଅନନ୍ୟ ଆଭୂଷଣ। ଏବଂ ଟାହିଆ ଯୁକ୍ତ ହୋଇକରି ବା ଟାହିଆ ମସ୍ତକରେ ପରିଧାନ କରି ମହାପ୍ରଭୁ ବିଜେ ହେବା ଭାରତବର୍ଷରେ କୌଣସି କ୍ଷେତ୍ରରେ ନାହିଁ, କୌଣସି ଦେବତା ଏଭଳି ଟାହିଆ ପିନ୍ଧିବାର କୌଣସି ଦୃଷ୍ଟାନ୍ତ ଆମ ଭାରତବର୍ଷରେ ନାହିଁ।
0: ଆଉ ଗୋଟିଏ କଥା ଆପଣ ଦେଖିବେ, ଏଇ ଟାହିଆକୁ ଲକ୍ଷ୍ୟ କରନ୍ତୁ, ଦେଖିବେ ଆଗ ବଳଭଦ୍ର ତାଙ୍କ ଉପରେ ଟାହିଆ ଏବଂ ସେଇ ଟାହିଆ ଉପରେ କେରାଏ ଦୁବ। ଆପଣ ଯାହା କହୁଥିଲେ ଇଏ ହେଉଛି ବୈଷ୍ଣବର ଲକ୍ଷଣ। ଆଜି ଟାହିଆ ମାନେ ଦୁବ କହୁଛି, କହୁଛି ଆରେ ମୋତେ ପାଇବ ତ ଦୁବ ଭଳି ହେଇଯାଅ, ତୃଣାଦପି ଶୁନି ଚେନ ତରୋରପି ସହିଷ୍ଣୁନା ଅମାନୀ ନା ମାନ ଦେନ କୀର୍ତ୍ତନୀୟ ଯଥା ହରି। ତୁମେ ଦୁବ ଭଳି ଅତ୍ୟନ୍ତ ନୀଚ ହେବ, ନିଜକୁ ନୀଚ ମନେ କରିବ, ଉପରେ ରହିବ।
1: ଏବଂ ନୀଚ ମନେ କରିବାର ଅର୍ଥ ନୁହେଁ ଯେ ନୀଚ ହେଇଯିବା,
0: ନା ଅହଂକାର ତ୍ୟାଗ,
1: ଅହଂକାର ତ୍ୟାଗ କରିବ ଏବଂ ଅନ୍ତର ଭିତରେ ଯେଉଁ ବିଚାର ଅଛି, ଯେଉଁ ନମ୍ରତା ଅଛି, ଯେଉଁ ବିନୟ ଗୁଣ ଅଛି, ସେଇ ବିନୟ ଗୁଣ ଏବଂ ନମ୍ର ଗୁଣକୁ ଯେତେବେଳେ ଜାଗରଣ କରିବା ମଣିଷର ସ୍ୱଭାବ ସେତେବେଳେ ସୁନ୍ଦର ହେବ। ଏବଂ ମଣିଷ ପ୍ରକୃତରେ କେତେବେଳେ ସୁନ୍ଦର ଦିଶେ, ମଣିଷ ସେତିକିବେଳେ ସୁନ୍ଦର ଦିଶେ ଯେତେବେଳେ ତା'ର ନମ୍ରତାର ବିକାଶ ହୁଏ। ବହୁତ ଉଦ୍ଧତ ମଣିଷ, ଉଗ୍ର ମଣିଷ ଦେଖିବାକୁ ସୁନ୍ଦର ନୁହେଁ, ନମ୍ର ମଣିଷ ହିଁ ଦେଖିବାକୁ ସୁନ୍ଦର। ତେଣୁ ପ୍ରକୃତ ଅନ୍ତରାତ୍ମାର ସୌନ୍ଦର୍ଯ୍ୟ ବିକଶିତ ହେବ କେତେବେଳେ, ନା ନମ୍ରତା ପ୍ରକାଶ ହେଲେ। ଏବଂ ସେହି ନମ୍ରତାର ଲକ୍ଷଣ ବା ସେହି ନମ୍ରତାର ପ୍ରତିଭୂ ହେଉଛନ୍ତି ଦୁବ ଘାସ, ଏବଂ ସେହି ଦୁବକୁ ଭଗବାନ ବର୍ତ୍ତମାନ ମସ୍ତକ ଉପରେ ଧାରଣ କରିଛନ୍ତି। ଯିଏ ନମ୍ର ହେବ, ବିନୟ ହେବ, ସେ ଭଗବାନଙ୍କ ମସ୍ତକରେ ରହିବ। ଯିଏ ଉଗ୍ର ହେବ, ଅହଂକାରୀ ହେବ, ସେ ମହାପ୍ରଭୁଙ୍କର ପାଦ ତଳେ ସେ ଦଳି ହୋଇଯିବ। ଏହି ପ୍ରକାର ଭାବନା ମହାପ୍ରଭୁଙ୍କର ଏଇ ଯେଉଁ କାହିଆ ଉପରେ ଯେଉଁ ଦୁବ, ସେଇଟା ହିଁ ସୂଚନା କରୁଛି ଯେ ମହାପ୍ରଭୁ ନମ୍ରତାକୁ କେତେ ଭଲ ପାଆନ୍ତି, ଏବଂ ନମ୍ରତା ଏବଂ ବିନୟ ହିଁ ମହାପ୍ରଭୁ ଅପେକ୍ଷା କରିଥାନ୍ତି। ଏଇଟା ହେଉଛି ତାହିଆର ବଡ଼ ସୂଚନା।
0: ଆମେ ବର୍ତ୍ତମାନ ଦେଖୁଛେ ଯେ ବଳଭଦ୍ର ଭଗବାନ ଆସି ତାଳଧ୍ୱଜ ରଥ ନିକଟରେ ପହଞ୍ଚିଗଲେଣି। ଏପଟରେ ଦଶାବତାର ମଠ, ଆଉ ସେପଟରେ ତାଳଧ୍ୱଜ ରଥ, ଏଇ ମଠିକ ମଝି ଭାଗରେ ବିରାଜମାନ କରିଛନ୍ତି ପ୍ରଭୁ ପ୍ରଳମ୍ବାରି ଫଳମୂଷଳଧାରୀ ପ୍ରଭୁ ଶ୍ରୀ ବଳ ଜଗନ୍ନାଥ ମହାପ୍ରଭୁଙ୍କର ଦେଶ ଭ୍ରାତା କାମପାଳ ହଳାୟୁତ ଶଙ୍କର୍ଷଣ। ସେ ଭଗବାନ ଆଜି ଭକ୍ତମାନଙ୍କ ଗହଣରେ ଅଛନ୍ତି। ମହାପ୍ରଭୁ ଧୀର ପଦକ୍ଷେପରେ ସୁନ୍ଦର ବଦନ, ମହାପ୍ରଭୁ କେତେ ସୁନ୍ଦର ଦିଶୁଛନ୍ତି। ତାଙ୍କର ଆଖି ଦୁଇଟି ଆଜି ଚାହିଁଦେଲେ ହୃଦୟ ସ୍ତମ୍ଭୀଭୂତ ହୋଇଯାଉଛି, ହୃଦୟରୁ କୋହ ବାହାରି ଆସୁଛି। ଜନ୍ମ ଜନ୍ମର ଯେଉଁ ଦୁଃଖ, ମହାପ୍ରଭୁଙ୍କୁ ତକ ଟିକିଏ ଚାହିଁଦେଲେ ମହାପ୍ରଭୁଙ୍କ ଆଖି ସହିତ ଆଖି ମିଶିଗଲେ ହେ ପ୍ରଭୁ ଆପଣ ଜଗତକୁ ରକ୍ଷା କରନ୍ତୁ, ଜଗତକୁ ଉଦ୍ଧାର କରନ୍ତୁ। ସେପଟରେ ଆମେ ଦେଖୁଛୁ ଯେ ବର୍ତ୍ତମାନ ଧାଡ଼ି

0: ପହଣ୍ଡିରେ ମାଡ଼ି ଆସୁଛନ୍ତି ଜଗତ ଜନନୀ କରୁଣାମୟୀ ମା ସୁଭଦ୍ରିକା। ଏବଂ ଆମେ ଦେଖୁଛୁ ସେପା ସେପଟ ମଧ୍ୟ ବର୍ତ୍ତମାନ ବିଜେ କରୁଛନ୍ତି ଦେବୀ ସୁଭଦ୍ରିକା ଜଗତ ଜନନୀ କରୁଣାମୟୀ ଘଟ ଘଟ ବାସିନୀ ଉଦ୍ଭବ ସ୍ଥିତି ସଂହାର କାରିଣୀ ପରମ କଲ୍ୟାଣମୟୀ ପରାମ୍ବା ଜଗଦମ୍ବା ଜଗତ ଜନନୀ ମା ମା ସୁଭଦ୍ରା ମହାରାଣୀ ସେ ମଧ୍ୟ ଆସୁଛନ୍ତି। ଏବଂ ଆଉ ଅଳ୍ପ ସମୟ ପରେ ପ୍ରଭୁ ଶ୍ରୀ ବଳଭଦ୍ର ଭଗବାନ ତାଙ୍କର ପହଣ୍ଡି ଶେଷ ହେବ ଏବଂ ସେ ବିଜେ କରିବେ ଚାରମାଳ ଉପରକୁ। କୁହ
1: ଭଦ୍ରଦାୟିନୀ ଭଦ୍ରା ଭଦ୍ର ସ୍ୱରୂପ ତୁମ ମହାମାୟୀ ନମସ୍ତୁତେ ମା ଜଗତ ଜନନୀ ଦେବୀ ସୁଭଦ୍ରା। ବର୍ତ୍ତମାନ ନାକଚଣା ଦ୍ୱାର ଠାରେ ଯେଉଁ ଗୁଣ୍ଡିଚା ମଣ୍ଡପର ଯେଉଁ ନାକଚଣା ଦ୍ୱାର ସେ ନାକଚଣା ଦ୍ୱାର ଠାରେ ରହିଯାଇଛନ୍ତି। କାହିଁକି ନା ଆଗରେ ଯାଉଛନ୍ତି ବିଶ୍ୱାସର ପ୍ରତୀକ ବଡ଼ ଭାଇ ବଳଭଦ୍ର ବର୍ତ୍ତମାନ ତାଳଧ୍ୱଜ ରଥର ସେଇ ଚାରମାଳ ଅଭିମୁଖେ ଯାତ୍ରା କରୁଛନ୍ତି। ଘଣ୍ଟ ମାନଙ୍କର ଉଦ୍ଘୋଷଣ ଘଣ୍ଟ ଘଣ୍ଟ ନାଦରେ ପ୍ରକମ୍ପିତ ହେଉଛି ଏ ଶରଧା ବାଲି। ଶ୍ରଦ୍ଧା ବନ୍ଧୁ ଆମେ ଦେଖିପାରୁଛୁ ଖାଲି ଶରଧା ବାଲିର ଦୁଇ ପଟ ନୁହେଁ, ଖାଲି ଦୁଇ ପଟରେ ଶ୍ରଦ୍ଧାଳୁମାନେ ଛିଡ଼ା ହେଇନାହାନ୍ତି। ଆଜି ଗୁଣ୍ଡିଚା ମନ୍ଦିରରୁ ଯେତେ ଦୂର ପର୍ଯ୍ୟନ୍ତ ଆମର ଆଖି ଦେଖାଯାଉଛି ସେତେ ଦୂର ପର୍ଯ୍ୟନ୍ତ ଅନେକ ଶ୍ରଦ୍ଧାଳୁ ଭକ୍ତ ଏଇଠାରେ ଦଣ୍ଡାମାନ ହେଇଛନ୍ତି। ଆଉ ପ୍ରଭୁଙ୍କର ଘଣ୍ଟ ନାଦ ଶୁଣି ତାଙ୍କ ମନ ଭିତରେ ଗୋଟେ ଅପୂର୍ବ ଆନନ୍ଦ ଖେଳି ଉଠୁଛି, କାହିଁକିନା ଯେଉଁଥିପାଇଁ ଅପେକ୍ଷା କରିଥିଲେ ଏତେ ସମୟ ପର୍ଯ୍ୟନ୍ତ ଯେଉଁ ପହଣ୍ଡି ଯାତ୍ରା ଯେଉଁ ଆଜିର ଯେଉଁ ଯାତ୍ରାର ଯେଉଁ ସବୁଠାରୁ ସୁନ୍ଦର ଦିବ୍ୟମୟ ରୂପର ପରିପ୍ରକାଶ ଘଟୁଛି ଏହି ପହଣ୍ଡି ଯାତ୍ରାରେ। ଯାହାକୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳେ। ପଦ୍ମ ପୁରାଣରେ କବି ନୀଳାମ୍ବର ଦାସ ଲେଖିଛନ୍ତି, ବଳଭଦ୍ର ଜଗନ୍ନାଥ ନୀଳାଦ୍ରିର ପତି ସୁଭଦ୍ରା ଯେ ସୁଦର୍ଶନ ଚତୁର୍ଥା ମୂରତି ଭକ୍ତ ଭାବେ ଏହାଙ୍କୁ ଯେ କରନ୍ତି ଦର୍ଶନ କୋଟି କୋଟି ଜନ୍ମ ପାପ ହୁଏ ବହନ ସେ ଚତୁର୍ଥା ମୂର୍ତ୍ତିକୁ ଯେ ଯେହୁ ଦେଖି ନାହିଁ ସତ ପୁଣ୍ୟ କଲେ ସେହୁ ମୁକ୍ତି ନ ମିଳେ। ଏ ଚତୁର୍ଥା ମୂର୍ତ୍ତିଙ୍କର ଏ ଯେଉଁ ଯାତ୍ରା ଯେଉଁ ଯାତ୍ରାର ପହଣ୍ଡି ରୂପ ଆଉ ପ୍ରଭୁଙ୍କୁ ଯିଏ ଦର୍ଶନ କରିନାହିଁ ଯେତେ ପୁଣ୍ୟ କଲେ ମଧ୍ୟ ଯେତେ ତାର ଶକ୍ତି ଥିଲେ ମଧ୍ୟ ତାକୁ କେବେ ହେଲେ ମୁକ୍ତି ମିଳେ ନାହିଁ। କାରଣ ଇଏ ହେଉଛି ସେଇ କୈବଲ୍ୟର କ୍ଷେତ୍ର ମୁକ୍ତିର କ୍ଷେତ୍ର ଯେଉଁଠି ବର୍ତ୍ତମାନ ଆମେ ସେଇ ଯେଉଁ ଶରଧା ବାଲିର ପ୍ରାଙ୍ଗଣ ଆଜି ପବିତ୍ର ହୋଇ ଉଠିଛି। କାରଣ ବଡ଼ ଭାଇ ବଳିଆର ଭୁଜଙ୍କର ଯେଉଁ ପାଦ ଏଇ ଶରଧା ବାଲିରେ ପଡ଼ି ଆହୁରି ପବିତ୍ର ହେଇଯାଉଛନ୍ତି। ପାଟ ଡୋରକୁ ଭିଡ଼ି ଧରିଛନ୍ତି ସେ ଦଇତାପତି ସେବକମାନେ ଦୈ ବିଶ୍ୱାବସୁ କଂସଧର ଯେଉଁମାନେ ଆଗରେ ପାଟ ଢଳକୁ ଢାଲି ଧରିଛନ୍ତି, ପୁଣି କିଏ ସେ ତାଙ୍କର ବାହୁକୁ ବାହୁରେ ଛନ୍ଦି ଦେଇଛନ୍ତି। ଇଏ ତ ହେଉଛନ୍ତି ସେ କାଳିଆ ଠାକୁରଙ୍କର ଅନେକ ଯେଉଁ ଯାତ୍ରାର ମହନୀୟ ରୂପ। ଧୀରେ ଧୀରେ ପାଦକୁ ଭୁଣ୍ଡନ କରି ବଳିଆର ଭୁଜ ଶଶାଙ୍କ ଧବଳ ନାହିଁ ପଟାନ୍ତର କାମପାଳ ତୋର ନାମ ଅତି ବଳରେ ବୋଲାଉ ଦୁହି ବଳରାମ ନୀଳଗିରି ବାସିତୁ ଅଟୁ ନୀଳାମ୍ବର କୃତାନ୍ତକ ବୋଲି ତୋତେ କହନ୍ତି ଅମର। ହେ ପ୍ରଭୁ ଏ କ୍ଷେତ୍ରର କ୍ଷେତ୍ରାଧିପତି ଜଗନ୍ନାଥଙ୍କର ଆପଣ ହେଉଛନ୍ତି ଶ୍ରବଣ ଶକ୍ତି। ସମସ୍ତ ପ୍ରାଣୀମାନଙ୍କର ଅଳି ଗୁହାରି ଆପଣ ହିଁ ଶ୍ରବଣ କରିଥାନ୍ତି। ସେଇ ଶ୍ରବଣକର୍ତ୍ତା ସେଉ ଆର୍ତ୍ତ ସମସ୍ତ ଦୁଃଖକୁ ହରଣ କରୁଥିବା ହର୍ତ୍ତା ବର୍ତ୍ତମାନ ଯାଉଛନ୍ତି ଚାରମାଳ ଉପରକୁ। ଘଣ୍ଟୁଆମାନେ ମଧ୍ୟ ନାନା ଢଙ୍ଗିରେ ଘଣ୍ଟ ବଜାଉଛନ୍ତି ଆଉ ପାଟ ଡୋର ଧରିଛନ୍ତି ସେବକମାନେ। ଆଉ ଟାହିଆ ମସ୍ତକରେ ଏବେ ମଧ୍ୟ ସୁନ୍ଦର ଭାବରେ ରଙ୍ଗଣୀ ଫୁଲ ଶ୍ୱେତ ଫୁଲ ଦୁର୍ବା ତୁଳସୀ ଏବଂ ବିଭିନ୍ନ ସୋଲରେ ସୁସଜ୍ଜିତ ହୋଇଥିବା ବାଉଁଶ କାଠି ଏବଂ ଯେଉଁ ପାଟରେ ନିର୍ମାଣ କରାଯାଇଥିବା ନିଖୁଣ କଳାକାର ଯେଉଁ କାର୍ଯ୍ୟର ଯେଉଁ ରୂପ ସେ ଟାହିଆ ଏବେ ମଧ୍ୟ ପ୍ରଭୁଙ୍କର ମସ୍ତକରେ ରହିଛି। ଆଉ ଅତି ସୁନ୍ଦର ଭାବରେ ପ୍ରଭୁଙ୍କର ସମର୍ପିତ ସେବା କରିବା ପାଇଁ ଆଗଭର ହେଇଛନ୍ତି ସେବକମାନେ। ପାଟ ଡରି ବନ୍ଧା ଯାଇଛି ତାଙ୍କର ଯେଉଁ ସେନାପଟା ବନ୍ଧା ଯାଇଥିଲା ସେଇ ଯେଉଁ ସେନାପଟାରେ ଯେଉଁ ବଉଳ ଗଛର କାଠ ତାହାରି ଉପରେ ବାନ୍ଧି ଧରିଛନ୍ତି ସେଇ ଦଇତାପତିମାନେ ସେଇ ଡରକୁ। ଆଉ ଧୀରେ ଧୀରେ ପ୍ରଭୁ ପାହୁଣ୍ଡ ପହୁଣ୍ଡ ପକେଇ ଯାଉଛନ୍ତି।

0: ସୁରାଜ ରଥକୁ। ଆଉ ମା ସୁଭଦ୍ରା ଯାହାଙ୍କର ଛତ୍ରୀ ହେଉଛି ଲାଲ ଏବଂ ଯୋଉ ହଳଦିଆ ରଙ୍ଗର ଯୋଉ ଛତି, ସେଇ ମା ସେ ଛତିର ମାଧ୍ୟମରେ ଆଲଟ ଚାଲିଛି, ଚାମର ଚାଲିଛି, ବାଜା ବାଜୁଛି, ଘଣ୍ଟୁଆ ମାନଙ୍କର ଘଣ୍ଟର ଘଣ୍ଟ ଘଣ୍ଟ ନାଦ ମଧ୍ୟ ଚାଲିଛି। ସେଇ ନାଦର ତାଳେ ତାଳେ ମା ସୁଭଦ୍ରା ମଧ୍ୟ ନନ୍ଦୀଘୋଷ ରଥର ବାମ ପାର୍ଶ୍ୱ ଦେଇ ଆସିବେ ବର୍ତ୍ତମାନ ପଦ୍ମଧ୍ୱଜ ରଥକୁ। ପଦ୍ମଧ୍ୱଜ ରଥରେ ବିରାଜମାନ କରିବେ, ଆଉ ଏପଟେ ବିଭିନ୍ନ ନୃତ୍ୟ କରୁଛନ୍ତି, ନାନା ରଙ୍ଗର ନୃତ୍ୟ ଅପେକ୍ଷା କରିଥିଲେ। ପହଣ୍ଡି ହବ ସେଇ ନୃତ୍ୟର ତାଳେ ତାଳେ ପ୍ରଭୁଙ୍କୁ ମଧ୍ୟ ତାଙ୍କର ନୃତ୍ୟ ସେବାକୁ ଅର୍ପଣ କରିବେ। କୁନି କୁନି କଳାକାର ମଧ୍ୟ କିଏ ବାହୁକୁ ଅର୍ଦ୍ଧ ବାହୁ କରିଛନ୍ତି, କିଏ ଉର୍ଦ୍ଧ ବାହୁ କରିଛନ୍ତି, କିଏ ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି, କିଏ ଶରଧା ବାଲିରେ ଧୂପଟିଏ ଦେଇ ମଧ୍ୟ ପ୍ରଭୁଙ୍କ ନିକଟରେ ସେବାକୁ ଅର୍ପଣ କରୁଛନ୍ତି। କାଦମ୍ବରୀ ରସକୁ ପାନ କରି ମଦମତ୍ତ ଠାଣିରେ ବଡ଼ ଭାଇ ବଳିଆର ଭୁଜ ବର୍ତ୍ତମାନ ତାଳଧ୍ୱଜ ରଥକୁ ସୁନ୍ଦର ଭାବରେ ଆଗକୁ ଆଗକୁ ବଢ଼ି ଯାଉଛନ୍ତି। ତାଳଧ୍ୱଜ ରଥର ସେଇ ମଣ୍ଡପ, ଯେଉଁ କାଠ ମଣ୍ଡପ, ତାହାକୁ ମଣ୍ଡନ କରିବେ, କୋଳମଣ୍ଡନ କରିବେ। ମା ସୁଭଦ୍ରା ସେପଟେ ଆସି ଯାଉଛନ୍ତି।
1: ଡକ୍ଟର ନନ୍ଦୀ, ଗୋଟେ କଥା ଆପଣ ଦେଖନ୍ତୁ, ଆମର ଯେଉଁ ଘଣ୍ଟ ବାଦକ ମାନେ ଘଣ୍ଟ ବାଦନ କରୁଛନ୍ତି, ତା ସହିତ ଯେଉଁ ଦଇତାପତି ମାନେ ନେଇକରି ଯାଉଛନ୍ତି ମହାପ୍ରଭୁଙ୍କୁ, ତାର ଗୋଟେ କୌଶଳ ଅଛି। ଏବଂ ମୁଁ ଦେଖୁଛି ଯେତେକ ଦଇତାପତି ନେଇକି ଯାଉଛନ୍ତି ମହାପ୍ରଭୁଙ୍କୁ, ସେଥିରୁ କେହି ଗୋଟେ ଦୁର୍ବଳ ପତଳା ନାହାନ୍ତି, ସବୁ ବପୁଷ୍ମାନ ବପୁଷ୍ଠ ବଳଶାଳୀ ସେମାନେ। ଏବଂ ସେମାନେ ମଧ୍ୟ ମହାପ୍ରଭୁଙ୍କର ମୁଁ ଦେଖୁଥିଲି, ମହାପ୍ରଭୁ ଯେତେବେଳେ ଚାରମାଳ ତଳେ ଥିଲେ, ତାଙ୍କର ଉଚ୍ଚତା ପାଖାପାଖି 8 ଫୁଟ ଖଣ୍ଡେ ହେବ, କାହିଁକି ଜଣେ ଲୋକଠୁ ସେ ଆହୁରି 3 ଫୁଟ ଉପରେ ରହୁଛନ୍ତି। ତେଣୁ 8 ଫୁଟ ଉଚ୍ଚର ଏ ବିଗ୍ରହକୁ ନେବା ପାଇଁ ଯେଉଁ ପ୍ରକାର ବଳ, ଯେଉଁ ପ୍ରକାର ସାମର୍ଥ୍ୟ ଦରକାର, ସେ ସାମର୍ଥ୍ୟ ଏବଂ ବଳ ଏ ଦଇତାମାନଙ୍କ ଭିତରେ ଅଛି। ଏବଂ ଏ ଦଇତାମାନଙ୍କ ଭିତରୁ ମଧ୍ୟ ବାଛି ବାଛି ଯେଉଁମାନେ ପାରିବେ ସେ କାମକୁ, ସେମାନେ ସେ କ୍ଷେତ୍ରରେ ନିଯୁକ୍ତ ହେଉଛନ୍ତି। ଏଇଟା ଗୋଟେ ବଡ଼ କଥା।
0: ଦେଖନ୍ତୁ ପଛପଟୁ କିଏ ନିଜର ପୃଷ୍ଠଭାଗକୁ ଆଉ ଦେଇଦେଇଛନ୍ତି ପ୍ରଭୁଙ୍କୁ, ଆଉ କେତେ ଜଣ ବ୍ୟକ୍ତି ଯିଏକି ତାଙ୍କର ଯୋଉ ଡୋରକୁ ମଧ୍ୟ ଧରିଛନ୍ତି ସନ୍ତର୍ପଣରେ, ପୁଣି ପାଟ ଡୋରକୁ ଧରିଛନ୍ତି। ଆଉ ସୁନ୍ଦର ଭାବରେ ଦେଖନ୍ତୁ, ସେ ପାଟ ଡୋରଟା ଯେତେବେଳେ ପହଣ୍ଡି ହେଉଥିଲା, ତାହା ପ୍ରଭୁଙ୍କର ପଛପଟେ ଥିଲା ଏବଂ ସେବକମାନେ ତାକୁ ପଛପଟୁଆ ଟାଣୁଥିଲେ। ଯେତେବେଳେ ଉପରକୁ ଚଢ଼ୁଛନ୍ତି ଚାରମାଳ, ସେ ପାଟ ଡୋରିଟା ବର୍ତ୍ତମାନ ପ୍ରଭୁଙ୍କର ସମ୍ମୁଖ ଭାଗକୁ ଚାଲିଯାଇଛି, ଆଉ ସମ୍ମୁଖ ଭାଗରେ ଧରିକି ତାଙ୍କୁ ଭିଡ଼ି ଭିଡ଼ି ନେଉଛନ୍ତି ଅତି ସୁନ୍ଦର ଭାବରେ। ଆଉ ଏପଟେ ମା ଆସୁଛନ୍ତି, ତ୍ରାହିମା ପଦ୍ମପତ୍ରାଖି କାତ୍ୟାୟିନୀ ନମସ୍ତୁତେ ବଳଦେବସ୍ୟ ଭଗିନୀ ସୁଭଦ୍ରା ବରଦାମ ଶିବାମ। ଶିବା ଶକ୍ତିର ସଂଯୋଗକାରିଣୀ ଶକ୍ତି, ଯାହାଙ୍କ ବିନା ସଂସାର ସଂସାର ନୁହେଁ, କାରଣ କୁହାଯାଇଛି ଶିବ ଶକ୍ତି ସମାଯୋଗ ପରମାତ୍ମତି ନିଶ୍ଚିତ ପରମ ଶକ୍ତି ସଂଜାତ ଚିତ୍ ଶକ୍ତି ତଦ୍ଭବାମ। ଏ ଜଗନ୍ନାଥ
1: ଚାରମାଳ ଉପରେ ପହଞ୍ଚିଲେ ବଡ ଠାକୁର
0: ବର୍ତ୍ତମାନ ଦେଖନ୍ତୁ ଟିକେ ସୁନ୍ଦର ଭାବରେ, ଆଜି ଅତି ଶୃଙ୍ଖଳିତ ଭାବରେ ଶ୍ରୋତାବନ୍ଧୁ ଦେଖୁଛୁ ଆଜିର ଯୋଉ ଯାତ୍ରା ବର୍ତ୍ତମାନ ଅନୁଷ୍ଠିତ ହେଉଛି ଅତ୍ୟନ୍ତ ସୁନ୍ଦର ଭାବରେ। କାରଣ ଏଇ ଯୋଉ ପ୍ରଭୁଙ୍କ ଲାଗି ହୋଇଥିବା ପ୍ରତ୍ୟେକଟି ବସ୍ତୁ ଆଜି ମହାପ୍ରସାଦ ପାଲଟି ଯାଇଛନ୍ତି। ପ୍ରଭୁଙ୍କୁ ଯାହା ବସ୍ତ୍ର ହଉ, ଫୁଲ ହଉ, ଫଳ ହଉ ଏବଂ ନୈବେଦ୍ୟ, ସବୁକିଛି ଆଜି ମହାପ୍ରସାଦ। ଏ ଶରଧା ବାଲିର ରେଣୁ ରେଣୁ, ପ୍ରତ୍ୟେକଟି ବାଲିର ରେଣୁ ମଧ୍ୟ ଆଜି ମହାପ୍ରସାଦ ପାଲଟି ଯାଇଛି ପ୍ରଭୁଙ୍କର ପ୍ରତ୍ୟକ୍ଷ ସାନ୍ନିଧ୍ୟ ପାଇବା ପରେ। ଆଉ ଦେଖନ୍ତୁ ସେ ଚାରମାଳ ଦୁବକୁ
1: ଚାରମାଳ ଉପରେ ଠାକୁର ବିଜେ ହବା ପରେ ତାହିଆଟା ଖୋଲା ହବାର ବିଧି, କିନ୍ତୁ ଏ ଯୋଉ ସେବକ ମାନେ ଅଛନ୍ତି ସେମାନେ ଲୋଭରେ, ଏବଂ ଅଛି ଲୋକମାନଙ୍କର ମଧ୍ୟ ଯାତ୍ରୀମାନଙ୍କୁ ଭକ୍ତମାନଙ୍କୁ ଦେବେ, ଭକ୍ତମାନେ ମଧ୍ୟ ବ୍ୟାକୁଳ ଭାବରେ ତାହିଆରୁ ଖଣ୍ଡେ ନେବା ପାଇଁ ଚାହିଁଥିବେ। ତେଣୁ ଚାରମାଳ ନ ଖୋଲିକରି ଯେମିତି ମହାପ୍ରଭୁ ରଥରେ ଯିବେ, ରଥ ଭିତରକୁ ଯିବେ, ସେତେବେଳେ ତାହିଆକୁ ଭାଙ୍ଗି ସମସ୍ତେ ନେଉଛନ୍ତି। ତାହିଆର ଦୁବ, ତାହିଆର ତୁଳସୀ ସବୁ ମଧ୍ୟ ଭାଙ୍ଗିବାର ଆମେ ଦେଖିପାରୁଛେ।
0: ଆଜ୍ଞା, ବର୍ତ୍ତମାନ ସୁନ୍ଦର ଭାବରେ ଖୋଲା ଯାଉଛି, ମଧ୍ୟ ଫିଟଉଛନ୍ତି ସେ ଘଣ୍ଟିକି, କାରଣ ଅତ୍ୟନ୍ତ ମଜବୁତ।

ଭାବରେ ବନ୍ଧା ଯାଇଛି ଚାରମାଳ ଉପରେ ଯୋଉ ଚଢୁଛନ୍ତି ପ୍ରଭୁ, ସେ ଟାହିଆ ଯୋଉ ଟାହିଆ ରାଘବ ଦାସ ପ୍ରଦତ୍ତ ଟାହିଆ, ଯୋଉ ରାଘବ ଦାସ ରଘୁ ଅରହତ ସମ୍ପ୍ରଦାୟ ରାଘବ ଦାସ ମଠରେ ଦିନେ ଅତୀତରେ ନରେନ୍ଦ୍ର ସମୟରେ ଚନ୍ଦନ ଚାପ ଯେତେବେଳେ ଅନୁଷ୍ଠିତ ହେଉଥିଲା, ସେହି ସମୟରେ ମଦନ ମୋହନଙ୍କର ଯୋଉ ବିଗ୍ରହ ଯେତେବେଳେ ନରେନ୍ଦ୍ରର ଜଳରେ ମାନେ ପଡ଼ିଯାଇଥିଲା, ବର୍ଷା କାଳ ଯେତେବେଳେ ଝଡ଼ ତୋଫାନ ହେଇଥିଲା, ସେହି ସମୟରେ ଏ ରାଘବ ଦାସ ମଠ ମଦନ ମୋହନଙ୍କର ମୂଳ ବିଗ୍ରହ ସ୍ୱରୂପ ତାଙ୍କର ମଠରେ ଥିବା ବିଗ୍ରହକୁ ମନ୍ଦିରକୁ ପ୍ରଦାନ କରିଥିଲେ, ଏବଂ ସେବେଠାରୁ ପ୍ରଭୁଙ୍କର ଏହି ସେବା ନିମନ୍ତେ ରାଘବ

0: ସାମାଜିକ ଚାଲିଚଳନ ଯଦି ଥାଏ ତା ହେଉଛି ଜଗନ୍ନାଥଙ୍କର ସ୍ୱରୂପ। ସେ ଜଗନ୍ନାଥଙ୍କର ପ୍ରଭୁଙ୍କର ଲୀଳାରେ ଆମେ ମଧ୍ୟ ସମସ୍ତେ ଆଜି ଏକାଠି ହେଇଯାଇଛେ। ଶରଧା ବାଲିରେ ଯେଉଁ ଛାତ ଗୁଡ଼ିକ ରହିଛି ଆମେ ମଧ୍ୟ ଦେଖିପାରୁଛୁ ଶ୍ରୋତାମାନ ବନ୍ଧୁ, ସେଠି ମଧ୍ୟ ବହୁତ ଭକ୍ତ ସେଇଠାରୁ ଅବଲୋକନ କରୁଛନ୍ତି ପ୍ରଭୁଙ୍କର ଏ ଦୃଶ୍ୟକୁ। କାରଣ ଏ ସୁନ୍ଦର ଦୃଶ୍ୟ ଦେଖିବାକୁ ତାହା ବିରଳ। ଆଉ ମା ସୁଭଦ୍ରା ବର୍ତ୍ତମାନ ଦେଖନ୍ତୁ ଆସୁଛନ୍ତି, ସିଏ ମଧ୍ୟ ସୁଦର୍ଶନ ମହାପ୍ରଭୁ ଯେମିତି ଗୋଟିଏ ପରିକ୍ରମା କରିଥିଲେ ତିନି କୋଟି ରଥକୁ, ଆଜି ଠିକ୍ ସେହିପରି ଜଗଜନନୀ ମା ସୁଭଦ୍ରାଙ୍କର ରଥ ଆଜି ତିନି କୋଟି ରଥକୁ, ମା ଦେବୀ ସୁଭଦ୍ରାଙ୍କର ବିଗ୍ରହ ସ୍କନ୍ଦାରୁଣା ହେଇ ମା ତିନି କୋଟି ରଥକୁ ପରିକ୍ରମା କରିବେ। ତାପରେ ସୁଭଦ୍ରାଙ୍କର ଯେଉଁ ପଦ୍ମଧ୍ୱଜ ରଥକୁ ମା ଚଢ଼ିବେ ଚାରମାଳ ଦେଇ। ସେଥିପାଇଁ ଭକ୍ତମାନଙ୍କ ମନ ଭିତରେ ଅପୂର୍ବ ଆନନ୍ଦ, କିଏ ଛୁଇଁ ଦେଉଛନ୍ତି, କିଏ ଆଲୋଡ଼ ପକାଉଛନ୍ତି, କିଏ ଚାମର ପକାଉଛନ୍ତି। ମା ଏଇଠାରେ ଦଣ୍ଡାମାନ ନେଇଛନ୍ତି, ମା ରଥ ଯେଉଁ ପଦ୍ମଧ୍ୱଜ ରଥ ଲାଲ ଏବଂ କଳା ରଙ୍ଗର ଯେଉଁ ରଥ ସେଇଠି ଯେଉଁ ରହିଛି ପଦ୍ମଧ୍ୱଜ ରଥ ତାରି ଉପରକୁ ମା ଚଢ଼ିଯେବେ। ଭକ୍ତମାନଙ୍କ ଭିତରେ ଅନେକ ଆନନ୍ଦ, ଅନେକ ସେଇ ଶାନ୍ତି ମୈତ୍ରୀ ପ୍ରୀତିର ବାର୍ତ୍ତା ନେଇ ମା ଯୋଗ ମାୟା ସାକ୍ଷାତ ଯୋଗ ସ୍ୱରୂପା ପ୍ରକୃତି ଆଉ ପୁରୁଷ ସହିତ ଯିଏ ମିଳନ କରାଇଥାନ୍ତି। ଆଜିର ଯାତ୍ରାରେ ଯେଉଁ ବିଶ୍ୱାସ ଆଉ ଭାବ ସହିତ, ବିଶ୍ୱାସ ହେଉଛି ବଳଭଦ୍ରଙ୍କର ରଥ, ଭାବ ହେଉଛନ୍ତି ଜଗନ୍ନାଥଙ୍କ ରଥ, ବିଶ୍ୱାସ ସହିତ ଭାବକୁ ମିଳିତ କରିବାକୁ ହେଲେ ଆମ ଭିତରେ ଗୋଟେ ଚେତନାର ଶକ୍ତି ଦରକାର। ଯେଉଁ ଚେତନାର ଶକ୍ତି ହେଉର ସ୍ୱରୂପିଣୀ ହେଉଛନ୍ତି ମା ଜଗଜ୍ଜନନୀ ସାକ୍ଷାତ ସୁଭଦ୍ରା। ସେଇ ସୁଭଦ୍ରା ମା ଏଇଠାରେ ବର୍ତ୍ତମାନ ଦଣ୍ଡାମାନ ହୋଇଛନ୍ତି, ତାଙ୍କୁ କଳାକୃତ କରିଛନ୍ତି ବୈତାପତି ସେବକ ମାନେ।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ପତ୍ନୀଙ୍କୁ ପସନ୍ଦ ଆସିବ।
3: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
2: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
3: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
4: ବିଶଲ୍ୟକରଣୀ ବିଶଲ୍ୟକରଣୀ ଆସିଗଲା, ବିଶଲ୍ୟକରଣୀର ନୂଆ ମହାଶକ୍ତି ଇନହେଲର।
5: ହଁ ଆଜ୍ଞା, ବିଶଲ୍ୟକରଣୀର ନୂଆ ମହାଶକ୍ତି ଇନହେଲର ବ୍ୟବହାର କରନ୍ତୁ, ଥଣ୍ଡା ସର୍ଦ୍ଦିରୁ ତୁରନ୍ତ ଆରାମ ପାଆନ୍ତୁ।
6: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
7: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 April 2025 ଲାଗୁ କରାଯାଇଛି।
6: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧାଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
7: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
6: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
7: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
6: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
8: ସମୃଦ୍ଧ ପରମ୍ପରା, ସଶକ୍ତ ଭବିଷ୍ୟତ, ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ନାଲ୍କୋ ପକ୍ଷରୁ ଭକ୍ତିଭରା ଅଭିନନ୍ଦନ।
9: ଡାଇରିଆ ନିରାକରଣ ପାଇଁ କେତୋଟି ସାଧାରଣ ସତର୍କତା।
6: ଅଧ ଘଣ୍ଟାଏ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି କିମ୍ବା 1 ଲିଟର ପାଣିରେ ଗୋଟିଏ ହାଲୋଜେନ୍ ବଟିକା ପକାଇ ଅଧ ଘଣ୍ଟା ପରେ ପିଇବା ପାଇଁ ବ୍ୟବହାର କରନ୍ତୁ।
9: ଖାଦ୍ୟ ପ୍ରସ୍ତୁତି ପୂର୍ବରୁ, ଖାଇବା ପୂର୍ବରୁ ଓ ଶୌଚ ହେବା ପରେ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ।
6: କାହାର ଝାଡ଼ା କିମ୍ବା ବାନ୍ତି ଲକ୍ଷଣ ଦେଖାଦେଲେ ତୁରନ୍ତ ORS ଦ୍ରବଣ ପିଆନ୍ତୁ ଓ ଡାକ୍ତରଖାନା ନିଅନ୍ତୁ। ବିଳମ୍ବ କଲେ ବିପଦ ଅଛି।
9: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
0: ଜୟ ଜଗନ୍ନାଥ। ଆମେ ବର୍ତ୍ତମାନ ଦେଖିପାରୁଛୁ ମା ଜଗଜ୍ଜନନୀ ଦେବୀ ସୁଭଦ୍ରା ବର୍ତ୍ତମାନ ବଳଭାଇ ବଳଭଦ୍ରଙ୍କର ତାଳଧ୍ୱଜ ରଥର

0: ପଶ୍ଚାତ୍ ପଟେ ଦଣ୍ଡାୟମାନ କରିଛନ୍ତି। ପୁଣି ଆସିବେ ନନ୍ଦିଘୋଷ ରଥ ଦେଇ ସେଇ ଦର୍ପଦଳନ ରଥ ବା ପଦ୍ମଧ୍ୱଜର ରଥରେ ବିରାଜମାନ କରିବେ ବଳଭଦ୍ର ଜଗନ୍ନାଥ ସୁଭଦ୍ରାଜ ସୁଦର୍ଶନ ଦାରୁ ବ୍ରହ୍ମ ସ୍ୱରୂପାୟ ଚତୁର୍ଥା ମୂର୍ତ୍ତୟେ ନମଃ ଜକାରସ୍ତୁ ଜଗନ୍ନାଥ ଗକାର ବଳଦେବ କହ ଭଦ୍ରା ନକାର ଭାବେନ ଥକାରଶ୍ଚ ସୁଦର୍ଶନ। ସୁଦର୍ଶନ ମହାପ୍ରଭୁ ଆସିସାରିଲେଣି, ସୁଭଦ୍ରାଙ୍କ ରଥରେ ଦଣ୍ଡାମାନ ହୋଇସାରିଲେଣି। ଆଉ ମା ସୁଭଦ୍ରା ଯିଏ ବର୍ତ୍ତମାନ ସ୍କନ୍ଧାରୂଢ଼ ହୋଇ ମାଙ୍କୁ ପୁତ୍ରମାନେ କିପରି ଭାବରେ କୋଳାକୃତ କରି ନେଉଛନ୍ତି ସାରା ବିଶ୍ୱରେ, ଇଏ ହେଉଛି ବିରଳ ଯୋଉ ଦୃଶ୍ୟ। ଜନନୀ ଜନ୍ମଭୂମି ସ୍ୱର୍ଗାଦପି କରିଅସି, ମାଙ୍କୁ କୋଳାକୃତ କର, ମାଙ୍କୁ ଆପଣେଇ ନିଅ। ମା ହେଉଛନ୍ତି ସଂସାରର ସବୁଠାରୁ ଶ୍ରେଷ୍ଠ। ଆଜି ଆମେ ଏତେ ମାନବ ଶିକ୍ଷା ପାଉଛେ, ତଥାପି ଏ ମଣିଷ ଆଜି ଆମେ ବାର୍ଦ୍ଧକ୍ୟ ଅବସ୍ଥାରେ ମାତା ପିତାଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡ଼ି ଦଉଛେ। ଏ ସଂସ୍କୃତି ଆମ ସଂସ୍କୃତି ନୁହେଁ, ଏ ସଂସ୍କୃତି ହେଉଛି ବିଶ୍ୱ ସଂସ୍କୃତି, ଯୋଉ ସଂସ୍କୃତିରେ ଜଗନ୍ନାଥ ଶିଖଉଛନ୍ତି ମଣିଷକୁ, ମାନବ ବୋଧକୁ ଶିକ୍ଷା ଦଉଛନ୍ତି ଯେ ମାତୃଭୂମି, ମାତୃଭୂମିର ସେଇ ପ୍ରେମ। ମାଙ୍କ ପାଖକୁ ତମେ ବର୍ଷକରେ ଥରେ ଆସୁଛନ୍ତି, ତୁମେ ମଧ୍ୟ ମାଙ୍କ ନିକଟକୁ ଆସ। ମାଙ୍କର ସେଇ ଯୋଉ ଯାତ୍ରା, ଇଏ ହେଉଛି ପରମ ପାବନ ଯାତ୍ରା, ଯୋଉ ଯାତ୍ରାରେ ନିଜେ ଜଗଜ୍ଜନନୀ ଆସିଛନ୍ତି ବିଶ୍ୱାସର ପ୍ରତୀକ ବଳ ଭାଇ ବଳଭଦ୍ରଙ୍କ ରଥ। ଆଉ ଯୋଗ ମାୟା ଯାହାଙ୍କୁ ମଧ୍ୟ କୁହାଯାଇଥାଏ, ଆମେ କହୁ ସେ ହେଉଛି ବିଶ୍ୱର୍ଗ ଆତ୍ମ, କାହିଁକି ନା ସେ ସବୁ ସଂସାରକୁ ଯୋଡ଼ୁଛନ୍ତି। ମାୟା ବିହୀନ ସଂସାର, ଯୋଉ ମାୟା କେବଳ ପ୍ରଭୁଙ୍କ ନିକଟରେ ଦିଅ, ବିଲୀନ ହେଇଯା, ତାଙ୍କ ନିକଟରେ ସମର୍ପିତ ଭାବ ହେଇଯା, ଯୋ ଭାବର ଠାକୁର, କାରଣ ନୋହିବେ ସର୍ବଜ୍ଞ କିମ୍ବା ବ୍ରହ୍ମ ପରିବାର, ଯୋଉଠି ଜାଣିଲେ ନିଶ୍ଚୟ ପ୍ରଭୁ ଦକ୍ଷିଣ କୁଞ୍ଜର, ପୂର୍ବଜରେ ପୂର୍ବ ଗଛ ଭାବ ଉପଜାଇ ପହଣ୍ଡି ବିଜୟ କଲେ ପ୍ରଭୁ ଝୁଲି ଝୁଲି ଝୁଲାଇ ଝୁଲାଇ। ଏ ପ୍ରଭୁ ଆସୁଛନ୍ତି ନିଜେ ଝୁଲି ଝୁଲି ଆମ ହୃଦୟ ଭିତରେ, ସେ ଭାବନାକୁ ଜାଗ୍ରତ କରି ଯୋଉ ଭାବ ଆଜି ଭକ୍ତ ଆଉ ଭଗବାନଙ୍କ ସହିତ ମିଳିବାରେ ଆମେ ଶ୍ରଦ୍ଧାବାଲିରେ ଦେଖିପାରୁଛୁ। ଅନେକ ଶ୍ରଦ୍ଧାଳୁ ବର୍ତ୍ତମାନ ଯୋଉମାନେ ସମସ୍ତେ ବସି ଯାଇଥିଲେ, ତାଙ୍କ ଭିତରର ସେଇ ଭାବଟା ଏତେ ଜାଗ୍ରତ ହେଇଯାଇଛି, ସମସ୍ତେ ଦଣ୍ଡାମାନ ହେଇଯାଇଛନ୍ତି। ହରିବୋଲ ହୁଳହୁଳି ଜୟ ଜୟ ଗାନରେ ଏ ଶ୍ରଦ୍ଧାବାଲି ପ୍ରକମ୍ପିତ ହେଉଛି। ତେବେ ଏଇ ଶ୍ରଦ୍ଧାବାଲିର ଏଇ ଦୃଶ୍ୟ ସହିତ ଆଜି ଗୁଣ୍ଡିଚା ମଣ୍ଡପ ଠାରୁ ଯୋଉ ସିଂହଦ୍ୱାରର ଦୃଶ୍ୟ ଆମେ ମାନେ ଦେଖିପାରୁଛୁ, ଯାହା ଦେଖିପାରୁନାହୁଁ, ଆମର ଆଉ ଗୋଟେ ଦ୍ୱିତୀୟ କେନ୍ଦ୍ର ଅଛି ଯୋଉ ବଡ଼ସଂଘଠାରେ। ସେ ବଡ଼ସଂଘ ଠାରୁ ଏଇ ଯୋଉ ବଡ଼ଦାଣ୍ଡର ଯୋଉ ପ୍ରଶସ୍ତ ଭୂମି 3 କିଲୋମିଟର ବ୍ୟାପ୍ତ, ତାହାକୁ ଆମେ ତାଙ୍କ ଠାରୁ ଶ୍ରବଣ କରିବା, ନେଇଯାଉଛୁ ଦ୍ୱିତୀୟ କେନ୍ଦ୍ରକୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଧନ୍ୟବାଦ। ସୁନ୍ଦର ଭାବରେ ଆଲୋଚନା କରୁଥିଲେ କଲ୍ୟାଣୀ, ଯେ ବର୍ତ୍ତମାନ ଜଗଜ୍ଜନନୀ କୃପାମୟୀ ମା ସୁଭଦ୍ରା ଠାକୁରାଣୀ ବର୍ତ୍ତମାନ ଯାଉଛନ୍ତି ତାଙ୍କ ରଥକୁ, ଦର୍ପଦଳନ ରଥ, ଦେବଦଳନ ରଥକୁ, ଏବଂ ଏ ରଥ ସୁସଜ୍ଜିତ ହେଇକି ଅପେକ୍ଷା କରିଥିଲେ ଯେ କେତେବେଳେ ମା ଆସିବେ। ମା ବର୍ତ୍ତମାନ ଯାଉଛନ୍ତି ସେଇ ଦର୍ପଦଳନ ରଥକୁ, ଏବଂ ତା ଆଗରୁ ଆୟୁଧ ପୁରୁଷ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ, ଯିଏକି ବ୍ରହ୍ମାଣ୍ଡନାଥ ବ୍ରହ୍ମାଣ୍ଡ ନାୟକ ଜଗନ୍ନାଥଙ୍କର ବାମ ପଟରେ ଶୋଭା ପାଉଥିବା, ଯୋଉ ବର୍ତ୍ତମାନ ଯୋଉ ପ୍ରକାରର ଆପଣ ଦେଖୁଛନ୍ତି ପହଣ୍ଡିର ଦୃଶ୍ୟ, ବର୍ତ୍ତମାନ ଆମେ ଯୋଉଠୁ ଅଛୁ ବର୍ତ୍ତମାନ ଭକ୍ତ ଶାଳବେଗଙ୍କର ସମାଧି, ଏବଂ ଏପଟରେ ଅର୍ଦ୍ଧଶୋଷଣୀ ମା ମାଉସୀ ମା ମନ୍ଦିର, ଏଇ ମଝିରେ ଆମେ ଦେଖୁଛୁ ଧୀରେ ଧୀରେ ଗହଳି ବଢିବାରେ ଲାଗିଛି ଧୀରେ ଧୀରେ, ଏବଂ ତାଙ୍କର ମେହେନା ଯାଇସାରିଲାଣି। ଆପଣମାନେ ଶୁଣି ଖୁସି ହେବେ ଯିଏକି ଓଡ଼ିଆ ଜାତିର ମୌଢ଼ମଣି ଗଜପତି ମହାରାଜ ଚତୁର୍ଥ ଦିବ୍ୟ ସିଂହ ଦେବ, ଯିଏ ବର୍ତ୍ତମାନ ପୁରୀର ଗଜପତି ଅଛନ୍ତି, ତାଙ୍କର ମେହେନାକୁ ସେମାନେ ନେଇସାରିଲେଣି। ବର୍ତ୍ତମାନ ବଳଗଣ୍ଡି ପାଖରେ ତାଙ୍କର ବଡ଼ଶଙ୍କ ପାଖରେ ତାଙ୍କର ମେହେନାକୁ ରଖିବେ, ଏବଂ ଗଜପତି ମହାରାଜ କାର୍ରେ ଆସିବେ ସେଇ ସେଇ ପର୍ଯ୍ୟନ୍ତ, ଏବଂ ସେଇଠୁ ଦାମଜାନରେ ଯିବେ ଶ୍ରଦ୍ଧାବାଲିକୁ। ତେଣୁ ବର୍ତ୍ତମାନ ଧୀରେ ଧୀରେ ଗହଳି ଲାଗିଛି, ବର୍ତ୍ତମାନ ପାଗ ଯଦିଓ ତୀବ୍ର ନାହିଁ, କିନ୍ତୁ ଲୋକଙ୍କ ଭିତରେ ଯୋଉ ଆଗ୍ରହ, ଯୋଉ ଉତ୍ସାହ, ସେ ଉତ୍ସାହରୁ ଜଣାପଡ଼ୁଛି ଯାଉଛନ୍ତି ଆସୁଛନ୍ତି, ଲୋକ ଧାଡ଼ି ବାନ୍ଧିକିରି ଯାଉଛନ୍ତି, ପୁଣି ଏପଟକୁ ଯାଉଛନ୍ତି, ସେପଟରୁ ଏପଟକୁ ଆସୁଛନ୍ତି। ଏ ଗହଳି ଚହଳି ଲାଗିଛି, ଏ ଗହଳି ଚହଳି ଲାଗିବା ପାଇଁ ମହାପ୍ରଭୁଙ୍କର କୃପା ରହିଛି, କାରଣ ବର୍ତ୍ତମାନ ଆପଣଙ୍କର ଅଗ୍ନିଶମ ଭାଇମାନେ ବର୍ତ୍ତମାନ ପ୍ରସ୍ତୁତ ହେଇଗଲେଣି ଜଳସିଞ୍ଚନ କରିବା।

କାରଣ ସେମାନେ ତାଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି। ଏଠି ସମସ୍ତେ ସମସ୍ତଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି। ଇଏ ହେଉଛି ଗୋଟିଏ ସାମୂହିକ କାର୍ଯ୍ୟ, ଇଏ ମହୋତ୍ସବ, ଇଏ ରଥଯାତ୍ରାର ମହୋତ୍ସବ, ଗୁଣ୍ଡିଚା ଯାତ୍ରାର ମହୋତ୍ସବ, ପତିତ ପାବନ ଯାତ୍ରାର ମହୋତ୍ସବ ଏଭଳି ଭାବରେ ଚାଲିଛି। ଏହାକୁ ନ ଦେଖିଲେ କେହି ଜାଣିପାରିବ ନାହିଁ, ଉପଲବ୍ଧି କରିପାରିବ ନାହିଁ। ଯାହା ହଉ ଧୀରେ ଧୀରେ ବଡ଼ଦାଣ୍ଡ ଭାବ ସମୁଦ୍ର, ଜନସମୁଦ୍ର ବୋଲି ମୁଁ କହିବି ନାହିଁ, ଭାବ ସମୁଦ୍ରରେ ସମସ୍ତେ ଆଜି ଉମୁଟୁ ହେଉଛନ୍ତି। ସେଇ ଗୋଟିଏ ଜଗତନାଥ ଜଗନ୍ନାଥଙ୍କର କୃପା ପାଇବା, ଆଶିଷ ପାଇବା, ଏହି ଲକ୍ଷ୍ୟ ନେଇକିରି ସମସ୍ତେ ଆଜି ଧୀରେ ଧୀରେ ବଡ଼ଦାଣ୍ଡରେ ପରିବାର ଧରିକିରି ଆସୁଛନ୍ତି। କାରଣ ଆଜି ଛାଡ଼ିଦେଲେ, ଏବଂ ଆଜି ଛାଡ଼ିଦେଲେ ଆଉ ନାହିଁ ପୁଣି ଆର ବର୍ଷକୁ। ପାଗ ମଧ୍ୟ ଅନୁକୂଳ ଅଛି, ବର୍ଷା ନାହିଁ, ସମସ୍ତେ ନିଜ ନିଜ ସାଧନରେ ଆସିଛନ୍ତି। ବଡ଼ଦାଣ୍ଡ, ଯେଉଁ ବଡ଼ଦାଣ୍ଡରେ ପାଦ ଥାପିଦେଲେ ଅନୁଭବ କରିପାରିବେ। ବର୍ତ୍ତମାନ ପୋଲିସ ଭାଇମାନେ ବର୍ତ୍ତମାନ ଧାଡ଼ିରେ ଯାଉଛନ୍ତି ତାଙ୍କର କର୍ତ୍ତବ୍ୟ ସ୍ଥଳକୁ, ଗନ୍ତବ୍ୟ ସ୍ଥଳକୁ। ଏଠି ସମସ୍ତେ ସମସ୍ତଙ୍କର ଦାୟିତ୍ୱ ଠିକ୍ ଭାବରେ ନିର୍ବାହ କରୁଛନ୍ତି। କାରଣ ସେ ପରା ଜଗତନାଥ, ଶ୍ରୀ ଜଗନ୍ନାଥ, ସେ ପରମ ବ୍ରହ୍ମ, ସେ ପରମାତ୍ମା, ସେ ନିର୍ବିକାର ଏବଂ ସର୍ବଧର୍ମ ସମନ୍ୱୟର ହିତସ୍ଥଳୀ ହେଉଛି ଏହି ଶ୍ରୀକ୍ଷେତ୍ର। ଜନମାନସରେ ଜଗନ୍ନାଥ ଧର୍ମ, ଜଗନ୍ନାଥ ସଂସ୍କୃତି ସମସ୍ତଙ୍କୁ ଆପଣେଇ ନେଇଛି, ସମସ୍ତଙ୍କୁ ନିଜର କରି ନେଇଛି। ଏବଂ ଏହି ଜଗନ୍ନାଥ ମହାପ୍ରଭୁଙ୍କୁ ଯେତେବେଳେ ଆମେ ଦେଖୁ, ଯେ ଜଣେ ସବର ଦେବତା, ଦାରୁ ଦେବତା, ଏବଂ ଦାରୁ ମୂର୍ତ୍ତିରେ ଯେତେବେଳେ ମହାପ୍ରଭୁ ସମଗ୍ର ବିଶ୍ୱକୁ ଦର୍ଶନ ଦେଉଛନ୍ତି, ସମଗ୍ର ମାନବ ଜାତିକୁ ଜ୍ଞାନ ଦେଉଛନ୍ତି, ପ୍ରଜ୍ଞା ଦେଉଛନ୍ତି, ବିଚାର ଦେଉଛନ୍ତି, ଏବଂ ସେଭଳି ଦେବତାଙ୍କୁ ଦେଖିବା ପାଇଁ ସମସ୍ତଙ୍କ ଭିତରେ ଉତ୍ସୁକତା, ସମସ୍ତଙ୍କ ଭିତରେ ଆଗ୍ରହ। କାରଣ ବିଭିନ୍ନ ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟର ନିର୍ବିଶେଷରେ ମହାପ୍ରଭୁ ଏକମାତ୍ର ହେଉଛନ୍ତି ସତ୍ୟ ସନାତନ ପରମ ବ୍ରହ୍ମ, ଦାରୁ ବ୍ରହ୍ମ। ଏହି ଦାରୁ ବ୍ରହ୍ମଙ୍କର ପାବନ ଯାତ୍ରାକୁ, ଗୁଣ୍ଡିଚା ଯାତ୍ରାକୁ, ବାହୁଡ଼ି ଯାତ୍ରାକୁ ବର୍ତ୍ତମାନ ଆଗେଇ ନେବା ପାଇଁ ମୁଁ ବର୍ତ୍ତମାନ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

ତ ଅଛିଛନ୍ତି ଭକତ ପାରେ ମୋତେ ବାନ୍ଧି। ବାସ୍ତବରେ ଭକ୍ତ ଭଗବାନଙ୍କୁ କେମିତି ତାର ବାନ୍ଧିବା ପାଇଁ ପ୍ରଚେଷ୍ଟା କରୁଛି ଭକ୍ତି ବଳରେ। ଏତେ ବଡ଼ ମହାପ୍ରଭୁ ଯିଏ ସହସ୍ର ଶୀର୍ଷା ପୁରୁଷ ଯାହାଙ୍କୁ ନମସ୍ତୁ ଅନନ୍ତାୟ ସହସ୍ର ମୂର୍ତ୍ତୟେ ବୋଲି ଆମ ଶାସ୍ତ୍ର ବର୍ଣ୍ଣନା କରିଛନ୍ତି, ଆଉ ତାଙ୍କୁ ବାନ୍ଧିବା ପାଇଁ ଗୋଟେ ମଣିଷ କିପରି ପ୍ରଚେଷ୍ଟା କରିପାରିବ, କେବଳ ଭାବରେ ଭକ୍ତିରେ ସେ ମହାପ୍ରଭୁଙ୍କୁ ବନ୍ଧନ କରିପାରୁଛି ତା ନିକଟରେ, ତା ଘରେ, ତା ହୃଦୟରେ। ତେଣୁ ହୃଦୟ ସିଂହାସନରେ ମହାପ୍ରଭୁଙ୍କୁ ବସେଇ ସେ ପୂଜା କରିବାର, ଶ୍ରୋତା ବନ୍ଧୁ ଆମର ଏଇ ଯେଉଁ ଦ୍ୱିତୀୟ କେନ୍ଦ୍ରର ବାମ ପାର୍ଶ୍ୱରେ କେବଳ ଆମେ ଯେଉଁମାନେ ଆମକୁ ଭଗବାନ ଯେଉଁ ସକ୍ଷମ ରଖିଛନ୍ତି, ହାତ ପାଦ ସବୁ ସକ୍ଷମ ରହିଛି ଏ କ୍ଷେତ୍ରକୁ ଆସିବା ପାଇଁ, ଆମେ କେବଳ ମହାପ୍ରଭୁଙ୍କୁ ଦର୍ଶନ କରୁଛୁ ତା ନୁହେଁ, ଆମ କେନ୍ଦ୍ରର ପାର୍ଶ୍ୱରେ ଏକ ଦିବ୍ୟାଙ୍ଗ ଅବସ୍ଥା କରାଯାଇଛି, ଯେଉଁ ବ୍ୟବସ୍ଥିତି କରାଯାଇଛି ସରକାରଙ୍କ ତରଫରୁ, ସେଠାରେ ସେମାନେ ଆସି ବସି ସୁନ୍ଦର ଭାବରେ ବଡ଼ ଠାକୁରଙ୍କର ଏ ଦ୍ୱିତୀୟ ରଥ ଟଣା ଏବଂ ଭକ୍ତମାନଙ୍କର ପରିବେଶ, ଏ ଆନନ୍ଦମୟ ବାହୁଡ଼ା ଯାତ୍ରାର ପରିସ୍ଥିତି ପରିବେଶକୁ, ଭକ୍ତିଭରା ପରିବେଶକୁ ସେମାନେ ଗ୍ରହଣ କରିପାରିବେ, ଦେଖିପାରିବେ। ତେଣୁ ମହାପ୍ରଭୁ କେଉଁଠି ନା କେଉଁଠି କାହାରି ହୃଦୟରେ ବସି ସମସ୍ତଙ୍କୁ ଉଦ୍ଧାର କରିବାର ଭାବରେ ବାନ୍ଧିବାର ମହାପ୍ରଭୁ ନିଜେ ପ୍ରଚେଷ୍ଟା କରିଛନ୍ତି। ତେଣୁ ଦିବ୍ୟାଙ୍ଗମାନେ ଆସି ମହାପ୍ରଭୁଙ୍କର ବଡ଼ଦାଣ୍ଡର ଏଇ ଯେଉଁ ପାର୍ଶ୍ୱରେ ରହି ସେମାନେ ଦର୍ଶନ କରୁଛନ୍ତି। ଏପଟରେ ଅଗ୍ନିଶମ ବାହିନୀ ଜଳସିଞ୍ଚନ କରୁଛନ୍ତି, କାହିଁକିନା ପାଗ ଟିକିଏ ପରିବର୍ତ୍ତନ ହେଇଛି, ଯେଉଁ ସକାଳ ସମୟରୁ ରହିଥିଲା ଛାଇ ଛାଇ ପାଗ ଥିଲା, ବର୍ତ୍ତମାନ ସାମାନ୍ୟ ଖରାର ପ୍ରକୋପ ଟିକେ ବଢ଼ିଛି। ତେଣୁ ଭକ୍ତମାନଙ୍କୁ ଯେହେତୁ ଗହଳି ହୋଇଗଲାଣି, ଜଳସିଞ୍ଚନ କରି ସିଏ ସେବା ପ୍ରଦାନ କରୁଛନ୍ତି, ଭକ୍ତମାନେ ଆଶ୍ୱସ୍ତ ହେଉଛନ୍ତି। ଆଉ କିଛି ସମୟ ପୂର୍ବରୁ ମେହେନା ଯେଉଁଥିରେ ରୌପ୍ୟ ନିର୍ମିତ ସେଇ ଯେଉଁ ଗଜପତି ମହାରାଜଙ୍କର ଛେରା ପହରା ପାଇଁ ପୂର୍ବ ପ୍ରସ୍ତୁତି ଏଇ ଆମ କେନ୍ଦ୍ର ଆଗ ଦେଇ ମେହେନା ଯାଇ ବଡ଼ ସଂଘଠାରେ ଅପେକ୍ଷା

0: ଚେଷ୍ଟା କରିଛନ୍ତି ଏବଂ ଯାହା ଜଣାପଡ଼ୁଛି ଗଜପତି ମହାରାଜ ମଧ୍ୟ ତାଙ୍କର ଶ୍ରୀନଗରରୁ ତାଙ୍କ ଯାତ୍ରାକୁ ଏଇ ଆମ କେନ୍ଦ୍ର ଦେଇ ଆଉ କିଛି ସମୟର ରହିଛି ଅପେକ୍ଷା। ତେବେ ଶ୍ରଦ୍ଧାଳୁ ଭକ୍ତମାନେ ବଡ଼ ବ୍ୟଗ୍ର ହୋଇପଡ଼ିଛନ୍ତି, ତାଙ୍କ ପାଦ ଚଳନରୁ ଆମେ ଜାଣିପାରୁଛୁ ଯେ ସେମାନେ କେତେ ବ୍ୟସ୍ତ। କାହିଁକି ନା ଶରଧା ବାଲି ଆଡ଼କୁ ସମସ୍ତଙ୍କର ବର୍ତ୍ତମାନ ମୁହଁ ହୋଇଛି ଯେ ଆମେ ମହାପ୍ରଭୁଙ୍କର ରଥ ଟଣା କରିବୁ, ଆଉ ପହଣ୍ଡି ଦର୍ଶନ ତ ସମ୍ଭବ ହୋଇପାରିବ ନାହିଁ, ଆମେ ଦୂରରେ ରହିଛୁ, ମାତ୍ର ରଥକୁ ଟାଣିବୁ। କିଏ କେଉଁ ପ୍ରକାରରେ ନିଜ ମନକୁ ବୁଝାଇବା ପାଇଁ କେତେ ପ୍ରକାର ଭାବରେ ରହିଛି ସେ ଭାବଗ୍ରାହୀ କେବଳ ଜାଣନ୍ତି, ଆମେ ତାକୁ ବର୍ଣ୍ଣନା କରିପାରିବୁ ନାହିଁ। କାହିଁକି ନା ଏଠି ସମସ୍ତଙ୍କର ଗୋଟିଏ ଗୋଟିଏ ପ୍ରକାର ଭାବ ରହିଛି। ଆମ କେନ୍ଦ୍ରରେ ଆସି ବଡ଼ ସୌଭାଗ୍ୟ ଆମମାନଙ୍କର ଜଣେ ଦିବ୍ୟାଙ୍ଗ ଭାଇ ଆସି ପହଞ୍ଚିଛନ୍ତି, ସେ ମହାପ୍ରଭୁଙ୍କ ବିଷୟରେ ତାଙ୍କର ଅନୁଭବକୁ କହିବେ। ଆପଣଙ୍କର ନାମ କୁହନ୍ତୁ।
1: ଯୋଗେନ୍ଦ୍ର ସାହୁ।
2: ଯୋଗେନ୍ଦ୍ର ସାହୁ, ଆପଣ ଆଜି କେଉଁଠୁ ଆସିଛନ୍ତି?
1: ଜଗନ୍ନାଥ ସହିତ ବ୍ଲକ ଗୁଚ୍ଛାବାଡ଼ି।
0: ଆପଣ ମହାପ୍ରଭୁଙ୍କର ରଥଯାତ୍ରାରେ ପହଞ୍ଚିବା ପରେ ଆପଣଙ୍କ ମନ କିପରି ଲାଗୁଛି?
1: ବହୁତ ଖୁସି ଲାଗୁଛି, ଆଉ ଦର୍ଶନ ପାଇ ମଧ୍ୟ।
0: ଆପଣ ଅପେକ୍ଷା କରିବେ ରଥଯାତ୍ରା ରଥ ଟଣା ପର୍ଯ୍ୟନ୍ତ ଅପେକ୍ଷା କରିବେ? ଅପେକ୍ଷା କରିବେ। ଆପଣଙ୍କ ଆଖିରେ ଲୋତକ ଆଉ ହୃଦୟରେ କୋହ, ଇଏ କ'ଣ ମହାପ୍ରଭୁଙ୍କ ପାଇଁ? ଆପଣ ଆଶା କରିଥିଲେ ଆସିପାରିବେ ବୋଲି? କେମିତି ଆସିଲେ, କି ଆଣିକି ଆସିଲେ ଆପଣଙ୍କୁ?
1: ହେଲ୍ପ କଲେ ମୋତେ।
0: ଯାହା ହଉ ସାହାଯ୍ୟ କରିଛନ୍ତି, ତାଙ୍କୁ ମହାପ୍ରଭୁ କୋଟି ପରମାୟୁ ଦିଅନ୍ତୁ, ଆଉ ଆପଣଙ୍କ ମନବାଂଶା ପୂର୍ଣ୍ଣ କରିଛନ୍ତି ମହାପ୍ରଭୁ। ତେଣୁ ଆପଣମାନେ ଶୁଣୁଥିଲେ ତାଙ୍କର ହୃଦୟର କଥାକୁ, ସେ କିଛି କହିପାରୁନାହାନ୍ତି, ତାଙ୍କର ଆଖିରେ ଲୋତକ ଆସିଯାଉଥିଲା ଯେ ମୁଁ କିପରି ଏ ବଡ଼ଦାଣ୍ଡକୁ ଆସିଲି, ଆଉ ମୁଁ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଦର୍ଶନ ପାଇବି। ଇଏ ହେଉଛି ଶ୍ରୋତା ବନ୍ଧୁ, ଗୋଟେ ମହାପ୍ରଭୁଙ୍କ ପ୍ରତି ଜନ୍ମ ଜନ୍ମାନ୍ତରର ତପସ୍ୟାର ଫଳ। ତେଣୁ ସିଏ ଆମ କେନ୍ଦ୍ରକୁ ଆସିଥିବାରୁ ଆମେ ବହୁତ କୃତଜ୍ଞତା ଜ୍ଞାପନ କରୁଛୁ ସେ ମହାଶୟଙ୍କ ନିକଟରେ।
3: ପ୍ରତାପ ବାବୁ ଜଣେ ଦିବ୍ୟାଙ୍ଗ, କିନ୍ତୁ ତାଙ୍କର ମନର ଆଗ୍ରହ, ମନର ବଳ ତାଙ୍କୁ ଏଠି ଟାଣି ଆଣିଛି।
0: ମହାପ୍ରଭୁ କହିଛନ୍ତି ପଙ୍ଗୁମ ଲଙ୍ଘେୟତେ ଗିରିମ
3: ଯତ୍କୃପା ତମ ବନ୍ଦେ ପରମାନନ୍ଦ ମାଧବ।
0: ସେଇ ପରମାନନ୍ଦ ମାଧବଙ୍କର ଆକର୍ଷଣରେ ଆକର୍ଷିତ ହୋଇ ସେମାନେ କେତେ ସୌଭାଗ୍ୟ ମିଳିଛି ବୋଲି ପ୍ରକାଶ କରୁଥିଲେ।
3: ତେଣୁ ପରମ ପାବନ ଯାତ୍ରାରେ ସେବାକୁ ପ୍ରାଧାନ୍ୟ ଦେଇଛନ୍ତି ମହାପ୍ରଭୁ। ସେବା ବିନା କିଛି ନାହିଁ, ନିଃସ୍ୱାର୍ଥପର ସେବା ହିଁ ମଣିଷକୁ ମୁକ୍ତିମୋକ୍ଷ ଦିଏ, ମଣିଷକୁ ଆଉ ପୁନର୍ଜନ୍ମ ଦିଏ ନାହିଁ। ଏଇ ଯୋଉ ଜ୍ଞାନ ମହାପ୍ରଭୁ ଦେଇଛନ୍ତି, ସେଇଥିପାଇଁ ଆବାଳ ବୃଦ୍ଧ ବନିତା ସମସ୍ତେ ଧାଇଁ ଆସୁଛନ୍ତି ଏଇ ପୀଠକୁ। ଇଏ ହେଉଛି ଜ୍ଞାନ, ଇଏ ହେଉଛି ବିଚାର, ଇଏ ହେଉଛି ଅନୁଭବ।
0: ଅଚଳକୁ ସଚଳ କରନ୍ତି ସେତିକି ବେଳେ ଯେତେବେଳେ ମହାପ୍ରଭୁଙ୍କର କୃପା କଟାକ୍ଷ ଟିକେ ପଡ଼ିଯାଏ, ନା କ'ଣ ଆପଣ କହୁଛନ୍ତି?
3: ମହାପ୍ରଭୁଙ୍କର କଟାକ୍ଷ, ମହାପ୍ରଭୁଙ୍କର ଦୃଷ୍ଟି, ଚାରିଚକ୍ଷୁର ମିଳନ ନହେଲେ, ମହାପ୍ରଭୁଙ୍କର କୃପା ନ ପାଇଲେ
0: ସେଦିନ ଡକ୍ଟର କାନନଙ୍କ ସେଦିନ କୁବୁଜା ଉପରେ ମହାପ୍ରଭୁଙ୍କର ଦୃଷ୍ଟି ପଡିଥିଲା, ସେ କହିଥିଲେ ମତେ ଟିକେ ଚନ୍ଦନ ଲଗେଇ ଦିଅ। ତେଣୁ କୁବୁଜାକୁ ଉଦ୍ଧାର କଲେ, ଅର୍ଥାତ୍ ଅତି ଦିବ୍ୟ ରମଣୀ ଭାବରେ ମହାପ୍ରଭୁ
3: କେତେ ଲୋକଙ୍କୁ ଉଦ୍ଧାର କରିଛନ୍ତି, କେତେ ଲୋକଙ୍କୁ ମହାପ୍ରଭୁ ଉଦ୍ଧାର କରିଛନ୍ତି, ସତ୍ୟ ତ୍ରେତୟା ଦ୍ୱାପର କଳି ଚାରି ଯୁଗରେ କେତେ ଲୋକଙ୍କୁ ମହାପ୍ରଭୁ ଉଦ୍ଧାର କରିଛନ୍ତି।
0: ବଡ଼ଦାଣ୍ଡର ପରିବେଶ ଧୀରେ ଧୀରେ ଭାବମୟ ପୂର୍ଣ୍ଣ ହୋଇଯାଉଛି, ଭକ୍ତିମୟ ହୋଇଯାଉଛି। ଆପଣମାନଙ୍କୁ ଆମେ କିଭଳି ଭାବରେ ପହଞ୍ଚେଇବୁ, ଶବ୍ଦ ମଧ୍ୟ ତାର ବାଟ ପାଉନି, କାହିଁକି ନା ବଡ଼ଦାଣ୍ଡର ପରିବେଶ ସେହିପରି ଅଛି। ଯେଉଁ ବଡ଼ଦାଣ୍ଡ ଟିକେ ସ୍ଥିର ଥିଲା କିଛି ସମୟ ପୂର୍ବରୁ, ତାହା ବର୍ତ୍ତମାନ ଚଳଚଞ୍ଚଳ ହୋଇଯାଇଛି।
3: ବାବୁ ଠାକୁର ଅଛନ୍ତି ଗୁଣ୍ଡିଚା ମନ୍ଦିର ଶରଧାବାଲିରେ,
0: ନିଶ୍ଚୟ
3: ଧୀରେ ଧୀରେ ଶ୍ରୀମନ୍ଦିର ଆଡକୁ ଗହଳି ଲାଗିବାରେ ଲାଗିଛି।
0: ନିଶ୍ଚୟ
3: ତାର କାରଣ ହଉଛି ସମସ୍ତେ ଭାବୁଛନ୍ତି ଏଇ ବାଟ ଦେଇ ଯେତେବେଳେ ପ୍ରଭୁ ଯିବେ ଶ୍ରୀମନ୍ଦିରକୁ କର୍ମଭୂମିକୁ, ଏଇଠି ଆମେ ରହିକିରି ମହାପ୍ରଭୁଙ୍କୁ ରଥ ଟାଣିଦେବା, ମହାପ୍ରଭୁଙ୍କୁ ଦେଖିଦେବା, ଚାରିଚକ୍ଷୁର ମିଳନ ହବ, ଏଇ ଜ୍ଞାନ ସମସ୍ତଙ୍କ ଭିତରେ ଶୋଭା ପାଉଛି, ଦୃଶ୍ୟମାନ ହେଉଛି।
0: ତେଣୁ ଆମେ ନିଜକୁ ଭାଗ୍ୟ ସୌଭାଗ୍ୟ ମଣିବା ଯେ ଆମେ ଉତ୍କଳରେ ଜନ୍ମ, ପୁଣି ମହାପ୍ରଭୁଙ୍କ ଧାମରେ ଜନ୍ମ, ଆଉ ତାଙ୍କର ଏଇ ମାଟିରେ, ଏଇ ଉତ୍କଳ ମାଟିରେ ଆମେ ଜନ୍ମ ହୋଇଛେ। ଆମ ଜନ୍ମ ମାଟିକୁ, ମହାପ୍ରଭୁଙ୍କର ପବିତ୍ର ଦରବାରକୁ ସାରା ବିଶ୍ୱ ଆଜି ଦର୍ଶନ କରିବା ପାଇଁ ଧାଇଁ ଆସୁଛି। ଏଇ ଦିବ୍ୟ ଲୀଳାକୁ ଦର୍ଶନ କରିବା ପାଇଁ ବର୍ତ୍ତମାନ ଆରକ୍ଷୀ ବାହିନୀମାନେ ତାଙ୍କର ସେବା ଅର୍ପଣ କରୁଛନ୍ତି, ଅଗ୍ନିଶମ ବାହିନୀ ତାଙ୍କର ସେବା ଅର୍ପଣ କରୁଛନ୍ତି। ଦ୍ୱିତୀୟ ଅବସରରେ ମହାପ୍ରଭୁଙ୍କର ଦିବ୍ୟ ପହଣ୍ଡିର ପରିବେଶକୁ ଅତି ସୁଚାରୁ ରୂପରେ ଆପଣମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଆମେ ପ୍ରଥମ କେନ୍ଦ୍ର ଶରଧାବାଲିକୁ ନେଇଯାଉଛୁ। ଜୟ ଜଗନ୍ନାଥ।
4: ଜୟ ଜଗନ୍ନାଥ।

ଜୟ ଜଗନ୍ନାଥ। ଶ୍ରୋତା ବନ୍ଧୁ, ଆପଣ ଦ୍ୱିତୀୟ କେନ୍ଦ୍ରରୁ ଶୁଣୁଥିଲେ ଆମର ବାଚ୍ୟକାର ମାନେ ସେଠିକାର ବିବରଣୀ ଏବଂ ସେଠିକାର ଅନୁଭବ ଆପଣମାନଙ୍କୁ ଶୁଣାଉଥିଲେ। ପ୍ରକୃତରେ ବର୍ତ୍ତମାନ ମହାପ୍ରଭୁଙ୍କର ପହଣ୍ଡି ଖୁବ୍ କ୍ଷିପ୍ର ଗତିରେ ଚାଲିଛି ଏବଂ କ୍ଷିପ୍ର ଗତିରେ ଚାଲିଥିବା ହେତୁ ଦୁଇ ତିନି ଠାକୁର ବର୍ତ୍ତମାନ ରଥାରୂଢ଼ ହୋଇଗଲେଣି। ବଡ଼ ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ, ମା ସୁଭଦ୍ରା ଦର୍ପଦଳନ ରଥରେ ଏବଂ ସୁଦର୍ଶନ ଚକ୍ରରାଜ ନନ୍ଦିଘୋଷ ମା ସୁଭଦ୍ରାଙ୍କ ରଥରେ ଆସୀନ ହୋଇଗଲେଣି। ଆଉ କେବଳ ମହାପ୍ରଭୁଙ୍କର ଆଗମନକୁ ସମସ୍ତଙ୍କର ପ୍ରତୀକ୍ଷା। ଆପଣ ଜାଣନ୍ତି ମହାପ୍ରଭୁ ସହଜରେ ଆସନ୍ତି ନାହିଁ, ସେ ଅଚଳ ମହାମେରୁ। ନିଶ୍ଚିତ ଭାବରେ କ'ଣ ତାଙ୍କର ଲୀଳା ଥିବ, କାହିଁକି ବିଳମ୍ବ ହେଉଛି, ସେ କଥା ଆମେ ନାକଚଣା ଦ୍ୱାରରୁ ଆପଣଙ୍କୁ ଦେଖିକରି କହିପାରୁନାହୁଁ। କିନ୍ତୁ ମନ୍ଦିର ଭିତରେ ଚଳଚଞ୍ଚଳତା, ମଣ୍ଡପ ଭିତରେ ଚଳଚଞ୍ଚଳତା ଆମର ଦୃଶ୍ୟମାନ ହେଉଛି। ଯେତିକି ସଂକୀର୍ଣ୍ଣ ବାଟ ଦେଇକରି ଆମେ ଦେଖିପାରୁଛୁ, ଚଞ୍ଚଳତା ଅଛି ଏବଂ ସେଥିରୁ ଜଣାପଡ଼ୁଛି ଯେ ମହାପ୍ରଭୁ ଆଉ କିଛି ସମୟ ଭିତରେ ପହଣ୍ଡି ହେଇକରି ଆସିବେ। ଆପଣ ଦେଖିଲେ ଶ୍ରୋତା ବନ୍ଧୁ, ଏ ଯେଉଁ ପହଣ୍ଡିର କ୍ରମକୁ ଆପଣ ଲକ୍ଷ୍ୟ କରନ୍ତୁ, ପ୍ରଥମେ ଆସିଲେ ଚକ୍ରରାଜ ସୁଦର୍ଶନ। ଚକ୍ରରାଜ ସୁଦର୍ଶନ ପ୍ରଥମେ ଆସିବାର କାରଣ କ'ଣ, କାହିଁକି ଏଭଳି ପହଣ୍ଡିର ପରିକଳ୍ପନା କରାହେଇଛି, ତାର କାରଣ ହେଉଛି ଯେ ଚକ୍ରରାଜ ସୁଦର୍ଶନ ହେଉଛନ୍ତି କାଳର ପ୍ରତୀକ ଏବଂ କାଳ ଯେହେତୁ ଅପ୍ରତିହତ, କାଳ ଯେହେତୁ କାହାକୁ ଅପେକ୍ଷା କରେ ନାହିଁ, ସେଇଥିପାଇଁ ସ୍କନ୍ଧ ଦେଶରେ ତାଙ୍କର ସେବକମାନେ ତାଙ୍କୁ ଅତି କ୍ଷିପ୍ର ବେଗରେ ତାଙ୍କୁ ଆଣି ସୁଭଦ୍ରାଙ୍କ ରଥରେ ଆସୀନ କରେଇଲେ। ଏବଂ ତାଦ୍ୱାରା କ'ଣ ହେଲା ନା, ସିଏ ହେଉଛନ୍ତି ମହାପ୍ରଭୁଙ୍କର କ୍ରିୟାଶକ୍ତି। କ୍ରିୟାଶକ୍ତି ଏଇଥିପାଇଁ ଯେ ମହାପ୍ରଭୁ ତାଙ୍କରି ମାଧ୍ୟମରେ ହିଁ ତାଙ୍କର ସକଳ କର୍ମ ସମ୍ପାଦନ କରନ୍ତି ଏବଂ ସକଳ କର୍ମ ସମ୍ପାଦନ କରିଥିବାରୁ ଯେତେବେଳେ କ୍ରିୟାଶକ୍ତି ରଥ ଉପରେ ବିରାଜମାନ କଲେ, ପହଣ୍ଡି ହେଇକରି ଆସିଲେ, ସମଗ୍ର ଜଗତ ଚଳଚଞ୍ଚଳ ହେଲା, ସମଗ୍ର ବଡ଼ଦାଣ୍ଡ ଚଳଚଞ୍ଚଳ ହେଲା, ସମସ୍ତ ଭକ୍ତ ଶ୍ରଦ୍ଧାଳୁମାନେ ଚଳଚଞ୍ଚଳ ହେଲେ। କେବଳ ବଡ଼ଦାଣ୍ଡ, ଏଇଟା ଆମେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ ବୋଲି କହିବା ନାହିଁ, ଆଜିର ଏଇ ମୁହୂର୍ତ୍ତରେ ମହାପ୍ରଭୁଙ୍କର ଏଇ ଘୋଷଯାତ୍ରା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସମଗ୍ର ବିଶ୍ୱ ଗୋଟିଏ ବଡ଼ଦାଣ୍ଡ ହୋଇଛି ବୋଲି ଆମକୁ ବିଚାର କରିବାକୁ ପଡ଼ିବ। ଏବଂ ସେଇ ଗୋଟିଏ ବଡ଼ଦାଣ୍ଡରେ ଯେତେବେଳେ କ୍ରିୟାଶକ୍ତି ଆସିକରି ସଞ୍ଚାଳିତ ହେଲେ, ସମଗ୍ର ବିଶ୍ୱ ବର୍ତ୍ତମାନ କ୍ରିୟାଶୀଳ ହୋଇଛି, ଏହି ବିଚାର ରଖିଲେ ସେଇଥିପାଇଁ ତାଙ୍କର ଚକ୍ରରାଜ ସୁଦର୍ଶନଙ୍କୁ ମହାପ୍ରଭୁଙ୍କର କ୍ରିୟାଶକ୍ତି ଭାବରେ ପ୍ରଥମେ ପହଣ୍ଡି କରି ସମଗ୍ର ଜଗତକୁ ସଚଳ ଏବଂ କ୍ରିୟାଶୀଳ କରିବାର ଗୋଟେ ପ୍ରକ୍ରିୟା ଏହି ବଡ଼ଦାଣ୍ଡରେ ଅନୁଷ୍ଠିତ ହୁଏ। ସେଇଥିପାଇଁ ଚକ୍ରରାଜ ସୁଦର୍ଶନ ପ୍ରଥମେ ଆସନ୍ତି। ଦ୍ୱିତୀୟରେ ଆସନ୍ତି ପ୍ରଭୁ ବଳଭଦ୍ର। ବଳଭଦ୍ର ଜାଣନ୍ତି ଆପଣ, ସିଏ ହେଉଛନ୍ତି ହଳାୟୁଧ ଏବଂ ସିଏ କୃଷିର ଦେବତା। ଏବଂ କୃଷିମାନେ କ'ଣ, କୃଷିମାନେ କହିଲେ ଆମେ କେବଳ ଶସ୍ୟ ଉତ୍ପାଦନକୁ ବୁଝିବା ନାହିଁ, କେବଳ ମାଟିକୁ କର୍ଷଣ କରିବା ବୁଝିବା ନାହିଁ, ଏବଂ କୃଷି କହିଲେ ଆମର ହୃଦୟ ଅନ୍ତରକୁ ମଧ୍ୟ କର୍ଷଣ କରିବା, ହୃଦୟକୁ ମଧ୍ୟ ମନ୍ଥନ କରିବା, ଏବଂ ଅନ୍ତର ହୃଦୟରେ ଯେଉଁ କୃଷି କରି ଆମେ ଅନ୍ତର ଭିତରେ ଯେଉଁ ଭାବ ଉତ୍ପାଦନ କରିବା, ସେଇଟା ମଧ୍ୟ ଗୋଟେ କୃଷି ବୋଲି କୁହାଯିବ। ତେଣୁ ସେଇ କୃଷି କର୍ମ କରିବା ପାଇଁ ଅନ୍ତର ଭିତରେ, ହୃଦୟ ଭିତରେ କୃଷି କର୍ମ କରି ଆମ ଭିତରେ ଥିବା ସମସ୍ତ ସଦ୍ଗୁଣ, ସମସ୍ତ ଆଧ୍ୟାତ୍ମିକ ଭାବ, ତାକୁ ବୀଜ ଭାବରେ ଅଙ୍କୁରିତ କରିବା ପାଇଁ ଯେଉଁ କ୍ଷେତ୍ର ପ୍ରସ୍ତୁତି ଦରକାର, ସେଇ କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ହଳାୟୁଧ ବଡ଼ ଠାକୁର ବଳଭଦ୍ର ପ୍ରଥମେ ଆସିଲେ। ଏବଂ ସିଏ କ୍ଷେତ୍ର ପ୍ରସ୍ତୁତ କରିଦେଲା ପରେ ମା ସୁଭଦ୍ରା ହେଉଛନ୍ତି ଶକ୍ତିମୟୀ। ତେଣୁ ମା ସୁଭଦ୍ରା ଯେହେତୁ ଶକ୍ତିମୟୀ, ଆପଣ ଜାଣିଛନ୍ତି ଶ୍ରୀ ଶ୍ରୀ ଚଣ୍ଡୀରେ କୁହାହେଇଛି ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ନମସ୍ତସ୍ୟ ନମସ୍ତସ୍ୟ ନମସ୍ତସ୍ୟ ନମଃ ନମଃ। ତେଣୁ ମା ସୁଭଦ୍ରା ଯେହେତୁ ହେଉଛନ୍ତି ଶକ୍ତି, ସମଗ୍ର ଜଗତର ଶକ୍ତିର ଆଧାର, ତେଣୁ ଶକ୍ତି ଆସିକରି ତିନି ରଥକୁ ପରିକ୍ରମା କଲେ। ଆପଣ ଦେଖୁଛନ୍ତି ଚକ୍ରରାଜ ସୁଦର୍ଶନ ଆସିଲେ, ସେ ପରିକ୍ରମା କଲେ, ଏବଂ ମା ସୁଭଦ୍ରା ମଧ୍ୟ ଆସିଲେ, ସେ ପରିକ୍ରମା କଲେ। ପରିକ୍ରମା କରିବାର ଅର୍ଥ ହେଉଛି ଦେବୀ ଶକ୍ତି ରୂପରେ ଯେତେବେଳେ ସବୁ ରଥକୁ ପରିକ୍ରମା କରନ୍ତି, ଏହି ତିନୋଟି ରଥକୁ ପରିକ୍ରମା କରିବାର ପ୍ରଚ୍ଛନ୍ନ ତାର ପ୍ରତୀକ ହେଉଛି ସମଗ୍ର ବିଶ୍ୱକୁ ସିଏ ପରିକ୍ରମା କଲେ। ଏବଂ ସମଗ୍ର ବିଶ୍ୱକୁ ପରିକ୍ରମା କରିବା ଦ୍ୱାରା ସମସ୍ତ ବିଶ୍ୱ ଶକ୍ତିମୟ ହେଲା ଏବଂ ସେହି ଶକ୍ତିଙ୍କର ପ୍ରଭାବରେ ସମସ୍ତ ଅପଶକ୍ତି ଅପସାରିତ ହେଲେ। ସମସ୍ତ ଅପଶକ୍ତି ଅପସାରିତ ହେଲା ପରେ ଶକ୍ତିର ଯେତେବେଳେ ସ୍ଫୁରଣ ହେବ, ସମସ୍ତ ଜଗତ ଚଳଚଞ୍ଚଳ ହେବ, ସମସ୍ତ ଜଗତ ଶକ୍ତିମୟ ହେବ। ସେଇଥିପାଇଁ ମା ସୁଭଦ୍ରା ଆସିକରି ତିନି ରଥକୁ ପରିକ୍ରମା କରି ସତେ ଯେଭଳି ବିଶ୍ୱ ବ୍ରହ୍ମାଣ୍ଡକୁ ସେ ପରିକ୍ରମା କଲେ, ସେହି ପରିକ୍ରମା ଶେଷ କରି ତାଙ୍କର ଦର୍ପଦଳନ ରଥରେ ସେ ଆରୂଢ଼ ହେଲେ। ତେଣୁ ଏହି ତିନି ଦେବତାଙ୍କର ବର୍ତ୍ତମାନ ପହଣ୍ଡି ସରିବା ପରେ ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହୋଇସାରିଲାଣି। ଏଇ ଯେଉଁ ପାଚେରୀ ଏବଂ ନାକଚଣା ଦ୍ୱାର, ଏଇ ମଧ୍ୟବର୍ତ୍ତୀ ପାଟ ଦେଇକରି ଆମେ ଦେଖୁଛୁ ଯେ ମହାପ୍ରଭୁଙ୍କର ଟାହିଆ ବର୍ତ୍ତମାନ ହଲିବାକୁ

0: ଇଏ ହେଉଛି ପ୍ରକୃଷ୍ଟ ସମୟ, ଯେତେବେଳେ ବିଶ୍ୱ ବ୍ରହ୍ମାଣ୍ଡର ନାୟକ କୋଟି କୈବଲ୍ୟନାଥ ସିଏ ଯେତେବେଳେ ଆସନ୍ତି ବଡ଼ ଦାଣ୍ଡକୁ, ସେତେବେଳେ ସମଗ୍ର ଜଗତ ଚକିତ ହୋଇକରି ତାଙ୍କୁ ଅନେଇଥାଏ। ସମଗ୍ର ଜଗତ ଭିତରେ ଉତ୍କଣ୍ଠା, ଅପୂର୍ବ ଉତ୍ସାହ ଏବଂ ଉନ୍ମାଦନା ଥାଏ। ତେଣୁ ସେହି ଉନ୍ମାଦନାକୁ ପ୍ରଶମିତ କରିବା ପାଇଁ, ସମସ୍ତ ଜଗତକୁ ପରିତୃପ୍ତ କରିବା ପାଇଁ, ସମସ୍ତ ଜଗତକୁ ପାବନ କରିବା ପାଇଁ, ସମସ୍ତ ଜଗତକୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଆସନ୍ତି। ତେଣୁ କ୍ଷେତ୍ର ପ୍ରସ୍ତୁତ, ସମଗ୍ର ଜଗତ ଚଳଚଞ୍ଚଳ, ସମଗ୍ର ଜଗତ ଶକ୍ତିମୟ, ଅପଶକ୍ତିମାନେ ଅପସାରିତ। ଏଇଭଳି ଗୋଟେ ମୁହୂର୍ତ୍ତ ଯେତେବେଳେ ଉପଗତ ହେଇଛି ଶ୍ରୀକ୍ଷେତ୍ରରେ, ବର୍ତ୍ତମାନ ମହାପ୍ରଭୁ ବିଜେ କରୁଛନ୍ତି ବଡ଼ଦାଣ୍ଡକୁ। ଏବଂ ଏଇ ଯେଉଁ ବଡ଼ଦାଣ୍ଡକୁ ବିଜେ କରୁଛନ୍ତି, ନାକଛଣା ଦ୍ୱାର ଦେଇକରି ଖୁବ୍ ଅଳ୍ପ ସମୟ ଭିତରେ ସେ ଆସିକି ପହଞ୍ଚିଯିବେ ଆମ ବାହାରେ, ଏବଂ ଘଣ୍ଟୁଆମାନେ ଉପସ୍ଥିତ ହୋଇକରି ଅପେକ୍ଷା କରିଛନ୍ତି ସେଇଠି ମହାପ୍ରଭୁଙ୍କୁ ପାଛୋଟି ଆଣିବା ପାଇଁ। ଆପଣ ଜାଣନ୍ତି, ଏଇ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମାତ୍ମା ପରମବ୍ରହ୍ମ। ସ୍ୱୟଂ ପରମାତ୍ମା ପରମବ୍ରହ୍ମ ନିଜେ ସ୍ୱ ଇଚ୍ଛାରେ, ତାଙ୍କୁ ଯଦିଓ ଆମେ ବିଗ୍ରହ ଭାବରେ ନିର୍ମାଣ କରିଛୁ ଏବଂ ଦାରୁ ରୂପ ତାଙ୍କୁ ଦେଇଛୁ, ସେହି ଦାରୁ ରୂପଟି ତାଙ୍କର ନିଜ ଇଚ୍ଛାରେ ସେ ଗ୍ରହଣ କରିଛନ୍ତି। ନିଜ ଇଚ୍ଛାରେ କାହିଁକି ଗ୍ରହଣ କରିଛନ୍ତି ନା, ଦାରୁ ରୂପ ହେବା ଦ୍ୱାରା ସେ ଆମ ପାଇଁ ସୁଲଭ ହେଲେ, ଦାରୁ ରୂପ ହେବା ଦ୍ୱାରା ତାଙ୍କର ଯାତ୍ରା ହୋଇପାରିଲା, ଦାରୁ ରୂପ ହେବା ଦ୍ୱାରା ସେ ବଡ଼ଦାଣ୍ଡକୁ ଆସିପାରିଲେ, ଭକ୍ତମାନଙ୍କୁ ସେ ଦର୍ଶନ ଦେଇପାରିଲେ, ଏବଂ ଦାରୁ ରୂପ ହେବା ଦ୍ୱାରା ତାଙ୍କୁ ମାନୁଷୀ ଲୀଳା କରିବାକୁ ସହଜ ହେଲା। ତେଣୁ ଅନେକ ଗୁଡ଼ିଏ ବିଚାର, ଅନେକ ଗୁଡ଼ିଏ ତତ୍ତ୍ୱ ସମାହିତ କରିବା ପାଇଁ, ତାକୁ ସମନ୍ଵିତ କରିବା ପାଇଁ କେବଳ ଦାରୁ ବିଗ୍ରହ ହିଁ ଏକମାତ୍ର ବାଟ। ତେଣୁ ମହାପ୍ରଭୁ ନିଜ ଇଚ୍ଛାରେ ଏହି ଦାରବତନୁ ଧାରଣ କରି ବର୍ତ୍ତମାନ ଜଗତକୁ ଉଦ୍ଧାର କରିବା ପାଇଁ ଆସୁଛନ୍ତି। ସ୍ୱୟଂ ପରମାତ୍ମା ପରମବ୍ରହ୍ମଙ୍କର ଯେଉଁ ଲକ୍ଷଣ ସବୁ ବେଦ ବେଦାନ୍ତରେ କୁହାହେଇଛି, ସେ ସମସ୍ତ ଲକ୍ଷଣ ମହାପ୍ରଭୁଙ୍କ ବିଗ୍ରହରେ ଆମେ ଦେଖୁଛୁ। ମହାପ୍ରଭୁ ଆସନ୍ତୁ, ଯେତେବେଳେ ବନାଟି ବୁଲିଲାଣି ଏବଂ ଟାହିଆ ଦିଶିଲାଣି, ମହାପ୍ରଭୁ ଆଉ କିଛି ସମୟ ପରେ ଆସିବେ। ତେଣୁ ମହାପ୍ରଭୁ ଯେତେବେଳେ ରଥ ପରିକ୍ରମା କରିବେ, ପରିକ୍ରମା ତ କରିବେ ନାହିଁ, ତାଙ୍କ ରଥକୁ ଯେତେବେଳେ ତାଙ୍କର ଆମର ସାମ୍ନା ପଟରେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅଛି, ସେହି ବାଟ ଦେଇକି ସେ ଯେତେବେଳେ ତାଙ୍କ ନନ୍ଦିଘୋଷ ରଥକୁ ଯିବେ, ସେତେବେଳେ ମହାପ୍ରଭୁଙ୍କ ମହିମା ଏବଂ ତତ୍ତ୍ୱ ଆମେ ଅବଶ୍ୟ ଆପଣଙ୍କୁ କହିବୁ। ବର୍ତ୍ତମାନ ଆମର ଦେଖାଯାଉଛି ଯେ ସମଗ୍ର ବଡ଼ଦାଣ୍ଡ, ବଡ଼ଦାଣ୍ଡ ମାନେ ଯେତିକି ବାଟ ଆମେ ଦେଖିପାରୁଛୁ, ଶରଧା ବାଲିରୁ ଆରମ୍ଭ କରି ଆମର ଦ୍ୱିତୀୟ କେନ୍ଦ୍ର ଥିବା ବଳଗଣ୍ଡି ପର୍ଯ୍ୟନ୍ତ ପ୍ରାୟ ଆମକୁ ଦେଖାଯାଉଛି, ଏବଂ ସେଇ ଯେଉଁ ଦେଖାଯାଉଛି ଆମେ କେବଳ ମୁଣ୍ଡମାଳ ଦେଖୁଛୁ, ଆଉ କିଛି ଦେଖାଯାଉ। ଆମକୁ ସକାଳେ ସକାଳେ ଶରଧା ବାଲି ଦେଖାଯାଉଥିଲା, କିଛି କିଛି ରାସ୍ତା ଆମେ ଦେଖିପାରୁଥିଲୁ, କିନ୍ତୁ ବର୍ତ୍ତମାନ ଯେତେ ମୁଣ୍ଡ ନଇକରି ଏପଟ ସେପଟ ଚାହିଁଲେ ମଧ୍ୟ କେବଳ ମୁଣ୍ଡମାଳ ଛଡ଼ା। ସବୁବେଳେ ହୁଏ ଯେତେବେଳେ ଗଜପତି ମହାରାଜା ଛେରା ପହଁରା କରିବା ପାଇଁ ଆସିବେ, ଏବଂ ସେ ସମୟ ମଧ୍ୟ ଉପଗତ ହେଲାଣି, ଏବଂ ମେହେନା ମଧ୍ୟ ବଳଗଣ୍ଡି ପାଖରେ, ବଡ଼ଶଙ୍ଖ ପାଖରେ ମେହେନା ମଧ୍ୟ ବର୍ତ୍ତମାନ ଉପସ୍ଥିତ ହେଲେଣି ଏବଂ ଅପେକ୍ଷା ରହିଛି ସେଥିପାଇଁ। ତେଣୁ ଏଇ ଯେଉଁ ସମୟ, ଏହି ସମୟଟାକୁ ସବୁ ଭକ୍ତମାନେ ଶ୍ରଦ୍ଧାଳୁମାନେ ଅପେକ୍ଷା କରିଛନ୍ତି, ତେଣୁ ସେଇଥିପାଇଁ ଏଇ ମୁଣ୍ଡମାଳମାନେ ଆମେ ଦେଖିପାରୁଛୁ, ଆଉ ଶୂନ୍ୟ ସ୍ଥାନ ବୋଲି କିଛି ନାହିଁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଶରଧା ବାଲିରୁ। ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହାଶୟଙ୍କୁ ଅନୁରୋଧ କରୁଛି। ମହାପ୍ରଭୁଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବର୍ତ୍ତମାନ ଗୁମୁଟ ଭିତରେ, ନାକଚଣା ଦ୍ୱାର ଭିତରକୁ ବି ଆସିନାହାନ୍ତି, ତାର କିଛି ପଛରେ ଟାହିଆ ହଲିବାର ଦେଖାଯାଉଛି, ପହଣ୍ଡି ବର୍ତ୍ତମାନ ତାରି ଭିତରେ ଚାଲିଛି, ଏତିକି ସୂଚନା ଆମେ ଶ୍ରୋତାମାନଙ୍କୁ ଦେଇପାରିବା। ପରବର୍ତ୍ତୀ ବିବରଣୀ ଆପଣ ଦିଅନ୍ତୁ, ଯେତେବେଳେ ନାକଚଣା ଦ୍ୱାରରେ ମହାପ୍ରଭୁ ଆମର ଦୃଶ୍ୟମାନ ହେବେ, ସେତେବେଳେ ପରବର୍ତ୍ତୀ କଥା ଆମେ ତଥ୍ୟ ଦେବା।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଗୋଟିଏ ଘଡ଼ି ସନ୍ଧି ମୁହୂର୍ତ୍ତରେ ଆମେ ପହଞ୍ଚିଛେ ଯେ ତିନି ରଥରୁ ଦୁଇ ରଥରେ ରଥୀମାନେ ବସିଗଲେଣି, ଆଉ ଗୋଟିଏ ରଥ ବର୍ତ୍ତମାନ ରଥୀଙ୍କୁ ଅପେକ୍ଷା କରିକିରି ରହିଛନ୍ତି, ଏବଂ ଆଉ ଆମେ ଆଶା କରୁଛୁ ଯେ ଆଉ କିଛି ସମୟ ମଧ୍ୟରେ ମହାପ୍ରଭୁ ଆସିବେ। ବର୍ତ୍ତମାନ ଆଉ ଘଣ୍ଟ ଶବ୍ଦ ଶୁଭୁନି କି ବର୍ତ୍ତମାନ ସମସ୍ତେ ଯେମିତି ଶାନ୍ତ ହୋଇକରି ରହିଯାଇଛନ୍ତି, କ'ଣ ପାଇଁ ରହିଛନ୍ତି, ଯେମିତି ବାତ୍ୟା ପୂର୍ବରୁ ବା କୌଣସି ଏକ ଝଡ଼ ପୂର୍ବରୁ ଟିକେ ଶାନ୍ତ ପଡ଼ିଯାଏ, ସେଭଳି ପ୍ରଭୁ ସେମିତି ଆସିବେ। ପ୍ରଭୁ ଯେତେବେଳେ ଆସିବ, ସମସ୍ତଙ୍କର ଦୃଷ୍ଟି ସେଇଠିକି ଚାହିଁକିରି ବସିଛନ୍ତି, କାହିଁକି ନା ଜଗତ କରତା ଚୌବର୍ଗ ଦାତା, ଫିଟାଇ ଐଶ୍ୱର୍ଯ୍ୟ ଖଣିକି ପ୍ରେମ ଚିନ୍ତାମଣି, ସମ୍ପତ୍ତିକୁ ଆଣି ଦାଣ୍ଡରେ ଦେବେ କି ବୁଣିକି। ସେ ବର୍ତ୍ତମାନ ପ୍ରେମ ଚିନ୍ତାମଣିରେ ଦାଣ୍ଡରେ ଆଣି ବୁଣିବେ, ତେଣୁ ବର୍ତ୍ତମାନ ସିଏ ଭିତରେ ଅଛନ୍ତି ଏବଂ ଭିତରେ ଗୋଟିଏ କାର୍ଯ୍ୟ ଚାଲିଛି, କାହିଁକି ନା

0: ବର୍ତ୍ତମାନ ମହାପ୍ରଭୁ ଗୋଟିଏ ବର୍ଷର ଅବଧି ପୂର୍ଣ୍ଣ ହେଲା ପରେ ଆସିଥିଲେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଏଇ ମାଙ୍କ ପାଖକୁ, ତାଙ୍କ ଜନ୍ମସ୍ଥାନକୁ। ଏବଂ ଜନ୍ମସ୍ଥାନରେ କେତେ ଦୁଃଖୀ ରଙ୍କି ପତିତ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି। ଏବଂ ଯେତେବେଳେ ମହାପ୍ରଭୁ ବିଦା ହେଉଛନ୍ତି ନା, ତେଣୁ 7 ଦିନ ହେଲା ସ୍ନେହ ଲଗେଇଥିଲେ। ସ୍ନେହ ଲଗେଇକିରି ଯେତେବେଳେ ମହାପ୍ରଭୁ ବିଦା ହେବାକୁ ବସିଛନ୍ତି, ତେଣୁ ସେତେବେଳେ ଯେମିତି ଆଜି ଶ୍ରୀମନ୍ଦିରରେ ଗୁମୁରି ଗୁମୁରି କାନ୍ଦୁଛନ୍ତି ଶ୍ରୀଦେବୀ ମହାଲକ୍ଷ୍ମୀ ଠାକୁରାଣୀ, ଏବଂ ସେ ଅପେକ୍ଷା କରିଥିଲେ, ସେ ମଧ୍ୟ ଏ ସ୍ଥାନକୁ ପଳେଇ ଆସିଥିଲେ। କାହିଁକି ନା ସେ ଏ ସ୍ଥାନକୁ ଦେଖିବା ପାଇଁ, ଇଏ ଏମିତି ଏକ ସ୍ଥାନ, ଏ ସ୍ଥାନରେ କେତେ ଯେ ଆକର୍ଷଣ, ଏ ସ୍ଥାନରେ ଆକର୍ଷଣରେ ମହାଲକ୍ଷ୍ମୀ ଆସିଥିଲେ। ଏବଂ ଏହି ସ୍ଥାନର ଆକର୍ଷଣରେ ଏଠି ରାଇ ତୋଟା ବୋଲି ଗୋଟେ ଅଛି, ତାକୁ ଆଇ ତୋଟା କହନ୍ତି, କିନ୍ତୁ ବାସ୍ତବିକ ବୈଷ୍ଣବମାନେ କହନ୍ତି ସେ ହେଉଛି ରାଇ ତୋଟା। ରାଇ ମାନେ ରାଧାରାଣୀ, ରାଧାରାଣୀଙ୍କ ବାସସ୍ଥାନ। ଏବଂ ମହାପ୍ରଭୁ ଯେମିତି ମହାଲକ୍ଷ୍ମୀ ବିଦା ହେଇକିରି ଗଲେ ହେରା ପଞ୍ଚମୀ ଦିନ, ତା ପରଦିନ ଠାରୁ ଏହି ସ୍ଥାନରେ ସବୁ ଲୀଳା ଆରମ୍ଭ ହେଇଗଲା। କି ଲୀଳା? ରାସଲୀଳା। ରାସଲୀଳା ଆରମ୍ଭ ହେଲା, ଅର୍ଥାତ 3 ଦିନ ଧରି ସପ୍ତମୀ ଅଷ୍ଟମୀ ନବମୀ ତିଥିରେ ଏହି ସ୍ଥାନରେ ଗୋପାଙ୍ଗନାମାନଙ୍କ ସହିତ ଲୀଳା ଆରମ୍ଭ କଲେ ମହାପ୍ରଭୁ। ତେଣୁ ଇଏ ପୁରା ସର୍ବେଷାଂ ସମସ୍ତଙ୍କର ଆନନ୍ଦଦାୟକ ଇଏ ହେଉଛି ଯାତ୍ରା। ତେଣୁ ଏଇ ସର୍ବେଷାଂ ପାବନଙ୍କ ମହତ, ଇଏ ସମସ୍ତଙ୍କୁ ଉଦ୍ଧାର କରିବେ, ସେଥିପାଇଁ ମହାପ୍ରଭୁ ଆସିଛନ୍ତି। ତେଣୁ ଏ ସ୍ଥାନର ଗୋଟିଏ ସ୍ୱତନ୍ତ୍ର ଆକର୍ଷଣ ଅଛି, କାରଣ ଏ ସ୍ଥାନରେ ପହଞ୍ଚୁ ମହାପ୍ରଭୁ, ଆପଣ ଚଳିତ ବର୍ଷ ଦେଖିଛନ୍ତି ଯେଉଁଦିନ ପହଞ୍ଚିଲେ ଠିକ୍ ତା ପରଦିନ ସେ ତାଙ୍କର ବନକ ଲାଗି ଉତ୍ସବ ଅନୁଷ୍ଠିତ ହେଲା। ଏବଂ ତା ପରଦିନ ହେରା ପଞ୍ଚମୀ ହେଲା, ସେ ପୁଣି ମହାଲକ୍ଷ୍ମୀ ଠାକୁରାଣୀ ଆସିଲେ, ମହାଲକ୍ଷ୍ମୀ ଠାକୁରାଣୀ ମଧ୍ୟ ଏଠାରୁ ବିଦାୟ ନେଇକିରି ଗଲେ। ଏହାପରେ ଯେଉଁ ରାଇତୋଟାରେ ରାଇ ଠାକୁରାଣୀ ଥିଲେ, ରାଧାରାଣୀ, ସେ ଯେଉଁ ଗୋପାଙ୍ଗନାମାନେ ଏଠି ଥିଲେ, ତେଣୁ ସେମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିଛନ୍ତି ମହାପ୍ରଭୁ। ତେଣୁ କେତେ ସ୍ନେହ, କେତେ ପ୍ରେମ ଏହି ସ୍ଥାନରେ ଅନୁଷ୍ଠିତ ହୋଇଛି, ଏତେ ସହଜରେ ସେମାନେ ମହାପ୍ରଭୁଙ୍କୁ ଛାଡ଼ିଦେବେ କି?
1: ରାସଲୀଳା ବୋଲି କହିଲେ ତାକୁ, ଏଇ ଯୋଉ ରାସଲୀଳା ହେରା ପଞ୍ଚମୀ ପରେ 3 ଦିନ ରାସଲୀଳା,
0: ସପ୍ତମୀ ଅଷ୍ଟମୀ ନବମୀ,
1: ସେଇ ଯୋଉ ରାସଲୀଳାଟା କଣ ବୋଲି ଅନେକ ଶ୍ରୋତା ବନ୍ଧୁମାନେ ମଧ୍ୟ ପଚାରିଛନ୍ତି, ରାସଲୀଳା କେମିତି ହବ ବୋଲି।
0: ହଁ, ଶୁଣନ୍ତୁ, କଥା ହେଉଛି ଆମ ଏଇ ଯୋଉ ମହାପ୍ରଭୁ ଆସୁଛନ୍ତି, ମହାପ୍ରଭୁଙ୍କ ସହିତ ଆପଣ ଦେଖିବେ ଆଉ 3 ଜଣ ବିଜେ ପ୍ରତିମା ଆସୁଛନ୍ତି, ଅର୍ଥାତ୍ ରାମ ଆସୁଛନ୍ତି, କୃଷ୍ଣ ଆସୁଛନ୍ତି, ତା ସହିତ ମଦନ ମୋହନ ମଧ୍ୟ ଆସୁଛନ୍ତି। ରାମକୃଷ୍ଣ ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ଅଛନ୍ତି, ଏବଂ ମଦନ ମୋହନ ମହାପ୍ରଭୁଙ୍କର ନନ୍ଦିଘୋଷ ରଥରେ ଅଛନ୍ତି। ଏଇ ଯେଉଁ 3 ଦିନ, ସପ୍ତମୀ ଅଷ୍ଟମୀ ନବମୀ, ଏଠାରେ ଗୋପାଙ୍ଗନାମାନେ ଯେତେବେଳେ ବ୍ରଜମଣ୍ଡଳରେ ମହାପ୍ରଭୁ ଗୋପାଙ୍ଗନାମାନଙ୍କ ସହିତ ରହିଥିଲେ, ସେମାନଙ୍କର ଆଶା ସବୁ ପ୍ରତିବର୍ଷ ମହାପ୍ରଭୁଙ୍କ ସହିତ ଟିକେ ରାସଲୀଳା କରିବେ। ସେଥିପାଇଁ ଏଇ ଯେଉଁ ଜାଗାକୁ କେହି କେହି କହନ୍ତି ଘୋଷ ଘୋଷ, ଘୋଷ ମାନେ ଗୌଡ଼ପଲ୍ଲୀ, ଅର୍ଥାତ୍ ବ୍ରଜମଣ୍ଡଳରେ ଯେଉଁ ଗୌଡ଼ମାନେ ଥିଲେ ତାଙ୍କରି ପଲ୍ଲୀ, ଏଇଟା ଘୋଷ, ଘୋଷକୁ ଯାତ୍ରା, ଘୋଷ ଯାତ୍ରା, ଘୋଷକୁ ମାନେ ଗୌଡ଼ପଲ୍ଲୀକୁ, ଗୌଡ଼ପଲ୍ଲୀରେ ଗୋପାଙ୍ଗନାମାନେ ଅପେକ୍ଷା କରି ରହିଛନ୍ତି। ଏବଂ ଏଠାରେ ଗୋଟିଏ ତୋଟା ଅଛି, ସେ ତୋଟାର ନାଁ ହେଉଛି ରାଇ ତୋଟା। ତେଣୁ ଚୈତନ୍ୟ ମହାପ୍ରଭୁ ଆସି ୟାକୁ ସମସ୍ତଙ୍କୁ ଚିହ୍ନେଇ ଦେଇଗଲେ, କହିଲେ ଇଏ ଏଇ ଯେଉଁ ଗୁଣ୍ଡିଚା ମଣ୍ଡପ, ଇଏ ହେଉଛି ରାସ ମଣ୍ଡପ, ଏବଂ ଏଇଠି ଇଏ ହେଉଛି ବ୍ରଜମଣ୍ଡଳୀ, ଏଠାରେ ଇଏ ବୃନ୍ଦା ଗୁପ୍ତ ବୃନ୍ଦାବନ, ଏଇ ଗୁପ୍ତ ବୃନ୍ଦାବନରେ ମାନେ ଯେଉଁ ବୃନ୍ଦାବନରେ ବାସ କରୁଥିଲେ ଥିବା ଯେଉଁ ଗୋପାଙ୍ଗନାମାନେ ଅଛନ୍ତି। ଏଇ ଯେଉଁ ସପ୍ତମୀ ଅଷ୍ଟମୀ ନବମୀ 3 ଦିନ ମହାପ୍ରଭୁଙ୍କର ଯେତେବେଳେ ସନ୍ଧ୍ୟା ଧୂପ ସରେ ଏଇ ରାସ ଉତ୍ସବଟି ଅନୁଷ୍ଠିତ ହୁଏ, ସେଠାରେ ଗୋଟିଏ ରାସ ମଣ୍ଡପ ଅଛି, ଏଠି ମଦନ ମୋହନ ବସନ୍ତି, ଏବଂ ସେଠାରେ ପ୍ରତୀକାତ୍ମକ ଭାବରେ ବନ୍ଦାପନା ହୁଏ, ଶୀତଳ ଭୋଗ ହୁଏ, ଏହାକୁ ରାସ ବୋଲି କୁହାଯାଏ।
1: ହଁ, ଏହି କଥାଟି ଚୈତନ୍ୟ ମହାପ୍ରଭୁଙ୍କର ଉତ୍କଳ ଆଗମନ ପରେ ଯେତେବେଳେ ବୈଷ୍ଣବ

0: ଜାତି ଆନ୍ଦୋଳନ ବ୍ୟାପକ ହୋଇଛି। ସେତେବେଳେ ମହାପ୍ରଭୁଙ୍କର ରୀତିନୀତି ପର୍ବପର୍ବାଣୀରେ ମଧ୍ୟ ଆମେ ଅନେକ ବୈଷ୍ଣବ ପ୍ରଭାବ ଦେଖୁ, ତେଣୁ ସେଇ ବୈଷ୍ଣବ ପ୍ରଭାବରେ ଯଦିଓ ମୂଳରୁ ଅନେକ କଥା ନଥିଲା, ଅନେକଙ୍କର ଶ୍ରୋତାଙ୍କର ମନରେ ପ୍ରଶ୍ନ ଉଠୁଛି କ'ଣ କି ଇଏ ତ ଗୋଟେ ବୈଦିକ ପର୍ବ, ମହାପ୍ରଭୁ ତ ତା ପୂର୍ବରୁ ଥିଲେ, ତେଣୁ ସେଇଟା ତ ରାସ ନଥିଲା, ମହାପ୍ରଭୁ କ'ଣ କୃଷ୍ଣ ତ ବହୁତ ପରେ ହେଲେ, ତେଣୁ କାହିଁକି ରାସ ବୋଲି ତାକୁ କୁହାଯିବ। କିନ୍ତୁ ଏଇଟା ଯେଉଁ ହେଇଛି ରାସ ଯେଉଁ ହେଉଛି ଗୁଣ୍ଡିଚା ମଣ୍ଡପରେ, ଏବଂ ଏଇଟାକୁ ଗୋପ ବୋଲି କୁହାଯାଉଛି ବା ଘୋଷପଲ୍ଲୀ ବୋଲି କୁହାଯାଉଛି, ଏଇଟା ହେଉଛି ଭକ୍ତି ଆନ୍ଦୋଳନର ପ୍ରଭାବ। ଏବଂ ଭକ୍ତି ଆନ୍ଦୋଳନ ପ୍ରଭାବରେ ଜଗନ୍ନାଥଙ୍କର ନୀତିକାନ୍ତିରେ ପର୍ବପର୍ବାଣୀ ଭିତରେ ଅନେକ ବୈଷ୍ଣବ ବିଚାର ବୈଷ୍ଣବ ଭାବନା ପ୍ରବେଶ କରିଛି, ଏଇଟା ମଧ୍ୟ ଆମକୁ ସ୍ୱୀକାର କରିବାକୁ ପଡ଼ିବ।
1: ଏ କଥା ଆପଣ ଯାହା କହିଲେ ଇଏ 100% ଠିକ, କିନ୍ତୁ ଆଉ ଟିକେ ତତ୍ତ୍ୱ ଭିତରକୁ ପଶିଲେ ଆମେ ଯେତେବେଳେ ଦେଖିବା, ଯେତେବେଳେ ଏଠାରେ ମହାପ୍ରଭୁ ଅବତୀର୍ଣ୍ଣ ହେଲେ ସତ୍ୟଯୁଗରେ, ସେତେବେଳେ ମଧ୍ୟ କୁହାଯାଇଛି ଇଏ ହେଉଛନ୍ତି ସେଇ ଦ୍ୱାପର ଯୁଗୀୟ କୃଷ୍ଣ, ୟାଙ୍କୁ କୃଷ୍ଣ ବୋଲି ସମ୍ବୋଧନ କରାଯାଇଛି, ଅର୍ଥାତ୍ ରାମଂ କୃଷ୍ଣଂ ସୁଭଦ୍ରାଂଚ ଏଭଳି ଭାବରେ ସ୍କନ୍ଦ ପୁରାଣରେ ମଧ୍ୟ କୁହାଯାଇଛି। ତେଣୁ ଇଏ ସତ୍ୟଯୁଗ କହିଲେ ଗୋଟିଏ ସତ୍ୟ ନୁହଁ, ଦ୍ୱାପର କହିଲେ ଗୋଟିଏ ଦ୍ୱାପର ନୁହଁ, ଏମିତି ଅନନ୍ତ ଦ୍ୱାପର ଯାଉଛି, ଅନନ୍ତ ସତ୍ୟ ଆସିଛି। ତେଣୁ ଇଏ ଏଇ ଯେଉଁ କୃଷ୍ଣ ଶ୍ରୀ ଜଗନ୍ନାଥ ହିଁ କୃଷ୍ଣ, ଏ କଥା ସ୍କନ୍ଦ ପୁରାଣରେ ପ୍ରାୟ 50ରୁ ଉର୍ଦ୍ଧ୍ୱତର ବର୍ଣ୍ଣନା ଦେଖାଯାଏ।
0: ଠିକ୍ ଅଛି, ଠିକ୍ ଅଛି। ବର୍ତ୍ତମାନ ଆମେ ଯେଉଁ ଶ୍ରୋତାଙ୍କର ମନରେ ସନ୍ଦେହ ଥିଲା ସେ ସନ୍ଦେହ ଦୂର ହୋଇଥିବ, ଯଦି ଅଧିକ ଦୂର ନ ହୋଇଥାଏ ତାହେଲେ ଆମ ସହିତ ବ୍ୟକ୍ତିଗତ ଭାବରେ କଥାବାର୍ତ୍ତା ମଧ୍ୟ
1: କରିପାରିବେ। ହଁ, ତେଣୁ କହିବାର କଥା ହେଲା ଏଇ ଯେଉଁ ରଥଯାତ୍ରା ମହାପ୍ରଭୁ କରିକିରି ଆସୁଛନ୍ତି, ନରଚେଷ୍ଟା ମୁପାଦାୟ ହର ହରିଶରତୀ ଭୂତଳେ, ଆଉ ଇଏ ହେଉଛି ଗୋଟିଏ ସ୍ନେହର କଥା, ଇଏ ହେଉଛି ଗୋଟିଏ ସ୍ନେହର କଥା। ମହାପ୍ରଭୁ ଏଠାରେ ସିଏ ପୁରା ପରମ୍ରହ୍ମ ପରମାତ୍ମା, ପରମାତ୍ମାଙ୍କର ସ୍ୱରୂପ କ'ଣ, ଯତୋ ବା ଇମାନି ଭୂତାନି ଜାୟନ୍ତେ ଯେନ ଜାତାନି ଜୀବନ୍ତି ଯତ୍ ପ୍ରୟନ୍ତ ବିଷମ ବିଷମତି ବିଜିଜ୍ଞାସସ୍ୱ ତତ୍ ବ୍ରହ୍ମେତି, ଇଏ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ ପରମ୍ବ୍ରହ୍ମ, ଓ ଅର୍ଥାତ୍ ଯାହାଙ୍କ ଠାରୁ ସମଗ୍ର ସୃଷ୍ଟି ବା ସମସ୍ତ ସଂସାର ସୃଷ୍ଟି ହୋଇଛନ୍ତି, ଯାହାଙ୍କ କୃପାରେ ସମସ୍ତେ ପରିପାଳିତ ହେଉଛନ୍ତି, ଅନ୍ତକାଳରେ ସମଗ୍ର ଜୀବ ତାହା ପାଖରେ ଅସ୍ତ ହେଇଯାଆନ୍ତି, ଲୀନ ହେଇଯାଉଛନ୍ତି, ସିଏ ହେଉଛନ୍ତି ପରମ୍ବ୍ରହ୍ମ ପରମାତ୍ମା।
0: ଏଇଟା ତ ବେଦାନ୍ତରେ ଆପଣ ଯୋଉଟା କହୁଛନ୍ତି,
1: ବେଦାନ୍ତ
0: ଏଇଟା ବେଦାନ୍ତରେ କୁହାହେଇଛି ସୋ ଅକାମୟତ୍ ଏକୋହଂ ବହୁଶ୍ୟାମ୍, ତେଣୁ ଏତସ୍ମାତ୍ ଆକାଶ ସମ୍ଭୂତଃ ଆକାଶାତ୍ ବାୟୁ ବାୟୁ ରଗ୍ନେ ଅଗ୍ନେ ଆପଃ ଅଦ୍ଭ୍ୟ ପୃଥିବୀ ପୃଥିବ୍ୟାଂ ଔଷଧୟଃ ଔଷଧିଭ୍ୟାଂ ଅନ୍ନଃ ଅନ୍ନାତ୍ ଭୂତାନି। ତେଣୁ ଏଇ ଯୋଉ ପରମାତ୍ମାଙ୍କ କଥା ଆପଣ କହୁଛନ୍ତି, ଏ ପରମାତ୍ମା ହେଉଛନ୍ତି ସକଳ ସୃଷ୍ଟିର ଉତ୍ପନ୍ନ କରିବାର ଆଧାର।
1: କିନ୍ତୁ ପୁଣି କହିଲେ ଏଠି ନରଚେଷ୍ଟା ମୁପାଦାୟ ହରିଶରତି ଭୂତଳେ, ଏବଂ ଭୂତ ଯେ ପରମ୍ବ୍ରହ୍ମ ପରମାତ୍ମା ଯାହାଙ୍କୁ ମାନେ ମାନେ ଜଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନବନ୍ତୀ ଦିବ୍ୟସ୍ତବୈ, ଯାହାଙ୍କର ଗୋଟିଏ କ୍ଷଣ ସାକ୍ଷାତକାର ପାଇବା ପାଇଁ କେତେ ବ୍ରହ୍ମା ଇନ୍ଦ୍ରଚନ୍ଦ୍ର ତପସ୍ୟା କରୁଛନ୍ତି, ସେ କ'ଣ କରୁଛନ୍ତି ଏଠି ହରିଶରତି ଭୂତଳେ, ଅର୍ଥାତ୍ ନରଚେଷ୍ଟା ମୁପାଦାୟ, ଗୋଟିଏ ସାଧାରଣ ମଣିଷ ଭଳି ଆମେ କେଡ଼େ ଭାଗ୍ୟବାନ ଦେଖନ୍ତୁ, ଯାହାଙ୍କୁ ଇନ୍ଦ୍ରଚନ୍ଦ୍ର ବରୁଣ କୁବେର ଏବଂ ବେଦାନାଂ ସାରମୀ ସଂଶୋଧନ ପରିବୃତ୍ତଂ ବ୍ରହ୍ମ ଦାରୁଂ ଭରେ ଭଜେ, ଅର୍ଥାତ୍ ବେଦର ସାର ତତ୍ତ୍ୱ ସେଇ ଆଜି ସେ ହରି ନରଚେଷ୍ଟାଂ ଉପାଦାୟ ଗୋଟିଏ ମଣିଷ ସାଧାରଣ ମଣିଷ ଭଳି ହରିଶରତି ଭୂତଳେ, ଦେଖନ୍ତୁ ବର୍ତ୍ତମାନ ସିଏ ଆସୁଛନ୍ତି, କେମିତି ଆସୁଛନ୍ତି, ଆରେ ମହାପ୍ରଭୁ ପୁରା ମାନେ ସେ ଶୋଇଥିଲେ ସେ ଚାଲନ୍ତି, ଅର୍ଥାତ୍ ଅପାଣି ପାଦ ଜବନୋ ଗ୍ରହିତା ପଶ୍ୟତ୍ୟ ଚକ୍ଷୁ।
0: ଆପଣ ଯୋଉଟା କହିଲେ ସେଇଟା ହଉଛି ସେ ଶୋଇଥିଲେ ମଧ୍ୟ ଦୂରକୁ ଯାଆନ୍ତି, ବସିଥିଲେ ମଧ୍ୟ ଚାରିଆଡେ ବୁଲି ପାରନ୍ତି, ଆସିନୁ ଦୂରଂ ବ୍ରଜତି ଶୟାନୁ ଜାତି ସର୍ବତଃ,
1: ତେଣୁ
0: ଉପନିଷଦ
1: ଏଇସବୁ ଏ ଯୋଉ ବେଦ ବେଦାନ୍ତର ଯୋଉ ରହସ୍ୟମୟ ପ୍ରଭୁ।

0: ସେ ଆଜି କେମିତି ବୁଲୁଛନ୍ତି ଆପଣ ଦେଖିଲେ, ତାଙ୍କଠାରୁ ଇଏ ଭିନ୍ନ ନୁହନ୍ତି। ଯେଉଁ ବେଦରେ ଯାହାଙ୍କର ତତ୍ତ୍ୱ ଇଏ ସେଇ ପ୍ରଭୁ। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା, ଆମମାନଙ୍କୁ ଧନ୍ୟ କରିବା ପାଇଁ, ଉତ୍କଳବାସୀଙ୍କୁ ଧନ୍ୟ କରିବା ପାଇଁ ଏହି ସ୍ଥାନରେ ରହି ସେ ଆଜି ଲୋଟି ଯାଉଛନ୍ତି ତଳେ, ଲୋଟି ଯାଉଛନ୍ତି ତଳେ। ସ୍କନ୍ଦ ପୁରାଣରେ କୁହାଯାଇଛି, କହିଲେ ପ୍ରଭୁ କ'ଣ ଏଇ ଯେଉଁ କେତେ ଖଣ୍ଡ କାଠ, ଇଏ ସାତଶହ ବୟାଳିଶ ଖଣ୍ଡ କାଠରେ ନନ୍ଦିଘୋଷ, ସାତଶହ ଏକତିରିଶ ଖଣ୍ଡ କାଠରେ ବଳଭଦ୍ରଙ୍କର ତାଳ, ଆରେ ଏତି ଖଣ୍ଡ କାଠିରେ ଇଏ ଅଖିଳ ବ୍ରହ୍ମାଣ୍ଡନାଥ ବସିବେ, ଯିଏ ହେଉଛନ୍ତି ସ୍ୱୟଂ ଜଗତ ଆଧାର, ଯିଏ ସମଗ୍ର ଜଗତର ଆଧାର, ସମସ୍ତ ଜଗତ ଯାହାଙ୍କ ଉପରେ ବାସ କରୁଛି। ନମସ୍ତେ ଜଗତ ଆଧାର ଶଙ୍ଖ ଚକ୍ର ଗଦାଧର ଜନ୍ନାଭି ପଙ୍କଜା ଦେବ ଜାତୋ ହଂ ବିଶ୍ୱ ସୃଷ୍ଟିକୃତ କୁହାଯାଇଛି। ତେଣୁ ସେ ହେଉଛନ୍ତି ଜଗତର ଆଧାର, ଯିଏ ଜଗତକୁ ଧରିକିରି ରହିଛି, ଏଇ ଏତେ ଖଣ୍ଡ କାଠ ସେ ରଖିପାରିବ? ତେଣୁ ଲେଖା ହେଇଛି ଆସନଂ ଜଗତାଂ ଭୂପ ସ୍ୱୟଂ ସ୍ୱାସନ ବିଗ୍ରହ। ଏ ଯେଉଁ ତିନିଟା ରଥ ନା, ଇଏ ତିନିଟା ରଥ ହେଉଛି ଜଗନ୍ନାଥ ମହାପ୍ରଭୁଙ୍କର ତିନି ଗୋଟି ବିଗ୍ରହ। ସେ ନିଜେ ନିଜକୁ ଧାରଣ କରୁଛନ୍ତି, କାରଣ ସେ କହୁଛନ୍ତି ସାତ ଗୋଟି ପର୍ବତରୁ ଅଟନ୍ତି ସେ ଗରୁ, ନାମ ବହିଛନ୍ତି ଅଚଳ ମହାମେରୁ। ତାକୁ ଇଏ ଯେଉଁ କାଠରେ ନିର୍ମିତ ହୋଇଥିବା ୟାକୁ ସେ ଅଟକେଇ ପାରିବେ, ଉଦ୍ଧାର ମାନେ ରଖିପାରିବେ? ଟିକିଏ ଅଣେଇ ହେଇ ପଡ଼ିଲେ ଯେ ଆର୍ଥରକ ଆପଣ ଦେଖିଛନ୍ତି ଦେଢ଼ ଘଣ୍ଟା କାଳ ଅଣେଇ ହେଇକିରି ପଡ଼ିଥିବା ମହାପ୍ରଭୁଙ୍କୁ, ପରମବ୍ରହ୍ମଙ୍କୁ ଟେକି ଦେବା ପାଇଁ କାହା ପାଖରେ ଶକ୍ତି ନାହିଁ। ସେଇ ପ୍ରାର୍ଥନା, ପ୍ରଭୁ ମଣିମା କାହିଁକି ଆପଣ ମନ ଦୁଃଖ କଲେ, କାହିଁକି ଅଭିମାନ କରୁଛନ୍ତି ପ୍ରଭୁ? ହଁ, ଆପଣଙ୍କ ଟାହିଆ ନାହିଁ ବୋଲି କ'ଣ ଯିବେ ନାହିଁ ବୋଲିକିରି ଭାବୁଛନ୍ତି କି? ଛୋଟ ପିଲାକୁ
1: ସେ ସ୍ୱୟଂ ଜଗତ, ତେଣୁ ସ୍ୱୟଂ ଜଗତକୁ ଧାରଣ କରିବା ପାଇଁ ଆମ ପାଖରେ କି ଆଧାର ଅଛି?
0: ସେଥିପାଇଁ ସେ ନିଜେ ଆଧାର ହେଇଯାଇଛନ୍ତି। ଏଇ ଯେଉଁ ତିନିଟା ରଥରେ ସେ କହୁଛନ୍ତି ସ୍ୱୟଂ ସ୍ୱାସନ ବିଗ୍ରହ, ତେଣୁ ତସ୍ମାତ୍ ଜାନଂ ନ ବିଦ୍ୟତେ, ପୁରା ପରିଷ୍କାର କୁହାଯାଇଛି ୟାକୁ ଜାନ ବୋଲି ଆମେ କହିବା ନାହିଁ, କାହିଁକି ଇଏ ହେଉଛନ୍ତି ସ୍ୱୟଂ ମହାପ୍ରଭୁ। ନହେଲେ ମହାପ୍ରଭୁଙ୍କୁ ଧାରଣ କରିବା ପାଇଁ ଇଏ କାହାରି କ୍ଷମତା ନାହିଁ। ଯିଏ ବିଶ୍ୱକୁ ଧାରଣ କରୁଛି ଏଇ ତିନି ଖଣ୍ଡ ରଥ ତାକୁ ଧାରଣ କରିଦେବ। ତେଣୁ ଆମେ ଏକାଧାରରେ ରଥ ଦେଖୁଛେ, ରଥ ଇଏ ହେଉଛନ୍ତି ରଥ, ଆମର ଶାସ୍ତ୍ର କହୁଛି ରଥ କହେ ମୁଁ ଦେବତା, ପଥ କହେ ମୁଁ ଦେବତା, ୟା ଅର୍ଥ କ'ଣ? ଦେଖନ୍ତୁ ପରମବ୍ରହ୍ମଙ୍କର ଆଉ ଗୋଟିଏ ସ୍ୱରୂପ ହେଉଛି ବୃହତ୍ତ୍ୱାତେ ବୃଙ୍ଘଣତ୍ୱାଚ ତତ୍ ବ୍ରହ୍ମ ପରମଂ ବିଦୁଃ। କ'ଣ ଏହା ଅର୍ଥ? ଯେ ନିଜେ ବୃହତ୍ ହେଇ ଅନ୍ୟକୁ ବୃହତ୍ କରିଦିଏ ସିଏ ହେଉଛି ବ୍ରହ୍ମ। ବୃହତ୍ତ୍ୱାତେ ବୃଙ୍ଘଣତ୍ୱାଚ ତତ୍ ବ୍ରହ୍ମ ପରମଂ ବିଦୁଃ। ଯେ ନିଜେ ବୃହତ୍ ହେଇକରି ଅନ୍ୟକୁ ବୃହତ୍ କରିଦିଏ ସିଏ ହେଉଛି ବ୍ରହ୍ମ। ଦେଖୁନାହାନ୍ତି ବ୍ରହ୍ମ ସଂସ୍ପର୍ଶରେ ଆସିଛି, ଏ ଦାଣ୍ଡର ନାଁ ହେଇଛି କ'ଣ? ବଡ଼ ଦାଣ୍ଡ, ବଡ଼ ଠାକୁର, ସେ ନିଜେ ବଡ଼ ଠାକୁର, ତାଙ୍କ ସଂସ୍ପର୍ଶରେ ଦାଣ୍ଡ ବଡ଼ ଦାଣ୍ଡ, ତାଙ୍କ ସଂସ୍ପର୍ଶରେ ପଥରରେ ତିଆରି ହେଇଥିବା ଦେଉଳ ବଡ଼ ଦେଉଳ, ତାଙ୍କ ସଂସ୍ପର୍ଶରେ ଏଇ ପଣ୍ଡା ଗୁଡ଼ାକ ବୁଲୁଛନ୍ତି, ପଣ୍ଡା ହେଉଛନ୍ତି ବଡ଼ ପଣ୍ଡା, ତାଙ୍କ ସଂସ୍ପର୍ଶରେ ଉଦଧି ହେଇଛି ମହୋଦଧି। ତେଣୁ ଯିଏ ତାଙ୍କ ସଂସ୍ପର୍ଶରେ ଆସିଛି ସମସ୍ତେ ବଡ଼ ହେଇଯାଇଛନ୍ତି। ସେଇ ବଡ଼ ଠାକୁର ଭଗବାନ ବର୍ତ୍ତମାନ ବିଜେ କରୁଛନ୍ତି ଏବଂ ଭିତରୁ ବାହାରିକରି ଆସୁଛନ୍ତି। ଆଲଟ ପଡ଼ୁଛି, ଚାମର ପଡ଼ୁଛି, ଭକ୍ତମାନେ ଚାହିଁକିରି ବସିଛନ୍ତି। କ'ଣ ଭକ୍ତ କ'ଣ କେବଳ ଅପେକ୍ଷା କରିଛନ୍ତି ନାକଚଣା ଦୁଆର ମୁହଁରେ? ତା ନୁହଁ, ଆମ ପାଖରେ ତା ନୁହଁ, ଅଗଣିତ ଭକ୍ତ ଆଜ୍ଞା, ସାରା ବିଶ୍ୱ ଦେଖୁଛି। ଇଏ ହେଉଛି ବିଶ୍ୱ, ବିଶ୍ୱ ଠାକୁରଙ୍କର ବିଶ୍ୱଲୀଳା, ଏହାକୁ ସାରା ବିଶ୍ୱ, ଆମେ କହିବାନି 4.5 କୋଟି ଲୋକ, ଆମେ କହିବା ଶହ ଶହ କୋଟି ଲୋକ, ସାତଶହ କୋଟି ଲୋକ ସମସ୍ତେ ଦେଖୁଛନ୍ତି। ଏ ଇନ୍ଦ୍ର, ଚନ୍ଦ୍ର, ବରୁଣ, କୁବେର, ମୁନି, ଋଷି, ଆପଣ ଦେଖିବେ ଆଜି ଯାହା ଦେଖିଲେ ଏଥିରେ ମନ ସନ୍ତୁଷ୍ଟ ହେଲାନି। କ'ଣ ଦେଖିଲୁ ଆଜି? କିଛି ଭାଗ ହେଉନାହିଁ। ଆପଣ ଦେଖିବେ କାଲି ରାତି 10 ବେଳକୁ ଆଜ୍ଞା ସୁବର୍ଣ୍ଣମୟ ବେଶରେ ଐଶ୍ୱର୍ଯ୍ୟ ପୁରୁଷ ହେଇକିରି ବସିଥିବେ ସିଂହ ଦ୍ୱାରରେ। କ'ଣ ଦେଖିବେ? କି ରୂପ ତାଙ୍କର? ସର୍ବରୂପମୟ ହେ ସହ ସର୍ବମନ୍ତ୍ରମୟ ପ୍ରଭୁ ଆରାଧ୍ୟତେ ଯଥା ଜେନ ତଥା ତସ୍ୟ ଫଳପ୍ରଦ। କୁହ।

0: ଆମେ ଦେଖିପାରୁଛୁ ଅତି ସୁନ୍ଦର ଭାବରେ ବର୍ତ୍ତମାନ କୋଟି କୈବଲ୍ୟର ନାଥ ଅଶରଣ ଶରଣ ଅରକ୍ଷ ରକ୍ଷଣ ବିଶ୍ୱ ବନ୍ଦିତ ପ୍ରଭୁ ଶ୍ରୀ ଜଗନ୍ନାଥ ସେଇ ଗୁଣ୍ଡିଚା ମଣ୍ଡପର ନାକଚଣା ଦ୍ୱାର ନିକଟରେ ଭକ୍ତଙ୍କ ଗହଣରେ ଅତି ଆନନ୍ଦର ସହିତ ସମଗ୍ର ବିଶ୍ୱକୁ ଆନନ୍ଦ ପ୍ରଦାନ କରି ସେଇ ସଚ୍ଚିଦାନନ୍ଦ ଘନ ବିଗ୍ରହ ଆଲଟ ଚାଲିଛି, ଚାମର ସେବା ଚାଲିଛି, ବିଭିନ୍ନ ମଠର ମଠାଧୀଶ ମାନଙ୍କର ଚାମର ସେବାରେ ପ୍ରଭୁ ସେଇ ସେବକମାନଙ୍କର କୋଳାକୃତ ହୋଇ ବାହୁକୁ ବାହୁଛନ୍ତି, ନିଜର ପିଠିକୁ ପିଠିରେ ଛନ୍ଦି ପ୍ରଭୁ ଆଜି ଝୁଲି ଝୁଲି ଆସୁଛନ୍ତି। ଇଏ ହେଉଛି ଧାଡ଼ି ପହଣ୍ଡି। ମୋତେ ପଚାରୁଥିଲେ ଟିକିଏ ସମୟ ପୂର୍ବରୁ ଜଣେ ଆମର ବନ୍ଧୁ ଯେ ଏଇ ଯେଉଁ ପହଣ୍ଡି ପ୍ରଭୁଙ୍କର ଚାଲିଛି, ଇଏ କେଉଁ ପହଣ୍ଡି? ଇଏ ପ୍ରଭୁଙ୍କର ଧାଡ଼ି ପହଣ୍ଡି। ଶ୍ରୋତାଗଣ, ଭକ୍ତଙ୍କ ପାଖକୁ ଯେତେବେଳେ ଭଗବାନ ଆସନ୍ତି ତାଙ୍କର ମିଳିତ ହେବା ପାଇଁ, ସେତେବେଳେ ଯେଉଁ ଭାବନା ଥାଏ ମିଶିବା ପାଇଁ, ପ୍ରଭୁ ଦୌଡ଼ି ଦୌଡ଼ି ଆସନ୍ତି, ତାହା ଥିଲା ଧାଡ଼ି ପହଣ୍ଡି। କିନ୍ତୁ ଯେତେବେଳେ ଭକ୍ତଙ୍କ ପାଖରୁ ଯାଇଥାନ୍ତି ନିଜର ଗୃହ ଅଭିମୁଖେ ବା ତାଙ୍କର ସେଇ ମଣ୍ଡପ ନିକଟକୁ ଯାତ୍ରା କରିଥାନ୍ତି, ସେତେବେଳେ ସେ ଯାଆନ୍ତି ଗୋଟି ପହଣ୍ଡିରେ। କାହିଁକି ନା ଜଣଙ୍କ ପରେ ଜଣେ ଯିବେ, ସେଠି ରୁନ୍ଧା ହେବ, ପୁଣି ତାପରେ ପ୍ରଭୁ ଆସିବେ। ଏଇ ଯେଉଁ ପ୍ରଭୁଙ୍କର ନୀତି ଲୀଳା, ଆଜି ସେଇ ଲୀଳା ଦେଖିବା ପାଇଁ ଷୋଳ କଳାପୂର୍ଣ୍ଣ ହେଦାରୁ ଦେବତା କୋଟି ବ୍ରହ୍ମାଣ୍ଡର ସ୍ୱାମୀ ତୁମ ପାଦ ପତ୍ନୀ ଦେହ ମନ ଆତ୍ମା ସଦା ହେଉ ଅନୁଗାମୀ। ଆପଣଙ୍କ ନିକଟରେ ସେଇ ଆପଣଙ୍କର ସେବାରେ ଏ ସଂସାର ଆଜି ଆପଣଙ୍କର ପାଦ ପଦ୍ମରେ ନିଜକୁ ନିୟୋଜିତ କରିଦେଇଛନ୍ତି। ଆମେ ଦେଖିପାରୁଛୁ ଅନେକ ଶ୍ରଦ୍ଧାଳୁମାନଙ୍କ ସହିତ ବିଭିନ୍ନ ମଠର ଯେଉଁ ତୁଳସୀ ଫୁଲ ମାଳ ଲାଗି ହେବାର ଯେଉଁ ପରମ୍ପରା ରହିଛି, ସେଇ ପରମ୍ପରାକୁ ଆଜି ମଧ୍ୟ ଉଜ୍ଜୀବିତ କରି ମଠର ମଠାଧୀଶମାନେ ଚାଙ୍ଗଡ଼ାରେ ନାନା ସୁନ୍ଦର ଭାବରେ ମରୁଆ ଏବଂ ତୁଳସୀ ଦୟଡ଼ାକୁ ମିଶ୍ରିତ କରି ଗେଣ୍ଡୁ ଫୁଲ ଆଦି ମିଶ୍ରିତ କରି ପ୍ରଭୁଙ୍କ ନିକଟରେ ତାଙ୍କର ସେବାକୁ ଆଜି ଅର୍ପଣ କରିବାକୁ ଆସିଛନ୍ତି।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ୍, ୟୁନିଟ୍ 8, ଭୁବନେଶ୍ୱର।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ମଶାବାହିତ ରୋଗ, ଡେଙ୍ଗୁ, ମ୍ୟାଲେରିଆ ଏବଂ ଜାପାନୀ ଜ୍ୱର ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ।
4: ବର୍ଷା ଋତୁର ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶବୃଦ୍ଧି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ।
3: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ 7 ଦିନରୁ ଅଧିକ ସମୟ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ।
4: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା, ସଢେଇ, ଅବ୍ୟବହୃତ ହାଣ୍ଡି, ଟାୟାର ଆଦି ନଷ୍ଟ କରିଦିଅନ୍ତୁ।
3: ଘର ପାଖରୁ ବଣବୁଦା ସଫା କରନ୍ତୁ।
4: ନାଳ ନର୍ଦ୍ଦମାରେ ଓ ଖାଲୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ ସହାୟତା କରନ୍ତୁ।
3: ଦିନ ହେଉ ବା ରାତି, ଶୋଇବା ବେଳେ ମଶାରୀ ବ୍ୟବହାର କରନ୍ତୁ।
4: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
5: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
6: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
5: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
6: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ ଏଚ୍ୟୁଆଇଡି କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
7: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
8: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
7: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
8: ଅଛି କେବଳ ମଣିଷ ପଣିଆ।
7: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
8: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
7: ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
8: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ 7 ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
7: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
8: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
7: ଆସନ୍ତୁ, ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
8: ପବିତ୍ର ଘୋଷ

0: ଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
1: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
2: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ଘର 1811। ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର।
3: ଜୟ ଜଗନ୍ନାଥ। କେତେ ସୁନ୍ଦର ଭାବରେ ଆମେ ଦେଖୁଛୁ ବର୍ତ୍ତମାନ ସେ ଧଳା ଛତି, ଯେଉଁ କଳା ଛତି ଆସିଥିଲେ ବଡ଼ ଭାଇ ବଳଭଦ୍ରଙ୍କର ଯେତେବେଳେ ପହଣ୍ଡି ଆରମ୍ଭ ହୋଇଥିଲା, ଆଉ ଏ ବର୍ତ୍ତମାନ ଧଳା ଛତ୍ରୀର ଯେଉଁ ଦୃଶ୍ୟ ଆମକୁ ଦର୍ଶାଇ ଦେଉଛି ଯେ ବର୍ତ୍ତମାନ କାଳିଆ ସାନ୍ତ ଗୋଟିଏ ବ୍ରହ୍ମାଣ୍ଡର ସ୍ୱାମୀ, ସେଇ ପତି ତପାବନ ଯିଏ ହାସୁଛନ୍ତି ଜଗତର ନାଥ ଜଗନ୍ନାଥ, ଝୁଲି ଝୁଲି ଟାହିଆ ହଲେଇ ହଲେଇ ପ୍ରଭୁ ଆସିବେ, ଏଇ ମଣ୍ଡନ କରିବେ, କୋଳମଣ୍ଡନ କରିବେ ନନ୍ଦିଘୋଷ ରଥର ସେଇ ବେଦୀକୁ। ଆଉ ଏପଟେ ଯେଉଁ ପହଣ୍ଡି ବେଳର ଯେଉଁ ସୁନ୍ଦର ଦୃଶ୍ୟ, ଘଣ୍ଟୁଆମାନଙ୍କର ଯେଉଁ ଘଣ୍ଟନାଥ, ବାସ୍ତବିକ ତାହା ପ୍ରଶଂସନୀୟ। କାହିଁକି ନା ଏତେ ସାମର୍ଥ୍ୟ, ଏତେ ଶକ୍ତି ପ୍ରଭୁ ତାଙ୍କୁ ପ୍ରଦାନ କରିଛନ୍ତି, 2 ଘଣ୍ଟା ଧରି ମାନେ କ୍ରମାଗତ ନିରନ୍ତର ଭାବରେ ଯେଉଁ ଘଣ୍ଟ ବଜାଇ ଆମମାନଙ୍କ ମନ ଭିତରେ ଅଧିକରୁ ଅଧିକ ଯେଉଁ ଆନନ୍ଦ, ଯେଉଁ ଭାବ ବେଗକୁ ସୃଷ୍ଟି କରୁଛନ୍ତି ତାହା ମଧ୍ୟ ପ୍ରଶଂସନୀୟ। ପ୍ରଭୁ କେଉଁ ସୁରେ ପ୍ରଭୁ ଗାଇ ତୁମ ଗୀତ, ତୋଷିବି ତୁଷ୍ଟ୍ରିତ ପ୍ରାଣ, କେଉଁ ତୁଳିକାରେ ଆଙ୍କି ତୁମକୁ ଜୀବନ କରିବି ଧନ୍ୟ, କେଉଁ ତତ୍ତ୍ୱ ପଥେ ଖୋଜିଲେ ତୁମକୁ ମିଳିଯିବ ଥଳ କୂଳ, ଜାଣିଛି ଏତିକି ତୁମେ ହିଁ ତ ପ୍ରଭୁ ଜୀବନର ଆଦିମୂଳ, ଏ ସମଗ୍ର ସଂସାରର ଆପଣ ହେଉଛନ୍ତି ଏକମାତ୍ର ଆଦିମୂଳ। ଆଉ ସେଇ ପ୍ରଭୁ ବିଶ୍ୱନନ୍ଦାଙ୍କର ସେବାରେ ଯାହା କିଛି ଯାଇଥିଲା ଆମେ ମଧ୍ୟ ଦେଖୁଛୁ, ଗୋଟିଏ ପରେ ଗୋଟିଏ ସବୁ ବସ୍ତ୍ର ଠାରୁ ଆରମ୍ଭ କରି ତାଙ୍କର ଆସବାବପତ୍ର ସବୁକିଛି ଆସୁଛି। ଆଉ ଏପଟେ ଘଣ୍ଟୁଆଙ୍କର ଘଣ୍ଟ ନାଦରେ ଉଦ୍ଘୋଷଣ ହେଉଛି ନାକଚଣାର ଦ୍ୱାର, କିନ୍ତୁ ପ୍ରଭୁଙ୍କର ତିଳେ ମାତ୍ର ତାଙ୍କର ସେ ଟାହିଆ ଆମକୁ ଦୃଶ୍ୟମାନ ହେଉନାହିଁ, କିନ୍ତୁ ଅପେକ୍ଷା କରିଛନ୍ତି ଅଗଣିତ ଶ୍ରଦ୍ଧାଳୁ, ଅଗଣିତ ଭକ୍ତ, କିଏ ଛାତରେ, କିଏ ପଥରେ, କିଏ ଆଗରେ, କିଏ ପଛରେ, କିଏ ଶରଧା ବାଲିର 2 ପଟରେ ରହିଛନ୍ତି। କାରଣ ପ୍ରଭୁଙ୍କୁ କିପରି ତାଙ୍କୁ ତୋଷି ଦେବେ, ତାଙ୍କର ମନକୁ ପ୍ରଭୁଙ୍କୁ ଆପଣେଇ ନେବେ, କିଏ ପ୍ରଭୁଙ୍କର ସାନ୍ନିଧ୍ୟ ଟିକେ ପାଇପାରିବ ପ୍ରତ୍ୟକ୍ଷରେ, କିଏ ପୁଣି ପରୋକ୍ଷରେ, ପ୍ରଭୁ ଆପଣଙ୍କୁ ଆମେ କ'ଣ ଦେଇପାରିବୁ, ସୁଦାମା ସିନା ଖୁଦକଣିଏ ଦେଇ ଆପଣଙ୍କୁ ସନ୍ତୁଷ୍ଟ କରିପାରିଥିଲା, ଗଜେନ୍ଦ୍ର ପଦ୍ମ ପୁଷ୍ପଟିଏ ଦେଇ ଆପଣଙ୍କର ସମର୍ପିତ ଭାବନାରେ ଆପଣଙ୍କର ମନ ଟିକେ କିଣିପାରିଥିଲା, ଶବରୀର ଅଇଣ୍ଠା ଫଳ ଖାଇ ଆପଣ ମଧ୍ୟ ଆତ୍ମ ପରିତୃପ୍ତି ଲାଭ କରିଥିଲେ, ଆଉ ସେହିପରି ଭାବରେ ଦାସିଆ ଠାରୁ ନଡ଼ିଆ ନେଇଥିଲେ, ଆମେ ଦେଖିପାରୁନଥିଲୁ ରଥଯାତ୍ରା ସମୟରେ ସେଇ ଯେଉଁ ରଥଯାତ୍ରା ସମୟରେ ସିଂହଦ୍ୱାରର ଗୁମୁଟ ଭିତରୁ ପ୍ରଭୁଙ୍କର ଟାହିଆ ଦୃଶ୍ୟମାନ ହେଉନଥିଲା, ମନ ଭିତରେ ଅତ୍ୟନ୍ତ ଦୁଃଖ ଭାବ ଜାତ ହେଉଥିଲା। ଆଜି କିନ୍ତୁ ସେ ଗୁଣ୍ଡିଚା ମନ୍ଦିରର ନାକଚଣାର ଗୁମୁଟ ଭିତରୁ ପ୍ରଭୁଙ୍କର ଟିକିଏ ମାତ୍ର ଯେଉଁ ଟାହିଆର ଯେଉଁ ଦୋଳାମାନ ଦୃଶ୍ୟ ଆମେ ଦେଖିପାରୁଛୁ, ମନ ଭିତରେ ଅପୂର୍ବ ଆନନ୍ଦ ଖେଳି ଉଠୁଛି, ଆହା ଆସିଗଲେ ପ୍ରଭୁ, ମୋ ଠାକୁର, ମୋ ଜଗତର ନାଥ ଜଗନ୍ନାଥ, କାଳିଆ ଠାକୁର, ରାଧା କହେ ମୋ କାଳିଆ ରାଧା ଗୋପପୁରେ, ଲକ୍ଷ୍ମୀ କହେ ଧନ ମୋର ବଡ଼ ନୀଳା ଚଳେ, ମୀରା କହେ ମୋ କାଳିଆ ଅଟେ ଗିରିଧର, ଭକ୍ତ ଆଜି କହୁଛି ପ୍ରଭୁ ମୋ କାଳିଆ ମୋ ହୃଦୟର, ମୋ କାଳିଆ ସେଇ ମୋ ହୃଦୟର ଠାକୁର ଆଜି ଆସୁଛନ୍ତି। ଆଜି ଦେଖିପାରୁଛୁ ଆମେ ସେ ଟାହିଆର ଦୃଶ୍ୟ ସୁନ୍ଦର ଭାବରେ ଟିକିଏ ଟିକିଏ ହଲୁଛନ୍ତି, ସେ ଟାହିଆ ଦୋଳାମାନ ହେଉଛନ୍ତି, ଆସିବେ ପ୍ରଭୁ କାଳିଆ ଶାନ୍ତ କୋଟି କୈବଲ୍ୟର ନାଥ, ଅଗତିର ଗତି ଆରତିର ସାଥୀ ପତି ତପାବନ, ପ୍ରଭୁ ଜଗନ୍ନାଥ କମନୀୟ ନମନୀୟତାର ପ୍ରତୀକ, ଆପଣ ହେଉଛନ୍ତି ଅବ୍ୟକ୍ତ, ସେ ଅବ୍ୟକ୍ତ ଭାବକୁ ଆଜି ବ୍ୟକ୍ତ କରିବା ପାଇଁ ପ୍ରତିଟି ହୃଦୟ ପ୍ରତିଟି ମୁଖ ଆଜି ବ୍ୟାକୁଳିତ ହେଉଛନ୍ତି, ପ୍ରଭୁଙ୍କର ଜୟ ଜୟ ଗାନରେ ଆଜି ଏ ଶରଥା ବାଲି ଆଜି ପ୍ରକମ୍ପିତ ହେଉଛନ୍ତି, ଗୁରୁଗମ୍ଭୀର ନାଦ ଯେଉଁ ନାଦ ଭିତରେ ନାଦ ବ୍ରହ୍ମ ଶବ୍ଦ ବ୍ରହ୍ମ।

0: ତାରୁ ବ୍ରହ୍ମା ଆଜି ପାଲଟି ଯାଇଛନ୍ତି ସେ ନାଦ ବ୍ରହ୍ମ, ଯୋଉ ନାଦ ବ୍ରହ୍ମର ଉଦ୍ଘୋଷଣ ଆମେ ସେ ଉଦ୍ଘୋଷଣର ଘଣ୍ଟର ତାଳେ ତାଳେ ପ୍ରଭୁଙ୍କର ଯୋଉ ଟାହିଆ ଆମେ ଦେଖିପାରୁଛୁ। ଆଉ ଆଜି ମଧ୍ୟ ଚମତ୍କାର ଏକ ଦୃଶ୍ୟ ପ୍ରତୀୟମାନ ହେଉଛନ୍ତି, କାହିଁକି ନା ଆଜିର ଯୋଉ ଯାତ୍ରା ଆସିଥିଲେ ପ୍ରଭୁ ଗୁଣ୍ଡିଚା ଯାତ୍ରାରେ, ଯାହା ଥିଲା କାଦୁଆ ଗୁଣ୍ଡିଚା ନାମରେ ନାମିତ ହୋଇଥିଲା। ଆମେ ମଧ୍ୟ ଆଜି ଆଶା କରିଥିଲୁ ପ୍ରଭୁ ଆଜି ବର୍ଷା କରିବେ, ଏ ବାହୁଡ଼ା ଯାତ୍ରାକୁ ଆଜି ମଧ୍ୟ କାଦୁଆ କରିଦେବେ, କିନ୍ତୁ ତାହା କଲେ ନାହିଁ। ପ୍ରଭୁ ଆଜି ଧୂଳିଆ ଯାତ୍ରା କରିଦେଲେ, ଯୋଉ ଯାତ୍ରା ଆମର ରହିଛି ଯୋଉ କାଦୁଆ ଗୁଣ୍ଡିଚା ଆଉ ଧୂଳିଆ ଗୁଣ୍ଡିଚା, ଅର୍ଥାତ୍ ଧୂଳି ଉଡେଇ ସମଗ୍ର ଶରଧାବାଲିର ଏଇ ଯୋଉ ପ୍ରେମ ପବିତ୍ର ଶରଧାର ରେଣୁ ଆଜି ପ୍ରତିଟି ଭକ୍ତଙ୍କର, ପ୍ରତିଟି ସେଇ ଶ୍ରଦ୍ଧାଳୁ ମାନଙ୍କର ମସ୍ତକରେ ଆଜି ସିଞ୍ଚିତ ହେଇଯାଉଛି, ସିଞ୍ଚନ କରାଯାଉଛି ମଧ୍ୟ ବାରିର ଯୋଉ ପାଣି, ଯାହା ସେବକ ମାନେ ଆଜି ଭକ୍ତମାନେ ଶ୍ରଦ୍ଧାଳୁ ମାନେ କାଳେ କୌଣସି ଅସୁବିଧା ହେଇଯିବ ତେଣୁକରି ସେମାନେ ମଧ୍ୟ ଅତି ସମର୍ପଣ ଭାବରେ ପ୍ରଭୁଙ୍କର ସେବା କରିବା ସହିତ ସେବକ ମାନଙ୍କର ସେବା ମଧ୍ୟ କରୁଛନ୍ତି। ଆଉ ଆମେ ଦେଖୁଛୁ ଶରଧା ବାଲିରେ ବନାଟି ବୁଲାଇବା ସହିତ ଯୋଉ ବିଭିନ୍ନ ପ୍ରକାର ଯୋଉ ପୁରୀର ଶ୍ରୀକ୍ଷେତ୍ରର ଯୋଉ ସମର କଳାର ଗୋଟିଏ ଗୋଟିଏ ନିଦର୍ଶନ ରହିଛି ସାଇ ଯାତ୍ରାରେ ଦେଖାଯାଏ, ତାହା ମଧ୍ୟ ସୁନ୍ଦର ଭାବରେ ଦେଖାଯାଉଛନ୍ତି। ଆଉ ଚାମର ଆଲଟ ଭିତରେ କିନ୍ତୁ ଅଟକି ଯାଇଛନ୍ତି ସେଇ ଗୁଣ୍ଡିଚା ରାଣୀଙ୍କର ମାଙ୍କର ସେ ନାକଚଣାର ସେଇ ଗମ୍ଭୀରା ଭିତରେ, ସେ ଦ୍ୱାର ମଧ୍ୟରେ ଖାଲି ଦେଖାଯାଉଛି ସେଇ ଟାହିଆ, ଯୋଉ ଟାହିଆ ଝୁଲି ଝୁଲି ବ୍ୟକ୍ତ କରୁଛି ମୁଁ ହଉଛି ସେ କାଳିଆ ଠାକୁର, ସର୍ବବ୍ୟାପୀ ସର୍ବଦ୍ରଷ୍ଟା ଅଖିଳ ବ୍ରହ୍ମାଣ୍ଡର ସ୍ରଷ୍ଟା, ସୃଷ୍ଟି ସ୍ଥିତି ଲୟକର୍ତ୍ତା ସର୍ବଶକ୍ତିମାନ ଆତ୍ମତ୍ରାଣ ଅନ୍ତ ଜଗନ୍ନାଥ ସ୍ୱାମୀ ଗୋବିନ୍ଦ ହେ ହୃଷିକେଶ, ମୁଁ ହେଉଛି ସେଇ ପ୍ରଭୁ ଜନାର୍ଦ୍ଦନ। ସେଇ ଜନାର୍ଦ୍ଦନଙ୍କର ବାଣୀକୁ ଆମେ ଆମର ନିକଟରେ ଥିବା ପ୍ରଥମ ବୁଥରେ ଶାନ୍ତନୁ ରଥ ମହୋଦୟଙ୍କ ନିକଟରୁ ଶ୍ରବଣ କରିବା। ପ୍ରଭୁଙ୍କର ଚକା ଚକା ଆଖି ଦେଖାଗଲାଣି, ଆହା ଧନ୍ୟ ହେଇଗଲି ପ୍ରଭୁ ଆପଣଙ୍କର ସେଇ ମୁଖାରବିନ୍ଦକୁ ଦର୍ଶନ କରି, ଆପଣଙ୍କର ଚକ୍ଷୁକୁ ଦର୍ଶନ କରି ନିସ୍ତରିଲୁ ପ୍ରଭୁ କାଳିଆ ଶାନ୍ତ ଅପେକ୍ଷା କରିଥିଲୁ। ତେବେ ଏଇ ସେ ଅପେକ୍ଷା ପ୍ରତୀକ୍ଷା ଭିତରେ ପ୍ରଭୁଙ୍କର ବାଣୀକୁ ଆମେ ଶ୍ରବଣ କରିବା ଆମେ ଶାନ୍ତନୁ ରଥ ମହୋଦୟଙ୍କ ନିକଟରୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଧନ୍ୟବାଦ ଡକ୍ଟର କଲ୍ୟାଣନନ୍ଦୀ ମହୋଦୟା। ପ୍ରକୃତରେ ଆମେ ଗୋଟେ ଦାୟିତ୍ୱରେ ଅଛେ ବୋଲି ମହାପ୍ରଭୁଙ୍କର କଥା କହିବାକୁ ପଡ଼ୁଛି, ନହେଲେ ନାକଚଣା ଦ୍ୱାର ଭିତରେ ମହାପ୍ରଭୁଙ୍କର ଅପୂର୍ବ ଭଙ୍ଗୀରେ ଦୋଳାୟମାନ ଟାହିଆର ଦୃଶ୍ୟ ଦର୍ଶନ କରିବା ପରେ ଏବଂ ମହାପ୍ରଭୁଙ୍କର ଅନିମେଷ ନେତ୍ରକୁ ଦେଖିବା ପରେ ପ୍ରକୃତରେ କିଛି କହିଲା ଭଳି ଅନୁଭବ ହେଉନାହିଁ ଏବଂ କହିବା ଉଚିତ ନୁହେଁ ବୋଲି ମନରେ ଆସୁଛି, କିନ୍ତୁ ଆକାଶବାଣୀ ଆମକୁ ନିଯୁକ୍ତ କରିଛନ୍ତି ଗୋଟେ କାର୍ଯ୍ୟରେ, କ'ଣ କରିବା। ଏଇ ଯେଉଁ ମହାପ୍ରଭୁଙ୍କର ଦୁଇ ଆଖିକୁ ଚାହିଁ ରହିବା ପାଇଁ କେବଳ ନୃତକାର୍ଦ୍ର ନୟନରେ କେବଳ ମାତ୍ର ଇଚ୍ଛା କିଛି ନ କହିକିରି ନିରବ ଭାବରେ ମହାପ୍ରଭୁଙ୍କୁ ଚାହିଁବାର ଯେଉଁ ଆନନ୍ଦ, କଥା କହିବାରେ ସେ ଆନନ୍ଦ ପ୍ରକୃତରେ ନାହିଁ, କିନ୍ତୁ ବାଣୀ ସେବାର ଦାୟିତ୍ୱ ଦେଇଛନ୍ତି ଆକାଶବାଣୀ, ଏବଂ କେବଳ ଆକାଶବାଣୀ ଦେଇନାହାନ୍ତି, ଏହା ମହାପ୍ରଭୁଙ୍କର ମଧ୍ୟ ଏକ ଅନୁଜ୍ଞା ବୋଲି ଆମେ ବିଚାର କରୁଥିବାରୁ ମହାପ୍ରଭୁଙ୍କ କଥା ଆପଣଙ୍କୁ ଅବଶ୍ୟ କହିବୁ। ମହାପ୍ରଭୁଙ୍କ ପାଇଁ ଏତେ ପ୍ରତୀକ୍ଷା କାହିଁକି, ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅନ୍ୟ ଦିଅମାନଙ୍କ ଅପେକ୍ଷା ଏତେ ଉତ୍କଣ୍ଠା, ଏତେ ଉଦ୍ବେଗ, ଏତେ ଉନ୍ମାଦନା କାହିଁକି? ତାର ତ କିଛି କାରଣ ଥିବ। କିଛି କାରଣ ହେଉଛି ଯେ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମାତ୍ମା ପରମବ୍ରହ୍ମ ସଚ୍ଚିଦାନନ୍ଦ ବିଗ୍ରହ। ସଚ୍ଚିଦାନନ୍ଦ କହିଲେ କ'ଣ ବୁଝେ ମହାପ୍ରଭୁ, ଆମେ କ'ଣ ବୁଝେ ଶ୍ରୋତାବନ୍ଧୁ? ଆମେ ସଚ୍ଚିଦାନନ୍ଦ କହିଲେ ତ ଆମେ ସମସ୍ତେ ଉଚ୍ଚାରଣ କରୁଛେ ସଚ୍ଚିଦାନନ୍ଦ, କିନ୍ତୁ ତିନୋଟି ତତ୍ତ୍ୱ ଏ ଭିତରେ ସମାହିତ ହୋଇଛନ୍ତି, ସତ୍, ଚିତ୍ ଏବଂ ଆନନ୍ଦ। ସତ୍ କ'ଣ? ସତ୍ର ଅର୍ଥ ହେଉଛି ବା ସତ୍ର ସଂଜ୍ଞା ହେଉଛି ତ୍ରିକାଳେ ତିଷ୍ଠତି ଯତ୍ ତଃ ସହ ସତ୍। ଯିଏ ତିନି କାଳରେ ରହେ, ଯିଏ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେ, ସେ କିଏ, ତାଙ୍କର ନାଁ କ'ଣ, ତାଙ୍କର ସ୍ୱରୂପ କ'ଣ? ସିଏ ହେଉଛନ୍ତି ଆତ୍ମା, ଯେଉଁ ଆତ୍ମାଙ୍କର ବିନାଶ ନାହିଁ। ଶରୀରର ବିନାଶ ଅଛି, ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହେଲେ ହେଁ ମରହି, ସ୍ୱୟଂ ମହାପ୍ରଭୁ ମଧ୍ୟ ସେଇ ମୃତ୍ୟୁମୁଖରେ ପଡ଼ୁଛନ୍ତି, ଯାହାକୁ ଆମେ ନବକଳେବର ବୋଲି କହୁଛୁ। ପୁରାତନ ବିଗ୍ରହ ତ୍ୟାଗ କରି ସେ ନୂତନ କଳେବର ଗ୍ରହଣ କରୁଛନ୍ତି। ତେଣୁ ଏଇଭଳି ଭାବରେ ସତ୍ କିଏ, କାହାର ପରିବର୍ତ୍ତନ ହୁଏ ନାହିଁ, ନା ବ୍ରହ୍ମଙ୍କର ପରିବର୍ତ୍ତନ ହୁଏ ନାହିଁ। ତେଣୁ ମହାପ୍ରଭୁଙ୍କର ବିଗ୍ରହ ପରିବର୍ତ୍ତନ ହେଉଛି, କିନ୍ତୁ ବ୍ରହ୍ମଙ୍କର ପରିବର୍ତ୍ତନ ହେଉନି, ଏବଂ ଯିଏ ବ୍ରହ୍ମ ସିଏ ହିଁ ଆତ୍ମା, ଏବଂ ସେଇ ଆତ୍ମା ହେଉଛନ୍ତି ସତ୍। ତ୍ରିକାଳରେ ଯିଏ ରହନ୍ତି, ତ୍ରିକାଳରେ ଯିଏ ତିଷ୍ଠନ୍ତି, ତାକୁ

ବୋଲି କୁହାଯାଏ। ତେଣୁ ସେଇ ସତ୍ସ୍ୱରୂପ ଭଗବାନ ବର୍ତ୍ତମାନ ପରମବ୍ରହ୍ମ ଆସୁଛନ୍ତି। ଚିତ୍ କ'ଣ? ଚିତ୍ ହେଉଛି ଚୈତନ୍ୟମୟ, ଯିଏ ଶୁଅନ୍ତି ନାହିଁ, ଯିଏ ସଦା ଜାଗ୍ରତ। ଏବଂ ତାଙ୍କୁ ବେଦାନ୍ତରେ କୁହାଯାଇଛି ସାକ୍ଷୀ ଚେତା, ଯିଏ ସବୁବେଳେ ସାକ୍ଷୀ ସ୍ୱରୂପ ଆମ ଅନ୍ତରାତ୍ମାରେ ବିରାଜିତ ଅଛନ୍ତି। ଆମେ ଶୋଇପଡ଼ୁ, ଆମ ଶରୀର ଜଡ଼ ହେଇଯାଏ, କିନ୍ତୁ ଜଡ଼ ହେଲେ ମଧ୍ୟ ମହାପ୍ରଭୁ ତାରି ଭିତରେ ଆତ୍ମା ସ୍ୱରୂପରେ ସବୁବେଳେ ଜୀବନ୍ତ ଥାଆନ୍ତି, ଜାଗ୍ରତ ଥାଆନ୍ତି, ଏବଂ ଆମର ସ୍ୱପ୍ନକୁ ମଧ୍ୟ ସେ ଦେଖନ୍ତି। ତେଣୁ ଶୋଇସାରିବା ପରେ ରାତିରେ

0: घरेलू शेयर बाजार के संवेदी सूचकांक में आज दोपहर के कारोबार में 0.3% से अधिक की गिरावट दर्ज की गई। अंतिम समाचार मिलने तक सेंसेक्स 248 अंक गिरकर 76,143 पर, जबकि निफ्टी 75 अंक गिरकर 23,795 पर पहुंच गया। भारत की अनाहत सिंह विश्व जूनियर स्क्वाश चैंपियनशिप के सेमीफाइनल में पहुंच गई हैं। क्वार्टर फाइनल में अनाहत ने मिस्र की हबीबा रिस्क को हराया। अब सेमीफाइनल में अनाहत मिस्र की बाब समीह से खेलेंगी। भारत ने कल हरारे में 3 मैचों की T20 क्रिकेट श्रृंखला के पहले मैच में जिम्बाब्वे को 7 विकेट से हरा दिया। वैभव सूर्यवंशी ने 19 गेंदों में 50 रन की शानदार पारी खेली। भारत ने महज 14वें ओवर में 126 रन का लक्ष्य आसानी से हासिल कर लिया। पहले बल्लेबाजी करते हुए जिम्बाब्वे ने निर्धारित 20 ओवर में 7 विकेट पर 125 रन बनाए। श्रृंखला का दूसरा मैच कल इसी मैदान पर खेला जाएगा। इसके साथ ही ये समाचार बुलेटिन समाप्त हुआ।
1: হিন্দীৰে সম্বাদ শুনিলে লীলে কলো আকাশবাণী দিল্লীৰ আকাশবাণী জয়পুৰ বৰ্তমান শুনন্তু মহাপ্ৰভু শ্ৰীজগন্নাথৰ পুৰীঠাৰে অনুষ্ঠিত হেউথিবা বিশ্বপ্ৰসিদ্ধ বাহুৰা যাত্ৰাৰ প্ৰত্যক্ষদৰ্শী ধাৰাবিৱৰণী লীলে কৰি প্ৰচাৰ কৰুছো আকাশবাণী কটক কেন্দ্ৰৰ শুনিপাৰিবে ৰথটনা শেষ হোৱা পৰ্যন্ত
2: ତେଣୁ ଡାର୍କ ଏନର୍ଜି ସବୁଠାରୁ ବେଶୀ ହୋଇଥିବାରୁ ଜଗନ୍ନାଥ ମହାପ୍ରଭୁଙ୍କର ବର୍ଣ୍ଣ ହେଉଛି କଳା ଏବଂ ସୃଷ୍ଟିରେ ଡାର୍କ ଏନର୍ଜିର ପ୍ରାବଲ୍ୟ ହେତୁ ମହାପ୍ରଭୁଙ୍କ ବିଗ୍ରହ ସବୁଠାରୁ ବଡ଼ ଏବଂ ଡାର୍କ ଏନର୍ଜି ଶକ୍ତିଶାଳୀ ହୋଇଥିବାରୁ ତାଙ୍କ ନାଁରେ ହିଁ ଏହି ରଥଯାତ୍ରା ତାଙ୍କ ନାଁରେ ଶ୍ରୀମନ୍ଦିର ତାଙ୍କର ପ୍ରମୁଖତା ଏହାକୁ ବିଚାର କଲେ ଜଣାପଡ଼ିବ ଯେ ବିଜ୍ଞାନ ମଧ୍ୟ ମହାପ୍ରଭୁଙ୍କର ଏହି ରଙ୍ଗମାନଙ୍କୁ ସ୍ୱୀକାର କରୁଛି ଆପଣ ଜାଣନ୍ତି କୃଷ୍ଣଙ୍କର ବର୍ଣ୍ଣ ହେଉଛି କଳା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବର୍ଣ୍ଣ ହେଉଛି କଳା କଳାର ଗୋଟେ ଶକ୍ତି ଅଛି ଏବଂ ଡାର୍କ ଏନର୍ଜିର ଏଭଳି ଶକ୍ତି ସେ ସମସ୍ତ ଶକ୍ତିକୁ ସମସ୍ତ ରଙ୍ଗକୁ ସେ ଆକର୍ଷିତ କରି ନିଜ ଭିତରେ ସମାହିତ କରିପାରେ ତେଣୁ ମହାପ୍ରଭୁଙ୍କର ଯେଉଁ କଳାବର୍ଣ୍ଣ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଯେଉଁ ଶ୍ୟାମଳ ବର୍ଣ୍ଣ ଏବଂ ଶ୍ରୀକୃଷ୍ଣଙ୍କର ମଧ୍ୟ ଯେଉଁ ଶ୍ୟାମଳ ବର୍ଣ୍ଣ ସେ ଶ୍ୟାମଳ ବର୍ଣ୍ଣର ଏଭଳି ଶକ୍ତି ଅଛି ସେ ସମଗ୍ର ଜଗତକୁ ଆକର୍ଷିତ କରି ସମସ୍ତ ରଙ୍ଗ ସମସ୍ତ ବର୍ଣ୍ଣକୁ ନିଜ ଭିତରେ ସମାହିତ କରିପାରନ୍ତି ତେଣୁ ମହାପ୍ରଭୁଙ୍କୁ ଆମେ ଯେତେବେଳେ ବଡ଼ଦାଣ୍ଡରେ ଦେଖୁଛେ ବା ରତ୍ନ ସିଂହାସନରେ ଦେଖୁଛେ ସେ ତାଙ୍କର ସେଇ ବର୍ଣ୍ଣ ବଳରେ ସେଇ ରଙ୍ଗ ବଳରେ ସେ ସମସ୍ତଙ୍କୁ ଆକର୍ଷଣ କରୁଛନ୍ତି ତେଣୁ ଡାର୍କ ଏନର୍ଜିର ଯେଉଁ 4ଟା ଏନର୍ଜି ଭିତରେ ଯେଉଁ ପ୍ରାବଲ୍ୟ ଯେଉଁ ଆଧିକ୍ୟ ସେଇ ଆଧିକ୍ୟ ହିଁ ମହାପ୍ରଭୁଙ୍କ ବିଗ୍ରହକୁ ବଡ଼ କରିଛି ମହାପ୍ରଭୁଙ୍କୁ ଶକ୍ତିଶାଳୀ କରିଛି ଏବଂ ମହାପ୍ରଭୁଙ୍କ ପାଖକୁ ସମସ୍ତଙ୍କୁ ଟାଣି ନେବା ପାଇଁ ମହାପ୍ରଭୁଙ୍କ ଭିତରେ ସେ ସାମର୍ଥ୍ୟ ଥିବାରୁ ମହାପ୍ରଭୁଙ୍କ ପାଇଁ ଆମର ଏତେ ଅପେକ୍ଷା ଏତେ ଦେବତା ଅଛନ୍ତି କିନ୍ତୁ ମହାପ୍ରଭୁଙ୍କ ପାଇଁ ଯେଉଁ ଅନୁମାଦନା ମହାପ୍ରଭୁଙ୍କ ପାଇଁ ଯେଉଁ ବ୍ୟାକୁଳତା ସେ ବ୍ୟାକୁଳତାର କାରଣ ହେଉଛି ମହାପ୍ରଭୁ ହେଉଛନ୍ତି ଡାର୍କ ଏନର୍ଜିର ପ୍ରତୀକ ଏଇଟା ହେଉଛି ବିଜ୍ଞାନ ସମ୍ମତ ବିଚାର ତେଣୁ ବିଜ୍ଞାନ ମଧ୍ୟ ଯେଉଁ ମହାପ୍ରଭୁଙ୍କୁ ସମର୍ଥନ କରେ ଏବଂ ତାତ୍ତ୍ୱିକ ଦୃଷ୍ଟିରୁ ମହାପ୍ରଭୁଙ୍କୁ ବିଶ୍ୱାସ ମଧ୍ୟ ଆଣିଛି ଯେଉଁ ବିଜ୍ଞାନ ଏବଂ ବିଜ୍ଞାନ ଏବଂ ଆଧ୍ୟାତ୍ମିକତା ବିଜ୍ଞାନ ଏବଂ ବିଶ୍ୱାସ ଏ ଦୁଇଟା ଯାକ ମହାପ୍ରଭୁଙ୍କ ପାଖରେ ଆମେ ସମନ୍ୱିତ ଭାବରେ ଦେଖିବାକୁ ପାଉଛୁ ତେଣୁ ଯିଏ ବିଶ୍ୱାସ ସିଏ ମହାପ୍ରଭୁ ଯିଏ ବିଜ୍ଞାନ ମଧ୍ୟ ସିଏ ମହାପ୍ରଭୁ ତେଣୁ ସେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବର୍ତ୍ତମାନ ଟାହିଆ ମସ୍ତକରେ ଖଞ୍ଜି ସେ ତ ଆପଣ କହିଲେ ଯେ କାଦମ୍ବରୀ ଚଞ୍ଚଳମ୍ କାଦମ୍ବରୀ ତ ପାନ କରିଥିବାରୁ ସିଏ ଧୀରେ ଧୀରେ ଆସନ୍ତି କିନ୍ତୁ ମହାପ୍ରଭୁ ନିଜେ କାଦମ୍ବରୀ ପାନ କଲା ଭଳିଆ ଆଜି ବିଳମ୍ବ କରୁଛନ୍ତି ତେଣୁ ଦେଖନ୍ତୁ ବଡ଼ ଠାକୁର ବଳଭଦ୍ର କେତେ କ୍ଷିପ୍ର ଭାବରେ ଆସିଲେ
3: ଛାଡ଼ିବାକୁ ଇଚ୍ଛା କରୁନାହାନ୍ତି ଜନ୍ମବେଦୀକୁ ଜନ୍ମବେଦୀରେ ଗୋଟେ ମାୟା ଲାଗି ଯାଇଥିଲା ନା 7 ଦିନ ହେଲାଣି
2: ମାୟାକୁ ତାଙ୍କୁ ଆମେ ମାୟାର ଅଧୀଶ୍ୱର ବୋଲି କହିଲେ ସିନା କିନ୍ତୁ ଲୌକିକ ଲୀଳାରେ ଯେହେତୁ ମହାପ୍ରଭୁ ଅଛନ୍ତି ତାଙ୍କୁ ଟିକେ ଜନ୍ମବେଦୀର ମାୟା ନିଶ୍ଚିତ ଭାବରେ ଟିକେ ଆଚ୍ଛନ୍ନ କରୁଥିବ ଆଉ ଗୋଟିଏ କଥା ହେଉଛି ଯେ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମବ୍ରହ୍ମ ଆପଣ ଆଗରୁ କହୁଥିଲେ ଆମେ ତ ସଚ୍ଚିଦାନନ୍ଦ ତତ୍ତ୍ୱ କଥା କହିଲେ ଏବଂ ବେଦାନ୍ତ ତତ୍ତ୍ୱ କଥା କହିଲେ କ'ଣ ହେବ ଆପଣ ଅପାଣିପାଦ କଥା କହିଲେ ତାଙ୍କୁ ଆମେ ପାଦ ଦେଇନାହୁଁ ପାଣି ଦେଇନାହୁଁ କିନ୍ତୁ ତାଙ୍କୁ ବାହୁ ଦୁଇଟା ପ୍ରସାରିତ କରିକି ରଖିଛୁ ବାହୁ ଦୁଇଟା ପ୍ରସାରିତ କରିକି ଏଇଥିପାଇଁ ରଖିଛୁ ଯେଉଁମାନେ ମହାପ୍ରଭୁଙ୍କର ବିଗ୍ରହ ପରିକଳ୍ପନା କରିଛନ୍ତି ସେମାନେ ମହାବାହୁଙ୍କୁ ଉର୍ଦ୍ଧ୍ୱ ବାହୁ କରିକି ଏଇଥିପାଇଁ ରଖିଛନ୍ତି ସେଇ ଉର୍ଦ୍ଧ୍ୱ ବାହୁରେ ସମଗ୍ର ବିଶ୍ୱକୁ ସମାହିତ କରିବାର ଗୋଟେ ସୂଚନା ବା ସମାହିତ କରିବାର ଗୋଟେ ପରିକଳ୍ପନା ମହାପ୍ରଭୁଙ୍କ ବିଗ୍ରହରେ ଦିଆଯାଇଛି ତେଣୁ ଦୁଇଟା ବାହୁ ଯେତେବେଳେ ମହାପ୍ରଭୁଙ୍କୁ ଆମେ ଦେଖିଦେଉଛୁ ଆମକୁ ଲାଗୁଛି ମହାପ୍ରଭୁ ସତେ ଯେମିତି ଡାକୁଛନ୍ତି ଆ ଆ ମୋ ପାଖକୁ ଆ

0: ବାଟରୁ ଆସିଛୁ, ମୁଁ କେତେ କାଳରୁ ତତେ ଅପେକ୍ଷା କରିଛି ବାହୁ ପ୍ରସାରଣ କରି, ତୁ ଟିକେ ପଳେଇ ଆସିଲେ ମୁଁ ତତେ କୋଳେଇ ଦେବି। ବିଭିନ୍ନ କାରଣରୁ ଆମେ ନାନା ପାପ ପଙ୍କରେ ଲିପ୍ତ ହୋଇଥିବାରୁ ମହାପ୍ରଭୁଙ୍କୁ ସ୍ପର୍ଶ କରିବାର ସୁଯୋଗ ସିନା ପାଇପାରୁ ନାହୁଁ।
1: ଆଲିଙ୍ଗନ ମୁଦ୍ରାରେ ଅଛନ୍ତି,
0: ଆଲିଙ୍ଗନ ମୁଦ୍ରାରେ ସବୁବେଳେ ଆଲିଙ୍ଗନ ମୁଦ୍ରାରେ ଥିବାରୁ ସେ ସମସ୍ତ ଭକ୍ତଜନଙ୍କୁ ଆକର୍ଷିତ କରୁଛନ୍ତି। ଆ ବୋଲି ଡାକୁଛନ୍ତି, ଯେ ପତାକା ଚଞ୍ଚଳ ଯୋଉ ଅବା ବୋଲି କୁହାହେଇଛି, ପାପୀଙ୍କୁ ଡାକେ ଡାକେ ପତିତ ପାବନ ବାନା ସମସ୍ତଙ୍କୁ ଆ ବୋଲି ଡାକୁଛି। ସିଏ ହାତରେ ସିନା ତାଙ୍କର ଧରି ପକାଇବା ପାଇଁ ଆମକୁ ତାଙ୍କ ଡେଣା ପ୍ରସାରିତ କରିଛନ୍ତି। ତାଙ୍କ ବାନା ମଧ୍ୟ ପଞ୍ଚକୋଶି ଦୂରରୁ ଚତୁର୍ଦିଗରୁ ସେ ଆମକୁ ଆହ୍ୱାନ କରୁଛି ଯେ ତୁ ଆସେ ଆସେ ବୋଲି। ତେଣୁ ଏଇ ଯେଉଁ ବେଦାନ୍ତ ବେଦ୍ୟ, ବେଦାନ୍ତ ପ୍ରତିପାଦିତ ପରମବ୍ରହ୍ମ, ତାଙ୍କୁ ହାତ ନ ଦେଇକରି ଆମେ ସହସ୍ର ବାହୁ କରିଛୁ, ଯେଉଁଟା ପୁରୁଷ ସୂକ୍ତରେ କୁହାଗଲା, ସହସ୍ର ଶୀର୍ଷା ପୁରୁଷ ସହସ୍ରାକ୍ଷ ସହସ୍ର ପାଦ
1: ଭୂମିକୁମ ସର୍ବତ ସ୍ପୃଥୁଆ।
0: ତେଣୁ ମହାପ୍ରଭୁଙ୍କୁ ଯେଉଁ କୁହାହେଇଛି ଯେ ସହସ୍ରାକ୍ଷ ସହସ୍ର ପାଦ, ସେ ସହସ୍ରଟା ପ୍ରକୃତରେ ଶହେ ହଜାରେ ନୁହେଁ,
1: ଅସଂଖ୍ୟ
0: ଅସଂଖ୍ୟ
1: ଅସଂଖ୍ୟାତ ବାଚକ
0: ଅସଂଖ୍ୟାତ ବାଚକ। ତେଣୁ ମହାପ୍ରଭୁଙ୍କର ଲକ୍ଷ ଲକ୍ଷ କୋଟି କୋଟି ପାଦ, କୋଟି କୋଟି ହାତ, କୋଟି କୋଟି ଆଖି। ତେଣୁ ଏଭଳି ଯେଉଁ ପରିକଳ୍ପନା କରାହେଇଛି, ତେଣୁ ସେଇ ମହାପ୍ରଭୁ ହେଉଛନ୍ତି ଏଇ ଯେଉଁ ଆମର ଶ୍ରୀଜଗନ୍ନାଥ, ଯାହାଙ୍କର ଚାରି ଚକ୍ଷୁକୁ ଦେଖିଦେଲେ ଆମର ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ତା ଭିତରେ ସମାହିତ ହୋଇଯିବାର ଆମେ ଅନୁଭବ କରୁ। ଏବଂ ଆମ ଆଖି ଯେତେବେଳେ ମଧ୍ୟ ସେଇ ଆଖିରେ ଏକାକାର ହୋଇଯାଏ, ଆମର ଗୋଟେ ଅନୁଭବ ହୁଏ, ସେଇ ଆଖି ବାଟ ଦେଇକରି ଆମର ଆତ୍ମଚୈତନ୍ୟ ସତେ ଯେମିତି ସମଗ୍ର ବିଶ୍ୱ ଆଡ଼କୁ ପ୍ରସାରିତ ହୋଇଯାଉଛି। ତେଣୁ ଆମର ସମସ୍ତ ସଂକୀର୍ଣ୍ଣତା, ଆମର ସମସ୍ତ ନ୍ୟୁନତା, ଆମର ସମସ୍ତ ସ୍ୱଳ୍ପ ବିଚାର ସେ ସମୟରେ ଏକ ବ୍ୟାପକ ବିଚାରରେ ପରିବର୍ତ୍ତନ ହୋଇଯାଏ। ଏଇ ହେଉଛି ମହାପ୍ରଭୁଙ୍କର ଆଖିର ମହାତ୍ମ୍ୟ। କାହିଁକି ମହାପ୍ରଭୁଙ୍କ ଆଖିରେ ଆଖି ମିଶାଇ ଦେବା ପାଇଁ ଆମେ ବ୍ୟାକୁଳ ହଉ? କାରଣ ମହାପ୍ରଭୁଙ୍କ ଆଖିରେ ଆଖି ମିଶାଇବା ଦେବା ଦ୍ୱାରା ଆମର ସଂକୀର୍ଣ୍ଣତା ଦୂରୀଭୂତ ହୁଏ ଏବଂ ଆମ ଭିତରେ ଗୋଟେ ବ୍ୟାପକ ଚେତନାର ଅବତରଣ ଘଟେ। ଏବଂ ବ୍ୟାପକ ଚେତନାର ଏକ ବିଶ୍ୱ ଚେତନାର ଅବତରଣ ଯେତେବେଳେ ମଣିଷର ହୃଦୟରେ ଅବତରଣ ହେବ, ସେତେବେଳେ ମଣିଷ ଏକ ବିଶ୍ୱ ଚେତନାକୁ ଉତ୍ତରିତ ହୋଇଯିବ। ଆପଣ ଦୟାକରି ଡକ୍ଟର ନରେଶ ଚନ୍ଦ୍ର ଦାସ, ଆପଣ ମହାପ୍ରଭୁଙ୍କ ସମ୍ପର୍କରେ ଦ୍ୱିପଦ କହନ୍ତୁ, ତାପରେ ଆମେ ପରବର୍ତ୍ତୀ ଧାରା ବିବରଣୀ କଥା ଆଲୋଚନା କରିବା।
1: ଜଂସୈବା ସମୁପାସତେ ଶିବ ଇତି ବ୍ରହ୍ମେତି ବେଦାନ୍ତିନୋ ବୌଦ୍ଧା ବୁଦ୍ଧ ଇତି ପ୍ରମାଣ ପଟବଃ କର୍ତ୍ତେତି ନୈୟାୟିକା ଅର୍ହନ୍ ନିତ୍ୟଥ ଜୈନ ଶାସନ ରତା କର୍ମୀତି ମୀମାଂସକାଃ ସ୍ୱୟମ୍ବୋ ବିଦଧାତୁ ବାଞ୍ଛିତ ଫଳମ୍ ତ୍ରୈଲୋକ୍ୟନାଥ ହରି। ଏକମାତ୍ର ସେଇ ହେ ପୁରୁଷ, ଯେଉଁ ପୁରୁଷ ସୁ ବେଦେଷୁ ପୌରୁଷମ୍ ସୂକ୍ତମ୍, ବେଦରେ ପୁରୁଷ ସୂକ୍ତ ହେଲା ସର୍ବଶ୍ରେଷ୍ଠ। କାହିଁକି ନା ଲେଖିଛନ୍ତି ଜଂ ସୈବା ସମୁପାସତେ ଶିବ ଇତି। ଅନେକ ସମ୍ପ୍ରଦାୟ ଅଛି, ତା ଭିତରେ ଗୋଟେ ଶୈବ ସମ୍ପ୍ରଦାୟ, ସେମାନଙ୍କର ଆରାଧ୍ୟ ହେଉଛନ୍ତି ଶିବ, ଆଉ ଇଏ ପ୍ରଭୁ ମଧ୍ୟ ହେଉଛନ୍ତି ଶିବ। ହରି ଏବଂ ହରଙ୍କ ଭିତରେ କୌଣସି ଭେଦ ନଥାଏ। ବ୍ରହ୍ମେତି ବେଦାନ୍ତି ନଃ, ଏହି ମହାପ୍ରଭୁଙ୍କୁ ବେଦାନ୍ତି ବାଲା ସେମାନେ ବ୍ରହ୍ମ ବୋଲିକିରି କହନ୍ତି। ଏବଂ ବୌଦ୍ଧା ବୁଦ୍ଧ ଇତି, ବୌଦ୍ଧ ଧର୍ମାବଲମ୍ବୀମାନେ ୟାଙ୍କୁ ହିଁ ବୁଦ୍ଧ ବୋଲିକିରି କହନ୍ତି। ଇଏ ହେଉଛନ୍ତି ସାକ୍ଷାତ ବୁଦ୍ଧ ବୋଲିକିରି ବୌଦ୍ଧ ସମ୍ପ୍ରଦାୟ ଉଦ୍ଘୋଷଣା କରନ୍ତି। ଏବଂ ପ୍ରମାଣ ପଟବହ କର୍ତ୍ତେତି ନୈୟାୟିକା, ଷଡ଼ ଦର୍ଶନ ମଧ୍ୟରେ ଯେଉଁ ନ୍ୟାୟ ଦର୍ଶନ ରହିଛି, ସେ ନ୍ୟାୟ ଦର୍ଶନର ମୂଳ ଉତ୍ସ ହେଉଛି କର୍ତ୍ତା। ତେଣୁ ଇଏ ହେଉଛନ୍ତି ସେଇ ନ୍ୟାୟ ଦର୍ଶନର ମୂଳ ଉତ୍ସ କର୍ତ୍ତା। ଏବଂ ଅର୍ହନ୍ ନିତ୍ୟଥ ଜୈନ ଶାସନର ତାହା, ଯେଉଁମାନେ ଜୈନ ଧର୍ମାବଲମ୍ବୀ ସେମାନେ ଅର୍ହତ ବି ଲିଖିରି ୟାଙ୍କୁ କହନ୍ତି। ଇଏ ହେଉଛନ୍ତି ତାଙ୍କରି ଆରାଧ୍ୟ ଅର୍ହତ, ଯିଏ ଅର୍ହତ ସିଏ ହେଉଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁ। ଏବଂ କର୍ମୀତି ମୀମାଂସକାହା, ମୀମାଂସା ଦର୍ଶନରେ ଭଗବାନଙ୍କୁ କର୍ମୀ ବୋଲି ଯେଉଁ କୁହାଯାଏ, ଇଏ ହେଉଛନ୍ତି ସେଇ କର୍ମୀ। ଇଏ ହିଁ ସବୁ କର୍ମର ପ୍ରତିପାଦକ। ଏକୋ ଦେବ ସର୍ବଭୂତେଷୁ ଗୂଢ଼ ସର୍ବବ୍ୟାପୀ ସର୍ବଭୂତାନ୍ତରାତ୍ମା କର୍ମାଧ୍ୟକ୍ଷ ସର୍ବଭୂତାଧିବାସ ସାକ୍ଷୀ ଚେତା କେବଳ ନିର୍ଗୁଣଶ୍ଚ। ଏଇ ସେଇ ମହାପ୍ରଭୁ ବେଦାନ୍ତ ବେଦ୍ୟ ମହାପ୍ରଭୁ, ଆଜି ନର ଚେଷ୍ଟା ଉପାଦାୟ ହରିଶ୍ଚରତି ଭୂତଳେ। ତେଣୁ ଆଜି ଆମମାନଙ୍କ ପାଖରେ ଆମ

0: ମାଟିକୁ ଧନ୍ୟ କରିବା ପାଇଁ ଆମ ଏଇ ମାଟିକୁ ଅଙ୍ଗୀକାର କରି ଏଇ ମାଟିକୁ ଧନ୍ୟ କରି ସେ ପ୍ରତିବର୍ଷ ଆସୁଛନ୍ତି ଏବଂ ଆମକୁ ଦର୍ଶନ ଦେଇକରି ମୁକ୍ତି ପ୍ରଦାନ କରୁଛନ୍ତି। ମୋକ୍ଷଦାତା ଜନାର୍ଦ୍ଦନ ଏଇ ଯେଉଁ ରଥଯାତ୍ରାଟି କରୁଛନ୍ତି, ଏଇ ରଥଯାତ୍ରାରେ ସେ କ'ଣ କ'ଣ କାମ କରୁଛନ୍ତି? ଦୌର୍ଭାଗ୍ୟଙ୍କିଳ ଦୂରୟନ୍ ସୁମନସା ମଭ୍ୟର୍ଥିତଂ ପୂରୟନ୍ ପାପିଷ୍ଠା ନିବ ତର୍ଜୟନ ସକୃତିନୁ ଭକ୍ତା ନିବା ବର୍ଜୟନ୍ ଜାଡ୍ୟଂ ନିର୍ଦ୍ଦଳୟନ୍ ଶୁଭାନି କଳୟନ୍ ନାନନ୍ଦ ମୁଦୁବେଳୟନ୍ ପଶ୍ୟ ଶ୍ରୀ ଜଗଦୀଶ୍ୱର ବିଜୟତେ ଶ୍ରୀ ନନ୍ଦି ଘୋଷ ପରି। ବର୍ତ୍ତମାନ ଆମେ ନେଇଯିବା ଏକ ଛୋଟ ବିଜ୍ଞାପନ ବିରତି।
1: ଜୟ ଜଗନ୍ନାଥ। ରଥଯାତ୍ରା ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଲକ୍ଷ ଲକ୍ଷ ଭକ୍ତଙ୍କର ସୁସ୍ଥ ଏବଂ ସୁରକ୍ଷିତ ଦର୍ଶନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପୁରୀ ବଡ଼ଦାଣ୍ଡ ଏବଂ ପ୍ରମୁଖ ସ୍ଥାନରେ 8 ଅତ୍ୟାଧୁନିକ 10 ବିଶିଷ୍ଟ ଚିକିତ୍ସା ଶିବିର ଯଥା ପୁରୁଣା ରଘୁନନ୍ଦନ ପାଠାଗାର ନିକଟରେ, ନୀଳାଦ୍ରି ଭକ୍ତ ନିବାସରେ, ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ, ବଗଲା ପରିସରରେ, ମାର୍କେଟ ଛକ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ, ଭୋଳାନାଥ ବିଦ୍ୟାପୀଠଠାରେ, ବସ୍ଷ୍ଟାଣ୍ଡରେ, ରେଳ ଷ୍ଟେସନ ମୁଖ୍ୟ ଫାଟକ ସମ୍ମୁଖରେ ବ୍ୟବସ୍ଥା କରାଯାଇଛି। ତା ସହିତ 30 ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପ୍ରତ୍ୟେକ ଶିବିରରେ ବିଶେଷଜ୍ଞ ଡକ୍ଟର, ନର୍ସ, ପାରାମେଡିକାଲ କର୍ମଚାରୀ, ଅକ୍ସିଜେନ, ECG, ଜରୁରୀକାଳୀନ ଔଷଧ ଓ 24 ସେବା ଉପଲବ୍ଧ। ଗୁରୁତର ରୋଗୀଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟରେ 300 ଅଧିକ ସଂରକ୍ଷିତ ଶଯ୍ୟା, ICU, ବର୍ନ ୱାର୍ଡ, ଅପରେସନ ଥିଏଟରର ବ୍ୟବସ୍ଥା ରହିଛି। ଭକ୍ତମାନଙ୍କର ତୁରନ୍ତ ସେବା ପାଇଁ 82 ଆମ୍ବୁଲାନ୍ସ ସହ ସ୍ୱତନ୍ତ୍ର କରିଡର ଓ ପ୍ରଶିକ୍ଷିତ ଦଳ ପ୍ରସ୍ତୁତ ଅଛନ୍ତି। ଆପଣଙ୍କ ସୁସ୍ଥତା ଆମର ସର୍ବୋଚ୍ଚ ପ୍ରାଥମିକତା।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମୁଁ କହୁଥିଲି ମହାପ୍ରଭୁଙ୍କର ଏଇ ଯୋଉ ଯାତ୍ରାଟି ଅନୁଷ୍ଠିତ ହେଉଛି, ଏ ଯାତ୍ରାରେ କ'ଣ କ'ଣ ହେଉଛି, ଭଗବାନ କ'ଣ କରୁଛନ୍ତି? ଆରେ ଭଗବାନ ଯେତେବେଳେ ଆସୁଛନ୍ତି, ଆଜି ତ ବହୁତ ଅଞ୍ଚଳ କ୍ଷିପ୍ର ଗତିରେ ମହାପ୍ରଭୁ ଆସୁଛନ୍ତି। ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି, ପାଦ ନାହିଁ ସେ ଯେ ଗମନ କରଇ, କର୍ଣ୍ଣ ନାହିଁ ସବୁ ଶୁଣେ, ଚକ୍ଷୁ ନାହିଁ ତାର ତିନି ପୁର ଦିଶେ, ଜିହ୍ୱା ନାହିଁ ସ୍ୱାଦୁ ମଣେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କେତେ ସୁନ୍ଦର ଭାବରେ ଏକାଠାରେ କହିଲେ, ପାଦ ନାହିଁ ସେ ଯେ ଗମନ କରଇ। ଆପଣ ଦେଖୁନାହାନ୍ତି, ବର୍ତ୍ତମାନ ଆମେ ଦେଖୁଥିଲୁ ଏଇ ଯେଉଁ ବର୍ତ୍ତମାନ ଗୋମୁଟ ରହିଥିଲା ନାକଚଣା ଦ୍ୱାର, ସେଠୁ ଅତିକ୍ରମ କରି କେଡ଼େ କ୍ଷିପ୍ର ଗତିରେ ସେ ବର୍ତ୍ତମାନ ପଳେଇ ଆସିଲେଣି ରାଧା ବଲ୍ଲଭ ମଠରେ, ମଠର ଯେଉଁ ପାର୍ଶ୍ୱବର୍ତ୍ତୀ ଅର୍ଥାତ୍ ରାଧାବଲ୍ଲଭ ମଠ ଏବଂ ଶ୍ରୀ ନନ୍ଦିଘୋଷ ୟାରି ମଧ୍ୟବର୍ତ୍ତୀ ଯେଉଁ ମାର୍ଗ, ସେ ମାର୍ଗ ପାଖରେ ସେ ଅଛନ୍ତି ଏବଂ ସେଇଠି ଦଣ୍ଡାୟମାନ ହେଇଥିବା ନନ୍ଦିଘୋଷ ରଥ ଉପରେ ଆଉ ଅଳ୍ପ ସମୟ ପରେ ସେ ବିରାଜମାନ କରିଯିବେ। କେତେ ଲୋକ ଚାହିଁକରି ବସିଛନ୍ତି ମହାପ୍ରଭୁଙ୍କୁ, ତାଙ୍କର ଦୁର୍ଭାଗ୍ୟ କଥା ଟିକେ କହିବା ପାଇଁ ମହାପ୍ରଭୁ କହିଛନ୍ତି, ଆରେ ମୁଁ ତ ସେଇଥିପାଇଁ ଆସିଛି, କେତେ କହୁଛୁ ମୋତେ, ମୋତେ କାହିଁ ଏତେ କହୁଛୁ, ମୁଁ ପୁରା ଅନ୍ତର୍ଯ୍ୟାମୀ, ମୁଁ କ'ଣ ତୋ ଅନ୍ତରରେ ନାହିଁ, ତୁ କେବଳ ମୋତେ ମନ ଦେ, ମଜେବ ମନ ଆଧତ୍ସ୍ୱ ମୟି ବୁଦ୍ଧି ନିବେଶୟ, ତୁ ମୋତେ ମନ ଦେଇଦେ, ତୁ ମୋତେ ବୁଦ୍ଧି ଦେଇଦେ, ଆଉ ସବୁ ଭାର ମୁଁ ତୋର ବହନ କରିବି। ତେଣୁ ତୁ ଭାବୁଛୁ କି ମୋର ପାଦ ନାହିଁ ବୋଲି ମୁଁ ଚାଲିପାରୁନି, ମୁଁ ଚାଲେ, ପାଦ ନାହିଁ ସେ ଯେ ଗମନ କରଇ, କର୍ଣ୍ଣ ନାହିଁ ସବୁ ଶୁଣେ। ତମେ କହିବ ପ୍ରଭୁ ଆପଣଙ୍କର ତ କର୍ଣ୍ଣ ନାହିଁ, ମୁଁ ଯେତେ କହୁଛି ଶୁଣୁଛନ୍ତି କେମିତି? ନା ରେ, ମୁଁ ଏମିତି ଏକ ବସ୍ତୁ, ମୁଁ ଏମିତି ଏକ ବସ୍ତୁ ସର୍ବେନ୍ଦ୍ରିୟାଣି ସର୍ବେନ୍ଦ୍ରିୟ ବୃତ୍ତିମନ୍ତୀ, ଏମିତି କେଉଁ ଦେବତା ଅଛି ଆପଣ କହିଲେ? ମାନେ ଯସ୍ୟେନ୍ଦ୍ରିୟାଣି, ଯାହାଙ୍କର ପ୍ରତ୍ୟେକ ଇନ୍ଦ୍ରିୟ ସବୁ ଇନ୍ଦ୍ରିୟର କାମ କରେ, ହସ୍ତୋପି ପଶ୍ୟତି, ହାତୀ ମଧ୍ୟ ହାତ ମଧ୍ୟ ତାଙ୍କର ଦେଖେ। ଆପଣ ଭାବିବେ ନାହିଁ, ଇଏ ଗୋଟେ କିମ୍ଭୂତ କିମାକାର ପ୍ରଭୁ, ଯାହାର ସର୍ବେନ୍ଦ୍ରିୟାଣି ଯଶ୍ୟ ସକଳେନ୍ଦ୍ରିୟ ବୃତ୍ତିମନ୍ତୀ, ଯାହାର ଇନ୍ଦ୍ରିୟ ନଥିଲେ ମଧ୍ୟ ଯେକୌଣସି ଅଙ୍ଗ ତାଙ୍କର, ସେ ସବୁ ଅଙ୍ଗର କାମ କରିବ। ହସ୍ତୋପି ପଶ୍ୟତି, ହାତ ବି ଦେଖେ, ତାଙ୍କର ଶରୀରଟି କାନ ନଥିଲେ ମଧ୍ୟ ଶୁଣେ, ପାଦ ନଥିଲେ ମଧ୍ୟ ସେ ଗମନ କରନ୍ତି।

0: ଡକ୍ଟର ଦାସ ଆମର ଅତି ବଡ଼ି ଜଗନ୍ନାଥ ଦାସ ତାଙ୍କର ଗୋଟିଏ ଭଜନ ଅଛି
1: ଆଜ୍ଞା,
0: ସେ ଭଜନଟି ମହାପ୍ରଭୁଙ୍କର ସବୁ କଥାକୁ କହିଦେଇଛି ନବାକ୍ଷରୀରେ
1: ଆଜ୍ଞା,
0: ସେଇଟା ଖାଲି ଗାଇଲେ ତ ସମୟ ଲାଗିବ,
1: ଖାଲି
0: ଶ୍ରୋତାମାନଙ୍କ ପାଇଁ ଆମେ ଟିକେ କହିଦବା ଯେ ନମସ୍ତେ ପ୍ରଭୁ ଜଗନ୍ନାଥ ଅନାଥ ଲୋକଙ୍କର ନାଥ, ନମସ୍ତେ ପ୍ରଭୁ ବାସୁଦେବ ଭକତ ଜନଙ୍କ ବାନ୍ଧବ, ନମସ୍ତେ ପ୍ରଭୁ ହୃଷିକେଶ ଭକତ ଜନଙ୍କ ବିଶ୍ୱାସ, ନମସ୍ତେ ପ୍ରଭୁ ବିଶ୍ୱରୂପୀ ସକଳ ହୃଦୟ ଅଛୁ ବ୍ୟାପୀ, ତୁ ସୃଷ୍ଟି ସ୍ଥିତି ଲୟ କରୁ ଆବର ଗର୍ଭରେ ସଂଘରୁ, ଅଶେଷ କୋଟି ବସୁନ୍ଧରୀ ତୋହରି ଗର୍ଭେ ଛନ୍ତି ପୁରୀ, 14 ଭୁବନେ ଯା କିଣା ଏ ସର୍ବ ତୋହର ରଚନା, ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି ତୋବିନୁ ଅନ୍ୟ ଗତି ନାହିଁ, ସୃଷ୍ଟି ତୋହର ଖେଳ ଘର ଅଶେଷ ମାୟା ତୋ ଆବର, ତୋହର ନିଶ୍ୱାସ ମରୁତ ଦେବେ ହୋଇଲେ ତହୁ ଜାତ, ଆପଣ ଶୁଣୁଥାନ୍ତୁ, ତୁହିଟି ଅଗ୍ନି ଦେବ ଇନ୍ଦ୍ର ନୟନୁ ଜାତ ସୂର୍ଯ୍ୟଚନ୍ଦ୍ର, ତୋ ନୟନରୁ ସୂର୍ଯ୍ୟଚନ୍ଦ୍ର ଜାତ ହୋଇଛନ୍ତି, ଭୁଜରୁ ଅନନ୍ତ ମୂରତୀ କଣ୍ଠରୁ ଜାତ ସରସ୍ୱତୀ, ସଦା ଚଞ୍ଚଳ ନିଦ୍ରା ନାହିଁ ଏରୂପେ ଶୂନ୍ୟ, ସଦା ଚଞ୍ଚଳ ନିଦ୍ରା ନାହିଁ ଏରୂପେ ଶୂନ୍ୟ ଅଛୁ ରହି, ଅଶେଷ ତୋହର ମହିମା କେଜାଣି ପାରେ ଗୁଣ ସୀମା, ତୋ ନାମ କରୁଥିଲେ ଲୟ କୋଟିଏ ଜନ୍ମ ପାପ କ୍ଷୟ, ନାମ ଘୋଷିଲେ ସର୍ବସିଦ୍ଧି ଖଣ୍ଡଇ ରୋଗ ଶୋକ ଆଦି, ଆରତ ଭଞ୍ଜନ ତୋ ବାନା ଆତଙ୍ଗ କାଳେ ବଜ୍ରସେହ୍ନା, ହୋଇଲୁ ଦଶ ଅବତାର ନାସିଲୁ ଅବନିରଭାର, ଦୁଷ୍ଟ ନିବାରି ସନ୍ଥ ପାଳୁ ତୁ ନାଥ ପରମ ଦୟାଳୁ, ତୁ ଅଟୁ ଦରିଦ୍ରଙ୍କର ଧନ ତୋପଦେ ରହୁ ମୋର ମନ, ସତୀ ଯୁବତୀଙ୍କର ମନେ ନିଜର ସ୍ୱାମୀ ଥାନ୍ତି ଜେନେ, ସେହି ପ୍ରକାରେ ମୋର ମନ ତୋପଦେ ରହୁ ଭଗବାନ, କହଇ ଦାସ ଜଗନ୍ନାଥ କହଇ ଜଗନ୍ନାଥ ଦାସ କମଳ ଚରଣକୁ ଆସ, ଆପଣ ଯାହା ଯାହା କହିଲେ ବେଦ ବେଦାନ୍ତର ସବୁ କଥା ଗୁଡ଼ାକ ଜଗନ୍ନାଥ ଦାସ ନବାକ୍ଷରୀ ବୃତ୍ତରେ କେଡ଼େ ସରଳ ଭାବରେ ଲେଖିଦେଇଛନ୍ତି,
1: ସେଇଥିପାଇଁ ଗୀତାରେ କହିଛନ୍ତି ପ୍ରଭୁ କହିଲେ ଆରେ ମୁଁ କିଛି ମାଗୁନି, ମଜେବ ମନାଧସ୍ୱ ମୟ ବୁଦ୍ଧି ନିବେଶ ମତେ ମନ ଦେ, ସେ କଥାକୁ ଶେଷରେ ସେ କହିଲେ, ସତୀ ନାରୀ ତା ପତି ପାଖରେ ଯେମିତି ମତିକୁ ବା ମନକୁ ନିଶ୍ଚଳ କରି ରଖେ, ହେ ପ୍ରଭୁ ଆପଣଙ୍କ ପାଖରେ ମୋ ମନଟା ଅତ୍ୟନ୍ତ ନିଶ୍ଚଳ ହେଇକି ରହୁ, ତେଣୁ ମୋ ମନ
0: ତେଣୁ ଏବେ ଶ୍ରୋତା ବନ୍ଧୁମାନେ ଟିକେ ମନେ କର ମନେ ପକାନ୍ତୁ, ଯଦି ପତି ହେଇଥିବେ ମନେ କରନ୍ତୁ, ନହେଲେ ପତ୍ନୀ ହେଇଥିଲେ ବି ମନେ କରନ୍ତୁ, ପତ୍ନୀ ଯେମିତି ପତି କଥା ସବୁବେଳେ ବିଚାର କରେ, ଯଦି ସେ ସଚ୍ଚା ପତ୍ନୀ ହେଇଥାଏ ପତିବ୍ରତା ହେଇଥାଏ ପତିଙ୍କ ପତି ପ୍ରାଣା ହେଇଥାଏ ସିଏ ଯେମିତି ସବୁବେଳେ ପତି କଥା ଭାବେ, ଏବଂ ପତି ଯଦି ପ୍ରକୃତରେ ପତ୍ନୀ ପ୍ରାଣା ହେଇଥାଏ ସିଏ ଯେମିତି ନିଜର ପତ୍ନୀ କଥା ସବୁବେଳେ ଭାବେ, ସେଇଭଳି ଭଗବାନ କହୁଛନ୍ତି ତୁ ପତି ପତ୍ନୀଙ୍କ ଭଳି ପବିତ୍ର ଭାବରେ ଯଦି ମୋ ପ୍ରତି ମନ ଲଗେଇବୁ ମୁଁ ତୋର ସକଳ ଦୁଃଖକୁ ଦୂର କରିଦେବି,
1: ଭଗବାନ କେତେ ବଡ ଆଶ୍ୱସ୍ତି କରିଛନ୍ତି, ଅନନ୍ୟା ଚିନ୍ତୟନ୍ତ ମାଂ ଯେ ଜନା ପର୍ଯ୍ୟୁପାସତେ ତେସା ନିତ୍ୟ ନିଯୁକ୍ତାନାମ ଯୋଗକ୍ଷେମଂ ବହାମ୍ୟହମ୍, ଯେ ଅନ୍ୟ ପତିବ୍ରତା ନାରୀ କ'ଣ କରେ, ତାର ମନଟିଏ ତାର ପତିଟିଏ ତା ମନକୁ ଗୋଟିଏ ପତି ପାଖରେ ଯେମିତି ସେ ନିଶ୍ଚଳ କରି ରଖିଦିଏ, ସେମିତି ଭଗବାନ କହୁଛନ୍ତି ଯେଉଁ ବ୍ୟକ୍ତି ନିଜର ମନକୁ ଅନ୍ୟ କୌଣସି ଜାଗାରେ ନଦେଇ ଅନନ୍ୟା ଚିନ୍ତୟନ୍ତୁ ମାଂ କୌଣସି ଜାଗାରେ ନଦେଇ ମୋତେ କେବଳ ପ୍ରଦାନ କରିଥାଏ ମୋତେ ଚିନ୍ତା କରୁଥାଏ ମୁଁ ତାର ଦୁଇଟା କଥା ବହନ କରେ, ତେସାଂ ନିତ୍ୟାଭିଯୁକ୍ତା ନାମ ନିତ୍ୟ ଅଭିଯୁକ୍ତ ସେହି ବ୍ୟକ୍ତିମାନଙ୍କୁ ମୋର ଯୋଗକ୍ଷେମ ବହାମ୍ୟହମ୍, କ'ଣ ଏହା ଅର୍ଥ, ଯୋଗ ମାନେ କ'ଣ କ୍ଷମ ମାନେ କ'ଣ, ଯୋଗ କହିଲେ ଅପ୍ରାପ୍ତସ୍ୟ ପ୍ରାପ୍ତି ହି, ଯାହା ତୋ ଜୀବନରେ ପାଇନୁ ମୁଁ ତତେ ପ୍ରଦାନ କରିବି, ଆଉ କ୍ଷମ ମାନେ କ'ଣ ପ୍ରାପ୍ତସ୍ୟ ରକ୍ଷଣଂ, ଯାହା ତତେ ମୁଁ ଦୁର୍ଲଭ ଜିନିଷ ଦେଲି ତାକୁ ସୁରକ୍ଷା କରିବି, ଜଣକୁ 5 କୋଟି ଟଙ୍କା ଦେଇଦେଇକରି ଆମେ ନିଶ୍ଚିନ୍ତରେ ବସିପାରିବାନି, ଯଦି ଟିକିଏ ବା ମାନେ ଲିକ୍ ହେଇଗଲା ତେବେ ନିଶ୍ଚିତ ଭାବରେ ତା ମୁଣ୍ଡଟି କଟିଯିବ, ତେଣୁ ଭଗବାନ କହିଲେ ମୁଁ ଦୁର୍ଲଭ ବସ୍ତୁ ଦିଏ ଏବଂ ତାକୁ ସୁରକ୍ଷାର ଭାର ମଧ୍ୟ ମୁଁ ନିଏ,
0: ସେଇଥିପାଇଁ ଏ ଯୋଗକ୍ଷେମ କଥା କହିଲେ ଅପ୍ରାପ୍ତ ବସ୍ତୁ

0: ପ୍ରାପ୍ତି ଏବଂ ପ୍ରାପ୍ତ ବସ୍ତୁର ରକ୍ଷଣ। ତେଣୁ ଆମକୁ ଭଗବାନ ବହୁତ କଥା ଦେଲେ ମଧ୍ୟ ଆମେ ତାକୁ ଧାରଣ କରିବା, ଆମେ ତାକୁ ରକ୍ଷା କରିବା, ନିଜ ଭିତରେ ସବୁବେଳେ ସେଇ ଭାବନାରେ ରହିବା, ସେଇଟା ଆମର ହୁଏ ନାହିଁ। କାରଣ ଆଜି ପବିତ୍ର ଭାବନା ଆସୁଛି, କାଲି ସେ ଭାବନା ଚାଲିଯାଉଛି। ତେଣୁ ଭଗବାନ କହୁଛନ୍ତି, ତୁ ଯଦି ଅନନ୍ୟ ଚିତ୍ତ ହେଇକରି ମୋ ସହିତ ରହିବୁ, ତାହେଲେ ତତେ ମୁଁ ଅପ୍ରାପ୍ତ ବସ୍ତୁର ପ୍ରାପ୍ତି ମଧ୍ୟ କରେଇବି ଏବଂ ସେଇ ପ୍ରାପ୍ତ ବସ୍ତୁଟିକୁ ତୁ କିଭଳି ଧାରଣ କରି ରଖିବୁ ସେ ଶକ୍ତି ମଧ୍ୟ ତତେ ଦେବି,
1: ଯାହାଫଳରେ ତୁ ନିଶ୍ଚିନ୍ତ ହେଇଯିବୁ। କେତେ ବଡ଼ କଥା! ତେଣୁ ଆମକୁ ନିଶ୍ଚିନ୍ତ କରିଦେଉଛନ୍ତି, ନିଜେ କହୁଛନ୍ତି ଏତେ ସବୁ ସତ୍ତ୍ୱେ, ଏବଂ ନିଜେ ଆସୁଛନ୍ତି। ନିଜେ ଆସିକରି କ'ଣ କରୁଛନ୍ତି କହିଲେ, ଆରେ ମୋର କେତୋଟା ଯାତ୍ରାରେ ତୁ ଆ, ଦୋଳେଛ ଦୋଳଗୋବିନ୍ଦଂ ଚାପେ ତୁ ମଧୁସୂଦନଂ ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ। ଯଦି ଦୋଳଯାତ୍ରାରେ ମୁଁ ଦୋଳଗୋବିନ୍ଦ ହେଇକରି ଯେତେବେଳେ ଦୋଳବେଦୀରେ ଝୁଲୁଥିବି, ସେତିକିବେଳେ ମୋତେ ଟିକେ ଦର୍ଶନ କରିବୁ। ଆଉ ଚାପେ ତ ମଧୁସୂଦନଂ, ଯେତେବେଳେ ଚାପ ହେଉଥିବ, ଚନ୍ଦନ ଯାତ୍ରା ହେଉଥିବ, ମୁଁ ମଧୁସୂଦନ ହେଇକରି ବସିଥିବି, ମୋର ଉଭୟ ପଟରେ ଶ୍ରୀଦେବୀ ଭୂଦେବୀ ଥିବେ, ମୋର ଆଗରେ ଆଉ ଗୋଟିଏ ଚାପରେ ରାମକୃଷ୍ଣ ଥିବେ, ପଞ୍ଚମହାଦେବ ଥିବେ, ଚାପରେ ଆମେ ବୁଲୁଥିଲୁ। ଏଇବେଳରେ ମଧୁସୂଦନ ରୂପେ ମୋତେ ଯଦି ତୁ ଦର୍ଶନ କରିବୁ, ମୁକ୍ତି ଲାଭ କରିବୁ। ଆଉ ଗୋଟିଏ କଥା, ରଥେ ତୁ ବାମନମ ଦୃଷ୍ଟ୍ୱା, ଯେତେବେଳେ ରଥଯାତ୍ରା ହେଉଛି, ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରୁ ଆରମ୍ଭ କରି ଦଶମୀ ତିଥି ପର୍ଯ୍ୟନ୍ତ ଯେଉଁ ନବଦିନାତ୍ମକ ଯେଉଁ ଯାତ୍ରା ହେଉଛି, ସେଇ ଯାତ୍ରାରେ ଯେତେବେଳେ ମୁଁ ବସିଥିବି ବାମନ ହେଇକିରି, ଆଷାଢ଼େ ବାମନଂ ଚୈବ, ଆଷାଢ଼ ମାସରେ ମୁଁ ହେଉଛି ବାମନ। ଆପଣମାନେ ଜାଣନ୍ତି, ବାର ମାସ ଯାକ ମହାପ୍ରଭୁଙ୍କର ଭିନ୍ନ ଭିନ୍ନ ନାମ ରହିଛି, ସେଥିରୁ ଆଷାଢ଼ ମାସର ନାମ ହେଉଛି ବାମନ। ତେଣୁ ବାମନ ରୂପୀ ମୋତେ ଯଦି ତୁ ରଥରେ ଦର୍ଶନ କରିବୁ, ମୋତେ ମୁକ୍ତି ଲାଭ କରିବୁ। କେତେ ଆଶ୍ୱାସନା! ଏତେ ସବୁ ସତ୍ତ୍ୱେ ଆମେ ସଂସାରରେ ଏତେ ବ୍ୟାପିକରି ରହିଛେ, ସଂସାରକୁ ନିଜର ବୋଲିକରି ମନେ କରିଛେ, ଆଉ ଭଗବାନଙ୍କୁ ଭୁଲିଛେ, ଯାହାଫଳରେ କୃଷ୍ଣ ଭୁଲି ଏଇ ଯିବ ଅନାଦି ବହିର୍ମୁଖ, ଅତଏବ ମାୟା ତାରେ ଦୟେ ସଂସାର ଦୁଃଖ। ଆମେ କାହିଁକି ସଂସାରରେ ଦୁଃଖ ଦୁଃଖୀ ଅଟେ ନା, ଆମେ କୃଷ୍ଣଙ୍କୁ ଭୁଲିଛେ, ଜଗଦୀଶ୍ୱରଙ୍କୁ ଭୁଲିଛେ, କୃଷ୍ଣ ଭୁଲି ଏଇ ଯିବ ଅନାଦି ବହିର୍ମୁଖ, ଆମେ ସମସ୍ତେ ବହିର୍ମୁଖ ହେଇଯାଇଛେ। ତେଣୁ ମାୟା ଅତଏବ ମାୟା ତାରେ ଦୟେ ସଂସାର ଦୁଃଖ, ତେଣୁ ମାୟା ଆମକୁ ଦୁଃଖ ଦେଉଛି। ଆଉ ମନେ ରଖିଥାନ୍ତୁ, ଏଇ ଯେଉଁ ଘଣ୍ଟ ବାଜୁ ନେଇ ଆପଣ ଦେଖନ୍ତୁ, ତୁ ମାନେ ଭଗବାନ କହୁଛନ୍ତି ତୁ ଆସିବୁ ରଥଯାତ୍ରାରେ, ରଥଯାତ୍ରାରେ ମୋର ଘଣ୍ଟ ବାଜୁଛି, ଭୋ ଭୋ ଶବ୍ଦ ହେଉଛି। କ'ଣ କହୁଛି ଘଣ୍ଟ? ପାତକମାନଙ୍କୁ କହୁଛି, ପଳା ତୁ ଅଠର ନଳା ଠାରୁ ବଳି ନ ଆସିବୁ ଆଉ ଏଣିକି, କହୁଛି ଏଇ ଯେଉଁ ଘଣ୍ଟ ବାଜିକିରି, ଯେମିତି ଆମେ ଗୋଟେ ମାଙ୍କଡ଼ ବସିଥିଲେ ଘଣ୍ଟ ବଜେଇକିରି ତାକୁ ମାନେ ଦୂରକୁ ମାନେ ଇଏ କରିଦେଇଥାଉ, ହଉ ଘୋଡ଼େଇ ଦେଉଥାଉ, ଘଉଡ଼େଇ ଦେଇଥାଉ, ସେମିତି ଘଣ୍ଟ ବାଜୁ ନାହିଁ ଯେ କବି କହୁଛନ୍ତି। ଇଏ ଘଣ୍ଟ ବାଜିକିରି କ'ଣ କହୁଛି, ହେ ପାତକ ହେ ପାପ, ତୁ ଆଉ ଅଠର ନଳା ଡେଇଁକିରି ଏପଟକୁ ଆସିବୁ ନାହିଁ, ତତେ ଘଣ୍ଟ ବଜେଇକିରି ମୁଁ ବାହାରକୁ ବାହାର କରିଦେଲି, ହଁ ପଳା ତୁ ଅଠର ନଳା ଠାରୁ ବଳି ନ ଆସିବୁ ଆଉ ଏଣିକୁ, ଗୌରଚରଣ ଲେଖିଛନ୍ତି।
0: ଏଗୁଡ଼ାକ ତ କବିମାନଙ୍କର ଅନୁଭବର କଥା ସେମାନେ ଲେଖିଛନ୍ତି, କିନ୍ତୁ ମୋଟାମୋଟି କଥା ଆମେ ଯେତେ କଥା କହୁଛେ, ଏ କଥାର ଯଦି ମୂଳ ଏବଂ ସାର କ'ଣ ବୋଲି ଆମେ କହିବା, ଶ୍ରୋତାମାନେ ପଚାରିବେ, ଆପଣ ତ ସକାଳୁ ସନ୍ଧ୍ୟାବେଳ ପର୍ଯ୍ୟନ୍ତ କହିଲେ, ସକାଳ 8:30 ଆରମ୍ଭ କରି 5 ପର୍ଯ୍ୟନ୍ତ ଆପଣ କହିଲେ, ସେ ସାର କଥା କ'ଣ? ଯେମିତି ମହାଭାରତର 18 ପର୍ବ ମହାଭାରତର ସାର କଥା କ'ଣ ବୋଲି ପଚାରିବାରୁ, ଯେମିତି କହିଲେ ଯେ ପାପାୟ ପରୋପକାରାୟ ସ୍ୱର୍ଗାୟ
1: ପୁରାଣେଷୁ ବ୍ୟାସସ୍ୟ ବଚନଦ୍ୱୟମ୍ ପରୋପକାର ପୁଣ୍ୟାୟ ପାପାୟ ପରପୀଡ଼ନମ୍,
0: ଏଇଟା ହେଲା ସାର। ତେଣୁ ଏଇଟା ଯେମିତି ସାର, ଆମର ମହାପ୍ରଭୁଙ୍କ ସମ୍ପର୍କରେ ଯେତେ ବିବରଣୀ ଆମେ ଦେଉଛେ, ସେ ବିବରଣୀର ସାର ହେଉଛି ଯେ ପରମାତ୍ମାଙ୍କ ପ୍ରତି ଅଖଣ୍ଡ ବିଶ୍ୱାସ।
1: ଏଇ ପୁରା କହିଲେ ଗୀତାରେ, ଅର୍ଜୁନ ତମେବ ଶରଣଂ ଗଚ୍ଛ ସର୍ବଭାବେନ ଭାରତ ତତ୍ ପ୍ରସାଦାତ୍ ପରାମ ଶାନ୍ତିଂ।

0: ସ୍ଥାନଂ ପ୍ରାପ୍ସେ ସେ ଶାଶ୍ୱତମ୍।
1: ତେଣୁ ପରମାତ୍ମା ଆପଣଙ୍କର ଯୋଉ ଦୁଇଟି କଥା କିଛି ସମୟ ତଳେ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ କହୁଥିଲେ, ଶ୍ରଦ୍ଧା ଏବଂ ବିଶ୍ୱାସର କଥା। ଶ୍ରଦ୍ଧାର ଶାସ୍ତ୍ରୀୟ ଅର୍ଥ କଣ ନା, ଶାସ୍ତ୍ର ଏବଂ ଗୁରୁବାକ୍ୟରେ ବିଶ୍ୱାସ, ଏଇଟା ହେଲା ଶ୍ରଦ୍ଧା। ଏବଂ ଶ୍ରଦ୍ଧାର ଗୋଟେ ଲୌକିକ ତାର ଅର୍ଥ ହଉଛି ଯେ ଆପଣ ମୋତେ ଶ୍ରଦ୍ଧା କରନ୍ତି, ମୁଁ ଆପଣଙ୍କୁ ଶ୍ରଦ୍ଧା କରେ, ଇଏ ମଧ୍ୟ ଗୋଟିଏ ଅର୍ଥ। ଆଉ ଗୋଟିଏ ହେଲା ବିଶ୍ୱାସ। ଏଇ ଯୋଉ ବଡ଼ ଠାକୁର ବଳଭଦ୍ରଙ୍କ ରଥରେ ଯୋଡ଼ିଏ ଶୁଆ ଅଛନ୍ତି, ଓଲଟ ଶୁଆ, ତାକୁ ଆମେ ଯୋଉ ନାଁ ଦେଇଛେ ଶ୍ରଦ୍ଧା ଏବଂ ବିଶ୍ୱାସ। ସେଇ ଶ୍ରଦ୍ଧା ହଉଛି ଆମେ ଯେତେ ଯେତେ ଆମେ ଶାସ୍ତ୍ରମାନଙ୍କ କଥା ଆଲୋଚନା କରୁଛେ, ଏଇ ଧାରା ବିବରଣୀ ଭିତରେ ସ୍କନ୍ଦ ପୁରାଣ କଥା କହୁଛେ, ନୀଳାଦ୍ରି ମହୋଦୟ କଥା କହୁଛେ, ରାମାୟଣ ମହାଭାରତ କଥା କହୁଛେ କହୁଛେ, ତେଣୁ ସେଇ ଯେଉଁ ଶାସ୍ତ୍ର କଥା କହୁଛେ ସେ ଶାସ୍ତ୍ରମାନଙ୍କୁ ବିଶ୍ୱାସ କରିବାକୁ ହେବ। ଏବଂ ପ୍ରଥମ କଥା ହେଲା ବିଶ୍ୱାସ।
0: ତେବେ ଏଇଠି ନେଇଯିବା ଗୋଟେ ବିରତ।
1: ଆଜ୍ଞା ଆଜ୍ଞା।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ଘର 1-8-1। ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
4: ପତ୍ନୀଙ୍କୁ ପସନ୍ଦ ଆସିବ।
5: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
4: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
5: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
6: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
7: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
6: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
7: ଅଛି କେବଳ ମଣିଷ ପଣିଆ।
6: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
7: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
6: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି PM ରାହତ ଯୋଜନା,
7: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ 7 ଦିନ ଯାଏଁ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
6: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜିକୃତ ହୋଇଛନ୍ତି।
7: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
6: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
7: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
6: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।

0: ନା ରୁହନ୍ତୁ। ଅଳିଆ ଆବର୍ଜନା ତଥା ବଳକା ଖାଦ୍ୟ ଏଣେତେଣେ ନ ପକାଇ ଡଷ୍ଟବିନ୍ ବ୍ୟବହାର କରନ୍ତୁ। ଜରୁରୀକାଳୀନ ସହାୟତା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍ ଫୋନ୍ ନମ୍ବର 06752222175ରେ ଯୋଗାଯୋଗ କରନ୍ତୁ ଏବଂ ଆମ୍ବୁଲାନ୍ସ ପାଇଁ 108କୁ କଲ୍ କରନ୍ତୁ। ଜୟ ଜଗନ୍ନାଥ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
2: ଆମେ ଏ ଯୋଉ ବିଜ୍ଞାପନ ବିରତି ଗଲା
3: ଆଜ୍ଞା ଆଜ୍ଞା,
2: ତା ପୂର୍ବରୁ ଆଲୋଚନା କରୁଥିଲେ ଶ୍ରଦ୍ଧା ଆଉ ବିଶ୍ୱାସ। ଶ୍ରଦ୍ଧା ବିଶ୍ୱାସ ମାନେ କଣ ନା, ଯୋଉ ଶାସ୍ତ୍ର ମାନଙ୍କ କଥା ଆମେ ଆଲୋଚନା କରୁଛୁ ସେଇ ଶାସ୍ତ୍ର ମାନଙ୍କ ଉପରେ ବିଶ୍ୱାସ କରିବା। କାହିଁକି ବିଶ୍ୱାସ କରିବା, କିଏ ପ୍ରଶ୍ନ ବି କରିପାରେ, କାହିଁକି ବିଶ୍ୱାସ କରିବା ନା, ବିଶ୍ୱାସ କରିବା ଏଇଥିପାଇଁ ଯେ ସାଧୁ ସନ୍ଥ ମହାପୁରୁଷମାନେ ତାଙ୍କର ତପସ୍ୟା ଏବଂ ଯୋଗ ବଳରେ, ଜ୍ଞାନ ବଳରେ ଯାହା ଉପଲବ୍ଧି କରିଛନ୍ତି ସେ ଜ୍ଞାନ ଆମକୁ ଦେଇଛନ୍ତି। ଆମେ ସେଭଳି ତପସ୍ୟା କରିପାରିବାନି, ଆମର ସେଭଳି ଜ୍ଞାନ ନାହିଁ, ତେଣୁ ଯେଉଁ ଜ୍ଞାନ ଆମକୁ ପରମ୍ପରା ସୂତ୍ରରେ ମିଳିଛି ସେ ଜ୍ଞାନକୁ ଆମକୁ ଅବଶ୍ୟ ବିଶ୍ୱାସ କରିବାକୁ ହବ, ଏଇଟା ହେଲା କଥା।
3: ସନ୍ଥ ତୁଳସୀ କହିଲେ
2: ଆଜ୍ଞା,
3: ବିନୁ ବିଶ୍ୱାସ ଭଗତି ନାହିଁ, ତେହି ବିନୁ ଦ୍ରବହୀନ ରାମ, ରାମ କୃପା ବିନୁ ସପ ନାହିଁ, ଲୋଗନ ଲହଇ ବିଶ୍ରାମ।
2: ବାସ୍ ବାସ୍, ତେଣୁ ଏଇଭଳିଆ
3: ବିଶ୍ୱାସ ଭଗତି ନାହିଁ,
2: ଏଇ ବିଶ୍ୱାସଟାକୁ ଆମକୁ ରଖିବାକୁ ହବ। ଦ୍ୱିତୀୟ କଥା ହେଲା, ଆଉ ଗୋଟିଏ କଥା ହେଲା, ଯିଏ ଏ ସୃଷ୍ଟିକୁ ରଚନା କରିଛନ୍ତି, ଯିଏ ସୃଷ୍ଟିକୁ ପାଳନ କରିଛନ୍ତି, ଯିଏ ସୃଷ୍ଟିକୁ ସଂହାର କରିବେ, ତାର ପ୍ରତୀକ ହେଉଛନ୍ତି ବା ତାର ସ୍ୱୟଂ ବିଗ୍ରହ ହେଉଛନ୍ତି ପରମାତ୍ମା ସ୍ୱୟଂ
3: ଜଗନ୍ନାଥ ମହାପ୍ରଭୁ।
2: ତେଣୁ ଏଇଟାକୁ ମଧ୍ୟ ବିଶ୍ୱାସ କରିବାକୁ ପଡ଼ିବ,
3: ବିଶ୍ୱାସ।
2: ଏବଂ ଏଇ ଯେଉଁ ଜଗନ୍ନାଥ ମହାପ୍ରଭୁ, ଆପଣ କହିବେ ସେ ତ ଗଡ଼କଣ୍ଟୁଣିଆରୁ ଆସିଲେ କି ନହେଲେ ଅମୁକ ପୀଠରୁ ଆସିଲେ, ସେ ତ ନିମ୍ବ ଗଛର ଦାରୁ, ସିଏ କେମିତି ପରମାତ୍ମା ପରମ୍ରହ୍ମ ହେଇଯିବେ, ସେ କେମିତି ଜଗତଟାକୁ ପାଳନ କରିବେ, ଏମିତି ଅବାନ୍ତର ପ୍ରଶ୍ନ କଲେ ତାର କିଛି ଉତ୍ତର ନାହିଁ। ସିଏ ହେଉଛନ୍ତି ସ୍ୱୟଂ ଦାରବତନୁ ବୋଲି କୁହାହେଇଛି, ଏବଂ ତାଙ୍କୁ ଆମେ ବିଶ୍ୱାସ କରିକି ଆରାଧନା କରୁଛୁ, ଉପାସନା କରୁଛୁ। ଏବଂ
3: ବିଶ୍ୱାସ ମିଲେଇ ହରି ତର୍କେ ବହୁ ଦୂର,
2: ଏଇ ହେଲା ଗୋଟିଏ କଥା। ଦ୍ୱିତୀୟ କଥା ହେଲା, ଯିଏ ମହାପ୍ରଭୁ, ଯିଏ ରଥ ଉପରେ ବସିଛନ୍ତି, ଯିଏ ରତ୍ନ ସିଂହାସନ ଉପରେ ବିରାଜମାନ କରୁଛନ୍ତି, ସିଏ ମଧ୍ୟ ଆମ ଅନ୍ତର ଭିତରେ ଅଛନ୍ତି। ଏଇ କଥାଟା ଯଦି ବିଶ୍ୱାସ କରିଗଲେ ତାହେଲେ ରଥଯାତ୍ରାର ସବୁ ଫଳ ତ ଆପଣଙ୍କୁ ମିଳିଲା, ଆଉ କ'ଣ କ'ଣ କି ନାହିଁ ମୋତେ କହନ୍ତୁ। ବାସ୍, ଯଦି ଏହା ହେଲା ଆମେ ଏଇଟା କାହିଁକି କରିପାରୁନେ, ତା ପଛରେ ଯେଉଁ ଅନ୍ତରାୟ ଗୁଡ଼ାକ ଅଛି, ବାଧା ଗୁଡ଼ାକ ଅଛି, ସେ ବାଧା ଗୁଡ଼ାକ ତିନିଟା ବାଧା, ଗୋଟେ ହେଲା ଆମର ଭୁକ୍ତି, ଗୋଟେ ହେଲା ଗତି, ଆଉ ଗୋଟେ ହେଲା ମୁକ୍ତି। ଭୁକ୍ତି କ'ଣ, ଯେହେତୁ ଆମେ ମଣିଷ ହେଇକିରି ଏ ସଂସାରକୁ ଆସିଛେ, ଆମର ଗୁଡ଼ାଏ ଭୋଗ ବାସନା ଅଛି ଏବଂ ରହିବ ମଧ୍ୟ ସ୍ୱାଭାବିକ, ତେଣୁ ସେ ଭୋଗ ବାସନା ଗୁଡ଼ାକ ଆମର ଚରିତାର୍ଥ ନହେଲେ ଆମର ଗତି ହେବ ନାହିଁ। ଗତି ମାନେ କ'ଣ, ଗତି ମାନେ ହେଉଛି ଆଧ୍ୟାତ୍ମିକତା କ୍ଷେତ୍ରରେ, ଚେତନା କ୍ଷେତ୍ରରେ ଆମର ଯେଉଁ ଅଗ୍ରଗତି ହେବ ତାକୁ ଆଧ୍ୟାତ୍ମିକ ଭାବରେ ଗତି ବୋଲି କୁହାଯାଏ। ଏବଂ ଭୁକ୍ତି ହେଲେ ଆପଣଙ୍କ ମନଟା ବୁଝିଯିବ, ଆପଣଙ୍କ ଭୋଗଟା ପ୍ରଶମିତ ହେଇଯିବ, କାମନା ବାସନା ଗୁଡ଼ାକ ଚରିତାର୍ଥ ହେଇଯିବେ, ଆପଣଙ୍କ ମନଟା ତୃପ୍ତ ହେଇଯିବ। ତୃପ୍ତ ହେଇଗଲା ପରେ ସେ ଦିଗରେ ଆପଣଙ୍କର ଅଗ୍ରଗତି ହେବ। ସିଏ ଭୁକ୍ତି ବି ଦିଅନ୍ତି, ଗତି ବି ଦିଅନ୍ତି, ଏବଂ ଭୁକ୍ତି ମିଳିସାରିଲା ପରେ, ଗତି ମିଳିସାରିଲା ପରେ, ତାପରେ ମୁକ୍ତି ଆପଣଙ୍କର କରତଳଗତ ହେବ। ତେଣୁ ଏ ତିନିଟା ଯାକ ଦେବା ପାଇଁ ଯିଏ ଚାରମାଳ ତଳେ ଅଛନ୍ତି ଏବେ, ତାଙ୍କ ପାଖରେ ସେ ସାମର୍ଥ୍ୟ ଥିବାରୁ ଆମେ ଏଇ ମୁହୂର୍ତ୍ତରେ ତାଙ୍କୁ ଦର୍ଶନ କରିବା, ତାଙ୍କୁ ଆରାଧନା କରିବା, ତାଙ୍କୁ ଉପାସନା କରିବା, ତାଙ୍କ ଗୁଣର କୀର୍ତ୍ତନ କରିବା, ଯେଉଁ ଆଉ ଆଠଟା ଭକ୍ତିର ମାର୍ଗ ଅଛି ତାକୁ ମଧ୍ୟ ପ୍ରୟୋଗ କରିବା। ଏସବୁ କଲେ ଆମର ଭୁକ୍ତି, ଗତି, ମୁକ୍ତି ଏ ତିନିଟା ଯାକ ଆମର ପ୍ରାପ୍ତ ହେବ। ଏଗୁଡ଼ାକ ସବୁଯାକ ହେଉଛି ଶାସ୍ତ୍ର ବିହିତ, ଏଗୁଡ଼ା ଶାସ୍ତ୍ରରେ କୁହାହେଇଛି, ତାକୁ କେବଳ ଅନୁପାଳନ କଲେ ଆମର ମଧ୍ୟ ଉପଲବ୍ଧି ଆସିଯିବ, ଅପରୋକ୍ଷ ଜ୍ଞାନ ମଧ୍ୟ ଆମର ହେବ। ଆପଣ ଦ୍ୱିପଦ କହିକିରି ଆମର ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ଆମେ ଡକ୍ଟର ନନ୍ଦୀଙ୍କୁ ମଧ୍ୟ ଅନୁରୋଧ କରିବା।
3: ଯେହେତୁ ମହାପ୍ରଭୁ ଏହି କ୍ଷେତ୍ରରେ ନରଚେଷ୍ଟା ମୁପାଦାୟ ହରିଶ୍ଚରତି ଭୂତଳେ, ତେଣୁ ଶାସ୍ତ୍ର କହୁଛନ୍ତି ସାକ୍ଷାତ ବୈକୁଣ୍ଠ ଭୁବନମ କ୍ଷେତ୍ରମ ଶ୍ରୀ ପୁରୁଷୋତ୍ତମମ, ପୁରୁଷୋତ୍ତମ କ୍ଷେତ୍ର ହେଉଛନ୍ତି ସାକ୍ଷାତ ବୈକୁଣ୍ଠ ଭୁବନ। ତେଣୁ ସାକ୍ଷାତ ବୈକୁଣ୍ଠ ଭୁବନରେ ଭଗବାନ ଅଛନ୍ତି, ସାକ୍ଷାତ ବୈକୁଣ୍ଠ ଭୁବନରେ ଆମେ ଅଛୁ, ତେଣୁ ବୈକୁଣ୍ଠ ଭୁବନର ସମସ୍ତ ସୁଖ ଏଇଠାରେ ହିଁ ଭକ୍ତ ପାଇବ। ଯଦି

0: ଭଗବାନଙ୍କ ପାଖରେ ସେ ମନୋନିବେଶ କରିବ ଏବଂ ତାଙ୍କୁ ଶ୍ରଦ୍ଧା କରିବ, ତାଙ୍କୁ ଭକ୍ତି କରିବ, ତାଙ୍କ ଉପରେ ଦୃଢ଼ ବିଶ୍ୱାସ ରଖିବ, ତେବେ ନିଶ୍ଚିତ ଭାବରେ ମନୁଷ୍ୟ ଏହି ଶରୀରରେ ଗତିମୁକ୍ତି ପାଇଯିବ, ଏଥିରେ ସନ୍ଦେହର ଅବକାଶ ନାହିଁ। ମୁଁ ବର୍ତ୍ତମାନ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ କଲ୍ୟାଣୀ ନନ୍ଦୀ ମହୋଦୟାଙ୍କୁ ନିବେଦନ କରୁଛି।
1: ଜୟ ଜଗନ୍ନାଥ। ସେଇଥିପାଇଁ ତ ସ୍କନ୍ଦ ପୁରାଣରେ ମଧ୍ୟ କୁହାଯାଇଛି, ନୀଳାଦ୍ରୌ ମହତି କ୍ଷେତ୍ରେ ସର୍ବଲୋକ ଏକ ପାବରେ ଦେବର୍ଷି ଗଣଗନ୍ଧର୍ବ ଯକ୍ଷ କିନର ସେବିତେ। ଇଏ ହେଉଛି ସେଇ ପରମ ପାବନ କ୍ଷେତ୍ର, ପୁଣ୍ୟ କ୍ଷେତ୍ର, ଯାହା ଯକ୍ଷ, ଦେବର୍ଷି, ଗଣ, ଗନ୍ଧର୍ବ ସମସ୍ତେ ପ୍ରଭୁଙ୍କର ସେବାରେ ସମର୍ପିତ ହୋଇଛନ୍ତି। ଆଉ ସେବାର ଗୋଟିଏ ଯାହା ହେଉଛି ପ୍ରଧାନ କଥା, ତାହା ହେଉଛି ପ୍ରେମ ଭକ୍ତି। କାରଣ ପ୍ରେମ ଭକ୍ତି ଯେଉଁ ଭକ୍ତି ରହିଛି, ଚାରି ଭକ୍ତି ମଧ୍ୟ ପ୍ରେମ ଭକ୍ତି ଅଟେ ସାର। ସେ ଭକ୍ତି ଅଟେ ଏକଠ ଗୋପୀମାନଙ୍କର, ଗୋପୀଙ୍କୁ ଭଜିଲା ଭକ୍ତ ପ୍ରେମ ଭକ୍ତି ପାଇଁ, ବିନା ପ୍ରେମ ଭକ୍ତିରେ ଦର୍ଶନ ମୋର ନାହିଁ। କାରଣ ପ୍ରେମ ଭକ୍ତି ବିନା ପ୍ରଭୁଙ୍କର ଦର୍ଶନ ନାହିଁ। ଆମେ ଦେଖିପାରୁଛୁ ସେଇ ପ୍ରେମର ଭାବର ବନ୍ଧନରେ ବାନ୍ଧି ହୋଇ ପ୍ରଭୁ ବର୍ତ୍ତମାନ ଅତି ସୁନ୍ଦର ଭାବରେ ଧୀରେ ଧୀରେ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରି ସେଇ ସଚ୍ଚିଦାନନ୍ଦ ଘନ ବିଗ୍ରହ ତାହିଆ ତାଙ୍କର ଝୁଲୁଛି ନନ୍ଦୀ ଘୋଷ ରଥର। ସେ ବାମ ପାର୍ଶ୍ୱରେ ଯେଉଁ ସାରଥି ଅଛନ୍ତି ଦାରୁକ, ସେଇ ଯେଉଁ ମଠ ଅଛନ୍ତି ରାଧାବଲ୍ଲବୀ ମଠ, ଯେଉଁଠି ବର୍ତ୍ତମାନ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅନୁଷ୍ଠିତ ହେଉଛି, ତା ସେଇ କାର୍ଯ୍ୟାଳୟ ରହିଛି। ସେଇ ପ୍ରତିଷ୍ଠାନର କଡ଼େ କଡ଼େ ପ୍ରଭୁ ନିଜେ ଆସୁଛନ୍ତି। ଆଉ ଘଣ୍ଟୁଆମାନେ ଅତ୍ୟନ୍ତ ସୁନ୍ଦର ଭାବରେ ଘଣ୍ଟକୁ ମଧ୍ୟ ବଜାଉଛନ୍ତି, ଯେଉଁ ଉଦ୍ଘୋଷଣ ଦେଉଛନ୍ତି, ଯାହା କୁହାଯାଇଛି ଯେ ମୁଁ ନୁହେଁ ଗୋଷ୍ଠୀର, ମୁଁ ନୁହେଁ ବ୍ୟଷ୍ଟିର, ଉତ୍କଳରେ ଅଛି ସତ ସକଳ ଧର୍ମ ମୋହଠାରେ କୂଳ, ମୁଁ ଜଗତର ନାଥ। ମୁଁ ଏକରେ ନୁହେଁ, ମୁଁ ଗୋଷ୍ଠୀର ନୁହେଁ, ମୁଁ ବ୍ୟଷ୍ଟିର ନୁହେଁ, ମୁଁ ଉତ୍କଳରେ ଅଛି ସତ, ମୁଁ ଉତ୍କଳର ସେଇ ଶ୍ରୀମନ୍ଦିର ରକ୍ତ ସିଂହାସନର ଅଧିଷ୍ଠିତ, ମୁଁ ହେଉଛି ମହାବାହୁ ଜଗତର ନାଥ। ମୁଁ କିନ୍ତୁ ମୁଁ ସମଗ୍ର ବିଶ୍ୱ ପ୍ରାଣୀମାନଙ୍କ ପାଖରେ ଅଛି। ସେଇଥିପାଇଁ ତ ଏ ଯାତ୍ରା ପରମ ପାବନ ଯାତ୍ରା, ପତିତ ପାବନ ଯାତ୍ରା, ଯେଉଁ ଯାତ୍ରାରେ ଆଜି ସାମ୍ୟ ମୈତ୍ରୀ ବାଣୀକୁ ପ୍ରଚାର କରି ବସୁନ୍ଧୈବ କୁଟୁମ୍ବକର ଯେଉଁ ବାଣୀ, ଯେଉଁଠି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଜି ପ୍ରଭୁ ଆପଣେଇ ନେଉଛନ୍ତି ସମସ୍ତଙ୍କୁ। ଏ କ୍ଷେତ୍ର ଶରଧା ବାଲିର କ୍ଷେତ୍ର, ଏ କ୍ଷେତ୍ର ପୁଣ୍ୟର କ୍ଷେତ୍ର, ଏ କ୍ଷେତ୍ର ପରମ ପାବନ କ୍ଷେତ୍ର। ନାହିଁ ଦାନ ଧ୍ୟାନ, ନାହିଁ ଜପ ତପ, ନାହିଁ ତୀର୍ଥ ବ୍ରତ, କିଛି ନୀତି ନାମ ବ୍ରହ୍ମେ ବିହରି ପାରିଲେ ଏ ଜୀବକୁ ମୋକ୍ଷେ ଅଛି। ଏ ଜୀବ ଯଦି ତୁମେ ମୋକ୍ଷ ପାଉଛ କେବଳ ମୋରି ଭିତରେ, ମୋରି ପ୍ରେମରେ, ମୋରି ଭାବରେ ନିଜକୁ ନିୟୋଜିତ କର। ଆଜି କାଳିଆ ଠାକୁର ଭାରି ସୁନ୍ଦର ଦେଖାଯାଉଛନ୍ତି। ରଥଯାତ୍ରା ବେଳେ ଯେତେବେଳେ ଆସିଥିଲେ ପ୍ରଭୁ, ତାଙ୍କର ଟାହିଆ ନଥିଲା, ମନ ମାରିଥିଲା ଭଳିଆ ଦେଖାଯାଉଥିଲେ, କିନ୍ତୁ ଆଜି ପ୍ରଭୁ ତାଙ୍କର ଯେଉଁ ମସ୍ତକର ଟାହିଆ ଅତ୍ୟନ୍ତ ସୁନ୍ଦର, ଆଗଠାରୁ ଆହୁରି ସୁନ୍ଦର ଭାବରେ ସେ ଟାହିଆକୁ ପ୍ରସ୍ତୁତ କରାଯାଉଛି। ଆଉ ଯେଉଁ ଆଖି ଚକା ଚକା ଆଖି, ଯେଉଁ ଆଖିରେ ସାରା ବିଶ୍ୱ ବ୍ରହ୍ମାଣ୍ଡ ଆଜି ବ୍ୟାପି ଯାଇ, ଯେଉଁ ବିଶ୍ୱ ବ୍ରହ୍ମାଣ୍ଡକୁ ବ୍ୟାପିବାର ଯେଉଁ ଶକ୍ତି ଆଜି ସେ କାଳିଆ ଠାକୁରଙ୍କର ଆଖିରେ ରହିଛି। ଏମିତି ଠାଣିରେ ଅପରୂପ ଛବି କିଏ ଦେଖିଛ କି? କେଉଁଠି ଆଖି ଲାଗିଯାଏ, ପେଟ ପୁରିଯାଏ, ମର୍ତ୍ତ୍ୟ ବୈକୁଣ୍ଠ ଯେଉଁଠି, ହେଉଛି ସେଇ ମର୍ତ୍ତ୍ୟ ବୈକୁଣ୍ଠର କ୍ଷେତ୍ର, ଯେଉଁ ବୈକୁଣ୍ଠପୁରରେ ତାଳଧ୍ୱଜ ରଥରେ ବିରାଜମାନ କରିଛନ୍ତି ବଳିଆ ରହୁଜ, ଆଉ ମା ସୁଭଦ୍ରା ଜଗଜ୍ଜନନୀ ଯିଏ ପଦ୍ମଧ୍ୱଜ ରଥ ଆଉ ଗରୁଡ ଧ୍ୱଜ ରଥରେ ବିରାଜମାନ କରିବେ ଜଗନ୍ନାଥ। ଧୀରେ ଧୀରେ ପଦକୁ ପକାଇ, ପାଦ ପାହୁଣ୍ଡ ପାହୁଣ୍ଡ ପକାଇ ଚାଲି ଆସୁଛନ୍ତି ଚାରମାଳ ଅଭିମୁଖେ, କିନ୍ତୁ ଘଣ୍ଟୁଆମାନେ ଶୃଙ୍ଖଳିତ ଭାବରେ ଘଣ୍ଟ ବଜାଉଛନ୍ତି। ଅନେକ ନୃତ୍ୟଶିଳ୍ପୀ, ଗୋଟିପୁଅ ନୃତ୍ୟଠାରୁ ଆରମ୍ଭ କରି ନର୍ତ୍ତକ ଏବଂ ନର୍ତ୍ତକୀ, ସେମାନଙ୍କର ନୃତ୍ୟର ଛନ୍ଦେ, ସେ ଘଣ୍ଟୁଆମାନଙ୍କର ଘଣ୍ଟର ତାଳର ତାଳେ ସେମାନେ ମଧ୍ୟ ଆଜି ନୃତ୍ୟ ସେବା ପ୍ରଦାନ କରୁଛନ୍ତି ମହାପ୍ରଭୁଙ୍କ ପାଖରେ। ସେବାର ଯେଉଁ ସମର୍ପିତ ଭାବନା ପ୍ରଭୁଙ୍କ ନିକଟରେ, ପ୍ରଭୁ ମଧ୍ୟ କିଛି ଚାହୁଁନାହାନ୍ତି।

0: ପ୍ରଭୁ କେବଳ କହୁଛନ୍ତି ଯୋ ଯୋ ଜାମ ଜାମ ତନୁ ଭକ୍ତ ଶ୍ରଦ୍ଧେୟାମ ଅର୍ଚ୍ଚିତୁମ ଇଚ୍ଛତି ତସ୍ୟ ତସ୍ୟ ଅଚଳାମ ଶ୍ରଦ୍ଧା ତାମେବ ବିଦଧାମି ଅହମ୍। ଯିଏ ମତେ ଯାହା କିଛି ଅର୍ପଣ କଲା ଆଜି ଭକ୍ତି ଭାବରେ, ମୁଁ ତାକୁ ହିଁ କେବଳ ମୁଁ ଘେନା କରିବି, ମୁଁ ତାକୁ ହିଁ କେବଳ ଗ୍ରହଣ କରିବି। କାରଣ ଭାବ ବିରୋଧିଆ ଭାବର ଠାକୁର ଭକ୍ତ ବତ୍ସଳ ହରି ଭକ୍ତଙ୍କ ପାଇଁ କଳେ ବର ହେ ଦଶ ମୂରତି ଧରି। ଭକ୍ତ ତୁମର କି କରିବ ଭକ୍ତ ବୋଲାରେ ଥାଅ, ଭକ୍ତ ପେଶିଲା ହସ୍ତିନାକୁ ଦୂତ ପଣରେ ଯାଅ। ଆପଣ ହେଉଛନ୍ତି ସେଇ ପ୍ରଭୁ ଯିଏ ଭକ୍ତଙ୍କର ଅଧୀନ, ଆପଣ ହେଉଛନ୍ତି ସେଇ ପ୍ରଭୁ ଯିଏ ଭକ୍ତଙ୍କର ପାଇଁ ନିଜେ ହସ୍ତିନାପୁରକୁ ଦୂତ ହେଇଯାଇଥିଲ। ସେଇ କାଳିଆ ଶାନ୍ତ ମସ୍ତକରେ ଦୁର୍ବାକୁ ଧାରଣ କରି ତୃଣା ଦପି ସୁନି ଚେନ ତର ରୋପି ସହି ସୁନା ଅମାନୀୟ ମାନ ଦେୟ କୀର୍ତ୍ତନୀୟ ସଦାହରି। ସମଗ୍ର ବିଶ୍ୱକୁ ଆଜି ଏହା କହୁଛନ୍ତି ଯେ ସମସ୍ତେ ଆଜ୍ଞା ଆଜ୍ଞା
1: ଆମର କବି ଦୀନକୃଷ୍ଣ ଦାସ ଗୋଟେ ସୁନ୍ଦର କବିତା ରଚନା କରିଛନ୍ତି। ସେ କବିତାଟିର ଗୋଟିଏ ଧାଡ଼ି ପଢ଼ିଦେବା କି? ସେ କବିତାର ଗୋଟିଏ ଧାଡ଼ି
0: ଆଜ୍ଞା ଆଜ୍ଞା ଆଜ୍ଞା
1: ସେ ଗୋଟିଏ ଧାଡ଼ି ହେଉଛି

0: ये प्रसिद्ध कवि ଦ୍ୱିତୀୟ କବି ଦୀନକୃଷ୍ଣ ଦାସଙ୍କ ରଚନା ୟାରି ଉପରେ ମଧ୍ୟ ଆପଣ ଟିକେ କହିବେ ଯଦି ଆହୁରି ବଢିଆ ହବ।
1: ଦୀନକୃଷ୍ଣ ଦାସ ଯିଏ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପିତ କରିଦେଇଥିଲେ ଏବଂ ତାଙ୍କର ଯେଉଁ ରସକଲ୍ଲଳ ସେ ପ୍ରଭୁଙ୍କର ସେ ଲୀଳାକୁ ନେଇ ବର୍ଣ୍ଣନା କରିଥିଲେ ସେଇ ଦୀନକୃଷ୍ଣ ଦାସ ଯିଏ ରୀତିଯୁଗର କବି ବା ଯାହାକୁ ରୀତିଯୁଗର ଯଦି ଆଦ୍ୟ କବି ଭାବରେ ଆମେ ଗ୍ରହଣ କରିବା ଓଡ଼ିଆ ସାହିତ୍ୟରେ ଦୀନକୃଷ୍ଣ ଦାସ ହେଉଛନ୍ତି ସେ ଆଦି କବି ଯିଏ ଋତୁଯୁଗର ପ୍ରଭୁ ସେଇ ଭାବରେ ଚଉଦ ଭୁବନର ଯିଏ ବାର୍ତ୍ତା ଜାଣି ଆଜି ସମଗ୍ର ବିଶ୍ୱକୁ ସେଇ ମଧୁରତା ପ୍ରଦାନ କରି ଯେ ରସସିନ୍ଧୁ ଯେପରି ଆଜି ସେ ତଟ ପ୍ରଦେଶକୁ ଗ୍ରାସ କରୁଛି ଠିକ୍ ସେହିପରି ପ୍ରଭୁଙ୍କର ଯେଉଁ ମସ୍ତକର ଯେଉଁ ଟାହିଆ ଆଜି ଦୋଳାମାନ ହେଉଛନ୍ତି ସେ ଟାହିଆ ଆଜି ସମଗ୍ର ବିଶ୍ୱକୁ ସେ ଚତୁର୍ବର୍ଗ ପ୍ରଦାନ କରୁଛନ୍ତି ଯାହାକୁ ଉପେନ୍ଦ୍ର ଭଞ୍ଜ ମଧ୍ୟ କହିଛନ୍ତି ସେ କମ୍ବୁ କଟକ ରାଜା ନାମେ ଜଗନ୍ନାଥ ଚାରି ବନେ ଚଉବର୍ଗ ଦେବାକୁ ସମର୍ଥ ପ୍ରଭୁ ହେଉଛନ୍ତି ସେ ଚତୁର୍ବର୍ଗ ପ୍ରଦାନକାରୀ ଯେଉଁ ଚତୁର୍ବର୍ଗ ପ୍ରଦାନକାରୀ ବର୍ତ୍ତମାନ ଟିକିଏ ରହିଯାଇଛନ୍ତି ପଚାରୁଥିଲେ ଆଜି କାହିଁକି ମୋତେ ଟିକିଏ ପୂର୍ବରୁ ଜଣେ ବନ୍ଧୁ ପଚାରୁଥିଲେ ଆଜି ପ୍ରଭୁ କାହିଁକି ବିଳମ୍ବ କରୁଛନ୍ତି ଆରେ ପ୍ରଭୁ ବିଳମ୍ବ କରୁନାହାନ୍ତି ଭକ୍ତଙ୍କ ପାଖରୁ ଯେତେବେଳେ ଆସୁଛନ୍ତି ସେ ହଲି ହଲି ଆସୁଛନ୍ତି ପୁଣି ଚୈତନ୍ୟ ମହାପ୍ରଭୁ ଗୋଟେ ସୁନ୍ଦର କଥାଟିଏ ମଧ୍ୟ ଲେଖିଛନ୍ତି ବିଶ୍ୱମ୍ବର ଜଗନ୍ନାଥ କିଏ ଚଲାଇତେ ପାରେ ଆପନା ଇଚ୍ଛା ହେ ଜଲେ କରିତ ବିହାରେ ଏ ପ୍ରଭୁଙ୍କୁ କିଏ ନବ କିଏ ତାଙ୍କୁ ଧରିବ କିଏ ତାଙ୍କୁ ଟାଣିବ ନିଜେ ତ ପ୍ରଭୁ ଆଜି ଆସିଛନ୍ତି ବିହାର କରୁଛନ୍ତି ଆନନ୍ଦର ଯାତ୍ରା ଯେଉଁ ଯାତ୍ରା ହେଉଛି ପତିତ ପାବନ ଯାତ୍ରା ସୁନ୍ଦର ଭାବରେ ଅଚ୍ୟୁତାନନ୍ଦ ଦାସ କହିଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡ ଯାର ଗର୍ଭେଲିନ ଜାପାଦେ ଚିନ୍ତନ୍ତି ଯୋଗୀ ଧ୍ୟାନେ ହୋଇ ମଗ୍ନ ଯାହାକୁ କରୁଣା କରୁ ତୁହି ଭାବ ଗ୍ରାହୀ ତୋ ପାଦେ ପଦ୍ମରେ ସିଏ ବିଲୀନ ହୁଆଇ ପ୍ରଭୁ ଆପଣ ହେଉଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡର ଠାକୁର ବିଶ୍ୱ ନିୟନ୍ତା ତ୍ରିଭୁବନର ପତି ଆପଣ ପ୍ରଭୁ ଯାହାକୁ କରୁଣା କରିବେ ଏ ସମଗ୍ର ବିଶ୍ୱ ଆପଣଙ୍କର ବିନା ନିର୍ଦ୍ଦେଶରେ ପତ୍ରଟିଏ ହଲିବ ନାହିଁ

0: ପ୍ରଭୁ ଆପଣଙ୍କର ଇସାରାରେ ଆଜି ଏଇ ଯୋଉ ଯାତ୍ରା ହଉଛି ଗୁଣ୍ଡିଚା ନାମେ ଯାତ୍ରା, ଯିଏ ହଉଛି ଖ୍ୟାତ ହଉଛି ଗୁଣ୍ଡିଚା ଯାତ୍ରା ନାମେ ଖ୍ୟାତ ପରମ ପାବନୀ ରଥଯାତ୍ରା ନାମେ।
1: ଶୁଣୁଥିଲେ ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ। ଧାରାବିବରଣୀ ପ୍ରଦାନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଗୋ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ।
2: ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବା ପାଇଁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଦିନ 2ଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
3: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିବାରୁ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି। ଆଜି ଅପରାହ୍ନ 2ଟା ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ର ସରକାର ଓ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ସତ୍ୟପାଠ ଦାଖଲ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। କେନ୍ଦ୍ର କ୍ୟାବିନେଟ୍ରେ ଆଜି ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ଚିଠା ପ୍ରସ୍ତାବ ଉପରେ ହେବ ଆଲୋଚନା କହିଲେ ପ୍ରଧାନମନ୍ତ୍ରୀ, ଏବଂ ଶ୍ରୀକ୍ଷେତ୍ର ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ୁଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଆଜି ପଞ୍ଚମ ଦିନ ପାଇଁ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଲୋକସଭା ସମ୍ମିଳିତ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ପ୍ରଥମ ଦିନରୁ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିସାରିଛନ୍ତି। ତେବେ କଂଗ୍ରେସ ପକ୍ଷରୁ କେତେକ ସର୍ତ୍ତ ରଖିବା ନେଇ ଏ ସମ୍ପର୍କିତ ଆଲୋଚନା ଆଗକୁ ବଢ଼ିପାରୁ ନାହିଁ। ଶ୍ରୀ ରିଜିଜୁ କହିଛନ୍ତି ସମସ୍ତ ସଦସ୍ୟ ଏହି ବିଷୟରେ ଆଲୋଚନା କରିବା ଲାଗି ଆଗ୍ରହ ପ୍ରକାଶ କଲେ ଏକ ଅର୍ଥପୂର୍ଣ୍ଣ ଆଲୋଚନା ହୋଇପାରିବ। ମନ୍ତ୍ରୀ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନେଇ କଠୋର ନିୟମ ଅଣାଯିବ ବୋଲି ଦେଶବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି ନିଟ୍ ଘଟଣାରେ ପ୍ରଦର୍ଶନ କରୁଥିବା ପ୍ରମୁଖ ସକ୍ରିୟ କର୍ମୀମାନେ ଆଲୋଚନା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯଦି ସାଂସଦମାନେ ବିଭିନ୍ନ ଆଳ ଦେଖାଇ ଆଲୋଚନାଠାରୁ ଦୂରେଇ ଯାଆନ୍ତି ତେବେ ଏହା ଦେଶବାସୀଙ୍କୁ ସକାରାତ୍ମକ ବାର୍ତ୍ତା ଦେବ ନାହିଁ।
4: अनुरोध करता हूँ आप अपने कांग्रेस पार्टी के साथियों को तरह समझा दीजिए और बाकी कई पार्टीज के एमपीज भी निजी तौर पर सबने अपना मत रखा है कि चर्चा होना चाहिए। मुझे ये समझ में नहीं आ रहा है कि आज 5वां दिन है, हम इसमें एक अच्छा सार्थक बहस क्यों नहीं कर सकते हैं।
3: ଶ୍ରୀ ରିଜିଜୁ କହିଛନ୍ତି ଆଜିର କ୍ୟାବିନେଟ୍ ବୈଠକରେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ପରିପ୍ରେକ୍ଷୀରେ ଦୃଢ଼ ଆଇନ ଆଣିବା ପ୍ରସଙ୍ଗରେ ଆଲୋଚନା ହେବ। ଶ୍ରୀ ରିଜିଜୁ ଗୃହ କାର୍ଯ୍ୟରେ ନିଜ ଦଳର ସଦସ୍ୟମାନଙ୍କୁ ପ୍ରବର୍ତ୍ତାଇବା ଲାଗି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି। ପୀଠାସୀନ ଅଧିକାରୀ ଜଗଦମ୍ବିକା ପାଲ୍ କହିଛନ୍ତି ସରକାର ନିଟ୍ ଘଟଣାରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବାବେଳେ ବିରୋଧୀ ଦଳଗୁଡ଼ିକ ଗୃହ କାର୍ଯ୍ୟ ଚଳାଇବାରେ ସହଯୋଗ କରିବା ଉଚିତ। ତେବେ ହଟ୍ଟଗୋଳ ଜାରି ରହିବାରୁ ଲୋକସଭାକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନ 11ଟାରେ ଲୋକସଭା ଆରମ୍ଭ ହେବା ମାତ୍ରେ କାର୍ଗିଲ୍ ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ଭାରତୀୟ ସେନାର ଦିବଂଗତ ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବାଚସ୍କତି ଓମ୍ ବିର୍ଲା କହିଥିଲେ ଚଳିତ ବର୍ଷ ଜୁଲାଇ 26 ତାରିଖରେ କାର୍ଗିଲ୍ ବିଜୟ ଦିବସକୁ 27 ବର୍ଷ ପୂରଣ ହେଉଛି। ଦେଶର ଯବାନମାନଙ୍କ ଅଦମ୍ୟ ସାହସ, ଶୌର୍ଯ୍ୟ ଏବଂ ବଳିଦାନର ପ୍ରତୀକ ଭାବେ ଏହି ଦିବସକୁ ପାଳନ କରାଯାଉଛି। ବାଚସ୍କତି କହିଥିଲେ ସାରା ଦେଶ ମାତୃଭୂମି ପ୍ରତି ଅମର ଯବାନଙ୍କ ବଳିଦାନ ପାଇଁ ଋଣୀ ରହିବ। ଗୃହରେ କାର୍ଗିଲ୍ ଯୁଦ୍ଧର ଅମର ଯବାନଙ୍କ ସ୍କୃତିରେ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ବାଚସ୍କତି ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରୁଥିବା ବେଳେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ସହ ହଟ୍ଟଗୋଳ କରିଥିଲେ। ଶ୍ରୀ ବିର୍ଲା ସେମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି ଆହ୍ୱାନ ଦେଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଦୃଷ୍ଟି ଦେଇନଥିଲେ, ଫଳରେ ବାଚସ୍କତି ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ମୁଲତବୀ ରଖିଥିଲେ।
5: ଦିନାଙ୍କ 26 ଜୁଲାଇ 2026 କାର୍ଗିଲ୍ ବିଜୟ ଦିବସ କି 27ବିଂ ବର୍ଷଗାଠ ହେ ସଭା

0: भारतीय सशस्त्र बलों के उन वीर जवानों को श्रद्धापूर्वक नमन करती है।
1: राज्यसभा को नीट घटना नहीं अपराह दुईटा पर्यंत मुलतवी घोषणा करा जाई छी। प्रथम मुलतवी परे मध्याह्न 12 गृह कार्य स्वाभाविक कर प्रश्नोत्तर काल आरंभ करने अध्यक्ष सीपी राधाकृष्णन चेष्टा करथिले मध्य विरोधी सदस्य माने हट्टगोल सृष्टि करथिले फलरे गृह को अपराह दुईटा पर्यंत मुलतवी घोषणा करा जायथिला। तबे राज्यसभा आज आरंभ हबा मात्रे कारगिल युद्धर अमर जवान प्रति श्रद्धांजलि अर्पण करा जायथिला। ପରେ ଅଧ୍ୟକ୍ଷ ଶୂନ୍ୟକାଳରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ କହିବା ଲାଗି ସୁଯୋଗ ଦେଇଥିଲେ। ଶ୍ରୀ ଖଡ୍ଗେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ସମ୍ପର୍କରେ ଉତ୍ଥାପନ କରିଥିଲେ। ତେବେ ହଟ୍ଟଗୋଳ ଜାରି ରହିବାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ବିଜେପି ସାଂସଦ ଜଗଦମ୍ବିକା ପାଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି କହିଛନ୍ତି। ସଂସଦ ଭବନରେ ଆକାଶବାଣୀ ସମ୍ଭାଦ ସହ କଥାବାର୍ତ୍ତା ବେଳେ ଶ୍ରୀ ପାଲ କହିଛନ୍ତି ପ୍ରଧାନମନ୍ତ୍ରୀ ଏହି ମର୍ମରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଛାତ୍ରଛାତ୍ରୀମାନଙ୍କୁ ବାର୍ତ୍ତା ଦେଇଛନ୍ତି। ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଯେଭଳି କଠୋର ଦଶ୍ଚବିଧାନ କରାଯାଇପାରିବ ସେ ନେଇ ଦୃଢ଼ ଆଇନ ପ୍ରଣୟନ କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିବା ସେ କହିଛନ୍ତି। ରାଜ୍ୟସଭା ସାଂସଦ ରାହୁଲ ସିହ୍ନା କହିଛନ୍ତି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ପ୍ରଧାନମନ୍ତ୍ରୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଶ୍ୱାସନା ଦେଇଛନ୍ତି। ଶ୍ରୀ ସିହ୍ନା ଏହି ଘଟଣାରେ ସମ୍ପୃକ୍ତ କୌଣସି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି। ଅନ୍ୟତମ ବିଜେପି ସାଂସଦ ଶଶାଙ୍କ ମଣି ସୋନମ ୱାଙ୍ଗଚୁଙ୍କ ଅନଶନ ପ୍ରତ୍ୟାହାର ନିଷ୍ପଭିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ସରକାର ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ଏବଂ ଏହାକୁ ସଂଗଠିତ ଅପରାଧ ଭାବେ ବିବେଚନା କରୁଛନ୍ତି। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ଘଟଣା ପରେ ଲାଗୁ ହୋଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଆଜି କେନ୍ଦ୍ର ସରକାର ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ପିଏସ୍ ନରସିମ୍ହା ଏବଂ ବିଚାରପତି ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାର ଶୁଣାଣି କରି କହିଛନ୍ତି ଉଭୟ କେନ୍ଦ୍ର ସରକାର ଓ ଏନ୍ଟିଏ ସେମାନଙ୍କ ସତ୍ୟପାଠରେ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକର ପ୍ରତିଷ୍ଠାନଗତ କାର୍ଯ୍ୟକାରିତା ଲାଗି କିଭଳି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଉଲ୍ଲେଖ କରିବେ। ଏହି ଘଟଣାରେ ଖଣ୍ଡପୀଠ ମାମଲାର ଅଗ୍ରଗତି ନେଇ ନିରୀକ୍ଷଣ କରିବେ ବୋଲି କହିଛନ୍ତି। ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣ ଭାବେ ଅନ୍ଲାଇନ୍ ମାଧ୍ୟମରେ କରିବା ଲାଗି କେନ୍ଦ୍ର ସରକାର କେଉଁସବୁ ପଦକ୍ଷେପ ନେଇଛନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଖଣ୍ଡପୀଠକୁ ଜଣାଇଛନ୍ତି ଛାତ୍ରଛାତ୍ରୀମାନଙ୍କ ପ୍ରସଙ୍ଗକୁ ଗୁରୁତର ସହ ଗ୍ରହଣ କରି ସରକାର ଆଗୁଆ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ତେବେ ଏଥିଲାଗି ସେ ନ୍ୟାୟାଳୟକୁ ଆଉ କିଛି ସମୟ ଦେବା ଲାଗି ଅନୁରୋଧ କରିଥିଲେ, ଫଳରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଘଟଣାର ପରବର୍ତ୍ତୀ ଶୁଣାଣି ଲାଗି ଆସନ୍ତା 27 ତାରିଖକୁ ସମୟ ଧାର୍ଯ୍ୟ କରିଛନ୍ତି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀକୁ ଧରିବା ନିମନ୍ତେ କେନ୍ଦ୍ର ସରକାର ଗତ 2.5 ମାସ ମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତ ରାତିରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଶ୍ରୀ ମୋଦି କହିଛନ୍ତି ଇତିମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇ କାରାଗାରରେ ରଖାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ଏକ ସାମାନ୍ୟ ପ୍ରସଙ୍ଗ ନୁହେଁ ଏବଂ ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କ ଲାଗି ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ସେ କହିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଯେଭଳି ପାଠପଢ଼ାରେ ଗୋଟିଏ ବର୍ଷ ବି କ୍ଷତି ନ ହୁଏ ତାହା ସୁନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ ଦାୟିତ୍ୱ, ତେଣୁ ଯଥାଶୀଘ୍ର ପୁନଃ ପରୀକ୍ଷା କରାଇବା ଆବଶ୍ୟକ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଗତକାଲି ସେ ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ପ୍ରସ୍ତାବ ପ୍ରସ୍ତୁତ କରିବା ଲାଗି ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ବିଭାଗଗୁଡ଼ିକ ଏ ଦିଗରେ ନିରନ୍ତର କାର୍ଯ୍ୟ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଚିଠା ପ୍ରସ୍ତାବ ତାଙ୍କ ନିକଟରେ ଦାଖଲ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କିତ ପ୍ରାବଧାନ ଏହି ଚିଠା ପ୍ରସ୍ତାବରେ ରହିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ଏ ସମ୍ପର୍କରେ ଆଲୋଚନା କରାଯିବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ। ଆସନ୍ତା ସୋମବାର ଦିନ ସଂସଦରେ ଏହି ବିଧେୟକକୁ ଯଥାଶୀଘ୍ର ପାରିତ କରାଇବା ଲାଗି ସରକାର ନିରନ୍ତର ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ ନ୍ୟୁଜ୍ ଅନ୍ ଏୟାର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପାକିସ୍ତାନ ଦ୍ୱାରା ଅଧିକୃତ ଜମ୍ମୁ ଓ କାଶ୍ମୀରରେ ଉଦ୍ଦେଶ୍ୟମୂଳକ ଭାବେ ସୃଷ୍ଟି କରାଯାଉଥିବା ପରିସ୍ଥିତିକୁ

ଜାତିସଂଘ ଅଣଦେଖା କରିବା ପ୍ରସଙ୍ଗରେ ଭାରତ କ୍ଷୋଭ ପ୍ରକାଶ କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ହରିଶ ପର୍ବଥାନାନୀ କହିଛନ୍ତି, ଅନ୍ୟ ଦେଶରେ ଘଟୁଥିବା ଏଭଳି ଘଟଣାକୁ ଜାତିସଂଘ ନିନ୍ଦା କରୁଥିବା ବେଳେ ପାକିସ୍ତାନରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଆଷାଢ଼ ମାସ ଶୁକ୍ଳ ଦଶମୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଭକ୍ତିଭାବପୂର୍ଣ୍ଣ ଓ ଉତ୍ସାହ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ୁଛନ୍ତି। ଅପରାହ୍ନ 3:30ରେ ଛେରାପହରା ନୀତି ଚାରାମାଳ ଫିଟାଯାଇ ଘୋଡ଼ା ଯୋଚାଯିବ। ଅପରାହ୍ନ

0: ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି। ଅପରାହ୍ନ 3:30ରେ ଛେରା ପହଁରା ନୀତି ଚାରାମଳ ଫିଟାଯାଇ ଘୋଡ଼ା ଯୋଚାଯିବ। ଅପରାହ୍ନ ପ୍ରାୟ 4:00 ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିବାରୁ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍କତି। ଆଜି ଅପରାହ୍ନ 2:00 ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ର ସରକାର ଓ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ସତ୍ୟପାଠ ଦାଖଲ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଶ୍ରୀକ୍ଷେତ୍ର ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ଚତୁର୍ଥ ମୂର୍ତ୍ତି। ସମ୍ବାଦ ଶେଷ।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ବଲ୍ସା ୱିଲିୟମ୍ସ ୱିଥ୍

0: ଗହଳି କେମିତି ଅଛି?
1: ବହୁତ ବହୁତ ଗହଳି ଅଛି ଆଜ୍ଞା। ଆପଣଙ୍କର ଶ୍ରୀମନ୍ଦିର ପାଖରୁ ଧୀରେ ଧୀରେ ଏତେ ବଢିଗଲାଣି, ଆପଣ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ।
0: ନାହିଁ, ଆପଣ ଆପଣ ସେପଟେ ଶ୍ରୀମନ୍ଦିର ଆଡକୁ ଯେତେ ବାଟ ଚାହୁଁଛନ୍ତି କେମିତି ଜଣାଯାଉଛି?
1: ବହୁତ ଗହଳି ଆଜ୍ଞା, କେବଳ ଭାବ ସମୁଦ୍ର।
0: ଆଚ୍ଛା,
1: ଆଉ କିଛି
0: ଭାବ ସମୁଦ୍ର ମୁଣ୍ଡମାଳ,
1: କଳା ଧଳା ନାଲି ହଳଦୀ ବିଭିନ୍ନ ରଙ୍ଗର ପୋଷାକରେ ମଣ୍ଡିତ ହୋଇ ସରଦା ବାଲିରୁ ଯିବା ଆସିବା କରୁଛନ୍ତି। ସତେମିତି ଯିବା ଆସିବା ଚାଲିଛି।
0: ଆଚ୍ଛା,
1: ଆଉ ଗୋଟେ
0: ତାହେଲେ ଆମର ଅପେକ୍ଷା ରହିବ ଗଜପତି ମହାରାଜା କେତେବେଳେ ଆସିବେ, ଏବଂ ଗଜପତି ମହାରାଜା ଆସିଲେ ପରବର୍ତ୍ତୀ କାର୍ଯ୍ୟକ୍ରମ ବର୍ତ୍ତମାନ ଅଛି। ବର୍ତ୍ତମାନ ସିନ୍ଧୁକ ସବୁ ଆସିକରି ରଥମାନଙ୍କ ଉପରେ ରହିଲାଣି, ତାପରେ ରାମକୃଷ୍ଣ ମଦନ ମୋହନ ଏମାନେ ସମସ୍ତେ ରଥକୁ ବିଜେ ହେବେ। ତେଣୁ ବିଜେ ହେଲା ପରେ ଗଜପତି ମହାରାଜା ଛେରାପରା କରି ଆସୁଏ। ବର୍ତ୍ତମାନ ଅଢ଼େଇଟା ହେଲା, ଭାବୁଛୁ ଆଉ ଅଧଘଣ୍ଟା ଘଣ୍ଟେ ଭିତରେ ଏସବୁ କାର୍ଯ୍ୟ ସମାପନ ହେବ। ଚାରିଟା ସମୟ ଧାର୍ଯ୍ୟ ହୋଇଛି ରଥ ଟଣା ପାଇଁ, ତେଣୁ ରଥ ଟଣା ପାଇଁ ଚାରିଟା ଭିତରେ ଏସବୁ କାର୍ଯ୍ୟ ସମାହିତ ହୋଇକରି ଧାର୍ଯ୍ୟ ସମୟରେ ରଥଯାତ୍ରା ହୋଇଯିବ, ଏ ପ୍ରକାର ଗୋଟେ ଆଶା ଆସୁଛି ମନରେ। ଆଉ କ'ଣ କହିବେ ସେପଟୁ କହନ୍ତୁ।
1: ନିଶ୍ଚିତ ଆଜ୍ଞା, ନିଶ୍ଚିତ। ନାଇଁ, ଭଲ ଲାଗିଲା ଆଜି ସୁନ୍ଦର ଭାବରେ ଏ କାର୍ଯ୍ୟକ୍ରମଟି ଆପଣ ଯେଉଁଭଳି ଭାବରେ ଆଜି ପହଣ୍ଡି ବିଷୟରେ ଯେଉଁ କହିଲେ ବହୁତ ଭଲ ଲାଗିଲା।
2: ବର୍ତ୍ତମାନ ଆମେ ଦେଖିପାରୁଛେ ଯେଉଁ ଆରକ୍ଷୀ ବାହିନୀ ମାନେ ତାଙ୍କର ସାଜସଜା ଯେଉଁ ଦୌଡ଼ି ଏବେ ଆଜି କରଣ କରିବା ପାଇଁ ନେଇକରି ଯାଉଛନ୍ତି, ଏଥିରୁ ଆମେ ସ୍ପଷ୍ଟ ଅନୁମାନ କରିପାରୁଛୁ ଯେ ଗଜପତି ମହାରାଜ ଆଉ ମାତ୍ର 5-10 ମିନିଟ ଭିତରେ ଆମର କେନ୍ଦ୍ର ଆଗ ଦେଇଯିବେ, ଇଏ କଥା ମଧ୍ୟ ଆମେ ଅନୁଭବ କରିପାରୁଛୁ। ଆଉ ସେଥିପାଇଁ ପ୍ରସ୍ତୁତି ଚାଲିଛି। ତେବେ ଶ୍ରଦ୍ଧାଳୁମାନଙ୍କର ଯେଉଁ ଗହଳି ଅତି ମାତ୍ରାରେ ବଢ଼ି ବଢ଼ି ଚାଲିଛି, ତେଣୁ ଯିଏ ଯେଉଁ ପ୍ରକାର କର୍ତ୍ତବ୍ୟରେ ସବୁ ଲାଗିଛନ୍ତି, କିଏ ଭୋଗ କିଣୁଛନ୍ତି, କିଏ ଦର୍ଶନ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥାକୁ ସଂକୀର୍ତ୍ତନ ମାଧ୍ୟମରେ ମହାପ୍ରଭୁଙ୍କର ଆଶୀର୍ବାଦ ନେବା ଭାଙ୍ଗି ଯାଉଛନ୍ତି।
0: ନାଇଁ, ପ୍ରତାପ ବାବୁ,
2: ଭିତରେ ବର୍ତ୍ତମାନ
0: ଗହଳି ତ ହବ ରଥଯାତ୍ରାରେ, ଆଉ ଗହଳି ହବନି କେବେ, କୋଉଠି ଗହଳି ହବ? ସେ ଗହଳି ହଉ କିଛି ଜାୟାସ ନାହିଁ, କିନ୍ତୁ ଆଜି ଯାହା ପାଗ ଅଛି ଏବଂ ପାଣିପାଗର ବ୍ୟବସ୍ଥା, ଯାହା ପବନ ଯେମିତି ବହୁଛି, ଉତ୍ତାପ ଯେମିତି ଅତି ବେଶୀ ନାହିଁ, ଆଉ ତାରି ଭିତରେ ଲୋକମାନଙ୍କର ଯିବା ଆସିବା ସମାଗମ ଏସବୁ ଏପର୍ଯ୍ୟନ୍ତ ଶୃଙ୍ଖଳାର ସହିତ ଚାଲିଛି, ଆପଣଙ୍କ ଆଖିରେ କୌଣସି ଲୋକ ବେହୋସ ହେବା କି କିଛି ଅଘଟଣ ଘଟିବା ଏଭଳି କିଛି ପଡ଼ିଛି କି ସେପଟେ?
2: ନାଇଁ, ସେପରି କୌଣସି ପରିସ୍ଥିତି ଏପର୍ଯ୍ୟନ୍ତ ଆସି ନାହିଁ।
0: ବାଃ, ବହୁତ ବଢ଼ିଆ। ଆମର ଏପଟେ ମଧ୍ୟ ଯେଉଁଟା ଶରଧା ବାଲିରୁ ଆମେ ବଡ଼ଶଙ୍ଖ ପର୍ଯ୍ୟନ୍ତ ଦେଖୁଛୁ, ଗୋଟିଏ ମଧ୍ୟ ଲୋକ କେହି ଆମ୍ବୁଲାନ୍ସରେ ଯିବାର ଦୃଷ୍ଟିରେ ଆମର ପଡ଼ିନାହିଁ। ତେଣୁ ଜଣାପଡ଼ୁଛି ମହାପ୍ରଭୁଙ୍କର ଅପାର କରୁଣାରୁ ଏପର୍ଯ୍ୟନ୍ତ ନିର୍ବିଘ୍ନରେ ସବୁ ନୀତି ସମ୍ପାଦନ ହୋଇଛି। ଭକ୍ତ ଶ୍ରଦ୍ଧାଳୁମାନେ ଭଲରେ ଭଲରେ ଆସିକରି ଦର୍ଶନ କରିକିରି ଯାଉଛନ୍ତି। ଅନେକ ଆରକ୍ଷୀ ବାହିନୀର ସବୁ ଆରକ୍ଷୀ ବାହିନୀମାନଙ୍କୁ ଆମେ ଦେଖୁଛୁ, ତା ଭିତରେ କିଛି ମହିଳା ଆରକ୍ଷୀ ମଧ୍ୟ ଅଛନ୍ତି, ସମସ୍ତେ ଶରଧା ବାଲିରେ ଲମ୍ବା ହୋଇକରି ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି। ଆଉ ରଥ କଡ଼ନ ଭିତରୁ ଲୋକମାନଙ୍କୁ ଯେଉଁମାନେ ଥିଲେ ପହଣ୍ଡି ଦର୍ଶନ କରିବା ପାଇଁ ଥିଲେ ସେମାନଙ୍କୁ ସବୁ ବାହାର କରିଦିଆ ହେଉଛି। ତେଣୁ ରଥ ଟଣା ପାଇଁ ଗଜପତି ମହାରାଜାଙ୍କ ସ୍ୱାଗତ ପାଇଁ ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ ଯେମିତି କରାଯିବା କଥା ସେ ବିଧିବିଧାନ ସହିତ ସେସବୁ କରାଯାଉଛି। ଆଉ ଗୋଟେ, ଆପଣ ତ ଦୂରରୁ ଦେଖିପାରିନଥିବେ, କେବଳ ଧାରା ବିବରଣୀରୁ ଯାହା ଶୁଣିଥିବେ, ଏ ବର୍ଷ ଏଥର ମହାପ୍ରଭୁଙ୍କର ଏ ଯେଉଁ ଟାହିଆ ସତେ ଯେମିତି ଆମର ଅନୁଭବ ହେଲା ଯେ ଗତଥର ଟାହିଆ ନଥିଲା ବୋଲି ଭକ୍ତମାନଙ୍କ ମନରେ ଯେଉଁ ଦୁଃଖ ହୋଇଥିଲା, ମହାପ୍ରଭୁଙ୍କର ମନରେ ଟିକେ ଯେଉଁ ମ୍ଲାନି ଆସିଥିଲା, ସେ ମ୍ଲାନି ତ ଅପସରି ଯାଇଛି, କିନ୍ତୁ ସେ ଯେଉଁ ଭକ୍ତଙ୍କ ମନରେ ଯେଉଁ ଟିକେ ଦୁଃଖ ହୋଇଥିଲା ସେ ଦୁଃଖ ଦୂର ହୋଇଯାଇଛି, ଏବଂ ଟାହିଆ ବହୁତ ସୁନ୍ଦର ହୋଇଛି। ଏତେ ସୁନ୍ଦର ଟାହିଆ ମୋର ମନେ ପଡ଼ୁନି ଯେ ଗତ ବର୍ଷ ମାନଙ୍କରେ ଏମିତି ସୁନ୍ଦର ଟାହିଆ ଆମେ ଦେଖିଥିଲୁ, ଗୁଣ୍ଡିଚାରେ ଦେଖିନଥିଲୁ ବୋଲି ଏମିତି ଆମକୁ ଲାଗୁଛି କି ପ୍ରକୃତରେ ଟାହିଆଟା ବହୁତ ସୁନ୍ଦର ହୋଇଛି, ସେ କଥା ଆମେ କହିପାରିବୁ ନାହିଁ, କିନ୍ତୁ ଆମର ଅନୁଭବ

0: ଏଇଆ ଡକ୍ଟର ଦାସଙ୍କର ମଧ୍ୟ ସେହି ପ୍ରକାର ଅନୁଭବ, ବଡ଼ ସୁନ୍ଦର ଟାହିଆ ଦୋଳାୟମାନ ରୀତିରେ ଟାହିଆ ହଲେଇ ହଲେଇ ମହାପ୍ରଭୁ ଚାରମାଳ ଉପରକୁ ଗଲେ ଏବଂ ସୁନ୍ଦର ଭାବରେ ସେବକମାନେ ମଧ୍ୟ ଅତି ନିର୍ବିଘ୍ନର ସହିତ ମହାପ୍ରଭୁଙ୍କୁ ବର୍ତ୍ତମାନ ନେଇକି ରଥ ଉପରେ ତାଙ୍କୁ ଆରୂଢ଼ କରାଇଛନ୍ତି। ମୋଟାମୋଟି ଏପର୍ଯ୍ୟନ୍ତ ଭଲ ସୁନ୍ଦର ଭାବରେ ବାହୁଡ଼ା ଯାତ୍ରା ସମାହିତ ହୋଇଛି। ଆଶା କରିବା ଯେ ଆହୁରି ସୁନ୍ଦର ଭାବରେ ଏ ତିନି ରଥ ଯାଇକରି ଆଜି ସିଂହଦ୍ୱାରରେ ପହଞ୍ଚି ଯାଆନ୍ତୁ, କାରଣ ବର୍ଷା ନାହିଁ, କୌଣସି ଅସୁବିଧା ନାହିଁ, ଭକ୍ତମାନଙ୍କର ସମାଗମ ଅଛି, ତେଣୁ ଉତ୍ସାହ ଲୋକଙ୍କ ଭିତରେ ଅଛି, କାରଣ କିଛି ଅଘଟଣ ଘଟିନଥିବାରୁ ଲୋକମାନଙ୍କ ଭିତରେ କୌଣସି ଭୟ ବା କୌଣସି ଆଶଙ୍କା ମଧ୍ୟ ନାହିଁ, ତେଣୁ ସେ ଉତ୍ସାହର ସହିତ ଲୋକମାନେ ଟାଣି ନେଇକରି ଆଜି ସିଂହଦ୍ୱାର ପାଖରେ ରଥକୁ ପହଞ୍ଚାଇ ଦେବେ, ଏ ବିଶ୍ୱାସ ମଧ୍ୟ ମନରେ ଆସୁଛି। ଆଉ କ'ଣ ସୂଚନା ଦେବାର ଅଛି ଯଦି ଦ୍ୱିତୀୟ କେନ୍ଦ୍ରରୁ ଦିଅନ୍ତୁ, ଏବଂ ଗଜପତି ମହାରାଜା ଆସିବା ପରେ ରଥ ଛେରା ପହଁରା ବେଳକୁ ଆମ କେନ୍ଦ୍ର ସକ୍ରିୟ ହେବ, ଆପଣ ସେଇଠୁ ଯାହା କହିବା କଥା କହନ୍ତୁ।
1: ସୁନ୍ଦର ଭାବରେ ଆମର ପ୍ରଥମ କେନ୍ଦ୍ର ଆଗରେ ଆମେ ଦେଖିବାକୁ ପାଉଛୁ ଶ୍ରୋତା ବନ୍ଧୁ, ବହୁ ସଂଖ୍ୟାରେ ପ୍ରାୟତଃ ସହସ୍ରାଧିକ ଶ୍ରଦ୍ଧାଳୁମାନେ ନିରନ୍ତର ସେମାନେ ନିଃଶୁଳ୍କ ଭୋଜନ କରୁଛନ୍ତି। ଆଉ ସେଇ ଯେଉଁ ଭୋଜନ କରିବା ପରେ ସେମାନଙ୍କର ଯେଉଁ ପତ୍ର ଏସବୁ ପଡ଼ିଯାଉଛି ତାକୁ ମଧ୍ୟ ପରିଷ୍କାର କରାଯାଉଛି, ଯେହେତୁ ଆଉ ଦୁଇ ଘଣ୍ଟା ଭିତରେ ଯାହା ଅନୁଭବ କରାଯାଉଛି ରଥ ଏଇପଟ ଦେଇଯିବ, ତେଣୁ ସବୁ କ୍ଷେତ୍ରରେ ସମସ୍ତେ ଚଳଚଞ୍ଚଳ। ଆଉ ଗଜପତି ମହାରାଜଙ୍କର ଆଗମନର ସୂଚନା ଆମେ ପାଇଯାଉଛୁ ବର୍ତ୍ତମାନ, ଯାହା ଦେଖୁଛୁ ଯେଉଁ ଟାର୍ଗେଟ କରାଯାଉଥିଲା ତାହା ବର୍ତ୍ତମାନ ଆଗକୁ ଆଗକୁ ଚାଲୁଛି। ଆଉ ଆମେ ଆଉ ଅଳ୍ପ ସମୟ ଭିତରେ ସ୍ପଷ୍ଟ ସୂଚନା ଆମ କେନ୍ଦ୍ର ପାଖରୁ ଆମେ ଦେଇପାରିବୁ।
2: ପ୍ରତାପ ବାବୁ ଆଜି ଯେଉଁ କଥା କହୁଥିଲେ ଶାନ୍ତନୁ ବାବୁ ଯେ ଟାହିଆଟା ଏତେ ସୁନ୍ଦର ଦେଖାଯାଉଛି, ଆମର ମଧ୍ୟ ସେଇ ଅନୁଭବ, ଆମେ ଦେଖୁଛେ ଅନୁଭବ କରୁଛେ ଏତେ ଦେଦୀପ୍ୟମାନ ଟାହିଆ, ଯେଉଁ ଟାହିଆ ଭିତରେ ସତ୍ୟ ଜ୍ୟୋତି ବାହାରୁଛି, ସେ ଜ୍ୟୋତିର ପଟାନ୍ତର ନାହିଁ, ଏବଂ ଯେଉଁ ଟାହିଆ ଆଗକୁ ହଲିଲେ ବ୍ରହ୍ମସତ୍ୟ, ପଛକୁ ଗଲେ ଜଗତ ମିଥ୍ୟା, ଏଇ ଯେଉଁ ଜ୍ଞାନ ଆମକୁ ଦେଉଥିଲା ଶାସ୍ତ୍ର ଅନୁସାରେ ଆଜି ପ୍ରତ୍ୟକ୍ଷ ଭାବରେ ଅନୁଭବ କରି ଜାଣିଲେ ଯେ ବାସ୍ତବରେ ତାହା ହିଁ ସତ୍ୟ। ଏ ଦୋଳାୟମାନ ଟାହିଆ, ସର୍ପାକୃତି ଟାହିଆ, ଏ ଟାହିଆ ଯେତେବେଳେ ଝୁଲୁଛି ଆମକୁ ଏଭଳି ଜ୍ଞାନ ଦଉଛି, ଆମକୁ ଏଭଳି ବିଚାର ଦଉଛି, ଆମେ ସତ୍ୟ ପଥରେ ଯିବା ଉଚିତ, କାରଣ ସତ୍ୟର ପଥ ହଉଛି ଧର୍ମର ପଥ, ଧର୍ମର ପଥ ହଉଛି କର୍ମର ପଥ, ସତ୍ୟ ପଥେ ଧର୍ମ ପଥେ ଘେନି ଯାଅ ମୋତେ, ବସାଅ ପରାଣ ମୋର ତମ ପ୍ରେମ ସ୍ମୃତି।
1: ଏଇ ଟାହିଆକୁ ଦିବ୍ୟ ଟାହିଆର ଦର୍ଶନ କେବଳ ଆମେ ଏଠି କରୁନାହେଁ, ଏହା କୋଟି କୋଟି ନର ନାରାୟଣ ତାଙ୍କ ହୃଦୟରେ ସେମାନେ ସାଇତିକି ରଖୁଛନ୍ତି ମହାପ୍ରଭୁଙ୍କର ଏଇ ଦିବ୍ୟ ଦର୍ଶନକୁ, ତେଣୁ ଭଲକୁ ସବୁବେଳେ ଚାହିଁ ବସିଥାନ୍ତି ଏ ଜଗତର ପ୍ରତିଟି ମଣିଷ ଅପେକ୍ଷା କରିଥାଏ, ତେଣୁ ଜଗନ୍ନାଥ ମହାପ୍ରଭୁ କେତେ ସୁନ୍ଦର ହୋଇପାରିବେ ସେ ସୁନ୍ଦରକୁ ଦେଖିବା ପାଇଁ ଆମ ଭିତରେ ମଧ୍ୟ ପ୍ରତିଯୋଗିତା ରହିଥାଏ, ଯେତେ ଦେଖୁଥିଲେ ନୂଆ ସେ ଲାଗଇ ନୂଆ ଦିଶୁଥାଏ, ତେଣୁ ତାଙ୍କୁ ଦେଖିବାରେ ଗୋଟିଏ ଶ୍ରଦ୍ଧାଳୁ ଯଦି ସକାଳ ସମୟରେ ମଙ୍ଗଳ ଆଳତୀରେ ଦର୍ଶନ କରିଛି ସେ ବଲ୍ଲଭରେ ଦେଖିଲେ ଆହୁରି ନୂଆ, ଦ୍ୱିପହର ଧୂପ ପରେ ଦେଖିଲେ ସକାଳ ଧୂପରେ ଆହୁରି ନୂଆ, ଯେତେ ଥର ମହାପ୍ରଭୁଙ୍କୁ ସେ ଦେଖିପାରୁଥିବ ତା ଭିତରେ ନୂଆ ନୂଆ ଦେଖିବାର ସେଇ ଭାବ ସୃଷ୍ଟି ହେଉଥିବ, ତେଣୁ ତାଙ୍କୁ କୁହାଯାଏ ନବନିରଦ ସୁନ୍ଦର କାନ୍ତି ଧରମ ରସ ସାଗର ନାଗର ଭୂପବରମ ଶୁଭ ବଙ୍କିମ ଚାରୁ ଶିଖଣ୍ଡ ଶିଖମ ଭଜ କୃଷ୍ଣ ନିଧିମ ବ୍ରଜ ରାଜ ସୁତମ, ତେଣୁ ମହାପ୍ରଭୁ ସବୁବେଳେ ଗୋଟେ ନୂଆର ପରିବେଶକୁ ଆସନ୍ତି, ତାଙ୍କର ସିଏ ଯେତେବେଳେ ଅବକାଶ ସମୟରେ ଖଣ୍ଡିଏ ଗାମୁଛା ପିନ୍ଧି ବସିଥାନ୍ତି, ତାଙ୍କୁ ଶ୍ରଦ୍ଧାଳୁ ଦେଖିଲେ ଯେମିତି ଲାଗେ ଯେତେବେଳେ ସିଏ ବଡ଼ସିଂହାର ବେଶ ଫୁଲରେ ପୁଷ୍ପ ଆଭୂଷଣରେ ମଣ୍ଡିତ ହୋଇଯାଆନ୍ତି ସମଗ୍ର, କେବଳ ଚକ୍ଷୁ ଦୁଇଟି ଚକ୍ଷୁକୁ ଛାଡ଼ିଲେ ସେତେବେଳେ ମଧ୍ୟ ଆହୁରି ଆନନ୍ଦ ଦିଶନ୍ତି, ତେଣୁ ତାଙ୍କର ଦର୍ଶନ ସବୁବେଳେ ନୂଆ, ଏବଂ ଇଏ ଜାତି ଇଏ ଯେଉଁ ଜଗନ୍ନାଥ ପ୍ରେମୀମାନେ ଯେଉଁମାନେ ଜଗନ୍ନାଥଙ୍କୁ ନିଜର କରିଛନ୍ତି ସେମାନେ ମହାପ୍ରଭୁଙ୍କୁ ସଦା ସର୍ବଦା ଦେଖିବାକୁ ଚାହାନ୍ତି। ଆଉ ଇତି ଅବସରରେ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ। ଭକ୍ତିମୟ ପରିବେଶ ମଧ୍ୟରେ ପୁରୀରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶର ଅର୍ଥନୀତିରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ପରିପ୍ରେକ୍ଷୀରେ ଆଜି ପାଳନ କରାଯାଉଛି ଜାତୀୟ ଆୟକର ଦିବସ। ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆଷାଢ଼ ମାସ ଶୁକ୍ଳ ଦଶମୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଭକ୍ତି ଭାବପୂର୍ଣ୍ଣ ଓ ଉତ୍ସାହ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ୁଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ପରମ୍ପରା ଅନୁଯାୟୀ ଆଜି ଭୋରରୁ ଶ୍ରୀଜୀଉଙ୍କ ନିକଟରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି ସୂର୍ଯ୍ୟପୂଜା, ମଙ୍ଗଳାପ୍ରଣ କରାଯାଇଛି। ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ା ପହଣ୍ଡି ବିଜେ ସମ୍ପନ୍ନ ହୋଇଛି। ପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥରେ, ଦେବୀ ସୁଭଦ୍ରା ଦଳ୍ପଦଳନ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦୀଘୋଷ ରଥରେ ବିରାଜମାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଅପରାହ୍ନ 3:30ରେ ଛେରା ପହଁରା ନୀତି ସହ ଚାରମଳ ଫିଟାଯାଇ ଘୋଡ଼ା ଯୋଚାଯିବ। ଅପରାହ୍ନ ପ୍ରାୟ 4:00 ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ରତ୍ନବେଦୀକୁ ବାହୁଡ଼ିବା ବେଳେ ବିଶ୍ୱନିୟନ୍ତା ମାଉସୀମା ହାତରୁ ପୋଡ଼ପିଠା ଖାଇବାର ପରମ୍ପରା ରହିଛି। ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଉତ୍ତରାଭିମୁଖୀ ହୋଇ ଯାତ୍ରା କରୁଥିବା ବେଳେ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡ଼ା ଯାତ୍ରାରେ ଦକ୍ଷିଣାଭିମୁଖୀ ହୋଇ ଯାତ୍ରା କରୁଥିବା ଠାକୁରଙ୍କୁ ଦର୍ଶନ କଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ବାହୁଡ଼ା ଯାତ୍ରା ସମ୍ପର୍କରେ ଅଧିକ ତଥ୍ୟ ଦେଉଛନ୍ତି ସତ୍ୟନାରାୟଣ ପଟ୍ଟନାୟକ।
2: ବର୍ତ୍ତମାନ ଆରମ୍ଭ ମଣ୍ଡପରୁ ଜଗନ୍ନାଥ ରତ୍ନବେଦୀ ଅଭିମୁଖେ ଯାତ୍ରା କରୁଛନ୍ତି। ତାଙ୍କର ବର୍ତ୍ତମାନ ବାଦ୍ୟ ବାଜଣରେ ବର୍ତ୍ତମାନ ମହାପ୍ରଭୁଙ୍କୁ ରଥ ଉପରକୁ ନିଆଯାଉ

0: ପ୍ରଭୁ ବଳଭଦ୍ର ମା ସୁଭଦ୍ରା ପୂର୍ବରୁ ବିରାଜମାନ ହୋଇଛନ୍ତି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅପରାହ୍ନ 4ଟାରେ ରଥ ଟଣାଯିବ।
1: ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଏବଂ ସୋମବାର ଦିନ ନୀଳାଦ୍ରି ବିଜେନୀତି ସମ୍ପନ୍ନ ହେବ। ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ଲୀନ ହୋଇଯାଇଛି ଭକ୍ତ। ଆକାଶବାଣୀ ସମ୍ଭାଦ ବିଭାଗ ପାଇଁ ମୁଁ ସ୍କୃତିରେଖା ତାରିଣୀଆ।
2: ପ୍ରଶ୍ନପତ୍ର ପ୍ରଘଟ ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ପଞ୍ଚମ ଦିନରେ ସଂସଦର ଉଭୟ ସଦନରେ ହଟ୍ଟଗୋଳ ଜାରି ରହିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏନେଇ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଲୋକସଭା ସମ୍ମିଳିତ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ପ୍ରଥମ ଦିନରୁ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ରହିଛନ୍ତି। ତେବେ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ କେତେକ ସର୍ତ୍ତ ରଖାଯାଇଥିବାରୁ ଆଲୋଚନା ଆଗକୁ ବଢ଼ିପାରିନାହିଁ। ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ କଠୋର ଆଇନ ପ୍ରଣୟନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶ୍ୱାସ କରିଥିବା ଶ୍ରୀ ରିଜିଜୁ କହିଛନ୍ତି।
3: पार्लियामेंट हम लोग चर्चा नहीं करेंगे तो बिल्कुल अच्छा संदेश नहीं जाएगा। मैं राहुल गांधी जी से अनुरोध करता हूं, आप अपने कांग्रेस पार्टी के साथियों को तरह समझा दीजिए और बाकी कई पार्टी के एमपीज भी निजी तौर पर सबने अपना मत रखा है कि चर्चा होना चाहिए। मुझे ये समझ में नहीं आ रहा है कि आज पांचवा दिन है हम इसमें एक अच्छा।
2: ଶ୍ରୀ ରିଜିଜୁ କହିଛନ୍ତି ଆଜିର କ୍ୟାବିନେଟ୍ ବୈଠକରେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ପରିପ୍ରେକ୍ଷୀରେ ଦୃଢ଼ ଆଇନ ଆଣିବା ପ୍ରସଙ୍ଗରେ ଆଲୋଚନା ହେବ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଗୃହକାର୍ଯ୍ୟ ସ୍ୱାଭାବିକ କରି ପ୍ରଶ୍ନୋତ୍ତର କାଳ ଆରମ୍ଭ କରିବା ପାଇଁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ, ଫଳରେ ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସରକାରଙ୍କ ପକ୍ଷରୁ ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବନ୍ଦେ ମାତରମ୍ ବିଲ୍ 2026 ଆଗତ କରିଛନ୍ତି। ଏହି ବିଲ୍ରେ ଜାତୀୟ ଗାନର ଅପମାନ ପାଇଁ ଦଣ୍ଡ ବ୍ୟବସ୍ଥା କରାଯାଇଛି। ଭଦ୍ରକ ଜିଲ୍ଲା କେଶପୁର ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ତିନି ରଥରେ ଛେରାପହଁରା କରିଛନ୍ତି। ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଛନ୍ତି। ଜିଲ୍ଲାର 7ଟି ବ୍ଲକରେ ଥିବା 100ରୁ ଉର୍ଦ୍ଧ୍ୱ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ହୋଇଯାଇଛି। ପ୍ରଶ୍ନପତ୍ର ପ୍ରଘଟ ପରେ ବ୍ୟବସ୍ଥାରେ ଲାଗୁ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଆଜି କେନ୍ଦ୍ର ସରକାର ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ପିଏସ୍ ନରସିମ୍ହା ଏବଂ ବିଚାରପତି ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଉଭୟ କେନ୍ଦ୍ର ସରକାର ଓ ଏନ୍ଟିଏ ସେମାନଙ୍କ ସତ୍ୟପାଠରେ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକର ପ୍ରତିଷ୍ଠାନଗତ କାର୍ଯ୍ୟକାରିତା ଲାଗି କିଭଳି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଉଲ୍ଲେଖ କରିବେ। ସର୍ବୋଚ୍ଚ ନ୍ୟାୟାଳୟ ଏହି ଘଟଣା ର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ଦିନ କରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଦେଶର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 ମସିହାରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ଆୟକର ରାଷ୍ଟ୍ର ନିର୍ମାଣର ଏକ ସଶକ୍ତ ଭିଭିଭୂମି। ପ୍ରତ୍ୟେକ ନିଷ୍ଠାପର କରଦାତାଙ୍କ ଅବଦାନ ଦେଶର ବିକାଶ, ଜନକଲ୍ୟାଣ, ଭିଭିଭୂମି ଏବଂ ଆତ୍ମନିର୍ଭର ଭାରତ ସଂକଳ୍ପକୁ ନୂତନ ଗତି ପ୍ରଦାନ କରିଥାଏ। ନାଗରିକଙ୍କଠାରୁ ଆଦାୟ ହେଉଥିବା କରରାଶି ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, କୃଷି, ରେଳପଥ, ସଡ଼କ, ପାନୀୟ, ଡିଜିଟାଲ୍ ଭିଭିଭୂମି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ବ୍ୟୟ କରାଯାଇଥାଏ। ଜଣେ କରଦାତାଙ୍କ ଅବଦାନ ସିଧାସଳଖ ଭାବେ ଦେଶର ପ୍ରଗତି ସହ ଜଡ଼ିତ। ସମୟ ସହିତ ଦେଶର ଆୟକର ବ୍ୟବସ୍ଥା ମଧ୍ୟ ଅଧିକ ସ୍ୱଚ୍ଛ, ସରଳ ଓ ଡିଜିଟାଲ୍ ହୋଇପାରିଛି। ଇ ଫାଇଲିଂ, ଅନ୍ଲାଇନ୍ ରିଫଣ୍ଡ, ପ୍ୟାନ୍ ଆଧାର ସଂଯୋଗ ଭଳି ବ୍ୟବସ୍ଥା କରଦାତାଙ୍କ ପାଇଁ ପ୍ରକ୍ରିୟାକୁ ଆହୁରି ସହଜ କରିଛି। ଆଜିର ଦିନରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ, କର୍ମଶାଳାର ଆୟୋଜନ କରାଯାଉଛି। ଆସନ୍ତୁ ଆଜିର ଦିନରେ ଏକ ଦାୟିତ୍ୱବାନ ନାଗରିକ ଭାବେ କର ଅନୁପାଳନ କରି ପ୍ରତିବଦ୍ଧତାକୁ ଆହୁରି ସଶକ୍ତ କରିବା। ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କର 102 ବର୍ଷ ବୟସରେ ଆଜି ପରଲୋକ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ନିବାସୀ ସ୍ୱର୍ଗତ ମୁଦୁଲି ଭାରତର

ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଭୂମିକା ତୁଲାଇଥିଲେ। ସେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସଂଘର ସଭାପତି ଭାବେ ନିର୍ବାଚିତ ହେବା ସହ ଏହି ଦାୟିତ୍ୱକୁ ସକ୍ରିୟ ଭାବେ ନିର୍ବାହ କରିଥିଲେ। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ ଶୋକ ପ୍ରକାଶ କରି କହିଛନ୍ତି, ଦେଶ ପାଇଁ ତାଙ୍କ ଅସୀମ ଅବଦାନ ଓ ନିଃସ୍ୱାର୍ଥପର ସେବା ଇତିହାସରେ ଲିପିବଦ୍ଧ ହୋଇ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ମହାପ୍ରଭୁଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ଭଦ୍ରକ ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ଭାରତ ଶ୍ରେଷ୍ଠ ଭାରତ ଏବଂ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁରରୁ 11 ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ 24 ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭକ୍ତିମୟ ପରିବେଶ ମଧ୍ୟରେ ପୁରୀରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶର ଅର୍ଥନୀତିରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ପରିପ୍ରେକ୍ଷୀରେ ଆଜି ପାଳନ କରାଯାଉଛି ଜାତୀୟ ଆୟକର ଦିବସ। ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆକାଶବାଣୀ କଟକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ସିଧା ପ୍ରସାରଣ ପାଇଁ ବର୍ତ୍ତମାନ ଆପଣମାନଙ୍କୁ ଫେରାଇ ନେଉଛୁ ଶ୍ରୀକ୍ଷେତ୍ର ପୁରୀର ଶରଧା ବାଲିକୁ।
1: ପରବର୍ତ୍ତୀ କାର୍ଯ୍ୟ ରୀତିନୀତି ହେଉଛି ଗଜପତି ମହାରାଜାଙ୍କର ଛେରା ପହଁରା ସେବା। କିଛି ସମୟ ପୂର୍ବରୁ ଆମେ ଶୁଣୁଥିଲୁ ଜଣେ ବଙ୍ଗୀୟ ଭକ୍ତ ସେ ନଦିଆ ନବଦ୍ୱୀପରୁ ଆସି ଫିଜିଓଥେରାପି ସେବା ଦେବା ପାଇଁ ସେ ଶ୍ରୀକ୍ଷେତ୍ରକୁ ଆସିଛନ୍ତି। ଆପଣମାନଙ୍କୁ ଆମେ ଗୁଣ୍ଡିଚା ଯାତ୍ରାର ଧାରା ବିବରଣୀ ଦେଲାବେଳେ କହିଥିଲୁ ଯେ 380 ସ୍ୱେଚ୍ଛାସେବୀ ସଂଗଠନ ବିଭିନ୍ନ ସେବା କାର୍ଯ୍ୟରେ ବର୍ତ୍ତମାନ ଏହି ରଥଯାତ୍ରାରେ ନିୟୋଜିତ ଅଛନ୍ତି। ତା ଭିତରୁ ଅନେକ କିଏ ରନ୍ଧା ଖାଦ୍ୟ ଦେଉଛି, କିଏ ପାଣି ଛିଞ୍ଚୁଛି, କିଏ ଶୁଖିଲା ଖାଦ୍ୟ ଦେଉଛି, କିଏ ଆମ୍ବୁଲାନ୍ସ ସେବା କରୁଛି। ତେଣୁ ଏଭଳି ଭାବରେ ବିଭିନ୍ନ ସେବା ଯେଉଁ ଅଛି ସେ ସେବା ସମସ୍ତେ କରିବାକୁ ଆସୁଛନ୍ତି। କାରଣ ଏ ରଥଯାତ୍ରା ହେଉଛି ଗୋଟେ ଏଭଳି ଅବସର ଯେଉଁଠି ଲୋକମାନଙ୍କୁ ସ୍ୱଚ୍ଛ ହୃଦୟରେ ପବିତ୍ର ହୃଦୟରେ ସେବା କରିବାର ସୁଯୋଗ ମିଳେ। ଏବଂ ସେବା ଦ୍ୱାରା କ'ଣ ଲାଭ ହୁଏ ଜାଣନ୍ତି ଶ୍ରୋତାବନ୍ଧୁ? ସେବା କରିବା ଦ୍ୱାରା, ସେବା ହେଉଛି ମନରେ କୌଣସି ପ୍ରତ୍ୟାଶା ନ ରଖି ଶୁଦ୍ଧ ବିଚାରରେ ଅନ୍ୟମାନଙ୍କର ଉପକାର କରିବା, ଅନ୍ୟମାନଙ୍କୁ ଆନନ୍ଦ ଦେବା। ଏହି କାର୍ଯ୍ୟଟି କରିବା ଦ୍ୱାରା କ'ଣ ହୁଏ ନା ତା'ର ସବୁଠୁ ବଡ଼ ଉପଲବ୍ଧି ହେଉଛି ଚିତ୍ତଶୁଦ୍ଧି। ଆମର ଚିତ୍ତଟା ଶୁଦ୍ଧ ହେବ, ଆମ ମନ ଭିତରେ ଯେତେ କାଳିମା କଳୁଷ ପାପ ତାପ ଗୁଡ଼ାକ ସବୁ ଅଛି ସେଗୁଡ଼ାକ ଅପସରି ଯାଇକରି ଆମର ଚିତ୍ତଟା ଶୁଦ୍ଧ ହୋଇଯିବ। ତେଣୁ ନିର୍ମଳ ଆକାଶ ପରି ଯେତେବେଳେ ଚିତ୍ତ ଶୁଦ୍ଧ ହୋଇଯିବ ସେତେବେଳେ ତାରି ଭିତରେ ପରମାତ୍ମାଙ୍କର ଜ୍ୟୋତି, ଆମର ଆତ୍ମାର ଜ୍ୟୋତି ଫୁଟିବ। ଆମ ସମସ୍ତଙ୍କ ଭିତରେ ଆତ୍ମା ଅଛନ୍ତି, କିନ୍ତୁ ଆତ୍ମାଙ୍କର ଗୋଟେ ଜ୍ୟୋତି ଅଛି। ଆମେ ଶରୀରର ଜ୍ୟୋତି ପ୍ରତି ଯେତିକି ଧ୍ୟାନ ଦେଉଛୁ ଆମର ଆତ୍ମାର ଜ୍ୟୋତି ପ୍ରତି ସେତିକି ଧ୍ୟାନ ଦେଉନୁ। ଆମେ ଶରୀର କ'ଣ ଖାଦ୍ୟ ଖାଇବ ତା ଉପରେ ଯେତେ ଗୁରୁତ୍ୱ ଦେଉଛୁ ଆତ୍ମା କ'ଣ ଖାଦ୍ୟ ଖାଇବ ତା ଉପରେ ଗୁରୁତ୍ୱ ଦେଉନୁ। ଆପଣ ଜାଣନ୍ତି ଶରୀର ପ୍ରତି ଶରୀରର ଯେମିତି ଖାଦ୍ୟ ଅଛି ଆତ୍ମାର ମଧ୍ୟ ସେମିତି ଖାଦ୍ୟ ଅଛି। ଶରୀରର କ'ଣ ଖାଦ୍ୟ? ଶରୀରର ଖାଦ୍ୟ ସାତ୍ୱିକ ଖାଦ୍ୟ, ଆମେ ତାକୁ ତାମସିକ ଖାଦ୍ୟ ଦେଉଛୁ। ତେଣୁ ତାମସିକ ଖାଦ୍ୟ ଦେବା ଦ୍ୱାରା ଆମର ଚିତ୍ତଶୁଦ୍ଧି ନଷ୍ଟ ହେଉଛି। ସାତ୍ୱିକ ଖାଦ୍ୟ ଦେଲେ ଯେଉଁ ଚିତ୍ତରେ ପ୍ରଶାନ୍ତି ଆସନ୍ତା, ଯେଉଁ ଚିତ୍ତରେ ସ୍ୱଚ୍ଛତା ଆସନ୍ତା, ଯେଉଁ ଚିତ୍ତରେ ଶୁଭ୍ରତା ଆସନ୍ତା, ସେଇ ଶୁଭ୍ରତା ଆସୁନାହିଁ। ତେଣୁ ସେମିତି ଆତ୍ମାଙ୍କୁ ଆମେ କ'ଣ ଖାଦ୍ୟ ଦେବା? ଆତ୍ମାଙ୍କୁ ଖାଦ୍ୟ ଦେବା ସ୍ୱଚ୍ଛ ଚିନ୍ତନ, ଭଲ ଚିନ୍ତନ, ଭଲ ବିଚାର,

0: ହେଉଛି ଆତ୍ମାର ଖାଦ୍ୟ, ତେଣୁ ସେଇ ଆତ୍ମାର ଖାଦ୍ୟ ଯଦି ଆମେ ତାକୁ ପ୍ରକୃତରେ ଦିଅନ୍ତେ ତାହେଲେ ଆତ୍ମାର ଜ୍ୟୋତିକୁ ଫୁଟନ୍ତା। ତେଣୁ ଆତ୍ମାର ଜ୍ୟୋତି ଫୁଟିବା ପାଇଁ ଆମେ ଏଇ ଯେଉଁ ସେବା କରୁଛୁ, ସେବା ଦ୍ୱାରା ଚିତ୍ତ ଶୁଦ୍ଧି ହେଲେ ଆମର ଆତ୍ମାର ଯେଉଁ ମୂଳ ଜ୍ୟୋତି ଅଛି, ଯାହା ଦର୍ପଣ ଉପରେ ମଇଳା ପଡ଼ିଲା ଭଳିଆ ସେ ସ୍ତିମିତ ହୋଇଯାଇଛି, ତାର ଦର୍ପଣର ଜ୍ୟୋତି ଯେମିତି ଫୁଟୁ ନାହିଁ ସେମିତି ଆତ୍ମାର ଜ୍ୟୋତି ମଧ୍ୟ ଫୁଟୁନାହିଁ। ସେଇଥିପାଇଁ ଆତ୍ମାର ଜ୍ୟୋତି ଫୁଟିବା ପାଇଁ ସେବା କରିବା ହେଉଛି ଗୋଟେ ବଡ଼ କାର୍ଯ୍ୟ, ଏବଂ ସେଇ ସେବାର କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର। ଏବଂ ବଡ଼ଦାଣ୍ଡରେ ରଥଯାତ୍ରା ସମୟରେ ନିଃଶୁଳ୍କ ନିଃସ୍ୱାର୍ଥପର ସମର୍ପିତ ସେବା କରିବାର ଏ ଅବସର ଆଉ କେଉଁଠୁ ମିଳିବ? ସେଇଥିପାଇଁ ନଦିଆ ନବଦ୍ୱୀପରୁ ମଧ୍ୟ ପରିଣତ ବୟସରେ ଜଣେ ବ୍ୟକ୍ତି ଶ୍ରୀକ୍ଷେତ୍ରକୁ ଆସିଛନ୍ତି ସେବା କରିବା ପାଇଁ। 380 ସ୍ୱେଚ୍ଛାସେବୀ ସଂଗଠନରୁ ସେବା କରିବା ପାଇଁ ସମସ୍ତେ ଆସିଛନ୍ତି। ଆଉ ଗୋଟେ କଥା ଆପଣଙ୍କୁ ମୁଁ କହିବାକୁ ଚାହିଁବି, ଯେତେ ବର୍ତ୍ତମାନ ସରକାରୀ କର୍ମଚାରୀ ଏଠି ଅଛନ୍ତି ଆପଣ ଜାଣନ୍ତି, ଏଇ ପୁରୀରେ ଏତକ ଦିନ ଭିତରେ ରହିବାର ସୁବିଧା ନଥାଏ, ଖାଇବାର ସୁବିଧା ନଥାଏ, ବିଶ୍ରାମର କୌଣସି ସୁବିଧା ନଥାଏ, ସବୁ ପ୍ରକାର ଅସୁବିଧା, ଯେତେ ଅସୁବିଧା ଆପଣ କହିପାରିବେ ସେ ସବୁ ଅସୁବିଧାକୁ ଗ୍ରହଣ କରି ଏ ସମସ୍ତେ କାମ କରନ୍ତି। କେମିତି କାମ କରନ୍ତି? 24 ଘଣ୍ଟା କାମ ଏଥିରେ। ଆପଣ ମନ୍ଦିର ପ୍ରଶାସକଙ୍କଠୁ ଆରମ୍ଭ କରି ମୁଖ୍ୟ ପ୍ରଶାସକଙ୍କଠୁ ଆରମ୍ଭ କରି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଯେତେ ସେବା ସହିତ ସବୁ ସମ୍ପୃକ୍ତ ଅଛନ୍ତି ସମସ୍ତେ ସେବାୟତମାନେ, କାହାର 24 ଘଣ୍ଟା କାମ, 24 ଘଣ୍ଟାରୁ ମୁହୂର୍ତ୍ତ ମଧ୍ୟ ଆଖି ପକାଇବାକୁ ମଧ୍ୟ ବେଳ ନାହିଁ। କେମିତି କରନ୍ତି ତାହେଲେ କାମ? ଏ କାମ ପାଇଁ ପ୍ରେରଣା କେଉଁଠୁ ଆସେ? ଏ ପ୍ରେରଣା ଦିଅନ୍ତି ମହାପ୍ରଭୁ, କାରଣ ଇଏ ହେଉଛି ଏଭଳି ଏକ ଅବସର, ଏଭଳି ଏକ କ୍ଷେତ୍ର ଯେଉଁଥିରେ ଆତ୍ମାର ଶକ୍ତି ଜାଗ୍ରତ ହୁଏ। ଆତ୍ମାର ଶକ୍ତି ଯେତେବେଳେ ଜାଗ୍ରତ ହେବ ସେତେବେଳେ ଅଫୁରନ୍ତ ତେଜ ଆସିବ, ଅଫୁରନ୍ତ ଶକ୍ତି ଆସିବ। ଆପଣ ଭାବୁଛନ୍ତି ଆମକୁ କ'ଣ ଶରୀର ଶକ୍ତି ଦିଏ? ଆମକୁ ଶକ୍ତି ଦିଏ ଆମର ମନ, ଆମକୁ ଶକ୍ତି ଦିଏ ଆମର ଆତ୍ମା। ତେଣୁ ମନ ଏବଂ ଆତ୍ମା ଯେତେବେଳେ ଶକ୍ତିଶାଳୀ ହୋଇଯିବେ ସେତେବେଳେ ଆମ ଭିତରେ ଅଫୁରନ୍ତ ଶକ୍ତିର ଜାଗରଣ ହେବ। ଆମେ ଖାଇବା ଜାଣିବାନି, ଶୋଇବା ଜାଣିବାନି, ବିଶ୍ରାମ ଜାଣିବାନି, ତେଣୁ ଆମର ଦିନଚର୍ଯ୍ୟା ମଧ୍ୟ ପରିବର୍ତ୍ତନ ହୋଇଯିବ। ତାର ଭିତରେ ମଧ୍ୟ ଆମେ ସବୁ କାମ ହସି ହସି କରିବା। ତେଣୁ ଆପଣ ବଡ଼ଦାଣ୍ଡରେ ତ ନାହାନ୍ତି, କିନ୍ତୁ ଆମେ ଆପଣଙ୍କୁ କହୁଛୁ ଏଇଟା ଆପଣ ସତ ବୋଲି ଘେନା କରନ୍ତୁ, ଯେ ଯେତେ କର୍ମଚାରୀ ଯେତେ ସ୍ୱେଚ୍ଛାସେବୀ ଏଇଠି ସେବାରେ ନିଯୁକ୍ତ ଅଛନ୍ତି କାହା ମନରେ କ୍ଲାନ୍ତି ନାହିଁ, କିଏ ମଧ୍ୟ ଟିକେ ଟାୟାର୍ଡ଼ ହେବା ଅବସନ୍ନ ହୋଇଯିବା ଆମେ ଦେଖୁନାହୁଁ। ସମସ୍ତେ 24 ଘଣ୍ଟା ସେଇ ଏକ ପ୍ରକାର ଶକ୍ତିର ସହିତ ସମସ୍ତେ ସେବା କରୁଛନ୍ତି। ଏଇଟା କ'ଣ ଗୋଟେ ବିସ୍ମୟ ନୁହେଁ? ଏଇଟା ଗୋଟେ ବିସ୍ମୟ, ଏବଂ ଏଇ ବିସ୍ମୟଟା ଏଇ ଶ୍ରୀକ୍ଷେତ୍ରରେ ଘଟୁଛି ବୋଲି ସମସ୍ତେ ଆସୁଛନ୍ତି। କିଛି ନା କିଛି, କିଏ କ'ଣ ଟିକେ ସେବା ଦେଇଦେବ, କିଏ ପାଣି ପିଉଛି ଆଉ ଜଣଙ୍କୁ ପାଣି ଯାଚି ଦେଉଛି, କିଏ ପ୍ରସାଦ ଟିକେ ଧରିକି ଆସିଛି ସେ ପ୍ରସାଦ ନିଜେ ନ ଖାଇକିରି ସମସ୍ତଙ୍କୁ ଚିରୁଡ଼ାଏ ଚିରୁଡ଼ାଏ କଣିକାଏ କଣିକାଏ ପ୍ରସାଦ ସେ ବାଣ୍ଟିକିରି ଆନନ୍ଦ ପାଉଛି। କାହିଁକି ଏଇଟା ହେଉଛି? ଏଇଟା ହେଉଛି ଏ ଯାତ୍ରାର ମହତ୍ଵ, ଏ ମହାପ୍ରଭୁଙ୍କର ମହିମା। ତେଣୁ ମହାପ୍ରଭୁଙ୍କର ମହିମା ଫଳରେ ସମସ୍ତଙ୍କ ଭିତରେ ଯେଉଁ ସେବା କରିବାର ମନୋଭାବ ଆସୁଛି, ସେବାର ଅର୍ଥ କ'ଣ? ସେବାର ଅର୍ଥ ହେଉଛି ମୁଁ ମୋର ସ୍ୱାର୍ଥ ତ୍ୟାଗ କରି ଅନ୍ୟ ପାଇଁ କିଛି କରିବି, ଏଇଠି ଭାବନାଟା ଯେଉଁ ଆସୁଛି ଏଇଟା ହେଉଛି ସେବା। ଏହି ସେବାର କ୍ଷେତ୍ର ଏଇଟା ହେଇଥିବାରୁ ସମସ୍ତେ ଏଥିରେ ଆନନ୍ଦ ପାଉଛନ୍ତି। ମୁଁ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି, ଏବଂ ଏହା ପରେ ଯେତେବେଳେ ପରବର୍ତ୍ତୀ କେନ୍ଦ୍ରରୁ ଆମେ ସୂଚନା ପାଇବା ଯେ ଗତପତି ମହାରାଜା ସେଠିକି ଆସୁଛନ୍ତି ସେତେବେଳେ ଆମେ ଦ୍ୱିତୀୟ କେନ୍ଦ୍ରକୁ ଯିବା। ଆପଣ ବର୍ତ୍ତମାନ ଡକ୍ଟର ଦାସ ଆପଣ ଧାରା ବିବରଣୀ ପ୍ରଦାନ କରନ୍ତୁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଆମେ ଦେଖୁଛେ 3 ରଥରେ ରଥୀମାନେ ଅର୍ଥାତ୍ ଠାକୁରମାନେ ବିଜେ କରିସାରିଛନ୍ତି, ଏବଂ ୟା ଭିତରେ ତାଙ୍କର ରୁନ୍ଧା କାର୍ଯ୍ୟ ମଧ୍ୟ ପ୍ରାୟ ଶେଷ ହେବାକୁ ବସିଲାଣି। ଏବଂ ଆମର ଯେଉଁ 3 ଜଣ ବିଜେ ପ୍ରତିମା ଯାଇଥିଲେ ସେମାନେ ମଧ୍ୟ ଆସି 3 ରଥରେ ବିଜେ କରିସାରିଛନ୍ତି। ଘଣ୍ଟୁଆମାନେ ଯେଉଁମାନେ ଘଣ୍ଟ ବଜାଉଥିଲେ ସେମାନେ ମଧ୍ୟ ତାଙ୍କର ଏଇ ବିଜେକାଳୀନ ଯେଉଁ ଘଣ୍ଟୁଆ ଘଣ୍ଟ ସେ କାର୍ଯ୍ୟ ମଧ୍ୟ ସମାପ୍ତ କରିଛନ୍ତି। ବର୍ତ୍ତମାନ ପ୍ରାୟ ନିସ୍ତବ୍ଧରେ ରହିଛି, କାରଣ ଆଉ ଘଣ୍ଟ ଘଣ୍ଟୁଆମାନଙ୍କର ଘଣ୍ଟ ଶବ୍ଦ ନାହିଁ। ଆଉ ଆମେ ଦେଖୁଛୁ 3 ରଥରେ ଠାକୁରମାନେ ଅଛନ୍ତି, ଏବଂ କେବଳ ସେବକମାନେ ଯେଉଁମାନଙ୍କର ରଥରେ କାମ ସେମାନେ ରଥକୁ ଯାଉଛନ୍ତି, ଏବଂ ରଥରେ ସେମାନେ ସେବା ସମର୍ପଣ କରୁଛନ୍ତି। ଏବଂ ବିଭିନ୍ନ ଜାଗାରୁ ସବୁ ଫୁଲ ମଧ୍ୟ ଆସୁଛି, ଝୁଡ଼ି ଝୁଡ଼ି ଫୁଲ ଆସୁଛି।

0: କଦଳୀ ପତ୍ରରେ ସବୁ ଘୋଡ଼ିଆ ହେଇକରି ଅତି ଶୁଦ୍ଧପୂତ ଭାବରେ ମାଳି ବାଲିଆ ଜଗନ୍ନାଥ ବଲ୍ଲଭପୁର ଆଉ ପୁରୁଷୋତ୍ତମ ବଲ୍ଲଭପୁର ଏଭଳି ସବୁ ଜାଗା ମାନଙ୍କରୁ ସବୁ ଆସୁଛି। ଏବଂ
1: ଆମେ ଡକ୍ଟର ଦାସ ଏ ଯୋଉ ବାଲି ଗାଁରୁ
0: ଫୁଲ
1: ତୁଳସୀ ଫୁଲ ମାଳ ଚୁଳ ଆଉ ନଡ଼ିଆ ଏସବୁ ଆସେ ବୋଲି ଆମେ ଶୁଣିଛୁ।
0: ଆସେ ସେ ଆସିଲେ ଆସିଲାଣି ସେ ମଧ୍ୟ ଆସିଲାଣି ସେମାନେ ପଟୁଆରରେ ଆଣିକରି ଆସିବେ ଏବଂ ବର୍ତ୍ତମାନ ଆଣିକରି ଦେଲେଣି ଦେଲେ ମଧ୍ୟ ଦେଲା ପରେ ବର୍ତ୍ତମାନ ମହାପ୍ରଭୁଙ୍କର ବେଶ କାର୍ଯ୍ୟ ସମ୍ପନ୍ନ ହେଉଛି ଏବଂ ବେଶ ସରିଗଲା ପରେ କାହାଳିଆ ଆମେ ଦେଖୁଛୁ କାହାଳିଆ ବର୍ତ୍ତମାନ ପ୍ରସ୍ତୁତ ହେଇଗଲେଣି ତାଳଧ୍ୱଜ ରଥରେ ବର୍ତ୍ତମାନ ଛେରା ପହଁରା କରିବା ପାଇଁ ଯେଉଁ ସେବକମାନେ ନିଯୁକ୍ତ ହେବା କଥା ମୁଦୁଲି ଆଉ ଗରାବଡ଼ୁ ତା ସହିତ ଖୁଣ୍ଟିଆ ଘଟୁଆରୀ ଏମାନେ ସମସ୍ତେ ଆସି ଉପସ୍ଥିତ ହେଲେଣି ଏବଂ ମୁଦୁଲି ସେବକ ସିଏ ମଧ୍ୟ ଗୋଟିଏ ସୁନାର ଝାଡ଼ୁ ମଧ୍ୟ ଧରିକରି ଆସିଛନ୍ତି ଏସବୁ ଆସିକରି ପହଞ୍ଚିଗଲେଣି ଆଉ ଚାରମାଳ ସେଭଳି ଭାବରେ ଅଛନ୍ତି ଆଉ ଯେଉଁମାନେ ଚାରମାଳ ଫିଟେଇବେ ସେମାନେ ମଧ୍ୟ ସୁନ୍ଦର ଭାବରେ ପ୍ରସ୍ତୁତ ହେଇକରି ଅଛନ୍ତି ଗଜପତି ମହାରାଜଙ୍କୁ ବର୍ତ୍ତମାନ ଅପେକ୍ଷା ଗଜପତି ମହାରାଜା ଆସିବେ ଗଜପତି ମହାରାଜା ଆସି ତିନି ରଥରେ ଛେରା ପହଁରା କାର୍ଯ୍ୟ ସରିବା ମାତ୍ରେ ସେହି ବହୁ ପ୍ରତୀକ୍ଷିତ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ ଏବଂ ବର୍ତ୍ତମାନ ଏଇ ଭିତରେ ଆମେ ଦେଖୁଥିଲୁ ଅନେକ ଶ୍ରଦ୍ଧାଳୁ ପ୍ରବେଶ କରିଯାଇଥିଲେ କିନ୍ତୁ ଆମର ଆରକ୍ଷୀ ବାହିନୀ ସେ ସବୁ ଅନଧିକୃତ ବ୍ୟକ୍ତିମାନଙ୍କୁ ଏଠାରୁ ବାହାରକୁ ବାହାର କରିଦେଇଛନ୍ତି। ଏବେ ଆମେ ଆଖି ଆଗରେ ପଡ଼ିଲା ଯେ କୋଟସୁଆଁସିଆ ସେବକମାନେ ସେ ଯେଉଁ ମହାପ୍ରଭୁ ଯାଇଥିଲେ ତାଙ୍କର ଯେଉଁ ସିନ୍ଧୁକ ଯେଉଁ ଦିବ୍ୟ ସିନ୍ଧୁକ ଯେଉଁ ସିନ୍ଧୁକରେ ବସ୍ତ୍ର ଅଳଙ୍କାର ଇତି ସବୁ ଥାଏ ସେ ସିନ୍ଧୁକକୁ ସେମାନେ ଆଣିଛନ୍ତି ଏବଂ ନନ୍ଦିଘୋଷ ରଥ ଉପରକୁ ବର୍ତ୍ତମାନ ସେମାନେ ଉଠିଲେ ନନ୍ଦିଘୋଷ ରଥର ପୃଷ୍ଠଭାଗରେ ଏହି ସିନ୍ଧୁକକୁ ରଖିବେ କାରଣ ମହାପ୍ରଭୁ ଯେତେବେଳେ ଯାତ୍ରାକୁ ଆସିଥିଲେ ସେତେବେଳେ ତାଙ୍କର ପରିଧାନ ବସ୍ତ୍ର ତାଙ୍କର ଅଳଙ୍କାର ତାପରେ ତାଙ୍କ ଭୋଗ ହେବାର ସାମଗ୍ରୀ ଏସବୁ ସେଇ ତା ଭିତରେ ଥିଲା ସେସବୁ ଆସିଥିଲା ହଣ୍ଡା ମଧ୍ୟ କେତୋଟି ହଣ୍ଡା ଆସିଛି ହଣ୍ଡା ମଧ୍ୟ ସବୁ ଆସିକରି ଥୁଆ ହେଇଗଲେଣି ତେଣୁ ବର୍ତ୍ତମାନ ଇଏ ହେଉଛି ବିଦାୟକାଳୀନ ଦୃଶ୍ୟ ମହାପ୍ରଭୁ ଯେଉଁଠିକି ଯାଆନ୍ତି ସବୁ ନେଇକରି ଯାଆନ୍ତି ପୁଣି ଯେତେବେଳେ ଫେରନ୍ତି ସେ ମଧ୍ୟ ସବୁ ଜିନିଷ ଫେରେଇକରି ନିଅନ୍ତି କାରଣ ଇଏ ହେଉଛି ବର୍ଷକର ଗୋଟିଏ ଯାତ୍ରା କାରଣ ଏ ବର୍ଷ ଆଉ ଏ ଯାତ୍ରା ହେବନି ପୁଣି ଆର ବର୍ଷ ଆଷାଢ଼ ମାସ ଆସିଲେ ପୁଣି ଯାତ୍ରା ଆରମ୍ଭ ହେବ ତେଣୁ ସେ ଯାତ୍ରାକାଳୀନ ଯାହା ସବୁ ଆଣିଥିଲେ ସେସବୁ ବର୍ତ୍ତମାନ ଫେରେଇକରି ନେଇକରି ଯାଉଛନ୍ତି ଗୋଟିଏ ବର୍ଷକୁ ଅପେକ୍ଷା ଗୋଟିଏ ବର୍ଷରେ କିଏ ରହିବ କିଏ ଯିବ ଏ କଥା ତ ବିଧାତା ଜାଣନ୍ତି ଭଗବାନ ଜାଣନ୍ତି ତଥାପି ଆଜି ବହୁ ଭକ୍ତ ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରାରେ ସମ୍ମିଳିତ ହୋଇଛନ୍ତି ଆମେ ଦେଖୁଛୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଜୟ ଜୟ ଜୟ ଧ୍ୱନି ମଧ୍ୟ ପଡ଼ୁଛି ଏବଂ ବର୍ତ୍ତମାନ ପ୍ରାୟ ସବୁ ପ୍ରସ୍ତୁତ ହେଲେଣି ଆଉ ଆମର ଗଜପତି ମହାରାଜା କେତେବେଳେ ଆସି ପହଞ୍ଚିବେ ସମସ୍ତେ ବର୍ତ୍ତମାନ ପଛକୁ ଚାହୁଁଛନ୍ତି ଗଜପତି ମହାରାଜା ଯେତେବେଳେ ଆସନ୍ତି ତାଙ୍କର ତାମଜାନଟି ଆଗ ଆସେ ବଡ଼ ଶଙ୍ଖ ଉପରେ ରୁହେ ଏବଂ ଗଜପତି ମହାରାଜା କାର ଯୋଗେ ବଡ଼ ଶଙ୍ଖ ପର୍ଯ୍ୟନ୍ତ ଆସନ୍ତି ଏବଂ କାର୍ରୁ ଓହ୍ଲେଇ ସେ ମେହେନାରେ ବସି ସେଠାରୁ ଏଠାକୁ ଛେରା ପହଁରା କରିବାକୁ ଆସନ୍ତି ତେଣୁ ବର୍ତ୍ତମାନ ସମସ୍ତଙ୍କର ଦୃଷ୍ଟି ସେହି ବଡ଼ ଶଙ୍ଖ ପଟକୁ ନିବଦ୍ଧ ହେଲାଣି କାରଣ ମହାପ୍ରଭୁ ଠାକୁରମାନେ ସବୁ ରଥରେ ଆରୋହଣ କରିସାରିଲେଣି ଆଉ କେବଳ ଗଜପତି ମହାରାଜଙ୍କୁ ହିଁ ଅପେକ୍ଷା କାରଣ ଏଇ ବେଶ ହେବା ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଆସନ୍ତି ବାହୁଡ଼ା ମାନେ ରଥଯାତ୍ରା ଦିନ କିନ୍ତୁ ବାହୁଡ଼ା ଦିନ ସେ ଆସନ୍ତି ନାହିଁ ତେଣୁ କେବଳ ବର୍ତ୍ତମାନ ରହିଲା କାରଣ ସବୁ ନୀତି ସରିଗଲେଣି ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରିଛନ୍ତି ଏବଂ ତିନି ଜଣ ଯେଉଁ ଆସିଥିଲେ ବିଜୟ ପ୍ରତିମା ରାମ କୃଷ୍ଣ ଏବଂ ଶ୍ରୀମଦନ ମୋହନ ଏମାନେ ସମସ୍ତେ ମଧ୍ୟ ସ୍ୱ ରଥରେ ଆରୋହଣ କରିସାରିଲେଣି ଆଉ ବର୍ତ୍ତମାନ ରଥ ଟଣା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ଗଜପତି।

0: ଗଜପତି ମହାରାଜ ଆସିବେ। ଗଜପତି ମହାରାଜ ଆସି ରଥରେ ଛେରା ପହରା କରିସାରିବା ପରେ ରଥରେ ଘୋଡ଼ା ତାରମାଳ ଫିଟିବ, ଘୋଡ଼ା ଯୋଚା ହେବ ଏବଂ ପୁଣି ରଥ ଚାଲିବ। ଆମେ ଦେଖୁଛୁ ବର୍ତ୍ତମାନ ତିନି ଗୋଟି ରଥଙ୍କ ପାଖରେ, ତାରମାଳ ପାଖରେ ତିନି ଚଉ ବାର, ବାରଟି ଘୋଡ଼ା ସେ ପ୍ରସ୍ତୁତ ହେଇକିରି ଅଛନ୍ତି। ଆପଣ ଦେଖିବେ ବଳଭଦ୍ରଙ୍କର ତାଳଧ୍ୱଜ ରଥ ପାଖରେ ବାମ ପାର୍ଶ୍ୱରେ ଚାରି ଗୋଟି କଳା ଘୋଡ଼ା ରହିଛନ୍ତି। ସେ ହେଉଛନ୍ତି, ତାଙ୍କର ମଧ୍ୟ ନାମ ଅଛି, ଶ୍ୱେତ ହରିଦାସ ଏଇଭଳି ଚାରିଜଣ ସିଏ। ଏବଂ ମା ସୁଭଦ୍ରାଙ୍କ ପାଖରେ ଯେଉଁ ରକ୍ତ ଆରକ୍ତ ବର୍ଣ୍ଣର ଯେଉଁ ଚାରି ଗୋଟି ଘୋଡ଼ା ସିଏ ମଧ୍ୟ ପ୍ରସ୍ତୁତ ହେଇକରି ଅଛନ୍ତି। ସିଏ ମଧ୍ୟ ରୋଚିକା ମୋଚିକା ଜିତା ଅପରାଜିତା ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ନନ୍ଦିଘୋଷ ରଥ, ସେ ନନ୍ଦିଘୋଷ ରଥ ପାଖରେ ମଧ୍ୟ ଚାରି ଗୋଟି ଘୋଡ଼ା ସିଏ ମଧ୍ୟ ପ୍ରସ୍ତୁତ ହେଇକରି ଅଛନ୍ତି। ସତେ କି କେବଳ ରାଜାଙ୍କୁ ଅପେକ୍ଷା, ରାଜା ଆସି ବିଦା ହେଲା ମାତ୍ରେ ସେ ସାଙ୍ଗେ ସାଙ୍ଗେ ଉଠିଯିବେ ତାଙ୍କ ସ୍ଥାନକୁ ଏବଂ ରଥ ଟଣା ଆରମ୍ଭ ହେବ। ତେଣୁ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ ଏବଂ ଯେଉଁମାନେ ଟାଣିବେ ସେମାନେ ପ୍ରସ୍ତୁତ ଏବଂ ଘଣ୍ଟୁଆ ସେବକମାନେ ମଧ୍ୟ ସେମାନେ ପ୍ରସ୍ତୁତ ହେଇକରି ଅଛନ୍ତି। ସେମାନେ ମଧ୍ୟ କେଉଁ କେଉଁ ରଥରେ କିଭଳି ଭାବେ ରହିବେ ସେମାନେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବରେ ଜାଣିଛନ୍ତି। ସେମାନେ ମଧ୍ୟ ରହିବେ ଏବଂ ବର୍ତ୍ତମାନ ରଥ ଟାଣିବାର ଗୋଟେ ପ୍ରକ୍ରିୟା ଆରମ୍ଭ ହେବ। ଆଜି ଆମେ ଦେଖିଲେ ଯେ ବାରଟାରେ ରଥକୁ ପହଣ୍ଡି ଆରମ୍ଭ ହେବାର ଥିଲା, କିନ୍ତୁ ଗୋଟିଏ ଘଣ୍ଟା ଚଞ୍ଚଳ ଅର୍ଥାତ୍ ଗୋଟିଏ ଘଣ୍ଟା ପୂର୍ବରୁ ଆମର ଆରମ୍ଭ ହେଇଯାଇଥିଲା ପହଣ୍ଡି। ତେବେ ବର୍ତ୍ତମାନ ଚାରିଟାରେ ରଥ ଟଣା କାର୍ଯ୍ୟ ରହିଛି। ମୁଁ ତ ଭାବୁଛି ସେଇ ଚାରିଟା ହିଁ ହେବ, କାହିଁକି ନା ବର୍ତ୍ତମାନ ପ୍ରାୟ ତିନିଟା ପାଖାପାଖି ହେଇଗଲା, ଆଉ ପାଞ୍ଚ ମିନିଟ୍ ଅଛି ତିନିଟା ବାଜିବାକୁ, କିନ୍ତୁ ଗଜପତି ମହାରାଜା ଏପର୍ଯ୍ୟନ୍ତ ଆସିନାହାନ୍ତି। ଗଜପତି ମହାରାଜାଙ୍କର ମଧ୍ୟ ଗୋଟିଏ ଘଣ୍ଟାର କାମ ଏଠାରେ ଅଛି, କାରଣ ସେ ଆସିବେ ବଡ଼ରୁ ସାନ କ୍ରମେ ତିନି ରଥକୁ ଯିବେ। ତିନି ରଥରେ ସେ ରାଜନୀତି କରିବେ, ଛେରା ପହଁରା କରିବେ ଏବଂ ବିଧିବଦ୍ଧ ଭାବରେ କରିବେ। ବିଧିବଦ୍ଧ ଶ୍ରୀ ବଳଭଦ୍ରଙ୍କ ରଥରେ ପ୍ରଥମେ ଛେରା ପହଁରା କରିବେ ଏବଂ ତାପରେ ଯିବେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥକୁ। ଏବଂ
1: ଡକ୍ଟର ଦାସ,
0: ଆଜ୍ଞା,
1: ଏଇ ଯୋଉ ଆପଣ କହିଲେନି ସେ ବଡ଼ରୁ ସାନ କ୍ରମରେ ତିନି ରଥରେ ରାଜନୀତି କରିବେ, ଏ ଯୋଉ ରାଜନୀତି ଶବ୍ଦଟା ଆପଣ କହିଲେ, ଏଇଟା ଗୋଟେ କେଡେ ମହାନ ଶବ୍ଦ,
0: ଆଜ୍ଞା।
1: ତେଣୁ ଗଜପତି ମହାରାଜା କେଡେ ଗୋଟେ ପରମ ସେବା ଏବଂ ମହାପ୍ରଭୁଙ୍କର ଆଦ୍ୟ ସେବକ ଭାବରେ କି ସେବା ସିଏ କରୁଛନ୍ତି। ଚଣ୍ଡାଳ ଭାବରେ ମଧ୍ୟ ରାଜା ହେଇଥିଲେ ମଧ୍ୟ ରାଜବେଶରେ ଚଣ୍ଡାଳର କର୍ମ ସିଏ ସମ୍ପାଦନ କରି ଜଗତକୁ ସୂଚନା ଦେବାକୁ ଚାହୁଁଛନ୍ତି ଯେ କୌଣସି କର୍ମ ନ୍ୟୁନ ନୁହେଁ। ରାଜା ମଧ୍ୟ ଆବଶ୍ୟକ ପଡ଼ିଲେ ମହାପ୍ରଭୁଙ୍କର ଚଣ୍ଡାଳ ହେଇପାରେ ଏବଂ ସମାଜର କଲ୍ୟାଣ ପାଇଁ ଗଜପତି ମହାରାଜା ମଧ୍ୟ ଚଣ୍ଡାଳ ହେଇପାରିବେ। ଏହି ପ୍ରକାର ଯଦି ପ୍ରଜାଙ୍କର ଉନ୍ନତି ହୁଏ, ସେଥିରେ ଯଦି ପ୍ରଜାଙ୍କର କଲ୍ୟାଣ ହେବ, ଗଜପତି ମହାରାଜା ଚଣ୍ଡାଳ ହେବା ପାଇଁ ପଛେଇବେ ନାହିଁ ଏବଂ ଦେବତାଙ୍କ ପାଖରେ ମହାପ୍ରଭୁଙ୍କ ପାଖରେ ଚଣ୍ଡାଳ ହେବା କିଛି ହୀନ କର୍ମ ନୁହେଁ, ଏଇଟା ଗୋଟେ ପବିତ୍ର କର୍ମ। ଚଣ୍ଡାଳର କର୍ମଟାକୁ ସିଏ କେତେ ଉନ୍ନତ ସ୍ତରକୁ ନେଇଗଲେ ଆପଣ ଦେଖନ୍ତୁ। ଏଇ ଯେଉଁ କଥା ହେଲା, ସେଇ କଥାଟାକୁ ଆମେ ମନ୍ଦିର ଭାଷାରେ ତାକୁ ରାଜନୀତି ବୋଲି କହୁଛୁ, କିନ୍ତୁ ସେଇ ରାଜନୀତି ଆଜି କେତେ କଳୁଷିତ ହେଇଛି ଦେଖନ୍ତୁ। ଯଦି ଗଜପତି ମହାରାଜା ଯେଉଁ ରାଜନୀତି କରୁଛନ୍ତି, ଯଦି ଆମର ଚାଲିଥିବା ବର୍ତ୍ତମାନ ରାଜନୀତି ସେଇ ସ୍ତରକୁ ଯଦି ଉନ୍ନୀତ ହେଇଯାଆନ୍ତା, ତାହେଲେ ଆମର କେତେ ସମାଜ ଏବଂ ରାଜ୍ୟ ଦେଶ କେତେ ସ୍ୱଚ୍ଛ ହେଇଯାଆନ୍ତା।
0: ଏବଂ ରାଜମାନଙ୍କ ମଧ୍ୟରେ ରାଜା,
1: ରୀତିମାନଙ୍କ ମଧ୍ୟରେ ରାଜା,
0: ରାଜନୀତି
1: ଏବଂ ଗଜପତି ମହାରାଜା ମଧ୍ୟ
0: ରାଜନୀତି,
1: କିନ୍ତୁ
0: ଏଇ ଯୋଉ ହେଲେ ଶ୍ରେଷ୍ଠତା,
1: ଯୁଆଡୁ ହେଲେ ଶ୍ରେଷ୍ଠତା, କିନ୍ତୁ ଆମେ ଆଜି ରାଜନୀତିକୁ କୋଉ ସ୍ତରକୁ ଆଣିଲୁଣି, କେତେ କୁଟ କପଟ ଈର୍ଷା ଦ୍ୱେଷ ନାନା ପ୍ରକାର ଭ୍ରଷ୍ଟାଚାର ଅନାଚାର ଭିତରେ ରାଜନୀତି ଏଭଳି କଳୁଷିତ ହେଇଛି ଯେ ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି। ତେଣୁ ଆଜି ଏ ଘୋଷଯାତ୍ରା ଅବସରରେ ଯେତେବେଳେ ଗଜପତି ମହାରାଜାଙ୍କର ଛେରା ପହଁରା ପ୍ରସଙ୍ଗ ଆମେ ଆଲୋଚନା କରୁଛୁ, ଆମର ଗୋଟେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ହେବା ଉଚିତ, ବା ପ୍ରାର୍ଥନା ହେବ ମଧ୍ୟ, ଯେ ଆମର ଏଇ ଯୋଉ ରାଜନୀତି, ତଥାକଥିତ ରାଜନୀତି

0: ଏଇ ରାଜନୀତି ମଧ୍ୟ ପ୍ରକୃତ ରାଜନୀତି ନୀତିମାନଙ୍କ ଭିତରେ ଶ୍ରେଷ୍ଠ ବା ନୀତିମାନଙ୍କ ଭିତରେ ରାଜା ସ୍ତରକୁ ଉନ୍ନୀତ ହେଇଯାଆନ୍ତା ଯଦି ଲୋକମାନେ ପ୍ରଜାମାନେ ରାଜ୍ୟର ଲୋକମାନେ କେତେ ଆନନ୍ଦରେ କାଳାତିପାତ କରନ୍ତେ।
1: ତେଣୁ ବର୍ତ୍ତମାନ ଯାହା କହିଲେ ଅତି ଅତି ମୂଲ୍ୟବାନ କଥା ଇଏ, କାରଣ ସମସ୍ତେ ରାଜନେତାଙ୍କୁ ବରଣ କରିଛନ୍ତି, ଇଏ ଆମର ନେତା ହେବେ, ଇଏ ଆମର ଶ୍ରେଷ୍ଠ ନେତା ହେବେ, ଶ୍ରେଷ୍ଠ ନୀତି ପାଳନ କରିବେ, ଆମ ପାଇଁ କେତେ ଆଶା କେତେ ଭରସା, କିନ୍ତୁ ତାହା ସବୁ ବର୍ତ୍ତମାନ ଫସର ଫାଟୁଛି ଏବଂ ଲୋକମାନଙ୍କ

0: ରାଜ୍ୟର ପ୍ରକୃତ ଶାସକ ହେଉଛନ୍ତି ମହାପ୍ରଭୁ। ମୁଁ ତାଙ୍କର ସେବକ ଭାବରେ ବା ମୁଁ ତାଙ୍କର ଟ୍ରଷ୍ଟି ଭାବରେ ତାଙ୍କ ତରଫରୁ ମୁଁ ରାଜ୍ୟ ଶାସନ କରୁଛି।
1: ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରା ଓ ସୁନାବେଶ ଅବସରରେ ସମସ୍ତଙ୍କୁ ନାଲ୍କୋ ପରିବାର ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା। ଓଡ଼ିଶା ସାଥିରେ, ପ୍ରଗତିରେ, ପରିବର୍ତ୍ତନରେ ନାଲ୍କୋ।
2: ହଁ, ଏ ମୂର୍ତ୍ତିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
3: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
2: ଡିଜାଇନ୍ ନୂଆ ଅଛି ଠିକ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
3: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ ଏଚ୍ୟୁଆଇଡି କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
1: ବିଶଲ୍ୟକରଣୀ ବିଶଲ୍ୟକରଣୀ ଆସିଗଲା, ବିଶଲ୍ୟକରଣୀର ନୂଆ ମହାଶକ୍ତି ଇନହେଲର।
4: ହଁ ଆଜ୍ଞା, ବିଶଲ୍ୟକରଣୀର ନୂଆ ମହାଶକ୍ତି ଇନହେଲର ବ୍ୟବହାର କରନ୍ତୁ, ଥଣ୍ଡା ସର୍ଦ୍ଦିରୁ ତୁରନ୍ତ ଆରାମ ପାଆନ୍ତୁ।
5: ଜୟ ଜଗନ୍ନାଥ। ରଥଯାତ୍ରା ହେଉଛି ଭକ୍ତି, ଆନନ୍ଦ ଏବଂ ଆଧ୍ୟାତ୍ମିକତାର ଏକ ମହାପର୍ବ। ଭିଡ଼ ଭିତରେ ଯଦି କିଛି ଜରୁରୀ ପରିସ୍ଥିତି ଉପୁଜେ କିମ୍ବା କେହି ଅସୁସ୍ଥ ହୋଇପଡ଼ନ୍ତି, ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ତୁରନ୍ତ ପୁରୀ ଜିଲ୍ଲା ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରନ୍ତୁ। ନମ୍ବର ହେଉଛି 06752222175। ଏହା ସହିତ ଆଉ କିଛି ଜରୁରୀ ସହାୟତା ନମ୍ବର ଗୁଡ଼ିକ ମନେ ରଖନ୍ତୁ। ପୋଲିସ ଆଉ ଅଗ୍ନିଶମ ସେବା ପାଇଁ 112, ଆମ୍ବୁଲାନ୍ସ ସେବା ପାଇଁ 108, ସ୍ୱାସ୍ଥ୍ୟ ସହାୟତା ପାଇଁ 104, ଶିଶୁ ସହାୟତା ପାଇଁ 1098, ମହିଳା ସହାୟତା ପାଇଁ 181, ଟ୍ରାଫିକ୍ ସହାୟତା ପାଇଁ 1099। ଏହି ସମସ୍ତ ନମ୍ବର ମନେ ରଖନ୍ତୁ। ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ରଥଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରନ୍ତୁ। ଜୟ ଜଗନ୍ନାଥ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
6: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
7: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
1: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 April 2025 ଲାଗୁ କରାଯାଇଛି।
7: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧାଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
1: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
7: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
1: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
7: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
8: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବଳଗଣ୍ଡି ଛକ ଦେଇ ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ବର୍ତ୍ତମାନ ଯାଉଛନ୍ତି ପୋଲିସ ଏସ୍କର୍ଟରେ ଏବଂ ଶ୍ରୀନଗର ତାଙ୍କର ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗାଙ୍କୁ ପ୍ରଣାମ କରି ତାଙ୍କର ଆଶୀର୍ବାଦ ନେଇ ବଡ଼ଦାଣ୍ଡରେ ଯାଉଛନ୍ତି। ବଳଗଣ୍ଡି ଛକ ଅତିକ୍ରମ କରି ଆଗକୁ ଗଲେଣି। ଲୋକମାନେ ଦୁଇ ପଟରେ ରହିକିରି ତାଙ୍କୁ ପ୍ରଣାମ କରୁଛନ୍ତି, ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି। ଆପଣ ହେଉଛନ୍ତି ଠାକୁର ରାଜା, ଆପଣ ଆମର ଆଦ୍ୟ ସେବକ, ଆପଣଙ୍କର କୃପା ଆଶୀର୍ବାଦ ଏ ରାଜ୍ୟ ଉପରେ ରହୁ, ଏ ଅଞ୍ଚଳ ଉପରେ ରହୁ, ଆପଣ ଏମିତି ଆମର ସେବା କରି ଚାଲନ୍ତୁ। ହେ ମହାବାହୁ, ତମର କୃପା ଏମିତି ଆମ ଉପରେ ରହିଥାଉ। ଏବଂ ବଡ଼ଶଙ୍କ ପାଖରେ ପହଞ୍ଚିଲା ପରେ ସେଇଠୁ ଗଜପତି ମହାରାଜ ମେହେନାରେ ବସିକିରି ଯିବେ ସରଧାବାଲି ପର୍ଯ୍ୟନ୍ତ, ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ। ଏହାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ପ୍ରତାପ ଚନ୍ଦ୍ର ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରିବି। ଜୟ ଜଗନ୍ନାଥ।
9: ପତିତାନାମ୍ ପତିତୋହମ୍ ତ୍ୱମେବ ପାପହାରକଃ ପାବନ ପୁରୁଷ ଦେହି ନିଶ୍ଚଳା ଭକ୍ତି ମେ ବିଭୋ। ମହାପ୍ରଭୁଙ୍କ ନିକଟକୁ ଯେତେବେଳେ ଗଜପତି ମହାରାଜଙ୍କର ଆଗମନ ହେଉଛି, ଉଭୟ ପାର୍ଶ୍ୱରେ ନରନାରାୟଣ ମାନେ ସବୁ ବଡ଼ଦାଣ୍ଡର

0: ପାର୍ଶ୍ୱରେ ସେମାନେ ପ୍ରଣାମ ନିବେଦନ ପୂର୍ବକ ସମ୍ମାନ ଜଣାଉଛନ୍ତି। ବଡ଼ ଠାକୁରଙ୍କର ସେବାକୁ ଆପଣ ଆଦ୍ୟ ସେବକ ହୋଇ ସୁନ୍ଦର ଭାବରେ ସମ୍ପନ୍ନ କରିବେ, ଏ ଆଶା ଭରସା ବିଶ୍ୱାସ ରଖୁଛୁ ଆମେ ଆପଣଙ୍କ ମାଧ୍ୟମରେ। ଆମର ପ୍ରଣାମ ମଧ୍ୟ ମହାପ୍ରଭୁଙ୍କୁ ପଠେଇ ଦେଉଛୁ, କାରଣ ଆପଣ ମହାପ୍ରଭୁଙ୍କର ସେଇ ଶ୍ରୀଅଙ୍ଗ ନିକଟରେ ଠିଆ ହୋଇ ଦିବ୍ୟ ରାଜନୀତି ସେବାକୁ ବନ୍ଦାପନାକୁ ଅର୍ପଣ କରିବେ, ଛେରା ପରା ପରି ସେବା। ଶ୍ରୋତା ବନ୍ଧୁ ଆପଣମାନେ ଜାଣନ୍ତି, ଇଏ ହେଉଛନ୍ତି, ଏ ରାଜା ହେଉଛନ୍ତି ଆମ ସମାଜ ପାଇଁ, ଆମ ବିଶ୍ୱ ଦରବାର ପାଇଁ ଏକ ସୁନ୍ଦର ବାର୍ତ୍ତାର କଥା ଆପଣମାନେ ଶୁଣୁଥିଲେ, ଆମର ଘୋଷକ ମାନେ ଆପଣଙ୍କୁ ଶ୍ରବଣ କରାଉଥିଲେ। ତେଣୁ ଇଏ ଯେଉଁ କଥା ରହିଛି ଯେ ରାଜା ଶବ୍ଦର ଯେଉଁ ମହାତ୍ମ୍ୟ ରହିଛି, ରାଜା ସେତିକି ବେଳେ ତାଙ୍କୁ କୁହାଯିବ ଯେମିତି ଗଙ୍ଗାଧର ମେହେର କହିଛନ୍ତି ତାଙ୍କର ତପସ୍ୱିନୀ କାବ୍ୟରେ, ହୃଦ ପଛେ ଜଳେ ବିଦ୍ୟୁତ ଅନଳେ ଜଳ ଦାନେ ଘନ ବାଧ୍ୟ ସୁଖ ତେଜି ରାଜା ତୋଷିବେ ପରଜା ତେବେ ତ ପରମାରାଧ୍ୟ। ରାଜା ସେତିକି ବେଳେ ପ୍ରିୟ ପାତ୍ର ହେବେ ପ୍ରଜାମାନଙ୍କର, ନିଜର ସୁଖକୁ ସେ ପର କରିଦିଅନ୍ତି, ନିଜର ଆନନ୍ଦକୁ ସେ ପର କରିଦିଅନ୍ତି, ପ୍ରଜାର ସୁଖକୁ ସେ ଗୁରୁତ୍ୱ ଦିଅନ୍ତି। ଯେପରି ମେଘ ଆକାଶରୁ ବିଜୁଳିର ଘନ ଘନ ବିଜୁଳିର ଯେତେବେଳେ ଶବ୍ଦ ପ୍ରଚଣ୍ଡ ଶବ୍ଦ ହୁଏ, ଘଡ଼ଘଡ଼ି ମାରେ, ସେହି ସମୟରେ ଜଳଦାନ କରେ କିଏ, ଆକାଶରୁ ବୃଷ୍ଟି ହୁଏ, ସେହିପରି କଷ୍ଟ ସହି ରାଜା ପ୍ରଜାଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ଗୋଟିଏ କଥାକୁ ଆପଣମାନଙ୍କ ଆଗରେ ଆମେ ରଖୁଛୁ, ଇତି ଅବସରରେ ଆମ କେନ୍ଦ୍ର ଆଗରେ ଜଣେ ପରଲୋକ ହୋଇଯାଇଥିବା ଜଣେ ଶ୍ରଦ୍ଧାଳୁ, ଆଜି ତାଙ୍କର ମହାଭାଗ୍ୟ, ଏ ବଡ଼ଦାଣ୍ଡରେ ସେ ଯାଉଛନ୍ତି, ଆମର ଏ କେନ୍ଦ୍ର ଆଗରେ ସଂକୀର୍ତ୍ତନ ଆଗେ ଆଗେ ଚାଲିଛି, ତାଙ୍କର କୁଟୁମ୍ବମାନେ ତାଙ୍କୁ ନେଇକରି ଯାଉଛନ୍ତି ସ୍ୱର୍ଗଦ୍ୱାରକୁ। ଇଏ ହେଉଛି ସେହି ବଡ଼ଦାଣ୍ଡ ଯେଉଁଠି ଜନ୍ମ, ଯେଉଁଠି ମୃତ୍ୟୁ, ଯେଉଁଠି ଲୀଳା ଖେଳା, ଯେଉଁଠି ଶିଶୁ କୈଶୋର ଏବଂ ଯୌବନ ବାର୍ଦ୍ଧକ୍ୟ, ଶେଷରେ ବିଦାୟ। ଏଇଠି ଆରମ୍ଭ ହୁଏ ଜୀବନର ଆନନ୍ଦ, ଏଇଠି ପୁଣି ବିଲୟ ହେଇଯାଏ, ଆଉ ସବୁର ସାକ୍ଷୀ ରୁହନ୍ତି ଆମ ମହାପ୍ରଭୁ। ତେଣୁ ଆମ ମହାପ୍ରଭୁ ଜନ୍ମାଦେଶ୍ୟ ଯତଃ ଏ ସୂତ୍ରରେ ଆମକୁ ଯେଉଁ ସୁନ୍ଦର କଥା ବୁଝେଇ ଦେଇଛନ୍ତି ବ୍ୟାସଦେବ, ଯେ ଏଇ ଯାହାଙ୍କ ପାଖରୁ ଜନ୍ମ ହୁଏ, ଯାହାଙ୍କ ପାଖରେ ସ୍ଥିତି ବା ଆମେ ରହିଥାଉ, ଲୀଳାଖେଳା କରିଥାଉ, ଆଉ ଯାହାଙ୍କ ପାଖରେ ଲୟ ହେଇଯାଏ, ଯାହାଙ୍କ ପାଖରେ ଆମେ ପୁଣି ମିଶିଯାଉ। ତାକୁ ଅପର କଥାରେ ପୁଣି ବୁଝେଇଲେ ଯେ ଉର୍ଣ୍ଣ ନାଭି ତନ୍ତୁବତ, ଅର୍ଥାତ୍ ବୁଢ଼ିଆଣୀ ଯେପରି ତାର ଜାଲକୁ ନିଜ ଶରୀରରୁ ଗଠନ କରେ, ବିଭିନ୍ନ ପ୍ରକାର ସୂତ୍ର ପରି ଗଠନ କରେ, ଶେଷରେ ନିଜ ଭିତରେ ପୁଣି ସମାହିତ କରେ, ମହାପ୍ରଭୁ ସେହିପରି ଏ ଜଗତକୁ ଲୀଳାଖେଳା କରୁଛନ୍ତି। ଜଗତ କହିଲେ ଆମେ ସମସ୍ତେ, ନାଥ କହିଲେ ମହାପ୍ରଭୁ ପରଂ ବ୍ରହ୍ମ ଜଗନ୍ନାଥ। ତେଣୁ ଜଗତ ଯୁକ୍ତ ନାଥ ସମାନେ ଜଗନ୍ନାଥ, ଇଏ ବ୍ରହ୍ମାଣ୍ଡ ଯାକ ସମସ୍ତେ ଆମେ ହେଉଛୁ ରମଣୀ ବା ତାଙ୍କର ପତ୍ନୀ, ସିଏ ଜଣେ ହେଉଛନ୍ତି ଏକମାତ୍ର ପରଂ ବ୍ରହ୍ମ ସଚ୍ଚିଦାନନ୍ଦ ଘନ ବିଗ୍ରହ ମହାପ୍ରଭୁ ଜଗନ୍ନାଥ। ତେଣୁ ତାଙ୍କର ଲୀଳାଖେଳାକୁ ଆପଣମାନେ ଦେଖିବେ, କେଦାର ଦ୍ୱାରିକାନାଥ, ରାମନାଥ, ବଦ୍ରୀନାଥ, କିନ୍ତୁ ଇଏ ହେଲେ ଜଗତନାଥ। ଏ ଜଗତର ନାଥ ଶବ୍ଦକୁ ସାକାର କରିଛନ୍ତି ଆଜି ଏ ପବିତ୍ର ଘୋଷ ଯାତ୍ରାର ଯେଉଁ ବର୍ଣ୍ଣାଢ୍ୟ ପରିବେଶ, ଏ ପରିବେଶକୁ କେହି କେତେବେଳେ ଅସ୍ୱୀକାର କରିପାରିବ ନାହିଁ ଯେ ସିଏ ଜଗତର ନୁହନ୍ତି ବୋଲି। ଏଠି ଅଛନ୍ତି ଆମେରିକାର ବିଦେଶୀ ଭକ୍ତମାନେ, ଏଠି ଅଛନ୍ତି ଜାପାନର ବିଦେଶୀ ଭକ୍ତମାନେ, ତେଣୁ କେତେ ଦୂର ଦୂରାନ୍ତରୁ ସମସ୍ତେ ଆସିଛନ୍ତି।
1: ବଳଗଣ୍ଡି ଛକ ସାମ୍ନାରେ ଆମେ ଯେଉଁ ଦେଖୁଛେ, ବର୍ତ୍ତମାନ ଗଜପତି ମହାରାଜ ତ ଗଲେଣି, ଲୋକଙ୍କ ଭିତରେ କି ଉତ୍ସାହ ଉଦ୍ଦୀପନା ଆମେ ଦେଖୁଛେ, ଅନୁଭବ କରୁଛେ। ଲୋକମାନେ ଗୁଣ୍ଡିଚା ମନ୍ଦିରରୁ ଯାଉଛନ୍ତି ଶ୍ରୀମନ୍ଦିର ଆଡକୁ, କଣ ସେମାନଙ୍କର ଉଦ୍ଦେଶ୍ୟ, କାହିଁକି ଯାଉଛନ୍ତି?
0: ଭକ୍ତିମୟ ପରିବେଶ ବଢି ଯାଉଛି, ଯେଉଁ ନାମ ସଂକୀର୍ତ୍ତନ ସବୁ ଆମେ ଶୁଣିବାକୁ ପାଉନଥିଲେ ଏକ ଘଣ୍ଟା ପୂର୍ବରୁ, ବର୍ତ୍ତମାନ ବିଭିନ୍ନ ସଂଗଠନ ତରଫରୁ ସେମାନେ ସଂକୀର୍ତ୍ତନ, ନାମ କୀର୍ତ୍ତନ ବେଳକୁ ବେଳ ତାଙ୍କର ଉତ୍ସାହ ବଢ଼ିଯାଉଛି। ବିଶେଷ କରି ଭକ୍ତ ସାଲବେଗଙ୍କର ସମାଧିର ଆଗରେ ଏକ ସୁନ୍ଦର ସଂକୀର୍ତ୍ତନ ମଣ୍ଡଳୀ, ସେମାନେ ଉଭୟ ଭକ୍ତ ଏବଂ ଭଗବାନ, କାହିଁକି ନା ସାଲବେଗ ତାଙ୍କର ଯେଉଁ ଯଶ କୀର୍ତ୍ତି ତାକୁ ରଖିଦେଇ ଯାଇଛନ୍ତି, ଜଗବନ୍ଧୁ ହେ ଗୋସାଇଁ, ଜଗବନ୍ଧୁ ହେ ଗୋସାଇଁ, ଆନଗତି ନାହିଁ, ଜଗବନ୍ଧୁ ହେ ଗୋସାଇଁ, ଏ କଥାକୁ ଭକ୍ତ ସାଲବେଗ

0: ମହାପ୍ରଭୁଙ୍କ ପାଖରେ ଅଜାଡ଼ି ଦେଇଛନ୍ତି ସେହି ସଙ୍ଗୀତକୁ ପୁନର୍ବାର ଆଜିର ଶ୍ରଦ୍ଧାଳୁ ସଂକୀର୍ତ୍ତନ ମଣ୍ଡଳୀ ଶୁଣାଉଛନ୍ତି ତାଙ୍କରି ପାଖରେ ତାଙ୍କରି ଗୀତକୁ। ଇଏ ହେଉଛି ଯଶ, ଇଏ ହେଉଛି କୀର୍ତ୍ତି। ସେହି କୀର୍ତ୍ତିମୟ ପୁରୁଷ ସେ ଧ୍ୟେୟମ୍ ସଦା ପରିଭବଗ୍ନମ ଅଭୀଷ୍ଟ ଦୋହମ୍ ତୀର୍ଥାସ୍ପଦମ୍ ଶିବ ବିରିଞ୍ଚି ନୂତମ୍ ଶରଣ୍ୟମ୍ ଭୃତ୍ୟାର୍ତ୍ତିହମ୍ ପ୍ରଣତ ପାଳ ଭବାବ୍ଧିପୋତମ୍ ବନ୍ଦେ ମହାପୁରୁଷ ତେ ଚରଣାରବିନ୍ଦମ୍। ସେହି ମହାପୁରୁଷ, ସେହି ବିରାଟ ପୁରୁଷ, ଭକ୍ତ ଜନ ବାନ୍ଧବ ମହାପ୍ରଭୁ ଜଗନ୍ନାଥଙ୍କର ଦିବ୍ୟ ଲୀଳାରେ ଭକ୍ତିମୟ ହୋଇଯାଇଛି ବଡ଼ଦାଣ୍ଡ, ଆଉ ସମସ୍ତେ ନିଜକୁ ଚଳଚଞ୍ଚଳ କରିଛନ୍ତି ମହାପ୍ରଭୁଙ୍କର ସେବାରେ। କାହିଁକି ନା ଗଜପତିଙ୍କର ବର୍ତ୍ତମାନ ରଥ ନିକଟବର୍ତ୍ତୀ ହେବାର ଯେଉଁ ପରିବେଶ ରହିଗଲାଣି, ସବୁ ପ୍ରସ୍ତୁତି ଭିତରେ ଆଉ ଅଳ୍ପ କ୍ଷଣ ଭିତରେ ଗଜପତି ମହାରାଜ ରଥ ନିକଟରେ ଉପସ୍ଥିତ ହୋଇ ସେବା ପ୍ରଦାନ କରିବେ। ଇତି ଅବସରରେ ଆମ କେନ୍ଦ୍ରର ସମ୍ମୁଖ ଭାଗରେ
1: ବର୍ତ୍ତମାନ ଯେଉଁ ପରିବେଶ ଅଛି, ପାଗ ଅନୁକୂଳ, ସୁନ୍ଦର ପବନ ବହୁଛି, ଲୋକମାନେ ଯିବା ଆସିବା କରୁଛନ୍ତି, ଲୋକଙ୍କ ଭିତରେ ଯେଉଁ ଉତ୍ସାହ, ଯେଉଁ ଉଦ୍ଦୀପନା, କଣ ପାଇଁ ଉତ୍ସାହ ଉଦ୍ଦୀପନା?
0: ଆପଣ ଗୋଟିଏ କଥା ଦେଖନ୍ତୁ, ଶ୍ରୀଗୁଣ୍ଡିଚା ଦିନ ଯେତେ ପ୍ରତିକୂଳ ପରିସ୍ଥିତି ଥିଲା, କୋଉ ଲୋକ କମ୍ ଥିଲେ, ତେଣୁ ଭକ୍ତ କେବେ ଚାହେଁ ନା ଅନୁକୂଳ ପାଗ, ଭକ୍ତ ଚାହେଁ ନା ଜଗନ୍ନାଥଙ୍କ ପାଖରେ, ସେ କେବଳ କେବଳ ଚାହେଁ ମୋ କାଳିଆ ଯୋଉଠି ମୁଁ ସେଇଠି, ସେଠି ଯେତେ ବିପତ୍ତି ଆସୁ, ଯେତେ ପ୍ରତିକୂଳ ପରିସ୍ଥିତି ଆସୁ, ସେ କେବଳ ଚାହେଁ ମୋ କାଳିଆ ଯେଉଁଠି ଅଛି ମୁଁ ଦିବାରାତ୍ର ସେଇ ଜାଗାରେ ରହିବି, ଯାହା ଆଜି ଆମେ ଦେଖିବାକୁ ପାଉଛେ।
1: କନେଇ ପାଇଁ ଗାଈ ଗୋଠ, କନେଇ ଯୋଉଠି ସେଇଠି ଭକ୍ତମାନେ ରୁଣ୍ଡ ହେଇକି ରହନ୍ତି,
0: ଯେମିତି ଦୋଳ ହେଲେ ବିମାନ ବାହାରେ ଦୋଳ ଠାକୁରଙ୍କୁ ନେଇକି ଯିବା ପାଇଁ, ସେହିପରି ଆଜି ଏ ଯୋଉ ସ୍ୱୟଂ ଲୀଳା ରଥଯାତ୍ରା, ଏ ରଥଯାତ୍ରାରେ ମହାପ୍ରଭୁଙ୍କ ପାଖରେ ବିମାନ ସହିତ କାନ୍ଧୁଆଳି ସହିତ ଆମେ ସମସ୍ତେ ହେଲେ ଜଣେ ଜଣେ ସେବାୟତ, ଭିନ୍ନ ଭିନ୍ନ ଭାବରେ ଆମେ ମହାପ୍ରଭୁଙ୍କ ସେବାକୁ ଅର୍ପଣ କରୁଛେ।
1: ସେଇଥିପାଇଁ ମୋର ବିଶ୍ୱାସ ହଉଛି ଯେ ଜଗନ୍ନାଥ ଧାମରେ ମହାପ୍ରଭୁ ଜଗନ୍ନାଥ ହଉଛନ୍ତି ସର୍ବଜନମାନ୍ୟ ରାଷ୍ଟ୍ର ଦେବତା। ଶ୍ରୀମନ୍ଦିର ରତ୍ନ ସିଂହାସନ ଛାଡିକିରି 9 ଦିନ ଧରିକିରି ମହାପ୍ରଭୁ ଆସି ଏଠି ଯୋଉ ଜନ୍ମବେଦୀରେ ଜନକପୁରୀରେ ରହିକିରି ଆଜି ଫେରୁଛନ୍ତି, ଇଏ ଏକ ଦୁର୍ଲଭ ଦର୍ଶନ, ଇଏ ଏକ ଏଭଳି ଦର୍ଶନ, ୟାକୁ ଅନୁଭବ କଲେ ହିଁ ଭକ୍ତମାନେ ଜାଣିପାରିବେ।
0: ଆପଣ ଜାଣନ୍ତି ଜଗନ୍ନାଥ ମହାପ୍ରଭୁ ଗୋଟେ ମଣିଷ ପରି। ଆଉ ଗୋଟିଏ ଉଦାହରଣ ଆମେ ଦେଇପାରିବା, ଏଇ ଯୋଉ ଟିକେ ସମୟ ପୂର୍ବରୁ ଆମର ଶ୍ରୋତା ବନ୍ଧୁଙ୍କୁ ଆମେ ସୂଚନା ଦେଇଥିଲୁ, ସିନ୍ଧୁକ ଗଲା 3 ରଥ ଉପରକୁ 3ଟି ସିନ୍ଧୁକ। ସେ ସିନ୍ଧୁକରେ କଣ? ମହାପ୍ରଭୁଙ୍କର ପାଟ ବସ୍ତ୍ର, ବିଭିନ୍ନ ଅଳଙ୍କାର ସାଜସଜ୍ଜା, ତାଙ୍କର ଦୈନନ୍ଦିନ ନୀତିକର୍ମ ପାଇଁ ତାଙ୍କର ସାଜ ସବୁ ତା ଭିତରେ ରହିଛି। ଆମେ ଯେମିତି ବାହାରକୁ ଗଲେ
1: ଆଟାଷ୍ଟା ଧରିକି ଯାଉ,
0: ନାଇଁ ବାହାରକୁ
1: ଭଗବାନ ତାଙ୍କ ଜିନିଷକୁ ସିନ୍ଧୁକରେ ନଉଛନ୍ତି,
0: ଆମର
1: କାଠର ସିନ୍ଧୁକ,
0: ଆମର ଟିକେ ଚନ୍ଦନ ଟିକେ ଦରକାର, ସିନ୍ଦୁର ଟିକେ ଦରକାର, ବସ୍ତ୍ର ବିଭିନ୍ନ ପ୍ରକାର ଦରକାର, ଇଏ ସବୁ ଯୋଉ ସୁରକ୍ଷିତ ଜିନିଷ ରଖିବା ପାଇଁ ଗୋଟେ ପାତ୍ରଟିଏ ଆମେ ସାଙ୍ଗରେ ନେଇକି ଯାଉଛେ। ଆଟାଚ କଥା ଯୋଉ ଆପଣ କହିଲେ, ମହାପ୍ରଭୁ ଗୋଟେ ବଡ ପାତ୍ର ନେଇ ଯାଉଛନ୍ତି ସିନ୍ଧୁକ।
1: ମାନେ ସମଗ୍ର ପୃଥିବୀରେ ଏଭଳି ଦେବତା ବିରଳ,
0: ସମଗ୍ର
1: ପୃଥିବୀରେ ଏଭଳି ଦେବତା ବିରଳ, ଯିଏ ତାଙ୍କର ଜିନିଷପତ୍ର ନେଇକିରି କାଠରେ ନିର୍ମିତ ରଥରେ, କାଠ ନିର୍ମିତ ସିନ୍ଧୁକରେ, ସିଏ ନିଜେ ମଧ୍ୟ ସ୍ୱୟଂ କାଠ, ତେଣୁ ବୃକ୍ଷ ଦେବତା, ବୃକ୍ଷକୁ ଏତେ ପ୍ରାଧାନ୍ୟ ଦେଇଛନ୍ତି, ବୃକ୍ଷକୁ ଏତେ ପରିମାଣରେ ମୁଣ୍ଡରେ ବସେଇଲା ଭଳି ରଖିଛନ୍ତି, ଆକୁ ଅନୁଭବ କଲେ ହିଁ ଆମେ ଜାଣିପାରିବା।
0: ଭଗବତ ଗୀତାରେ ମହାପ୍ରଭୁ ଗୋଟେ କଥା କହିଛନ୍ତି, ହେ ଅର୍ଜୁନ ମମ ମାୟା ଦୂରତେୟା, ମୋ ମାୟାକୁ ଜାଣିବା ପାଇଁ ଅତି କଷ୍ଟ, ଆଉ ମୋ ମାୟାକୁ ଜାଣିପାରେ କିଏ? ନା 7 ବର୍ଷର ବାଳକ ଧ୍ରୁବ ଜାଣିପାରେ। ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ, ଏଇ ଯେଉଁ ଓମ୍ ନମ ଭଗବତେ ବାସୁଦେବାୟ, ଏଇ ଛୋଟିଆ ମନ୍ତ୍ରଟିକୁ ସେ ଜପ କରି କରି ଧ୍ରୁବ ପାଇଗଲେ, ମତେ ତାଙ୍କ ପାଇଁ ମୁଁ ମାୟା ଆଉ ବିସ୍ତାର କରିପାରିଲି ନାହିଁ। ତେଣୁ ଯିଏ ଭକ୍ତ ହେବ
1: ସେ ମାୟା ମୋହରୁ ଉର୍ଦ୍ଧ୍ୱରେ ଯାଇକିରି ଭଗବାନଙ୍କର ଶ୍ରୀଚରଣ
0: ସିଏ ମତେ ଜାଣିପାରିବ, ଯିଏ ସେବା ସେବକ ହେବ ସିଏ ମତେ ଜାଣିପାରିବ। ତେଣୁ
1: ଯାହା ହଉ, ଜଗନ୍ନାଥ ମହାପ୍ରଭୁ ଯେଉଁ ସୁନ୍ଦର ଦେଖାଯାଉଥିଲେ, ତାଙ୍କର ବେଶ ଯେମିତି ଅତି ସୁନ୍ଦର ଆକର୍ଷଣୀୟ, ଏବଂ ଆସନ୍ତାକାଲି ତ ଆପଣ ଦେଖିବେ ସୁନାବେଶରେ ମହାପ୍ରଭୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ସୁନାରେ ସଜ୍ଜିତ ହେଇକିରି ସୁନାବେଶରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେବେ। ଆଉ 2-4 ଘଣ୍ଟା ପରେ ଦେଖିବେ ଆଉ ତାଙ୍କ ଦେହରେ ସୁନା ନଥିବ।
0: ମାଙ୍କ କୋଳରୁ ଆସିଛନ୍ତି, ମାଙ୍କ ପାଖରୁ ଆସିଛନ୍ତି, ନିଶ୍ଚୟ ସୁନ୍ଦର ଦେଖାଯିବେ। ମା ପାଖରୁ ଯୋଉ ସନ୍ତାନ ଆସେ ଆପଣ ଭଲ ଭାବରେ ଜାଣନ୍ତି, ତାର ସୌନ୍ଦର୍ଯ୍ୟ ବଢି ଯାଇଥାଏ, ଆଉ କର୍ମକ୍ଷେତ୍ରରୁ ଜଣେ ଯେତେବେଳେ ଫେରିଥାଏ ତାର ମୁହଁ ଶୁଖି ଯାଇଥାଏ। ତେଣୁ ମହାପ୍ରଭୁ ଯେତେବେଳେ ମା

0: କୋଳରୁ ଆସିଛନ୍ତି ସେ ସୌନ୍ଦର୍ଯ୍ୟ ନିଶ୍ଚିତ ଦେଖାଯିବେ। ଆଉ ଗୋଟେ କଥା ଆପଣ ଜାଣିଥିବେ, ମା ପରା କହିଛନ୍ତି, ଯେତେ ଦଉଥିବି ସେତେ ଖାଉଥିବୁ, ନସୁ ଖିବ ତୋର ହାତ, ଲୋକେ କହୁଥିବେ ଖାଇବା ଠାକୁର, ନୀଳା ଚଳେ ଜଗନ୍ନାଥ। ତେଣୁ
1: ମୋ ପ୍ରତାପ ବାବୁ, ଭାରତ ବର୍ଷର ବିଭିନ୍ନ ଜାଗା ବୁଲିଛି, କିନ୍ତୁ ଏ ଜାଗାରେ ଯୋଉ ଖାଇବା, ଯୋଉ ପିନ୍ଧିବା, ଆନନ୍ଦରେ ରହିବା, ପରସ୍ପର ଭିତରେ ଭାଇଚାରା ଭାବ ସୃଷ୍ଟି କରି ବସୁଧୈବ ଭାବ ଭାବଧାରାରେ ଉଦ୍ବୁଦ୍ଧ ହୋଇ ସମସ୍ତଙ୍କୁ ଆପଣାର କରିନବା, ଏ ଜ୍ଞାନ ଆଉ କୋଉଠି ମିଳିବ ନାହିଁ।
0: ଯେତେବେଳେ ମହାସୁଆରଙ୍କୁ ଆମେ ପଚାରିଛୁ, ସିଏ କୋଠସୁଆର ମହାସୁଆର, ସେମାନେ କହିଛନ୍ତି ଆମେ ମଧ୍ୟ ନିଜେ ଅବଗତ ନୁହଁ ମହାପ୍ରଭୁ କେତେ ପ୍ରକାର ଅନ୍ନ ବ୍ୟଞ୍ଜନ ବା କେତେ ପ୍ରକାର ଶୁଖିଲି ଭୋଗ ଭୋଜନ କରୁଛନ୍ତି। ତେଣୁ ତାଙ୍କୁ ଗୋଟେ ସାଧାରଣ ଭାବରେ 60 ପୌଟି ବୋଲି ଗୋଟେ ବର୍ଣ୍ଣନାରେ ରଖି ଦିଆଯାଇଛି, କିନ୍ତୁ ମହାପ୍ରଭୁ ତତୋଧିକ କେତେ ପରିମାଣର ଭୋଜନ କରନ୍ତି,
1: 56 ପ୍ରକାରର ଭୋଗ, 60 ପୌଟି
0: ତା ସୀମିତ, ତାଠୁ ଉର୍ଦ୍ଧ୍ୱରେ 200 ପ୍ରକାରର ନୈବେଦ୍ୟର ନାମ ସବୁ ରହିଛି,
1: ସଂକୁଡ଼ି ନିସଂକୁଡ଼ି ଶୁଖିଲି କେତେ ପ୍ରକାରର ଭୋଗ, ଯୋଉ ଭୋଗକୁ ବର୍ଣ୍ଣନା କଲେ ରାତି ପାହିକି ଦିନ ହେଇଯିବ, ସରିବ ନାହିଁ। ଇଏ ଭାବମୟ ଦେବତା, ଏତେ ମହାନ ଦେବତା, ତାଙ୍କର ସବୁ ମହାନ, ସେ ଦେଉଳ ମହାନ, ଦାଣ୍ଡ ମହାନ, ଚକ୍ର ମହାନ, ମୌଦଧି ମହାନ, ତାଙ୍କର ମହାପ୍ରସାଦ ମଧ୍ୟ ମହାନ। ଏଇଭଳି
0: ଏହିପରି ଏକ ସମୟରେ ଆମ ମହାପ୍ରଭୁଙ୍କ ନିକଟରେ ଆମେ ଏହିପରି ସୌଭାଗ୍ୟ ସୁଯୋଗ ସବୁ ପାଇଛେ, କିଏ ଦର୍ଶନ କରୁଛେ, କିଏ ଶ୍ରବଣ କରୁଛେ, କିଏ କୀର୍ତ୍ତନ କରୁଛେ, କିଏ ସଖ୍ୟ କରୁଛେ, କିଏ ସେବା କରୁଛେ, କିଏ ଆତ୍ମନିବେଦନ କରୁଛେ, କିନ୍ତୁ ବିଭିନ୍ନ ପ୍ରକାରରେ ଆମେ ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇ ନିଜକୁ ଗୌରବାନ୍ୱିତ ମନେ କରିବା ଇତି ଅବସରରେ
1: ନିଶ୍ଚିତ
0: ଆମ
1: ସମସ୍ତଙ୍କୁ କୃପା କରନ୍ତୁ, ଦୟା କରନ୍ତୁ ଏବଂ ଆମ ବିଚାରଧାରାକୁ ସଂଶୋଧିତ କରିବା ପାଇଁ ଆମକୁ ପ୍ରେରଣା ଦିଅନ୍ତୁ।
0: ଯେଉଁ କଥା ବର୍ତ୍ତମାନ ସେଠି ଚଳଚଞ୍ଚଳ ହେଲାଣି ଶ୍ରଦ୍ଧା ବାଲି, ତେଣୁ ପ୍ରଥମ କେନ୍ଦ୍ରକୁ ଆପଣମାନଙ୍କୁ ଶ୍ରୋତାବନ୍ଧୁ ଆମେ ନେଇଯାଉଛୁ, ସେଠାରୁ ଦିବ୍ୟ କଥା ପ୍ରସଙ୍ଗ ଶ୍ରବଣ କରନ୍ତୁ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଠିକ୍ ପ୍ରଥମ କେନ୍ଦ୍ରର ତଳେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମେହେନାରେ ଆସୀନ ଅଛନ୍ତି, ଯୋଡ଼ ହସ୍ତରେ ରାଜକୀୟ ପରିଧାନ ଏବଂ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ସେରା ପହଁରା କରିବା ପାଇଁ ତାଙ୍କ ମେହେନା ବର୍ତ୍ତମାନ ଚାରମାଳ ତଳେ ଯାଇକରି ରହିବା ପାଇଁ ତାଙ୍କର ସେବକମାନେ ମେହେନାକୁ ନେଇଯାଉଛନ୍ତି। ଗଜପତି ମହାରାଜାଙ୍କର ସମ୍ପର୍କରେ ଆମେ ତ ସବୁବେଳେ ଆପଣଙ୍କୁ କହୁଛୁ, ଗଜପତି ମହାରାଜା ଦିବ୍ୟସିଂହ ଦେବ ଇଏ ଭୋଇବଂଶର ରାଜା, ତାଙ୍କର ଭୋଇବଂଶର ପ୍ରତିଷ୍ଠାତା ରାମଚନ୍ଦ୍ର ଦେବ, ତାଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି ମଧ୍ୟ କୁହାଯାଏ। କାରଣ ସିଏ ଯେତେବେଳେ କଳା ପାହାଡ଼ ନେଇକରି ଆମର ଦାରୁ ଦେବତାମାନଙ୍କୁ ନେଇକରି ଗଙ୍ଗା କୂଳରେ ପୋଡ଼ି ଦେଇକରି ବିସର୍ଜନ କରିଦେଇଥିଲା, ସେଇ ବିଷର ମହାନ୍ତି ସେଇ ବ୍ରହ୍ମ ପଦାର୍ଥଙ୍କୁ ସଂଗ୍ରହ କରି ଆଣିକରି କୁଜଙ୍ଗରେ ରଖିଥିଲେ ଏବଂ ସେଇ କୁଜଙ୍ଗରୁ ମହାପ୍ରଭୁଙ୍କର ସେଇ ବ୍ରହ୍ମଙ୍କୁ ଆଣି ଭୋଇବଂଶର ରାଜା ରାମଚନ୍ଦ୍ର ଦେବ ଆଉ ଥରେ ପୁଣି ନବକଳେବର କରାଇ ତାକୁ ପ୍ରତିଷ୍ଠା କରିଥିଲେ। ସେଇଥିପାଇଁ ରାମଚନ୍ଦ୍ର ଦେବଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି ମଧ୍ୟ କୁହାଯାଏ ଇତିହାସରେ। ସେହି ବଂଶ ପରମ୍ପରାରେ ସେ ଉତ୍ତରଦାୟତ ଭାବରେ ଆଜି ଗଜପତି ରାଜା ଦିବ୍ୟସିଂହ ଦେବ ଏହି ରାଜନୀତି କରୁଛନ୍ତି ଏବଂ ଗଜପତି ରାଜା ଦିବ୍ୟସିଂହ ଦେବ 1953 ମସିହା ଫେବୃଆରୀ 6 ତାରିଖରେ ତାଙ୍କର ଜନ୍ମ। ବୀରକିଶୋର ଦେବ ହେଉଛନ୍ତି ପିତା, ତାଙ୍କର ମହାରାଣୀ ସୂର୍ଯ୍ୟମଣି ପାଟମହାଦେଇ, ନାମ କାବାନ୍ନବ ଦେବ। 1957 ସେ ଶିକ୍ଷା ଆରମ୍ଭ କରିଥିଲେ ପୁରୀ କନଭେଣ୍ଟ ସ୍କୁଲରେ 3 ବର୍ଷ, ତାପରେ ରାଜପୁତ୍ରମାନଙ୍କ ପଢ଼ିବା ପାଇଁ, ଯେତେ ଭାରତର ଯେତେ ରାଜପୁତ୍ର ପଢ଼ିବେ ତା ପାଇଁ ଗୋଟେ ସ୍ୱତନ୍ତ୍ର କଲେଜ ରାୟପୁରରେ ହେଇଥିଲା ରାଜକୁମାର କଲେଜ, ସେ ରାଜକୁମାର କଲେଜରେ ସେ ପାଠ ପଢ଼ିଥିଲେ। ତାଙ୍କ ପିତା ବୀରକିଶୋର ଦେବ ଥିଲେ ଅନେକ ଗୁଣର ଅଧିକାରୀ, ଉଡ଼ାଜାହାଜ ଚଳାଇବା, ଫୁଟବଲ ଖେଳିବା, ଅଶ୍ୱଚାଳନା, ଲନ୍ ଟେନିସ୍, ସଙ୍ଗୀତ, ଏସବୁଥିରେ ତାଙ୍କର ରୁଚି ଥିଲା। ସେହି ଅନୁସାରେ କାମାନବ ଦେବ, ଯିଏ ବର୍ତ୍ତମାନର ଦିବ୍ୟସିଂହ ଦେବ, ସେ ବାଳକ ବୟସରୁ ମଧ୍ୟ ଫୁଟବଲ ଖେଳିବା, ଭାୟୋଲିନ୍ ବଜାଇବା ଇତ୍ୟାଦି ସବୁ ଆରମ୍ଭ କରିଥିଲେ। ତାଙ୍କର ଜୀବନରେ ଗୋଟେ ବଡ଼ ପରିବର୍ତ୍ତନ ହେଲା, କାରଣ ସିଏ ଆଇନ ବ୍ୟବସାୟ କରିବା ପାଇଁ ଆଇନ ପାଠ ମଧ୍ୟ ପଢ଼ିଥିଲେ, ସେ ଗଜପତି ସେବା କରିବା ସହିତ ଆଇନ ବ୍ୟବସାୟ କରିବାର ମଧ୍ୟ ସଂକଳ୍ପ ରଖିଥିଲେ। କିନ୍ତୁ ତାଙ୍କ ଜୀବନରେ ଗୋଟିଏ ଘଡ଼ିସନ୍ଧି ମୁହୂର୍ତ୍ତ ଆସିଲା, ବା ଯାହାକୁ ଆମେ ଇଂରାଜୀରେ ଟର୍ଣ୍ଣିଂ ପଏଣ୍ଟ ବୋଲି କହୁ, ସେ ପଏଣ୍ଟଟି ହେଉଛି ସିଏ ମହା

ମହାପ୍ରଭୁଙ୍କର ସେବକ ଭାବରେ ଅନ୍ୟ କାହାକୁ ମହାମହିମ ବା ମିଷ୍ଟର ଲର୍ଡ଼ ଏଇ କଥା କହିବା ଅନ୍ୟମାନଙ୍କ ଦୃଷ୍ଟିରେ ନଯିବାରୁ ଅନ୍ୟମାନଙ୍କ ପରାମର୍ଶରେ ସେ ସମୟର ଆଡ଼ଭୋକେଟ୍ ଜେନେରାଲ ଗୋବିନ୍ଦ ଦାସ ବାରିଷ୍ଟରଙ୍କର ପରାମର୍ଶରେ ସେ ସବୁଦିନ ପାଇଁ ଆଇନ ବ୍ୟବସାୟକୁ ଛାଡ଼ି ଦେଇଥିଲେ ଏବଂ ତା ପରଠାରୁ ସେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମହାପ୍ରଭୁଙ୍କର ସେବକ ଭାବରେ ତାଙ୍କ ଜୀବନକୁ ସମର୍ପଣ କରିଦେଇଛନ୍ତି। ଆଉ ଗୋଟିଏ ତାଙ୍କର ଜୀବନରେ ଗୋଟିଏ କଥା ହେଲା ଯେ 1980 ବେଳକୁ ତାଙ୍କର 4 କନ୍ୟା ସନ୍ତାନ ଜାତ ହୋଇସାରିଥିଲେ। ପାରିବାରିକ ଚାପରେ ଅଧିକାଂଶ ସମୟ ତାଙ୍କୁ ଡେରାଡୁନରେ ରହିବାକୁ ପଡ଼ୁଥିଲା। 1980-1993 ଏଇ 14 ତାଙ୍କ ପାଇଁ ବନବାସ ବା ପ୍ରସ୍ତୁତି ପର୍ବ ଥିଲା ବୋଲି ସେ ନିଜେ ସ୍ୱୀକାର କରନ୍ତି, ଅନୁଭବ କରନ୍ତି। ଏହି ସମୟରେ ତାଙ୍କର ଚିନ୍ମୟାନନ୍ଦଙ୍କ ସହିତ ଚିଦାନନ୍ଦ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ସହିତ ମଧ୍ୟ ସମ୍ପର୍କ ହେଲା। ସେ 1999 ସସ୍ତ୍ରୀକ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ପାଖରୁ ଦିବ୍ୟ ଜୀବନ ସଂଘର ଦୀକ୍ଷା ମଧ୍ୟ ନେଇଥିଲେ। ଇଏ ହେଉଛି ତାଙ୍କର ଜୀବନର କିଛି କିଛି ଉଲ୍ଲେଖଯୋଗ୍ୟ କଥା ମୁଁ ଆପଣଙ୍କୁ କହିଲି। କିନ୍ତୁ ଗଜପତି ମହାରାଜା ଏଇଠି ଯେଉଁ ସେବା କରୁଛନ୍ତି ସେ ସେବାଟି ହେଉଛି ତାଙ୍କର 55ତମ ସେବା। ଆଜିକୁ 54 ଧରି ସେ ସେବା କରିଛନ୍ତି। ଏଇ 2026 ତାଙ୍କର 55ତମ ସେରା ପହଁରା ସେବା। ତାପରେ ଯେତେବେଳେ ସେ ସେବା କରନ୍ତି ଗଜପତି ମହାରାଜା, ଏଇ ଗଜପତି ମହାରାଜାଙ୍କର ସେବାକୁ ଆମେ ଏଇ ଯେଉଁ ଛେରା ପହଁରା ସେବାକୁ ଆମେ ଦେଖିବେ, ଆପଣ ଛେରା ପହଁରା ସେବାରେ ଯେତେକ ଦ୍ରବ୍ୟ ବ୍ୟବହାର ହୁଏ ସେ ସବୁଗୁଡ଼ିକ ହେଉଛି ଶ୍ୱେତବର୍ଣ୍ଣର। ନିଜେ ଗଜପତି ମହାରାଜା ତାଙ୍କର ବହୁ ପ୍ରକାର ବେଶ ଥିଲେ ମଧ୍ୟ ଶ୍ୱେତ ବସ୍ତ୍ର ପରିଧାନ କରି ସେ ଛେରା ପହଁରାକୁ ଆସନ୍ତି। ଦ୍ୱିତୀୟ ହେଲା ଛେରା ହେଉଛି ଚନ୍ଦନ ପାଣି, ସେ ମଧ୍ୟ ଶ୍ୱେତବର୍ଣ୍ଣର। ତାପରେ ଯେଉଁ ଫୁଲ ପକାଇକରି ଓଳା ହୁଏ ବା ରଥ ପରି ମାର୍ଜନ କରାଯାଏ ସେ ମଧ୍ୟ ଶ୍ୱେତବର୍ଣ୍ଣର। ତେଣୁ ଏ ସବୁଯାକ ଶ୍ୱେତବର୍ଣ୍ଣ କାହିଁକି? ଏବଂ ଯେଉଁ ଶ୍ୱେତବର୍ଣ୍ଣର ଫୁଲ ପକାଇକରି ସେ ସ୍ୱର୍ଣ୍ଣ ସମାର୍ଜନୀ ଧରି ଛେରା ପହଁରା କରୁଛନ୍ତି ବା ମନ୍ଦିର ପରିଷ୍କାର ରଥ ପରିଷ୍କାର କରୁଛନ୍ତି, ସେ ପୁଷ୍ପ ଯେକୌଣସି ରଙ୍ଗର ବି ହେଇପାରିଥାନ୍ତା, ତାକୁ କାହିଁକି ସ୍ୱଚ୍ଛ ବର୍ଣ୍ଣର ପୁଷ୍ପ କରାହେଇଛି? ତାର କାରଣ ହେଉଛି ଯେଉଁ ପର୍ଯ୍ୟନ୍ତ ଏ ସବୁଗୁଡ଼ିକ ହେଉଛି ମଣିଷର ଅନ୍ତରର ଶୁଭ୍ରତା ଏବଂ ସ୍ୱଚ୍ଛତାର ପ୍ରତିଫଳନ। ଯଦି ମଣିଷର ଅନ୍ତର ଭିତରେ ସ୍ୱଚ୍ଛତା ଏବଂ ଶୁଭ୍ରତାର ବିକାଶ ନ ହୁଏ ତାହେଲେ ତା ମନ ଭିତରେ ସମର୍ପଣ ଭାବ ଆସିବ ନାହିଁ। କାରଣ ଆମେ ଯେତେବେଳେ ସମର୍ପଣର ସେବା ବୋଲି ଏଇଟାକୁ କହୁଛୁ, ଗଜପତିଙ୍କର ସେବା ସମର୍ପଣର ସେବା, ଏ ସମର୍ପଣ ସେବା ପାଇଁ ଅନ୍ତର ଭିତରଟା ଶୁଦ୍ଧ ରହିବା ଦରକାର, ଅନ୍ତର ଭିତରେ ସ୍ୱଚ୍ଛତା ରହିବା ଦରକାର, ଅନ୍ତର ଭିତରେ ସ୍ୱଚ୍ଛତା ରହିବା ଶୁଭ୍ରତା ରହିବା ଦରକାର। ଏ ଶୁଭ୍ର ସ୍ୱଚ୍ଛତା କେମିତି ରହିବ? ଏ ଶୁଭ୍ର ସ୍ୱଚ୍ଛତା ରହିବ ଯେତେବେଳେ ମନ ଭିତରେ ଥିବା ଆମେ ସମସ୍ତ ମଇଳା ଗୁଡ଼ାକୁ ବାହାର କରିଦେବା। ତେଣୁ ଗଜପତି ମହାରାଜା ମଧ୍ୟ ଯେତେବେଳେ ଏ ସେବା କରିବା ପାଇଁ ତାଙ୍କ ଜୀବନରେ ସଂକଳ୍ପ ନେଲେ 1971 ଠାରୁ, ସେହିଦିନ ଠାରୁ ସେ ମହାପ୍ରଭୁଙ୍କ ସେବାରେ ସମର୍ପିତ। କୌଣସି ଅହଙ୍କାର ନ ରଖି ସେ ସେବା କରୁଛନ୍ତି। ଏବଂ କେବଳ ଏ ସେବାରେ ତାଙ୍କର ନିରହଙ୍କାରିତା ନାହିଁ, ତାଙ୍କର ଆଚାର ବ୍ୟବହାରରେ ମଧ୍ୟ, ଦୈନନ୍ଦିନ ବ୍ୟବହାରରେ ମଧ୍ୟ ଏହି ସମର୍ପଣ ଭାବ, ଏହି ସ୍ୱଚ୍ଛ ଭାବ, ସାଧୁ ଭାବ, ଏସବୁଗୁଡ଼ିକ ତାଙ୍କର ବ୍ୟକ୍ତିଗତ ଚରିତ୍ରରେ ପ୍ରତିଫଳିତ ହୋଇଛି। ତେଣୁ ଯେତେବେଳେ ସିଏ ଏ ସେବା କରୁଛନ୍ତି, ତାଙ୍କର ସେବାରେ ଯେଉଁମାନେ ଅଛନ୍ତି, ତାଙ୍କର ପୁରୋହିତ ଅଛନ୍ତି, ତାପରେ ତାଙ୍କର ଅନ୍ୟ ସେବକମାନେ ଯେଉଁମାନେ ଘଟୁଆରୀ ଅଛନ୍ତି ସେମାନେ ଅଛନ୍ତି, ଏ ସମସ୍ତେ ତାଙ୍କୁ ଏ ସେବା କରିବାରେ ସହାୟକ ହେଉଛନ୍ତି। ତେଣୁ ଯେଉଁ ଫୁଲ ସବୁ ବ୍ୟବହାର ହେଉଛି ସେଥିରେ ମଲ୍ଲି ଚମ୍ପକ ଜାତି କାଶ ତୁଳସୀ ପୂର୍ଣ୍ଣାଗସତ କେତକି କୁନ୍ଦାଦ୍ୟୁତ୍ତମ ପୁଷ୍ପଜାଲ ରଚିତା ମାଳା ତୁଳା ମଞ୍ଜୁଳା ଭକ୍ତ୍ୟାମୟା ଦତ୍ତା ସମ୍ପ୍ରତି ଗୃହ୍ୟତାଂ ପ୍ରଭୁ ବୋଲିକରି ଯେତେବେଳେ ସିଏ ମହାପ୍ରଭୁଙ୍କ ଆଗରେ ନିଉଛାଳି ହେଇକରି ମହାପ୍ରଭୁଙ୍କୁ ବନ୍ଦାପନା କରନ୍ତି, ଏଇସବୁ ପୁଷ୍ପାଞ୍ଜଳି ସେ ପ୍ରଦାନ କରନ୍ତି। ତାପରେ ଯେତେବେଳେ ଆରତୀ କରନ୍ତି, ଆରତ୍ରିକଙ୍ଗେ କୃପୟା ଗୃହାଣ ହେ ଦୀନବନ୍ଧୁ କରୁଣୈକ ସିନ୍ଧୁ ରମାପତେ ଶ୍ରୀ ଜଗଦେକନାଥ ବିଷ୍ଣୁ ମୁରାରେ ଭବଭୀତି ହାରିନ୍, ଏଇଭଳି ଭାବରେ ସେ ଯେଉଁ ଆରତ୍ରିକ ବନ୍ଦାପନା କରନ୍ତି ଏବଂ ଛେରା ପହଁରା କରନ୍ତି, ଇଏ ହେଉଛି ଗୋଟେ ଅନନ୍ୟ ସେବା। ଏଇ ଅନନ୍ୟ ସେବାଟି ତାଙ୍କର ଅତି ପବିତ୍ର ସେବା ହୋଇଥିବାରୁ ଏ ସେବାଟି ଦର୍ଶନ କରିବା ପାଇଁ ମଧ୍ୟ ସମସ୍ତଙ୍କ ମନରେ ଗୋଟେ ଆବେଗ ଥାଏ। କାରଣ ଏହି ସେବାଟି ସ୍ୱୟଂ ସନ୍ଦର୍ଶନ କରିବା ଫଳରେ ଆମମାନଙ୍କ ମନ ଭିତରେ ମଧ୍ୟ ସେ ଭାବଟା ସଞ୍ଚରଣ ହୁଏ। ତେଣୁ ଗଜପତିଙ୍କ ଛେରା ପହଁରାଟା କାହିଁକି ଏତେ ମହାନ, କାହିଁକି ଏତେ ପ୍ରସିଦ୍ଧ, କାହିଁକି ଏତେ ପ୍ରଖ୍ୟାତ, ତାର ମହିମା ଏତେ କାହିଁକି? ଗଜପତି ମହାରାଜା ସମସ୍ତେ ଯେମିତି, ପୋଲିସ ଏସ୍ପି ଯେମିତି ତାଙ୍କର କାମ କରୁଛନ୍ତି, ମନ୍ଦିରର ମୁଖ୍ୟ ପ୍ରଶାସକ ଯେମିତି ତାଙ୍କର

0: କରୁଛନ୍ତି, ଇଏ ମଧ୍ୟ ତାଙ୍କର ସେମିତି କାମ କରନ୍ତି, ତେଣୁ ଏହାର ମହିମା କାହିଁକି, ଏ ସେବାଟାକୁ ଏତେ ମହିମା ମଣ୍ଡିତ କାହିଁକି କରାହେଇଛି? ମହିମା ମଣ୍ଡିତ ଏଇଥିପାଇଁ କରାହେଇଛି ଏବଂ ଏହି ସେବାଟାକୁ ଦେଖିବା ପାଇଁ ଆମମାନଙ୍କ ଭିତରେ ଏତେ ଆବେଗ ଅନୁମାଦନା ରହୁଛି। ଏଇଥିପାଇଁ ଏଇ ଯେଉଁ ସମର୍ପଣର ପ୍ରତି ଆମ ମନ ଭିତରେ ମଧ୍ୟ ସେଇ ସମର୍ପଣ ଭାବଟା ସମ୍ପ୍ରସାରିତ ହେଉଛି ଏବଂ ସମର୍ପଣ ଭାବ ସମ୍ପ୍ରସାରିତ ହେଲା ଫଳରେ ଆମର ଅନ୍ତର ଭିତରେ ଯେଉଁ ଚେତନାର ବିକାଶ ହେଉଛି ସେ ଗୋଟେ ଅନନ୍ୟ ଅନୁଭବ ଆମକୁ ଦେଉଛି। ସେଇଥିପାଇଁ ଏ ଛେରା ପହଁରା ସେବାଟି ଏତେ ମହିମା ମଣ୍ଡିତ। ଆଉ ଟିକେ ଛେରା ପହଁରା ସେବା ସମ୍ପର୍କରେ କହିବା ପାଇଁ ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଆମେ ଦେଖିଲେ ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର ଅଭିରାୟ ଭୂତ ଭୈରବ ଦୁଃସହ ଦୁଃଶାସନ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ଅନିକରଣ ରାଉତରାୟ ପ୍ରବଳ ପ୍ରତାପୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ବର୍ତ୍ତମାନ ଛେରା ପହଁରା କାର୍ଯ୍ୟ କରୁଛନ୍ତି ଏବଂ ଯେଉଁ ସେବକ ଅଛନ୍ତି ଗରାବଡ଼ୁ ସେବକ ଏବଂ ମେକାପ ରୂପା ପିଙ୍ଗଣରେ ଧରିଛନ୍ତି ଶୁକ୍ଳ ଫୁଲ ଏବଂ ସେ ଶୁକ୍ଳ ଫୁଲ ବର୍ତ୍ତମାନ ପକେଇ ଚାଲୁଛନ୍ତି ଏବଂ ରାଜଗୁରୁ ସଂସ୍କାର କରିଥିବା ସଂସ୍କାରିତ ସମ୍ମାର୍ଜନୀ ବା ଝାଡ଼ୁକୁ ଧରି ଗଜପତି ମହାରାଜା ରଥର ଚାରିପଟେ ବୁଲି ବୁଲି ସେହି ଫୁଲଗୁଡ଼ିକୁ ସଫା କରୁଛନ୍ତି, ଅର୍ଥାତ୍ ସେହି ମାର୍ଗକୁ ପରିଷ୍କାର କରୁଛନ୍ତି ଏବଂ ଟିକେ ଟିକେ ଓଳେଇ ଦେଉଛନ୍ତି। ଇଏ ହେଉଛି ପ୍ରତୀକାତ୍ମକ ସେବା, କିନ୍ତୁ ବାସ୍ତବିକ ଆଙ୍କର ଯେଉଁ ପୂର୍ବପୁରୁଷମାନେ ଥିଲେ, ଅର୍ଥାତ୍ ଯେଉଁ ରାଜାମାନେ ପ୍ରଥମେ ଏ କାର୍ଯ୍ୟ କରୁଥିଲେ, ରାଜା କପିଳେନ୍ଦ୍ର ଦେବ ବା ପୁରୁଷୋତ୍ତମ ଦେବ ବା ପ୍ରତାପରୁଦ୍ର ଦେବ, ସେମାନେ ଯେଉଁ ଥିଲେ ସେମାନେ ରଥ ମାର୍ଗକୁ ପରିଷ୍କାର କରୁଥିଲେ। ଯେଉଁ ରଥ ମାର୍ଗ ଦେଇକରି ମହାପ୍ରଭୁ ପହଣ୍ଡି ହେଇକରି ରଥ ଉପରକୁ ଆସୁଥିଲେ ସେ ମାର୍ଗକୁ ସେମାନେ ପରିଷ୍କାର କରି ଚନ୍ଦନ ପାଣି ଛିଞ୍ଚି ଏବଂ ସୁଗନ୍ଧି ପୁଷ୍ପ ପକାଇ ସେ ମାର୍ଗକୁ ଅତ୍ୟନ୍ତ ସୁଶୋଭନ କରୁଥିଲେ। ଇଏ ଥିଲା ତତ୍କାଳୀନ, ଅର୍ଥାତ୍ ଇଏ ହେଉଛି ପଞ୍ଚଦଶ ଶତାବ୍ଦୀର କଥା। 1435 ଖ୍ରୀଷ୍ଟାବ୍ଦରେ ଯେତେବେଳେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ ରାଜତ୍ଵ ରାଜସିଂହାସନ ପାଇଲେ ଗଙ୍ଗବଂଶୀ ରାଜାଙ୍କୁ ପରାଭୂତ କରିକିରି, ସେତେବେଳେ ସେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପିତ କରିଥିଲେ ଏବଂ ସେ ତାଙ୍କର ଜଣେ ସାଧାରଣ ସେବକ ଭାବରେ ସେ ନିଜକୁ ସମର୍ପିତ କରି ସେ ଏଇ ରଥ ସମୟରେ ରଥ ମାର୍ଗକୁ ପରିଷ୍କାର କରୁଥିଲେ। ଇଏ ଥିଲା ତତ୍କାଳୀନ ରାଜାମାନଙ୍କର ରାଜନୀତି, ଅର୍ଥାତ୍ ସେମାନେ ଏହି ନୀତି ପାଳନ କରି ମହାପ୍ରଭୁଙ୍କୁ ସନ୍ତୁଷ୍ଟ କରୁଥିଲେ। କିନ୍ତୁ ଇଏ କଥା ସବୁଦିନ ରହିଲା ନାହିଁ, ପ୍ରତାପ ରୁଦ୍ର ଦେବଙ୍କ ପର୍ଯ୍ୟନ୍ତ ପ୍ରାୟ ଏ କାର୍ଯ୍ୟ ଥିଲା। କାରଣ ଚୈତନ୍ୟ ଚରିତାମୃତରେ ପ୍ରତାପ ରୁଦ୍ର ଦେବ ରଥମାର୍ଗ ପରିଷ୍କାର କରୁଥିବାର କଥା ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି, କିନ୍ତୁ ତା ପରବର୍ତ୍ତୀ ଯେତେବେଳେ ମୁକୁନ୍ଦ ଦେବ ସେ ଏ କାର୍ଯ୍ୟ କରିବାକୁ ସମର୍ଥ ହେଲେ ନାହିଁ, ଯେହେତୁ ସେ ରୁଗ୍ଣ ଥିଲେ, କିନ୍ତୁ ଏହା ଏକ ପରମ୍ପରାରେ ପରିଣତ ହୋଇଯାଇଥିଲା। ତେଣୁ ସେ ଆଉ ରଥ ମାର୍ଗ ପରିଷ୍କାର ନ କରି ସେ ରଥ ଉପରେ ପ୍ରତୀକାତ୍ମକ ଭାବେ ଏହି ଛେରା ପହଁରା କାର୍ଯ୍ୟଟିକୁ ସେ ସମ୍ପନ୍ନ କରୁଥିଲେ। ଛେରା ଓ ପହଁରା, ଛେରା ମାନେ ଘୋରା ଚନ୍ଦନ ବା ତରଳତା, ତରଳ ପଦାର୍ଥକୁ ଛେରା ବୋଲି କହନ୍ତି, ଛେରି ପକେଇଛି ତା ମାନେ, ଅର୍ଥାତ୍ ସେଠି କିଛି ତରଳ ପଦାର୍ଥ ପଡ଼ିଛି, ତେଣୁ ତରଳ ପଦାର୍ଥକୁ ଛେରା ବୋଲି କହନ୍ତି। ଏଠି ତରଳ ପଦାର୍ଥଟି କ'ଣ, ମାନେ ଘୋରା ଚନ୍ଦନ, ଘଟୁଆରି ଚନ୍ଦନକୁ ଘୋରିକିରି ଆଣିଥାନ୍ତି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ। ଏଠି ବିଶୁଦ୍ଧ ଚନ୍ଦନ ଘୋରା ବା ଚନ୍ଦନ ପାଣି ବର୍ତ୍ତମାନ ଆମେ ଦେଖୁଛୁ ଗଜପତି ମହାରାଜା ଚନ୍ଦନ ପାଣି ସେ ରଥ ଚାରିପଟ ଯାକ ଛିଞ୍ଚୁଛନ୍ତି। ପ୍ରଥମେ ସେ ଗଲେ ଏବଂ ଯାଇ ମହାପ୍ରଭୁଙ୍କ ପାଖରେ ଠିଆ ହେଲେ ଏବଂ ତାଙ୍କ ନିକଟରେ ରହି ସେ ତାଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କଲେ ଏବଂ କର୍ପୂର ବର୍ତ୍ତିକାରେ ତାଙ୍କୁ ଆଳତୀ କଲେ ଏବଂ ଆଲୋଟ କଲେ ଏବଂ ଚାମର ସେବା ମଧ୍ୟ କଲେ। ଏସବୁ କରିକିରି ସେ ଯେତେବେଳେ ତଳକୁ ଓହ୍ଲାଇଲେ, ମାନେ ସିଂହାସନରୁ ତଳକୁ ଓହ୍ଲାଇ

0: ତାଙ୍କ ନାମ ହଉଛି ଡକ୍ଟର ଚିତ୍ତରଞ୍ଜନ ସାହାଣୀ ମହୋଦୟ। ତାଙ୍କ ପାଖକୁ ଆମେ ନେଇ ଯାଉଛୁ ସେ ପ୍ରଭୁଙ୍କର ସେଇ ଭାବ ଅନୁଭୂତିକୁ ଟିକେ ଆମମାନଙ୍କୁ ପହଞ୍ଚାଇବା ପାଇଁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। କଣ ଆପଣମାନଙ୍କ ଅନୁଭୂତି କହିବି ଆଜି। ଗତ ଦିନ ମାନଙ୍କରେ ଆପଣ ଯୋଉ ବର୍ଷା ଦେଖୁଥିଲେ, ଆମେ ଭାବୁଥିଲୁ ବର୍ଷା ହବ, ଇଏ ପିଚି ପିଚି ହେଇ ମେକଅପ୍ ଛାଡ଼ିଯିବ, କେମିତି ନାଚିବୁ ସାନ୍ତେ? ତମେ ତ ଗିଲାପ ପିନ୍ଧିକି ଆସିଲ, ଆମେ କେମିତି ନାଚିବୁ? ଆମେ କେମିତି ତମ ସହିତ ରହିବୁ? ତମକୁ ଯୋଉ ମୁହଁଟାକୁ ସଜବାଜ ହେଇଛି ଦେଖେଇବୁ କେମିତି? ଆଜି ସୁନ୍ଦର ଭାବରେ ମହାପ୍ରଭୁ ପାଗଟିଏ କରିଦେଲେ। କିନ୍ତୁ ବଡ଼ କଥାଟିଏ, ଯେତେବେଳେ ମୁଁ ଆଜି ଦେଖିଲି ଦି ଭାଇ ଭଉଣୀ ପଳେଇ ଆସିଲେ, ବଡ଼ ବାର ମଣିମା ହରିଦ୍ରା ମଣିମା ସୁଭଦ୍ରିକା ଚକରାଜ ସୁଦର୍ଶନ ପଳେଇ ଆସିଲେ, ଏତେ କାଳିଆ ସାନ୍ତ ଆସିଲେ, ଆହା ମୁଁ ଦେଖୁଥାଏ ଯେ ତ ସେବେଳେ ରହିଯାଉଥାନ୍ତି, ନାକଚଣା ଦ୍ୱାର ପାଖରେ ରହିଯାଉଥାନ୍ତି, ଆସୁନଥାନ୍ତି, ବିକଳ ହେଇ ତାଙ୍କ ପାଇଁ ନାଚୁଥାଏ, ପ୍ରଭୁ ତମେ ଟିକେ ଦେଖିଦିଅ, ତମେ ଟିକେ ଅନେଇ ଦିଅ। ଏହି ସମୟରେ ମୁଁ ହଠାତ୍ ଦେଖୁଥାଏ ଯେ ଗୁଣ୍ଡିଚା ମନ୍ଦିରର ରାସ୍ତା ଆଉ ଶ୍ରୀମନ୍ଦିରର 22.5 ପୁରା ଅଲଗା ଅଲଗା କଥା। ଏଠି ସମତଳ ରାସ୍ତା, ଯେ ଠାଦିଅଁ ଆସୁଥାନ୍ତି, ହଠାତ୍ ଯେତେବେଳେ ଝକାଟିଏ ଦେଉଥାନ୍ତି ଦୈତାପତି ସେବକମାନେ, ଯେତେବେଳେ ପହଣ୍ଡି କରୁଥାନ୍ତି ସେତେବେଳେ ଠାକୁରେ ପଛକୁ ହେଇଥାନ୍ତି, ଯେତେବେଳେ ଟିକେ ଆଗକୁ ଟାଣୁଥାନ୍ତି ସେତେବେଳେ ଦେଖୁଥାଏ ଆଖିରେ ଅନଉଥାନ୍ତି ବିସ୍ଫାରିତ ନେତ୍ର। ମୋତେ ଲାଗିଲା ମୋ ଛଡ଼ା ସେ କାହାକୁ ଦେଖୁନାହାନ୍ତି, ମୋତେ ହିଁ ଦେଖୁଛନ୍ତି। ଏତେ ଆନନ୍ଦ ଲାଗିଲା, ମୁଁ ତାକୁ ଆଉ କ'ଣ ନାଚିବି, ନାଚ ଭୁଲିଗଲି। ମୁଁ ସାଙ୍ଗେ ସାଙ୍ଗେ ଚନ୍ଦନ କରି ପକାଇଦେଲି, ମୁଁ ତାକୁ ଚନ୍ଦନ ପକାଇଦେଲି, ଚନ୍ଦନ ତାଙ୍କ ମୁହଁରେ ଲେପିଦେଲି, ସେଇ ଚନ୍ଦନକୁ ଆଣି ମୋ ଦେହରେ ପକାଇଦେଲି। ମୋତେ ଏତେ ଖୁସି ଲାଗିଲା। ଆପଣମାନେ ସମସ୍ତେ ଜଗନ୍ନାଥଙ୍କୁ ଭଲ ପାଆନ୍ତୁ, ମହାପ୍ରଭୁଙ୍କ ପାଇଁ ସମସ୍ତେ ଆଜି ସଂସାର ମଙ୍ଗଳମୟ ହେଉ ସମସ୍ତେ କହୁଥାନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
0: ଭାବନାରେ ବର୍ତ୍ତମାନ ଆମର ଉତ୍କଳର ମୌଡ଼ମଣି ଗଜପତି ଦିବ୍ୟ ସିଂହ ଦେବ ବର୍ତ୍ତମାନ ଛେରା ପହରା କାର୍ଯ୍ୟକୁ ସମାପନ କରି ବର୍ତ୍ତମାନ ଜଗନ୍ନାଥଙ୍କର ରଥ ଅଭିମୁଖେ ଯାତ୍ରା କରୁଛନ୍ତି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ, ଆଜି ଶ୍ରଦ୍ଧାଳୁ ଭକ୍ତ ଏହି ଶରଧାବାଲିର ପ୍ରାଙ୍ଗଣରେ ଦଣ୍ଡାମାନ ହୋଇ ଚଳନ୍ତି ବିଷ୍ଣୁ ଆଉ ସାକ୍ଷାତ ବିଷ୍ଣୁଙ୍କୁ ଦର୍ଶନ କରିବା ସହିତ ଆଜିର ଯେଉଁ ମହା ଆନନ୍ଦର ମିଳନର ଯାତ୍ରାକୁ ଅନୁଭବ କରୁଛନ୍ତି, ସେଇ ଅନୁଭବ ଭିତରେ କିନ୍ତୁ ପ୍ରଶାସନ ସ୍ତରରେ ତତ୍ପରତା ଦେଖାଯାଇଛି। ଏପଟେ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ତାଙ୍କର ସେବା କାର୍ଯ୍ୟ, ଯେଉଁ ଆମର ଯେଉଁ ଛେରା ପହରା କାର୍ଯ୍ୟ କରିବାକୁ ଯେତେବେଳେ ଗଜପତି ଯାତ୍ରା କରୁଛନ୍ତି ସେ ନନ୍ଦିଘୋଷ ରଥକୁ, ଏପଟେ କିନ୍ତୁ ବଡ଼ ଭାଇ ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ଭୋଇ ସେବକମାନେ କୋଠ ସୁଆସିଆମାନେ ସମସ୍ତେ ମିଳିତ ଭାବରେ ଚାରମାଳକୁ ବର୍ତ୍ତମାନ କାଢ଼ି ନେଉଛନ୍ତି। କେତେ ତତ୍ପରତା ରହିଛି ମହାପ୍ରଭୁଙ୍କର ଆଜିର ଯେଉଁ ଯାତ୍ରାକୁ ଶୃଙ୍ଖଳିତ କରି ସମଗ୍ର ବିଶ୍ୱକୁ ପୁଷ୍ପାୟିତ କରି କୁସୁମିତ କରି ପ୍ରଭୁଙ୍କର ଯାତ୍ରାରେ ଆଶୀର୍ବାଦ ସ୍ୱରୂପ ରଥଯାତ୍ରାର ଯେଉଁ ନିର୍ଦ୍ଦିଷ୍ଟ ସ୍ଥିର ଧାର୍ଯ୍ୟ କରାଯାଇଥିଲା ତାହା ବହୁ ବିଳମ୍ବିତ ହୋଇଥିଲା। କିନ୍ତୁ ଆଜି ବାହୁଡ଼ାରେ ଆଜି ବର୍ତ୍ତମାନ ଦେଖନ୍ତୁ ଆମେ ଦେଖିପାରୁଛୁ ଶ୍ରୋତା ବନ୍ଧୁ, ଚାରମାଳ ବନ୍ଧା ହୋଇଥିଲା ଯାହା ତାହା ଖୋଲା ହେଲାଣି, ଆଉ କିଛି ସମୟ ପରେ ଘୋଡ଼ା ଯୋଚା ଯିବ ଏବଂ ରଥ ଟଣା କାର୍ଯ୍ୟ ଯେଉଁ 4 ବେଳକୁ ଯେଉଁ ଧାର୍ଯ୍ୟ କରାଯାଇଥିଲା ବୋଧ ହୁଏ ତାହା 4 ବେଳକୁ ଟଣା ଆରମ୍ଭ ନିଶ୍ଚିତ ଭାବରେ ହେଇଯିବ ଏହା ଆଶା କରାଯାଉଛି। କିନ୍ତୁ ୟାରି ଭିତରେ ଏହି ଆଶା ସମ୍ଭାବନା ଉଦ୍ଦୀପନା ଭାବନା ଭକ୍ତି ଭାବନା ୟାରି ଭିତରେ ଆମେ ମଧ୍ୟ ଦେଖିପାରୁଛୁ ଆଜି ଶ୍ରୀକ୍ଷେତ୍ରର ଯେଉଁ ଆମର ବାତାବରଣ ବା ପରିବେଶ ଯେଉଁ ଅନୁକୂଳ ପାଗ ଥିଲା ତାହା ସାମାନ୍ୟ ବର୍ତ୍ତମାନ ବର୍ଷା ଅଭିମୁଖେ ବା ବର୍ଷା ହେବ ବୋଲି ସୂଚନା ପ୍ରାପ୍ତ ହେଉଅଛି, କାରଣ ଘଡ଼ଘଡ଼ିର କିଞ୍ଚିତ ଶବ୍ଦ ଆମେ ବର୍ତ୍ତମାନ ଶ୍ରବଣ କଲୁ, ତାହା ମଧ୍ୟ ଆମେ ଆଶୀର୍ବାଦ ଭାବିକି ତାହା ମଧ୍ୟ ଆମେ ଆଶୀର୍ବାଦ ଭାବୁଛୁ। ଆଉ ଏଇଠି ଶାନ୍ତିନାଥ ମହୋଦୟ ଏଇ ଭାବନା ଭିତରେ ପ୍ରଭୁଙ୍କର କଥାକୁ କିଛି କହିବା ପାଇଁ ଚାହୁଁଛନ୍ତି। ଆଜ୍ଞା କୁହନ୍ତୁ।
2: ମୁଁ ଗୋଟେ କଥା ଖାଲି ସୂଚନା ଦେବାକୁ ଚାହିଁବି, ଏଇ ଯେଉଁ ଗଜପତି ମହାରାଜା ଛେରା ପହରା କରୁଛନ୍ତି, ୟାଙ୍କର ପ୍ରଥମେ ତ ମନ୍ଦିର ଶାସନ ବା ମନ୍ଦିର ପରିଚାଳନା ଦାୟିତ୍ୱ ତ ରାଜାଙ୍କ ପାଖରେ ଥିଲା, ତାପରେ ଯେତେବେଳେ ସରକାରଙ୍କ ପାଖକୁ ଚାଲିଗଲା ସେତେବେଳେ ଏଇ ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କ ବାପା ବୀରକିଶୋର ଦେବ ଗୋଟେ ଗୀତ ଲେଖିଥିଲେ, ସେ ଗୀତଟି ମୁଁ ଟିକେ ଶୁଣେଇ ଦେବାକୁ
0: ଚାହୁଁଛି।
2: ସେ ଗୀତଟି ହେଉଛି ଚକାଡୋଳା ଚଉ ବାହାକୁ ଦୋଷ ନ ଦେଇ ମୁଁ ଦେବି କାହାକୁ, ପ୍ରଭୁ କେଉଁ ଦରକାରକୁ ଆଶ୍ରା କଲୁ ସରକାରକୁ, ରଥ ଖରକାକୁ ପଛରେ ପକାଇ, ରଥ ଖରକା ମାନେ ମୁଁ ରଥ ଖରକା, ରଥ ଖରକାକୁ ପଛରେ ପକାଇ ମଥାରେ ରଖିଲୁ କଥା କୁହାଙ୍କୁ,

0: ଦେଲେ ନରଖିଲୁ ସେବକ ଟେକ ବେଳ ଜାଣି ମୋଡ଼ିଲୁ ବେକ ଏକିତ ବିବେକ ପ୍ରଭୁ ଶ୍ରୀମୁଖ ମହାବାହୁ ବୋଲା ଉଚ୍ଚୁ ଛାଙ୍କୁ ନାଥ ତୋର ଏକି ଅକଲ ନିଜ ଘର ଦେଲୁ ଦଖଲ ଭଣ୍ଡାର ରକ୍ଷକ ପ୍ରଭୁ ଲୋକନାଥ ରଖି ନ ପାରିଲେ ଲକ୍ଷ୍ମୀ ମାଆଙ୍କୁ। ଇଏ ହେଉଛି ଯେତେବେଳେ ମନ୍ଦିରର ପ୍ରଶାସନ ଦାୟିତ୍ୱ ତାଙ୍କ ହାତରୁ ଚାଲିଗଲା, ହୁଏତ ସେତେବେଳକୁ ତାଙ୍କର ସାମର୍ଥ୍ୟ ବି ନଥିଲା, କିନ୍ତୁ ସିଏ ମହାପ୍ରଭୁଙ୍କର ଯେଉଁ ପରିଚାଳନା ଦାୟିତ୍ୱ ଦେବାକୁ ହସ୍ତାନ୍ତର କରିବାକୁ ଚାହୁଁନଥିଲେ ବୋଲି ଏ ପ୍ରକାର ତାଙ୍କର ଅନୁଶୋଚନା ବା ତାଙ୍କର ମନର କ୍ଷୋଭକୁ ଗୋଟେ କବିତା ମାଧ୍ୟମରେ ସିଏ ବର୍ଣ୍ଣନା କରିଛନ୍ତି। ଏଇଥିରୁ ଆମେ ବୁଝିବା ଯେ ଯେତେ ଯାହା ହେଲେ ମଧ୍ୟ କେଉଁ ହଜାର ହଜାର ବର୍ଷ ତଳୁ ମହାରାଜାମାନଙ୍କର ଯେଉଁ ଶାସନ କ୍ଷମତା ଥିଲା ଏବଂ ତାର ଗୋଟେ ଅଂଶ ଥିଲା ଶ୍ରୀମନ୍ଦିର ପରିଚାଳନା।
1: ସେବାରୁ ଅନ୍ତର ହେଲି ଯେବେ ପ୍ରଭୁ ଏ ପ୍ରାଣ ଥିବ କିମ୍ପାଇ ଓହ୍ଲାଏ ନଦୀ କିମ୍ପା ମୋ ମଥାରୁ ଜଞ୍ଜାଳ ଭାର ଗୋସାଇ।
0: ହଉ ଆପଣ କୁହନ୍ତୁ
1: କେତେ ସମର୍ପିତ ଭାବନା ଏ ଦେଶର ରାଜା କେତେ ଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପିତ କରିଛନ୍ତି। ଯଦି ପ୍ରଭୁ ମୁଁ ଯଦି ଆପଣଙ୍କର ସେବା କରିପାରିଲି ନାହିଁ ତାର ଏ ସଂସାରର ଭାର ମୋ ମଥାରେ କାହିଁକି ଦେଇଛ ପ୍ରଭୁ, ମୁଁ ଆପଣଙ୍କର ସେବାର ଯଦି ଯୋଗ୍ୟ ହେଇପାରିଲି ନାହିଁ। ସେହି ଭାବ ସମର୍ପଣରେ ଇତିହାସ ସାକ୍ଷୀ ଯେତେବେଳେ ପୁରୁଷୋତ୍ତମ ଦେବ ଯେତେବେଳେ କାଞ୍ଚି ଅଭିଯାନ କରିଥିଲେ ଏଇ ଉତ୍କଳର ରାଜାଙ୍କର ସେ ସମ୍ମାନକୁ ରଖିବା ପାଇଁ ନିଜେ ପ୍ରଭୁ ବଳିଆର ଭୁଜ ବଡ଼ ଭାଇ ବଳଭଦ୍ର ଏବଂ ଜଗନ୍ନାଥ କଳା ଘୋଡ଼ା ଆଉ ଧଳା ଘୋଡ଼ାରେ ଯାତ୍ରା କରିଥିଲେ ସେ କାଞ୍ଚି ଅଭିଯାନରେ। ହଁ ଆଉ ଆମେ ମଧ୍ୟ ଦେଖିପାରୁଛୁ ବର୍ତ୍ତମାନ ସେଇ ନନ୍ଦିଘୋଷ ରଥରେ ଜଗତର ନାଥ ଜଗନ୍ନାଥ କୋଟି କୈବଲ୍ୟ ନାଥ ଅରକ୍ଷ ରକ୍ଷଣ ପ୍ରଭୁଙ୍କ ପାଖରେ ସେ ଗଜପତି ମହାରାଜ ବର୍ତ୍ତମାନ ସୁନ୍ଦର ଭାବରେ ସେଇ ଛେରା ପହରାର କାର୍ଯ୍ୟକୁ କରୁଛନ୍ତି ପ୍ରଭୁଙ୍କ ନିକଟରେ। ଏଇ ଯେଉଁ ଏପଟେ ବଡ଼ ଭାଇ ବଳଭଦ୍ରଙ୍କର ରଥର ଚାରମାଳ ମଧ୍ୟ ଖୋଲାଯାଉଛି, ଯାହା ଟିକିଏ ସମୟ ପୂର୍ବରୁ ଆମେ ମଧ୍ୟ ସୂଚନା ପ୍ରଦାନ କରୁଥିଲୁ। ଆଉ ସବୁଠାରୁ ବଡ଼ କଥା ଶରଧାବାଲିରେ ଭକ୍ତମାନେ ସବୁ ଥିଲାବେଳେ ପ୍ରାତଃ ସମୟରୁ ଆମେମାନେ ମଧ୍ୟ ଦେଖିପାରୁଛୁ ଯେଉଁ ତିନି ଗୋଟି ରଥରେ ଯୋଚା ଯାଇଥିଲା ଦଉଡ଼ି ଯେତେବେଳେ ଗୁଣ୍ଡିଚା ଯାତ୍ରାରେ ସେଇ ଦଉଡ଼ି ମଧ୍ୟ ସୁନ୍ଦର ଶୃଙ୍ଖଳିତ ଭାବରେ ତାକୁ ଗୋଟିଏ ଜରି ପାଲକୁ ଢଙ୍କା ଯାଇ ରଖାଯାଇଛି। ଆଉ କିଛି ସମୟ ପରେ ତାହାର ମଧ୍ୟ ସେ ଜରି କଢ଼ାଯିବ ଆଉ ଦଉଡ଼ି ଲାଗିବ, ଯେଉଁ ଦଉଡ଼ି ଲାଗିସାରିଲା ପରେ ରଥ ଟଣା କାର୍ଯ୍ୟ ହେବ। ଆଉ ଏପଟେ ଆମର ଗଜପତି ମହାରାଜ ଛେରା ପହରାର ଯେଉଁ ନୀତି ଯେଉଁ ଦୁଇଟି ପ୍ରକାରର ହୋଇଥାଏ ରାଜନୀତି, ଆଉ ଗୋଟିଏ ହେଉଛି ଛେରା ପହରା, ଯେଉଁ ଦଣ୍ଡ ପ୍ରଣାମ ପ୍ରଥମେ ଆସିବେ ଦଣ୍ଡ ପ୍ରଣାମ କରିବେ ତାପରେ ଶୁକ୍ଳବସ୍ତ୍ର ପ୍ରଦାନ କରିବେ। ଏଇ ଯେଉଁ ଶୁକ୍ଳବସ୍ତ୍ର ପ୍ରଦାନ କରିବାର ପରମ୍ପରା ଯାହାକି ଆମର ରାଜା କପିଳେନ୍ଦ୍ର ଦେବଙ୍କର ସମୟରୁ ଏହା ହେଇଥିଲା, ଯେତେବେଳେ ରାଜା କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ କରି ଆସିଥିଲେ ସେତିକି ବେଳେ ସେ ପ୍ରଥମେ ବସ୍ତ୍ରକୁ ପ୍ରଦାନ କରି ଦାକ୍ଷିଣାତ୍ୟ ବିଜୟ ପରେ ଆଶୀର୍ବାଦ ସ୍ୱରୂପ ପ୍ରଭୁଙ୍କ ପାଖରେ ବସ୍ତ୍ର ପ୍ରଦାନ କରି ଆଶୀର୍ବାଦର ଯେଉଁ ଛତ୍ର ଛାୟାରେ ବାହୁତଳେ ରଖିବା ପାଇଁ ନିବେଦନ କରିଥିଲେ। ଦେହର ସୌନ୍ଦର୍ଯ୍ୟ ହେତୁ ବିବର୍ଦ୍ଧନ ଆହେ ପ୍ରାଣ ନାଥନୀୟ ସୁଚାରୁ ବସନ, ସେଇ ଦଣ୍ଡ ପ୍ରଣାମ କରି ପ୍ରଭୁ ସୁଚାରୁ ବସ୍ତ୍ର ପ୍ରଦାନ କରୁଛନ୍ତି, ଯାହାକୁ ନିଉ ଛାଳି ବୋଲି ମଧ୍ୟ କୁହାଯାଇଥାଏ। ସେ ନିଉ ଛାଳି ପରେ ପୁଣି ପୁଷ୍ପାଞ୍ଜଳି ଅର୍ପଣ କରିବେ, ତାପରେ କର୍ପୂର ଆଳତି ସୁନା ଚାମରରେ ଆଲଟ ସେବା ଆଉ ଯାହା କରିବେ ମାର୍ଜନା ତାପରେ ଆରମ୍ଭ ହେବ। ବାସ୍ତବରେ ଏଇ ଯେଉଁ ପୁଷ୍ପାଞ୍ଜଳି ପ୍ରଦାନ ମାଧ୍ୟମରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ପ୍ରଭୁଙ୍କର ଯାତ୍ରା କୁସୁମିତ ହେବା ସହିତ ଏ ସମଗ୍ର ସଂସାରର ଜଗତର ଜନଜୀବନ ତାଙ୍କର ଯାତ୍ରା ମଧ୍ୟ କୁସୁମିତ ହେଉଥାନ୍ତୁ। ତାରି ଭିତରେ ବିଜେ କାହାଳୀ ବାଜୁଛଇ ବୈଜନ୍ତ୍ରୀ ଅଛନ୍ତି, କାହାଳିଆ ସେବକମାନେ ଅଛନ୍ତି। ଆଉ ମଧ୍ୟ ଶ୍ରୋତାବନ୍ଧୁ ଆମେ ଦେଖିପାରିଲୁଣି ବର୍ତ୍ତମାନ ଯେଉଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିତରେ ଆନନ୍ଦ ଆହୁରି ଅଧିକରୁ ଅଧିକ ଭାବ ଜାତ ହେଲାଣି, କାହିଁକି ନା ଆଉ କିଛି ସମୟ ପରେ ରଥ ଟଣା କାର୍ଯ୍ୟ ହେବ ଏବଂ ଆମର ପୋଲିସର ଯେଉଁ ବାହିନୀ ଅଛନ୍ତି କିଛି ଯେଉଁ ସୁବ୍ୟବସ୍ଥା ନିମନ୍ତେ ସେମାନଙ୍କୁ ମଧ୍ୟ ତିନି କୋଟି ରଙ୍ଗରେ ମଧ୍ୟ ତାଙ୍କୁ ଜ୍ୟାକେଟ୍ ସେମାନେ ପିନ୍ଧି ସାରିଲେଣି। ବଡ଼ ଭାଇ ବଳଭଦ୍ରଙ୍କର ନୀଳବର୍ଣ୍ଣର, ଲାଲ ରଙ୍ଗର ଦେବୀ ସୁଭଦ୍ରାଙ୍କର, ଆଉ ହଳଦିଆ ଜ୍ୟାକେଟ୍ ଯେଉଁମାନେ ପିନ୍ଧିଛନ୍ତି ସେମାନେ ସେବା କାର୍ଯ୍ୟ ତୁଲାଇବେ ସେଇ ନନ୍ଦିଘୋଷ ରଥର।
2: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ

0: ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ଡାଇରିଆ ନିରାକରଣ ପାଇଁ କେତୋଟି ସାଧାରଣ ସତର୍କତା।
3: ଅଧଘଣ୍ଟାଏ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି କିମ୍ବା ଏକ ଲିଟର ପାଣିରେ ଗୋଟିଏ ହାଲୋଜେନ୍ ବଟିକା ପକାଇ ଅଧଘଣ୍ଟା ପରେ ପିଇବା ପାଇଁ ବ୍ୟବହାର କରନ୍ତୁ।
2: ଖାଦ୍ୟ ପ୍ରସ୍ତୁତି ପୂର୍ବରୁ, ଖାଇବା ପୂର୍ବରୁ ଓ ଶୌଚ ହେବା ପରେ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ।
3: କାହାର ଝାଡ଼ା କିମ୍ବା ବାନ୍ତି ଲକ୍ଷଣ ଦେଖାଦେଲେ ତୁରନ୍ତ ORS ଦ୍ରବଣ ପିଆନ୍ତୁ ଓ ଡାକ୍ତରଖାନା ନିଅନ୍ତୁ। ବିଳମ୍ବ କଲେ ବିପଦ ଅଛି।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
4: ହଁ, ଏ ମୂର୍ତ୍ତିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
5: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
4: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
5: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
6: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
7: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
6: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
7: ଅଛି କେବଳ ମଣିଷ ପଣିଆ।
6: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
7: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
6: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି PM ରାହତ ଯୋଜନା,
7: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ 7 ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
6: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜିକୃତ ହୋଇଛନ୍ତି।
7: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
6: ଆସନ୍ତୁ, ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
7: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
6: ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା ଦ୍ୱାରା ଜନହିତରେ ଜାରି।
0: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ଘର 1811, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
8: ଆଗେ ଗଜପତି ଉଭା ହୋଇଛନ୍ତି, ଶିରେ ଯୋଡ଼ି କଙ୍କର ଦୁଇକି, ସିନା ସୋଧନୀରେ ମାର୍ଜନା କରନ୍ତି ରଥ ଚକ ସବୁ ଭୂଇଁକି।
9: ଆଗେ ପହଣ୍ଡିର ଭୂଇଁକି ଯୋଉ ମାର୍ଜନା କାର୍ଯ୍ୟ କରାଯାଉଥିଲା, ବର୍ତ୍ତମାନ ରଥର ସେଇ ଭୂମିକୁ ମାର୍ଜନା କରୁଛନ୍ତି ଗଜପତି ମହାରାଜ। ସମ୍ପ୍ରତି ରାଜଗୁରୁଙ୍କ ଦ୍ୱାରା ଅଭିମନ୍ତ୍ରିତ ଯୋଉ ହେଇଛି, ଯୋଉ ସୁନାର ଯୋଉ ମାର୍ଜନାର ଯୋଉ ବା ସୁନା ଖଡ଼ିକା, ସେଇ ସୁନା ଖଡ଼ିକାକୁ ଧରିଛନ୍ତି ଗଜପତି ମହାରାଜ। ଯୋଉ ମହାରାଜ ମାର୍ଜନର କାର୍ଯ୍ୟ କରିବେ, କିନ୍ତୁ ତା ପୂର୍ବରୁ ସିଏ ବର୍ତ୍ତମାନ କର୍ପୂର ଆଳତି କରୁଛନ୍ତି। କର୍ପୂର ଆଳତିରେ ପ୍ରଭୁଙ୍କ ନିକଟରେ ସମର୍ପଣ କରୁଛନ୍ତି, କର୍ପୂର ପୁରେଣ ମନହରେଣ ସୁବର୍ଣ୍ଣ ପାନ୍ତ୍ରାନ୍ତର ସଂସ୍ଥିତେନ ପ୍ରଦୀପ୍ତ ଭାଷା ସହସଙ୍ଗତେନ ନିରାଞ୍ଜନାତେ ଜଗନ୍ନାଥ କୁର୍ବେ। ସେ କର୍ପୂର ବର୍ତ୍ତିକାର ଆଳତି ପୂର୍ବକ ପ୍ରଭୁ ବର୍ତ୍ତମାନଙ୍କର ସେଇ ଜଗନ୍ନାଥ, ଯେଉଁ ଅଖିଳ ବ୍ରହ୍ମାଣ୍ଡର ପ୍ରତି ସେଇ ଚକା ଚକା ଆଖି, ଚକା ନୟନରେ ଯିଏ ସବୁକିଛି ଦେଖୁଛନ୍ତି, ସେ କାଳିଆ ଶାନ୍ତ ଯେଉଁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଜି ଏକାକାର ହେଇଛନ୍ତି ସେଇ ସମସ୍ତ ଶ୍ରଦ୍ଧାଳୁ ଭକ୍ତ, ସେ ଭକ୍ତଙ୍କ ସମ୍ମୁଖରେ ଆଜି ସର୍ବଶ୍ରେଷ୍ଠ ଭକ୍ତ ଯିଏ ଆଦ୍ୟ ସେବକ ଚଳନ୍ତି ବିଷ୍ଣୁ, ବର୍ତ୍ତମାନ ସେଇ ନନ୍ଦୀଘୋଷ ରଥରେ ଛେରା ପହରା କାର୍ଯ୍ୟ କରିବାକୁ ଯାଉଛନ୍ତି। କାରଣ ଏହା ପୂର୍ବରୁ ତାଙ୍କର ଯେଉଁ ରାଜନୀତି ବନ୍ଦାପନା କାର୍ଯ୍ୟ ତାହା ସମାପନ କରିସାରିଲେଣି, ଆଉ ଅପେକ୍ଷା କରିଛନ୍ତି ଯେ ଯେଉଁ ଦୟଣାମାଳି ଶୁକ୍ଳ ବସ୍ତ୍ର ଶୁକ୍ଳ ପୁଷ୍ପ ପ୍ରଦାନ କରିବେ, ସେଇ ଶୁକ୍ଳ ପୁଷ୍ପକୁ ତାହାକୁ ଭଣ୍ଡାର ମେକାବ ରଥର ଚତୁର୍ଦିଗରେ ବା ଯେଉଁ ଯେଉଁ ଭୂମି ରଥର ଭୂମି ସେଇଠାରେ ସିଞ୍ଚନ

କରିବେ ଆଉ ସଂସ୍କାର ହୋଇଥିବା ସେ ଖଡିକା ଯୋଉ ଝାଡୁକୁ ସୁନାର ଯୋଉ ଲାଗିଅଛି ବେଣ୍ଟ ସୁନାର ବେଣ୍ଟରେ ଯୋଉ ନାରିକେଳର ଯୋଉ ଖଡିକା ବା ଯୋଉ ରହିଅଛି ତାହାର ସେଇ ଯୋଉ ରଥର ଭୂମିକୁ ତାକୁ ସୁନ୍ଦର ଭାବରେ ମାର୍ଜନାର କାର୍ଯ୍ୟ କରୁଛନ୍ତି। ଇଏ ଶୋଧନର କାର୍ଯ୍ୟ। ବାସ୍ତବରେ ଯଦି ଆମେ ଦେଖିବା ଏ ମାର୍ଜନ କ'ଣ, ଯଦି ଆମେ ସୂକ୍ଷ୍ମାତି ସୂକ୍ଷ୍ମ ଭାବରେ ଚିନ୍ତା କରିବା, ଅନ୍ତଃଶୁଦ୍ଧି ବୋଲି ଯାହାକୁ କୁହାଯାଇଥାଏ, କାରଣ ବହିଶୁଦ୍ଧି ଯାହା ଆମର ଆଖିକୁ ଦେଖାଯାଉଛି ତାହା ବାସ୍ତବରେ ସେୟା ନୁହେଁ। ଏହା ମାଧ୍ୟମରେ ଆମ ମନ ଭିତରେ ଥିବା ସମସ୍ତ ଷଡ଼ରିପୁ, ଯେଉଁ ଷଡ଼ରିପୁକୁ ଆମେ ଦମନ କରି ମନ ଭିତରେ ଶାନ୍ତି ମୈତ୍ରୀ ପ୍ରୀତି ଆଉ ସବୁବେଳେ ଚିର ଆନନ୍ଦ ଆମେ ରହି ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିବା ସହିତ ପ୍ରତିଟି ବ୍ୟକ୍ତିଙ୍କୁ ଭଲ ପାଇବା, ସମ୍ମାନ ଦେବା, ସ୍ନେହ ପ୍ରଦାନ କରିବା, ଇଏ ଯାତ୍ରାର ଆଭିମୁଖ୍ୟ ହେଉଛି ଏଇଆ। କାହିଁକି ନା ଆମ ଭିତରେ ଯଦି କୌଣସି ବିକାର ଥିବ ତେବେ ତାହେଲେ ଆମେ କେବେ କାହାକୁ ଆପଣେଇ ପାରିବା ନାହିଁ। ଠିକ୍ ସେହିପରି ସେହିପରି ଭାବରେ ଶୁକ୍ଳ ପୁଷ୍ପକୁ ଯେଉଁ ସିଞ୍ଚନ କରାଯାଉଛି, ଭଣ୍ଡାର ମେକଅପ୍ ଯେଉଁ ଏଇଠାରେ ଆଣି ସିଞ୍ଚନ କରୁଛନ୍ତି ଦୟଣାମାଳି ସେବକଙ୍କ ଠାରୁ, ତାହା ସେଇ ରଥର ଭୂମିକୁ ମାର୍ଜନ କରୁଛନ୍ତି ଗଜପତି ମହାରାଜ। ଏହାପରେ ଚନ୍ଦନର ଜଳ ଯାହା ଯେଉଁଥିରେ ଚନ୍ଦନ ଗୁଣ୍ଡ ଜଳରେ ମିଶ୍ରଣ କରାଯାଇଥିବ ବହଳିଆ, ତାକୁ ମଧ୍ୟ ପକାଇବେ, ସିଞ୍ଚନ କରିବେ, ସେଇ ସଂସ୍କାରିତ କରିବେ ଆଉ ପୁନର୍ବାର ପୁଣି ଆସିବ ସେଇ ଚନ୍ଦନ ଗୁଣ୍ଡର ସିଞ୍ଚନ ଆଉ ମାର୍ଜନାର କାର୍ଯ୍ୟ। ଏ ମାର୍ଜନା ଆଉ ଦ୍ୟୋତନା ଭିତରେ ଯେଉଁ ସେବା ସମର୍ପଣର ଭାବ, ଯେ ପ୍ରଭୁ ମୁଛାର ମାତର ମୋର ମୋର ବୋଲି କହିବାକୁ ନାହିଁ ବାଟ, ତୁମ ଶ୍ରୀ ଚରଣେ ଅର୍ପଣ କରୁଛି, ଘେନ ହେ ବିଶ୍ୱ ସମ୍ରାଟ, ମୁଁ ସବୁକିଛି ଆପଣଙ୍କ ସମ୍ରାଟ, ହେ ବିଶ୍ୱର ସମ୍ରାଟ ମୁଁ ଆପଣଙ୍କୁ ସମର୍ପଣ କରୁଛି। ସେଇ ପ୍ରଭୁଙ୍କର ନିକଟରେ ଯେଉଁ ସେବା ସମର୍ପଣକୁ ଅର୍ପଣ କରୁଛନ୍ତି ଗୋଟିଏ ପରେ ଗୋଟିଏ, ଜ୍ୟେଷ୍ଠାୟ ନମ ଶ୍ରେଷ୍ଠାୟ ନମ, ଏ ସଂସ୍କୃତି ମଧ୍ୟ ଆମକୁ ସେୟା ଶିଖଉଛି, ଗୁରୁ ଗୁରୁଜନମାନଙ୍କୁ ସମ୍ମାନ କର, ତାଙ୍କର ଆଶୀର୍ବାଦ ଲାଭ କର, କାରଣ ତାଙ୍କର ଆଶୀର୍ବାଦରେ ପଙ୍ଗୁ ଲିଙ୍ଘ ଇତିଗିରି ଭଳି ଆମେ ସବୁକିଛି ଆମେ କରିପାରିବା, ଯେତେ ବଡ଼ ଅସାଧ୍ୟ କାର୍ଯ୍ୟ ହେଲେ ମଧ୍ୟ। ଆଉ ଏପଟେ ଆମର ବଡ଼ ଭାଇ ବଳଭଦ୍ରଙ୍କର ରଥର ସମସ୍ତ ଚାରମାଳ ଯାହା ବନ୍ଧା ଯାଇଥିଲା ତାହା ଖୋଲାଗଲାଣି, ଆଉ ଦଉଡ଼ିମାନେ ମଧ୍ୟ ଯେଉଁ ଲାଗିଥିଲା ସେଇ ବନ୍ଧା କାର୍ଯ୍ୟରେ ତାକୁ ମଧ୍ୟ ସୁନ୍ଦର ଭାବରେ ସବୁ ଖୋଲା ହୋଇ ଏକତ୍ରୀକରଣ କରାଗଲାଣି। ପ୍ରଶାସନିକ ସ୍ତରରେ ସୁନ୍ଦର ଭାବରେ ବାରିକେଡ୍ ମଧ୍ୟରେ କୌଣସି ବାହାର ବ୍ୟକ୍ତି ଯେଉଁମାନେ ବିନା ପାସ୍ରେ ଅଛନ୍ତି ସେମାନଙ୍କୁ ସମସ୍ତଙ୍କୁ ବାହାରକୁ ବାହାର କରା ଦିଆଯାଉଛି ଯେଉଁ କଡନ୍ ଭିତରୁ, ଆଉ ବିଜେ କାହାଳି ବାଜିକି ସେଇ ଜଗନ୍ନାଥଙ୍କର ଯେଉଁ ଛେରା ପହରର କାର୍ଯ୍ୟ ଆଉ କିଛି ସମୟ ପରେ ଯେଉଁଠି ସରିବ, ସେ ସରିବା ଭିତରେ ଆଶୀର୍ବାଦର ମାଳ ସ୍ୱରୂପ ମଧ୍ୟ ନିଜେ ଚଳନ୍ତି ବିଷ୍ଣୁ ଧାରଣ କରିସାରିଛନ୍ତି ବଡ଼ ଭାଇ ବଳଭଦ୍ରଙ୍କ ଯେଉଁ ପାଖରୁ। ଆଉ କିଛି ସମୟ ଆମେ ଅପେକ୍ଷା କରିବା, ଭରସା ଶିରସା ଦୃଷ୍ଟିଆ ମନସା ବଶସାମ ତଥା ପଦ୍ମଭ୍ୟାମ କରାଭ୍ୟାମ ଜାନୁଭ୍ୟାମ ପ୍ରଣମ ଅଷ୍ଟାଙ୍ଗ ଉଚ୍ଚତେ, ଯେଉଁଠିକି ଆମେ ଯେଉଁଠି ଅର୍ଥାତ୍ ବକ୍ଷ ଶିର ଅନ୍ତର୍ଦୃଷ୍ଟି ମନ ବଚନ ପାଦ କର ଜଙ୍ଘ ଏ ସମସ୍ତକୁ ଆମେ ଆପଣଙ୍କ ନିକଟରେ ଏକୀଭୂତ କରି ସବୁ ଷଡ଼ରିପକୁ ଆମେ ଦମନ କରି ପ୍ରଭୁଙ୍କ ନିକଟରେ ଆମେ ପ୍ରାର୍ଥନା କରିବା, ହେ ପ୍ରଭୁ ଆପଣ ଆମକୁ ଆଶୀର୍ବାଦ କରନ୍ତୁ, ଯୁଗେ ଯୁଗେ ଆପଣଙ୍କର ସେବାର ଯେଉଁ ଆମକୁ ସାନ୍ନିଧ୍ୟ ମିଳିଛି, ଯେଉଁ ପ୍ରାପ୍ତ ମିଳିଛି, ବାସ୍ତବରେ ଏହା ଚିର ବନ୍ଦନୀୟ, ଆମେ ସେତିକି ଧନ୍ୟ କରୁ ହେଇଥିଲେ, ଆମେ ଯେଉଁ କେଉଁ ଜନ୍ମରେ ଆମେ ସେତିକି ପୁଣ୍ୟ ଫଳ ଲାଭ କରିଛୁ, ଆଜି ଆପଣଙ୍କର ସେବାରେ ଏଇ ଯେଉଁ ନିଜକୁ ନିୟୋଜିତ କରିଛୁ, କାରଣ ଜଳେ ସ୍ଥଳେ ଚାନ୍ତରିକ୍ଷେ ମୁକ୍ତିଶ୍ରୀ ପୁରୁଷୋତ୍ତମ ଏଇ କ୍ଷେତ୍ର, କାରଣ ଗଙ୍ଗାୟାମ ଜଳେ ମୁକ୍ତି ବାରାଣସିଆ ଜଳେ ସ୍ଥଳେ ଜଳେ ସ୍ଥଳେ ଚାନ୍ତରିକ୍ଷେ ମୁକ୍ତିଶ୍ରୀ ପୁରୁଷୋତ୍ତମ, ଏଇ ସେ ପୁରୁଷୋତ୍ତମ କ୍ଷେତ୍ର ଯେଉଁ କ୍ଷେତ୍ର ପରମ ପାବନ କ୍ଷେତ୍ର, ମୁକ୍ତିର କ୍ଷେତ୍ର, ମୋକ୍ଷର କ୍ଷେତ୍ର, ଏଠି ସାକ୍ଷାତ ଦେବୀ ବିମଳା ମଧ୍ୟ ମୁକ୍ତି ପାଇବା ପାଇଁ ଏହି କ୍ଷେତ୍ରରେ ବିରାଜମାନ କରିଛନ୍ତି। କୈବଲ୍ୟ ଭୋଜିନୀ ଦେବୀ ବିମଳେ ବିମଳେ ପ୍ରଦେ, ପ୍ରତିଟି ପ୍ରଭୁଙ୍କର ଲାଗି ହୋଇଥିବା ପ୍ରତ୍ୟେକଟି ପଦାର୍ଥ ତାହା ମଧ୍ୟ କୈବଲ୍ୟ, ସେଇ କୈବଲ୍ୟ ପ୍ରାପ୍ତି ହେବା ସହିତ ପ୍ରଭୁଙ୍କର ଆଶୀର୍ବାଦ ସ୍ୱରୂପ ଯେଉଁ ତାମଜାନରେ ଆସିଛନ୍ତି, ଦେଖନ୍ତୁ ଆମେ ଦେଖୁଛୁ ନୀଳ ରଙ୍ଗର ଯେଉଁ ସୁନ୍ଦର ଭାବରେ ପାନପତ୍ରର ଯେଉଁ ଆଲଟ, ଆଉ ଏପଟେ କଳା ଛତ୍ରୀ ଧଳା ଛତ୍ରୀ, ତାରି ଭିତରେ ମୁଁ ନେଇଯାଉଛି ଆମ ଗହଣ।

0: ଭିତରେ ଅଛନ୍ତି ଡକ୍ଟର ନରେଶ ଦାସ ମହୋଦୟ, ଯାହାଙ୍କ ପାଖରୁ ଆମେ ମହାପ୍ରଭୁଙ୍କର ଏ ଦିବ୍ୟ ଲୀଳାର ଦିବ୍ୟ ଯାତ୍ରାର ସେଇ ସୁନ୍ଦର ବର୍ଣ୍ଣନାକୁ ଆମେ ଶ୍ରବଣ କରିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବାତାବରଣ ଧୀରେ ଧୀରେ ପରିବର୍ତ୍ତିତ ହେବାକୁ ଲାଗିଲାଣି, କାରଣ ଆମେ ଦେଖୁଥିଲେ ଯେ ବର୍ତ୍ତମାନ ଖରା ପଡ଼ିଥିଲା ଏବଂ ଯେତେବେଳେ ଗଜପତି ମହାରାଜ ଆସି ପ୍ରବେଶ କଲେ ଧୀରେ ଧୀରେ ଧୀରେ ଧୀରେ ସେ ଖରା ଚାଲିଗଲାଣି ଏବଂ ବର୍ତ୍ତମାନ ଆକାଶ ମଣ୍ଡଳ ଟିକେ କଳା ପଡ଼ିଲାଣି, ବାଦଲ ଧୀରେ ଧୀରେ ଆସୁଛି ଏବଂ ଏହି ବାଦଲରେ ଆମେ ଲକ୍ଷ୍ୟ କରୁଛୁ ଯେ ବର୍ତ୍ତମାନ ଯେହେତୁ ସମୟ ଟିକେ ସନ୍ଧ୍ୟା ସମୟ ହୋଇଯାଉଛି, ତେଣୁ ନିଶ୍ଚିତ ଭାବରେ ଟିକେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଆଉ ବର୍ତ୍ତମାନ ଗଜପତି ମହାରାଜା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥରେ ଛେରା ପହଁରା କାର୍ଯ୍ୟ ଅବ୍ୟାହତ ରଖିଛନ୍ତି। ବର୍ତ୍ତମାନ ରଥ ଚାରିପଟ ବୁଲି ସେ ଚନ୍ଦନ ପାଣି ଛିଞ୍ଚୁଛନ୍ତି ଏବଂ ରଥକୁ ଅତ୍ୟନ୍ତ ସୁସଂସ୍କୃତ କରୁଛନ୍ତି। ଏପଟରେ ଯେଉଁ ଭକ୍ତମାନେ ଅଛନ୍ତି ସେମାନଙ୍କର ମଧ୍ୟ ଧୈର୍ଯ୍ୟର ବନ୍ଧ ଧୀରେ ଧୀରେ ଭାଙ୍ଗି ଭାଙ୍ଗି ଯାଉଛି, କାରଣ ରଥ ଟଣା ସମୟ ପାଖେଇ ଯାଉଛି। ଆମେ ଦେଖିଲୁ ଯେ ବର୍ତ୍ତମାନ ତାଳଧ୍ୱଜ ରଥରେ ଯେଉଁ କାଠ ଗଡ଼ିଗୁଡ଼ିକ ଥିଲା, ସେ କାଠ ଗଡ଼ିଗୁଡ଼ିକ ଯେଉଁ ଚାରମାଳ ଥିଲା, ବର୍ତ୍ତମାନ ଚାରମାଳର ଫିଟା ଯାଇ ସେ କାଠ ଗଡ଼ିଗୁଡ଼ିକୁ ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନକୁ ନିଆଯାଇଛି ଏବଂ ବର୍ତ୍ତମାନ ରୂପକାର ସେବକମାନେ ଘୋଡ଼ାଗୁଡ଼ିକୁ ଆଣି ଯୋଚିବାକୁ ଆରମ୍ଭ କରିଛନ୍ତି। କାରଣ ଆପଣମାନେ ଜାଣନ୍ତି ଗଜପତି ମହାରାଜାଙ୍କର ଛେରା ପହଁରା ସେବା ହେଉଛି ସର୍ବଶେଷ ଏବଂ ଏହାପରେ ମହାପ୍ରଭୁଙ୍କର ରଥ ଟଣା କାର୍ଯ୍ୟଟି ନିଶ୍ଚିତ ଭାବରେ ଅନୁଷ୍ଠିତ ହେବ। ଏବଂ ବର୍ତ୍ତମାନ ଗଜପତି ମହାରାଜା ଯେହେତୁ ଚାଲି ଯାଇଛନ୍ତି ବଳଭଦ୍ରଙ୍କର ତାଳଧ୍ୱଜର ରଥକୁ ତାଳଧ୍ୱଜ ରଥରେ ଛେରା ପହଁରା କରିକି ସେ ଚାଲି ଯାଇଛନ୍ତି, ତେଣୁ ବର୍ତ୍ତମାନ ଏଠାରେ ରଥ ଟଣାର ଯେଉଁ ଯେଉଁ ପ୍ରସ୍ତୁତି ତା ଆରମ୍ଭ ହୋଇଛି। ଯେଉଁ ଘଣ୍ଟୁଆ ସେବକମାନେ ସେମାନେ ମଧ୍ୟ ଧୀରେ ଧୀରେ ନିଜର ଘଣ୍ଟ ସହିତ ଯାଇ ସେଠାରେ ଉପବେଶନ କରିଛନ୍ତି ଏବଂ ଆମେ ଦେଖୁଛୁ ଯେଉଁ କଡ଼ନ ଦାୟିତ୍ୱରେ ଯେଉଁମାନେ ଥିଲେ ନୀଳ ବସ୍ତ୍ର ପରିଧାନ କରିଛନ୍ତି। ନୀଳ ବସ୍ତ୍ର ପରିଧାନ କରିଥିବା ଯେଉଁ ଆରକ୍ଷୀ ବାହିନୀ ସେମାନେ ମଧ୍ୟ ରହିଛନ୍ତି। ବଳଭଦ୍ରଙ୍କର ରଥର କେମିତି ସୁଚାରୁ ରୂପେ ସଞ୍ଚାଳନ ହେବ ବର୍ତ୍ତମାନ ସେମାନେ ପ୍ରସ୍ତୁତ ହୋଇଗଲେଣି ଏବଂ ଯେଉଁ ଆମର ଆରକ୍ଷୀ ଅଧିକ୍ଷକ ଯିଏ ଅଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ ମହୋଦୟ ସେ ବର୍ତ୍ତମାନ ଅଛନ୍ତି ବଳଭଦ୍ରଙ୍କ ରଥ ଠିକ୍ ତଳେ ତଳେ ସେ ଅଛନ୍ତି, ତଦାରଖ କରୁଛନ୍ତି କିଭଳି ଭାବରେ ସୁଚାରୁ ରୂପେ ରଥ ଟଣାଟି ଆରମ୍ଭ ହେବ। ରଥ ଟଣାର ସମୟ ଥିଲା ଦିନ 4 ଏବଂ ବର୍ତ୍ତମାନ ପ୍ରାୟ 4 ବାଜିଲାଣି, ତେଣୁ 4 ସମୟରେ ରଥ ଟଣା ଯାଇପାରିନି। ଆଉ ଯେତିକି ସମୟ ବର୍ତ୍ତମାନ ରହିବ ବା ଆଉ ଅଧଘଣ୍ଟାଏ ଅତି କମ୍ରେ ଅଧଘଣ୍ଟାଏ ନିଶ୍ଚିତ ଭାବରେ ଡେରି ହେବ, କାରଣ ପ୍ରତିବର୍ଷ ଆମେ ଦେଖୁ 4 ବେଳକୁ 3 ରଥ ଟଣା ହେଇକରି ବୋଧେ ବହୁତ ଆଗକୁ ପଳାଇଥାଏ, କିନ୍ତୁ ଚଳିତ ବର୍ଷ ଯେ କ'ଣ ତା ଭିତରେ କାର୍ଯ୍ୟକ୍ରମ ଟିକେ ବିଳମ୍ବ ହେଇଥିଲା ଯାହାଫଳରେ ଆଉ ବର୍ତ୍ତମାନ
2: ଡକ୍ଟର ଦାସ
1: ଆଜ୍ଞା
2: ଆମର ବିଳମ୍ବର କାରଣ ହେଲା ଏଇ ବର୍ଷ ଆମେ ଯାହା ଭାବୁଥିଲେ ଏବଂ ଶ୍ରୋତାମାନଙ୍କୁ ମଧ୍ୟ ଟିକେ ଆଗୁଆ କହିଥିଲେ ଯେ ପହଣ୍ଡିଟା ଏ ବର୍ଷ ଟିକେ ଶୀଘ୍ର ହେବ ବୋଲି, କିନ୍ତୁ ପହଣ୍ଡି ଶୀଘ୍ର ହେଲା ନାହିଁ।
1: ସେଥିପାଇଁ ଆମେ ଆସିଛେ 6 ବେଳଠୁ,
2: ନା ଆମେ 6 ବେଳୁ ଆସିଲେ କ'ଣ ହେବ, ଆମେ ସବୁ ତ ଆସିଛନ୍ତି ଏ ପୋଲିସ ବାହିନୀ ଆପଣ ଯାହା ଯାହା ନାଁ କହିଲେ ସେ ପୋଲିସର DG ADG ଏ ସମସ୍ତ ମନ୍ଦିର ମୁଖ୍ୟ ପ୍ରଶାସକ ଇଏ ତ ସବୁ ରାତି ଶୋଇନାହାନ୍ତି ଏଇଠି ଅଛନ୍ତି, ଶୋଇଲେ କ'ଣ ହବ, ସିଏ ଉଠିଲେ ତ, ତେଣୁ ମୂଳ କଥା ତ ସେଇଆ, ତେଣୁ ସେଇଥିପାଇଁ ଆଜି ପହଣ୍ଡି ମଧ୍ୟ ଟିକେ ବିଳମ୍ବ ହେଲା। ଆଉ ମହାପ୍ରଭୁ ଜଗନ୍ନାଥ ମଧ୍ୟ ପହଣ୍ଡି ହେଇକରି ଆସିଲା ପରେ ମଧ୍ୟ ରଥ ଉପରକୁ ଉଠିବାଟା ମଧ୍ୟ ଟିକେ ବିଳମ୍ବ ତାଙ୍କର ହେଲା,
1: କାହିଁକି ନା ମନୁଷ୍ୟରେ କୋଟି ବାଞ୍ଛା କୋଇ ସିଦ୍ଧ ନହେ, ଈଶ୍ୱରରେ ଯେ ଇଚ୍ଛା ସେଇ ସିଦ୍ଧ ହଏ,
2: ସେଇଟା ନାଇଁ ଆମର ଏଇ କ୍ଷେତ୍ରରେ ଆମର ପୁରା ମହାପ୍ରଭୁଙ୍କର ଇଚ୍ଛା ବୋଲି କହିକିରି ଆମର ଦୋଷ ତ୍ରୁଟି ମଧ୍ୟ ଆମେ ତାଙ୍କ ଉପରେ ପକେଇ ଦଉଛୁ ବେଳେବେଳେ,
1: ସେଇଟା ଠିକ୍ ନୁହଁ,
2: ଏଇଟା ଠିକ୍ ନୁହଁ,

0: ସବୁ ଭଗବାନଙ୍କର ଇଚ୍ଛା, ତା ବୋଲି ଆମର ସମସ୍ତ ସତର୍କତା, ଆମର ସମସ୍ତ ପୁରୁଷାର୍ଥ, ଆମର ସମସ୍ତ ନିଷ୍ଠା, ଏସବୁଟା ତ ଆମକୁ ରଖିବାକୁ ପଡିବ ନା।
1: ତେବେ ଆମ ଜ୍ଞାତ ସାରରେ ବର୍ତ୍ତମାନ କାହିଁକି ଡେରି ହେଇଛି ଆମେ ପ୍ରାୟ ଜାଣିନେ, କାହିଁକି ନା କୋଉଠି ଆମେ ସେତେଟା ଦେଖିନେ ଯେ ଡେରି ହେଲା। କିନ୍ତୁ
0: ଡେରି ଯଦି ଶୁଣନ୍ତୁ, ଆମର କଣ ହୁଏ, ଆମର ଧାରା ବିବରଣୀ ଆରମ୍ଭ ହେଲା ବେଳକୁ 8:30 ବେଳେ, ଆମେ ବେଳେବେଳେ ଦେଖୁ 9:00 ବେଳକୁ ପହଣ୍ଡି ଆରମ୍ଭ ହେଇଯାଏ
1: ବାସ।
0: ତେଣୁ ସେଇଟା ହେଇପାରେନି ଏ ବର୍ଷ, ନହଉ କିଛି ଯାଏ ଆସେ ନାହିଁ। ଆମର ଅତୀତର ରଥଯାତ୍ରା ମାନଙ୍କର ଇତିହାସକୁ ଯଦି ଆମେ ଦେଖିବା, ତାହେଲେ

0: ମାନେ ମନ୍ଦିର ପରିଚାଳନା କରୁଥିଲେ, ରଥଯାତ୍ରା ପରିଚାଳନା ତାଙ୍କ ହାତରେ ଥିଲା ଏବଂ ଯାହା ବ୍ୟବସ୍ଥା ଥିଲା। ଏବେ ତ ସେ କଥା ହଉନି, ଏବେ ଡେରି ହେଲେ ଆଉ ଟିକେ ଡେରି ହେଇଯିବ। ତେଣୁ ବର୍ତ୍ତମାନ ନନ୍ଦୀଘୋଷ ରଥରେ ଛେରାପହଁରା କାମ ସରିଗଲା, ଦର୍ପଦଳନ ରଥରେ ଛେରାପହଁରା ହେଇଯିବ।
1: ଯୋଉ ଘଣ୍ଟୁଆ ସେବକ ମାନେ ଥିଲେ ଚାରମାଳ ବନ୍ଧା ହେଇଛି,
0: ସିଏ ବର୍ତ୍ତମାନ
1: ସବୁ ଚାଲିଗଲେ
0: ନାଇଁ ଚାଲିଗଲେଣି କଣ? ବର୍ତ୍ତମାନ ନନ୍ଦୀଘୋଷ ରଥରେ ତ ଚାରମାଳ ଫିଟା ହବ,
1: ତେଣୁ
0: କାମ ଚାଲିଛି, ସବୁ କାମ ଏକା ସାଥିରେ ଚାଲିଛି। ଇଆଡ଼େ ଛେରାପହଁରା ବି ଚାଲିଛି, ଚାରମାଳ ଫିଟା ଚାଲିଛି, ଘୋଡ଼ା ଜଚା ଚାଲିଛି, ସବୁ ଚାଲିଛି। ଏବଂ କଡ଼ନ ମାନଙ୍କ ଭିତରେ ଯେଉଁମାନେ ବାହାର ଲୋକ ଅନଧିକାର ଲୋକମାନେ ରହୁଥିଲେ ତାଙ୍କୁ ବାହାର କରାହେଲାଣି, ଏବଂ ଯେଉଁମାନେ ଆରକ୍ଷୀ ବାହିନୀ ସେମାନେ ସବୁ ସେ ଜାଗାଟାକୁ ଅକ୍ତିଆର କରିଦେଲେଣି, ଆଉ କ'ଣ କରନ୍ତେ? ତେଣୁ ଠିକ୍ ଚାଲିଛି, କିଛି ଖରାପ ନାହିଁ,
1: ଖରାପ ନାହିଁ,
0: ଆମେ ବିଳମ୍ବ ବୋଲି କହିପାରିବାନି।
1: ନାଇଁ ବର୍ତ୍ତମାନ ସୁଦ୍ଧା ବିଳମ୍ବ ହେଇନାହିଁ,
0: ହେଇନାହିଁ,
1: କିନ୍ତୁ ଯାହା ହେଲେ ଅଧଘଣ୍ଟେ ଖଣ୍ଡେ ବିଳମ୍ବ ହେଇପାରେ,
0: କିଛି ଅସୁବିଧା ନାହିଁ, ସେଥିରେ
1: ଅସୁବିଧା କିଛି ନାହିଁ।
0: ଯଦି ଆଜିର ଦି ତିନିଟା ରଥ ଚାଲିଯିବ, ରଥ ଯାଇକି ଯଦି ବଡ଼ଶଙ୍କ ପାଖରେ ରହିଗଲା, ବଳଗଣ୍ଡି ପାଖରେ, କାଲି ସକାଳୁ ଟାଣିବେ?
1: ନାଇଁ ନାଇଁ, ସକାଳେ ଆଜି ଯେକୌଣସି ପ୍ରକାର ରଥ ସିଂହଦ୍ୱାର ଲାଗିବାଟା ନିଶ୍ଚିତ,
0: ତାହେଲେ ଯଦି
1: କାହିଁକି କାହିଁକି ଆଗାମୀ କାଲି ଯେହେତୁ ରହିଛି ସୁନାବେଶ, ଏବଂ ସୁନାବେଶ ପାଇଁ ବହୁତ ପ୍ରସ୍ତୁତି ଅଛି, ବଡ଼ଦାଣ୍ଡ ସାରା ଆଜି ବହୁତ ବାଟ ପର୍ଯ୍ୟନ୍ତ ସବୁ ଗାତ ଖୋଳା ହେଇକି ସବୁ ବ୍ୟାରିକେଡ୍ ତିଆରି ହେବ, ତେଣୁ ଆଜି ସେଇଟା ରହିବ,
2: ସେଇଟା
1: ପୁଣି ପିଠା ଖାଇକିରି ତାପରେ ସେ ଯିବେ, ଦୁଇ ରଥ ଯାଇକିରି ସିଂହଦ୍ୱାର ଲାଗିବ, ସିଂହଦ୍ୱାର ଲାଗିଲା ପରେ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଗଲା ପରେ ରାଜା ନହର ପାଖରେ ଲକ୍ଷ୍ମୀନାରାୟଣ ଭେଟ ନୀତି ମଧ୍ୟ ଅଛି,
0: ଦେଖାଯାଉ ଆମେ ମହାପ୍ରଭୁଙ୍କ ଉପରେ ଛାଡ଼ିଦେବା ସେଇଟା, ଆଉ କଣ କରିବା?
1: ନାଇଁ ନାଇଁ, ଆଜି ଶୁଣନ୍ତୁ, ରାତି 10 କି 11 ବାଜିଲେ ମଧ୍ୟ ଆଜି ନିଶ୍ଚିତ ଭାବରେ ତିନି ରଥ ସିଂହଦ୍ୱାରରେ ଲାଗିବାଟା ନିର୍ଦ୍ଧାର୍ଯ୍ୟ, ସେଥିପାଇଁ ସବୁ କାର୍ଯ୍ୟ ପ୍ରସ୍ତୁତି ବର୍ତ୍ତମାନ ଚାଲିଛି। ଆଉ ଆମେ ବର୍ତ୍ତମାନ ଦେଖୁଛେ ଯେ ଘୋଡ଼ା ଯୋଚା ହେ, ମାନେ ଘୋଡ଼ା ମଧ୍ୟ ଯୋଚା ଆରମ୍ଭ ହେଲେଣି, ଏବଂ ହୁଏତ ଗଜପତି ମହାରାଜା ଠିକ୍ ବାହାରିଲା ପରେ ପରେ ହିଁ ରଥ ଟଣା ଆରମ୍ଭ ହେଇଯିବ, ତେଣୁ ଏ ଆଶା ଆମେ କରି
0: ଗୋଟିଏ ରଥକୁ ପ୍ରସ୍ତୁତ କରୁଛନ୍ତି ବର୍ତ୍ତମାନ ସେବକମାନେ ଟଣା ହେବା ପାଇଁ।
1: ହଁ, ଟଣା ହେବା ଅବସ୍ଥାକୁ ଆସିଗଲାଣି, ଦୌଡ଼ି ମଧ୍ୟ ଆସି ପହଞ୍ଚିଗଲାଣି, ଏବଂ ଦୌଡ଼ି ମଧ୍ୟ ଲାଗିବ। ବାସୁକି ନାଗ ଏଇ ଯେଉଁ ଦୌଡ଼ି ବଳଭଦ୍ରଙ୍କ ରଥରେ ଲାଗିବା ପାଇଁ ବର୍ତ୍ତମାନ ଦେଖନ୍ତୁ ଆରକ୍ଷୀ ବାହିନୀ ମାନେ ସେମାନେ ସବୁ ଆସି ଆଣିକରି ଦୌଡ଼ି ସବୁ ରଖିଲେଣି, ଯେଉଁ ଦୌଡ଼ିରେ ମହାପ୍ରଭୁଙ୍କ ରଥ ଟଣାଯିବ, ଏବଂ ଭକ୍ତମାନେ ଟାଣିବା ପାଇଁ ମଧ୍ୟ ପ୍ରସ୍ତୁତ ହେଇଗଲେଣି, ବର୍ତ୍ତମାନ ସବୁ ପ୍ରସ୍ତୁତିରେ ଉପରେ ଅଛନ୍ତି। କେବଳ ବଳଭଦ୍ର କେବଳ ଦେବୀ ସୁଭଦ୍ରାଙ୍କ ରଥରେ ବର୍ତ୍ତମାନ ଛେରା ପହଁରା କରୁଛନ୍ତି ପରମ ପୂଜ୍ୟ ଗଜପତି ମହାରାଜା, ଏବଂ ଗଜପତି ମହାରାଜାଙ୍କ ସମ୍ପର୍କରେ ତ ଆପଣ କହୁଥିଲେ, ଏବଂ ଆମର କଲ୍ୟାଣୀ ମ୍ୟାଡ଼ାମ୍ ମଧ୍ୟ ସୁନ୍ଦର ଭାବରେ କହୁଥିଲେ, ଏବଂ ଇଏ ହେଉଛନ୍ତି ଏଭଳି ଜଣେ ରାଜା ଯେଉଁ ରାଜା ବାସ୍ତବିକ ରାଜକୀୟ କଳା ତାଙ୍କ ପାଖରେ ଅଛି, କାରଣ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୀତି ରୀତି ଇତ୍ୟାଦି ଯାହା ସବୁ ସେ ନିଜେ ସେ ମ୍ୟାନେଜିଂ କମିଟିର ବା ପରିଚାଳନା କମିଟିର ସେ ସଭାପତି ଥାଇ ସବୁ ବୁଝାବୁଝି କରୁଛନ୍ତି।
0: ଆଉ ଗୋଟେ କଥା, ଆମର ଇତିହାସରେ ଆମେ ଦେଖିଛେ ସମସ୍ତଙ୍କର ଗୋଟେ ସାଧାରଣ ଧାରଣା ଯେ ରାଜାମାନେ ସିଏ ଉଗ୍ର, ସିଏ ଉଦ୍ଧତ, ସିଏ ଗର୍ବୀ, ସିଏ କ୍ରୋଧୀ, ଏସବୁ କଥା ଗୁଡ଼ାକ ହେଇଥିବା କଥା, ଏସବୁ ଗୁଣ ଗୁଡା ଥାଏ ନା, ଆମେ ଆମ ଲୋକ କଥାରେ ଅଛି ରଜା ଗୋଜା ବୋଲିକିରି, ତେଣୁ ରଜାକୁ ତ ଉତ୍ତର ନାହିଁ, ତେଣୁ ସେଇଭଳିଆ ଯେଉଁ କଥା ଗୁଡ଼ା କୁହା ହେଇଥିଲା ସେଇଟା ରଜାମାନଙ୍କ କ୍ଷେତ୍ରରେ ବା ତାଙ୍କର ସେଇଟା ସାଧାରଣ ଚରିତ୍ର ଥିଲା ବୋଲି ଏସବୁ କଥା କୁହା ହଉଥିଲା। କିନ୍ତୁ ନମ୍ରତା ଯେ ମଧ୍ୟ ଗୋଟେ ରାଜକୀୟ କଳା, ଏଇଟା ଏ ଗଜପତି ମହାରାଜା ଏବଂ ତାଙ୍କର ପୂର୍ବପୁରୁଷ ମଧ୍ୟ ଯେଉଁମାନେ ସମର୍ପଣ ଭାବ ନେଇକରି ମହାପ୍ରଭୁଙ୍କ ସେବା କରିଛନ୍ତି, ସମସ୍ତଙ୍କ ଭିତରେ ଯେତିକି ସେ ଭାବଟା ଫୁଟିଛି ମହାପ୍ରଭୁଙ୍କର ଅପାର କରୁଣାରୁ, ଇଏ ଯେହେତୁ ତାଙ୍କର ସବୁ ବୃତ୍ତି ବ୍ୟବସାୟ ଏସବୁ ମହାପ୍ରଭୁଙ୍କ ପାଇଁ ତ୍ୟାଗ କରିଦେଲେ, ତେଣୁ ମହାପ୍ରଭୁଙ୍କର ଭାବନାଟା ତାଙ୍କ ହୃଦୟ ଭିତରେ ଦୃଢ଼ୀଭୂତ ହେଇଗଲା।
1: ବହୁ ବହୁ ସାଧୁ ସନ୍ଥଙ୍କର ସେ ସାନ୍ନିଧ୍ୟ ଲାଭ କରୁଛନ୍ତି, ଏବଂ ସେମାନଙ୍କ ଠାରୁ କଥା ଶୁଣୁଛନ୍ତି, ଯାହାଫଳରେ
0: ସାଧୁ ଭାବ ତାଙ୍କ ଭିତରେ
1: ଜାଗ୍ରତ ହେଇଛି,
0: ଏବଂ ସାଧୁ ଭାବଟା ତ ହଉଛି ନମ୍ର ଭାବ, ବିନୟ ଭାବ, ସମସ୍ତଙ୍କୁ କଲ୍ୟାଣ ଦୃଷ୍ଟିରେ ଦେଖିବାର ଭାବ, ତେଣୁ ସେଇ ଭାବଟା ତାଙ୍କ ଭିତରେ ଜାଗ୍ରତ।

0: ହେଲା, ଯାହାଫଳରେ ଏଇ ଯୋଉ ଉଗ୍ରତା, ଔଦତ୍ୟ, ଗର୍ବ, ଅଭିମାନ, ଏସବୁ ଯୋଉ ରାଜକୀୟ କଳା ବୋଲି ଆମେ କହୁଥିଲୁ, ତା ସହିତ ନମ୍ରତାଟା ଯୋଡ଼ି ହେଇଗଲା। ତେଣୁ ନମ୍ରତା ବି ଯେ ଏକ ଉତ୍କୃଷ୍ଟ ରାଜକୀୟ କଳା, ଏଇଟାକୁ ପ୍ରମାଣିତ କରିଦେଲେ ଏଇ ଦିବ୍ୟ ସିଂହଦେବ ଗଜପତି ମହାରାଜ।
1: ଆମର ଭାଗବତରେ ଅମ୍ବରୀଶଙ୍କ ଚରିତ୍ରରେ ଆପଣ ଶୁଣିଥିବେ, ସବୈ ମନଃ କୃଷ୍ଣ ପଦାର ବିନ୍ଦୟୋ ଉର୍ବଚାଂସେ ବୈକୁଣ୍ଠ ଗୁଣାନୁବର୍ଣ୍ଣନେ କରୌ ହରେର ମନ୍ଦିର ମାର୍ଜନାଦିଶୁ ଶ୍ରୁତି ଚକାରାଚ୍ୟୁତ ସତକଥୋଦୟ। ଇଏ ଥିଲା ଅମ୍ବରୀଶ ମହାରାଜାଙ୍କର ଚରିତ୍ର, ଯାହାଫଳରେ ସେ ଥିଲେ ପରମ ଭକ୍ତ ଏବଂ ତାଙ୍କ ଚରିତ୍ର ଭାଗବତରେ ଅତି ସୁନ୍ଦର ଭାବରେ ବ୍ୟାଖ୍ୟାନ କରାଯାଇଛି। ମନ ପ୍ରଭୁଙ୍କର ଚରଣାରବିନ୍ଦରେ ରହିଥିଲା, ସବୈ ମନ କୃଷ୍ଣ ପଦାରବିନ୍ଦୟୁ, କୃଷ୍ଣ ଭଗବାନଙ୍କର ବା ଜଗନ୍ନାଥଙ୍କର ଚରଣାରବିନ୍ଦରେ ତାଙ୍କ ମନ ରହିଛି, ଏବଂ ସବୁବେଳେ ବିନମ୍ର ଭାବ ଏବଂ ସାଧୁ ସନ୍ତଙ୍କୁ ଦେଖିଲେ ସେ ନିଶ୍ଚିତ ଭାବରେ ମଥାନତ କରନ୍ତି, ଯଥୋଚିତ ବ୍ୟବହାର ମଧ୍ୟ ପ୍ରଦର୍ଶନ କରନ୍ତି।
0: ଏବଂ ତାଙ୍କର ଆଉ ଗୋଟେ ବଡ଼ କଥା ହେଲା ଯେ ତାଙ୍କର କଥା ବଡ଼ ଧୀର କଥା, ବଡ଼ ଧୀର କଥା,
1: ଧୀର ଏବଂ ମାର୍ଜିତ,
0: ମାର୍ଜିତ ଏବଂ ପ୍ରଶାନ୍ତ ଚିତ୍ତ, ଯାହାକୁ କହନ୍ତି ଆପଣଙ୍କ ପ୍ରଶାନ୍ତ ଚିତ୍ତ ହେଲେ ହିଁ ଆପଣଙ୍କର କଥା ମଧ୍ୟ ଧୀର ହେବ ଏବଂ ମାର୍ଜିତ ହେବ, ସୌଜନ୍ୟର ସହିତ ଆପଣ ସମସ୍ତଙ୍କ ସହିତ କଥାବାର୍ତ୍ତା କରିବେ। ତେଣୁ ଏଇଭଳିଆ ସବୁ ଗୁଣ ଗୁଡ଼ାକ ତାଙ୍କ ଭିତରେ ଅଛି ବୋଲି ଏବଂ ଆମର ଗଜପତି ହେଇଥିବାରୁ ସିଏ ଆମେ ମଧ୍ୟ ଗର୍ବିତ ଅନୁଭବ କରିବା କଥା ଯେ ଏଇଭଳି ଓଡ଼ିଆ ଜାତିର ଜଣେ ଗଜପତି ଅଛନ୍ତି ଯାହାଙ୍କର ଏସବୁ ଗୁଣ ଗୁଡ଼ାକ ତାଙ୍କଠୁ ଆମେ ଆହରଣ କରିବା ଶିଖିବା ଭଳିଆ ସ୍ଥିତିରେ ସିଏ ଅଛନ୍ତି। ଆଉ ଗୋଟିଏ କଥା ହେଉଛି ଯେ ଏଇ ଯେଉଁ ରଥରେ ଗଜପତି ମହାରାଜା ସେବା କରୁଛନ୍ତି, ଆମର ମୋର ଗୋଟେ ମନେ ପଡ଼ୁଛି ଏ କଥାଟା, ଏଇ ଏଇ ଯେଉଁ ଭାବନାଟା ମନ ଭିତରେ ଆସିବ ଯେ ଯେଉଁ ବ୍ରହ୍ମଙ୍କୁ ସିଏ ଉପାସନା କରୁଛନ୍ତି ସେଇ ବ୍ରହ୍ମଙ୍କ ନିଜ ଭିତରେ ବି ଅଛନ୍ତି, ଏଇ ଯେଉଁ ଭାବନାଟା, ଏଇ ଭାବନାଟା ଆମର ଉପନିଷଦୀୟ ଭାବନା ବା ବୈଦିକ ଭାବନା ବୋଲି ଆପଣ ତାକୁ କହନ୍ତୁ। ଆପଣ ମୁଣ୍ଡକ ଉପନିଷଦରେ ଗୋଟେ ମନ୍ତ୍ର ଅଛି, ମନ୍ତ୍ରଟି ହେଉଛି ଭିଦ୍ୟତେ ହୃଦୟ ଗ୍ରନ୍ଥି ସର୍ବସଞ୍ଚୟ କିୟନ୍ତେ କର୍ମାଣି ଯସ୍ମିନ୍ ଦୃଷ୍ଟେ ପରାବରେ ବୋଲିକରି କଥା ଅଛି। ତେଣୁ ପର ଏବଂ ଅପର ଏ ଉଭୟ ବ୍ରହ୍ମଙ୍କୁ ଯିଏ ଦର୍ଶନ କରିବ, ପରମ ବ୍ରହ୍ମ କିଏ ନା ଯିଏ ସର୍ବତ୍ର ବ୍ୟାପିକି ରହିଛନ୍ତି, ଅପର ବ୍ରହ୍ମ କିଏ ଯିଏ ଅନ୍ତର ଭିତରେ ଅଛନ୍ତି। ତେଣୁ ଅନ୍ତର ଭିତର ବ୍ରହ୍ମ ଏବଂ ପରିବ୍ୟାପ୍ତ ହୋଇଥିବା ବ୍ରହ୍ମ ଏ ଉଭୟଙ୍କ ଭିତରେ ସାମ୍ୟ ଭାବ ଦେଖୁଥିବା ଗଜପତି ହେଉଛନ୍ତି ଆମର ଦିବ୍ୟ ସିଂହ ଗଜପତି,
1: ପରମ ପୂଜ୍ୟ ଗଜପତି,
0: ପରମ ପୂଜ୍ୟ ଗଜପତିଙ୍କର ଭିତରେ
1: ଏବଂ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତି ମଧ୍ୟ ତାଙ୍କର ଯଥେଷ୍ଟ ସମ୍ମାନ ରହିଛି, ଏବଂ ଶ୍ରୀମନ୍ଦିରର କୌଣସି ଏକ ମାନେ ଯେତେବେଳେ ବିବଦମାନ ଅବସ୍ଥା ଆସି ପହଞ୍ଚିବ, ପରିସ୍ଥିତି ଆସନ୍ତି, ସେତେବେଳେ ଆମମାନଙ୍କୁ ସାଙ୍ଗରେ ନେଇ ସେ ଗୁରୁଜୀଙ୍କ ପାଖକୁ ଯାଆନ୍ତି ଏବଂ ତାଙ୍କରି ଠାରୁ ପରାମର୍ଶ ନେଲା ପରେ ସେ କାର୍ଯ୍ୟାନୁଷ୍ଠାନ କରନ୍ତି ବା ମ୍ୟାନେଜିଂ କମିଟି ତାକୁ ଆଇନରେ ପରିଣତ କରନ୍ତି।
0: ନାଇଁ ନାଇଁ, ସେ ତ ନିରହଙ୍କାର ଲୋକ ବ୍ୟକ୍ତି ହଉ, ତେଣୁ ଏଇ ଯେଉଁ କଥା କହିଲେ ଆମର ଯେଉଁ ଗ୍ରନ୍ଥି ଭେଦ ହବ, ଆମର ଗଣ୍ଠିଟା କ'ଣ, ଯୋଡ଼େ ଗଣ୍ଠି ପଡ଼ିଛି, ଗୋଟେ ହେଲା ଅଜ୍ଞାନତା, ଗୋଟେ ହେଲା ଅହଂକାର। ତେଣୁ ଅଜ୍ଞାନତ ଗଣ୍ଠିଟା ଫିଟିଯିବ ଏବଂ ଅହଂକାର ଗଣ୍ଠିଟା ଫିଟିଯିବ, ତାହେଲେ ତ ଆପଣ ସର୍ବଜନାଦୃତ ହେଇଯିବେ ଆଉ କ'ଣ। ଏଇ ଗଜପତି ମହାରାଜା ତାର ତ ଉଦାହରଣ।
1: କୁହନ୍ତୁ, ଯାହା ହଉ, ପ୍ରଭୁଙ୍କ ନିକଟରେ ସେ ଏଇଭଳି ମାନେ ନିଷ୍ଠାପର ସେବା ସମର୍ପଣ କରି ଆସୁଥିବାରୁ କୃତଜ୍ଞ ଓଡ଼ିଆ ଓଡ଼ିଶାବାସୀ ତାଙ୍କୁ ସମ୍ପୂର୍ଣ୍ଣ ଚଳନ୍ତି ବିଷ୍ଣୁ ବୋଲି ଆଖ୍ୟାୟିତ କରିଛନ୍ତି। ଏବଂ ଯେତେବେଳେ ଗଜପତି ମହାରାଜଙ୍କୁ କେହି କେତେବେଳେ ଅସମ୍ମାନିତ କଥା କହିଦିଏ, ସେତେବେଳେ କୌଣସି ଓଡ଼ିଶାବାସୀ ତାକୁ ସହ୍ୟ କରନ୍ତି ନାହିଁ। ଗଜପତିଙ୍କର ଅସମ୍ମାନ ଆମର ଅସମ୍ମାନ, ଏଭଳି ବ୍ୟବହାର ଆଗେ କରୁଥିଲେ ଏବେ ମଧ୍ୟ କରି ଚାଲିଛନ୍ତି।
0: ଏବେ ମଧ୍ୟ ଯେତେବେଳେ ଆପଣ ଦେଖିବେ ଏଇ ଯେଉଁ ଇସ୍କନ ରଥଯାତ୍ରା ସମ୍ପର୍କରେ ବିବାଦ ଉଠିଲା, ସେତେବେଳେ ଆପଣ ଜାଣିଛନ୍ତି ଯେ ଭାରତରେ ଯେଉଁ ଇଣ୍ଟରନ୍ୟାସନାଲ ସ୍କୁଲ ଅଫ୍ କ୍ରିଷ୍ଣା କନସିୟସନେସ୍ ଇସ୍କନ ବୋଲି ଯେଉଁଟା କୁହାହେଉଛି, ତାର ଦୁଇଟି କାର୍ଯ୍ୟାଳୟ ଅଛି, ଗୋଟେ ବେଙ୍ଗାଲୁରୁରେ ଅଛି, ଗୋଟେ ମୁମ୍ବାଇରେ ଅଛି। ବେଙ୍ଗାଲୁରୁ କାର୍ଯ୍ୟାଳୟରେ ଯେଉଁମାନେ ସବୁ ଅଛନ୍ତି ତାଙ୍କର ନୀତି ନିର୍ଦ୍ଧାରକ ବା ତାଙ୍କର ପ୍ରଶାସକ, ସେମାନେ ଭାରତୀୟ ବିଧିବିଧାନକୁ ସମ୍ମାନ ଦିଅନ୍ତି, କିନ୍ତୁ ମୁମ୍ବାଇରେ ଯେଉଁ କାର୍ଯ୍ୟାଳୟଟି ଅଛି ସେମାନେ ଏଗୁଡ଼ାକୁ କିଛି ମାନନ୍ତି ନାହିଁ। ଏବଂ ଯେତେବେଳେ ମୁମ୍ବାଇ କାର୍ଯ୍ୟାଳୟ ଗଜପତି ମହାରାଜାଙ୍କ ଚିଠିର ଉତ୍ତର ଅସୌଜନ୍ୟ ଭାବରେ ଦେଲେ ଏବଂ କହିଲେ ଆମେ ଆପଣଙ୍କ ଠାରୁ ଆଉ କୌଣସି ଚିଠି ବା ପତ୍ର ଗ୍ରହଣ କରିବୁ ନାହିଁ, ଏ ବାବଦରେ ଆପଣଙ୍କ ସହିତ ଆମେ କୌଣସି ଆଲୋଚନା କରିବାକୁ ଚାହୁଁ ନାହୁଁ, ଏଇ କଥା

0: ଯେତେବେଳେ ସେ ଉତ୍ତର ଆସିଲା ସମଗ୍ର ଓଡ଼ିଶାବାସୀ ଉତ୍କ୍ଷିପ୍ତ ହେଲେ, ତାତିଲେ ଏବଂ ତାତିକିରି କହିଲେ ଆମେ ପୁରୀ ବଡ଼ଦାଣ୍ଡରେ ଇସ୍କନ ଲୋକଙ୍କୁ ପୁରେଇ ଦେବୁ ନାହିଁ, ସେ ବହି ବିକ୍ରି କରୁଛନ୍ତି କରିପାରିବେ ନାହିଁ, ସେ କୀର୍ତ୍ତନ କରିବାକୁ ଆସୁଛନ୍ତି ଏଗୁଡ଼ା ସବୁ ହବ କାରଣ ଏଭଳି ଅସୁବିଜ ଆମେ ବିଚାର କରୁଛୁ, ନହେଲେ ଆପଣଙ୍କୁ ଏ ବିଷୟରେ ସାକ୍ଷାତ କରିବୁ, ନହେଲେ ରଥଯାତ୍ରା ପରେ ଆମେ ବସିବା ଆଲୋଚନା କରିବା, ଏସବୁ କଥା କହିଥିଲେ ହେଇଥାନ୍ତା। ତେଣୁ ଏଭଳି ଗୋଟେ ତିରସ୍କାର କଲା ଭଳି, ଗୋଟେ ଅବମାନନା କଲା ଭଳି ଗୋଟେ ପତ୍ର ଗଜପତି ମହାରାଜାଙ୍କୁ ଦବା, ଜାଣିବା ସତ୍ତ୍ୱେ ଯେ ସିଏ ଓଡ଼ିଆ ଜାତିଙ୍କର ଜଣେ ପ୍ରତିନିଧି, ତଥାପି ଏଭଳି ଦୁଃସାହସ କରିବା ଦ୍ୱାରା କଣ ହେଲା? ସମଗ୍ର ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି ହେଲା,
1: ଓଡ଼ିଶାବାସୀଙ୍କ ତାଙ୍କ ପ୍ରତି ଯୋଉ ଶ୍ରଦ୍ଧା ଏବଂ ସମ୍ମାନ ରହିଛି, ସେମାନେ ସହ୍ୟ କରିବେନି, ଅବମାନନା ଅସହ୍ୟ
0: ଅଛ, ଯାହାଫଳରେ ସେମାନେ ପୁଣି ଆଉ ଥରେ ତାର କଥାର ମର୍ମକୁ ବଦଳେଇଲେ, ବଦଳେଇକି କଥା କହିଲେ। ତେଣୁ ଏ ହେଉଛି ଗଜପତି ମହାରାଜାଙ୍କର ପ୍ରତିଷ୍ଠା ଏବଂ ଓଡ଼ିଆ ଜାତି ପାଖରେ ରାଜ୍ୟରେ ଗଜପତି ମହାରାଜାଙ୍କର ମାନ୍ୟତା, ତାଙ୍କର ସାମାନ୍ୟତମ ଅପମାନ ମଧ୍ୟ ଏ ଓଡ଼ିଆ ଜାତି ସହିବାକୁ ରାଜି ନୁହେଁ।
1: ତେଣୁ ଜଗନ୍ନାଥଙ୍କ ପାଖରେ ଯେ ସେବକ ହେଇକି ରହିବ, ଯେହେତୁ ଜଗନ୍ନାଥ ହେଉଛନ୍ତି ବିଶ୍ୱର ଠାକୁର, ସିଏ ହେଉଛନ୍ତି ବଡ଼ ଠାକୁର, ସେ ମଧ୍ୟ ବଡ଼ ହେଇଯିବ। ସେଥିପାଇଁ ଦୀନକୃଷ୍ଣ ମଧ୍ୟ ସୁନ୍ଦର ପଦଟିଏ ଲେଖିଛନ୍ତି, ସେ କହିଲେ କୋଟି ବ୍ରହ୍ମାଣ୍ଡରେ ୟମନ୍ତ ଠାକୁର ଥିବାର ଶୁଣିଛ କାହିଁ, କୁତ୍ସିତ ଲୋକ ହିଁ ପରମ ପଦ ହିଁ ଲଭନ୍ତି ଯାହାକୁ ଚାହିଁ। ଚାହିଁଦେଲେ କୁତ୍ସିତ ଲୋକଟିଏ ପରମ ପଦ ଲାଭ କରୁଛି। ଇଏ ହେଉଛି ଆମ ମହାପ୍ରଭୁଙ୍କର, ଇଏ ହେଉଛି ଗୋଟିଏ ଅତ୍ୟନ୍ତ ବୈଶିଷ୍ଟ୍ୟ। କଳା ପର୍ବତରେ ବିଜୟ ସଧିରେ କରୁଣା ହୃଦୟ ହୋଇ କଳମସୀ ଲୋକଙ୍କୁ କଳମସ ପଙ୍କୁ ଉଦ୍ଧାର କରିବା ପାଇଁ
0: ସେମାନେ ବୁଝିପାରିଲେ ନାହିଁ, ସେମାନେ ବୁଝିପାରିଲେନି ଯେ ଗଜପତି ମହାରାଜା ଛେରା ପହଁରାକୁ କେତେବେଳେ ଆସିବେ, ତାକୁ ଲୋକମାନେ ଉଦ୍ଗ୍ରୀବ ନୟନରେ ଅପେକ୍ଷା କରିଥାନ୍ତି, ଇଏ ଗୋଟେ କଥା। ଦ୍ୱିତୀୟ କଥା, ଯେତେବେଳେ ଛେରା ପହଁରା କରୁଥାନ୍ତି ଗଜପତି ମହାରାଜା, ଇଏ ଗୋଟେ ପବିତ୍ର ପାବନ ଦୃଶ୍ୟ ଭାବରେ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା ଭିତରେ ଇଏ ଗଣା ହୁଏ। ଇଏ ଗୋଟେ ସାଧାରଣ କଥା ନୁହେଁ, ଗୋଟେ ଅସାଧାରଣ କଥା। ଏବଂ ଛେରା ପହଁରା ସାରିକିରି ପ୍ରତ୍ୟେକ ରଥ ଉପରୁ ଯେତେବେଳେ ଠିଆ ହେଇକିରି ଚାରମାଳ ଉପରେ ଗଜପତି ମହାରାଜା ଜନସମୁଦ୍ର ଆଡକୁ ଚାହିଁକିରି ହାତ ଟେକିକିରି ସମସ୍ତଙ୍କୁ ପ୍ରଣାମ କରିଦିଅନ୍ତି, ପ୍ରଣାମ କରନ୍ତି, ସିଏ ହେଉଛନ୍ତି ଗଜପତି ରାଜା, ଓଡ଼ିଆଙ୍କର ମୌଣମଣି, ତଥାପି ହାତ ଯୋଡ଼ିକିରି ମୌଣମଣି ବୋଲି ତାଙ୍କୁ ଆମେ ଇତିହାସରେ କହିଛୁ। ସିଏ ଯେତେବେଳେ ଯୋଡ଼ ହସ୍ତରେ ଏ ବିପୁଳ ଜନସମୁଦ୍ର ଆଗରେ ପ୍ରଣତ ହେଇକିରି ପ୍ରଣାମ କରନ୍ତି, ସେତେବେଳେ ଓଡ଼ିଆଙ୍କର ହୃଦୟ ଦ୍ରବୀଭୂତ ହେଇଯାଏ, ଗଜପତି ମହାରାଜା ଆମକୁ ପ୍ରଣାମ କରୁଛନ୍ତି ବୋଲି। କିନ୍ତୁ ଏଇ ଯେଉଁ ସଂସ୍ଥାରେ ଅଛନ୍ତି, ଏ ଯେଉଁ ତଥାକଥିତ ଇସ୍କନ ସଂସ୍ଥା, ଏହି ସୁନ୍ଦର ବାର୍ତ୍ତା, ଏହି ମହତ୍ଵ, ଏହି ମହିମାକୁ ଉପଲବ୍ଧି କରିବା ପାଇଁ ତାଙ୍କର ଜ୍ଞାନ ନାହିଁ, କ'ଣ କରିବା?
1: ଯାହା ହଉ, ଭଗବାନଙ୍କର ମହିମାକୁ କିଏ ବା କଳନା କରିବ। ଭକ୍ତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରତିବର୍ଷ ସ୍ୱୟଂ ମହାପ୍ରଭୁ, ଇଏ ହେଉଛି ସ୍ନାନ ଗୁଣ୍ଡି ଚାଏ ବେନି ସ୍ୱୟଂ ଲୀଳା ଯାର, ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର। ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରତିବର୍ଷ ମହାପ୍ରଭୁ ପ୍ରାସାଦରୁ ବାହାର ହେଉଛନ୍ତି ଏବଂ ଆସୁଛନ୍ତି। ଏବଂ ଏଇ ଯେଉଁ କ୍ଷେତ୍ରଟି, ଯେଉଁ କ୍ଷେତ୍ରରେ ଆମେ ବର୍ତ୍ତମାନ ଅଛେ, ଏ କ୍ଷେତ୍ରକୁ ସେ ଆସୁଛନ୍ତି ଏବଂ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ଆସୁଛନ୍ତି। ପତିତ ଅର୍ଥାତ୍ ଯେଉଁମାନେ ସଂସାର କର୍ଦ୍ଦମାଲେପ ପ୍ରକ୍ଷାଳନ ପଟିଅସି, ସଂସାରର କାଦୁଅ ପୋଖରୀରେ ଯେ ପଡ଼ିଯାଇଛି ଏବଂ ସେଠୁ ଉଠିପାରୁନି, ସେ ପଙ୍କ ଭିତରେ ପଡ଼ିଯାଇଛି, ସଢ଼ି ଯାଉଛି, ଉଠିପାରୁନି, ମାୟା ତାକୁ ଗ୍ରାସ କରୁଛି, ଏହିଭଳି ଲୋକମାନଙ୍କୁ ଦର୍ଶନ ଦେଇ ମୁକ୍ତ କରିବା ପାଇଁ ମହାପ୍ରଭୁ ଆସୁଛନ୍ତି। ଏବଂ ଦେଖିବେ ଯେତେବେଳେ ସେ ଆସୁଛନ୍ତି, ଏଇଠି ଅଛନ୍ତି ତାଙ୍କର କେହି ନାହିଁ, ସିଏ ହେଉଛି ନତସ୍ୟ କଶ୍ଚିତ୍ ପତିରସ୍ତି ଲୋକେ, ତାଙ୍କର କେହି ପତି ନାହାନ୍ତି, ସିଏ ହେଉଛନ୍ତି ଜଗତପତି, ତେଣୁ ଜଗତର ସିଏ ହେଲେ ଏକମାତ୍ର ପତି, ତାଙ୍କର କେହି ପତି ନାହାନ୍ତି। ନ ଚେ ସୀତା, ତାଙ୍କ ଉପରେ କେହି ଇସୀତା ମାନେ ପ୍ରଶାସକ ନାହାନ୍ତି, ତାଙ୍କୁ କିଏ ନିୟନ୍ତ୍ରଣ କରିବ, କଣ୍ଟ୍ରୋଲ କରିବ, ଏ କଥା କାହାରି ଶକ୍ତି ନାହିଁ। ନ କାରଣ, ତା ସିଏ କେଉଁ କାରଣର ଅନ୍ତର୍ଭୁକ୍ତ ନୁହଁ, ଅର୍ଥାତ୍ ଏହି କାରଣରୁ ସେ ଜନ୍ମ ହୋଇଛନ୍ତି ଏମିତି କିଛି କାରଣ ନାହିଁ। କାରଣାଧିପାଧିପ, ଯେତେ କାରଣ ସଂସାରରେ ଅଛି ସବୁର ମୂଳ କାରଣ ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ। ନଚାଶ୍ୟ କଶ୍ଚିତ୍ ଜନିତା ନଚାଧିପ, ତାଙ୍କର କେହି ଜନିତା ନାହିଁ କି ମାନେ ଜନ୍ମଦାତା ନାହିଁ କି ଅଧିପ ନାହିଁ।
0: ଅତୀତରେ ମୁଁ ମସିହାଟା ମୋର ମନେ ପଡ଼ୁନି,

0: ଅତୀତରେ ରାଜ୍ୟ ପ୍ରଶାସନକୁ ସମ୍ଭାଳୁଥିବା ନେତାମାନେ ମଧ୍ୟ ଏ ଗଜପତି ସେବାକୁ ବନ୍ଦ କରିଦେବାକୁ ଚେଷ୍ଟା କରିଛନ୍ତି, ଗଜପତି ସେବାକୁ ବନ୍ଦ କରିଦେବା ପାଇଁ ଚେଷ୍ଟା କରିଛନ୍ତି ଏବଂ ତାର ବିକଳ୍ପ ବ୍ୟବସ୍ଥା କରାଇଛନ୍ତି, କିନ୍ତୁ ଜଗନ୍ନାଥ ମହାପ୍ରଭୁ ଯାଇନାହାନ୍ତି, ଅଟକିଛନ୍ତି ଚାରମାଳ ଉପରେ। ସେଇ ଗଜପତି ମହାରାଜା ଆସିଛନ୍ତି, ଶେଷରେ ତାଙ୍କୁ ପରାମର୍ଶ ଦିଆହେଇଛି, ଆପଣ ଏ ବ୍ୟବସ୍ଥାକୁ ବନ୍ଦ କରିପାରିବେ ନାହିଁ, ଯେତେ କ୍ଷମତା ଥିଲେ ମଧ୍ୟ ଆପଣ ଏ ବ୍ୟବସ୍ଥାକୁ ବନ୍ଦ କରିପାରିବେ ନାହିଁ। ତେଣୁ ସେଇଥିପାଇଁ ପୁଣି ସେଇ ଗଜପତି ଆସିଛନ୍ତି, ସେଇ ଛେରାପରା ହେଇଛି, ମହାପ୍ରଭୁ ବିଜେ ହେଇଛନ୍ତି, ଏଭଳିଆ କଥା ମଧ୍ୟ ଘଟିଛି। ତେଣୁ ଗଜପତି ମହାରାଜାଙ୍କର ଏ ସେବାଟା ଗୋଟେ ସାମାନ୍ୟ ସେବା ନୁହଁ।
1: ଆଚ୍ଛା, ଆମେ ଏବେ ସେପଟକୁ ପଠାଇଦେବା, ସେମାନେ କିଛି କହନ୍ତୁ।
0: ହଁ କୁହନ୍ତୁ।
1: ମୁଁ ବର୍ତ୍ତମାନ ଆମର ଦ୍ୱିତୀୟ କେନ୍ଦ୍ର ଯେଉଁ ଅଛନ୍ତି, ଦ୍ୱିତୀୟ କେନ୍ଦ୍ରରେ ବର୍ତ୍ତମାନ ଥିବା ଆମର ବିଦ୍ୱାନ ମଣ୍ଡଳୀଙ୍କୁ ନିବେଦନ କରିବି, ସେ ବର୍ତ୍ତମାନ ଧାରା ବିବରଣୀ ପ୍ରଦାନ କରିବେ। ଜୟ ଜଗନ୍ନାଥ,
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଛେରା ପହଁରାର ଶେଷ ପର୍ଯ୍ୟାୟରେ ଆମେ ଉପନୀତ। ଏଇ ଯେଉଁ ଛେରା ପହଁରା ଆପଣ ଦେଖୁଛନ୍ତି, ଶୁଣୁଛନ୍ତି, ଗଜପତି ମହାରାଜ ଶେଷରେ ଯେଉଁ ଦର୍ପ ଦଳନ ରଥରେ ଛେରା ପହଁରା କାର୍ଯ୍ୟ କରୁଛନ୍ତି, ଇଏ ଏକ ମହାନ କାର୍ଯ୍ୟ। 1972 ଗଜପତି ମହାରାଜାଙ୍କୁ ଏ ଛେରା ପହଁରା କାର୍ଯ୍ୟରୁ ନିବୃତ୍ତ କରାଯାଇଥିଲା, କିନ୍ତୁ ଅଟକି ଗଲେ ମହାପ୍ରଭୁ ଚାରମାଳ ନିକଟରେ, ଫୁଙ୍କିଲେ ନାହିଁ, ଗଲେ ନାହିଁ, ଏବଂ ଶେଷରେ ଆମର ଜଣେ ସହକାରୀ ପ୍ରଶିକ୍ଷକ, ସହକାରୀ ନିର୍ଦ୍ଦେଶକ, ଆସିଷ୍ଟାଣ୍ଟ ଯେ ଟେମ୍ପୁଲ ଆଡମିନିଷ୍ଟ୍ରେଟର, ସେ ଯାଇକି ଯେତେବେଳେ ଅଧ୍ୟା ପଡ଼ିଲେ, ତାଙ୍କୁ ସପ୍ଲାଇ ସରିଲା ଯେ ତୁରନ୍ତ ଯାଇ ଗଜପତିଙ୍କ ଖବର ଦିଅନ୍ତୁ। ଗଜପତି ଆସିକି ଲମ୍ବ ଯେତେବେଳେ ପଡ଼ିଗଲେ, ତାପରେ ଡଗଡଗ ହେଇକିରି ମହାପ୍ରଭୁ ଚାଲିଗଲେ ନନ୍ଦିଘୋଷ ରଥକୁ। ଇଏ ଏକ ମହାନ ପରମ୍ପରା, ଏଠି କୌଣସି ଭେଦଭାବ ନାହିଁ, ରାଜା ପ୍ରଜା, ଧନୀ ଦରିଦ୍ର, ସାନ ବଡ଼, ୟା ଭିତରେ କିଛି ଭେଦଭାବ ନାହିଁ ଆଜ୍ଞା। ଇଏ ଏକମାତ୍ର ଦେବତା ଯାହାଙ୍କ ପାଖରେ ନିଉଛେଳି ହେଇକିରି, ଦୁଇ ହାତ ସମର୍ପିତ ହେଇକିରି, ସେବା ମନୋଭାବ ନେଇକିରି ଯଦି ଆପଣ ଲମ୍ବ ହେଇକିରି ପଡ଼ିଯିବେ ନା, ସବୁ କ୍ଷମା କରିଦେବେ ମହାପ୍ରଭୁ। ଇଏ କ୍ଷମାର ସାଗର, ଇଏ ଦୟାର ସାଗର, ସେଇଥିପାଇଁ ଲକ୍ଷ ଲକ୍ଷ ଭକ୍ତମାନେ ଧାଇଁ ଆସୁଛନ୍ତି, ଚାଲି ଆସୁଛନ୍ତି ଏଇ ବଡ଼ଦାଣ୍ଡକୁ, ମହାପ୍ରଭୁଙ୍କୁ ଦର୍ଶନ କରିବେ, ଭକ୍ତି ନୈବେଦ୍ୟ ଅର୍ପଣ କରିବେ, ମନସ୍କାମନା ପୂରଣ କରିବା ପାଇଁ ଚୋଡ଼ା ସ୍ତରେ ନିଉଛାଳି ହେଇ ତାଙ୍କୁ ଡାକିବେ। ଏହି ହେଉଛି ଭାବ, ଏହି ହେଉଛି ବିଶ୍ୱାସ, ଏହି ହେଉଛି ଭକ୍ତିର ଭାବ, ଗୋଟେ ନମୁନା। ଏବଂ ଗଜପତି ମହାରାଜ ଆଉ ଅଳ୍ପ ସମୟ ପରେ ଛେରା ପହଁରା, ବର୍ତ୍ତମାନ ଯେଉଁଭଳି ଭାବରେ ଦର୍ପ ଦଳନ ରଥରେ ମହାପ୍ରଭୁ ଗଜପତି, ଯିଏକି ଚଳନ୍ତି ବିଷ୍ଣୁ ଠାକୁର ରାଜା ଆଦ୍ୟ ସେବକ, ସେ ବର୍ତ୍ତମାନ ଯେଉଁଭଳି ଭାବରେ ଏଠି ସେ କର୍ମଟି ସାରୁଛନ୍ତି ଏବଂ ମାନେ ମୁଣ୍ଡିଆଟେ ମାରୁଛନ୍ତି ଏବଂ ଜଗତର କଲ୍ୟାଣ ପାଇଁ, ଜଗତର ମଙ୍ଗଳ ପାଇଁ ସେ ଯେଉଁଭଳି ଦେଖନ୍ତୁ ମସ୍ତକରେ କେମିତି ତାଙ୍କୁ ଫୁଲମାଳ ଦିଆଯାଉଛି ଏବଂ ଆଜ୍ଞାମାଳ ଦେଲା ଭଳି ତାଙ୍କୁ ଦିଆଯାଉଛି, ତଥାସ୍ତୁ କହିଦେଉଛନ୍ତି ତିନି ରଥର ଦେବଦେବୀମାନେ। ଏଇଟା ହେଉଛି ପରମ୍ପରା, ଇଏ ହେଉଛି ମହାନ ପରମ୍ପରା। ଏ ମହାନ ପରମ୍ପରାକୁ ଆପଣ ଅନୁଭବ କଲେ ହିଁ ଜାଣିପାରିବେ, କାରଣ ଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ଯେଉଁ ଶ୍ରଦ୍ଧା ବାଲି ବର୍ତ୍ତମାନ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିତରେ ଅପୂର୍ବ ଆନନ୍ଦ ଉଲ୍ଲାସରେ ସତ୍ୟନ୍ତି ବିଭୋର ହେଇଯାଉଛନ୍ତି, ଏବଂ ବର୍ଷକର ଯେଉଁ ଉତ୍କଣ୍ଠା ଭକ୍ତି ପ୍ଲାବନରେ ସତ୍ୟନ୍ତି ରୂପାନ୍ତରିତ ହୋଇ ଉଠୁଛି ଭକ୍ତମାନଙ୍କର ହରିବୋଲ ହୁଳହୁଳି ସାଙ୍ଗକୁ। ଜୟ ଜଗନ୍ନାଥ, ଜୟ ଗଜପତି ମହାରାଜାଙ୍କର ଜୟ ଧ୍ୱନିରେ ଗଗନ ପବନ ସତ୍ୟନ୍ତି ପ୍ରକମ୍ପିତ ହୋଇ ଉଠୁଛି। ଏହି କଥାକୁ ଆଗକୁ ନେବା ପାଇଁ ମୁଁ ଅନୁଜ ପ୍ରତିମ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
3: ରଥାରୂଢ଼ ଗଚ୍ଛନ୍ ପଥି ମିଳିତ ଭୂଦେବ ପଟଳି, ସ୍ତୁତି ପ୍ରାଦୁର୍ଭାବଂ ପ୍ରତିପଦମୁପାକର୍ଣ୍ଣ୍ୟ ସଦୟଃ, ଦୟା ସିନ୍ଧୁର୍ ବନ୍ଧୁ ସକଳ ଜଗତାଂ ସିନ୍ଧୁସୁତୟା, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଶ୍ରୋତା ବନ୍ଧୁ, ଏଇ ଯେଉଁ ମାଙ୍ଗଳିକ ମୁହୂର୍ତ୍ତ, ଏଇ ଯେଉଁ ପାବନ ମୁହୂର୍ତ୍ତ, ଯେଉଁ ମୁହୂର୍ତ୍ତରେ ଆପଣମାନେ ଅନୁଭବ କରୁଥିବେ।

0: ଯାଇଥାଏ, ନିମନ୍ତ୍ରଣ ଦିଆଯାଇଥାଏ, ଯାହାକି ବୈଶାଖ ଶୁକ୍ଳ ତୃତୀୟା ତିଥି ବା ଅକ୍ଷୟ ତୃତୀୟା ଠାରୁ। ସେଦିନ ଶ୍ରୀମନ୍ଦିରର ଯେଉଁ କାର୍ଯ୍ୟାଳୟ ସମ୍ମୁଖରେ, ଶ୍ରୀନର ସମ୍ମୁଖରେ ଯେଉଁ ତିନି ଖଣ୍ଡ ରଥର ଅନୁକୂଳ କରାଯାଇଥାଏ, ରଥ ଅନୁକୂଳ ବୋଲି ଆପଣମାନେ ଜାଣନ୍ତି ଅକ୍ଷୟ ତୃତୀୟା, ଆଜି ଦେଖୁଛନ୍ତି ସେଇ ଦିବ୍ୟ ରଥ ବାହି ନେଇଥିଲା ମହାପ୍ରଭୁ ଆମ ପ୍ରାଣପ୍ରିୟ ଠାକୁରଙ୍କୁ। ପୁଣି ସିଏ ବର୍ତ୍ତମାନ ଫେରି ଆସୁଛନ୍ତି ତାଙ୍କର ସେଇ କର୍ମବେଦୀକୁ। ଆପଣମାନେ ଏ କଥାକୁ ଅଙ୍ଗୀକାର କରୁଥିବେ, ପ୍ରଥମେ ହେଉଛି କର୍ମ, ଦ୍ୱିତୀୟରେ ହେଉଛି ଧର୍ମ। କର୍ମ ହିଁ ଭଗବାନ, କର୍ମ ହିଁ ଧର୍ମ, ଏ କଥାକୁ ଆଜି ପ୍ରତିପାଦନ କରୁଛନ୍ତି ମହାପ୍ରଭୁ ଜଗନ୍ନାଥ। ଯାଇଥିଲେ ଯାତ୍ରାରେ ମାତ୍ର ସାତଟି ଦିନ ମାଙ୍କ କୋଳରେ ରହି ପୁଣି ନବଦିନାତ୍ମକ ଯାତ୍ରାରେ ଫେରି ଆସୁଛନ୍ତି ବର୍ତ୍ତମାନ ଇଏ ଅବସରରେ। କଣ କହିବେ,
1: କର୍ମ ହିଁ ଭଗବାନ, ଏବଂ ଭଗବାନ ସବୁବେଳେ କହୁଛନ୍ତି କର୍ମ କର, କର୍ମ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ।
0: ସେଇ କଥାକୁ ଭଗବତ ଗୀତା କହୁଛନ୍ତି, କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ। ହେ ଅର୍ଜୁନ, ତୁମେ କର୍ମ କରିଚାଲ, ଫଳରେ ଯଦି ଆଶା ସଞ୍ଚାର କରିବ, ଫଳ ଅଭିମୁଖୀ ହେବ, ତୁମେ କର୍ମକୁ ଠିକ ଭାବରେ ସମ୍ପାଦନ କରିପାରିବ ନାହିଁ। ଯଦି କର୍ମ ଠିକ ଅଛି, ତେବେ ଫଳ ମଧ୍ୟ ତୁମ ପାଖ ପାଖେ ରହିଛି, ଏ କଥାକୁ ତୁମେ ବିଶ୍ୱାସ ଏବଂ ଭରସା ରଖ, ନା କଣ କହୁଛ?
1: ଠିକ ତାହିଁ ସତ୍ୟ। ବର୍ତ୍ତମାନ ଆଜି ଜେନତନ ପ୍ରକାରଣ ତିନି ରଥ ଆଜି ନିଶ୍ଚିତ ଭାବରେ ପହଞ୍ଚିବ, କାରଣ ଯାହା ବିଧିବିଧାନ ରହିଛି।
0: ଗୋଟେ ବୃହତକାୟ ସଂକୀର୍ତ୍ତନ ମଣ୍ଡଳୀ, ଯେଉଁ ସଂକୀର୍ତ୍ତନ
1: ମଣ୍ଡଳୀରେ ଯାଉଛନ୍ତି
0: ଶତାଧିକ ସଂକୀର୍ତ୍ତନ ପ୍ରେମୀ, ସେମାନେ ନୃତ୍ୟ କରି କରି ଯାଉଛନ୍ତି। ଆପଣମାନେ ଜାଣନ୍ତି ନୃତ୍ୟ କେତେବେଳେ ହେଇଯାଏ ସେମାନେ ଅନୁଭବ କରିପାରନ୍ତି ନାହିଁ, ଯେଉଁମାନେ ସଂକୀର୍ତ୍ତନ।
1: ବର୍ତ୍ତମାନ ଧୀରେ ଧୀରେ ଶ୍ରୀମନ୍ଦିର ପାଖରୁ ଲୋକାରଣ୍ୟ ହେଇଗଲାଣି, ଖାଲି ମୁଣ୍ଡମାଳ, ଆଉ କିଛି ବାଟ ନାହିଁ। ମଝିରେ ଯାହା ଟିକେ ଟିକେ ଫାଙ୍କା ଲାଗୁଛି, ଯିବା ଆସିବା ଚାଲୁଛି। ସଂକୀର୍ତ୍ତନ ମଣ୍ଡଳୀ ଉଦଣ୍ଡ ନୃତ୍ୟ କରୁଛନ୍ତି, ଦୁଇ ବାହୁ ପ୍ରସାରିତ କରି ଯେଉଁଭଳି ଭାବରେ ନୃତ୍ୟ କରୁଛନ୍ତି, ତାଙ୍କର ଭକ୍ତିଭାବ ନୈବେଦ୍ୟ ଅର୍ପଣ କରୁଛନ୍ତି।
0: ଆପଣମାନେ ମଧ୍ୟ ଶୁଣିପାରୁଥିବେ ଏଇ ଯେଉଁ ମୃଦଙ୍ଗ ଏବଂ ବିଭିନ୍ନ ପ୍ରକାର ବାଦ୍ୟ କରତାଳ, ଏଇ ଯେଉଁ ବାଦ୍ୟର ଯେଉଁ ଝଙ୍କାର, ତାକୁ ମଧ୍ୟ ଶ୍ରବଣ କରିପାରୁଥିବେ।
1: ଇନ୍ଦ୍ର ଦେବତା ଟିକେ ଟିକେ ବୃଷ୍ଟି କରୁଛନ୍ତି, ଇନ୍ଦ୍ର ଦେବତା ପ୍ରଣାମ କରୁଛନ୍ତି,
0: ଇଏ ହଉଛି ସେବା। କାହିଁକିନା ବ୍ରହ୍ମା ଡାକୁଛନ୍ତି ଦେବ ମଣିମା ମଣିମା, ଇନ୍ଦ୍ର ଡାକୁଛନ୍ତି ଦେବ କୁହାରୀ ଶୁଣିମା, ତେଣୁ ସବୁ ସକଳ ସୁର ସେବା ଅବସର ଦୋ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ। ସମସ୍ତ ଦେବଗଣ ମାନେ ସେବା ଅର୍ପଣ କରନ୍ତି ମହାପ୍ରଭୁ।
1: ଇନ୍ଦ୍ର ଦେବ ଆଉ ରହିପାରିଲେ ନାହିଁ, ସେ ଦେଖିଲେ ଯେ ମୁଁ ମଧ୍ୟ ଭକ୍ତି ନୈବେଦ୍ୟ ଅର୍ପଣ କରିବି ସ୍ୱର୍ଗରେ ଥାଇକିରି, ସେ ମଧ୍ୟ ନିଜର ବାରିଧାରା ପ୍ରକାଶ କରୁଛନ୍ତି।
0: ବନ୍ଧୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ଏଇ ଯୋଉ ବର୍ଷା ବିନ୍ଦୁ ଟିକେ ଟିକେ ପଡିବା ଅବସ୍ଥାରେ ଭକ୍ତଙ୍କ ମନରେ ଏ ଯୋଉ ଉନ୍ମାଦନା, ଏଇ ଯୋଉ ଭକ୍ତିର ଯୋଉ ପ୍ରାବଲ୍ୟ, ତାହା ଏତେ ପରିମାଣରେ ବଢିଯାଉଛି, କାହିଁକି ଗୋଟେ ଅସମ୍ଭବ କଥା। ବର୍ଷାକୁ କେହି କେତେବେଳେ ନିଜ ଆୟତ୍ତରେ ରଖି ନାହିଁ ଯେ ବର୍ଷା କରେଇ ଦେବ, ଇଏ ହଉଛି ମହାପ୍ରଭୁଙ୍କର ଆୟତ୍ତରେ ରହିଛି। ତେଣୁ ଇନ୍ଦ୍ର ଆଜି ପୁଷ୍ପ ବୃଷ୍ଟି କରି ମହାପ୍ରଭୁଙ୍କର ଦିବ୍ୟ ରଥର ଆଗମନକୁ ଯେମିତି ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଛନ୍ତି, ପ୍ରଣାମ ନିବେଦନ କରୁଛନ୍ତି। ଆପଣ କଣ କହିବେ ଏ ପରିବେଶକୁ?
1: ଅତି ଚମତ୍କାର, ଅତି ସୁନ୍ଦର, ଅତି ଅନୁଭୂତି ସମ୍ପନ୍ନ। ଏବେ ନବା ଏକ ଛୋଟ ବିରତି।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୀମରେ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
4: ହଁ, ଇଏ ମୋତେ ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
5: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
4: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
5: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ ଏଚ୍ୟୁଆଇଡି କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
6: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
7: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା

0: ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 ଏପ୍ରିଲ୍ 2025 ଲାଗୁ କରାଯାଇଛି।
1: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧାଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
0: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
1: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
0: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
1: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ www.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି। ମଶାବାହିତ ରୋଗ, ଡେଙ୍ଗୁ, ମ୍ୟାଲେରିଆ ଏବଂ ଜାପାନୀ ଜ୍ୱର ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ।
2: ବର୍ଷା ଋତୁର ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶ ବୃଦ୍ଧି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ।
1: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ 7 ଦିନରୁ ଅଧିକ ସମୟ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ।
2: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା, ସଢେଇ, ଅବ୍ୟବହୃତ ହାଣ୍ଡି, ଟାୟାର ଆଦି ନଷ୍ଟ କରିଦିଅନ୍ତୁ।
1: ଘର ପାଖରୁ ବଣବୁଦା ସଫା କରନ୍ତୁ।
2: ନାଳ ନର୍ଦ୍ଦମାରେ ଓ ଖାଲୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ ସହାୟତା କରନ୍ତୁ।
1: ଦିନ ହେଉ ବା ରାତି, ଶୋଇବା ବେଳେ ମଶାରୀ ବ୍ୟବହାର କରନ୍ତୁ।
2: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
0: ଆଲୁମିନିୟମର ଶକ୍ତିରେ ଦେଶର ପ୍ରଗତି, ମହାପ୍ରଭୁଙ୍କ ଆଶୀର୍ବାଦରେ ସଭିଙ୍କ ସମୃଦ୍ଧି। ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ନାଲ୍କୋ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା।
3: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଗଲା ଏବଂ ଯେଉଁଠି ରଥ ଥିଲେ ସେଇଠୁ ପାଖାପାଖି 20 ହାତ ପର୍ଯ୍ୟନ୍ତ ରଥ ଚାଲିଗଲେଣି ଏବଂ ଟଣା ଚାଲିଛି। ଆମେ ଦେଖୁଛୁ ବହୁ ବରିଷ୍ଠ ପଦାଧିକାରୀ ଏବଂ ରାଜ୍ୟର ପୋଲିସ ଡିଜିଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ସେ ରଥ ଦୌଡ଼ି ଧରିକି ଟାଣୁଛନ୍ତି ଏବଂ ରଥ ଯିବାରେ ମଧ୍ୟ କିଛି ଅସୁବିଧା ହେଉନି। ମନେ ହେଉଛି ସତେ ଯେମିତି ବଡ଼ ଠାକୁର ଅପେକ୍ଷା କରିଥିଲେ କେତେବେଳେ ରଥ ଦୌଡ଼ି ଦୋଚା ହେବ ଏବଂ ଭକ୍ତମାନେ ତାଙ୍କ ରଥକୁ ଟାଣିକରି ନେବେ ତାଳଧ୍ୱଜ ରଥକୁ। ବହୁତ ସୁନ୍ଦର ଭାବରେ ରଥ ଆଗକୁ ଆଗକୁ ଅଗ୍ରଗତି କରୁଛନ୍ତି, ଆପଣ ତ ଜାଣିଛନ୍ତି। ରଥ ଯିବା ପାଇଁ ଯେଉଁ ସରଦା ବାଲି, ସେ ସରଦା ବାଲି ତ ଆଜିକାଲି କଂକ୍ରିଟ୍ ହୋଇଯାଇଛି, ତା ଉପରେ ବାଲିର ଆସ୍ତରଣ ଟିକେ ଟିକେ ପକା ହୋଇଛି ସରଦା ବାଲିର, ତାକୁ ଭ୍ରମ ସୃଷ୍ଟି କରିବା ପାଇଁ ବା ସରଦା ବାଲିର ରୂପ ଦେବା ପାଇଁ। ତେଣୁ ରଥ ଯିବାରେ କିଛି ଅସୁବିଧା ବି ନାହିଁ। ଯେଉଁଠି ରଥ ଠିଆ ହୋଇଥିଲେ ସେହି ଜାଗାରେ ଟିକେ ବାଲି ଥିଲା, ତାପରେ ବାଲିର ଆସ୍ତରଣ ଟିକେ ଟିକେ କମି କମି ଯାଉଛି। ଆଗକୁ ଆଗକୁ ରଥ ଯେତେ ବଢ଼ିବେ ଦେଖିବେ ଧୀରେ ଧୀରେ ରଥ ଟାଣିବା ଆହୁରି ସହଜ ହୋଇଯିବ। ତେଣୁ ଯେଉଁ 4ଟା ବେଳେ ରଥ ଟଣା ହେବାର ବିଧି ବ୍ୟବସ୍ଥା ବା ନୀତି ନିର୍ଘଣ୍ଟ ହୋଇଥିଲା, ତାଠୁ ପାଖାପାଖି 1.5 ଘଣ୍ଟା 35 ମିନିଟ୍ ବିଳମ୍ବରେ ରଥ ଟଣା ଆରମ୍ଭ ହୋଇଛି। ଏପଟେ ମା ସୁଭଦ୍ରାଙ୍କ ରଥରେ ଚାରମାଳ ଖୋଲା ହୋଇସାରିଲାଣି, ପ୍ରଭୁ ଜଗନ୍ନାଥଙ୍କର ନନ୍ଦିଘୋଷ ରଥରେ ଘୋଡ଼ା ଯଚା ଚାଲିଛନ୍ତି। ତେଣୁ ଏଭଳି ଭାବରେ ରଥଯାତ୍ରାର ସମାପନ ପର୍ଯ୍ୟାୟରେ ଆମେ ଉପନୀତ ହେଲୁଣି ଧୀରେ ଧୀରେ। ଆପଣ ଜାଣିଛନ୍ତି ଏହି ରଥଯାତ୍ରା ଦେଖିବା ପାଇଁ ବା ରଥଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ଯେଉଁ ଲୋକମାନଙ୍କ ଭିତରେ ବା ଶ୍ରଦ୍ଧାଳୁମାନଙ୍କ ଭିତରେ ଯେଉଁ ବ୍ୟାକୁଳତା ଏବଂ ଆକୁଳତା, ସେ ଆକୁଳତାର ଏଇଟା ହେଉଛି ସବୁଠୁ ଚରମ ମୁହୂର୍ତ୍ତ। ଆପଣ ଜାଣିଛନ୍ତି ଯେଉଁ ରଥଯାତ୍ରା ଭିତରେ 2ଟି କଥା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ହେଉଛି ପହଣ୍ଡି, ମହାପ୍ରଭୁମାନଙ୍କର ପହଣ୍ଡି। ଯେଉଁ ପହଣ୍ଡି ଦର୍ଶନ କରିବା ପାଇଁ ଲୋକମାନଙ୍କ ଭିତରେ ବହୁତ ଭାକ୍ତିକ ଆବେଗ ଥାଏ। ଏବଂ ଦ୍ୱିତୀୟ ହେଉଛି ରଥ ଟଣା, ଏବଂ ରଥ ଟଣାରେ ସମସ୍ତଙ୍କର ଇଚ୍ଛା କେମିତି ଆମେ ରଥକୁ ଟିକେ ଟାଣିଦେବୁ ଏବଂ ରଥ ଦୌଡ଼ିକୁ ଟିକେ ଛୁଇଁଦେବୁ। ଏଇ ଯେଉଁ ବିଶ୍ୱାସ ଏବଂ ପରମ୍ପରା କ୍ରମେ ଲୋକମାନଙ୍କ ଭିତରେ ଏଇ ଯେଉଁ ବିଶ୍ୱାସ ଦୃଢ଼ୀଭୂତ ହୋଇଛି, ସେଇଥିପାଇଁ ଲୋକମାନେ ଏତେ ସମବେତ ହୋଇଯାଉଛନ୍ତି ରଥ ଟାଣିବା ପାଇଁ। ତଥାପି ବଡ଼ ଆନନ୍ଦର କଥା ଯେ କୌଣସି ବିଶୃଙ୍ଖଳା ନଥାଇକରି ଏପର୍ଯ୍ୟନ୍ତ ନିର୍ବିଘ୍ନରେ ସବୁ କାମ ସମାପନ ହୋଇଛି। ଆଉ ଆକାଶରେ ମଧ୍ୟ ଟିକେ ମେଘ ଦେଖାଦେଉଛନ୍ତି। ଆମେ ଯେଉଁ ଶରଧାବାଲି କେନ୍ଦ୍ରରେ ବସିଛୁ, ଆମର

ପଛପଟକୁ ବା ଆପଣ ତାକୁ କହିପାରନ୍ତି ଦକ୍ଷିଣ ଦିଗ ହେଲେ ଏଇଟା ପଶ୍ଚିମ ଦିଗ ହେବ, ପଶ୍ଚିମ ଦିଗରେ ଟିକେ ମେଘ ଅଛନ୍ତି ଏବଂ ମେଘ ମଧ୍ୟ ଟିକେ ଟିକେ କେତେବେଳେ ବିନ୍ଦୁ ବିନ୍ଦୁ ଜଳ ପକାଉଛନ୍ତି, ଯେଉଁଟାକୁ ଜଳସିଞ୍ଚନ ବୋଲି ଆମେ କହିପାରିବା, ବର୍ଷା ନୁହେଁ ଇଏ, ଯେଉଁଟାକି ଲୋକମାନଙ୍କୁ ଆଶ୍ୱସ୍ତ କରୁଛି କିଛି ଅସୁବିଧା ନାହିଁ। ବର୍ଷାର ସମ୍ଭାବନା ତ ବର୍ତ୍ତମାନ ଯାହା ଜଣାପଡ଼ୁଛି ବର୍ଷାର ସମ୍ଭାବନା ନାହିଁ, ଆଉ ରଥଟଣା ସରିବା ପର୍ଯ୍ୟନ୍ତ ବର୍ଷା ମଧ୍ୟ ନ ହେଇପାରେ, ବର୍ଷା ନାହିଁ, ଟିକେ ସୁନ୍ଦର ପବନ ହେଉଛି, ଆଉ ଆକାଶରେ ସେମିତି କିଛି ଭୟ ସୃଷ୍ଟି କଲା ଭଳି ମେଘ ନାହାନ୍ତି। ତେଣୁ ଆମେ ଭାବୁଛୁ ଏହି ରଥଟଣା କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପ୍ତ ହେବ। ଆଉ ରଥଯାତ୍ରାର ଯେଉଁ ତିନୋଟି ଅଙ୍ଗ, ଗୋଟିଏ କଥା ସକାଳେ ଆମେ ଆଲୋଚନା କରୁଥିଲେ, ଗୋଟିଏ ହେଲା ଶ୍ରୀଗୁଣ୍ଡିଚା ଯାତ୍ରା, ଗୋଟିଏ ହେଲା ଆଡ଼ପ ମଣ୍ଡପରେ ଅବସ୍ଥାନ, ଆଉ ଗୋଟିଏ ହେଲା ଯେ ବାହୁଡ଼ା ଯାତ୍ରା। ଏହି ତିନୋଟି ଅଙ୍ଗ ଯିଏ ଦର୍ଶନ କରିପାରିବେ ତାଙ୍କର ତ ମହାଫଳ ହେବ, ମହାପୁଣ୍ୟ ଅର୍ଜନ କରିବେ ସିଏ, ଏବଂ ତିନୋଟି ଅଙ୍ଗରୁ ଯେକୌଣସି ଅଙ୍ଗ ଦର୍ଶନ କଲେ ମଧ୍ୟ କିଛି କମ୍ ଫଳ ହେବ ନାହିଁ, ଏ ପ୍ରକାର କଥା ଆମର ଶାସ୍ତ୍ର ପୁରାଣମାନଙ୍କରେ କୁହାଯାଇଛି। ଜଗନ୍ନାଥ ହେଉଛନ୍ତି ସମନ୍ୱୟର ପ୍ରତୀକ, ଜଗନ୍ନାଥଙ୍କ ଭିତରେ ମହାପ୍ରଭୁଙ୍କ ଭିତରେ ସବୁ ଧର୍ମ ସବୁ ଦର୍ଶନ ସବୁ ମତ ସବୁ ପଥ ଇଏ ସବୁ ସମାହିତ ହୋଇଛନ୍ତି। ଏବଂ ଆପଣ ସାରା ପୃଥିବୀ ଦେଖନ୍ତୁ, ସାରା ବିଶ୍ୱ ଦେଖନ୍ତୁ, ଏଭଳି ବିଗ୍ରହ ଆପଣ କେଉଁଠି ପାଇବେ ନାହିଁ। ଏ ବିଗ୍ରହଙ୍କର ପରିକଳ୍ପନା ଏଭଳି ଭାବରେ କରାହେଇଛି ଯେ ସେଇଠି ଯିଏ ତାଙ୍କୁ ଯେଭଳି ଭାବରେ, ଯେମିତି ଗୀତାରେ ଭଗବାନ କହିଛନ୍ତି ଶ୍ରୀକୃଷ୍ଣ, ଯେ ଯଥା ମାଂ ପ୍ରପଦ୍ୟନ୍ତି ତାଂ ତଥୈବ ଭଜାମ୍ୟହଂ, ବା ଯାଦୃଶୀ ଭାବନା ଯଶ୍ୟ ସିଦ୍ଧିରେ ଭବତୀ ତାଦୃଶୀ ବୋଲି ଯେଉଁ କଥା ଅଛି, ପ୍ରକୃତରେ ମହାପ୍ରଭୁଙ୍କ ପାଖରେ ଏ କଥାଟି ସତ୍ୟ। ମହାପ୍ରଭୁଙ୍କୁ ଯିଏ ଯେଉଁ ଭାବରେ ଦେଖିବାକୁ ଚାହିଁବ ସେ ସେହି ଭାବରେ ଦେଖିପାରିବ, କାରଣ ମହାପ୍ରଭୁଙ୍କ ବିଗ୍ରହର ନିର୍ମାଣଟି ହେଉଛି ସେହିଭଳି, ଏବଂ ମହାପ୍ରଭୁଙ୍କର ବିଗ୍ରହଟି ଯେଉଁ ନିର୍ମାଣ ହୋଇଛି ସେହି ବିଗ୍ରହଟିକୁ କେହି ନିର୍ମାଣ କରିନାହିଁ, ସେ ସ୍ୱୟଂ ନିର୍ମାଣ କରିଛନ୍ତି ନିଜକୁ। ଯେଉଁ ବିଶ୍ୱକର୍ମା ଆସିକରି ତାଙ୍କୁ ନିର୍ମାଣ କଲେ ସେ ବିଶ୍ୱକର୍ମା ହେଉଛନ୍ତି ସ୍ୱୟଂ ସେ ନିଜେ, ତେଣୁ ତାଙ୍କର ନିଜ ଇଚ୍ଛାରେ ସେ ଏଭଳି ବିଗ୍ରହର ରୂପ ଧାରଣ କରିଛନ୍ତି। ତେଣୁ ଏଇଟା କମ୍ ବଡ଼ କଥା ନୁହେଁ, କୌଣସି ଆଧ୍ୟାତ୍ମିକ ପୀଠରେ ଆପଣ ଏହି ପ୍ରକାର ବିଚାର ଦେଖିବେ ନାହିଁ ଯେଉଁଠି ସ୍ୱୟଂ ବିଷ୍ଣୁ ସ୍ୱୟଂ ପରମାତ୍ମା ନିଜେ ଆସି ନିଜେ ବର୍ଦ୍ଧକୀ ରୂପରେ ନିଜର ବିଗ୍ରହ ନିର୍ମାଣ କରିଛନ୍ତି, ଏବଂ ସିଏ ନିଜେ ନିର୍ମାଣ କରିଥିବାରୁ ଯେହେତୁ ତାଙ୍କ ଭିତରେ କୌଣସି ଧର୍ମ ସମ୍ପ୍ରଦାୟ ମତ ଦର୍ଶନ ଏସବୁ ବିଚାର ପରମାତ୍ମାଙ୍କ ପାଖରେ ନଥାଏ। ପରମାତ୍ମା କ'ଣ ହିନ୍ଦୁ, ପରମାତ୍ମା କ'ଣ ମୁସଲମାନ, ପରମାତ୍ମା କ'ଣ ଖ୍ରୀଷ୍ଟିଆନ, ସେ ସବୁ। ତେଣୁ ଆମେ ଯେମିତି କହୁଛେ ଆଲ୍ଲା ଆକବର ରହିମ ଏ ସମସ୍ତେ, ଯୀଶୁ ଏ ସମସ୍ତେ ସମାନ, ସେଇଭଳିଆ ମହାପ୍ରଭୁଙ୍କ ବିଚାରରେ ଏସବୁ ସଂକୀର୍ଣ୍ଣତା ନଥାଏ। ତେଣୁ ସଂକୀର୍ଣ୍ଣତା ନଥିବାରୁ କୌଣସି ସଂକୀର୍ଣ୍ଣତା ରହିତ ସଂକୀର୍ଣ୍ଣ ବିଚାରରୁ ବହୁତ ଊର୍ଦ୍ଧ୍ୱରେ ରହି ସେ ନିଜର ବିଗ୍ରହକୁ ପରିକଳ୍ପନା କରିଛନ୍ତି। ସେଇଥିପାଇଁ ଆପଣ ବିଶ୍ୱରେ କେଉଁଠି ଏଭଳି ଦେବତା ଦେଖିଛନ୍ତି, କେଉଁଠି ଏଭଳି ବିଗ୍ରହ ଦେଖିଛନ୍ତି ଯେ ଯାହାଙ୍କୁ ଦେଖିଲେ ସମସ୍ତେ କହିବେ ଇଏ ଆମ ଦେବତା, ଇଏ କ'ଣ କେଉଁ କ୍ଷେତ୍ରରେ ଘଟିଛି, କେବଳ ଶ୍ରୀକ୍ଷେତ୍ରରେ ଘଟିଛି। ତେଣୁ ସେଇଥିପାଇଁ ଆଜି ଯଦି ଜଗନ୍ନାଥଙ୍କର ସଂସ୍କୃତି ବିଶ୍ୱବ୍ୟାପକ ହୋଇଛି ଏବଂ ଜଗନ୍ନାଥ ଚେତନା ଯଦି ବିଶ୍ୱ ଜନତାଙ୍କୁ ଆକୃଷ୍ଟ କରିଛି ଏବଂ ସମଗ୍ର ବିଶ୍ୱ ଜନତା ଜଗନ୍ନାଥଙ୍କ ବିଗ୍ରହ ଭିତରେ ନିଜର ଆରାଧ୍ୟଙ୍କୁ ଦେଖିଛି, ତାହେଲେ ଇଏ ହେଉଛି ସେହି ମହାପ୍ରଭୁଙ୍କର କରୁଣା ଏବଂ ମହାପ୍ରଭୁଙ୍କର ନିଜ ବିଚାର। ମହାପ୍ରଭୁ ନିଜେ ନିଜ ପାଇଁ ନିଜେ ଯେଉଁ ବିଗ୍ରହ ଗଢ଼ିଛନ୍ତି ସେହି ବିଗ୍ରହ ହେଉଛନ୍ତି ଅନନ୍ୟ ବିଗ୍ରହ ସମଗ୍ର ବିଶ୍ୱରେ। ସେହି ଅନନ୍ୟତା ହେତୁ ମହାପ୍ରଭୁଙ୍କର ମହିମା ଏତେ ବ୍ୟାପକ ହୋଇଛି, ଏବଂ ଆଜି ଯେତେବେଳେ ଘୋଷଯାତ୍ରାରେ ମହାପ୍ରଭୁ ଯାଉଛନ୍ତି ଆମେ ଚାରି ବିଗ୍ରହଙ୍କର କଥା କହୁଛୁ, ଚତୁର୍ଦ୍ଧା ମୂର୍ତ୍ତିଙ୍କ କଥା କହୁଛୁ, କିନ୍ତୁ ଚତୁର୍ଦ୍ଧା ମୂର୍ତ୍ତି ବୋଲି ପ୍ରକୃତରେ କିଛି ନାହିଁ, ଗୋଟିଏ ମୂର୍ତ୍ତି ହିଁ ସେ ଚାରି ଭାଗ ହୋଇଛନ୍ତି। ତେଣୁ ଯେତେ ଅବତାର ସୃଷ୍ଟି ହୋଇଛନ୍ତି ସେ ମହାପ୍ରଭୁଙ୍କ ପାଖରୁ ସୃଷ୍ଟି ହୋଇଛନ୍ତି, ଯେତେ ଅବତାର ତାଙ୍କ ଭିତରେ ସବୁ ଲୀନ ହେବେ। ତେଣୁ ମହାପ୍ରଭୁ ଯେଉଁ ଚତୁର୍ଦ୍ଧା ମୂର୍ତ୍ତି ବୋଲି କହୁଛୁ ଆମେ ତାହିଁରେ ଭିନ୍ନ ବୁଦ୍ଧି କରୁଛୁ, ଭିନ୍ନ ବୁଦ୍ଧି କରିବା ଅନୁଚିତ। ଯିଏ ଜଗନ୍ନାଥ ସିଏ ବଳଭଦ୍ର, ଯିଏ ଜଗନ୍ନାଥ ସିଏ ସୁଭଦ୍ରା, ଯିଏ ଜଗନ୍ନାଥ ସିଏ ସୁଦର୍ଶନ। ତେଣୁ ଏକ ମୂର୍ତ୍ତି ଚତୁର୍ଦ୍ଧା ମୂର୍ତ୍ତି ରୂପରେ ଲୀଳା ରଚନା କରିବା ପାଇଁ ଶ୍ରୀକ୍ଷେତ୍ରରେ ଆବିର୍ଭୂତ ହୋଇଛନ୍ତି। ତେଣୁ ଇଏ ଜଣେ ଦେବତାଙ୍କ ରଥଯାତ୍ରା, ପରମବ୍ରହ୍ମ ବିଷ୍ଣୁ ମହାବିଷ୍ଣୁଙ୍କର ଇଏ ରଥଯାତ୍ରା, ସ୍ୱୟଂ ପରମାତ୍ମା ପରମବ୍ରହ୍ମଙ୍କ ରଥଯାତ୍ରା, ସେ ବଳଭଦ୍ର ହୁଅନ୍ତୁ ମା ସୁଭଦ୍ରା ହୁଅନ୍ତୁ ସବୁ ଗୋଟେ। ତେଣୁ ସେଇଭଳିଆ ଭାବରେ ଏଇ ଯେଉଁ ଅନନ୍ୟତା, ଏଇ ଦର୍ଶନ ବିଚାରର ଯେଉଁ ଅନନ୍ୟତା, ସେଇ ଅନନ୍ୟତା ହିଁ ଆଜି ଆକୃଷ୍ଟ କରିଛି ସମଗ୍ର ବିଶ୍ୱଙ୍କୁ। ସେଇଥିପାଇଁ ରଥଯାତ୍ରାର ଏତେ ମହନୀୟତା, ରଥଯାତ୍ରାର ଏତେ ମହତ୍ଵ। ବର୍ତ୍ତମାନ ୟାର ପରବର୍ତ୍ତୀ ଧାରା ବିବରଣୀ ଆପଣଙ୍କୁ ଶୁଣାଇବା ପାଇଁ ବର୍ତ୍ତମାନ ରଥ

0: ଧୀରେ ତାଳଧ୍ୱଜ ରଥ ବଡ଼ଶଙ୍ଖ ଆଡ଼କୁ ଅଗ୍ରସର ହେଉଛନ୍ତି। ଟାଣିବା ଜାରି ରହିଛି, ରଥ ଟଣା ଜାରି ରହିଛି। ପରବର୍ତ୍ତୀ ଧାରା ବିବରଣୀ, ଆଉ ଦୁଇଟି ରଥ ଯେଉଁ ଅଛନ୍ତି ୟାଙ୍କର ବ୍ୟବସ୍ଥା ଏବଂ କେଉଁ ଅବସ୍ଥାରେ ଏମାନେ ଅଛନ୍ତି, କ'ଣ କ'ଣ ଆଗକୁ ହେବ, ସେହି ସମ୍ପର୍କରେ ସୂଚନା ଦେବା ପାଇଁ ମୁଁ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ।
1: ମିନ୍ଦୁ କଳିନ୍ଦ ମୁଖମ ବରଚନ୍ଦନ ବାସିତ ବିଗ୍ରହକମ କଳଧୌତ ବିଜୃମ୍ଭିତ ଭୂସଜୁସଂ ଭଜ ନୀଳ ନଗାର୍ଚିତ ଚକ୍ର ଦୃଶମ ଭଜ ନୀଳ ନଗାର୍ଚିତ ଚକ୍ର ଦୃଶଂ ଭଜ ନୀଳ ନଗାର୍ଚିତ ଚକ୍ର ଦୃଶମ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ବିଜେ କରିଗଲେଣି ବଡ଼ ଦେଉଳର ବଡ଼ ଖାଉନ୍ଦ ବଳଭଦ୍ର ଭଗବାନ। ତାଳଧ୍ୱଜ ରଥରେ ଚଢ଼ି ସେ ଆଗେ ଆଗେ ଆଗେ ଆଗେ ଚାଲିଲେଣି। ଆଗେ ଚାଲେ ବଳଭଦ୍ର ମଧ୍ୟେ ଚାନ୍ଦମୁହିଁ, ପଛରେ ଆସେ କାଳିଆ ଗହଳି ଲଗାଇ। ତେଣୁ ଏ ହେଉଛି ପରମ୍ପରା। ଆଗରେ ବଳଭଦ୍ର ଭଗବାନ, ସେ ତାଳଧ୍ୱଜ ରଥରେ ବିଜେ କରିଗଲେଣି। ତାଙ୍କର ଗତି ଅବାହାରିତ, ସେ ଏଇଭଳି ଭାବରେ ସେ ଚାଲିଯିବେ। ସେ ନିଶ୍ଚିତ ଭାବରେ ଆଜି ଯାଇ ପହଞ୍ଚିବେ ସିଂହଦ୍ୱାର ନିକଟରେ। ତେଣୁ ବର୍ତ୍ତମାନ ଯେତେବେଳେ ବଳଭଦ୍ରଙ୍କର ରଥ ଟଣାଗଲା, ସେତେବେଳେ ଆକାଶରୁ ବିନ୍ଦୁ ବିନ୍ଦୁ ହେଇ ଟିକେ ବର୍ଷା ହେଲା। ତେଣୁ ଆମେ ଏହାକୁ କଳ୍ପନା କରିବା ଯେ ଯଦି କୌଣସି ଏକ କାର୍ଯ୍ୟର ଶୁଭାରମ୍ଭରେ ବର୍ଷା ଟିକେ ହୁଏ, ତେବେ ନିଶ୍ଚିତ ଭାବରେ ମଙ୍ଗଳପ୍ରଦ ହେବ। ତେଣୁ ବର୍ତ୍ତମାନ ଶୁଭ ମଙ୍ଗଳରେ ବିଜେ କରିଛନ୍ତି କାମପାଳ ହଳାୟୁଧ ଭଗବାନ ଶଙ୍କର୍ଷଣ ଏବଂ ତାଙ୍କର ଯେଉଁ ରଥ, ଚଉଦ ଚକ ବିଶିଷ୍ଟ ରଥ। ସେଇ ଚଉଦ ଚକ ବିଶିଷ୍ଟ ରଥ ବର୍ତ୍ତମାନ ଅଗ୍ରସର ହେଉଛନ୍ତି ଏବଂ ଆଉ କିଛି ସମୟ ପରେ, କିଛି ଘଣ୍ଟା ପରେ ସେ ରଥ ଯାଇ ଲାଗିବେ ସିଂହଦ୍ୱାରରେ। ସିଂହଦ୍ୱାରରେ ଲାଗିଲା ପରେ ମହାପ୍ରଭୁ ପୁଣି ସିଂହଦ୍ୱାରରେ ଆଉ ତିନି ଦିନ, ଆଜିକୁ ମିଶାଇ ଚାରି ଦିନ ସେଠାରେ ରହିବେ। ସିଂହଦ୍ୱାରରେ ଚାରି ଦିନ ଅବସ୍ଥାନ କରିବେ। ମହାପ୍ରଭୁ ଆସିଥିଲେ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ, ତେଣୁ ଆହୁରି ମଧ୍ୟ କେତେକ ପତିତ ଅଛନ୍ତି, ସେମାନଙ୍କୁ ଉଦ୍ଧାର କରିବେ। ଏ ସ୍ଥାନକୁ ଆସିଥିଲେ
0: ଡକ୍ଟର ଦାସ ନନ୍ଦୀ ତାଳଧ୍ୱଜ ରଥ କେତେ ବାଟ ଗଲା ପରେ ମା ସୁଭଦ୍ରାଙ୍କ ରଥ ଟଣା ହବ?
1: ତାଳଧ୍ୱଜର ରଥ ବଡ଼ଶଙ୍ଖ ନିକଟରେ ପହଞ୍ଚିଲେ ଦେବୀ ସୁଭଦ୍ରାଙ୍କ ରଥ ଟଣାଯିବ। ସେହିଭଳି ଦେବୀ ସୁଭଦ୍ରାଙ୍କ ରଥ ବଡ଼ଶଙ୍ଖ ପାଖାପାଖି ହେଇଗଲେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ ଟଣାଯିବ। ଏହିଭଳି ମଝିରେ ମଝିରେ କିଛି ବ୍ୟବଧାନ ରହିକରି ରଥ ଟଣାଯିବାର ବ୍ୟବସ୍ଥା ରହିଛି। ତେବେ ବର୍ତ୍ତମାନ ବଳଭଦ୍ର ମହାପ୍ରଭୁଙ୍କ ରଥ ଟାଣିକି ଟାଣିବା ଏବଂ ସେ ବାଟରେ ଯେଉଁ ଅଟକି ଯାଉଛନ୍ତି, ତାର କାରଣ ହେଉଛି ରଥକୁ ଗୋଟିଏ ସରଳ ରେଖାରେ ନେବାକୁ ପଡ଼ିବ। କାରଣ ରଥ ସବୁବେଳେ ବାଁକୁ ନହେଲେ ଡାହାଣକୁ ମାଡ଼ି ଚାଲନ୍ତି। ଏଇ ଯେଉଁମାନେ ରଥ ଟାଣୁଛନ୍ତି ସେମାନେ ଯେହେତୁ ପ୍ରଶିକ୍ଷିତ ରଥ ସଞ୍ଚାଳକ କେହି ନୁହନ୍ତି, ତେଣୁ ସେମାନେ ତାଙ୍କ ମନ ଇଚ୍ଛା ଭିଡ଼ି ନିଅନ୍ତି ଏବଂ ସେଥିପାଇଁ ମଧ୍ୟ ବ୍ରେକ୍ ପଡ଼େ। ତେଣୁ ଯଦି
0: ଆଗରୁ ଭୋଇ ସେବକମାନେ ରଥ ଟାଣୁଥିଲେ ବୋଲି ଆମେ ଶୁଣିଛୁ,
1: ହଁ ସେମାନେ ସବୁ ପ୍ରଶିକ୍ଷିତ, ତେଣୁ ସେମାନେ ତାଙ୍କ ନା କଳା ବେଠିଆ ବି ଅଛି,
0: କଳା ବେଠିଆ ସରି ଭୋଇ ସେବକ ଭୁଲ କହିଲି, କଳା ବେଠିଆ ମାନେ ଟାଣୁଥିଲେ କିନ୍ତୁ ସିଏ ପ୍ରଶିକ୍ଷିତ ଥିଲେ,
1: ସେମାନେ
0: ସେତେବେଳକୁ ଦାଣ୍ଡ ଠିକ ନଥିଲା,
1: ଦାଣ୍ଡ ଠିକ ନଥିଲା, କିନ୍ତୁ ପ୍ରଶିକ୍ଷିତ ଥିବାରୁ ଆସିକିରି ଏଠି ଲାଗୁଥିଲା, ନହେଲେ ନଅ ଦିନ ଭିତରେ ଫେରିବା ବଡ଼ କଷ୍ଟ ହେଇଥାନ୍ତା। ଏବଂ ଆଗେ ମୁଁ ନିଜେ ଦେଖିଛି ଯେ ଯେତେବେଳେ ବଡ଼ ଦାଣ୍ଡରେ ସବୁ ଇଲେକ୍ଟ୍ରିକ୍ ପୋଲ୍ ଥାଏ, ସେତେବେଳେ ଦୁଇ ପାର୍ଶ୍ୱରେ ଇଲେକ୍ଟ୍ରିକ୍ ପୋଲ୍ ଥାଏ ଏବଂ ଏ ରଥ ଗୁଡ଼ିକ ଯାଇକରି ସେ ଇଲେକ୍ଟ୍ରିକ୍ ପୋଲ୍ ଭିତରେ ପଶିଯିବେ, କାରଣ ସେ ବ୍ରେକ୍ ସେମିତି ଠିକ୍ ନଥାଏ, ଯାହାଫଳରେ ରଥ ଚାଲିବାଟା ବଡ଼ କଷ୍ଟ ହୁଏ। ଯାହାଫଳରେ ବର୍ତ୍ତମାନ ସେ ଇଲେକ୍ଟ୍ରିକ୍ ପୋଲ୍କୁ ଉଠାଇ ପୁଣି ସେ ଜାଗାରେ ଜଣଙ୍କ ଘର ପାଖରେ ଯଦି ଘର ଭିତରେ ପଶିଗଲା, ତାହେଲେ ଭାରି କଷ୍ଟରେ ସେଠୁ ରଥକୁ ଟାଣିବା ବହୁତ ମୁସ୍କିଲ ହେଇଯାଏ, ଦିନେ ଦୁଇ ଦିନ ମଧ୍ୟ ଲାଗିଯାଏ। ଏ ଆମେ ଦେଖିବାର ଅଛି। ତେଣୁ କହିବାର କଥା ହେଲା ସେହିଭଳି ଭାବରେ ବର୍ତ୍ତମାନ

0: ମାନେ ରଥକୁ ଟାଣୁଛନ୍ତି, ବଡ଼ ଉତ୍ସାହ ସେମାନଙ୍କ ମନରେ ଅଛି। ସେଇ ଉତ୍ସୁକତା ବଶତଃ ସେମାନେ ଏଭଳି ଭାବରେ ରଥକୁ ଭିଡ଼ି ଦେଉଛନ୍ତି ଯାହାଫଳରେ ରଥ ଗୋଟିଏ
1: ଆଜିକାଲି କ'ଣ କି ଆଜିକାଲି ଯେହେତୁ ବୈଷୟିକ ସୁବିଧା ସବୁ ହେଇଗଲାଣି, ବ୍ରେକ୍ ଆସିଗଲାଣି, ଜ୍ୟାଗ୍ ଆସିଗଲାଣି, ରେଳବାଇ ବିଭାଗରୁ ଅନେକ ଯନ୍ତ୍ରପାତି ମିଳିଯାଉଛି ରଥକୁ ସଜାଡ଼ି ଦେବା ପାଇଁ। ତେଣୁ ଆଜିକାଲି ଏପଟ ସେପଟ ହେଇଗଲେ ମଧ୍ୟ ରଥକୁ ପୁଣି ବାଟରେ ପକେଇଦେବାର ବ୍ୟବସ୍ଥା ହେଲାଣି, କିଛି ଅସୁବିଧା ହଉନାହିଁ।
0: ସେଇଥିପାଇଁ ରଥ ଗୋଟିଏ ଦିନରେ ବା ଦୁଇ ଦିନରେ ପହଞ୍ଚି ଯାଉଛି। ପ୍ରଥମ ଦିନ ଅଳ୍ପ ଟିକେ ଯାଉଛି, କିନ୍ତୁ ଦ୍ୱିତୀୟ ଦିନ ଦିନ ଦୁଇଟା ସୁଦ୍ଧା ଲାଗିଯାଉଛି। କାହିଁକି ନା ଏହିସବୁ ବୈଷୟିକ ସୁବିଧା ବର୍ତ୍ତମାନ ଉପଲବ୍ଧ ହେଲାଣି। ତେଣୁ ବର୍ତ୍ତମାନ ଆମେ ଦେଖୁଛୁ ବଳଭଦ୍ର ଭଗବାନ ଧୀରେ ଧୀରେ ଧୀରେ ଧୀରେ ଆଉ କିଛି ସମୟ ଗଲେ ସେ ଚକ୍ଷୁର ଅନ୍ତର ଆଳକୁ ପଳେଇବେ ଏବଂ ବଡ଼ଶଙ୍ଖ ପାରି ହଁ। ତେଣୁ ବର୍ତ୍ତମାନ କ'ଣ ବଡ଼ଶଙ୍ଖ ପାଖାପାଖି ଅଞ୍ଚଳରେ ବାତାବରଣ କେମିତି ଅଛି, ବର୍ତ୍ତମାନ ତ ଠାକୁର ଗହଳି ଭିତରକୁ ପଶିଗଲେଣି, ଲାଗୁଛି ଯେମିତି ସମୁଦ୍ର ଭିତରେ ଗୋଟେ ପୋତ ପଶିଯାଏ, ସମୁଦ୍ର ଭିତରେ ଗୋଟେ କଳା ସମୁଦ୍ର ଭିତରେ କଡ଼ା ପାଣି ଲହଡ଼ି ମାରୁଛି, ତାରି ଭିତରେ ଗୋଟେ ପୋତ ପଶିଛି ଏମିତି ଜଣାପଡ଼ିଲାଣି। ତେଣୁ ମୁଁ ବର୍ତ୍ତମାନ ଆମର ଦ୍ୱିତୀୟ କେନ୍ଦ୍ରରେ ଯେଉଁ ସାର୍ମାନେ ଅଛନ୍ତି ତାଙ୍କୁ ଟିକେ ନିବେଦନ କରୁଛି, ସେ ବର୍ତ୍ତମାନ ସେଇ ସେଠାକାର ପରିସ୍ଥିତିକୁ ଲକ୍ଷ୍ୟ କରି ସେମାନେ ଧାରା ବିବରଣୀ ପ୍ରଦାନ କରିବେ।
2: ବର୍ତ୍ତମାନ ଦେଖାଯାଉଛି ବର୍ତ୍ତମାନ ଧୀରେ ଧୀରେ ମହାପ୍ରଭୁ ଆସିଗଲାଣି ବଡ଼ଶଙ୍ଖ ପର୍ଯ୍ୟନ୍ତ ଏବଂ ଜନଗହଳି ଧୀରେ ଧୀରେ ବଢ଼ିବାର ଲାଗିଛି। ପୁରା ଶ୍ରୀମନ୍ଦିର ପାଖରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଖାଲି ମୁଣ୍ଡମାଳ, ଖାଲି ବିଭିନ୍ନ ରଙ୍ଗର ଲୋକମାନଙ୍କ ଭିତରେ ଯିବା ଆସିବା ଚାଲିଛି, ଯାଆସ ଚାଲିଛି। ଇଏ ଏଭଳି ଏକ ଜନସମୁଦ୍ର ନୁହେଁ, ଭାବ ସମୁଦ୍ର। ଏ ଭାବ ସମୁଦ୍ରରେ ଗୋଟେ ଉତ୍ତାଳ ତରଙ୍ଗ ସତ୍ୟମତି ସୃଷ୍ଟି ହେଉଛି। ପୋତଟିଏ ଭଳି ଦେଖାଯାଉଛନ୍ତି ବଡ଼ ଠାକୁର ବଳଭଦ୍ରଙ୍କର ସେଇ ତାଳଧ୍ୱଜ ରଥ। ବର୍ତ୍ତମାନ ଏଭଳି ଭାବରେ ଲୋକଙ୍କର ଭିଡ଼ ବଢ଼ିବାରେ ଲାଗିଛି ଏବଂ ବିଭିନ୍ନ ରାସ୍ତା ଗୁଡ଼ିକ ଆ ସହିତ ଯେମିତି ମିଶି ଯାଉଛି ତାକୁ ପୋଲିସ ଭାଇମାନେ ଅଟକ ରଖୁଛନ୍ତି, କୌଣସି ଯାନବାହନ ଛାଡ଼ି ଦେଉନାହାନ୍ତି। ବର୍ତ୍ତମାନ ଆକାଶରେ ମେଘ ରହିଛି, ଟୋପେ ଟୋପେ ବିନ୍ଦୁ ଭଳି ପଡ଼ୁଛି ଏବଂ ଏଠି ମୋର ବିଚାର ହେଉଛି ଯେ ଇନ୍ଦ୍ର ଦେବତା ମଧ୍ୟ ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି, କାରଣ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିଭୁବନର ସମସ୍ତ ଦେବଦେବୀମାନେ ମହାପ୍ରଭୁଙ୍କର ଏହି ରଥଯାତ୍ରାକୁ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି। ଅହୋଭାଗ୍ୟ ଅହୋଭାଗ୍ୟ ଅହୋଭାଗ୍ୟ ଦେଖା ରଥ ଟିକେ ଟିକେ ଆମକୁ ଦୃଷ୍ଟି ପଥାରୂଢ଼ ହେଉଛି। ଯଦିଓ ଆପଣଙ୍କର ବଡ଼ ଶଙ୍ଖ ପାଖରେ ରହିଛନ୍ତି ତାଳଧ୍ୱଜ ରଥ ଏବଂ ଏଠୁ ଗହଳି ଆମରି ବଳଗଣ୍ଡି ଛକ ପାଖରୁ ବଡ଼ ଶଙ୍ଖ ପର୍ଯ୍ୟନ୍ତ ଆଉ କିଛି ଜାଗା ନାହିଁ। ବର୍ତ୍ତମାନ ମହାପ୍ରଭୁଙ୍କ ରଥ ନିଶ୍ଚିତ ଭାବରେ ଧୀରେ ଧୀରେ ଆଗକୁ ମାଡ଼ି ଆସିବ, କାରଣ ରଥ ହେଉଛି ଆଗକୁ ଯିବା, ମାଡ଼ି ଚାଲିବା ହେଉଛି ରଥ। ରଥର ଚକ ହେଉଛି ପ୍ରଗତିର ଚକ ଏବଂ ପ୍ରତ୍ୟେକ ମଣିଷ ଯେତେବେଳେ ଆଗକୁ ଆଗକୁ ମାଡ଼ି ଚାଲେ ସେଇଭଳି ଭାବରେ ମହାପ୍ରଭୁଙ୍କର ଏହି ଦିବ୍ୟ ରଥ ଆଗକୁ ଆଗକୁ ଏମିତି ମାଡ଼ି ଚାଲିବ। ଏହାର ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ବର୍ତ୍ତମାନ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରିବି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
3: ମନ ମନ୍ଦିର ମୋ

ବାପାଙ୍କର ମସ୍ତକ ଯୋଉ ସ୍କନ୍ଦ ଉପରେ ବସି ସିଏ ତାର ମୁଣ୍ଡର ମୁଣ୍ଡକୁ ଧରି ଚାହୁଁଛି କୋଉଠି ରଥ ସିଏ ଦେଖେଇ ଦଉଛନ୍ତି ହେଇ ଆଗରେ ଆସୁଛନ୍ତି ରଥ ଆଜିଠାରୁ ଛୋଟ ଶିଶୁ ସମୟରୁ ପରିଚୟ ସୃଷ୍ଟି ହେଉଛି ଜଗନ୍ନାଥ ସଂସ୍କୃତିରେ ଅବଗାହନ କରିବା ପାଇଁ ବାସ୍ତବରେ ବର୍ତ୍ତମାନର ଯେଉଁ ପରିସ୍ଥିତି ତାହା ଅବର୍ଣ୍ଣନୀୟ ଏଇଥିପାଇଁ ଅନେକ ଶ୍ରଦ୍ଧାଳୁମାନଙ୍କର ଯେଉଁ ମନର କଥାକୁ ଆମେ ବିତରଣ କରିବାରେ ଅସମର୍ଥ ହୋଇପଡ଼ିବା କାହିଁକି ନା ଭକ୍ତ ଭଗବାନଙ୍କର ମିଳନର ଏ ଯେଉଁ ଅବସର ରହିଛି ପତାକା ଧରିଛନ୍ତି ଅନେକ ଶ୍ରଦ୍ଧାଳୁମାନେ ବିଭିନ୍ନ ବର୍ଣ୍ଣର ପତାକା ଜୟ ଜୟକାର କରୁଛନ୍ତି ଉଦଣ୍ଡ କୀର୍ତ୍ତନ କରୁଛନ୍ତି ଏବଂ ଯେଉଁ ଶାଖା ରାସ୍ତା ଗୁଡ଼ିକ ସବୁ ଅଛି ମାର୍ଗ ଗୁଡ଼ିକ ଆମର ବଡ଼ଦାଣ୍ଡକୁ ମିଶିବା ପାଇଁ ସେ ଭିତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ବଡ଼ଦାଣ୍ଡକୁ ଆସିଯାଉଛନ୍ତି ଆଉ ବିଭିନ୍ନ ଯେଉଁ ଅଟ୍ଟାଳିକା ସବୁ ରହିଛି ଉଭୟ ପାର୍ଶ୍ୱରେ ସେମାନେ ବେଳକୁ ବେଳ ପରିପୂର୍ଣ୍ଣ ହୋଇଗଲେଣି ଭକ୍ତ ସାଲବେଗଙ୍କର ଏହି ସମାଧି ପୀଠ ଅପେକ୍ଷା କରି ରହିଛି ଜଗ

0: ସେ ଶିକୁଳି ଯୋଉ ଅଣ୍ଟା ଶିକୁଳି ତାହା ହେଉଛି ରସିକ ପ୍ରେମ ଶିକୁଳି, ତେଣୁ ସେ ଶିକୁଳି ଭକ୍ତ ପାଇଁ ସେ ଆଜି ବଡ ଦାଣ୍ଡରେ ଠିଆ ପହୁଡ଼ ହେଇକି ରହୁଛନ୍ତି, ଆପଣ ଜାଣିଛନ୍ତି ରଥ
1: କେବଳ ଭକ୍ତ ମାନଙ୍କ ପାଇଁ
0: ଆସନ୍ତା
1: ଭଗବାନ ସେ
0: କାଲିଠାରୁ ଯୋଉ ତିନି ଦିନ ରହିବେ ଠିଆ ପହୁଡ଼ ମହାପ୍ରଭୁ ହେବେ, ଗୋଟିଏ କପଡ଼ା କେବଳ ଆବରଣ ବେଷ୍ଟନ ରହିବ, ଇଏ ହେଉଛି ଭକ୍ତ ପାଇଁ ନଥିବ ପଲଙ୍କ ନଥିବ ନିଦ୍ରା ଦେବୀଙ୍କର ଆବାହନ ସେମିତି କୌଣସି ବ୍ୟବସ୍ଥା ନଥିବ,
1: ଭକ୍ତ କାଙ୍ଗାଳ ପ୍ରଭୁ ଭକ୍ତ ପାଇଁ ତାଙ୍କର ସବୁ କିଛି, ଭକ୍ତକୁ ଛାଡ଼ିଦେଲେ ତାଙ୍କର କିଛି ନାହିଁ,
0: ଆମେ ଯେପରି ବାହାରକୁ ବିଦେଶ ଗଲେ ଆମେ ଯଥା କଥା କରି ଚଳେଇ ଦେଉ, ହଉ ଯେମିତି ହଉ ବାହାରକୁ ତ ଆସିଛୁ, ମହାପ୍ରଭୁ ଆଜି ଆମରି ପରି ସେମିତି ସବୁ କଥାକୁ ସେ ସହି ନେଉଛନ୍ତି, ତାଙ୍କର ଗୋଟିଏ ଲକ୍ଷ୍ୟ ରହିଛି କର୍ମକୁ ସିଦ୍ଧି କରିବା, ଯାତ୍ରାକୁ ସିଦ୍ଧି କରିବା, ଖଣ୍ଡନାଥ ସର୍ବ ଦୁଃଖାନାମ ଗୋଟିଏ ଉଦ୍ଦେଶ୍ୟ ସବୁ ଖଣ୍ଡନ କରିବି ଦୁଃଖ ଗୁଡିକ, ମୋ ଛୁଆ ଆସିଛନ୍ତି ମୋର ପିଲାମାନେ ଆସିଛନ୍ତି ବଡ଼ଦାଣ୍ଡକୁ, ମୁଁ ସମସ୍ତଙ୍କ ଦୁଃଖକୁ ଖଣ୍ଡନ କରିଦେବି, ଏ କଥା ଯେତେ ଦୂର ଯାଉଛି ଯେତେ ଦୂରରେ ପହଞ୍ଚୁଛି ଏ ବାର୍ତ୍ତା ସମସ୍ତଙ୍କୁ ମୁଁ ଖଣ୍ଡନ କରିବି, ସେଇ ଖଣ୍ଡନ କରିବା ପାଇଁ ଦୁଃଖ ମହାପ୍ରଭୁ ସବୁ କଷ୍ଟକୁ ସ୍ୱୀକାର କରି ଅଙ୍ଗୀକାର କରି ଆସୁଛନ୍ତି,
1: ସେଇଥିପାଇଁ ମହାପ୍ରଭୁ ଯୋଉ ସିନ୍ଦୁକ ନେଇକିରି ଯାଉଛନ୍ତି ସେଇ ସିନ୍ଦୁକରେ ନଅ ଦିନ ପାଇଁ ତାଙ୍କର ବସ୍ତ୍ର ତାଙ୍କର ଢାଳ ତାଙ୍କର ପ୍ରତ୍ୟେକଟି ଜିନିଷ ସେଇଥିରେ ଯାଉଛି, ଦେଖନ୍ତୁ ଭଗବାନଙ୍କର ସବୁ ଜିନିଷ ସେଇଥିରେ ଯାଉଛି ପୁଣି ସେଇ ଜିନିଷ ଫେରିକିରି ଆସୁଛି।
0: ଆପଣ ଗୋଟିଏ କଥା ଆମେ ବର୍ତ୍ତମାନ ଶ୍ରୋତାବନ୍ଧୁକୁ ଜଣେଇବା, ଯେଉଁ ଠାକୁର ଷାଠିଏ ପୌଟି ଖିଆ ଠାକୁର, ଯେଉଁ ଠାକୁର ଚାରିଥର ଦିନକୁ ଷାଠିଏ ପୌଟି ହଜାର ହଜାର ଲୋକଙ୍କର ଯେଉଁ ପ୍ରସାଦ ଲୋକମାନେ ପାଉଛନ୍ତି, ଅନ୍ନ ବ୍ୟଞ୍ଜନ ତାର ନାମ କହିଲେ କେତେ ସମୟ ଲାଗିବ, ବୁଝିବା ପାଇଁ ସମୟ ଲାଗିବ, ସେ ଠାକୁର ବର୍ତ୍ତମାନ ଶୁଖିଲି ବେଘ ଖାଇ ଆସନ୍ତା ତିନି ଦିନ ଏଇ ରଥ ଉପରେ ରହିବେ, ଏହାର ଅର୍ଥ କଣ? ଭକ୍ତ ପାଇଁ ସେ ଭଗବାନ ନା କଣ କହିପାରିବେ?
1: ନିଶ୍ଚିତ ଭକ୍ତ ପାଇଁ ଭଗବାନ, ନୀଳାଦ୍ରିକୁ ଯୋଉଦିନ ବିଜେ କରିବେ ତା ପରଦିନ ଯାଇ ହବ ନୀଳାଚଳ ଅବଢା, ତା ପୂର୍ବରୁ ଆଉ ନୀଳାଚଳ ଅବଢା ହବ ନାହିଁ।
0: ଆମେ ଯଦି ଦୁଇ ଦିନ ଗୋଟିଏ ଦିନ ଉପବାସ କରୁଛେ ପରଦିନ ଅନ୍ନ ପାଇବା ପାଇଁ କେତେ କଷ୍ଟ ଆମକୁ, କିନ୍ତୁ ଆମ ମହାପ୍ରଭୁ ସବୁ ସହି ଯାଆନ୍ତି, କେ ପଥର କରିଦିଅନ୍ତି ନିଜକୁ, ଦାରୁ ବ୍ରହ୍ମ ସିଏ କେବଳ ଏଇ ଭକ୍ତଙ୍କର ସୁଖ ଦୁଃଖର କଥାକୁ ବୁଝିବା ପାଇଁ ତାଙ୍କରି କଥାକୁ ସିଏ ଅବଲମ୍ବନ କରିଛନ୍ତି, ଅନେକ କଷ୍ଟକୁ
1: ଗୋଟେ ବିରାଟ ମାନେ ଭଜନ କୀର୍ତ୍ତନ କରୁଛନ୍ତି ଏବଂ କିଭଳି ଭାବରେ ଏକତ୍ରିତ ହେଇକିରି ସତୃଷ୍ଟ ନୟନର ଅପେକ୍ଷା କରିଛନ୍ତି, କେତେବେଳେ ବଡ ଠାକୁର ବଳଭଦ୍ରଙ୍କର ସେଇ ତାଳଧ୍ୱଜ ରଥ ଆସିବ ଆମେ ଦେଖିବୁ, ନୟନ ପୁରେଇ ଦେଖିବୁ, ଚର୍ମ ଚକ୍ଷୁକୁ ପବିତ୍ର କରିବୁ। ଦେଖନ୍ତୁ ଉର୍ଦ୍ଧ ବାହୁ ହେଇକିରି ହାତ ଯୋଡ଼ିକିରି ଉଦଣ୍ଡ ନୃତ୍ୟ କରୁଛନ୍ତି, କୀର୍ତ୍ତନ କରୁଛନ୍ତି, ଅଭାଗ୍ୟ ଅଭାଗ୍ୟ ବୋଲି କହୁଛନ୍ତି। ଏଇ ହେଉଛି ଭଲ ପାଇବା, ଏଇ ହେଉଛି ସ୍ନେହ, ଏଇ ହେଉଛି ମମତା, ଏହା ହେଉଛି ମଣିଷ ପଣିଆ। ପ୍ରତ୍ୟେକ ମଣିଷ ଭିତରେ ପୁରୁଷୋତ୍ତମ ଚେତନା ରହିଲେ ସେଇ ପୁରୁଷୋତ୍ତମ ଚେତନା ହିଁ କଳିଯୁଗର ଏକମାତ୍ର ସତ୍ୟ।
0: ଆଉ ଗୋଟିଏ କଥା ଆମେ ବର୍ତ୍ତମାନ ଦେଖିବାକୁ ପାଉଛେ, ଯେଉଁ ବର୍ଷା ଟିକିଏ ସାମାନ୍ୟ ଝିପି ଝିପି ବିନ୍ଦୁ ବିନ୍ଦୁ ପଡୁଥିଲା ତାହା ବର୍ତ୍ତମାନ ଆଉ ଟିକେ ବଢିଛି, ଯାହାକି କୌଣସି ବ୍ୟବସ୍ଥାକୁ କୌଣସି କଷ୍ଟ ଦେଉନାହିଁ, ମାତ୍ର ବର୍ଷା ବିନ୍ଦୁ ଟିକେ ଅଧିକ ପଡୁଛି, ଯେଉଁ ଗହଳି ରହିଛି ସେ ଗହଳିରେ କେହି କଷ୍ଟ ଅନୁଭବ କରିବେ ନାହିଁ, ସେଥିପାଇଁ ଯେମିତି ସିଏ ମଧ୍ୟ ଭକ୍ତି କରୁଛନ୍ତି ମହାପ୍ରଭୁଙ୍କୁ, ସ୍ୱୟଂ ଇନ୍ଦ୍ର ଦେବ ସେ ତାଙ୍କର ବର୍ଷା ମାଧ୍ୟମରେ କଣ କହିବେ ଆପଣ?
1: ତ ଏଇ ତ ମାନେ କେତେ ସୁନ୍ଦର ପରିବେଶ, ଟୋପେ ଟୋପେ ବର୍ଷା ପଡୁଛି, ଇନ୍ଦ୍ର ଦେବତା କୃପା ପ୍ରଦାନ କରୁଛନ୍ତି, ସିଏ ବି ଦେଖୁଛନ୍ତି ଯେ ମୋର ଭକ୍ତମାନେ ତଳେ ବଡ଼ଦାଣ୍ଡରେ ଏଣେ ତେଣେ ଯିବା ଆସିବା କରୁଛନ୍ତି, ଆଗକୁ ଯାଉଛନ୍ତି ପଛକୁ ଯାଉଛନ୍ତି, ଏବଂ ପରିବାର ହାତ ଛନ୍ଦା ଛନ୍ଦି ହେଇ ହାତ ଧରାଧରି ହେଇକିରି ଯାଉଛନ୍ତି, ଏବଂ ମା ଭଉଣୀମାନେ ପକେଇକିରି ବସିଗଲେଣି, କେତେ କଷ୍ଟ କରିବେ, ଦିନମାନଟା ଏକ ଠିଆ ହେଇଛନ୍ତି, ତେଣୁ ତାଙ୍କର ଆଉ ଧୈର୍ଯ୍ୟ ରହୁନାହିଁ, ସାହସ ରହୁନାହିଁ, ପରସ୍ପର ଭିତରେ ଠାକୁରଙ୍କ ବଡ଼ ଠାକୁର ଏଇ ଯୋଉ ତାଳଧ୍ୱଜ ରଥରେ ବଡ଼ ଠାକୁର ବଳଭଦ୍ର ବଳିଆର ଭୁଜ, ଯିଏକି ଅନନ୍ତ, ଯିଏକି ଅନନ୍ତ ସ୍ୱରୂପରେ ବଡ଼ ଠାକୁର ବଳଭଦ୍ର ସ୍ୱରୂପରେ ଯିଏ ଶ୍ରୀମନ୍ଦିରରେ ବିରାଜମାନ କରିଛନ୍ତି ସେ ଠାକୁର ଜଗତ କଲ୍ୟାଣ ପାଇଁ, କାହିଁକି ନା ଯୋଉ କହୁଥିଲେ ଆମେ ଆଲୋଚନା କରୁଥିଲେ ଜଗନ୍ନାଥଙ୍କ ନାଁରେ ସବୁ କିଛି, ମନ୍ଦିର ହେଉଛି ଶ୍ରୀମନ୍ଦିର ଲକ୍ଷ୍ମୀଙ୍କର ମନ୍ଦିର, କିନ୍ତୁ ବଡ଼ ଠାକୁର ବଳଭଦ୍ରଙ୍କ ନାଁରେ ଖାତା ଖତିଆନ ସବୁ ଦେଖିବେ, ଖାତା ଖତିଆନ ହେଉଛି ବଡ଼ ଠାକୁର ବଳଭଦ୍ରଙ୍କର, କିନ୍ତୁ ସମସ୍ତେ କହୁଛନ୍ତି ଜଗନ୍ନାଥ କ୍ଷେତ୍ର ଜଗନ୍ନାଥ ଧାମ, ତେଣୁ ଏ ବଡ଼ ଠାକୁର ବଳଭଦ୍ରଙ୍କ ଉପରେ ଆପଣଙ୍କର ମତ କଣ?
0: ଅନନ୍ତ ସଂସାର ମହାସମୁଦ୍ରେ ମଗ୍ନାନ ସମଭ୍ୟୁଧର ବାସୁଦେବ ଅନନ୍ତ ରୂପେଣ ବିନିଯୋଦୟସ୍ୱ ଅନନ୍ତ ରୂପାୟ ନମୋ ନମସ୍ତେ ସାକ୍ଷାତ ଅନନ୍ତ ମହାପ୍ରଭୁ ବଡ଼ ଭାଇ ବଳଭଦ୍ର ସେଇ ଅନନ୍ତ ଶିରସି ଯାହାଙ୍କର ମସ୍ତକରେ ଅନନ୍ତ ଫଣା ସେବା କରୁଛନ୍ତି, ଯେଉଁ ଅନନ୍ତଙ୍କର ସାକ୍ଷାତ ଦର୍ଶନ ଆମେ ପାଉଛେ, ସେ ବର୍ତ୍ତମାନ ବଳଭଦ୍ର ମହାପ୍ରଭୁ ସେଇ ତାଳଧ୍ୱଜ ରଥ ଆଗକୁ ଆଗକୁ ଆସିଯାଉଛନ୍ତି, ଯାହା ଆମେ ଅନୁଭବ କରୁଛେ ମହାପ୍ରଭୁଙ୍କର ଯେଉଁ ଗତି ଥିଲା ପୂର୍ବରୁ ତାହା ଟିକେ ଶିଥିଳ ହୋଇଯାଇଛି, ଆଉ ଇତି ଅବସରରେ ଭକ୍ତମାନଙ୍କର ଯେଉଁ ପ୍ରେମ, ଭକ୍ତମାନଙ୍କର ଯେଉଁ ଭକ୍ତି, ଭକ୍ତମାନଙ୍କର ମହାପ୍ରଭୁଙ୍କ ସହିତ ମିଶିବାର ଯେଉଁ ଉତ୍କଣ୍ଠା, ତାହା ଅତି ପ୍ରାବଲ୍ୟ ହୋଇଯାଇଛି।

0: ଓଡ଼ିଶା ହଉଛି କୃଷି ପ୍ରଧାନ ଦେଶ, ଚାଷ ହଉଛି ଆମର ମୂଳ ଜୀବିକା ହଉଛି ଚାଷ, ତେଣୁ ଭଗବାନ ଆମକୁ ସବୁବେଳେ ଜ୍ଞାନ ଦଉଛନ୍ତି ଯେ କୃଷି କର୍ମ କର, ଚାଷ ଅଛି ଯାହାର ବାସ ଅଛି ତାହାର, ଚାଷୀ ଭାଇ ଯୋଗଉଛି ଦୁନିଆକୁ ଆହାର, ଏଇ ଜ୍ଞାନ ବଡ ଠାକୁର ବଳଭଦ୍ର ଆମକୁ ଦଉଛନ୍ତି ଯେ ଆମେ ଚାଷ କରିବା, ଖଟିବା, ଖାଇବା, କର୍ମ କରିବା, ଯଦି ଅଳସୁଆ ହେଇଯିବା ଆମକୁ ଭଗବାନ କିଛି ଦେବେ ନାହିଁ। ଏଇ ଯୋଉ ଜ୍ଞାନ ବଡ ଠାକୁର ବଳଭଦ୍ର ଯିଏକି କୃଷିର ପ୍ରତୀକ, ଯିଏକି ହଳ ଧର ଏବଂ ଯିଏ ହଉଛନ୍ତି ଶେଷ ନାଗ, ଯିଏ ହଉଛନ୍ତି ଯେ ଏଭଳି ବିଚାରବନ୍ତ ବଡ ଠାକୁର ବଳଭଦ୍ର ବଳରେ ଯେମିତି ବଳିଆନ ଏବଂ ଭଦ୍ରରେ ମଧ୍ୟ ସେଇଭଳି ଭଦ୍ର ତାର ଠାକୁର, ତେଣୁ ବଳ ଏବଂ ଭଦ୍ର ଉଭୟର ସମନ୍ୱୟର ଦେବତା ହେଉଛନ୍ତି କଳିଯୁଗର ସତ୍ୟ ସନାତନ ପରମବ୍ରହ୍ମ ସ୍ୱରୂପରେ ବଡ ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ ଆସୁଛନ୍ତି ବର୍ତ୍ତମାନ ଶ୍ରୀମନ୍ଦିର।
1: ଯେଉଁପରି ଭାବରେ ଭକ୍ତମାନେ ଶ୍ରଦ୍ଧାଳୁମାନେ ଧାଇଁ ଯାଉଛନ୍ତି ଆଗକୁ, ଅର୍ଥାତ ଗୁଣ୍ଡିଚା ମନ୍ଦିର ଆଡ଼କୁ ମୁହଁ କରି ଦୌଡ଼ୁଛନ୍ତି, ଏହାର ଅର୍ଥ ହେଉଛି ସେମାନେ ଜାଣିବା ଦରକାର ଆମ ଆଗରେ କେତେ ଶ୍ରଦ୍ଧାଳୁ ରହିଛନ୍ତି, ଆମେ ବା ରଥର ସ୍ପର୍ଶ, ଆମେ ବା ରଥ ଦୌଡ଼ିର ସ୍ପର୍ଶ କିପରି ପାଇବୁ, କିନ୍ତୁ କେହି କିଛି ବୁଝିବାକୁ ନାରାଜ। କାହିଁକି ନା ଗୋଟିଏ କଥା ରହିଛି, ଭକ୍ତି, ଭଗବାନ, ଏଇ ଦୁଇଟି କଥା ଛଡ଼ା କେହି ଆଉ କିଛି ଜାଣନ୍ତି ନାହିଁ। ତେଣୁ ପାଦ ଆଗକୁ ଟାଣି ନେଉଛି, ସେ ଜାଣିନାହାନ୍ତି କେତେ ବାଟ ଚାଲିଲେଣି, କ'ଣ କଲେଣି।
0: ବର୍ତ୍ତମାନ ଠାକୁର ଯୋଉ ବଡ଼ଶଙ୍କ ପାଖରେ ଅଟକି ଯାଇଛନ୍ତି, ବର୍ତ୍ତମାନ ଭାବୁଛନ୍ତି ଠାକୁର ଯେ ମୋ ସାନ ଭାଇ, ମୋ ଭଉଣୀ କୋଉଠି ଅଛନ୍ତି, ତେଣୁ ସେ ଆସିଲେ ମୁଁ ଯିବି। ତେଣୁ ବଡ଼ ଭାଇ ସାନ ଭାଇ ପ୍ରତି ଯୋଉ ସ୍ନେହ ମମତା ଆମର ଓଡ଼ିଆ ଘରେ ଅଛି, କ୍ଷୀର ଯଦି ଖାଇ ବସିବୁ ଘରେ ଥିବ ଗାଈ, ଯୁଦ୍ଧ ଯଦି କରି ବସିବୁ ସଙ୍ଗେ ଥିବ ଭାଇ, ତେଣୁ ଭାଇ ଭାଇର ସ୍ନେହ ମମତା ବୋଧେ ଭୁଲି ପାରୁନାହାନ୍ତି। ତେଣୁ ବଡ଼ ଠାକୁର ତାଳଧ୍ୱଜ ରଥ ଅଟକି ଯାଉଛି,
1: ଯୌଥ ପରିବାରର ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,
0: ପରସ୍ପର ସ୍ନେହ ଚାହିଁ ଥାଏ ନିରନ୍ତର,
1: ସେଇ ଯୌଥ ପରିବାରର ସୂଚକ ସେଇ ଯୋଉ ବାର୍ତ୍ତାକୁ ମହାପ୍ରଭୁ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଆଜି ଭାଇ ଭଉଣୀଙ୍କ ସହିତ ଆସି ଜଣେଇ ଦେଉଛନ୍ତି। ମୁଁ କରିବି ଗୁପ୍ତ ଗୁଣ୍ଡିଚା, ମୁଁ ଯେତେ କଥା ଅଙ୍ଗୀକାର କରିବି, କବାଟ ପଡ଼ିଯିବ ପଛେ ନୀଳାଦ୍ରି ବିଜୟ ଦିନ, ଯିଏ ମୋତେ ଯାହା ଭାବୁ, କିନ୍ତୁ ଗୋଟେ ପରିବାରର କଥାକୁ ମୁଁ ପଛରେ ପକାଇ ପାରିବି ନାହିଁ। ମହାପ୍ରଭୁ ଆଜି କେଡ଼େ ସୁନ୍ଦର ଦିବ୍ୟ ଲୀଳା ଲଗେଇଛନ୍ତି ଏ ବଡ଼ଦାଣ୍ଡରେ, ପ୍ରକୃତରେ ଅନୁଭବ ହେଉଛି ସେଦିନର ଲେଖା ଆଜିର ଦୃଶ୍ୟ, ପତିତ ପାବନ ଅର୍ଥେ ପ୍ରାସାଦ ବାହାର। ମହାପ୍ରଭୁ ଆପଣଙ୍କର ଏ ଯୋଉ ଘୋଷ ଯାତ୍ରା, ଆପଣଙ୍କର ଏ ବାହୁଡ଼ା ଯାତ୍ରା ଅତି ଆନନ୍ଦରେ ପରିପୂର୍ଣ୍ଣ। ଆମେ ଶ୍ରୋତା ବନ୍ଧୁ ଆପଣମାନଙ୍କୁ ବର୍ତ୍ତମାନ ଏ ଦ୍ୱିତୀୟ କେନ୍ଦ୍ରରୁ ଆମେ ଫେରେଇ ନେଉଛୁ ଶ୍ରଦ୍ଧାବାଲିକୁ, ଯେଉଁଠାରେ ଶ୍ରଦ୍ଧା ବିତରଣ କରିବେ ଆମର ଘୋଷକ ମାନେ। ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
2: ଜୟ ମା ଦେବୀ ସୁଭଦ୍ରା, ଜୟ ଜଗନ୍ନାଥଙ୍କର, ମହାପ୍ରଭୁଙ୍କର। ଯୋଉ ବଡ ଭାଇ ବର୍ତ୍ତମାନ ଆଗରେ ଗଲେଣି, ପଡ଼ିଆ କହୁଛନ୍ତି ମା ସୁଭଦ୍ରାଙ୍କୁ, ବାସିଲାଣି ପୋଡ଼ ପିଠା, ମାଉସୀ କରିଛି ଅପେକ୍ଷା, ସୁଭଦ୍ରା ଭଉଣୀ ଜଗନ୍ନାଥଙ୍କୁ ବେଗି ବେଗି ଉଠା। ସେଇ ଷହଳ ଷହଳ ନୀତିରେ ବର୍ତ୍ତମାନ ସେଇ ମାଉସୀ ମା ମନ୍ଦିର ଅଭିମୁଖେ ବଡ଼ ଭାଇ ବଳଭଦ୍ର ଚାଲିଲେଣି, ଆଉ ବର୍ଷାର ଟିକିଏ ଟିକିଏ ବାରିପାଦ ମଧ୍ୟ ବର୍ତ୍ତମାନ ଅନୁଭବ ହେଲାଣି। ଏହାରି ଭିତରେ ଆମେ ଦେଖିପାରୁଛୁ ପ୍ରଶାସନିକ ସ୍ତରରେ ଆଉ ଗୋଟିଏ ସୁନ୍ଦର ବ୍ୟବସ୍ଥା, ଯେମିତି ଭକ୍ତମାନଙ୍କର ମସ୍ତକ ବର୍ଷାର ଜଳରେ ନ ତିନ୍ତିବା ପାଇଁ ସୁନ୍ଦର ଭାବରେ ଗୋଟିଏ ଗୋଟିଏ ଯୋଉ ଜରି ମଧ୍ୟ ସମସ୍ତଙ୍କୁ ବିତରଣ କରାଯାଉଛି। ସମସ୍ତେ ସେ ଜରିକୁ ଟାଣି ଓଟାରେ ନେଇଯାଉଛନ୍ତି ପ୍ରଭୁଙ୍କର ପ୍ରସାଦ ପରି। କିଞ୍ଚିତ ମଧ୍ୟ ଆମମାନଙ୍କୁ ଭ୍ରମ ସୃଷ୍ଟି ହେଲା ସତେ ଯେପରି ପ୍ରଭୁଙ୍କର ପ୍ରସାଦ ପାଇବା ପାଇଁ ଗୋଟେ ଚାଲିଛି ପ୍ରତିଯୋଗିତା, କିନ୍ତୁ ବାସ୍ତବରେ ତା ନୁହେଁ। ଜରି ଖଣ୍ଡିଏ ନେଇ ସମସ୍ତେ ନିଜର ମସ୍ତକରେ ତାହାକୁ ପିନ୍ଧୁଛନ୍ତି, ଆଉ ଏପଟେ ପ୍ରସ୍ତୁତ ହେଲେଣି ମା ସୁଭଦ୍ରାଙ୍କର ରଥ, ଯୋଉ ରଥରେ ରୋଚିକା, ମୋଚିକା, ଜିତା, ଅପରାଜିତା ନାମକ ଚାରିଗୋଟି ଯୋଉ ଅଶ୍ୱ ତାହା ଯୋଚା ସରିଲାଣି। ଡାହୁକ ଅତି ସୁନ୍ଦର ଭାବରେ ଦୁଇ ପଟେ ଘୋଡ଼ାର ରହିଲେଣି ବେତକୁ ଧରି। ବର୍ତ୍ତମାନ ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କୁ ସେ ବାଜିଲା ବିଜେ କାହାଳି, ଘଣ୍ଟ ଘଣ୍ଟୁଆଙ୍କର ସେ ଘୋର ଘର ନାଥ, ଯୋଗ ମାୟା ମହାଦେବୀ ମହାମାୟା ନମସ୍ତୁତେ, ଈଶ୍ୱରୀ ଅଙ୍ଗ ଭଞ୍ଜନମ ବ୍ରହ୍ମସ୍ଥାନ ସ୍ଥିତା ସଦା। ସେ ଜୀବ ଚୈତନ୍ୟ ବ୍ରହ୍ମ ଚୈତନ୍ୟକୁ ଯିଏ ଏକତ୍ର ବନ୍ଧନରେ ବାନ୍ଧି ପାରନ୍ତି, ସେଇ ମାୟା ହିରଣ୍ୟ ଗର୍ଭ ସମ୍ଭୂତା ସିଏ ହେଉଛନ୍ତି ସେ ନିର୍ଲିପ୍ତା ମା ଜଗଜ୍ଜନନୀ ସୁଭଦ୍ରା। ରଥର ସେଇ ଘଣ୍ଟୁଆ ମାନଙ୍କର ଘଣ୍ଟ ନାଦରେ ଭକ୍ତମାନେ ଯଦିଓ ସେଇ ଦୌଡ଼

ଯାହା ଶଙ୍ଖଚୂଡ ନାମକ ଯୋଉ ରଜ ବନ୍ଧା ଯାଇଛି ତାହା ଜଗନ୍ନାଥଙ୍କ ରଥରେ, ଆଉ ଇଏ ହଉଛି ସ୍ୱର୍ଣ୍ଣଚୂଡ ନାମକର ଯୋଉ ରଜୁ ତାହାକୁ ଟାଣି ଆଣିଥିଲେ, ତାହା କିଛି ସମୟ ପାଇଁ ରହିଯାଇଥିଲା। ପୁନର୍ବାର ଘଣ୍ଟୁଆଙ୍କର ଘର ଘର ନାଦ, ସେ ଘଣ୍ଟ ନାଦରେ ମା ଚାଲି ଆସୁଛନ୍ତି। ଦେବୀ ଦେବୀ ଶକ୍ତି ଯିଏ ଦର୍ପ ଦଳନକାରୀ, ସମସ୍ତ ଆସୁରିକ ପ୍ରବୃତ୍ତିକୁ ଯିଏ ଦର୍ପିତ ଭାବରେ ଦଳନ କରିଦେଇଥାନ୍ତି, ସେଇ ମା ଜଗଜ୍ଜନନୀ ଦେବୀ ସୁଭଦ୍ରାଙ୍କର ରଥ ସୁନ୍ଦର ଭାବରେ ଏଇ ଶରଧା ବାଲିର ପ୍ରାଙ୍ଗଣରେ ଆଗକୁ ଆଗକୁ ଗଡ଼ି ଯାଉଛନ୍ତି। ଆଉ ଗଡ଼ି ଯାଉଛନ୍ତି ଭକ୍ତମାନେ ଆନନ୍ଦରେ ଶରଧା ବାଲିର ସେଇ ଧୂଳିକୁ ମସ୍ତକରେ ଅର୍ପଣ କରି, ମା ଏ ସଂସାରକୁ ତୁମେ ଢାଙ୍କି ରଖିଥା ତୁମର ପଣତ କାନିରେ, ଏ ସଂସାରର ସମସ୍ତ ଭକ୍ତ ଆପଣଙ୍କର ପୁତ୍ର ସଦୃଶ, ଆଉ ସେଇ ସମସ୍ତ ଜନତା ସମସ୍ତ ଭକ୍ତକୁ ଆପଣଙ୍କର ସେ କାରୁଣ୍ୟ ପାଥ ନିଧି, ଆପଣ ପରା ହେଉଛନ୍ତି ଯୋଗୀ, ଆପଣ ହେଉଛନ୍ତି ସେଇ ତ୍ୟାଗୀ, ଆପଣ ହେଉଛନ୍ତି ଜୟ ଦେବୀ ଜଗତ ମାତା ପ୍ରସିଦ୍ଧ ପରମେଶ୍ୱରୀ କାର୍ଯ୍ୟକାରିଣୀ କର୍ତ୍ତୃତ୍ୱ ସର୍ବଶକ୍ତି ନମସ୍ତୁତେ। ହେ ମା ଜଗଦମ୍ବେ, ଆପଣ ହେଉଛନ୍ତି ସର୍ବଶକ୍ତିର ଆଧାର ସ୍ୱରୂପ। ମା ସେ ମାଙ୍କର ସେ ଘଣ୍ଟ ନାଦ, ଘଣ୍ଟୁଆଙ୍କର ପୁଣି ବାଜିଲା ସେଇ ଘଣ୍ଟ, ଆହା ଯୋଉ ଘଣ୍ଟର ବାଦନ ମଧ୍ୟ ସ୍ୱତନ୍ତ୍ର ପ୍ରକାରର, ପହଣ୍ଡି ବଳରେ ଘଣ୍ଟ ବାଦ୍ୟ, ଆଉ ବର୍ତ୍ତମାନର ଘଣ୍ଟର ନାଦ ଯଦି ଆପଣ ଶ୍ରବଣ କରିବେ ନିଶ୍ଚିତ ଭାବରେ ତାହା ମନ ଭିତରେ ଗୋଟେ ଏଭଳି ଭାବ ଜାଗ୍ରତ କରିବ ଯାହା ଆମକୁ ଆହ୍ଲାଦିତ କରିବ, ଆମର ମନ ପ୍ରାଣକୁ ଏକୀଭୂତ କରି ସମସ୍ତ ଶକ୍ତି ସମସ୍ତ ସତା ମାଙ୍କର ପାଦରେ ଆମେ ନିୟୋଜିତ ହେଇଯିବା। ଏଇଠି ଗୋଟିଏ ଲୋକ କଥା ମନେ ପଡ଼େ, ଏ ବର୍ତ୍ତମାନର ଯୋଉ ଶ୍ରୀକ୍ଷେତ୍ରର ଯୋଉ ପରିବେଶ, ଶ୍ରୀକ୍ଷେତ୍ରର ବାତାବରଣ, ଏ ଭକ୍ତମାନଙ୍କ ଭିତରେ ଯୋଉ ଆବେଗ, କି ସୁନ୍ଦର ଭାବରେ ପ୍ରଶାସନିକ ସ୍ତରରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ଗୋଟିଏ ଗୋଟିଏ କାଗଜକୁ ଯୋଉ ମୁଚୁଳା କରି ବାଡ଼େଇ ପକାଉଛନ୍ତି ଭକ୍ତମାନଙ୍କୁ, ତାର ଭିତରେ ପାଗ ଅନୁକୂଳକୁ ଅନେକ ଲକ୍ଷ୍ୟ କରି ଆମର ଗୋଟିଏ ଲୋକଗୀତ ପ୍ରଚଳିତ ଅଛି, ଆଷାଢ଼ ମାସେ ସଖୀ ମେଘ ଘଡ଼ ଘଡ଼ି ବାହାରିଲେ ପ୍ରଭୁ ଯେ ନନ୍ଦୀ ଘୋଷ ଚଢ଼ି, ନନ୍ଦୀ ଘୋଷ ରଥେ ଯେ ନନ୍ଦର ନନ୍ଦନ, ତାଳଧ୍ୱଜ ରଥେ ନିତି ଯେ ଭାଇ ବଳରାମ, ଦେବୀ ରଥ ଚଢ଼ିନ ସୁଭଦ୍ରା ଗମନ, ସୁଭଦ୍ରା ସହିତ ବିଜେ ଚକ୍ର ସୁଦର୍ଶନ, ଯୋଉ ଚକ୍ରରାଜ ସୁଦର୍ଶନ ଏଇ ମା ଦେବୀ ସୁଭଦ୍ରାଙ୍କ ରଥରେ ସଂଯୁକ୍ତ ହେଇଛନ୍ତି, ଶକ୍ତିଙ୍କ ସହିତ ଶକ୍ତିଙ୍କର ସଂଯୋଗ, ଯାହା ଜୀବ ସହିତ ପରମର ମିଳନ, ଭକ୍ତ ସହିତ ଭଗବାନଙ୍କର ମିଳନ, ଭାବ ସହିତ ଭାବ ହେଉଛନ୍ତି ଜଗନ୍ନାଥଙ୍କର ପ୍ରତୀକ, ଆଉ ବିଶ୍ୱାସ ହେଉଛନ୍ତି ବଳଭଦ୍ରଙ୍କର ପ୍ରତୀକ। ବିଶ୍ୱାସ ଓ ଭାବକୁ ଯିଏ ଜାଗ୍ରତ କରୁଛନ୍ତି ସେଇ ଚେତନ ଶକ୍ତି ଆଜି ସମସ୍ତ ଶ୍ରଦ୍ଧାଳୁମାନଙ୍କର ଯେଉଁ ମନ ଭିତରେ ସେ ଶକ୍ତି ନୁହେଁ ଭକ୍ତିର ସୁଅ ଛୁଟେଇ ଦେଉଛନ୍ତି, ସେ ଭକ୍ତି ଧାରାରେ ଭକ୍ତିର ସେ ରଜୁରେ ବାନ୍ଧି ହୋଇ ଆଗକୁ ଆଗକୁ ବଢ଼ି ଯାଉଛନ୍ତି, ପୁଣି କିଞ୍ଚିତ ରହିଯାଉଛନ୍ତି, କାରଣ ପଛରେ ସାନ ଭାଇ ଏ ତ୍ରିଭୁବନର ଈଶ୍ୱର ଅପେକ୍ଷା କରିଛନ୍ତି ନିର୍ଦ୍ଦେଶକୁ। ଭଉଣୀ ଯେତେବେଳେ ଆଗକୁ ଚାଲିଯିବେ ବଡ଼ ଶଙ୍ଖ ନିକଟବର୍ତ୍ତୀ ହେବେ, ଯୋଉ ବଡ଼ ଶଙ୍ଖରେ ଅତୀତରେ ଦିନେ ଯୋଉ ଶଙ୍ଖୁଆ ନଦୀ ମାଳିନୀ ବା ଯାହାର ଶଙ୍ଖୁଆ ନଦୀର ଗୋଟିଏ ଧାର ମାଳିନୀ ନଦୀ ପ୍ରବାହିତ ହେଉଥିଲେ, ଏବଂ ସେତେବେଳେ 6 କୋଟି ରଥ ହେଉଥିଲେ, ସେ 6 କୋଟି ରଥ ଆଜି 3 କୋଟି ରଥରେ ପରିବର୍ତ୍ତିତ ହୋଇଛନ୍ତି। ଆଉ ଆମେ ଦେଖିପାରୁଛୁ ଶ୍ରୋତା ବନ୍ଧୁ, ଘଣ୍ଟୁଆମାନେ ଯେମିତି ଆସୁଥିଲେ ପହଣ୍ଡିରେ ଠାକୁର ଝୁଲି ଝୁଲି ଆଗକୁ ପଛକୁ ହଲି ଯାଉଥିଲେ, ଘଣ୍ଟୁଆମାନେ ମଧ୍ୟ ସେହିପରି ଭାବରେ ଝୁଲି ଝୁଲି ଘଣ୍ଟ ବାଦନ କରୁଛନ୍ତି, ଆଉ ପତାକା ଧରିଛନ୍ତି ଯୋଉ ବରକନ୍ଦାଜ ବୋଲି ଯାହାଙ୍କୁ ମଧ୍ୟ କୁହାଯାଏ, ସିଏ ମଧ୍ୟ ଘଣ୍ଟୁଆର ତାଳେ ତାଳେ ଘଣ୍ଟର ସେ ଉଦ୍ଘୋଷଣର ତାଳେ ତାଳେ ସେଇ ନାଲି ପତାକାକୁ ସୁନ୍ଦର ଭାବରେ ଦୋହଲାଉଛନ୍ତି, ଯାହା ହେଉଛି ଯେ ରଥ ଚାଲିବାର ଯୋଉ ଆହ୍ୱାନ। ଆଉ ଆହ୍ୱାନ ଭିତରେ ଆଗରେ ଅନେକ ଭକ୍ତ, ଏ ଶ୍ରୀକ୍ଷେତ୍ରର ଏଇ ଯୋଉ ଶରଧା ବାଲିରୁ ଆମେ ଯୋଉଠାଏ ପର୍ଯ୍ୟନ୍ତ ଆମର ଆଖି ଦୃଷ୍ଟି ଆରୂଢ଼ ହେଉଛି ଖାଲି ମୁଣ୍ଡ ମାଳ ମାଳ, ସତେ ଯେପରି ପ୍ରତୀୟମାନ ହେଉଛି ଏ ଜନ ସମୁଦ୍ର ଭିତରେ 3 କୋଟି ରଥ ଯାହା ବର୍ତ୍ତମାନ ପୋତ ସଦୃଶ ଆଗ ପଛ ହେଇ ରହିଅଛନ୍ତି ଗୋଟିଏ ସୁନ୍ଦର ସଳଖ ଧାରାରେ, ଯୋଉ ଧାରା ଭିତରେ ଇ ଆତ୍ମାନମ୍ ରଥିନମ୍ ବିଦ୍ଧି ଶରୀରମ୍ ରଥମେବ ତୁ ବୁଦ୍ଧି ତୁମ ସାରଥି ବିଧି ମନ ପ୍ରଗମେବ ଚ। ଆମେ କହୁଥିଲେ ନା ଟିକିଏ ପୂର୍ବରୁ, ମନ ବଡ଼ଦାଣ୍ଡେ ଦେଖ ବିଜେ ଜଗନ୍ନାଥ, ଇଏ ଜଗନ୍ନାଥ ବଡ଼ଦାଣ୍ଡରେ ଅଛନ୍ତି ସତ, କିନ୍ତୁ ଏଇ ରଥ ଯୋଉ ଚାଲିଛି, ଇଏ ରଥ ଯେ ରଥ ହେଉଛି ଶରୀର, ସେ ଶରୀର ଭିତରେ ଆଜି ପ୍ରଭୁ ନିଜେ ସ୍ୱୟଂ ବିରାଜମାନ କରିଛନ୍ତି ସନ୍ଦେଶ ଶାଳିନୀ, ସେ ମାଙ୍କର ରଥ ବିଷ୍ଣୁ ମାୟା ମହା।

0: ಬ್ರಹ್ಮ ಶಕ್ತಿ ಸುಧೃರ್ಥರ ಲಕ್ಷ್ಮಿ ಕೃಷ್ಣಾನುಜ ತೇಜ ರೂಪ ಸೌಂದರ್ಯ ಸಲಿನಿ ಪ್ರಭಾ ಮೋಹಯಂದಿ ಜಗದ್ಧತ್ರಿ ವಿಷ್ಣು ಭಾವಾನುಸಾರಿಣಿ ಹೃದ ಪ್ರತ್ಮಾಸನ ಸಂಸ್ಥಾಚ ಚರಾಚರ ವಿಮೋಹಿನಿ. ಎ ಸಮಗ್ರ ವಿಶ್ವಕು ಆಪಣಾರ କରି ନେଇଛନ୍ତି ଯିଏ ମାୟା, ଯୋ ମୋହ ମାୟା, ସିଏ ଅଗମ୍ୟ, ସିଏ ହେଉଛନ୍ତି ଅବଧ୍ୟ, ସେ ଶୋଭାମୟୀ ଶ୍ରୀ ସଂଯୁକ୍ତ କୃଷ୍ଣଙ୍କର ସେ ହେଉଛନ୍ତି ଅନୁଜା. ସେ ଅନୁଜାଙ୍କର ରଥ ଟିକିଏ ଆଗକୁ ଯେତେବେଳେ ଟଣା ହୋଇ ସାରିଛନ୍ତି, ଶରଧାବାଲିରୁ ଟିକିଏ ଆଗକୁ ଗଡ଼ି ଯାଇଛନ୍ତି, କିନ୍ତୁ ଶ୍ରଦ୍ଧାଳୁମାନେ ଯୋଉ ସୁଭଦ୍ରାଙ୍କ ରଥକୁ ଟାଣୁଥିଲେ ସେମାନେ ସେଇଠାରେ ରଥକୁ ଟିକିଏ ନାକୁ ଅଟକାଇ ଦେଇ ବର୍ତ୍ତମାନ ଜଗନ୍ନାଥଙ୍କର ରଥ ଅଭିମୁଖେ ଯାତ୍ରା କରୁଛନ୍ତି. କାହିଁକି ନା ଜଗନ୍ନାଥ ଯାହାଙ୍କର ରଥକୁ ଛୁଇଁ ଦେଲେ, ସ୍ପର୍ଶ କରିଦେଲେ, ମନ ଭିତରେ ଗୋଟେ ଅପୂର୍ବ ଆନନ୍ଦ ଖେଳିଯିଏ, କାରଣ ଦୁଃଖ ପ୍ରଭୁ ସେ ଦେଇଛନ୍ତି, ସୁଖ ସିଏ ମଧ୍ୟ ଦେଇଛନ୍ତି, ଆନନ୍ଦର ହେତୁ ମଧ୍ୟ ସିଏ, ତାଙ୍କ ବିନା ଆଉ କିଛି ଅଛି ତୋ ବିନା କେମିତି ବିଚୁତି ଜୀବନ ଆପଣାର ବୋଲି କେ ନାହିଁ ରେ ଭକତି ପ୍ରେମରେ ତୋତେ ତ ପାଇଛୁ ଜୀବନର ସାଥୀ ଦୁହିଁରେ. ହେ ଜଗନ୍ନାଥ, ଆପଣ ତ ହେଉଛନ୍ତି ଏ ସଂସାରର ପ୍ରତିଟି ପ୍ରାଣର ପ୍ରାଣ ସଞ୍ଚାରିକା ଶକ୍ତି. ଆପଣ ନଥିଲେ ଏ ସଂସାର ନଥାନ୍ତା, ଏ ସଂସାର ସୁନ୍ଦର ଯୋଉ ଧରା କେବଳ ଆପଣଙ୍କର ଆଶୀର୍ବାଦରେ. ଆଉ ଆଗକୁ ଆମେ ଦେଖୁଛୁ ବର୍ତ୍ତମାନ ଶାଲବେଗଙ୍କର ପୀଠ, ଯୋଉଠି ଭକ୍ତ ଶାଲବେଗର ଯୋଉ ରହିଛନ୍ତି ବଳଗଣ୍ଡି ଠାରେ, ସେ ଶାଲବେଗଙ୍କର ପୀଠ ଆଡ଼କୁ ବଳଭାଇ ବଳଭଦ୍ରଙ୍କର ବଳିଆର ଭୁଜଙ୍କର ତାଳଧ୍ୱଜ ରଥ ଅଗ୍ରସର ହେଉଛନ୍ତି. ଆଉ ଶରଧା ବାଲିର କିଛି ଆଗକୁ ବର୍ତ୍ତମାନ ମା ଦେବୀ ସୁଭଦ୍ରାଙ୍କର ରଥ ଟଣା ହେଇଛି ଏବଂ ଅପେକ୍ଷା କରିଛନ୍ତି. ନନ୍ଦିଘୋଷ ରଥ ସୁନ୍ଦର ଭାବରେ ବର୍ତ୍ତମାନ ଦୌଡ଼ି ସଂଯୋଗ ଚାଲିବ, ଘୋଡ଼ା ମଧ୍ୟ ବନ୍ଧା ହେଇ ସାରିଲାଣି, କେବଳ ଦୌଡ଼ି ଜଗନ୍ନାଥଙ୍କ ରଥରେ ଲାଗିବ ଏବଂ ଏହାପରେ ରଥ ଟଣା ହେବା ପାଇଁ ନିର୍ଦ୍ଦେଶ ଦିଆଯିବ, ଯାହାଫଳରେ ନନ୍ଦିଘୋଷ ରଥ ଆଗକୁ ବଢ଼ି ଚାଲିବେ. ଆଉ ଗୁଣ୍ଡିଚା ମଣ୍ଡପର ଦୃଶ୍ୟ ଆମେ ଦେଖିପାରୁଛୁ, ନାକଚଣା ଦୃଶ୍ୟ, ଯେତେବେଳେ ଯୋଉ ନାକଚଣା ସକାଳ ସମୟରେ ଏତେ ସୁନ୍ଦର ଭାବରେ କୋଳାହଳମୟ ହୋଇ ଉଠିଥିଲା, ଆଜି ସେଇ ନାକଚଣା ଦ୍ୱାରର ଯୋଉ ରହିଛି ନାକଚଣା ମନ୍ଦିରର ଯୋଉ ଦ୍ୱାର, ତାହା ବର୍ତ୍ତମାନ ବନ୍ଦ ହେଇଗଲାଣି. ଆଉ କିଛି ସମୟ ପରେ ଆଉ ଜଗନ୍ନାଥଙ୍କ ରଥ ଚାଲିବ. ତେବେ ମୁଁ ନେଇଯାଉଛି ଏ ପ୍ରଥମ ବୁଥରେ ଆମ ନିକଟରେ ଥିବା ଆମର ଡକ୍ଟର ନରେଶ ଦାସ ମହୋଦୟଙ୍କ ନିକଟରୁ ଆମେ ପ୍ରଭୁଙ୍କର ଏ ଲୀଳାଯାତ୍ରା ବିଷୟକୁ ଟିକେ ଶୁଣିବା. ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ. ବର୍ତ୍ତମାନ ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ ବଡ଼ସଂଖ ଅତିକ୍ରମ କରିଗଲେଣି ଏବଂ ଆମର ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥ ସେ ମଧ୍ୟ ବସ୍ ଷ୍ଟାଣ୍ଡ ଠାରୁ ଟିକିଏ ଆଗକୁ ଯାଇକରି ଅଟକିକରି ରହିଛନ୍ତି ଏବଂ ଏ ପର୍ଯ୍ୟନ୍ତ ସେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ନନ୍ଦିଘୋଷ ରଥ ତା ପ୍ରସ୍ତୁତି ପଥରେ, ଅର୍ଥାତ୍ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇକରି ଅଛନ୍ତି. ଟିକିଏ ଆଉ ଟିକିଏ ଆଗକୁ ଗଲେ ମାଆଙ୍କ ରଥ, ସେ ରଥ ଟଣାଯିବ, ସେଥିପାଇଁ ମହାପ୍ରଭୁ ଚାହିଁକରି ବସିଛନ୍ତି. ଭକ୍ତମାନଙ୍କ ଗହଳକୁ ଯିବେ ଏବେ ଏବେ ମଧ୍ୟ ଭକ୍ତମାନେ କିଛି କିଛି ଆଗରେ ଅଛନ୍ତି, କିନ୍ତୁ ଯେଉଁ ମହାସମୁଦ୍ର ଆଗରେ ଅଛି ଇଏ ତ ଉପସାଗର, ମହାସାଗର ଭିତରକୁ ସେ ପ୍ରବେଶ କରିବେ, ଜନସମୁଦ୍ର ଭିତରକୁ. ଭଗବାନ କହିଛନ୍ତି ଯେ ମୋତେ ଭଜଇ ମୁଁ ତାକୁ ଭଜଇ, ଏ ମୋର ନିୟତ ବାଣୀ, ଭକ୍ତି ଜେଣେ ଯାଇ ମୁହି ତେଣେ ଯାଇ, ନ ଛାଡ଼ଇ ଫାଲଗୁନି, ଭକ୍ତ ମୋର ଦେହ ଅନ୍ତର ନୁହଇ, ତାର ମୋର ଏକ ପ୍ରାଣ, ଭକ୍ତକୁ ବିପତ୍ତି ପଡ଼ଇ ତହିଁ ମୁଁ ଉଦ୍ଧର ଇ ଅରଜୁନ, ବୈଷ୍ଣବମାନେ ମୋହର କୀର୍ତ୍ତନେ ଦଶ ପାଞ୍ଚ ରୁଣ୍ଡ ହୋଇ, ମୁଁ ହିଁ ତାହାଙ୍କ ସଙ୍ଗତେ ବସିଥାଇ, ମୋତେ ନଚିହ୍ନନ୍ତି କେହି. ଭଗବାନ ଶ୍ରୀଜଗନ୍ନାଥ ଅପେକ୍ଷା କରିଛନ୍ତି କେତେବେଳେ ତାଙ୍କର ରଥ ଟଣା ହେବ ଏବଂ ଶରଧା ବାଲିରୁ ସେ ଧୀରେ ଧୀରେ ଧୀରେ ଧୀରେ ବଡ଼ଦାଣ୍ଡ ଆଡ଼କୁ ଅଗ୍ରସର ହେବେ. ଏବଂ ଆହୁରି ବହୁତ କାର୍ଯ୍ୟ ରହିଛି, ମାଉସୀ ମା ସେ ପୋଡ଼ପିଠା ବିଲକୁଲ ପ୍ରସ୍ତୁତ କରିକି ରଖିଛନ୍ତି, ଯେତେବେଳେ ପ୍ରଭୁ ଯିବେ ସେତେବେଳେ ସେ ତାଙ୍କୁ ପୋଡ଼ପିଠା ଖୁଆଇବେ. ଏବଂ ଆହୁରି ଗୋଟିଏ ବଡ଼ କାମ ହେବ ଯେତେବେଳେ ଶ୍ରୀନଗର ପାଖରେ ଯାଇକରି ମହାପ୍ରଭୁ ପହଞ୍ଚିବେ. ତେଣୁ ବହୁତ କାର୍ଯ୍ୟ ରହିଛି. ଆଗରେ ଦୁଇ ରଥ ସେ ସିଧା ଯାଇ ପହଞ୍ଚିଯିବେ ସିଂହଦ୍ୱାରରେ, କିନ୍ତୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଯେତେବେଳେ ଯାଇ ପହଞ୍ଚିବ ଶ୍ରୀ

ତୀର୍ଥ ଭାବରେ ଏ କାର୍ଯ୍ୟ ସମ୍ପାଦନ କରିବାର ମହାରକ ସୁଯୋଗ ଲାଭ କରି ନିଜକୁ ଧନ୍ୟ ମନେ କରୁଛୁ। ଏଇ ଘୋଷଯାତ୍ରାର ଏଇ ଯେଉଁ ମହନୀୟ ପରମ୍ପରା, ଏଇ ଘୋଷଯାତ୍ରାର ଏଇ ଯେଉଁ ବିଶ୍ୱଜନୀନ ଚିନ୍ତାଧାରା ଏବଂ ଜଗନ୍ନାଥ ଚେତନାର ଯେଉଁ ଉତ୍ତରଣ, ସେଇ ଉତ୍ତରଣ ଆଜି ବିଶ୍ୱବାସୀଙ୍କୁ ପ୍ରଲୁବ୍ଧ କରିଛି ଶ୍ରୀକ୍ଷେତ୍ର ପ୍ରତି, ମହାପ୍ରଭୁଙ୍କ ପ୍ରତି। ଏବଂ ସମୟ ଯେତେ ଯେତେ ଅତିକ୍ରାନ୍ତ ହେଉଛି, ବିଶ୍ୱ ଯେତେ ଯେତେ ଜଟିଳ ହେଉଛି, ମହାପ୍ରଭୁ ସେତେ ସେତେ ଗୃହୀତ ହେଉଛନ୍ତି ବିଶ୍ୱବାସୀଙ୍କ ଦ୍ୱାରା। ଏବଂ ମହାପ୍ରଭୁଙ୍କର ଅପାର କରୁଣାରୁ ବିଶ୍ୱରେ ଯେଉଁ ଶାନ୍ତି, ସଦ୍ଭାବନା, ସହୃଦୟତା ଏସବୁ ପରିପୂର୍ଣ୍ଣ ହେଉଛି, ଏବଂ ମଣିଷ ନିଜ ଚେତନାର ଯେଉଁ ଉତ୍ତରଣ ଅନୁଭବ କରୁଛି, ନିଜ ଭିତରେ ନକାରାତ୍ମକତାର ବିନାଶ ଏବଂ ସକାରାତ୍ମକତାର ଉଦ୍ଭବ, ଏ ଯେଉଁ ମଣିଷକୁ ଏକ ଉନ୍ନତ ସ୍ତରରେ ପହଞ୍ଚାଉଛି, ମଣିଷର ଅନ୍ତର୍ମନରେ ଯେଉଁ ବିଶ୍ୱାସ ଜାତ କରୁଛି ମହାପ୍ରଭୁଙ୍କ ପାଇଁ, ଏବଂ ସେ ବିଶ୍ୱାସ ଏତେ ପ୍ରଶାନ୍ତ, ଏତେ ସ୍ୱଚ୍ଛ, ଏତେ ଶୁଭ୍ର ଏବଂ ମଣିଷକୁ ଏତେ ପରିତୃପ୍ତି ପ୍ରଦାନ କରୁଛି ଯେ ମଣିଷ ବ୍ୟାକୁଳ ହୋଇଯାଉଛି ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। କେବଳ ଦର୍ଶନ କରିବା ପାଇଁ ନାହିଁ, ଏ ଯେଉଁ ସମୁଦ୍ର ଭଳି ଜନତା ଅଗ୍ରସର ହୋଇ ରଥମାନଙ୍କ ରଜ ଧରିବା ପାଇଁ ଚେଷ୍ଟିତ ହେଉଛନ୍ତି ବା ପ୍ରଲୁବ୍ଧ ହେଉଛନ୍ତି, ତାର ଏକମାତ୍ର କାରଣ ହେଉଛି ଯେ ମହାପ୍ରଭୁଙ୍କୁ ସ୍ପର୍ଶ କରିବାର ଅଧିକାର ଆମର ନାହିଁ। ମହାପ୍ରଭୁଙ୍କୁ ସିନା ଆମେ ସ୍ପର୍ଶ କରିପାରିବୁ ନାହିଁ, କିନ୍ତୁ ରଥଯାତ୍ରାରେ ମହାପ୍ରଭୁଙ୍କର ରଥରେ ଯେଉଁ ରଜୁ ବନ୍ଧା ହେଇଛି ତାକୁ ସ୍ପର୍ଶ କଲେ ମହାପ୍ରଭୁଙ୍କର ସ୍ପର୍ଶ ଆମ ପାଖକୁ ଆସିବ ଏବଂ ଆମର ସ୍ପର୍ଶ ମହାପ୍ରଭୁଙ୍କ ପାଖକୁ ଯିବ। ଏଇ ଯେଉଁ ଆମର ସ୍ପର୍ଶ ମହାପ୍ରଭୁଙ୍କ ପାଖକୁ ଯିବ, ତାଙ୍କ ସ୍ପର୍ଶ ଆମ ପାଖକୁ ଆସିବ, ଏଇଟା ହେଉଛି ପ୍ରତୀକାତ୍ମକ ଭାବରେ ଜୀବ ଏବଂ ପରମର ମିଳନ। ପରମ ଯେତେବେଳେ ନିଜକୁ ପ୍ରସାରିତ କରିଦିଅନ୍ତି, ସେ ଜୀବ ଆଡ଼କୁ ଅଗ୍ରସର ହୋଇଯାଆନ୍ତି। ତେଣୁ ଶ୍ରୀ ଅରବିନ୍ଦ କହିଥିଲେ, ଯେତେବେଳେ ଆମେ ଭଗବାନଙ୍କ ପ୍ରତି ଗୋଟିଏ ପଦ ଅଗ୍ରସର ହେଉ, ଭଗବାନ ଆମ ପାଖକୁ ତିନି ପଦ ଅଗ୍ରସର ହୁଅନ୍ତି, କାରଣ ସେ କରୁଣା ବରୁଣାଳୟ, ତାଙ୍କର ଆମ ପ୍ରତି ଅସୀମ କରୁଣା, କେବଳ ଆମ ପ୍ରତି ନୁହଁ ସକଳ ଜଗତର ବିଶ୍ୱବାସୀଙ୍କ ପ୍ରତି, ତାଙ୍କର ସମ୍ପ୍ରଦାୟ, ବର୍ଣ୍ଣ, ଜାତି ଏସବୁ ନିର୍ବିଶେଷରେ ସମସ୍ତଙ୍କର ପ୍ରତି ତାଙ୍କର ଯେଉଁ ଅପାର କରୁଣା ଅଛି, ସେ କରୁଣାର ପ୍ରତୀକ ଭାବରେ ତାଙ୍କର ରଥର ରଜ୍ଜୁ ଆଜି ପ୍ରସାରିତ ହୋଇଛି ବଡ଼ଦାଣ୍ଡକୁ, ଯାହାକୁ ସ୍ପର୍ଶ କରିବା ପାଇଁ ଆମ ସମସ୍ତଙ୍କ ମନ ଭିତରେ ଏତେ ବ୍ୟାକୁଳତା, ଏତେ ଉତ୍କଣ୍ଠା। ଆଜିର ଏହି ଧାରା ବିବରଣୀ ଏବଂ ଅତୀତର ଧାରା ବିବରଣୀମାନଙ୍କରେ ମଧ୍ୟ ଯେଉଁମାନେ ସହଯୋଗ କରିଥିଲେ, ଆଜିର ବିଶେଷ କରି ବାହୁଡ଼ା ଧାରା ବିବରଣୀ ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ, ଯେ ଦୁଇଟି ଆକାଶବାଣୀର ଦୁଇଟି ବିଭାଗ ଯେଉଁ ସହଯୋଗ କରିଛନ୍ତି, ସେ ବିଭାଗରେ ପ୍ରଥମ ବିଭାଗ ହେଉଛି କାର୍ଯ୍ୟକ୍ରମ ବିଭାଗ, ସେଥିରେ ଶ୍ରୀଯୁକ୍ତ ଜୟକିଶୋର ନାଗର, ଶ୍ରୀମନ୍ତ ପଟ୍ଟନାୟକ, ଦିଲ୍ଲୀପ କୁମାର ନାୟକ, ବିନୟ କୁମାର ସାମନ୍ତରାୟ, ପ୍ରଜ୍ଞା ପାରମିତା ସାହୁ, ରାଜୀବ କୁମାର ମାହୁନ୍ତ, ସତ୍ୟସ୍ମିତା ବେହେରା, ଅକ୍ଷୟ କୁମାର ସେଠୀ, ଏବଂ ବୈଷୟିକ ବିଭାଗରେ ଯେଉଁମାନେ କାର୍ଯ୍ୟ କରିଥିଲେ ସେମାନେ ହେଉଛନ୍ତି ସଞ୍ଜୁଲତା ନାୟକ, ଶିଲେନ ପଟ୍ଟନାୟକ, ସୁଭାଶିଷ ରାଜଗୁରୁ ମହାପାତ୍ର, ସମ୍ବିତ କୁମାର ପସାୟତ, ରାଜେନ୍ଦ୍ର କୁମାର ଶତପଥୀ, ତ୍ରିଲୋଚନ ବେହେରା, ବିଜିତ କୁମାର ମିଶ୍ର, କୃଷ୍ଣ ଦୟାଲ ତ୍ରିପାଠୀ, ସନାତନ ମୁର୍ମୁ। ଏ ସମସ୍ତଙ୍କର ନାମ ଆମେ ନେବାର କାରଣ ହେଉଛି, ଏ ସମସ୍ତଙ୍କର ଦିନ ରାତି ଅନର୍ଗଳ ପରିଶ୍ରମ ଫଳରେ ଏହି ରଥଯାତ୍ରାର ଧାରା ବିବରଣୀ ଆପଣଙ୍କ ପାଖରେ ଆମେ ପହଞ୍ଚାଇଛୁ। ଏବଂ ତା ସହିତ ଆମର ଯେଉଁମାନେ ଏହି ଧାରା ବିବରଣୀ ଦେବା ପାଇଁ ଯେଉଁ ବିଦ୍ୱାନମାନେ ଆମର ଏଠି ଉପସ୍ଥିତ ହୋଇଥିଲେ, ଡକ୍ଟର ହରିହର କାନୁନଗୋ, ଶ୍ରୀଯୁକ୍ତ ପ୍ରତାପ କୁମାର ତ୍ରିପାଠୀ, ଏବଂ ତା ସହିତ ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଏ ସମସ୍ତ ମହାଶୟମାନଙ୍କୁ ମଧ୍ୟ ଆକାଶବାଣୀ ତରଫରୁ ଅଜସ୍ର ସାଧୁବାଦ। ଏବଂ ଆପଣମାନଙ୍କୁ ଆମେ ଆକାଶବାଣୀ ଷ୍ଟୁଡ଼ିଓକୁ ଫେରାଇ ନେବା ପୂର୍ବରୁ ଗୋଟିଏ କଥା ମନେ ପଡ଼ୁଛି, କଦାଚିତ କାଳିନ୍ଦି ଏଇ ଯେଉଁ ଶଙ୍କରାଚାର୍ଯ୍ୟକୃତ ଏଇ ଯେଉଁ ଜଗନ୍ନାଥାଷ୍ଟକର ନବୈ ପ୍ରାର୍ଥ୍ୟମ ରାଜ୍ୟମ ନଚ କନକ ମାଣିକ୍ୟ ବିଭବଂ ନଦା ଚେହଂ ରମ୍ୟଂ ସକଳ ଜନ କାମ୍ୟାଂ ବରବଧଂ ସଦା କାଳେ କାଳେ ପ୍ରମଥପତିନା ଗୀତ ଚରିତୋ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ। ହେ ପ୍ରଭୁ ଜଗନ୍ନାଥ, ହେ ମହାବାହୁ, ତୁମେ ଆମ ସମସ୍ତଙ୍କର ନୟନ ପଥ ଗାମୀ ହେଉଥାଅ, ଆମର ସମସ୍ତଙ୍କ ଦୃଷ୍ଟିରେ ସବୁବେଳେ ଏମିତି ଉଦ୍ଭାସିତ ହେଉଥାଉ ପ୍ରଭୁ ତୁମର ଅଭିରାମ ମୂର୍ତ୍ତି, ସେଇ ମୂର୍ତ୍ତିକୁ ଦେଖି ଦେଖି ଆମର ଜୀବନର ଅବସାନ ପର୍ଯ୍ୟନ୍ତ ଆମେ ତୁମକୁ ହିଁ ଦେଖୁଥାଉ, ଏ ପ୍ରକାର କରୁଣା କର। ଶ୍ରୋତାବନ୍ଧୁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନନ୍ଦୀଘୋଷ ରଥ ବର୍ତ୍ତମାନ ଟଣା ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ତାର ସେଇ ପବିତ୍ର ଧାରା ବିବରଣୀ ଆପଣଙ୍କୁ ଆମେ ଆଉ ଦେବା ପାଇଁ ଆମ ପାଖରେ ସମୟ ନାହିଁ, କେବଳ ସୂଚନା ଆମକୁ ଦେଉଛୁ। ଘଣ୍ଟ ଘଣ୍ଟା କାହାଳି ଆପଣ ଶୁଣୁଛନ୍ତି, ଗୋଟିଏ ସୂଚନା ଆପଣଙ୍କୁ ଦେଇକରି ଏହି ବିବରଣୀକୁ ଆମେ ଶେଷ କରିବୁ, ଯେ ମହାପ୍ରଭୁଙ୍କ ନନ୍ଦୀଘୋଷ ରଥ ବର୍ତ୍ତମାନ ଟଣା ହେଲା ଏବଂ ଭକ୍ତମାନେ ତାଙ୍କର ରଜୁ ଧରି ମହାପ୍ରଭୁଙ୍କ ରଥକୁ ଟାଣିବା ଆରମ୍ଭ କଲେ। ଏଇଠି ଆମର ଧାରା ବିବରଣୀକୁ ଶେଷ କରି ମୁଁ ଆପଣମାନେ ଯେଉଁମାନେ ଶୁଣିଛନ୍ତି ଆମକୁ ସକାଳ 8:30ରୁ, ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ କୃତଜ୍ଞତା, ଏବଂ ଭବିଷ୍ୟତରେ ମଧ୍ୟ ଆପଣଙ୍କର ଏଇଭଳି ଅନୁରାଗ ଏବଂ ସହଯୋଗ ଆକାଶବାଣୀ ପ୍ରତି ରହିବ, ଏହି

0: ଆପଣଙ୍କୁ ଅନୁରୋଧ ଜ୍ଞାପନ କରି ଏହି ଧାରା ବିବରଣୀ ଏଇଠି ଶେଷ କରି ମୁଁ ଆପଣମାନଙ୍କୁ ଆକାଶବାଣୀର କଟକ କେନ୍ଦ୍ରର ଷ୍ଟୁଡିଓକୁ ଫେରାଇ ନେଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଶୁଣୁଥିଲେ ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ। ଧାରା ବିବରଣୀ ପ୍ରଦାନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଗୋ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ।
2: ଆକାଶବାଣୀ ଜୟପୁର।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସନ୍ଧ୍ୟା 5:30 ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ।

0: ଆଜି କଣ ଶାରଦା ଲାଗଲା ବୈଠକ ଲଗାଇ ଆସିକରି
1: କେନ୍ତି
0: ଯେ ବୋଲେ ତୋର ତିଆର ପଡ଼ାନି କେ ଏବେ ବେଲା ବିଗି ଆସିକରି ଖେଟିଲୁ
1: ତିଆର
0: ପଡ଼ିଲୁ ଆସୁ ଯେ କହନ୍ତି ଯିବୁ କି କେନ୍ତା ସତେ ସତେ ଆଜି ବାଉଡ଼ା ଯାତ୍ରା ନାଇଁ ମାତ୍ର କଣ୍ଟା ବାଉଡ଼ା ଯାତ୍ରା ଲୋକ ଜାଗ୍ରତ ରେ ଦେଖ ଖାଇ ପାଇଁ ବୋଲେ ଡାଙ୍ଗଡା ମନ କଣ ନା ଜିଗି ଦେଲେ ଦାନ୍ଦା ଯିବାର ବୈଠକ ଲଗାଇ ଦିଶୁ ନାଇ ଡକରି ମାଇଜି ମନ ପିଲା ଟକରି ହେଲା ମନ ସେ ତାଙ୍କର ପିଲା ଟକି ମନ ସେ ବୁଆରୀ ଆଣିଲା ମାଇଜି ମନ ଉଦଲିଆ ଗାଲାଇନି
1: ହରି
0: ବାବୁ ଏ ସାନ୍ସୁରୁ ପିଲା ଟକି ମନ ବିବାହ ନହେଲା ମନ ସିନା ସେମନ ସିନା ଆମେ ଆରି ଯାଇକରି ମୁଇଁ କାହିଁ ଖାନିଆ ଡଗରାଇଥିଲି ତୁ ଡଗରା ଡଗରାଇ ଲାଇଛି ଏଟା ଠିକ କଥା ନୁହେଁ ସେଟା ପାଇଁ ଇଏ ଯେନ୍ ଆମର ମନ ଅଛେ ତାକେ ଖଣ୍ଡେ ଆମେ ଜାଗ୍ରତ କରବାର ଯାତ୍ରା ଦେଖୁ ମାତ୍ର ଜାଗ୍ରତରେ ଦେଖୁ ଇ କୋନ ନାଟ ମିଶା ଦେଖବାକୁ ଯିବୁ ଜାଗ୍ରତରେ ଦେଖୁ ଏବେ ବଉଡ଼ା ଯାତ୍ରା ଆଜି ତ ହେଲା କି ନାଇଁ ଖାଲି ଗାଡ଼ି ଗୋଟେ ମାଡ଼ିଛି ହଁ ଦୁଇ ଦିନ କି ନାଇଁ ଆମର ଜୟପୁର ବଉଡ଼ା ଯାତ୍ରା ଦେଖୁ ମାତ୍ର ଖଣ୍ଡେ ଜାଗ୍ରତ ଭିତରେ ଦେଖୁ କେମିତି ଜାଗ୍ରତ।

0: ମୁଇଁ ତ ଜିଗି ନେବା କଥା କହିଲି ସେଟା ଜାଗ୍ରତ ବୋଲତେ ରହୁ ସେଟା ବି ଗୋଟେ ଜାଗ୍ରତ ଆରି ଗୋଟେ ଜାଗ୍ରତ ହେଲାନି ସବୁଠାନୁ ବଡ଼ ଜାଗ୍ରତ ହେଲାନି ଆମର ଡାବୁ କାଶୁ ସୁନାବାନା ସେ ଯାତ୍ରା ଭିତରେ ତୋ ଚର ମନରେ ବାହା କି ନାହିଁ ପକେଟ ମାର ମନରେ ବାହା କି ନାହିଁ ସେ ମନକେ ଜାଗ୍ରତ ଖଣ୍ଡ ରେବାର ଅଛି ଅଧିକ ଚିପାଟ ହେଲା ତାନେ ସେମାନେ ଅଧିକ ପୂର୍ବ
1: ଯେ
0: ମନୁଷ୍ୟ ପିଲାମାନେ ତାଙ୍କର ଡାବୁକେ ଜାଗ୍ରତ ରଥ ଯଦି ସେମିତି ଲୋକ କାହାକେ ତମେ ଦେଖଲା ବୋଲେ ଖଣ୍ଡ ଯଦି ଡାଉଟ ଲାଗଲାନି ବୋଲେ ପୁଲିସ ଖବର ଦେଇଦେବା ଦେଲେ ସରି ପୁଲିସ ବାଲା ମାନେ ତାଙ୍କର ପାଇଟି କରବା ହେଲେ ସବୁ ଲୋକ ମିଶିଲେ ଆଗା ଆମର ଯାତ୍ରା ମିଶା ଡୋଲ ଫରା ହେଇଛି ସତ କି ନାଇଁ ଏସବୁ ଆରି ନୂଆ ରଥ କଲା ତତ୍ କେମିତି ମଜା ଡିସିଲାନି ମୁଇଁ ଗୁଞ୍ଚା ଯାଇଥିଲି କାହିଁ ତୁଇ ମିଶି ଯାଇଥିଲି ସହି ମାତ୍ର ମୋ କା ଖାଡ଼େ ଗେନ୍ ଦେଉ ନାଇଁ ଖାଦ୍ୟ ଲାଡୁ ଏ ବାବୁ ବୋଲେ ହେଲା ଖାଦ୍ୟ ଲାଡୁ ନ ତୁ ଗେନ୍ ଦେଲୁ କି ମୁଇଁ ମିଶା ତୋର ନା ଗେନ୍ ଦେଲି କେମିତି ବୋଲେ ସେ ଖାଦ୍ୟ ଲାଡୁ କଣ ପୁଣି ବାସିଟା ମନ ଦାରି ଆସିଥିଲା ସେ ଖାଦା ଲାଡୁ ବୋଲ ନହେଲେ ତୋର ସେ ପନସ କଷା ବୋଲ ପନସ କଷା ତ ଏବେ ଯଦି ବର୍ଷା ଖାଇଲି ବୋଲ ତ
1: ଦାର୍ଶିଆ
0: ସେ ମଚି ମସଲାଟା ନ ଖାଇବାର
1: ବାସିଟା
0: ନ ଖାଇବା
1: ନଖାଇବାର
0: ଯୋଉଟା ହେଲେ ମିଶା ସେତିକି ଯଦି ଆମେ ଜାଗ୍ରତ ରହି ଗାଲୁ ବୋଲେ ଆମର ଗାଗର ଜାଗ୍ରତ ରହିଛି ଆମର ଯାତ୍ରା ମିଶା ଆମକେ ସାରଦା ଲାଗ୍ସି ରଥଯାତ୍ରା ମିଶା ନିକି ବୋଲେ ଏ ଜାଗ୍ରତ ରହିକରି ଯେଉଁ ରଥଯାତ୍ରା ଆମେ ଦେଖବୁ ସେ ଭିତରେ ନାଇଁ କି ଆହୁରି ଗୋଟେ ଜାଗ୍ରତ ହେଲାନି ଏବେ କରୋନା ପୁଣି ଆଇଲାନି ବୁଝିଲୁ ସେଟା ପାଇଁ ଏବେ ଗୋଟେ କି ଯୋଡ଼େ ଆଇଲେ ଅଛେ ବୋଲ ସେ ବରହମପୁର ବାଟେ କଣ ବାଟେ ହେଲା ଅଛି ପୁଣି ସେଟା ଅସ୍ପତ୍ରି ତାନେ ଆସ ସେଟା ଚିନ୍ତା କରବାର ନାହିଁ ମାତ୍ର କଣ ଆମେ ଜାଗ୍ରତ ରହିବାର ମାସ୍କ ପିନ୍ଧିକରି ବୁଲିଲେ ଡୋଲ ଆରି ଆମର ଯେଉଁ ହାତ ମନ ସଫା କରିଲେ ଡୋଲ ଆରି କଣ ଅଧିକ ଭିଡ଼ ବାଟ ଲୋକେ ନ ଗାଲେ ଡୋଲ ଜାଗ୍ରତ ରହିଲେ ଭଲ ହେଲେ ମାତ୍ର ତୋକେ ତ ଗୀତ ଗୋଟେ ଶୁଣାଇବାର ଅଛି ଆଖା
1: ବର୍ଷା ମଶା ମାରିଲାନି ସେମିତି ଗୀତ ଗୋଟେ ଶୁଣେଇଲେ ମନ ଶ୍ରଦ୍ଧା ହେଇଛି ତା
0: ଆଲେ ଶୁନ
1: ଆଲେ।

0: ଓହୋ, ସେଟା ଗୋଟେ ହେଇଗଲାନି ନାଇକି?
1: ହଁ, ସରକାର ରେଟ ଯୋଉଟା ଡିକ୍ଲେୟାର କରିଛି, ଆଇ ସରକାର ରେଟ ତ ନାକା ଚାଷୀ ମାନେ ଭଲ ଧାନ ଦେଇକିରି ଭଲ ପଇସା ପାଇବେ ବୋଲିକିରି ଏଇଟା ଗୋଟେ ସରକାର ଯୋଜନା ଗୋଟେ କରଲା ଅଛେ।
0: ଏଲେ ବାବୁ, ଏ ଯେନ୍ ସରକାର ତ ଧାନ ଘେନଲାନି ବୋଲୁ, ଆମେ ଯେତେ କାମ ଆଇଲେ ମିଶା ସବୁ ଯାକ ଘେନ ଭାଇ କେନ୍ତା?
1: ଏଇଟା ତାର ଗୋଟେ ଅଛେ ଏକରା କେତେ ଗଲେ ଏଇ ଯିଏ ଆମର ଏଗ୍ରିକଲଚର ବାଲା ଏଇଟା ଗୋଟେ ଦେବେ ଏକରାକେ ଏତିକି କ୍ୱିଣ୍ଟାଲ ପାତଲାନି ବୋଲିକିରି ଆଇ ମାନେ ଗୋଟେ ରିପୋର୍ଟ ଦେବେ। ଆଇ ରିପୋର୍ଟ ଦେଲେ ଆଇ ଅନୁସାରେ ଏକା ଏଇଟା ଏକରାକେ ଏତିକି ଲେଖା ଘେନବୁ ବୋଲିକିରି ସରକାର ମିଶା ଗୋଟେ ନିର୍ଦ୍ଧାରଣ କରସି ଏଇଟା।
0: ଓହୋ, ହେଲେ ଆମେ ଯଦି ସେ ସରକାର ଦେଲା ତାନୁ ଅଧିକା ପତାଇଲେ ମିଶା ସେ ଆରି ନଗେନି ନିକି?
1: ନଗେନେ ଯେତିକି ଏକରାକେ ଏବେ 10 କ୍ୱିଣ୍ଟାଲ କି 15 କ୍ୱିଣ୍ଟାଲ ତାର ଗୋଟେ ହିସାବ ଅଛେ, ଆଇ ହିସାବ ତ ନେ ଏକରାକେ ଏତିକି ଲାଗେ ବନେଇକି ଦେଇଛି। ଆଇ
0: ସେ ବୋଲଗା ହେଇଗଲା ବୋଲି ସେ ଆରି ଆମେ ସେ ଜାଲାରୀ ମୋର
1: ଆଇ ବୋଲଗା ହେଲାନି ତ ଆଜିକାଲି
0: ସେ
1: ହାଇବ୍ରିଡ, ହଁ ବିଗ ଭରା ଏ ହାଇବ୍ରିଡ ଧାନ ତା ନେ ଏକରାକେ ଆଜିକାଲି ଲୋକ ମିଶା ପତାଇଲେନି 30 କ୍ୱିଣ୍ଟାଲ 35 କ୍ୱିଣ୍ଟାଲ ପତାଇଲେ। କିନ୍ତୁ ଏବେ ସରକାର ଡିକ୍ଲେୟାର କରଲା ଯେ ଏଗ୍ରିକଲଚର ବାଲା କ୍ରପ କଟିଂ ତାନେ ଏଇଟା ଟେଷ୍ଟିଂ କରବେ ପୁଣି ଏଇଟା କରିକିରି ଏଇଟା ଏକରାକେ ଇ ଆମର ଖରିଫ ତାନେ
0: ହଇ
1: କେତେ 18 କ୍ୱିଣ୍ଟାଲ ନା 15 କ୍ୱିଣ୍ଟାଲ କରଲା ମୁଇଁ ମିଶା ଭୁଲି କିରି ନା ଜାନି ଏଇଟା।
0: ହଇ ହଇ ହଇ ସେଟା ତାର ଗୋଟେ ହିସାବ ରହିଛି।
1: ହଁ
0: ହେଲେ
1: ତାଙ୍କର
0: ବାବୁ
1: ହିସାବ
0: ତୁମେ କହିବା ହିସାବରେ ଯଦି ଆମେ ମଣ୍ଡି ଲୋକ ନାଉ ଲେଖାଇଲେ ଏକା ଆମେ ନାଉ
1: ବିକେ
0: ଲେଖାଇଲେ
1: ପାରବା,
0: ଏକା ଆମକୁ ଲାଭ ବୋଲବା କଥା ନାଇକି?
1: ଲାଭ ହେସି ଆର ବିକେ ମିଶା ପରେ ଏଇଟା, ନହେଲେ
0: ଲାଭ
1: ମଣ୍ଡି
0: ହେସି
1: ତାନେ
0: ନାଇକି?
1: ହଁ ହଁ ମଣ୍ଡି ତାନେ ନା ଚେକେଇଲେ ବିକେ ନା ପରେ ଏଇଟା।
0: ହଁ, ଆଲେ ବାବୁ ଏତିକି କଥା ଆମର ଚାଷୀ ଭାଇ ମାନ ଜାନ, ସବୁ ଲୋକ ଯାଇକରି ତାଙ୍କର ଜନ ନାଉ ମନ ସେଗା ଅତିଥି ମଣ୍ଡି ଲୋକ।
1: ହଁ ଚେକେ ଏବେ ପନେ ଏଇଟା ମୁଇଁ ବିଶୁନା ଆସୁନି ହେଇଥିଲି, ଏବେ ନୂଆ ନୂଆ ଲ୍ୟାବ ମଣ୍ଡି ମିଶା ଖୋଲା ଅଛି ଗାଁ ନଗର ଲୋକ ଏଇଟା ବୁଝା ବୁଝି କରି କରି ଡବର ଦୂର ମିଶା ଯିବାକେ ନା ପଡେ ଲଗେ ଲଗେ ସବୁ ବନେଇ ଦେତେ
0: ସବୁ ଲୋକ ଯାଅତ ଆରି ନାଉ ମନ ଚଗାଉତ ଜାନବା କଥା ତାରି ଖଣ୍ଡେ ଲାଭ ମିଶା ପାଉ। ତାହେଲେ ବାବୁ ଆରି ଗୋଟେ ଦିନ ବେଟ ଘାଟେ ଉତୁନ
2: ଶୁଣିଲୁ ସିଏ ଦେଖ ବାବୁ କହିଦେଲା କେମିତି କରି ଆମେ ସେ ଦାନ କେ ବିକିଲେ ସରି ଆମକେ ଖଣ୍ଡେ ଜବର ଡାଉ ମିଳିଛି, କେନ୍ତା କରି ଆମେ ମୁଣ୍ଡି ଲଗେ ଆମର ନାଉ କେ ଚଗାଇ ପାରିଛି, ସେଟା ମୁଁ ସବୁ କହିଦେଲା ଆମର ତାସି ଭାଇ ମାନେ ସେଟା ଶିଖତ। ମାତ୍ର ସେ ବାବୁକେ ଗୋଟେ ଗୀତ ଶୁଣାଇଲେ ସେ ମିଶା ଖଣ୍ଡେ ସାରଦା ହେଇଛି।

0: ଆମର ଏଇ ଚାଷ ଲଗେ ଧ୍ୟାନ ନା ଦିଅ ହେଲେ ଏଇଟା କାଇ ଆମେ କେମିତି କରି ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ବୁଝାଇଲେ ଯେ ଏଟା କଲେ ନିକ ନାହିଁ, ଏ ଯେଉଁ ରାସାୟନିକ ସାର ଦେଇକରି ଆମର ଯେଉଁ ଚାଷ କଲୁନି ସେଟା ନିକ ନାହିଁ, ମାତ୍ର ଏବେ ଯେଉଁ ଜୈବିକ ଚାଷ ଆମେ କରୁଅଛୁ ସେଟା ଆମର ନିକ ହେସି, ଆମର ଆଇବା ଭବିଷ୍ୟତ
1: ଭଲ
0: ଯେଉଁ ପିଢ଼ି ଆଗକେ ଆଇସି ସେ ଲୋକମାନେ ନିକ ରେବେ ବୋଲିକରି ଆମେ କେମିତି କରି ବୁଝାଇବୁ ହାଇଟା ଛନେ କହିଦିଆ।
1: ଦେଖନ୍ତୁ ଆପଣ ଯଦି ରାସାୟନିକ ପଦ୍ଧତିରେ କରୁଛନ୍ତି ମୁଁ ମାନୁଛି ହେଲା, ବହୁତ ଆପଣଙ୍କର ହବ, ଅଧିକରୁ ଅଧିକ ହବ, କିନ୍ତୁ ସେଇଟା କେତେ ବର୍ଷ ଯାଏ ହବ? ବେଶୀ ବର୍ଷ ଯାଏ ହେଇପାରିବନି, କାହିଁକି ଆପଣଙ୍କର ମାଟି ସେଇଠି ଖରାପ ହିଁ ହଉଛି। ଆପଣ ଧୀରେ ଧୀରେ ମାଟିକୁ ଆହୁରି ମାନେ କଣ ରାସାୟନ ୟୁଜ୍ କରିବେ, ତ ଗୋଟେ ପଏଣ୍ଟ ମାନେ ଗୋଟେ ଲାଷ୍ଟକୁ ସେ ଜମି ପୁରା ନଷ୍ଟ ହିଁ ହେଇଯିବ। କିନ୍ତୁ ଆପଣ ଯଦି ଜୈବିକ କରୁଛନ୍ତି ତ ମାନେ ପ୍ରଥମ ବର୍ଷ ବେଶୀ ଫସଲ ନ ହଉ, କିନ୍ତୁ ଆପଣଙ୍କ ଯୋଉ ତୃତୀୟରେ ସେତିକି ହିଁ ହବ ଯେତିକି ଆପଣଙ୍କର ରାସାୟନିକରେ ଅଛି। ତ ଆପଣ ଯଦି ଦେଖିବେ କି ଭବିଷ୍ୟତରେ କୋଉଟା ବହୁତ ଭଲ, ତ ସେଇଟା ହଉଛି ଆମର ଜୈବିକ ଚାଷଟି।
0: ହେଲେ ଏବେ ଜୈବିକ ଚାଷ କାଜେ ଏବେ ତମେ ଦେଖା କହିଲାନି ଗାଈ ଗୋରୁ ଗୋବର ଲୋଡ଼ା ଏବେ ସେ ପତ୍ର
1: ନିମ ପତ୍ର
0: ସେଟା ଯାକ ଦରକାର ପଡ଼ିଲାନି ବୋଲି କହିଲାସିନି। ହେଲେ ଏବେ ତ ଆମର ଦେଖବା ସାର ଚାଷ ଚାର ଲଗେ ଜାଗା ନିଆଏ ଗାଈ ଗୋରୁକେ ପୋଷବା କାଜେ କି ସେ ଖତ ମାନେ ମିଲବାଟା ଉନା ହେଇଗଲାନି, ହେଲେ ଏଇଟା କେମିତି ନା ଏଇଟା ସବୁ ମିଲ୍ସି?
1: ଦେଖନ୍ତୁ ଆପଣ ଯଦି ସେଇଟା ବି ନ କଲେ ଆପଣଙ୍କ ଘରେ ଆପଣ ପନିପରିବା କାଟୁଛନ୍ତି ତାର ମାନେ ଯୋଉ ଅଛି ମାନେ ଯୋଉ ଚୋପା ଓପା ସେଇଟା ବି ରଖିକି ଆପଣ କରିପାରିବେ, ସେଇଟାକୁ ଆପଣ ବହୁତ ଦିନ ରଖିବେ ତାପରେ ସେଇଟା ମାଟିରେ ଦେବେ, ତ ତାଠୁ ବି ଆମକୁ ବହୁତ ମାନେ ପ୍ରତିଶତ ଯବକ୍ଷାରଜାନ ଯାହା ଯାହା ଦରକାର ଗଛକୁ ସେଇଟା ସବୁ ମିଳୁଛି। ସେଇଟା ବି ଗୋଟେ କଣ ଜୈବିକ ମାନେ ଆମର ନିଜେ ଅର୍ଗାନିକ ୱେରେ ମିଳୁଛି, ତ ସେଇଟା ସବୁଠୁ ଭଲ। ଆଉ ଦେଖନ୍ତୁ ନର୍ମାଲି ତ ଆମକୁ ଏମିତି ଗୋବର ସବୁ ମିଳି ହିଁଯାଏ, ତ ସେଇଟାକୁ ଆପଣ ରଖିକି କରିବେ ଆଉ।
0: ଆଣିଲେ ଦିଦି ଏବେ ଯେଉଁ ଜୈବିକ ଖତ ବୋଲି ଆସିନି ସେଇଟା ଆହୁରି ସରକାର ଥାନେ ମିଳିଲାନି କି?
1: ସେଇଟା ଗୋଟେ ପରମ୍ପରା କୃଷି ବିକାଶ ଯୋଜନା ବୋଲି ଗୋଟେ ଅଛି, ତ ସେଥିରେ ଏଇ ଚାଷ ମାନେ ପ୍ରଣାଳୀଟାକୁ ବହୁତ ହିଁ ଉତ୍ତେଜିତ କରାହଉଛି କି ଆପଣ କରନ୍ତୁ। ତ ଏବେ ଆମର ଓଡ଼ିଶାରେ ବି ଏଇଟା ବହୁତ ହିଁ କଲେଣି ଚାଷୀମାନେ, ଏଥିରେ ତ ବହୁତ ପ୍ରଫିଟ୍ ହଉଛି।
0: ତେବେ ଦିଦି ଧନ୍ୟବାଦ, ଏତେ ସୁନ୍ଦର କୈଲାସ ବୋଲି କରି
1: ଧନ୍ୟବାଦ।
0: ଆର ଗୋଟେ ଦିନ ତମର ସାଙ୍ଗେ ଭେଟଘାଟ ହଉତା, ଆଜିର କାଜେ ରେଲିନି, ଜୁହାର ଜୁହାର
1: ଜୁହାର।
2: ଡୁଲ କଥା କହିଲା
0: କହିଲା କହିଲା
2: ଦିଦି ବୁଝାଇ କର ତ କହିଲା କେମିତି ଜୈବିକ ଚାଷ କଲେ କେମିତି ହେଇଛି, ଆମର ଯେଉଁ ଇଏ ସରକାରୀ ଔଷଧପତ୍ର ମନ ଏଇଟା ମନ ମାରିଲେ ସରି କେନ୍ତା ହେଇଛି ସବୁ ଯାକ କହିଦେଲା, ଭଲ କଥା କହିଲା। ମାତ୍ର ତାକେ ମିଶା ସାରଦା କରିବା କଥା, ଗୋଟେ ଗୀତ ଗୋଟେ ଶୁଣାଇବାର ଅଛେ।
0: ନାଇଁ ଶୁଣାଇଲେ ଏକା ନି କହିତା ମାମା।

0: ଗୀତ ଶୁଣାଇଦେଲୁ, ସେ ମିଶା ଶୁଣିକରି ଡଗାଇଲା ପରା
1: ଡଗାଇଲେ
0: ଆମେ ଆରି ଏତେ ଜବର ନ ଡଗାଉନି ବେଲି ଗଲା ବେ ସେ ବାଟ ନେଇକି ଆରି
1: ଯିବାର
0: ରଜିକବାକେ ଯିବାର ଅଛି ଯୋଉ ଆଜି ମିଶିକରି ରଜିକୁ ମାତ୍ର ତାକୁ ଜାଗ୍ରତ ତ କହିଲି ଅଛି ଏ ଯେତିକି ଜାଗ୍ରତ ଖାତା କହିଲି ସେତିକି ଜାଗ୍ରତ ରହିବ ଆଲ୍ ଜୁଆର କରିଦେଶ
1: ଗାଲୁନି ଭାଇ ବୋନି ମନ ଜୁଆର
0: ଆଲ୍ ଜୁଆର ଲାଗ।

ଚଳିତ ଅଧିବେଶନରେ ଆଜି ସନ୍ଧ୍ୟା 6:15 ଶୁଣିବେ ଶୁଣିମା ହଉ। ହିନ୍ଦୀ ଭଜନର କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 6:30। ଶିଳ୍ପୀମାନେ ହେଲେ ଅନୁଭୁଜ ଲୋଟା ଏବଂ ଚିତ୍ରା ସିଂ। ରାତି 7:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଜିଲ୍ଲା ହାଲଚାଲରେ ବୌଦ୍ଧ ଜିଲ୍ଲା ସମ୍ପର୍କରେ ଶୁଣିବେ ରାତି 7:25। ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଆଲୋଚନା, ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଅଣଧାନ ଚାଷ। ରାତି 8:00 ଶୁଣିବେ ସଂସଦ ସମୀକ୍ଷା। ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 8:15 ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣିବେ। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତ ରଚନା କରିଛନ୍ତି ପୀତାମ୍ବର ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଫୁଲ୍ଲ କୁମାର ରାଉତରାୟ। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣିବେ ସନ୍ତୁର ବାଦନ। ପରିବେଷଣ କରିଛନ୍ତି ପଣ୍ଡିତ ଶିବ କୁମାର ଶର୍ମା। ରାତି 9:30 ପ୍ରଚାର କରିବେ ଉପରାଜିତ କାର୍ଯ୍ୟକ୍ରମ ଉମଙ୍ଗ। ଜଗତରନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଗୀତିନାଟ୍ୟ ଭକ୍ତ ବାଲିକା ଦାସ। ରଚନା ଡକ୍ଟର ବ୍ରଜମୋହନ ମହାନ୍ତି। ପ୍ରଯୋଜନା କରିଛନ୍ତି।

ଗୋପବନ୍ଧୁ ଚୌଧୁରୀ। ସଙ୍ଗୀତ ପରିଚାଳନା କରିଛନ୍ତି ରାଖାଲ ଚନ୍ଦ୍ର ମହାନ୍ତି। ଏଥିଲା ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:05 ଶୁଣିବେ ବନ୍ଦନା କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ଜଗନ୍ନାଥ ପାଣିଗ୍ରାହୀ, ପ୍ରଗତି ମୁନ୍, ରତିକାନ୍ତ ଶତପଥୀ, ବିଜୟଲକ୍ଷ୍ମୀ ରଥ, ସୁବୀର କୁମାର ଦାସ ଏବଂ ସବିତା ମିଶ୍ର। ଆଜିର ଅନୁଚିନ୍ତ ପ୍ରଚାର କରିବୁ ସକାଳ 6:35। ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, ଏଥିରେ ଶୁଣିବେ ସୁନାବେଶ। ରିଲେକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଭଜନ ଶୁଣିବେ ସକାଳ 8:45। ଶିଳ୍ପୀ ହେଲେ ମଧୁଛନ୍ଦା ପଣ୍ଡା। ସକାଳ 9:00 ଗୀତିଧାରା ଏବଂ 9:30 ପ୍ରଚାର କରିବୁ ସପ୍ତଧାରା କାର୍ଯ୍ୟକ୍ରମ। କନ୍ଦ ଭାଷାର କାର୍ଯ୍ୟକ୍ରମ ପୁଲିଆଞ୍ଜୁ ଶୁଣିବେ ପୂର୍ବାହ୍ନ 10:40। ଦିନ 11:15 ପ୍ରଚାର କରିବୁ ଭଜନ ଏବଂ ଆଧୁନିକ ଗୀତ। ଶିଳ୍ପୀ ହେଲେ ଗୀତାଞ୍ଜଳି ନାୟକ। ଦିନ 8:05 ଶୁଣିବେ ଗୀତି ଭାରତୀ, ଏଥିରେ ପ୍ରଚାର କରିବୁ ପାହାଡ଼ି ଲୋକଗୀତ।

ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଜଳ ସଂରକ୍ଷଣରେ ଯୁବଗୋଷ୍ଠୀଙ୍କ ଭୂମିକା ଏବଂ ଏ ସମ୍ପର୍କରେ ଶୁଣିବେ ସାକ୍ଷାତକାର। ପରେ ଜାଣିବା କଥାରେ ରହିଛି ମାର୍ଟିନ୍ ଲୁଥର କିଙ୍ଗ, ଜର୍ଜ ୱାଶିଂଟନ। ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତି ଜହ୍ନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ନଦୀନାଳରେ ସତର୍କତା, ଭେଟଘାଟରେ ଗାଁ ଇ ସ୍କୁଲ ତାନେ ମଧ୍ୟାହ୍ନ ଭୋଜନ ବୈଲେଖା ଏଟା, ଏବଂ ଶେଷରେ ଶୁଣିବେ ଧନୁବ୍ୟାଧି କାଇଗିନେ ହେସି ଏ ସମ୍ପର୍କରେ ସାକ୍ଷାତକାର। ହିନ୍ଦୀ ଭଜନ ପ୍ରଚାର କରିବୁ ସନ୍ଧ୍ୟା 6:30। ରାତି 8:15ରେ ପ୍ରଚାର କରିବୁ ଆମ ଘର ଆମ ସଂସାର। ଏଥିରେ ଶୁଣିବେ ନଦୀନାଳରେ ବୁଡ଼ିଯିବା କାରଣ ଓ ପ୍ରତିକାର ସମ୍ପର୍କରେ ରମେଶ ହରିଜନଙ୍କ ସହ ସାକ୍ଷାତକାର। ପରେ ହେଲ୍ଥ ଟିପ୍ସରେ ରହିଛି ପ୍ରତିକାରଠାରୁ ପ୍ରତିଷେଧକ ଭଲ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ରାତି 10ଟାରେ ଶୁଣିବେ ଗୀତିନାଟ୍ୟ ପବିତ୍ର ଦାସିଆ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। ଶୁଣିଲେ ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତରେ ନେଇଛୁ କଥାଚିତ୍ର ଶିକାରୀରୁ, ଶିଳ୍ପୀ କୁମାର ସାନୁ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନିର୍ଦ୍ଦେଶନା ଆଦେଶ ଶ୍ରୀବାସ୍ତବ।

0: ଜୟ ଜଗନ୍ନାଥ। କେମିତି ଅଛ? ଆଉ ଆଗ ମତେ କୁହ, ରଥଯାତ୍ରା ଦେଖିବାକୁ ଯାଇଥିଲ ନା ନାହିଁ?
1: ଜୟ ଜଗନ୍ନାଥ। ଆରେ ସେଇଟା ଆଉ କଣ ବାକି ଅଛି? ଏବେ ତ ସେଇଠୁ ହିଁ ଆସୁଛି ମୁଁ। ଆଜି ପରା ପବିତ୍ର ବାହୁଡ଼ା ଯାତ୍ରା, ଆଜି ବଡ଼ ଦାଣ୍ଡରେ ପୁଣି ଗଡୁଛି ସେଇ ନନ୍ଦିଘୋଷ, ତାଳଧ୍ୱଜ ଆଉ ଦର୍ପଦାନ। କିଛି

0: ଦିନ ପାଇଁ ମାଉସୀ ଘରକୁ ଯାଇଥିବା କାଳିଆ ସାନ୍ତ ଆଜି ପୁଣି ନିଜ ଘର ଶ୍ରୀମନ୍ଦିରକୁ ଫେରୁଛନ୍ତି।
1: ଆଉ ଏଇ ଫେରିବା କେବଳ ତିନୋଟି ରଥର ଗତି ନୁହେଁ, ଏହା ଲକ୍ଷ ଲକ୍ଷ ଭକ୍ତଙ୍କ ହୃଦୟର ସ୍ପନ୍ଦନ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମଗ୍ର ଓଡ଼ିଶାକୁ ଭକ୍ତି ଓ ଭାବନାରେ ଭିଜାଇ ଦିଏ। ରଥର ଚକା ସହ ଗଢ଼ି ଚାଲେ ଅସଂଖ୍ୟ ଭକ୍ତଙ୍କ ବିଶ୍ୱାସ, ପ୍ରାର୍ଥନା ଓ ଭଲ ପାଇବା।
0: ସତ କହିଲ, କିନ୍ତୁ ଚାଲ ଆମେ ଆଉ ଡେରି କରିବାନି, ଆମ ଶ୍ରୋତାବନ୍ଧୁମାନେ ଆମକୁ ଅପେକ୍ଷା କଲେଣି, ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ।
1: ହଁ ସାଥୀ, ବାହୁଡ଼ା ଯାତ୍ରାର ଶୁଭେଚ୍ଛା ସହ ଆରମ୍ଭ କରୁଛୁ ଆଜିର ସମ୍ପର୍କ କାର୍ଯ୍ୟକ୍ରମ।
0: ଆଜିର କାର୍ଯ୍ୟକ୍ରମ ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ତନୁଜା ଖଡ଼ଗରାଏ
1: ଆଉ ମୁଁ ପ୍ରିୟଙ୍କା ପାତ୍ର।
2: ନମସ୍କାର।

0: ମୋ ମନରେ ନା ଗୋଟିଏ ସୁନ୍ଦର ବିଚାରଟିଏ ଆସୁଛି।
1: ଆଉ ଡେରି କାହିଁକି କହୁନ।
0: ରଥଯାତ୍ରା ଆମକୁ ଶିଖାଏ ଜୀବନର ରଥ ସବୁବେଳେ ସମାନ ଗତିରେ ଚାଲେ ନାହିଁ, କେବେ ବାଧା ଆସେ, କେବେ ବିଳମ୍ବ ହୁଏ, ତଥାପି ଧୈର୍ଯ୍ୟ ଓ ବିଶ୍ୱାସ ରଖିଲେ ସଫଳତା ନିଶ୍ଚୟ ମିଳିବ।
1: ହଁ ସାଥୀ, ମହାପ୍ରଭୁଙ୍କ ରଥ ପରି ଆମ ଜୀବନ ମଧ୍ୟ ସଠିକ୍ ଦିଗରେ ଆଗକୁ ବଢ଼ୁ, ଏହା ହିଁ ଆମର ପ୍ରାର୍ଥନା।
0: ତେବେ ସାଥୀ, ଆଉ ଡେରି ନ କରି ଆରମ୍ଭ କରିବା ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ।
2: ହ୍ୟାଲୋ ଗୁଞ୍ଜନ।
0: ହ୍ୟାଲୋ ଭାଇ, ଜୟ ଜଗନ୍ନାଥ।
3: ଜୟ ଜଗନ୍ନାଥ, ନମସ୍କାର। ଜୀବନ କହୁଛି କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼।
0: କେମିତି ଅଛନ୍ତି ଭାଇ?
3: ବହୁତ ଭଲ ଅଛି, ଆପଣ ଭଲ ଅଛନ୍ତି?
0: ମୁଁ ବହୁତ ବଢିଆ ଅଛି ଭାଇ। ତାହେଲେ କୁହନ୍ତୁ, ରଥଯାତ୍ରାରେ କେମିତି କଣ ଏନ୍ଜୟ କଲେ?
3: ରଥଯାତ୍ରାରେ ମୁଁ ଭାବିଥିଲି ଯେ ପୁରୀକୁ ଯିବା ପାଇଁ, ହେଲେ ଆପଣ ଜାଣିଛନ୍ତି ଯେ ଯୋଉ ରଥଯାତ୍ରା ସମୟରେ ଯେହେତୁ ଜନକୁ ଗହଳି ଅଧିକ ହୁଏ, ତ ସେଥିପାଇଁ ଟିକେ ଡର ଲାଗେ, ତ ମୁଁ ଯାଇନି। ସେମିତି ଯେ ଚାଲିଛି, ଏବେ କ୍ଲାସରେ ଅଛି, କ୍ଲାସ ଚାଲିଛି। ଆପଣ କେମିତି କଲେ କହୁନାହାନ୍ତି ଯେ?
0: ଆମେ ତ ବହୁତ ଏନ୍ଜୟ କଲୁ ଭାଇ, ଆମେ ବି ରଥଯାତ୍ରା ଯାଇଥିଲୁ, ପ୍ରଭୁଙ୍କ ଦର୍ଶନ କରିକି ଆସିଲୁ। ହେଲେ ଆପଣ ଯେହେତୁ ଭୁବନେଶ୍ୱରରେ ରହୁଛନ୍ତି, ଆପଣ ସେଠି ଯାତ୍ରା ଦେଖିବା ପାଇଁ ଯାଇଥିଲେ ନା ନାଇଁ?
3: ଏଠି ସାମ୍ନାରେ ଯେତେବେଳେ ହୁଏ ଟିକେ ଯାଇପାରେନି, କାହିଁକି ଅନ୍ୟ ସବୁ କାମ ମଧ୍ୟ ରହିଥାଏ, ତ ସେଥିପାଇଁ ମୁଁ ଟିକେ ଯାଇପାରେନି। ବିଶେଷ କରି କ୍ଲାସରେ ପାଠ ପଢ଼ିବାର ପ୍ରେସର ଅଧିକ ରହେ, ସେଥିପାଇଁ ଅଧିକ ଦୂରକୁ ଯାଇପାରେ।
1: ଠିକ ଅଛି ଭାଇ।
3: ଆଉ ଆପଣ କିଏ କହୁଛନ୍ତି?
1: ମୁଁ ଭାଇ ତନୁଜା କହୁଛି, ଆଉ ଜଣେ ସାଥୀ ଆଜିର କାର୍ଯ୍ୟକ୍ରମ ଦାୟିତ୍ୱରେ ଅଛି।
3: ହଉ ହଉ, ଧନ୍ୟବାଦ।
1: ଆପଣ କୋଉ ଗୀତ ଶୁଣିବେ କୁହନ୍ତୁ?
3: ଆପଣଙ୍କୁ ଯୋଉଟା ଭଲ ଅଛି ସେମିତି ଗୋଟେ ଗୀତ ଟିକେ ଦେଇଦେବେ ଆଉ।
1: ଠିକ ଅଛି ଭାଇ,
0: ବହୁତ ବହୁତ ଧନ୍ୟବାଦ ଭାଇ, ଆପଣଙ୍କ ବହୁମୂଲ୍ୟ ସମୟ କାଢି ଆପଣ କଲ୍ କଲେ। ଧନ୍ୟବାଦ ଭାଇ।

0: ହ୍ୟାଲୋ ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଭାଇ। ଆପଣଙ୍କ ପରିଚୟ?
1: ମୁଁ ଜୟପୁର ଶାଶ୍ୱତ ମହାପାତ୍ର କହୁଛି ଆଜ୍ଞା।
0: ଆଚ୍ଛା ଭାଇ, କେମିତି ଅଛନ୍ତି?
1: ମୁଁ ଭଲ ଅଛି ଆଜ୍ଞା।
0: ଆଉ ରଥଯାତ୍ରା ଚାଲିଛି, ଆପଣ ବୁଲିବାକୁ ଯାଇଥିଲେ ନା ନାହିଁ?
1: ଯାଇଥାଉଛି ଆଜ୍ଞା।
0: ଆଚ୍ଛା,
2: ତେବେ ଭାଇ ରଥଯାତ୍ରାରେ ପ୍ରସାଦ ଖାଇଲେଣି ନା ନାହିଁ?
0: ଆଚ୍ଛା, ବହୁତ ବଢିଆ ଭାଇ।
1: ଆଜି ରେଡିଓର ପ୍ରସାରଣ ଦିବସ ଉପଲକ୍ଷେ ସମସ୍ତଙ୍କୁ ଆପଣଙ୍କୁ ସମସ୍ତଙ୍କୁ ଶୁଭକାମନା ଜଣାଉଛି ଆଜ୍ଞା।
0: ବହୁତ ବହୁତ ଧନ୍ୟବାଦ ଭାଇ। ତେବେ ଭାଇ କୁହନ୍ତୁ, ଆପଣ କୋଉ ଗୀତ ଶୁଣିବେ?
1: ଆଜ୍ଞା, ଗୀତ ଶୁଣେଇ ଦେବେ ଆଜ୍ଞା, ଭୋଜନ ଗୋଟେ ଶୁଣେଇ ଦେବେ, ଯେ କୌଣସି ଭୋଜନ ଗୋଟେ ଶୁଣେଇ ଦେବେ ଜଗନ୍ନାଥଙ୍କର ଆଜ୍ଞା। ବାହୁଡା ଯାତ୍ରାରେ ଅଭିନନ୍ଦନ ଜଣାଉଛି ଆଜ୍ଞା।
0: ବହୁତ ବହୁତ ଧନ୍ୟବାଦ ଭାଇ, ଆମେ ଆପଣଙ୍କର ଗୀତ ନିଶ୍ଚୟ ବଜେଇଦେବୁ ଭାଇ, କିନ୍ତୁ ଭୋଜନରେ ଆପଣ କୋଉ ଗୀତ ଶୁଣିବା ପାଇଁ ଚାହୁଁଛନ୍ତି? ଆଚ୍ଛା ଠିକ ଅଛି ଭାଇ, ଆମେ ଆପଣଙ୍କର ମନ ପସନ୍ଦର ଗୀତ ବଜେଇଦେବୁ। ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ କଲ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର ଆଜ୍ଞା।
0: ନମସ୍କାର।

0: हेलो
1: हेलो।
0: भाई जय जगन्नाथ।
1: हाँ, जय जगन्नाथ भवानी।
0: आपणको आमर हालगुंजन कार्यक्रम को बहुत बहुत स्वागत भाई।
1: धन्यवाद भवानी।
0: आउ केमिति अछंती?
1: मुई बढ़िया अछे, आउ आपण माने केंदा अछन?
0: आमे भी बढ़िया अछु। आपणकर परिचय?
1: हाँ, परिचय देमा भवानी। मोर ना है सुबल कुमार साहू, ग्रामपुर पंडी भाया, विजयपुर जिला बरगर रु कहूतिनी।
0: निश्चय भाई। तेबे एबे त रथयात्रा चालीछि तो आपण बुलिबा को गलेनि ना नाही यात्रा?
1: ହଁ, ଆମର ଗାଁରେ ରଥଯାତ୍ରା ହେସି, ଆଉ ବାହୁଡ଼ା ଯାତ୍ରା ହେବା ଆମର ଗାଁରେ।
0: ନିଶ୍ଚୟ
1: ଭଗବାନ ରଥକେ ଫେର ବିଜେ କରିବେ, ଆଉ ଆମର ଗାଁରେ ଯାତ୍ରା ହେସି ମ୍ୟାଡମ। ଆଉ ଆମର ବହୁତ ଜାଣି ଆମର ଇଏ ସାଂସ୍କୃତିକ କାର୍ଯ୍ୟକ୍ରମ ମାନେ ବି ହେସି।
2: ତାହେଲେ ଭାଇ କେମିତି ଲାଗୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି?
1: ସବୁ ବଢ଼ିଆ ଲାଗୁଛି।
0: ତେବେ ଭାଇ ଆପଣ ରଥଯାତ୍ରାରେ କେବେ ପୁରୀ ଯାଇଛନ୍ତି କି?
1: ପୁରୀ କେବେ ନେଇ

0: ଭଉଣୀ ସତ କହିଲେ ଆଜ୍ଞା ଠକମି, ପୁରୀ ନେଇ ଯିବା ତାହେଲେ ଗାଁରେ ଦେଖିଛି ଆମର ଭଟଲି ଯାଇଛୁ, ବରଗଡ଼ ଭଟଲି।
1: ପୁରୀ ଯିବାକୁ ଇଚ୍ଛା ଅଛି କି?
0: ନାଇଁ ଇଚ୍ଛା ତ ଅଛି ଯେ, ଭଗବାନ ତ ନେଇ ନବାର ଭଉଣୀ, ସେଥି ନାଇଁ ଯାଇ ନେବାର, ନା ଯିମା ଭବିଷ୍ୟତରେ ନିଶ୍ଚୟ ଯିମା।
1: ଆପଣଙ୍କୁ ଡାକରା ନିଶ୍ଚୟ ଆସିବ ଭାଇ, ଆପଣ ଆଗକୁ ଯାଇକି ଦର୍ଶନ କରିକି ଆସିବେ ବୋଲି ଆମର ଆଶା। ତେବେ ଭାଇ କୁହନ୍ତୁ କୋଉ ଗୀତ ଶୁଣିବେ?
0: ଆଜି ମୋତେ ଶୁଣେଇ ଦେବେ ହିନ୍ଦୀ କଥାହେତର ଜଜ୍ ମୁଜରିମ ର ବିନ୍ ସଜନୀ କି ସାବନ ଅଚ୍ଛା ନାହିଁ ଲାଗତା।
1: ଟିକେ ଗାଇକି ଶୁଣାନ୍ତୁ ଭାଇ।
0: ଗାଇ ଦଉଛେ, ଟିକେ ବେଶୀ ନାଇଁ ଗାଁ ତ ହେତି, ମାନେ ଟିକେ ଗାଇ ଦଉଛେ ଫିର୍ ବି।
1: ହଁ ହଁ ହଁ ଭାଇ।
0: ବିନ୍ ସଜନୀ କେ ସାବନ ଅଚ୍ଛା ନହିଁ ଲଗତା, ୟେ ଫୁଲ ୟେ ଗୁଲଶନ ଅଚ୍ଛା ନହିଁ ଲଗତା, ଏକ ସଜନୀ ଚାହିଏ ବିନ ସାବନ କେ ଲିଏ, ବିନ ସଜନୀ କେ ସାବନ ଅଚ୍ଛା ନହିଁ ଲଗତା, ୟେ ଫୁଲ ୟେ ଗୁଲଶନ ଅଚ୍ଛା ନହିଁ ଲଗତା।
1: ବହୁତ ବଢିଆ ଗାଇଲେ ଭାଇ, ଆମ ମନ ପୁରା ଖୁସି ହେଇଗଲା ଗୀତ ଶୁଣିକି।
0: ଧନ୍ୟବାଦ। ପହିଲା ତ ଆପଣ ଦୁଇ ଜଣଙ୍କୁ ସ୍ପେଶାଲ ଡେଡିକେଟ୍ ଗୀତଟା, ତାପରେ ଶ୍ରୋତା ମାନଙ୍କ ନାଁ ଟିକେ ନେମା, ହରେଶ କୁମାର ପରୁଆ, ଯଶବନ୍ତ ପାଏକ, କରମସାନୀ ସାହୁ, ଚୈତନ୍ୟ ପଟେଲ, ଚିତ୍ରସେନ ସବର, ନାଗୁ ପାତ୍ର, ମନୋଜ କୁମାର ପଟେଲ, କ୍ଷମାସାଗର ସାହୁ, ଲକ୍ଷ୍ମୀନାରାୟଣ ବାଘ, ନାରାୟଣ ପ୍ରଧାନ, ରଞ୍ଜନ ଦାସ ମିହିର, ସତ୍ୟଭାମା ମିହିର, ଲିଙ୍ଗରାଜ ମିହିର, ଗୋବିନ୍ଦ ମିହିର, ଆମର ହେଲେ ରାଜାକାନ୍ତ ଭୋଇ, ଭକ୍ତଚରଣ ଭୋଇ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ସୋନ ପ୍ରଭାକର, ସସ୍ମିତା ରଥ, ଗୀତାଞ୍ଜଳି ସାହୁ, ଦୋଳ ଗୋବିନ୍ଦ ମିଶ୍ର, ପରମାନନ୍ଦ କିଷାନ, ନୀଳଗିରି ସାହୁ, ଆଉ ଆମର ମୁନା ପଣ୍ଡା, ଆମର ହେଲେ ପଙ୍କଜ ମିଶ୍ର ଜୟପୁର, ଆହୁରି ଯେତିକି ଶ୍ରୋତା ଯାହା ଯାହା ନାଁ ମାନେ ଛାଡ଼ି ଦେବା, ସମସ୍ତଙ୍କୁ ସମସ୍ତଙ୍କୁ ଗୀତଟା ଡେଡିକେଟ୍ ଆଜ୍ଞା।
1: ହଉ ଭାଇ, ଆମେ ଆପଣଙ୍କର ଗୀତ ନିଶ୍ଚୟ ବଜେଇ ଦବୁ। ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ କଲ୍ କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ ଆଜ୍ଞା, ନମସ୍କାର।
1: ନମସ୍କାର।

0: हेलो
1: हेलो भाई जय जगन्नाथ,
0: जय जगन्नाथ।
1: किए कहते कौट कौन?
0: ମୁଁ ବଡ଼ମାଲ ସନ୍ତଲା ବ୍ଲକର ବଲାଙ୍ଗୀର ଡିଷ୍ଟ୍ରିକ୍ଟର।
1: କେମିତି ଅଛନ୍ତି ଭାଇ?
0: ଭଲ ଅଛି ଦିଦି।
1: ତେବେ କଣ କରୁଥିଲେ ଏବେ?
0: ହଁ ଚାଲିଛି, ଏବେ ଆମର ଅଠତି ଚାଷ।
1: ତାହେଲେ ଭାଇ ଏବେ ତ ବର୍ଷା ଦିନ ଚାଲିଲାଣି, ତାହେଲେ ଚାଷବାସ ସବୁ ଭଲରେ ହଉଥିବ ନା?
0: ଚାଷବାସ ବଢିଆ ହଉଛି, ପଲା ପୁଲି ପକେଇ ଦେଇଛନ୍ ବୋଲି କରି ତାମାନେ ପଲା ମାଟି ଛୋଟ ଛୋଟ ଦେଖା ରହିବାର ଲାଗି ପତର ନେଇ ହବା ତାହେଲେ।
1: ଆଚ୍ଛା ଭାଇ, ତାହେଲେ ଏବେ ତ ରଥଯାତ୍ରା ମଧ୍ୟ ଚାଲିଛି ଭାଇ, ତ
0: ହଁ ରଥଯାତ୍ରା ଚାଲିଛି,
1: ଆପଣ ଗଲେଣି ନା ନାହିଁ ଦର୍ଶନ ପାଇଁ?
0: ହେଟା ଦର୍ଶନ ପାଇଁ ତ ଯିବା ପାଇଁ ବାହାରିଥିଲୁ ଆଜ୍ଞା, ଟିକେ ପାଣି ଟିକେ ବସିଲା ଯାଇନି ତ ବାହୁଡ଼ା ରଥରେ ଯିବା ଆଉ।
1: ଆଚ୍ଛା ଆଚ୍ଛା ଠିକ୍ ଅଛି ଭାଇ, ତେବେ କୁହନ୍ତୁ କୋଉ ଗୀତ ଶୁଣିବେ?
0: ଆପଣଙ୍କର ପସନ୍ଦ ଗୋଟେ ଯେକୌଣସି ଗୋଟେ ଓଡ଼ିଆ ଭଜନ ଶୁଣି ଦେବେ ଆଉ।
1: ଆଚ୍ଛା ଠିକ୍ ଅଛି ଭାଇ, ଆମେ ଆପଣଙ୍କର ମନ ପସନ୍ଦର ଗୀତ ଗୋଟେ ଓଡ଼ିଆ ଭଜନ ଶୁଣେଇ ଦେବୁ। ହଲଗୁଞ୍ଜନ କାର୍ଯ୍ୟକ୍ରମକୁ କଲ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଜୟ ଜଗନ୍ନାଥ ଜୟ ଜଗନ୍ନାଥ।

0: जय जगन्नाथ अपा।
1: जय जगन्नाथ।
0: ଆପଣଙ୍କୁ ଆମର ହେଲେ କୁଞ୍ଜନ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର, ମୁଁ ଭୁବନେଶ୍ୱର ସାଇନଗର ବାସନ୍ତୀ କହୁଛି।
2: କେମିତି ଅଛନ୍ତି ଅପା?
1: ଭଲ ଅଛି।
2: ଆଉ ଏବେ ତ ରଥଯାତ୍ରା ଚାଲିଛି, ଆପଣ ଗଲେଣି ନା ନାହିଁ ଦର୍ଶନ ପାଇଁ?
1: ନାଇଁ, ମୁଁ ଯାଇନି, ପୁରୀ ଯାଇନି, କିନ୍ତୁ ମୁଁ ଭୁବନେଶ୍ୱରର ରଥ ଟାଣିକି ରଖାଇକି ଦେଖିଛି, କିନ୍ତୁ ଟିଭିରେ ଆମେ ତ ମୋବାଇଲରେ ସବୁ ଦେଖୁଛୁ, ଆଉ ରେଡ଼ିଓ ତ ଆମେ ସବୁ ଶୁଣୁଛୁ ନା, କିନ୍ତୁ ଆମେ ଏତେ ଗହଳିରେ ଯିବାକୁ ଆଉ ସାହସ ପାଉନି।
0: ତେବେ ଯାତ୍ରା ରଥ ଟାଣିବାକୁ ସିନା ଯାଇନାହାନ୍ତି, କିନ୍ତୁ ଦର୍ଶନ ପାଇଁ ଗଲେଣି ନା ନାହିଁ?
1: ନା ନା, ଦର୍ଶନ ପାଇଁ ବହୁତ ପ୍ରବଳ ଭିଡ଼ ବି ହଉଛି, କାହିଁକି ଆମେ ମୋବାଇଲରେ ବି ଦେଖୁଛୁ, ରେଡ଼ିଓରେ ବି ଶୁଣୁଛୁ, କିନ୍ତୁ ପ୍ରବଳ ଗହଳି ହଉଛି, ସେଥିପାଇଁ କା ଇଚ୍ଛା ହଉନି ଯିବା ପାଇଁ କା, କିନ୍ତୁ ଠାକୁର ଯାଆନ୍ତୁ ମନ୍ଦିରକୁ, ମନ୍ଦିର ଯାଇ ସାରିଲା ପରେ ଯିବୁ ଆଉ।
0: ଆଚ୍ଛା, ତେବେ ଆପଣ ଆପଣଙ୍କ ଜାଗାର ମନ୍ଦିରକୁ ଗଲେଣି ନା ନାହିଁ?
1: ଆଜ୍ଞା, ମୁଁ ତ ଏଇ ରଥ ଟାଣିକି ଆସିଥିଲି ଗୁଣ୍ଡିଚା ଦିନ, କାଲି ବି ରଥ ଟାଣିବାକୁ ଯିବି।
0: ତେବେ ଅପା ଆପଣ କୋଉ ଗୀତ ଶୁଣିବାକୁ ପସନ୍ଦ କରିବେ?
1: ବହୁତ ପ୍ୟାର କରତେ ହେଁ ତୁମକୋ ସନମ,
0: ଦି ଲାଇନ ଗାଇକି ଶୁଣେଇଦେବେ?
2: ଆଚ୍ଛା ଠିକ ଅଛି ଅପା, ଆମେ ଆପଣଙ୍କର ମନ ପସନ୍ଦର ଗୀତ ଶୁଣେଇଦେବୁ। ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ କଲ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଥ୍ୟାଙ୍କ ୟୁ, ରହିଲି, ନମସ୍କାର।
2: ନମସ୍କାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ PM।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବାହୁଡ଼ା ଯାତ୍ରାରେ ଆଜି ପୁରୀରେ ସିଂହଦ୍ୱାର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଦେଶର ତିନୋଟି ରସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ। ରାଜ୍ୟରେ ପ୍ରତିଷ୍ଠା ହେବ ଗ୍ଲୋବାଲ୍ ଡେଭଲପ୍ମେଣ୍ଟ ସେଣ୍ଟର ଏବଂ ଏଆଇ ପାର୍କ। ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନର ବିକାଶ ପାଇଁ ପିଏମ୍ ଇ ଡ୍ରାଇଭ୍କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ବାହୁଡ଼ା ଯାତ୍ରାରେ ଆଜି ପୁରୀ ଗୁଣ୍ଡିଚା ମନ୍ଦିରରୁ ଚତୁର୍ଦ୍ଧା ବିଗ୍ରହ ସିଂହଦ୍ୱାରକୁ ବାହୁଡ଼ୁଛନ୍ତି। ଅପରାହ୍ନରେ ବାହୁଡ଼ା ପହଣ୍ଡି ଶେଷ ହେବା ପରେ ମଦନମୋହନ ରାମ କୃଷ୍ଣରଥ ଉପରକୁ ବିଜେ କରିଥିଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରା ପହରା ନୀତି ସମ୍ପନ୍ନ କରିଥିଲେ। ଛେରା ପହରା ସରିବା ପରେ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଲାଗିଥିଲେ। ଅପରାହ୍ନ ପ୍ରାୟ 4:30ରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଇଥିଲା, ପରେ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଛି। ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ ହେବ। ତାପରେ ରଥକୁ ଟଣାଯାଇ ସିଂହଦ୍ୱାର ନିକଟକୁ ନିଆଯିବ। ତେବେ ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ତିନି ରଥ ଚାରିପଟେ ବ୍ୟାରିକେଟିଂ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ସ୍ଥାନରେ ଚତୁର୍ଦ୍ଧା ମୂର୍ତ୍ତି ଧାଡ଼ି ପହଣ୍ଡିରେ ରଥାରୂଢ଼ ହୋଇଥିଲେ, ପରେ ରଥ ଟଣାଯାଇଥିଲା। କୋରାପୁଟସ୍ଥିତ ସାବରୀ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଭୂୟାଁ, କନ୍ଧ, ଭତ୍ରା, ପରଜା, ସୌରା ପ୍ରମୁଖ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପାରମ୍ପରିକ ବେଶଭୂଷାରେ ମହାପ୍ରଭୁଙ୍କ ଆରାଧନା କରିଥିଲେ। ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀଜୀଉମାନଙ୍କୁ ତିନୋଟି ରଥରେ ବିଜେ କରାଯାଇ ରଥଟଣା କାର୍ଯ୍ୟ ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲରେ ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ପ୍ରଶ୍ନପତ୍ର ପ୍ରଘଟ ମାମଲା ତଥା ପରୀକ୍ଷା ସମୟରେ ଅନିୟମିତତା ରୋକିବା ପାଇଁ କଠୋର ଦଣ୍ଡବିଧାନ ଲାଗି

0: ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ ଅନୁମୋଦନ ମିଳିଛି। ଆସନ୍ତା ସପ୍ତାହରେ ଏହି ବିଲ୍କୁ ସଂସଦରେ ଆଗତ କରାଯିବ। ଗତକାଲି ପ୍ରଧାନମନ୍ତ୍ରୀ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ କଠୋର ଆଇନ ଆସିବା ନେଇ ଭିଡ଼ିଓ ବାର୍ତ୍ତାରେ ସୂଚନା ଦେଇଥିଲେ। କ୍ୟାବିନେଟ୍ର ଅନ୍ୟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶରେ ତିନୋଟି ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭାରତ ଔଦ୍ୟୋଗିକ ବିକାଶ ଯୋଜନା ରସାୟନ ଭବ୍ୟ ରାସାୟନ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନା ପାଇଁ ମୋଟ 3030 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ଯୋଜନା 2026-27ରୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: केमिकल सेक्टर को एक टोटली नए तरीके से भारत में डेवलप करने के लिए एक नई स्कीम की घोषणा हुई है और केमिकल भी सेमीकंडक्टर की तरह एक फाउंडेशनल इकोनॉमी है।
2: फाउंडेशनल इंडस्ट्री का इम्पोर्टेंस इसलिए होता है दैट अगर आपके पास देश में एक फाउंडेशन इंडस्ट्री स्ट्रांग है तो उस फाउंडेशन इंडस्ट्री पे यू कैन बिल्ड मेनी अदर इंडस्ट्री। सो दैट्स व्हाई माननीय प्रधानमंत्री जी ने इस इंडस्ट्री पे बहुत ध्यान देके भव्य रसायन स्कीम बनाई है।
0: ଭାରତୀୟ ରେଳରେ ଯାତ୍ରୀଙ୍କୁ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ସରକାରଙ୍କ ପକ୍ଷରୁ ରେଳର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବାରୁ ରେଳ ଦୁର୍ଘଟଣା ହ୍ରାସ ପାଇଛି। 2014-15 ବର୍ଷରେ 135 ରେଳ ଦୁର୍ଘଟଣା ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ କେବଳ 2 ରେଳ ଦୁର୍ଘଟଣା ଘଟିଥିଲା। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରେଳ ସୁରକ୍ଷା ସମ୍ଭନ୍ଧିତ ଖର୍ଚ୍ଚକୁ ମଧ୍ୟ ବୃଦ୍ଧି କରାଯାଇଛି। 2026-27 ଆର୍ଥିକ ବର୍ଷରେ ଏଥିପାଇଁ 1,20,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଦେଶରେ ଗତ ଏପ୍ରିଲ ମାସ ସୁଦ୍ଧା 398 ପୋକ୍ସୋ କୋର୍ଟ ସମେତ 775 ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉଛି ବୋଲି କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘାୱାଲ କହିଛନ୍ତି। ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମେଘାୱାଲ କହିଛନ୍ତି, ଏହି ଅଦାଲତଗୁଡ଼ିକ ଅଧୀନରେ 2025 ମସିହାରେ 1,43,936 ମାମଲା ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 66,065 ମାମଲାର ସମାଧାନ ହୋଇଛି। ଓଡ଼ିଶାରେ ବର୍ତ୍ତମାନ ମୋଟ 44 ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉଛି। ଏଥିରେ 23 ପୋକ୍ସୋ କୋର୍ଟ ରହିଥିବା ଜଣାପଡ଼ିଛି। ପ୍ରଶ୍ନପତ୍ର ପ୍ରଘଟ ସହିତ ବିଭିନ୍ନ ପ୍ରସଙ୍ଗକୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ସଂସଦର ଉଭୟ ସଦନକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଦନକୁ ବାରମ୍ଭାର ମୁଲତବୀ ଘୋଷଣା କରାଯାଇଥିଲା। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଶିଳ୍ପ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି ଏଚ୍ସିଏଲ୍ ଟେକ୍ ଏବଂ ସ୍ୱଦେଶୀ ସର୍ଭମ୍ ଏଆଇ ସହିତ 2 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ପ୍ରଯୁକ୍ତି ବିଦ୍ୟା ଆଧାରିତ ଆର୍ଥିକ ଅଭିବୃଦ୍ଧି ସୁଦୃଢ଼ ହେବ। ଏଚ୍ସିଏଲ୍ ଟେକ୍ କମ୍ପାନୀ ରାଜ୍ୟରେ 730 କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଏହାଦ୍ୱାରା 6,000 ଅଧିକ କୁଶଳୀ ଯୁବକ ଯୁବତୀଙ୍କୁ ସିଧାସଳଖ ନିଯୁକ୍ତି ସୁଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
3: ଏହାଦ୍ୱାରା ଓଡ଼ିଶାରେ ସ୍ୱଦେଶୀ ଏଆଇ କ୍ଷମତାରେ ନିଶ୍ଚିତ ଭାବରେ ବୃଦ୍ଧି ପାଇବ। ଏହି ପ୍ରକଳ୍ପ ପାଇଁ ଆମ ସହିତ ଆଜି ଏସ୍ସିଏଲ୍ ଟେକ୍ ପ୍ରାୟ 730 କୋଟି ଟଙ୍କାର ପୁଞ୍ଜିନିବେଶ କରୁଛନ୍ତି, ଯାହା ରାଜ୍ୟର ଡିଜିଟାଲ ଇକୋ ସିଷ୍ଟମକୁ ବହୁତ ମଜବୁତ କରିବ। ଏକ ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର ମାଧ୍ୟମରେ ଆମ ଓଡ଼ିଶାର ପ୍ରାୟ 6,000 ଅଧିକ ଉଚ୍ଚ ଶିକ୍ଷିତ ଏବଂ କୁଶଳୀ ଯୁବକ ଯୁବତୀମାନଙ୍କୁ ସିଧାସଳଖ ଭାବେ ଜବ୍ରେ ପ୍ରାପ୍ତ ହୋଇପାରିବ।
0: ସୂଚନା ଅନୁସାରେ ଏଚ୍ସିଏଲ୍ ଟେକ୍ ରାଜ୍ୟରେ ଏକ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବ। ଏହାଦ୍ୱାରା ଆଇଟି ଇକୋସିଷ୍ଟମ ସୁଦୃଢ଼ ହେବ। ସେହିଭଳି ସର୍ଭମ୍ ଏଆଇ ରାଜ୍ୟରେ ଏଆଇ ଅପ୍ଟିମାଇଜ୍ ଡାଟା ସେଣ୍ଟର ପ୍ରତିଷ୍ଠା କରିବ। ଏହି 2 ପ୍ରକଳ୍ପ ପାଇଁ ଆସନ୍ତା 5 ମଧ୍ୟରେ 15,000 କୋଟି ଟଙ୍କା ବିନିଯୋଗ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ବୈଦ୍ୟୁତିକ ଯାନ ଇଭିର ଗତିଶୀଳତାକୁ ପ୍ରୋହାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଭାରୀ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନର ବିକାଶ ପାଇଁ ପିଏମ୍ ଇ ଡ୍ରାଇଭ୍ ଯୋଜନାରେ 40,50,75,740 ଟଙ୍କା

0: ଅନୁଦାନ ରାଶିକୁ ମଞ୍ଜୁରୀ ମିଳିଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି, ପୂର୍ବୋଦୟର ପ୍ରବେଶପଥ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପରିବେଶ ସୁରକ୍ଷା ଓ ଇନ୍ଧନ ସଞ୍ଚୟ ପାଇଁ ସମଗ୍ର ଦେଶରେ ଇଭି ବ୍ୟବହାର ବୃଦ୍ଧି ପାଇଛି। ଗତ ଜୁନ୍ ମାସରେ ଓଡ଼ିଶାରେ ସର୍ବାଧିକ ପ୍ରତିଶତ ଇଭି ବିକ୍ରି ହୋଇଥିବା ଶ୍ରୀ ଜେନା କହିଛନ୍ତି। ଢେଙ୍କାନାଳ ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ପାଇଁ ଜିଲ୍ଲା କାର୍ଯ୍ୟ ଯୋଜନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଅଧ୍ୟକ୍ଷତା କରି ବାଲ୍ୟ ବିବାହ ଓ ଶିଶୁ ଚାଲାଣର ପ୍ରତିରୋଧ, ଚିହ୍ନଟ, ପୁନର୍ବାସ ଏବଂ ଆଇନଗତ ପଦକ୍ଷେପ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଦେଶର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ଆୟକର ରାଷ୍ଟ୍ର ନିର୍ମାଣର ଏକ ସଶକ୍ତ ଭିଭିଭୂମି। ପ୍ରତ୍ୟେକ ନିଷ୍ଠାପର କରଦାତାଙ୍କ ଅବଦାନ ଦେଶର ବିକାଶ, ଜନକଲ୍ୟାଣ, ଭିଭିଭୂମି ଏବଂ ଆତ୍ମନିର୍ଭର ଭାରତ ସଂକଳ୍ପକୁ ନୂତନ ଗତି ପ୍ରଦାନ କରିଥାଏ। ନାଗରିକଙ୍କଠାରୁ ଆଦାୟ ହେଉଥିବା କରରାଶି ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, କୃଷି, ରେଳପଥ, ସଡ଼କ, ପାନୀୟ, ଡିଜିଟାଲ ଭିଭିଭୂମି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ବ୍ୟୟ କରାଯାଏ। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ 24 ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସନ୍ଧ୍ୟା 6 ସୁଦ୍ଧା 614.2 ଫୁଟ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବାହୁଡ଼ା ଯାତ୍ରାରେ ଆଜି ପୁରୀରେ ସିଂହଦ୍ୱାର ଅଭିମୁଖେ ଚତୁର୍ଦ୍ଧା ମୂର୍ତ୍ତି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଦେଶରେ 3 ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ। ରାଜ୍ୟରେ ପ୍ରତିଷ୍ଠା ହେବ ଗ୍ଲୋବାଲ୍ ଡେଭଲପ୍ମେଣ୍ଟ ସେଣ୍ଟର ଏବଂ ଏଆଇ ପାର୍କ ଏବଂ ରାଜ୍ୟରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନ୍ର ବିକାଶ ପାଇଁ ପିଏମ୍ ଇ ଡ୍ରାଇଭ୍କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା। ଆଲେଖ୍ୟ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବେଦ ହେଉଛି ଆମ ପ୍ରାଚୀନ ବିଶ୍ୱ ସଂସ୍କୃତିର ଏକ ଆଦ୍ୟ ଗ୍ରନ୍ଥ। ବୈଦିକ ଯୁଗରୁ ଆମ ସଂସ୍କୃତିର ରଥ ଓ ରଥଯାତ୍ରାର ବର୍ଣ୍ଣନା ଥିବା ଦେଖାଯାଏ। ବୈଦିକ ମତ ଅନୁସାରେ ସୂର୍ଯ୍ୟଦେବ ସମଗ୍ର ବିଶ୍ୱ ଭ୍ରମଣ ପାଇଁ ସପ୍ତାଶ୍ୱ ଯୋଜିତ ରଥ ବ୍ୟବହାର କରୁଥିଲେ। କୌଟିଲ୍ୟଙ୍କର ଅର୍ଥଶାସ୍ତ୍ରରେ ବିଭିନ୍ନ ଦେବତାଙ୍କର ବ୍ୟବହାରରେ ଲାଗୁଥିବା ରଥ ବିଷୟରେ ବର୍ଣ୍ଣନା ରହିଛି। ଦେବତାମାନଙ୍କର ପାଇଁ ଦେବରଥ ବା ମରୁତ ରଥ, ଆମୋଦ ପ୍ରମୋଦ ତଥା କ୍ରୀଡ଼ା କୌତୁକ ପାଇଁ ପୁଷ୍ପରଥ, ଯୁଦ୍ଧ ଉଦ୍ଦେଶ୍ୟରେ ବ୍ୟବହୃତ ରଥକୁ ସଂଗ୍ରାମିକ, ବୈନାୟିକା, କର୍ଣ୍ଣରଥ ଓ ନ୍ୟାୟାଧୀଶଙ୍କ ନିମନ୍ତେ ଯୋଗ୍ୟ ରଥ, ପରିଭ୍ରମଣ ନିମନ୍ତେ ପରିଘଟିକା ରଥ ଆଦିର ବର୍ଣ୍ଣନା ରହିଛି। ଏମିତିକି ମର୍ତ୍ତ୍ୟରୁ ସ୍ୱର୍ଗକୁ ଯାତ୍ରା କରିବା ପାଇଁ ରଥଗର୍ଭକ ନାମକ ରଥର ବ୍ୟବହାର ହୋଇଥିବା ଜଣାଯାଏ। ଋଗ୍ବେଦରେ ରଥ ଶବ୍ଦ 1700 ଥର ଏବଂ ଆରଣ୍ୟକ ଉପନିଷଦ ଗ୍ରନ୍ଥାଦିରେ 300 ଅଧିକ ରଥ ଶବ୍ଦର ବ୍ୟବହାର ହୋଇଛି। ବହୁଧା ରଥ ଯୁଦ୍ଧ ଓ ଭ୍ରମଣାଦିରେ ବ୍ୟବହାର ହେଉଥିବାର ବର୍ଣ୍ଣନା ଦେଖିବାକୁ ମିଳେ। ଅଥର୍ବ ବେଦରେ ସମସ୍ତ ଦେବତାଙ୍କୁ ଗୋଟିଏ ରଥରେ ଆସିବା ପାଇଁ ଅଗ୍ନିଙ୍କ ନିର୍ଦ୍ଦେଶ ଥିବା ଜଣାଯାଏ। ରଥର ସୃଷ୍ଟି ସମ୍ପର୍କରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ଏକ ସୁନ୍ଦର ଆଖ୍ୟାୟିକା ରହିଛି। ଦେବରାଜ ଇନ୍ଦ୍ର ବୃତାସୁର ସହିତ ଯୁଦ୍ଧ କରି ତାକୁ ବଦ୍ଧ କରିବା ପାଇଁ ବଜ୍ରର ପ୍ରୟୋଗ କରନ୍ତେ ବଜ୍ର ଭାଙ୍ଗିଯାଇ ଚାରିଭାଗ ଯଥା ସୁପ, ଯୁପ, ରଥ ଓ ସରର ସୃଷ୍ଟି ହେଲା। ସେହିଦିନରୁ ସୁପ ଓ ଯୁପକୁ ବ୍ରାହ୍ମଣମାନେ ଯଜ୍ଞ କର୍ମରେ ବ୍ୟବହାର କରିବାକୁ ଲାଗିଲେ। ଅମରକୋଷରେ ରଥ ଏକ ସମୟରେ ଉନ୍ନତ ଯାନ ଥିଲା। ଦେବରାଜ ଇନ୍ଦ୍ର ରଥାରୂଢ଼ ହୋଇ ଯାତ୍ରା କରୁଥିଲେ ଏବଂ ତାଙ୍କ ରଥର ସାରଥି ଥିଲେ ମାତଳି। ରଥର ନିର୍ମାତା ଥିଲେ ବିଶ୍ୱକର୍ମା। ଯଜୁର୍ବେଦରେ ଏହାର ଯଥେଷ୍ଟ ପ୍ରଶଂସା କରାଯାଇଛି। ରାମାୟଣ, ମହାଭାରତ, ପୌରାଣିକ ଗ୍ରନ୍ଥରେ ରଥକୁ ବିଶେଷ ଯୁଦ୍ଧଯାନ ଓ ପରିବହନରେ ଯାତ୍ରା ଯାନ ଭାବରେ ଅଧିକରୁ ଅଧିକ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳେ। ଶାନ୍ତନୁ, ରାଜା ଦୁଷ୍ମନ୍ତ, କୃଷ୍ଣ, ନଳ ରଥ ଚାଳନାରେ ନିପୁଣତା ହାସଲ କରିଥିଲେ। ବୌଦ୍ଧ ଜାତକ କଥାରେ ରଥରେ କୁମାର ସିଦ୍ଧାର୍ଥଙ୍କ ଭ୍ରମଣ କଥାରୁ ଖ୍ରୀଷ୍ଟପୂର୍ବ 600 ମଧ୍ୟ ରଥର ବ୍ୟବହାର କରାଯାଉଥିବା ଦେଖିବାକୁ ମିଳେ।

ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ଶାନ୍ତିସ୍ତୂପ ବୋଧଗୟା ଅମରାବତୀରେ ଖୋଦିତ ହୋଇଥିବା କଳା ସ୍ଥାପତ୍ୟରେ ରଥର ଚିତ୍ର ଦେଖିବାକୁ ମିଳେ। ଚତୁର୍ଥ ଶତାବ୍ଦୀରେ ବୌଦ୍ଧମାନଙ୍କ ଦ୍ୱାରା ପଶ୍ଚିମ ଚୀନ୍ ରଖୋଟାନ୍ ସହର ଏବଂ ନେପାଳର ପାଟଳୀପୁତ୍ରରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। ଚୀନ୍ ଦେଶ ଖୋଟାନ୍ର ରାଜା ରଥ ଉପରେ ଆମ ରଥଯାତ୍ରାରେ ଗଜପତିଙ୍କ ଭଳି ଜଳସିଞ୍ଚନ କରି ଛେରାପହଁରା କରୁଥିଲେ। ପୁଣି ଏହି ଯାତ୍ରା ଆଷାଢ଼ ମାସରେ ହିଁ କରାଯାଉଥିଲା ଓ ରଥରେ ସେ ବେଳରେ ସେଠାରେ ବୋଧିସତ୍ତ୍ୱଙ୍କର ପ୍ରତିମା ରଖି ସହର ପରିକ୍ରମା କରାଯାଉଥିଲା। ଆମ ସଂସ୍କୃତିରେ ପୁଷ୍ୟା ନକ୍ଷତ୍ର ଯୁକ୍ତ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ମୋକ୍ଷ ପ୍ରଦାନକାରୀ ଶ୍ରୀଗୁଣ୍ଡିଚା ଯାତ୍ରାର ପାଳନ କରାଯାଇଥାଏ। ଏହି ଦିନ ଶ୍ରୀକ୍ଷେତ୍ରରେ ରତ୍ନ ସିଂହାସନରେ ବିଜେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ପହଣ୍ଡି ବିଜେ କରି ତିନି ରଥରେ ବିରାଜମାନ ହୁଅନ୍ତି ଓ ନବଦିନ ଯାତ୍ରାର୍ଥେ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ପୁଣି ନବଦିନାନ୍ତେ ଆଷାଢ଼ ଶୁକ୍ଳ ଦଶମୀ ଭଳି ପବିତ୍ର ତିଥିରେ ଶ୍ରୀମନ୍ଦିରକୁ ବାହୁଡ଼ି ଆସିଥାନ୍ତି। ଜନ୍ମବେଦୀରୁ ପ୍ରତ୍ୟାବର୍ତ୍ତନକୁ ନେଇ ଯାତ୍ରା ବାହୁଡ଼ା ଯାତ୍ରା ନାମରେ ନାମିତ ହୋଇଥାଏ। ଏହି ରଥଯାତ୍ରାର ତାତ୍ତ୍ୱିକ ବିଶ୍ଳେଷଣ କରି ମନୀଷୀମାନେ କହନ୍ତି, ରଥଯାତ୍ରା ହେଉଛି ଜୀବପରମଙ୍କ ଯାତ୍ରା, ପରମାତ୍ମାଙ୍କ ସହ ଆତ୍ମାର ମିଳନ ପାଇଁ ଯାତ୍ରା। ପରମେଶ୍ୱର ପରମାତ୍ମାଙ୍କଠାରେ ମିଳିତ ଇଚ୍ଛାରେ ଗର୍ଭରେ ଭ୍ରୂଣ ପ୍ରତିଷ୍ଠା ପରଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଯାତ୍ରା ନିଗ୍ରହ ପରିଚାଳିତ ହୋଇଥାଏ ସେୟା ହିଁ ଆମ ରଥଯାତ୍ରା। ବାହୁଡ଼ା ଯାତ୍ରାର ମହତ୍ତ୍ୱକୁ ବିଚାର କଲେ ଜଣାଯାଏ ଏହା କେବଳ ଶାରୀରିକ ନୁହେଁ, ବରଂ ଏକ ଗଭୀର ଆଧ୍ୟାତ୍ମିକ ଯାତ୍ରା ଯାହାକି ଭକ୍ତି ତଥା ସମ୍ପ୍ରଦାୟର ବନ୍ଧନ ଏବଂ ଜୀବନ ମୃତ୍ୟୁର ଚକ୍ରବ୍ୟୁହର ବିଭିନ୍ନ ଦିଗକୁ ଦର୍ଶାଇଥାଏ। ସେହିପରି ଆଧ୍ୟାତ୍ମିକ ନବୀକରଣରେ ପ୍ରତ୍ୟାବର୍ତ୍ତନ ଯାତ୍ରା ଈଶ୍ୱରଙ୍କ ଅନନ୍ତ ବାସସ୍ଥାନକୁ ପ୍ରତ୍ୟାବର୍ତ୍ତନର ପ୍ରତୀକ ଅଟେ। ଏହା ହେଉଛି ଅନ୍ତର୍ଭୁକ୍ତିର ଏକ ପ୍ରତୀକ। ଶ୍ରଦ୍ଧାଳୁଙ୍କ ପାଇଁ ଏହା ଆଧ୍ୟାତ୍ମିକ ନବୀକରଣ ଏବଂ ପରିଷ୍କାରର ଏକ ସମୟକୁ ବୁଝାଏ। ଏହି ସମୟରେ ଦେବତାଙ୍କଠାରୁ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି। ମାନବୀୟ ଲୀଳାଠାରୁ ଆରମ୍ଭ କରି ଭକ୍ତବତ୍ସଳ ଭାବଗ୍ରାହୀ ମହାପ୍ରଭୁଙ୍କର ଏ ହେଉଛି ଅତ୍ୟନ୍ତ ଦୁର୍ଲଭ ଯାତ୍ରା।

0: ଶୁଣୁଥିଲେ ଆଜିର ପ୍ରସଙ୍ଗ।
1: ଶୁଣିଲେ ଆଞ୍ଚଳିକ ସମ୍ବାଦ ପରେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ କଥାଚିତ୍ର ଚକାଚକା ଭଉଁରୀରୁ, ଶିଳ୍ପୀ ତପୁ ମିଶ୍ର। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଶରତ ନାୟକ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ନେଇଛୁ କଥାଚିତ୍ର କିଛି ଖଟା କିଛି ମିଠାରୁ। ଦ୍ୱୈତ କଣ୍ଠ ଶିଳ୍ପୀ ସତ୍ୟଜିତ ଏବଂ ଅସୀମା, ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।
1: धागिने धागिने धा धागिने धागिने धा धागिने ता धागिने ता धागिने धा

0: ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କ୍ରମରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ଅନିୟମିତତା ମାମଲାର ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ସଂକ୍ରାନ୍ତ ଚିଠା ବିଧେୟକକୁ କ୍ୟାବିନେଟ୍ର ଅନୁମୋଦନ, ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଡକ୍ଟର ଜିତେନ୍ଦ୍ର ସିଂହ ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ଆଲୋଚନା, ଭାରତ ଓ ରୋମାନିଆ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି ପାଇଁ ଆହ୍ୱାନ ଦେଲେ ରାଷ୍ଟ୍ରପତି, ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ସ୍ଥଗିତ ରହିବ ସିନ୍ଧୁ ଜଳ ଚୁକ୍ତି, ସ୍ୱଷ୍ଟ କଲା ଭାରତ, ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ 50 ମିଟର ବ୍ୟାକ୍ ଷ୍ଟ୍ରୋକ୍ର ସେମିଫାଇନାଲ୍କୁ ଉନ୍ନୀତ। କେନ୍ଦ୍ର କ୍ୟାବିନେଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ହେଉଥିବା ଅନିୟମିତତା ମାମଲାରେ ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ଏବଂ କଠୋର ଦଣ୍ଡ ନିଶ୍ଚିତ କରିବାକୁ ଏକ ଚିଠା ବିଧେୟକକୁ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି। ସଂସଦ ଭବନ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଚିଠା ବିଲ୍କୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବିତ ଆଇନ ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି। ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ୟବସ୍ଥା ଥିବା ଏକ ବିଲ୍ ସଂସଦରେ ଆଗତ କରାଯିବ ବୋଲି ଗତକାଲି ପ୍ରଧାନମନ୍ତ୍ରୀ ଏକ ଭିଡ଼ିଓ ବାର୍ତ୍ତାରେ ଘୋଷଣା କରିଥିଲେ। ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ଦେଶରେ 3 ସ୍ୱତନ୍ତ୍ର କେମିକାଲ ପାର୍କ ପ୍ରତିଷ୍ଠା ପାଇଁ ଭାରତ ଶିଳ୍ପ ବିକାଶ ଯୋଜନା ରସାୟନ ବା ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ବିଷୟରେ 2026-27 ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ରେ ଘୋଷଣା କରାଯାଇଥିଲା। ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହି ଯୋଜନା ପାଇଁ ମୋଟ 3,030 କୋଟି ଟଙ୍କାର ଆର୍ଥିକ ବ୍ୟୟ ବରାଦ କରାଯାଇଛି। ଏଥିମଧ୍ୟରୁ 3,000 କୋଟି ଟଙ୍କା ପାର୍କ ଭିତରେ ସାଧାରଣ ଭିଭିଭୂମି ସୁବିଧା ଓ ମୌଳିକ ଉପଯୋଗିତା ପାଇଁ ଖର୍ଚ୍ଚ ହେବ ଏବଂ 30 କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ଭାବେ ବିନିଯୋଗ କରାଯିବ। କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ବଲ୍ଲାରୀ ଗୁଣ୍ଡକାଲ ରେଳ ସେକ୍ସନର ତୃତୀୟ ଏବଂ ଚତୁର୍ଥ ଲାଇନ୍ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ମୋଟ 1,264 କୋଟି ଟଙ୍କା ବ୍ୟୟ କରାଯିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭାରତୀୟ ରେଳବାଇର ନେଟ୍ୱାର୍କ ପ୍ରାୟ 46 କିଲୋମିଟର ସମ୍ପ୍ରସାରିତ ହେବ ବୋଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସଂସଦର ଉଭୟ ସଦନକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ କ୍ରମାଗତ ପଞ୍ଚମ ଦିନ ପାଇଁ ଗୃହରେ ହଟ୍ଟଗୋଳ ଜାରି ରହିବା ପରେ ଏହି ନିଷ୍ପଭି ନିଆଯାଇଛି। ରାଜ୍ୟସଭାରେ ଦ୍ୱିତୀୟ ମୁଲତବୀ ପରେ ଅପରାହ୍ନ 2:00 ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଜାତୀୟ ସମ୍ମାନ ଅପମାନ ପ୍ରତିରୋଧ ସଂଶୋଧନ ବିଲ୍ 2026 ଆଗତ କରିଥିଲେ। ବିଲ୍ ଆଗତ ହେବା ପରେ ପୁନର୍ବାର ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଉପାଧ୍ୟକ୍ଷ ହରିବଂଶ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ପୂର୍ବାହ୍ନ 1:12 ପ୍ରଥମ ମୁଲତବୀ ପରେ ଗୃହ

କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ପ୍ରଶ୍ନକାଳ ଚଳାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ବେଳେ କାର୍ଗିଲ୍ ଯୁଦ୍ଧର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ସଦନରେ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଗିଲ୍ ବିଜୟ ଦିବସ ଦେଶର ସାର୍ବଭୌମତ୍ୱ ରକ୍ଷା କରିଥିବା ସୈନିକମାନଙ୍କ ବୀରତ୍ୱକୁ ସମ୍ମାନ ଜଣାଏ ବୋଲି ଅଧ୍ୟକ୍ଷ ଶ୍ରୀ ରାଧାକ୍ରିଷ୍ଣନ କହିଥିଲେ। ଏହାପରେ ଶୂନ୍ୟକାଳରେ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ 12 ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ଲୋକସଭାରେ ମଧ୍ୟ ଅନୁରୂପ ସ୍ଥିତି ପରିଲକ୍ଷିତ ହୋଇଥିଲା। ମଧ୍ୟାହ୍ନ 12 ଗୃହ କାର୍ଯ୍ୟ ଆରମ୍ଭ ହେବାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ, ସରକାର ପ୍ରଥମ ଦିନରୁ ହିଁ ନିଟ୍ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। କଂଗ୍ରେସର କେତେକ ସର୍ତ୍ତ ଯୋଗୁଁ ଆଲୋଚନା ଆଗକୁ ବଢ଼ିପାରୁ ନାହିଁ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ଗୃହର ସ୍ୱାଭାବିକ କାର୍ଯ୍ୟ ପାଇଁ ସେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନିଜ ଦଳର ସଦସ୍ୟମାନଙ୍କୁ ମାର୍ଗଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ପୀଠାସୀନ ଅଧିକାରୀ ଜଗଦମ୍ବିକା ପାଲ୍ ବିରୋଧୀଙ୍କୁ ଗୃହ ଚଳାଇବାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ, ମାତ୍ର ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କାର୍ଗିଲ୍ ଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂ ଆଜି ନୂଆଦିଲ୍ଲୀରେ ସିଜେପି ପ୍ରତିନିଧି ଦଳକୁ ଭେଟିଛନ୍ତି। ବୈଠକ ପରେ ଗଣମାଧ୍ୟମ ସହ ଆଲୋଚନା କରି ଶ୍ରୀ ନଡ୍ଡା କହିଛନ୍ତି, ଆଲୋଚନା ସମୟରେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ନେଇ ସିଜେପିର ଦାବିଗୁଡ଼ିକୁ ସେମାନେ ଶୁଣିଛନ୍ତି। ସିଜେପି ପକ୍ଷରୁ 3 ମୁଖ୍ୟ ଦାବି ଉପସ୍ଥାପନ କରାଯାଇଛି ଏବଂ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ କେତେକ ସଂସ୍କାରମୂଳକ ପଦକ୍ଷେପ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ସରକାର ଆସନ୍ତାକାଲି ଏହି ପ୍ରତିନିଧି ଦଳ ସହ ଆଉ ଏକ ପର୍ଯ୍ୟାୟ ଆଲୋଚନା କରିବେ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ଓ ରୋମାନିଆ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଗଭୀର ବାଣିଜ୍ୟିକ ସହଯୋଗ ପାଇଁ ଅପାର ସମ୍ଭାବନା ରହିଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ବୁଖାରେଷ୍ଟଠାରେ ଆୟୋଜିତ ଭାରତ ଓ ରୋମାନିଆ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ରୋମାନିଆର ରଣନୀତିକ ଅବସ୍ଥିତି, ଦକ୍ଷ ଶ୍ରମଶକ୍ତି ଏବଂ ୟୁରୋପୀୟ ସଂଘ ସହ ଏହାର ମଜବୁତ ସମନ୍ୱୟ ଏହାକୁ ଭାରତ ପାଇଁ ଏକ ଦୃଢ଼ ଅଂଶୀଦାର ଭାବେ ଗଢ଼ି ତୋଳିଛି। ପ୍ରସ୍ତାବିତ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟିକ ଚୁକ୍ତି ବାଣିଜ୍ୟ ପୁଞ୍ଜିନିବେଶ ଏବଂ ସୁଦୃଢ଼ ଯୋଗାଣ ଶୃଙ୍ଖଳକୁ ପ୍ରୋହାହିତ କରି ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ବ୍ୟବସାୟୀ ଏମ୍ଏସ୍ଏମ୍ଇ ଏବଂ ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ଏହାର ତ୍ୱରିତ କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଭାରତ ଏବଂ ରୋମାନିଆ ପ୍ରତିରକ୍ଷା ଉତ୍ପାଦନ, ଅକ୍ଷୟ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ଆଣବିକ ଶକ୍ତି, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ବହୁମାତ୍ରାରେ ବୃଦ୍ଧି କରିପାରିବେ। ଏତଦ୍ବ୍ୟତୀତ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି, ନିବେଶକ ଅନୁକୂଳ ସଂସ୍କାର ଏବଂ ବିକଶିତ ଭାରତ 2047 ସଂକଳ୍ପ ବିଶ୍ୱସ୍ତରୀୟ ଭାଗିଦାରୀ ଏବଂ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ପ୍ରଦାନ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଇସ୍ଲାମାବାଦ ଯେପର୍ଯ୍ୟନ୍ତ ସୀମାପାର ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ ବୋଲି ନୂଆଦିଲ୍ଲୀ ସ୍ୱଷ୍ଟ କରିଛି। ଭାରତ ପଡ଼ୋଶୀ ଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ ସଂକ୍ରାନ୍ତ ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଖଣ୍ଡନ କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଚଳିତ ସପ୍ତାହରେ ଜମ୍ମୁ ଏବଂ ଏହାର ଆଖପାଖ ଅଞ୍ଚଳରେ ମୌସୁମୀ ଜନିତ ପ୍ରବଳ ବର୍ଷା ଯୋଗୁଁ ଚେନାବ ନଦୀର ଜଳସ୍ତର ସ୍ୱାଭାବିକ ଭାବେ ବୃଦ୍ଧି ପାଇଛି। ବାହୁଡ଼ା ଯାତ୍ରାରେ ଆଜି ପୁରୀ ଗୁଣ୍ଡିଚା ମନ୍ଦିରରୁ ଚତୁର୍ଦ୍ଧା ବିଗ୍ରହ ସିଂହଦ୍ୱାରକୁ ବାହୁଡ଼ୁଛନ୍ତି। ଅପରାହ୍ନରେ ବାହୁଡ଼ା ପହଣ୍ଡି ଶେଷ ହେବା ପରେ ମଦନ ମୋହନ ରାମକୃଷ୍ଣ ରଥ ଉପରକୁ ବିଜେ କରିଥିଲେ। ଗଜପତି ମହାରାଜା ଦିବ୍ୟ ସିଂହଦେବ 3 ରଥରେ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ଛେରା ପହଁରା ସରିବା ପରେ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଯୋଚାଯାଇଥିଲା। ଅପରାହ୍ନ ପ୍ରାୟ 4:30 ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଅଭିମୁଖେ ଟାଣିଥିଲେ। ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଗର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ ହେବ। ତାପରେ ରଥକୁ ଟଣାଯାଇ ସିଂହଦ୍ୱାର ନିକଟକୁ ନିଆଯିବ। ତେବେ ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ 3 ରଥ ଚାରିପଟେ ବ୍ୟାରିକେଡିଂ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଚଳିତ ମାସ 20-23 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଉଭୟ ପକ୍ଷ ପ୍ରସ୍ତାବିତ ଚୁକ୍ତିର ସମସ୍ତ ଦିଗ ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ଏକ ସନ୍ତୁଳିତ, ବ୍ୟାପକ ଏବଂ ପାରସ୍କରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଉଭୟ ପକ୍ଷ ସେମାନଙ୍କ ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ ପୁରୁଷ 50 ମିଟର

0: ବ୍ୟାକ୍ଷ୍ଟ୍ରୋକ୍ର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏହି ସେମିଫାଇନାଲ୍ ମ୍ୟାଚ୍ ଆଜି ରାତିରେ ଅନୁଷ୍ଠିତ ହେବ। ଭାରତର ରବି ବୀର ଭେଙ୍କଟ ବୁଡ଼ିଗିନା ଏବଂ ଅଲି ଇମାମ ପୁରୁଷ S13 100 ମିଟର ଫ୍ରି ଷ୍ଟାଇଲ୍ ପାରା ସୁଇମିଂ ପ୍ରତିଯୋଗିତାର ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଜାପାନର ଆଇଚିଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ାର ପୁରୁଷ ଓ ମହିଳା କ୍ରିକେଟ୍ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ଖେଳିବା ପାଇଁ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ଏବଂ ପାକିସ୍ତାନ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି T20 କ୍ରିକେଟ୍ ପ୍ରତିଯୋଗିତା ଜାପାନର ଆଇଚି ପ୍ରଦେଶରେ ଥିବା ଆଥଲେଟିକ୍ ପାର୍କରେ ଖେଳାଯିବ। ମହିଳା ପ୍ରତିଯୋଗିତା September 17-22 ଏବଂ ପୁରୁଷ ଟୁର୍ଣ୍ଣାମେଣ୍ଟ September 24-1 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶ୍ରେୟସ୍ ଆୟର ଭାରତୀୟ ପୁରୁଷ ଦଳର ନେତୃତ୍ୱ ନେବାକୁ ଥିବା ବେଳେ ହରମନପ୍ରୀତ କୌର ମହିଳା ଦଳର ନେତୃତ୍ୱ ନେବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ଅନିୟମିତତା ମାମଲାର ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ସଂକ୍ରାନ୍ତ ଚିଠା ବିଧେୟକକୁ କ୍ୟାବିନେଟ୍ର ଅନୁମୋଦନ। ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଡକ୍ଟର ଜିତେନ୍ଦ୍ର ସିଂହ ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ଆଲୋଚନା। ଭାରତ ଓ ରୋମାନିଆ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି ପାଇଁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ସ୍ଥଗିତ ରହିବ ସିନ୍ଧୁ ଜଳ ଚୁକ୍ତି, ସ୍ୱଷ୍ଟ କଲା ଭାରତ। ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ର ସେମିଫାଇନାଲ୍କୁ ଉନ୍ନୀତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପଦ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। କୃଷି ପ୍ରଧାନ ବୌଦ୍ଧ ଜିଲ୍ଲାରେ ଉଦ୍ୟାନ କୃଷିକୁ ପ୍ରୋହାହନ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଚାଷୀଙ୍କୁ ମାଗଣା ଚାରା, ସବ୍ସିଡି ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଉଦ୍ୟାନ କୃଷିଭିତ୍ତିକ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଥିବା ଜିଲ୍ଲାର ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଶୁଭେନ୍ଦୁ ବିଶ୍ୱାସ କହିଛନ୍ତି।
2: ରାଜ୍ୟ ସରକାର ଗୋଟେ ଯୋଜନା କରିଛନ୍ତି, ସ୍ପେଶାଲ କ୍ରପ ସ୍ପେସିଫିକ୍ ସ୍କିମ୍। ଏହି ମାଧ୍ୟମରେ ଯୋଉ ଚାଷୀ ଭାଇ ଅଛନ୍ତି ବୌଦ୍ଧ ଜିଲ୍ଲାରେ, ତାଙ୍କେ ବହୁତ ଉପକୃତ ହେଉଛନ୍ତି। ଯଦି କହିବି ଆମର ଯେମିତି ପିଜୁଳି ଚାଷ ପାଇଁ ଏଇଠି କେତେ ଚାଷୀ ଅଛନ୍ତି, ସେମାନେ ଭଲ ଲାଭ ପାଉଛନ୍ତି। ଏବଂ କଦଳୀ ଚାଷ ଉପରେ ବି ସେ ଗୁରୁତ୍ୱ ଦିଆହେଇଛି, ଅମୃତଭଣ୍ଡା ଚାଷ ଉପରେ ବି ଗୁରୁତ୍ୱ ଦିଆହେଇଛି। ଏହି ସ୍କିମ୍ ମାଧ୍ୟମରେ ଡ୍ରିପ୍ ଇରିଗେସନ୍ଟାକୁ ଆମେ ପ୍ରାଧାନ୍ୟ ଦେଇଛୁ। ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ସ୍କିମ୍ ଏଇଟା, କେନ୍ଦ୍ର ସରକାରଙ୍କର ସ୍କିମ୍ ଆମେ କନ୍ଭର୍ଜେନ୍ସ କରିକି ଏଇ ଯୋଉ ଫ୍ରୁଟ୍ ସ୍ପେସିଫିକ୍ ସ୍କିମ୍ ସହିତ ଯୋଡ଼ି କାର୍ଯ୍ୟକାରୀ କରାହଉଛି। ବହୁତ ଲୋକ ଏଥିରୁ ଉପକୃତ ହେଉଛନ୍ତି। ତାପରେ ଯଦି ଦେଖିବା ଆମର MIDH ସ୍କିମ୍ ବି ପ୍ଲାଣ୍ଟେସନ୍ ଚାଲିଛି, ଏବଂ ତା ସହିତ ଯୋଉ ମସରୁମ୍ ପ୍ରଡକ୍ସନ୍ ୟୁନିଟ୍ ଅଛି ଆମର, ଏଇଠି ସେଲ୍ଫ ହେଲ୍ପ ଗ୍ରୁପ୍ ମା ମାନେ ବି ଉପକୃତ ପାଉଛନ୍ତି, ଚାଷୀମାନେ ବି ସେଲ୍ଫ ହେଲ୍ପ ଗ୍ରୁପ୍ ମାଧ୍ୟମରେ ସ୍କିମ୍ର ସୁବିଧା ପାଉଛନ୍ତି। ଯେମିତି 2 ଲକ୍ଷ ଟଙ୍କା ଖର୍ଚ୍ଚ କରିକି 1 ଲକ୍ଷ ଟଙ୍କାର ସବ୍ସିଡି ପାଉଛନ୍ତି। ପିଆଜ ସହାୟତା ଗୃହ 2 ଲକ୍ଷ ଟଙ୍କାର ପ୍ରୋଜେକ୍ଟ, 1 ଲକ୍ଷ ଟଙ୍କା ସବ୍ସିଡି ପାଇକି ବି ପିଆଜ ସହାୟତା ଗୃହ କରୁଛନ୍ତି, ଏବଂ ଚାଷୀ ଭାଇମାନେ ଉପକୃତ ଏଥିରେ ହେଉଛନ୍ତି।
1: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। 9 ଦିନର ଗୁଣ୍ଡିଚା ଲୀଳା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରତ୍ନବେଦୀକୁ ବାହୁଡ଼ୁଛନ୍ତି। ବିଭିନ୍ନ ମାଉସୀମା ମନ୍ଦିରରେ 3 ଠାକୁର ଦଶାବତାର ବେଶରେ ଦର୍ଶନ ଦେଇଥିବାବେଳେ ପରମ୍ପରା ଅନୁଯାୟୀ ରଥ ଛୁଆଁ ନୀତି ମଧ୍ୟ ସମ୍ପନ୍ନ ହୋଇଛି। ଓଡ଼ିଶା ସୋସାଇଟି ଫର୍ ସୋସିଆଲ୍ ଅଡିଟ୍, ଆକାଉଣ୍ଟେବିଲିଟି ଆଣ୍ଡ ଟ୍ରାନ୍ସପେରେନ୍ସିର ନିର୍ଦ୍ଦେଶକ ନିହାର ରଞ୍ଜନ ସ୍ୱାଇଁ ଓ ସୋସିଆଲ୍ ଅଡିଟ୍ ବିଶେଷଜ୍ଞ ପୁଷ୍ପାଞ୍ଜଳି ସାବତ ବୌଦ୍ଧ ଗସ୍ତ କରି ମନରେଗା ଏବଂ ଭିଭିଜି ରାମଜୀ ଯୋଜନାର ସାମାଜିକ ସମୀକ୍ଷା କରିଛନ୍ତି। ଏହି ଅବସରରେ ଜିଲ୍ଲାସ୍ତରୀୟ ବୈଠକ ସହ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସବୁଜ ପତାକା ଦେଖାଇ ରଥକୁ ଉଦ୍ଘାଟନ କରିଥିଲେ। ଏହି ରଥ ଜିଲ୍ଲାର ବିଭିନ୍ନ ଗ୍ରାମ ବୁଲି ଖରିଫ ଧାନ ଫସଲ ବୀମା ପଞ୍ଜିକରଣ ସମ୍ପର୍କରେ ଚାଷୀଙ୍କୁ ସଚେତନ କରିବ। ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମର ପୋଷ୍ଟ ଡ୍ରାଫ୍ଟ ପର୍ଯ୍ୟାୟ ପାଇଁ ବୌଦ୍ଧ ଜିଲ୍ଲାର ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଦାବି ଆପତ୍ତି

0: ପାଳନ, କ୍ଷେତ୍ରସ୍ତରୀୟ ଯାଞ୍ଚ ଏବଂ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ବିକଶିତ ଭାରତ ଗ୍ରାମ ରୋଜଗାର ଓ ଆଜୀବିକା ମିଶନ ଯୋଜନାର ପ୍ରଭାବଶାଳୀ ରୂପାୟନ ପାଇଁ ଜିଲ୍ଲାସ୍ତରୀୟ ଆନ୍ତଃ ବିଭାଗୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି, ସ୍ଥାୟୀ ସମ୍ପଦ ନିର୍ମାଣ ଏବଂ କୃଷି ସହ ଉଦ୍ୟାନ କୃଷି, ମତ୍ସ୍ୟଚାଷ ଓ ଜଳସେଚନର ବିକାଶ ଉପରେ ଆଲୋଚନା ହୋଇଛି। ଜାତୀୟ ମତ୍ସ୍ୟଚାଷୀ ଦିବସ ଅବସରରେ ବୌଦ୍ଧ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବାୟୋଫ୍ଲକ୍ ସମେତ ଆଧୁନିକ ମତ୍ସ୍ୟଚାଷକୁ ପ୍ରୋହାହନ ଦେବା ପାଇଁ ମତ୍ସ୍ୟଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ବଣ୍ଟନ କରାଯାଇଛି। ବୈଜ୍ଞାନିକ ପଦ୍ଧତି ଓ ସରକାରୀ ଯୋଜନାର ସଦୁପଯୋଗ ମାଧ୍ୟମରେ ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସମୟ ମଧ୍ୟରେ ପେନ୍ସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ନେଇ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ବିଚାରାଧୀନ ପେନ୍ସନ୍, ଗ୍ରାଚୁଇଟି ଏବଂ ଅନ୍ୟାନ୍ୟ ମାମଲାର ଅଗ୍ରଗତି ସମୀକ୍ଷା କରାଯାଇ ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
1: ଶୁଣିଲି ଓଡ଼ିଆରେ ସମ୍ବାଦ କ୍ରମରେ ଜିଲ୍ଲା ହାଲଚାଲ ଲେଖି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମରେ ଉପସ୍ଥାପନା କରିଛନ୍ତି ନିବେଦିତା ପଣ୍ଡା ଏବଂ ଗାୟତ୍ରୀ ସାହୁ।

0: କୁଆଡେ ଗଲେ କିଏ ହେଲେ ଦୁଶୁନାହାନ୍ତି ଏ ବୈଠକ ଘରେ? କେତେବେଳୁ ଆସିକି ବସିଲେଣି ମୁଁ?
1: ଆଇଲି ଆଇଲି ଆଇଲି ହେ ରଥ ଟାଣିବାକୁ ଯାଇନ କି?
0: ହେଟି ରଥ ଟାଣିକିରି ଗୁଡା ହାତ ଧୋଇକିରି ଆସିଲିଣି ମୁଇଁ ବୈଠକ ଘରେ, ଆମର ବୈଠକ ଘରେ ଆସିଲିଣି। କେତେବେଳଠୁ ଜଗିଛି ତମକୁ, ତମର ରଥ ଟଣା ଆହୁରି ସରିନି କି?
1: ନାଇଁ ଏ ବର୍ଷ ଯାକର ଯାତ୍ରା ତ କାଳିଆ ମିଶା ବାହାରକୁ ବର୍ଷକୁ ଥରେ ଆଗା ଆସୁଛି, ଆଜି ଶେଷ ଦିନଟା। ଦେଖୁଥିଲେ ତ ସେ ଆଖିକୁ ଦେଖିଲା ଦେଖିଲା ପରା ରହିଯିବାକୁ ଇଚ୍ଛା ହଉଛି, ଆଉ ଆସିବାକୁ ଇଚ୍ଛା ହଉଛି କି? ଏ ଜାନି ଯାତ୍ରାରେ ପିଲା ଟୁକିକୁ ନେଇଯାଇଥିବ ବୋଲେ ତାଙ୍କେ ମାନେ ମିଶା ମନ କରୁନାହାନ୍ତି ଘରକୁ ଆଇବା ପାଇଁ ବୋଲି। ଝିକି ଝିକି ଝିକି ଝିକି ଧରିକି ଆଇଲା ପରା ଆଇଲି, ଏ ଗାଈକୁ ଅଡ଼େଇଲା ପରା ଚାଲ ଯିବା, ବୈଠକ ଘର ସମୟ ହେଇଗଲାଣି, ସନ୍ଧ୍ୟା ହେଇଗଲାଣି, ଯିବା ଯିବା ବୋଲି କହିକିନା ଧରିକି ଆଇଲି। ହେଲେ କେମିତି ଲାଗିଲା, ଖୁସି ଲାଗିଲା?
0: ବେଶୀ ବଢିଆ ଲାଗିଲା। ହେଲା, ସେ ବିଷୟରେ ଆମେ ଟିକେ କଥା ହବା ପରେ ଯେ, ଚାଲ ଆମର ବୈଠକ ଘରର ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଟିକେ ଜୁହାର ମୁଣ୍ଡିଆ କରିଦବା।
1: ଏଇ ଚାଷୀ ଭାଇ ଭଉଣୀ ମାନଙ୍କୁ ଆମର ବୈଠକ ଘରକୁ ସ୍ୱାଗତ, ତାର ସହିତ ଆପଣ ମାନଙ୍କୁ ବାହୁଡା ଯାତ୍ରାର ଅନେକ ଅନେକ ଅଭିନନ୍ଦନ। ହେଲେ ସବୁ ଚାଷୀ ଭାଇ ଭଉଣୀ ମାନେ ମିଶା ବଡ଼ ଶ୍ରଦ୍ଧା ଆକା ଥିବେ, ରଥ ଟାଣିବା ପାଇଁ ଯାଇଥିବେ, ଏଇ ନଅ ଦିନ ଭିତରେ ଯାତ୍ରା ମିଶା ଦେଖିବା ପାଇଁ ଯାଇଥିବେ, ହେଲେ ବଡ଼ ପାଗଟା ଗଡବଡ କରିଦଉଛି।
0: ହଇ ପାଗ ତ ବେଶୀ ଗଡବଡ, ଆଉ ଦେଖୁଛ କେମିତି ବର୍ଷା ହଉଛି, ଆହୁରି ପିଲାମାନଙ୍କର ପେଟ ମୁଣ୍ଡ ବେଶୀ ଖରାପ ହଉଛି ଯାତ୍ରାରେ।
1: ପିଲା ନାଇଁ, ପିଲା ବଡ଼ ସବୁର ଆକା, ଜାନି ଯାତ୍ରା ଆଇଲେ ତ ବଡ଼ ବାଧା, ଆଉ ବାହାରକୁ ଯିବେ ବୁଲିବେ, ଇଚ୍ଛା ନଥିବା ଜିନିଷ ସବୁ କିଣି ଖାଇବେ, ବୋଲେ ବାହାରେ ସୁନ୍ଦର ସୁନ୍ଦର ସଜେଇକିନା ରଖିଥିବା ଜିନିଷ କଣ ସଫା ସୁତରା ଥାଉଛି ନା କଣ?
0: ସତ କଥା, ଏବେ ଦେଖ ବର୍ଷା ହଉଛି, ହେଁ ତାଙ୍କମାନେ ତାଙ୍କର ବେପାର ବଢେଇବେ ବୋଲିକି ନେଇକି ଭଲ ପାଣି ମିଶା ବ୍ୟବହାର କରୁନାହାନ୍ତି କା। ଆରେ ମାଛିର ତ ଯେମିତି ଦେଖୁଛ, ମାଛି ମାନେ ଯୋଉଠି ଦେଖିଲେ ଭଣ ଭଣ ହେଇକି ବୁଲଥାଉଛନ୍ତି।
1: ହଁ ଆଉ କୁହନି, ହେ ମତେ ମିଶା ଭଲ ଲାଗୁନାହିଁ, ହ ମୋ ଟୁକିକୁ ଟିକେ ଭଲ ଲାଗୁନଥିଲା ବୋଲି ମୁଇଁ ଯାଇଥିଲି ଯେ ମେଡିକାଲ, ସାରା ଲୋକ ଭର୍ତ୍ତି ଆଗା, ଏଇ ଝାଡା ବାନ୍ତି, କାହାକୁ ମ୍ୟାଲେରିଆ, କାହାକୁ ଜ୍ୱର ଆସୁଛି ଛାଡୁ ନାହିଁ, ପୁଣି ଦଶ ଦିନ ବାର ଦିନ ହେଇଯାଉଛି, ଇଟା ପାଇଁ ଆମେ ସବୁବେଳେ ଯତ୍ନବାନ ହବା ଦରକାର, କାହିଁକି ନା ବର୍ଷା ଦିନ ଗୋଟେ ଏମିତି ସମୟ, ଖରା ଥିଲା ବର୍ଷା ଆଇଲା, ବର୍ଷା ଆଇଲା ପରେ ପାଗରେ ପରିବର୍ତ୍ତନ ହେବା ସହିତ ଆମର ଶରୀରର ମଧ୍ୟ ପରିବର୍ତ୍ତନ ହଉଛି, ତା ସହିତ ବାହାରର ପାଣି ପିଇବା ନାହିଁ, ଇ ଜାନି ଯାତ୍ରାରେ ବାହାରର ଖାଦ୍ୟ ବେଶୀ ଖାଇବା ନାହିଁ, ତେଲ ମସଲା ଖାଇବା ନାହିଁ, ତାର ସହିତ ଯୋଉଠି ଖାଇବା ତାର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇକି ଖାଇବା।
0: ସତ କଥା, ଏବେ ଦେଖିବା ଯେ ସେ ଦୋକାନ ପାଖରେ ସେ ଲୋକ ଯୋଉ ଖାଇବା ବନଉଛି ଭଲ ପାଣିରେ ବନଉଛି କି ନାହିଁ, ଭଲ ତେଲ ବ୍ୟବହାର କରୁଛି କି ନାହିଁ, ସେଟା ଯାକ ଦେଖିକି ଖାଇବା। ଆହୁରି ଘରକୁ ଆସିଲା ପରେ ସମସ୍ତେ ଟିକେ ସୋରିଷ ତେଲ ଗୋଡ଼ରେ ମିଶା ଲଗେଇକିନା ଶୋଇବା, ନହେଲେ ବର୍ଷାକୁ ତିନ୍ତି ତିନ୍ତା ହେଇକିନା ଯାଇକିରି ଯାତ୍ରାରେ ଜ୍ୱର ବେଶୀ ହେଇଥାଉଛି, ତମେ କହିଲା ପରା ଜ୍ୱରକୁ ଏ ଝାଡାକୁ ଦେହ ବେଶୀ ଖରାପ ପିଲାମାନଙ୍କର ମେଡିକାଲରେ ଜାଗା ମିଳୁନାହିଁ, ଆମର ସ୍ୱାସ୍ଥ୍ୟକୁ ଆମେ ନିଜେ ଏକା ଆମେ ଯତ୍ନ ନେବାର ଅଛି।
1: ନାଇଁ ନ ନେଲେ ଆଉ ରକ୍ଷା।

0: ବୁଝିଲ ନା? କାହିଁକି ବୋଲେ ଆମେ ତ ମାଟିର ଲୋକ। ଆହୁରି ଗୋଟେ କଥା, ମୁଇଁ ଯୋ କହିଲି ମୋ ଟୁକିକୁ ଭଲ ଲାଗୁ ନଥିଲା ବୋଲି ମୁଇଁ ମେଡିକାଲ ନେଇଥିଲି, ସେଠି ବହୁତ ଲୋକ ସାପ କାମୁଡ଼ାରେ ଆସିଥିଲେ। ଏଇ କଥା ମୁଇଁ ବୈଠକ ଘରେ କହିବି ବୋଲି ସେତେବେଳେ ଏକା ଭାବିଥିଲି।
1: ହେଟି ସାପ କାମୁଡ଼ା ମିଶା ଆରମ୍ଭ ହେଇଗଲାଣି କି?
0: ହଁ, ଆଉ ବର୍ଷା ଦିନେ ତ ତାଙ୍କ ମାନଙ୍କର ପ୍ରଜନନ ସମୟ। ସାପ ମାନଙ୍କର ଗାତରେ ପାଣି ପଶିଯିବା ଯୋଗୁଁ ସାପ ମାନେ ବାହାରକୁ ପଳାଇ ଆସିବେ। ଏଇ ଜମିରେ କାମ କରିବା ଲୋକ ଆମମାନେ ସବୁ ଜାଗ୍ରତରେ ରହିବା। ଆମେ ଟିକେ ଯଦି ହବ ବୋଲି କହିଲେ ଫୁଲ ବୁଟ ଯାକ ଯୋଉ ଆସୁଛି ସେଟା ମାନେ ପିନ୍ଧିକିନା ବ୍ୟବହାର କଲେ ତ ବହୁତ ବଢିଆ। ଆମେ ଚାରିଆ ଟିକେ ଦେଖା ଦେଖି କରିକି ଆମେ କାମ କରିବାକୁ ପଡିବ। କାହିଁକି ବୋଲେ ଆଉ ଗୋଟେ କଥା, ସାପ ଯଦି ଭୁଲରେ କାମୁଡି ଦଉଛି, କିଛି ଭାବ ବିଚାର ନ କରୁନୁ, ସିଧା ମେଡିକାଲ ଗଲେ ଏକା ଆମକୁ ଆମର ସ୍ୱାସ୍ଥ୍ୟ ପ୍ରତି ସତର୍କ ଅଛୁ, ଆଉ ଆମେ ସ୍ୱାସ୍ଥ୍ୟକୁ ପୁଣି ଥରେ ଫେରି ପାଇବା ବୋଲି ଭାବିବା। ଏଇ ଝଡା ଫୁଙ୍କା କି ଦେଶୀ ଔଷଧ ଚକ୍କରରେ ପଡିବା ନାହିଁ, ବୁଝିଲ ନା?
1: ସତ କଥା କହିଲ, ବଢିଆ କଥା କହିଲ। ମାତ୍ର ସାପ କାମୁଡାକୁ ନେଇକି ନା ଯେମିତି ହେଲେ ଲୋକମାନେ ଆମର ଟିକେ ସାବଧାନତା ଅବଲମ୍ବନ କରିବେ।
0: ଆହୁରି ଡେଙ୍ଗୁ ହଉ କି ମ୍ୟାଲେରିଆ ହଉ, ସେଟା ପାଇଁ ଆମର ଚାରିପଟେ ଘର ଚାରିପଟେ ସଫା କରିବା, ପାଣି ଜମେଇବା ନାହିଁ, ଆଉ ପିଲାଟୁକିକୁ ମଶାରୀ ଟାଙ୍ଗିକି ଶୁଆଇବା। ତାର ସହିତ ନିଜର ଆଖପାଖର ଦେଖ, ପାଣି ଟିକେ ପଡିଗଲେ ଗଛ ତ ବଢିକି ଗଛ ତ ବଢିଯିବ, ହେଲେ ଯୋଉ ଗଛ ଆମକୁ ଦରକାର ସେଟାକୁ ରଖିବା, ଯୋଉଟା ନାହିଁ ସେଟାକୁ କାଟିକି ବୁଦା ବୁଦା ସଫା କଲେ ଏକା ଏଇ ସାପ ଦାଉରୁ ମଧ୍ୟ ଆମେ ରକ୍ଷା ପାଇପାରିବା, ତାର ସହିତ ମଶା ଦାଉରୁ ବି ରକ୍ଷା ପାଇପାରିବା। ସନ୍ଧ୍ୟା ସମୟରେ କବାଟ ଦ୍ୱାର ସବୁ ଦେଲେ ଘର ଭିତରକୁ ମଶା ଆସିବ ନାହିଁ। ତାର ସହିତ ପାଣି ଜମେଇବା ପାଇଁ ଦବା ନାହିଁ। ନିଜର ସ୍ୱାସ୍ଥ୍ୟ ପ୍ରତି ଯଦି ଆମେ ନିଜେ ସତର୍କ ନ ହବା, ଆମକୁ କିଏ ଶିଖେଇବେ ନାହିଁ? ନିଜର ସ୍ୱାସ୍ଥ୍ୟ ପ୍ରତି ଆମେ ଯଦି ନିଜେ ସତର୍କ ହବା ନାହିଁ, ତାହେଲେ ଆମକୁ କିଏ ରକ୍ଷା କରିପାରିବେ ନାହିଁ? ଔଷଧ ଖାଇଦେଇକି ଭଲ ହେଇଯିବା ସିନା, ହେଲେ ଯୋଉ କଷ୍ଟଟା ଯୋଉ ବାଧାଟା ଆମେ ଆଗା ପଡୁଛୁ କି ନାହିଁ?
1: ସତ କଥା, ପରିବେଶକୁ ସଫା ସୁତୁରା ରଖିଲେ ଏକା ଆମେ ନିଜେ ସଫା ସୁତୁରା ହେଇକି ରହିଲେ ଏକା, ଜାଗ୍ରତ ହେଇକି ରହିଲେ ଏକା ଆମର ସ୍ୱାସ୍ଥ୍ୟ ଆମେ ଭଲରେ ରହିପାରିବା। ନହେଲେ ଅସାବଧାନତା ଟିକେ ଅବଲମ୍ବନ କରିବା ବୋଇଲେ, ତମେ କହିଲା ପରା ସାପ କାମୁଡା ବି ଅଛି, ମଶା ମିଶା କାମୁଡିବାଟା ଅଛି, ମାଛି ଦ୍ୱାରା ବି ଦୁନିଆ ପ୍ରକାର ରୋଗ ହଉଛି କା, ଆମକୁ ନିଜକୁ ନିଜେ ଆମେ ଯେମିତି ହେଲେ ସତର୍କ ଟିକେ ରହିବାର ଅଛି କା।
0: ହଁ, ଆଉ ଏଇ ବର୍ଷା ଦିନ ସର୍ଦ୍ଦା ନାହିଁ ହେଲା, ବର୍ଷାରେ ଉଦା ହବାର ନାହିଁ। ଗରମ ପାଣି ଟିକେ ପିଇବା, ଫୁଟା ପାଣି ପିଇବା ସହିତ ଭଲ ପାଣି ପିଇବା ପାଇଁ ଚେଷ୍ଟା କରିବା। ଜୁଟର ସେଟର ପାଣି ବି ପିଇବା ନାହିଁ, କାହିଁକି ନା ଡାଇରିଆ ହଉ, ପାଣି ଦ୍ୱାରା ଯୋଉ ରୋଗ ଯାକ ହଉଛି ସେଟା ପ୍ରତି ଧ୍ୟାନ ରଖିବା। ହେଲେ ଏଇ ସବୁ କଥା ତ ହେଲେ, ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଗୋଟେ ବଢିଆ କଥା ନେଇକି ଆସିଛି, ଟିକେ ଶୁଣେଇ ଦେବା କି?
1: ହଁ ଶୁଣିବା, ଚାଲ
0: ଚାଷୀ ଭାଇକୁ ଦୁଇ ପଦ କଥାରେ।
1: ଚାଲ ଚାଲ ଶୁଣିବା।
2: ସାର୍ ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। ସାର୍ ପ୍ରଥମେ ଧନ୍ୟବାଦ ଦେବି, ଆପଣ ଆମକୁ ସମୟ ଦେଲେ ଆଉ ଆମ ସହିତ କଥା ହେବା ପାଇଁ ରାଜି ହେଲେ। ସାର୍
3: ଧନ୍ୟବାଦ।
2: ସାର୍ ପ୍ରାୟତଃ କୁହାଯାଇଛି ଚାଷୀ ଭାଇମାନେ ବର୍ଷା ଦିନକୁ ଜଗିଥାନ୍ତି ଏବଂ ବର୍ଷା ଦିନର ପୂର୍ବ ପ୍ରସ୍ତୁତି କରିଦେଇଥାନ୍ତି, ତ ସେଇ ପୂର୍ବ ପ୍ରସ୍ତୁତି ହିସାବରେ କେମିତି ଆଗକୁ କଣ କଣ ସବୁ ପ୍ରସ୍ତୁତିର ପର୍ଯ୍ୟାୟ ଆରମ୍ଭ କରିବା ବୋଲି ଆପଣ ସଜେସନ୍ ଦେବେ?
3: ମୁଁ ପ୍ରଥମେ ମୋର ପରିଚୟଟା ଦେଇଦେଉଛି।
2: ଆଜ୍ଞା ସାର୍,
3: ମୋ ନାଁ ହଉଛି ବିଶ୍ୱରାଜ ରଥ, ମୁଁ ପୂର୍ବତନ ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ। ହେଲେ କୋରାପୁଟ ଜିଲ୍ଲା ଆମର ହଉଛି ଗୋଟିଏ ଚାଷ ଅଞ୍ଚଳ, ସେଥିରେ ଜୟପୁର ସବ୍ ଡିଭିଜନରେ ଆମର ପ୍ରଚୁର ଭାବରେ ଧାନ ଚାଷ ହୁଏ, ଏବଂ ଆପଣଙ୍କର କୋରାପୁଟ ସବ୍ ଡିଭିଜନରେ ଆମେ ମୁଖ୍ୟତଃ ଅଣଧାନ କରିଥାଉ। ଆପଣଙ୍କର ବହୁତ ସୁଯୋଗ ଅଛି କୋରାପୁଟ ଜିଲ୍ଲାରେ, ତେଣୁ ଆମର ପ୍ରଥମେ ଯିବା ପୂର୍ବରୁ ମୁଁ ପାଣିପାଗ ବିଷୟରେ ଟିକେ କହିଦେଉଛି। ଏଇ ବର୍ଷର ଯୋଉ ଆକଳନ କରାଯାଇଛି, ପାଣିପାଗର ଆକଳନ କରାଯାଇଛି, ଏ ବର୍ଷ ଆମର ମୌସୁମୀ ବାୟୁ ଆଉ ଜୁନ ମାସ 7 ତାରିଖ ସୁଦ୍ଧା ଓଡ଼ିଶାରେ ପହଞ୍ଚି, ତେଣୁ ଚାଷୀ ଭାଇମାନେ ବର୍ତ୍ତମାନଠୁ ଏ ବର୍ଷର ପାଣିପାଗ ଅନୁକୂଳ ରହିବ, ତେଣୁ ଧାନ ଚାଷ କରିବା ପାଇଁ ଆମର ଜୟପୁର ସବ୍ ଡିଭିଜନ ଚାଷୀ ଭାଇମାନଙ୍କୁ ମୁଁ ଅନୁରୋଧ କରିବି, ସରକାରୀ ବିହନ ଆମର ବିଭିନ୍ନ କେନ୍ଦ୍ରରେ ବିକ୍ରି ହେଉଛି, ଯେଉଁଟାକୁ ଯଥା ଲ୍ୟାମ୍ପସ ଏବଂ ଲ୍ୟାମ୍ପ ପ୍ୟାକ୍ ଜରିଆରେ ଆମର ବିକ୍ରି ହେଉଛି ସରକାରୀ ଧାନ, ଏବଂ ଯେଉଁମାନେ ଆମର ହାଇବ୍ରିଡ୍ ଧାନ ବା ବିଭିନ୍ନ ପ୍ରକାର ଉନ୍ନତମାନର ଧାନ କିଣୁଛନ୍ତି ଦୋକାନରୁ, ସେମାନେ ଆଗ ତାଙ୍କର ଯୋଉ ବିହନଟା କିଣିବେ ତାର ବାସ୍ତବିକତା ସମ୍ପର୍କରେ ସ୍ଥାନୀୟ କୃଷି ଅଧିକାରୀମାନଙ୍କ ସାଙ୍ଗରେ ଆଲୋଚନା କରିକି ସେ ବିହନ ବ୍ୟବହାର କରନ୍ତି। ବହୁତ ଖବର ଆସେ ଯେ ଆମର ସ୍ପିରିୟସ୍ ବିହନ, ଆମର ଚାଷୀ ଯୋଉ ଚାଷଟି କରୁଛି ମୁଖ୍ୟତଃ ରହୁଛି ବିହନ, ତେଣୁ ବିହନ ଯଥେଷ୍ଟ ପୂର୍ବରୁ ସଂଗ୍ରହ କରିଦିଅନ୍ତୁ। ଦ୍ୱିତୀୟ କଥା ମୁଁ କହିବି, ପାଣିପାଗ ଅନୁକୂଳ ଅଛି ଏବଂ ପ୍ରତ୍ୟେକ ଚାଷୀମାନଙ୍କୁ ମୋର ଅନୁରୋଧ ରହିବ, ସେମାନେ ତାଙ୍କର ଜମିର ମାଟିର ପରୀକ୍ଷା କରାଇ ଦିଅନ୍ତୁ, ଯେଉଁମାନେ ଆଗରୁ କରିଛନ୍ତି ସେମାନେ ବି ଆଉ ଥରେ ପରୀକ୍ଷା କରାଇବାଟା ଭଲ। ପ୍ରତିବର୍ଷ ତାଙ୍କର ମାଟି ପରୀକ୍ଷା କରିଦେଲେ ମାଟିର କଣ ଅଛି ଆମର ଉପାଦାନ ସେଇଟା ସେମାନେ ଜାଣିପାରିବେ, ଯାହାଫଳରେ କି ଆମର ସାର ଯିଏ ବ୍ୟବହାର କରୁଛନ୍ତି ସେ ସାରର ସଠିକ ଉପଯୋଗ ହେଇପାରିବ। ତୃତୀୟ କଥା ହେଲା ଆମର ବିହନ ପରେ ଆସିଲା ପାଣି। ପାଣି ବର୍ତ୍ତମାନ ଆମର ପ୍ରାୟତଃ ଆମେ ମୌସୁମୀ ଉପରେ ନିର୍ଭର କରୁ, ତା ବାଦେ ଆମର ଯୋଉ ଅପର କଲାମ ଜଳସେଚନ ଅଛି ବା ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ ଅଛି, ସେମାନେ ବି ଆପଣଙ୍କୁ

0: ଶେଷ ଭାବରେ ଯେତେବେଳେ ପାଣି ଯଦି ବାଇ ଚାନ୍ସ କଣ ଅସୁବିଧା ହେଲା ସେମାନେ ପାଣି ଯୋଗାଇ ପାରିବେ, ତେଣୁ ପାଣିର କିଛି ଏ ବର୍ଷର ଅସୁବିଧା ହବ ନାହିଁ। ତାପରେ ହେଲା ମୃତ୍ତିକା ପରୀକ୍ଷା କରିଦେବେ, ଯୋଉ ବିହନଟି ବ୍ୟବହାର ସେମାନେ ଆଗ ତାଙ୍କର ଗଜା ପରୀକ୍ଷା କରାଇଦେବେ, 100 ବିହନ ପକେଇବେ, 80 ବିହନ ଉପରକୁ ଗଜା ଆସିଲା ସେଇ ବିହନଟି ସେମାନେ ବ୍ୟବହାର କରିଦେବେ। ଗଜା ପରୀକ୍ଷା ସମୟ ଏଇଟା, ଯଦି ଗଜା ପରୀକ୍ଷା କରିଦେଲେ ଆମର 80% ଅଧିକା ଯଦି ବିହନ ତାଙ୍କର ଗଜା ବାହାରୁଛି ତାହେଲେ ସେଟା ଉପଯୁକ୍ତ ହଉଛି ଆମର ଚାଷ ପାଇଁ।
1: ତେବେ ସାର୍ ଏଇ ଯୋଉ ପରୀକ୍ଷା କଥା ଆପଣ କହିଲେ ସେଟା ଗୋଟେ ନିର୍ଦ୍ଧିଷ୍ଟ ସ୍ଥାନରେ, ଆମେ ଜମିର ଗୋଟେ ନିର୍ଦ୍ଧିଷ୍ଟ ସ୍ଥାନରେ ପରୀକ୍ଷାଟି କରିବାକୁ ପଡିବ କି?
0: ନାଇଁ, ଘରେ କରିପାରିବେ। ଆପଣଙ୍କ ଘରେ ଆମର ଯୋଉ ଜମା ମିଳୁଛି, ଯୋଉ ଖଲି ଜମା ଖରା ହଉଛି,
1: ସେଇ
0: ଜମାରେ ମାଟି ପୁରେଇକିରି ତା ଦେହରେ 100 ମଞ୍ଜି ପକେଇ ଦେଇକିରି, ବ୍ଲଟିଂ ପେପର ତ ସମସ୍ତଙ୍କ ପାଖରେ ମିଳିବ ନାହିଁ, ଯୋଉଟାକି ଆମେ ଲାବୋରେଟୋରୀ ଚାଷୀମାନେ ତାଙ୍କ ଲେବୁଲରେ ଆମର ଯୋଉ ଦନାରେ ଆମେ ଡାଲି ଖାଉଛେ ବା ସେମାନେ ତରକାରୀ ଖାଉଛନ୍ତି ସେଇ ଦନାରେ ସେ ଡାଲି ପୁରେଇକିରି ତା ଦେହରେ 100 ମଞ୍ଜି ଗଣିକିରି ପକେଇ ଦିଅନ୍ତୁ ଏବଂ ଓଦା ରଖନ୍ତୁ ମାଟିକି, ଯାହାଫଳରେ କି ଗଜା ତାଙ୍କର 3-4 ଦିନ ବାହାରି ଆସିବ। ତେଣୁ ତାଙ୍କର ବିହନ ପରୀକ୍ଷା କରିବା ଲାଗି ବିହନଟା ଯଦି ଠିକ ରହିଲା ତାହେଲେ ତାଙ୍କର ଉତ୍ପାଦନ କମିବାର କୌଣସି ଆଶଙ୍କା ରହିବ ନାହିଁ।
1: ତାପରେ ଯୋଉ ଆପଣ ପ୍ରଥମରୁ କହିଲେ ଯେ ସରି ବିହନକୁ ହିଁ ଅଧିକ ପ୍ରାଧାନ୍ୟ ଦେବା ପାଇଁ ବୋଲି, ଅନ୍ୟମାନେ ଯେଉଁ ହାଇବ୍ରିଡ୍ ବିହନ କିଣୁଛନ୍ତି ସେଥିରେ ଲସ୍ ହେଉଛି, ତେବେ ଯାହା ପ୍ରୋଭାଇଡ୍ ହେଉଛି ଯୋଉ ବି ବିହନ ମିଳୁଛି ସେସବୁ ପୁରା ପରୀକ୍ଷା କରିକି ଏସବୁ
0: ସେଇଟା ଆମର ସେଟା ପ୍ରାମାଣିକ ବିହନ ପ୍ରମାଣ ଯୋଗ୍ୟ ସେଗୁଡିକ ଯୋଉଟାକି ବିଶ୍ୱାସ ଯୋଗ୍ୟ। ହାଇବ୍ରିଡ୍ ବିହନରେ କୌଣସି ବିଶ୍ୱାସ ଯୋଗ୍ୟ ଜିନିଷ ନାହିଁ, ତାର ଅର୍ଥ ନୁହେଁ ଯେ ହାଇବ୍ରିଡ୍ ବିହନ ଭଲ ହଉନାହିଁ ଚାଷୀମାନଙ୍କୁ। ଆମେ କେବେ ହେଲେ ବି କାହିଁକି ହାଇବ୍ରିଡ୍ କରିକିରି ବି ଚାଷୀମାନେ ବହୁତ ଅଧିକ ଅମଳ ପାଉଛନ୍ତି, କିଛି ଅସୁବିଧା ନାହିଁ। ହାଇବ୍ରିଡ୍ ବିହନ କଲେ ତାର ଅପକାରିତା ବିଷୟରେ କହିଦେଉଛି। ପ୍ରଥମ ଜିନିଷ ହେଲା ହାଇବ୍ରିଡ୍ ଜିନିଷ ଲଗେଇବେ କେମିତି, କେତେ ଦିନରେ ଲଗେଇବେ, କେତେ ଦୂରତାରେ ଲଗେଇବେ, ତା ଦ୍ୱାରା ଅଧିକା ସାର ପ୍ରୟୋଗ କରିବାକୁ ପଡିବ ଏବଂ ରୋଗ ପୋକର ସମସ୍ୟା ଅଧିକା ରହିବ। ତେଣୁ ଏସବୁ ଜିନିଷକୁ ଯଦି ଦୃଷ୍ଟିରେ ରଖିକି ସେମାନେ ହାଇବ୍ରିଡ୍ ବିହନ କରିବେ କୌଣସି ଆପତ୍ତି ନାହିଁ।
1: ଯେଉଁ ବିହନ ଯୋଗାଇ ଦିଆଯାଉଛି ସେସବୁ ହାଇବ୍ରିଡ୍ ନା ଦେଶୀ ବିହନ?
0: ନା, ହାଇବ୍ରିଡ୍ ନୁହେଁ, ସେଟା ପ୍ରାମାଣିକ ବିହନ ସାର୍ଟିଫାଇଡ୍ ସେଟାକୁ ସାର୍ଟିଫିକେସନ କରା ହୁଏ। ସାର୍ଟିଫିକେସନ କଲା ପରେ ଆମେ ତାଙ୍କୁ ଚାଷୀମାନଙ୍କୁ ଯୋଗାଇ ଦେଇଥାଉ।
1: ତା ସହିତ ଆହୁରି ପାଣିପାଗ ହିସାବରେ ମଧ୍ୟ ବିହନ ବଣ୍ଟା ଯାଏ ଏଇ।
0: ମୋର କହିବାର ଉଦ୍ଦେଶ୍ୟ ହଉଛି ସରକାରୀ ସ୍ତରରେ ଯଦି ବିହନ କିଣିଥିବେ, ଯଦି ପ୍ରାକୃତିକ ବିପର୍ଯ୍ୟୟ କିଛି ହେଲା, ମରୁଡି ହେଲା ବା କୌଣସି ପ୍ରକାର ପୋକ ରୋଗରେ ନଷ୍ଟ ହେଲା, ତାହେଲେ ଯୋଉ ସରକାରଙ୍କର ଯୋଉ ସାହାଯ୍ୟ ମିଳୁଛି ସେଟା ଆମର ପ୍ରାମାଣିକ ବିହନକୁ ଦିଆଯିବ, ହାଇବ୍ରିଡ୍ ବିହନକୁ ସେଟା ମିଳିବ ନାହିଁ। ତେଣୁ ଚାଷୀ ସେ ସୁବିଧାରୁ ବଞ୍ଚିତ ହେବେ। ତେଣୁ ମୋର ସେମାନଙ୍କୁ ଅନୁରୋଧ ରହିବ ଯେତେ ସମ୍ଭବ ପାରୁଛନ୍ତି ସରକାରୀ ବିହନ ବ୍ୟବହାର, ସରକାରୀ ବିହନରେ କୌଣସି ପ୍ରକାର କମ୍ ଉତ୍ପାଦନ ଦେଉନାହିଁ, ସେ ବି ଭଲ ବିହନ ଦେଇପାରିବ। ତୃତୀୟ କଥା ହେଲା ମାଟି ପରୀକ୍ଷା କରିସାରିଲା ପରେ ଜମିର ପ୍ରସ୍ତୁତି, ଜମିକି ଭଲ କରି ପ୍ରସ୍ତୁତ କରିବାକୁ ପଡିବ। ଆମର ଖରାଟିଆ ଚାଷ, ଆମେ ଖରାଟିଆ ଚାଷ ନିଶ୍ଚୟ ବ୍ୟବହାର କରିବା, ବର୍ତ୍ତମାନ ତ ଭଲ 2-4 ବର୍ଷର ଅବସରା ହେଇଯାଇଛି, ଆମର 30 ପରଠାରୁ ଆହୁରି 2-4 ବର୍ଷରା ବର୍ଷା ହେବ। ତେଣୁ ଏଇ ଯୋଉ ବର୍ଷା ପାଣିପାଗ ଦେଖିକି ତାଙ୍କ ଜମିକି ସେମାନେ ହଳ କରିଦିଅନ୍ତୁ, ଖରାଟିଆ ଚାଷ, ଖରା ଟିକେ ବାଜିବା ଦରକାର। ଖରା ବାଜିଲେ ମାଟି ଭିତରେ ଥିବା ବିଭିନ୍ନ ଅଣୁ ଜୀବାଣୁ ଏଗୁଡାକ ସବୁ ନଷ୍ଟ ହେବେ, ପୋକ ରୋଗର ଯୋଉ ପୋକ ଥିବେ, ପୋକ ରୋଗର ଅଣ୍ଡା ଲାର୍ଭା ଏଗୁଡାକ ବି ନଷ୍ଟ ହେଇଯିବେ, କାହିଁକିନା ମାଟି ତଳ ଉପର ହେଇଯିବ, ତଳ ଯୋଉ ଅଣ୍ଡା ଫଣ୍ଡା ଥିବ, ଯୋଉ ପ୍ରକାର ବିନିଶକାରୀ ବିନାଶକାରୀ ଯୋଉ ଉତ୍ପାଦନ ଥିବ ସେଗୁଡାକ ସବୁ ନଷ୍ଟ ହେଇଯିବ, ଯାହାଫଳରେ ତାଙ୍କର ପରବର୍ତ୍ତୀ ଅବସ୍ଥାରେ ଫସଲ ଭଲ ରହିବ। ତେଣୁ ଖରାଟିଆ ଚାଷ କରନ୍ତୁ, ଗଭୀର ଚାଷ କରନ୍ତୁ, 6 ଇଞ୍ଚ ତଳକୁ ଚାଷ କରିବା ଦରକାର, ମାଟି ତଳ ଉପରେ ହେବା ଦରକାର ଏବଂ ଜମିର ଆମର ଚାଷୀମାନେ ବହୁତ ଜାଗାରେ ଆମେ ଦେଖିଛୁ କୋରାପୁଟ ଜିଲ୍ଲାରେ ଆମର ଅସମତୁଳ ଜମି, ଜମି ସମତୁଳ ନାହିଁ, ପାଣି ପଡ଼ିଲେ ଗଡ଼ିଯାଏ, ପାଣି ଗଡ଼ିଗଲେ କ'ଣ ହେବ, ମାଟିର ଉପର ଅଂଶ ଯେଉଁ 6 ଇଞ୍ଚ ମାଟି ଆମର ରହିଲା ସେଇଟା ପ୍ରକୃତରେ ଧାନ ଚାଷ ପାଇଁ ଦରକାର, ତା ତଳ ମାଟି ଆମର ଏତେ ତାଦେହରେ ଏତେ ଉପାଦାନ ନଥାଏ, ସବୁ ନଷ୍ଟ ହେଇକିରି ଉପରୁ ପାଣି ଧୋଇକି ପଳାଏ। ତେଣୁ ହିଡ଼ବାଳ ଟିକେ ଷ୍ଟ୍ରଙ୍ଗ ରଖିବା ଦରକାର, ଯେଉଁ ପାଣିଟା ପଡ଼ିବ ମାଟି ଯଦି ଭଲ କିରି ଚାଷ ହେଇଯିବ ତାହେଲେ ମାଟିର ପାଣିଟା ଉପରୁ ପଡ଼ିଲେ ସେଟା ମାଟି ଭିତରକୁ ଯିବ, ଯାହାଫଳରେ କି ଆମର ପାଣି ଅଭାବଟା ରହିବ ନାହିଁ। ଜଳଧାରଣ କ୍ଷମତା ଯେଉଁ କହୁଛନ୍ତି, ଜଳଧାରଣ କ୍ଷମତା ଜମିର ବଢ଼ିଯିବ। ତାପରେ ବିହନ ଯଦି ରଖିଛନ୍ତି ଘରେ, ସେ ବିହନକୁ ଟିକେ ବିଶୋଧନ କରିବେ, ବିହନ ବିଶୋଧନ ପାଇଁ ଆମର 22 ମିଳୁଛି 2 ଗ୍ରାମ ଗୋଟେ କେଜିରେ, ତାକୁ ଗୋଳେଇକି ଆଗ ବିହନ ବିଶୋଧନ କରିଦେଲେ ମାଟି ଭିତରେ ତ ଯୋଉ ଜୀବାଣୁ ଅଛନ୍ତି ନଷ୍ଟ ହେଇଗଲେ, ବିହନରେ ବି ବହୁତ ପ୍ରକାର ଜୀବାଣୁ ରହିଥାନ୍ତି, ଯୋଉଟାକି ପରବର୍ତ୍ତୀ ଅବସ୍ଥାରେ ଧାନ ଯେତେବେଳେ କିଲୋ ଦେବା ଅବସ୍ଥା ହେଇଯିବ ସେତେବେଳେ ବି ସେ ଇଏ ବାହାରିବ। ଆମର ବିଭିନ୍ନ ପ୍ରକାର ରୋଗ ହେଉଛି ଜମିରେ, ତେଣୁ ସେଇ ରୋଗ ଗୁଡିକ ନଷ୍ଟ ହେଇଯିବ ଯଦି

0: ବିହନକୁ ଶୋଧନ କରିବା, ତାହେଲେ ଆମର ଯେକୌଣସି ବିହନ ବ୍ୟବହାର କରନ୍ତୁ ସେଟାକୁ ଆମେ ବିହନ ବିଶୋଧନ କରିବା। ବିହନ ବିଶୋଧନ ଗୋଟେ ବଡ ଜିନିଷ, ସେଟା ଜଣାପଡ଼େ ନାହିଁ କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଫସଲର ବହୁତ କ୍ଷତି କରିଥାଏ, ତେଣୁ ଆମେ ସେଟାକୁ କରିପାରିବା। ତାପରେ ଆମେ ସାଧାରଣ ଭାବରେ ଯୋଉ ଜମିଟିକି ଆମେ ପ୍ରସ୍ତୁତ କରୁଛେ ତାକୁ ଆମର ଗୋବର ଖତର ମାତ୍ରା, ଆମର 50% ମାତ୍ରା ଗୋବର ଖତ ଏବଂ 50% ଆମେ ଦବା ସରକାରୀ ସାର। ରାସାୟନିକ ସାରର ବ୍ୟବହାର ଅଧିକା ନ କରି ଧୀରେ ଧୀରେ ଗୋବର ଖତ, ଜିଆ ଖତ ଏସବୁ ଜିନିଷ ଧନି ଚାଷ କରିକିରି ଯଦି ଆମେ ସବୁଜ ଚାଷ ବି ଦେଇପାରିବା, ଆମେ ଆଡଭାଇସ୍ କରୁଛୁ ଆସିଲାଣି ଆମର ଲ୍ୟାଣ୍ଡ ମାନଙ୍କୁ ସବୁ ଧନିଚା ଯୋଗାଇ ଦିଆଗଲାଣି, ଧନିଚା ବୁଣି ଦେବା ଦରକାର। ଧନିଚା ଆମର ଯେତେବେଳେ ଧାନ ରୋଇବେ ତାର ଧନିଚା ଗଛ ଫୁଲ ହବା ଆଗରୁ ତାକୁ ମାଟିରେ ମିଶାଇ ଦେବେ। ତାକୁ ମାଟିରେ ମିଶାଇ ଦେଲେ କଣ ହବ, ଯେ ମାଟିରେ ପବନ ଯିବା ଆସିବା କରିପାରିବ, ମାଟିରେ ତମେ ଯୋଉ ଆମେ ୟୁରିଆ ସାର ଦଉଛେ, ଆମର ୟୁରିଆ ସାର 25% ପର୍ଯ୍ୟନ୍ତ ସେ ଧନିଚା ଯୋଗାଇ ଦେବ। ଏବଂ ମାଟିର ଯୋଉ କ୍ୱାଲିଟି ଯୋଉଟା ଆମେ ଗୁଣ କହୁଛେ ଗୁଣବତ୍ତା, ମାଟିର ଗୁଣବତ୍ତା ବହୁତ ବଢିଯିବ। ମାଟି ଗୁଡାକ ଆମର ସାଧାରଣ ଭାବେ ଦେଖିବେ ବର୍ଷା ଛାଡ଼ୁ ଛାଡ଼ୁ ଜମି ଗୁଡାକ ଫାଟିଯାଏ, ଯଦି ଧନି ଚାଷ କରିବା ଜମି ଆଉ ଫାଟିବ ନାହିଁ, ଜଳ ଧାରଣ କ୍ଷମତା ବଢିବ, ମାଟିରେ ଉର୍ବରତା ବଢିବ ଏବଂ ପୋକ ରୋଗର ସମସ୍ୟା କମିଯିବ।
1: ଯେତିକି ପାରିବା ସେତିକି ଜୈବିକ ପ୍ରଣାଳୀରେ ହିଁ ଚାଷ କରିବାଟା
0: କରିପାରିବା ଭଲ। ଯେହେତୁ ଆମ ଜମିରେ ଜୈବ ଜିନିଷ ନାହିଁ, ଆମେ କଣ କରୁଛେ ଯେ ରାସାୟନିକ ସାର ଉପରେ ପୁରା ନିର୍ଭର କରିଦେଉଛେ। ଆମେ ଯେତେବେଳେ ଧାନ ଦଉଛେ ଡିଏପି ସାର ଦେଇଦେଉଛେ, ତା ସାଙ୍ଗରେ ଟିକେ ପଟାସ ମିଶେଇକି ଦେଇଦେଉଛେ, ତାପରେ ୟୁରିଆ ଆମେ ଟପ୍ ଡ୍ରେସିଂରେ ଦଉଛେ, 21 ଦିନରେ ଥରେ 50 ଦିନରେ ଥରେ ଆମେ 2 ଥର ଏମିତି ୟୁରିଆ ଦଉଛେ। ତେଣୁ ଆମେ ଏଇ ଯୋଉ ରାସାୟନିକ ସାର ପ୍ରୟୋଗ କରୁଛେ ତା ଫଳରେ ମାଟି ଟାଣ ହେଇଯାଉଛି, ଜୈବିକତା ନଷ୍ଟ ହେଇଯାଉଛି ଏବଂ ଉପକାରୀ ଆମର ଜମିରେ ବହୁତ ଉପକାରୀ ପୋକ ରୋଗ ହୁଅନ୍ତି। ସେ ଯୋଉ ଉପକାରୀ ପୋକ ରୋଗ ଯାକ ହୁଅନ୍ତି ସେ ଧୀରେ ଧୀରେ ରାସାୟନିକ ସାର ଦେଲେ ନଷ୍ଟ ହେଇଯାଆନ୍ତି।
1: ତେବେ ସାର ରାସାୟନିକ ସାର ବାରମ୍ବାର ଯଦି ଆମେ ପ୍ରୟୋଗ କରିବା ତାହେଲେ ନିହାତି ଭାବରେ ସେ ଜମିର
0: ନଷ୍ଟ ହେଇଯାଏ। ଏବେ ଆମର ସବୁଯାକ ଜମି ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି। ଆମର କୋରାପୁଟ ଜିଲ୍ଲା ଗୋଟେ ଏମିତି ଜିଲ୍ଲା, ଏଥିରେ ଜୈବ ଚାଷ ବହୁତ ଜାଗା ବହୁତ ମୁଁ ବୁଲିଛି, ବହୁତ ଦଶମପୁରରେ ବି ଚାକିରି କରିଛି, ନାରାୟଣପାଟଣା ବନ୍ଧୁମାନେ ଦେଖିଛି, ସେମାନେ ଜୈବ ସାରରେ ଭଲ ଉତ୍ପାଦନ ପାଉଛନ୍ତି। ତେଣୁ ଉତ୍ପାଦନ କମିବାର କିଛି ଅସୁବିଧା ନାହିଁ, ଉତ୍ପାଦନ କମେ କାହିଁକି, ଯେ ଆମେ ଯଦି ବାରମ୍ବାର ରାସାୟନିକ ସାର ଦେବା, ରାସାୟନିକ ସାର ନାଇଟ୍ରୋଜେନ 36% ଅଛି ବୋଲି ଆମେ ଜାଣିଛେ, 86 ଭାଗ ନାଇଟ୍ରୋଜେନ ରହିଲେ ଆଉ ଯୋଉ ରହିଲା 54 ଭାଗ ସେଗୁଡାକ ନାଇଟ୍ରୋଜେନକୁ ବାନ୍ଧି ରଖିବା ପାଇଁ ସେ ସାରରେ ପ୍ରୟୋଗ କରାଯାଇଥାଏ, ସେଗୁଡ଼ିକ ମାଟି ଭିତରେ ରହିଲା ଏବଂ ତାର ଖରାପ ଇଫେକ୍ଟ ଗଛ ଉପରେ ପଡ଼େ, ଯାହାଦ୍ୱାରା କି ରୋଗ ପୋକ ବଢିବାର ସମ୍ଭାବନା ରହେ। ରୋଗ ପୋକ ସେଥିପାଇଁ ଆମର ହଉଛି ରାସାୟନିକ ସାର ଦ୍ୱାରା, ତେଣୁ ତାକୁ ଯେତେ କମେଇକି ଜୈବ ସାର ଯେତେ ପ୍ରୟୋଗ କରିବା ଆମର ଫଳ ସେତେ ଆମେ ଇଏ ପାଇପାରିବା। ଯେ ଜମିକି ଯଦି ସମତଳ କରିବା ଆମେ, ଯୋଉଟା କି ଆମର ବୟସ ଆପେକ୍ଷ, କିନ୍ତୁ ଆଜିକାଲି ସରକାରୀ ସ୍ତରରେ ବହୁତ ପ୍ରକାରର ସବସିଡି ମିଳୁଛି, ଆମର ଫାର୍ମ ଇମ୍ପ୍ଲିମେଣ୍ଟ ଯୋଉଟାକୁ ଆମର କୃଷି ଯାନ୍ତ୍ରିକକରଣ କରିବା ପାଇଁ ହେଲା ସବସିଡିରେ ମିଳୁଛି। ଗୋଟେ ଗୋଟେ ପଞ୍ଚାୟତରେ ଆଟଲିଷ୍ଟ ଗୋଟେ ଗୋଟେ ଯଦି ଲେବଲର ଆଣିକି ରଖନ୍ତେ, ଆମର ଲେଜର ଲେବଲର ମିଳିଲାଣି, ଯୋଉଟା କି ଆମର କୋଷ୍ଟାଲରେ ବହୁତ ସଂଖ୍ୟାରେ ବ୍ୟବହାର ହେଉଛି। ତାଙ୍କର ଜମି ଯାକ ସମତଳ କରିଦେଲେ ଲେବଲରେ କଣ ହବ, ପ୍ରତି ଇଞ୍ଚ ମାଟିକୁ ସେମାନେ ହିସାବ କରିକି ସେ ସମତଳ କରିଦେବ ସେ ଯନ୍ତ୍ର, ଯାହାଫଳରେ କି ପାଣିଟା ଆଉ ବୋହିକି ଯିବନି, ବାହିର ଯୋଉ ସ୍ରୋତଟା ରହେ ସ୍ରୋତଟା କମିଯିବ। ଆମର ବହୁତ ସ୍ରୋତ କମିଗଲେ ଉପର ମାଟିଟା ନଷ୍ଟ ହବନି ଏବଂ ତଳ ଭାଗର ମାଟି ସବୁବେଳେ ଆଦ୍ର ହେଇକି ରହିବ, ଯାହାଦ୍ୱାରା କି ଗଛ ବହୁତ ବହୁତ ସମୟ ପର୍ଯ୍ୟନ୍ତ ବଞ୍ଚିପାରିବ, ମରିବ ନାହିଁ। ବର୍ତ୍ତମାନ ଆମର ପ୍ରାଥମିକ ସ୍ତରରେ ଏତିକି କାମ କରିପାରିବା, ତାପରେ ଆମେ ରୋଗ ପୋକକୁ ଆସିବା। ରୋଗ ପୋକର ସର୍ବେକ୍ଷଣ ପାଇଁ ଆମର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଆମର ଯୋଉ ଓଭରସେଲ ଭାଇମାନେ, ଗ୍ରେଡ୍ ଓଲ ଭାଇମାନେ, ଏଗ୍ରିକଲଚର ଅଫିସର୍ସ ମାନେ ଅଛନ୍ତି ବ୍ଲକ ସ୍ତରରେ, ସେମାନେ ତ ବାରମ୍ବାର ଯାଉଛନ୍ତି, ଗାଁ ଗହଳିକି ଯାଉଛନ୍ତି, କିନ୍ତୁ ଚାଷୀର ପ୍ରଥମ କାମ ହେଉଛି ଚାଷୀ ତାର ଜମିକୁ ସବୁଦିନ ନିରୀକ୍ଷଣ କରିବ, କୌଣସି ପ୍ରକାର ଯଦି ପୋକ ରୋଗ ଦେଖିଲା ବା କୌଣସି ଆଡଭର୍ସ ଜିନିଷ ଦେଖିଲା ସେ ସାଙ୍ଗେ ସାଙ୍ଗେ ଖବର ଦେବ, ଖବର ଦେଲେ ସେଟା ଯଦି ପ୍ରଥମ ସ୍ତରରୁ କଣ୍ଟ୍ରୋଲ କରାଯିବ ତାହେଲେ ସେଟା ଆଉ ବଢିବ ନାହିଁ। ଆମର କଣ ହୁଏ ସାଧାରଣତଃ, ଯେତେବେଳେ ଆମର କାଣ୍ଡାବିନ୍ଧା ଲାଗିଯାଉଛି, କାଣ୍ଡାବିନ୍ଧା ହେଲା ପରେ ଆମର ଚାଷୀ ମାନେ ତାକୁ ଦେଖୁଛନ୍ତି ଯେ ଆମର ଏଠି ମରିଗଲା, ଆମର ଏଇଟା ହେଇଗଲା, ସେତେବେଳକୁ ଅଲରେଡି ସରିଗଲାଣି, ପୋକ ତାର ସେକେଣ୍ଡ ଷ୍ଟେଜକୁ ପଳେଇଲାଣି। ତେଣୁ ଆମକୁ ପ୍ରଥମରୁ ଟିକେ

0: ଚାଷୀମାନେ ତାଙ୍କର ଚାଷୀମାନେ ତାଙ୍କର ସମୟ ବାହାର କରି ସବୁଦିନ ପାଣିଠୁ ଆରମ୍ଭ କରି ସାରଠୁ ଆରମ୍ଭ କରି ପୋକ ରୋଗ ସର୍ବେକ୍ଷଣ ସବୁ ଜିନିଷ ଚାଷୀମାନେ ଟିକେ ସବୁ ରେଗୁଲାରଲି ଯଦି ଦେଖିବେ ତାହେଲେ ତାଙ୍କର ଭଲ ଫସଲ ଅମଳ କରିବେ।
1: ଆଜ୍ଞା ସାର୍, ତ ଆପଣଙ୍କର କଥା ଶୁଣିକି ଚାଷୀ ଭାଇ ଭଉଣୀ ମାନେ ଉପକୃତ ହୋଇଥିବେ ଏବଂ ନିଜର ପ୍ରସ୍ତୁତି ବିଷୟରେ ମଧ୍ୟ ତର୍ଜମା କରିଥିବେ ଯେ ସେମାନେ କୋଉ ପାଖରେ ଛାଡି ଦେଇଛନ୍ତି ଏବଂ କେତିକି ନିଜକୁ ଆହୁରି ପ୍ରସ୍ତୁତ କରିବା ଦରକାର ବୋଲି। ଆପଣଙ୍କର ମାନେ ସହଯୋଗ ପାଇଁ ବହୁତ ବହୁତ ଧନ୍ୟବାଦ ସାର୍। ଆପଣ ଯୋଉ ପରାମର୍ଶ ଦେଲେ ନିହାତି ଭାବରେ ଆମ ମାନଙ୍କୁ ବହୁତ ଉପକୃତ ହେବ।
0: ଧନ୍ୟବାଦ।
1: ଆଜ୍ଞା ସାର୍, ରହିଲୁ, ନମସ୍କାର।
2: ହେଲେ କେମିତି ଲାଗିଲା କଥା? ସେ ସାର୍ କୁ ତମେ ଯେମିତି ପଚାରୁଛ ଗୋଟେ ଗୋଟେ କରି ପ୍ରଶ୍ନ, ତାଙ୍କେ ଗୋଟେ ଗୋଟେ କରି ଉତ୍ତର ଦଉଛନ୍ତି।
3: ନାଇଁ ନାଇଁ, ତାଙ୍କେ ମାନେ ମିଶା ସବୁବେଳେ ଚେଷ୍ଟା କରିବେ ଯେ ଚାଷୀ ଭାଇ ଭଉଣୀ ମାନଙ୍କୁ କେମିତି ସଠିକ ସୂଚନା ପହଞ୍ଚେଇ ପାରିବେ ବୋଲି ଆମ ମାଧ୍ୟମରେ ତାଙ୍କେ ଗୋଟେ ପହଞ୍ଚେଇବାର ରାସ୍ତା ବାହାର କରିଛନ୍ତି। ହେଲେ ଟିକେ ବୈଠ ଘରେ ଗୀତ ବାଜନା ନହେଲେ ଆଜି ବାହୁଡା ଯାତ୍ରାଟା ଜମିବ କି
2: ଜମିବ ନାହିଁ? ଚାଲ ଗୋଟେ ଗୀତ ଶୁଣିବା।
3: ହଁ।

0: ଏବେ ଲାଗିଲା ନା ବାହୁଡା ଯାତ୍ରା ଭଳିଆ ଆଉ ଗୀତ ନାହିଁ କିଛି ନାହିଁ ଭଲ ଲାଗିବ କି?
1: ହଁ ବଢିଆ ଲାଗିଲା, ବେଶୀ ବଢିଆ ଲାଗିଲା ବାହୁଡା ଯାତ୍ରାରେ ଗୋଟେ ଗୀତ ବାଜିଲାରୁ କା ମନଟା ଟିକେ ଶାନ୍ତି ଲାଗିଲା, ବଢିଆ ଲାଗିଲା।
0: ହେଲେ ତମେ କଣ ଆଣିଛ ନା ନା ଖାଲି କଥା ଶୁଣିବ ନା କଣ?
1: ନାଇଁ ନାଇଁ ଆଣିଛି ନା, ଆଉ ଆଜିର ଚାଷୀରେ ମୁଇଁ ଗୋଟେ ପାଳ ଛତୁ ଚାଷ କରୁଥିଲେ ଆମର ଏସ୍ଏଚ୍ଜି ମହିଳା ହେଲା, ତାଙ୍କଠୁ ମୁଇଁ ଗୋଟେ କଥା ଆଣିଛି। ତାଙ୍କେ ବଢିଆ ପାଳ ଛତୁ ଘରେ ଥାଇକିନା ଆମେ କେମିତି ପାଳ ଛତୁ ଚାଷ କରିପାରିବା, ଦୁଇ ପଇସା ଆମେ କେମିତି ରୋଜଗାର କରିପାରିବା, ନିଜେ ନିଜେ ଘରେ ଥାଇକିନା କେମିତି ଅଳ୍ପ ଟିକେ ଜାଗାରେ ମିଶା ଆମେ ପାଳ ଛତୁ କେମିତି ଚାଷ କରିପାରିବା ସେ ବିଷୟରେ ତାଙ୍କେ କହିଛନ୍ତି, ଶୁଣିବା। ଚାଲ
0: ଚାଲ ସୁନ୍ଦର ହେଲେ।
2: ମାଉସୀ ନମସ୍କାର। ମାଉସୀ ଆପଣ ଚାଷ କରନ୍ତି କି?
3: ଆଜ୍ଞା ଚାଷ କରୁ।
2: କଣ କଣ ଚାଷ କରନ୍ତି?
3: ପନିପରିବା, ଫୁଲ, ପାଳ ଛତୁ।
2: ପନିପରିବା, ଫୁଲ ଚାଷ, ପାଳ ଛତୁ ଚାଷ କରନ୍ତି। ଆପଣ କେତେ ବର୍ଷ ହେଲା ଚାଷ କରୁଛନ୍ତି?
3: ମୁଁ 5 ବର୍ଷ ହେଲା ଚାଷ କରୁଛି।
2: ଆପଣ ନିଜର ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦେବେ କି?
3: ହଁ, ମୁଁ ଭାଗ୍ୟଶ୍ରୀ ସ୍ୱାଇଁ, ଗ୍ରାମ ନଳିବସନ୍ତ, ପୁରୀ ଜିଲ୍ଲାରୁ କହୁଛି।
2: ଆପଣଙ୍କ ଘରେ ଆଉ କିଏ କିଏ ସବୁ ଚାଷ କରୁଛନ୍ତି?
3: ବାପା ଧାନ ଚାଷ କରନ୍ତି, ଆଉ ମୁଁ ଆଉ ବୋଉ ପାଳ ପନିପରିବା ଫୁଲ ଏମିତି ଚାଷ କରୁ।
2: ହେଲେ ଏଇ ଯୋଉ ପାଳ ଛତୁ ଚାଷ କରୁଛନ୍ତି ଏଇଟା କେବେଠୁ କଲେଣି?
3: ଆମର ଗୋଟେ ଏସ୍ଏଚ୍ଜି ଗ୍ରୁପ ଅଛି, ସେଠୁ 5 ବର୍ଷ ପୂର୍ବରୁ ଲୋନ୍ ଆଣିକି ପାଳ ଛତୁ ଚାଷ ଆରମ୍ଭ କଲି। ଧୀରେ ଧୀରେ ସେଥିରେ ଲାଭବାନ ହେଲି, ସେଥିପାଇଁ ମୁଁ ତାକୁ ଆଗକୁ ବଢେଇଛି।
2: ପାଳ ଛତୁ ଚାଷଟା ସବୁ ଋତୁରେ କରାଯାଇ ପାରିବ କି?
3: ହଁ, ସବୁ ଋତୁରେ କରାଯାଇପାରିବ, ମାତ୍ର ବର୍ଷା ଋତୁରେ ଏହାର ଅମଳ ଟିକେ କମ ହୁଏ, ସବୁ ଋତୁରେ କରାହେଇପାରିବ।
2: ହେଲେ ଏଇ ଯୋଉ ପାଳ ଛତୁ ଚାଷଟି ଆପଣ କରୁଛନ୍ତି କିପରି କରୁଛନ୍ତି, ଏହାର ପ୍ରଣାଳୀ କେମିତି?
3: ପ୍ରଥମେ ଛତୁ ଚାଷ ପାଇଁ ନଡ଼ା ବା ଛଣ ଦରକାର।
2: ହଁ,
3: 2 ଫୁଟରୁ 3 ଫୁଟ ହିସାବରେ କାଟିକି ସାଇଜ କରାଯାଏ। ତାପରେ ତାକୁ 8-10 ଘଣ୍ଟା ପାଣିରେ ଭିଜାଯାଏ, ପାଣିରୁ କାଢି ରଖୁ। ରଖିକି କିଛି 2-3 ଘଣ୍ଟା ଖଣ୍ଡେ ରଖି ସାରିଲା ପରେ ତାକୁ ଚିପୁଡ଼ିକି ହାତରେ ଦେଖୁ, ଯଦି ହାତରୁ ଛଣରୁ ପାଣି ନ ବାହାରୁଛି ମାତ୍ର ହାତର କପୁଲି ଓଦା ଲାଗୁଛି, ତାହେଲେ ଜାଣିବେ ଯେ ଏଟା ଛତୁ ଚାଷ ପାଇଁ ଉପଯୁକ୍ତ। ସେମିତି ଅବସ୍ଥାକୁ ଆସିଲା ପରେ ତାକୁ ଆମେ ଆଣିକି ଛତୁ ଚାଷ କରିବା ପାଇଁ ବେଡ୍ ପକାଉ। ବେଡ୍ରେ 4-5ଟି ଛଣକୁ ଟାଇଟ୍ କରିକି ରଖୁ, ତା ଦେହରେ ମଞ୍ଜି ପକା ହେବ। ମଞ୍ଜି ପକେଇ ସାରିଲା ପରେ ତାପରେ ବେସନ ପକେଇବା, 4 ପଟରୁ 2

0: ଛାଡିକି ମଞ୍ଜି ପକେଇବେ, ଚାରିପଟ ସାଇଡ଼ରେ ମଞ୍ଜି ପକା ହେବ। ପକା ହେଲା ପରେ ତାପରେ ବେସନ ଚୁନା ପକା ହେବ। ପକେଇ ସାରିଲା ପରେ ତାପରେ ପୁଣି ଉତ୍ତରରୁ ଦକ୍ଷିଣକୁ ଛଣ ପକାଉ, ଟାଇଟ କରି ଛଣ ପକା ହେବ। ଲୁଜ୍ ରହିଲେ ସେ କଣ ହେଲା, ଏୟାର ପାସ୍ କରେ ତା ଭିତରେ, ସେଥିପାଇଁ ଏତେ ଭଲ ଫୁଟେନି, ସେଥିପାଇଁ ଟାଇଟ କରିକି ପକାଉ। ପକେଇ ସାରିଲା ପରେ ତା ଉପରେ ପୁଣି ଚାରିପଟରୁ ମଞ୍ଜି ପକା ହୁଏ, ତା ଉପରେ ବେସନ ପକା ହୁଏ। ମଞ୍ଜି ଆଉ ମଞ୍ଜି ଭିତରେ 2 ଇଞ୍ଚରେ ଡିଷ୍ଟାନ୍ସ ରଖା ହୁଏ। ରଖାଇ ସାରିଲା ପରେ ତାପରେ ପୁଣି ପଶ୍ଚିମରୁ ପୂର୍ବକୁ ଛଣ ପକା ହୁଏ, ପୁଣି ସେମିତି ଟାଇଟ କରିକି ଛଣ ପକା ହୁଏ। ପକା ହେଇ ସାରିଲା ପରେ ତାପରେ ପୁଣି ମଞ୍ଜି ପକାଏ, ଲାଷ୍ଟ ଉପରେ ମଝିରେ ମଧ୍ୟ ମଞ୍ଜି ପକାଯାଏ, ଛତୁ ମଞ୍ଜି ପକାଯାଏ। ତାପରେ ପୁଣି ବେସନ ପକାଯାଏ, ବେସନ ପକାଯାଇ ସାରିଲା ପରେ ତାପରେ ଗୋଟେ ଛଣକୁ ପୁରା ଖୋଲିକି ତାପରେ ଘୋଡ଼ିଆ ଯାଏ, ବେଶୀ ମୋଟା ନାହିଁ, ପତଳା ଲେୟାର ଗୋଟେ ହୁଏ ଉପରେ। ତାପରେ 6 ଫୁଟରୁ 6 ଫୁଟ ଗୋଟେ ଧଳା ପଲିଥିନ ଆଣିକି ତାପରେ ପକାଯାଏ, ତଳ ପଟ ଘୋଡ଼ା ଯାଏନି, କେବଳ ଉପର ଆଉ ଚାରିପଟ ସାଇଡ୍ ରୁ ଘୋଡ଼ିଆ ହୁଏ। ତାପରେ 10 ଦିନ, 8-10 ଦିନ ଭିତରେ ତାକୁ ପଲିଥିନ କଢାଯାଏ। କଢାଇ ସାରିଲା ପରେ ତାକୁ ପବନ ଆଉ ସୂର୍ଯ୍ୟ କିରଣ ଟିକେ ବାଜିଲା ପରେ ସେଥିରେ ଛତୁ ଫୁଟେ, ତାପରେ ଆମେ ତାକୁ ଅମଳ କରିକି ଆଣୁ।
1: ଆଚ୍ଛା, ହେଲେ ଏଇ ଯୋଉ ପ୍ରଣାଳୀଟା କେତେ ଦିନ ଭିତରେ କାର୍ଯ୍ୟକାରୀ ହୁଏ, ମାନେ ଆପଣ ଏହାକୁ ଯେଉଁ ଆରମ୍ଭ କରନ୍ତି, ଏଇ ପାଳଛତୁଟା କୋଉ ମାସରୁ କୋଉ ମାସ ଭିତରେ ହେଇଯାଏ?
0: 15 ଦିନରେ ହେଇ ହୁଏ, ଏହି
1: 15 ଦିନ
0: ମାସରେ।
1: ଭିତରେ,
0: ହଁ, 15 ଦିନ ଭିତରେ ଛତୁ ଫୁଟେ।
1: 15 ଦିନ ଭିତରେ ହେଇଯାଏ। ଆପଣ ଯେ ଯୋଉ ଛତୁ ଚାଷ କରୁଛନ୍ତି, ଏଥିପାଇଁ ଆପଣଙ୍କୁ ସରକାର କିଛି ସହଯୋଗ କରୁନାହାନ୍ତି କି?
0: ନାଇଁ, ସରକାରଙ୍କ ସହାୟତା ଏପର୍ଯ୍ୟନ୍ତ କିଛି ମିଳିନି ଆମକୁ, ଆମେ ନିଜେ ନିଜେ ଘରେ କରୁଥାଉଛୁ।
1: କେବେ ବି ସରକାରଙ୍କର ସହାୟତା ସହଯୋଗ ମାଗି ନାହାନ୍ତି?
0: ନାଇଁ, ଆମକୁ ଆମେ ଜାଣିନୁ ସେଟା କେମିତି ହଉଛି କଣ, ଆମେ ଗାଁରେ ରହୁଛୁ ଯେହେତୁ ଏସବୁ ଜିନିଷର ସୁବିଧା ଆମକୁ ମିଳୁନି।
1: ହେଲେ ପାଳଛତୁ ଚାଷରେ ଜଳର ଆବଶ୍ୟକତା ଅଛି କି ନାହିଁ?
0: ଜଳର ଆବଶ୍ୟକତା ବହୁତ କମ, କେବଳ ନଡ଼ା ଭିଜିବା ପାଇଁ ଯେତିକି ଛଣର ଆବଶ୍ୟକତା, ମାନେ ଜଳର ଆବଶ୍ୟକତା ସେତିକି, ନଡ଼ା ନଡ଼ା ଆଉ ଛଣକୁ ଭିଜିବା ପାଇଁ। ଆଉ ବାକି ଖରାଦିନେ ମଝିରେ ମଝିରେ 2-4 ଦିନରେ ଥରେ ଲେଖାଏଁ ପାଣି ସ୍ପ୍ରେ କରାଯାଏ।
1: ହେଲେ ସବୁ ଚାଷରେ ତ ସାଧାରଣତଃ ପୋକ ଲାଗିବାର ସମ୍ଭାବନା ଥାଏ, ଏଇ ପାଳ ଛତୁରେ ପୋକ ଲାଗିଲେ ଏହାର ନିରାକରଣ ଆପଣ କିପରି କରୁଛନ୍ତି?
0: ନାଇଁ, ଏପର୍ଯ୍ୟନ୍ତ ତ ପାଳ ସୁତରେ ଆମର କେବେ ପୋକ ଲାଗିନି, ଆଉ ପୋକ ଏମିତି ଲାଗିବାର କେବେ ମୁଁ ଜାଣିନି ଯେ ପୋକ ଲାଗିବ, ପାଳ ସୁତରେ କେବେ ପୋକ ଲାଗିନି। ବାକି ତାର ଅମଳ ଉପରେ ମାନେ ପାର୍ଥକ୍ୟ ଦେଖାଯାଏ, କେବେ ବେଶୀ ହୁଏ କେବେ କମ ହୁଏ।
1: ହଁ, ପାଳ ଛତୁ ଅମଳ କଲା ପରେ ଏହାକୁ ବିକ୍ରି ପଟା କିପରି କରୁଛନ୍ତି?
0: ବିକ୍ରି ପାଇଁ ଆମର ଏଠି ଗାଁ ପାଖରେ ମାର୍କେଟ ଅଛି, ମାର୍କେଟରେ ବେପାରୀମାନେ ବି ଖୋଜୁଛନ୍ତି, ସେମାନେ ଖୋଜୁଛନ୍ତି।
1: ଯଦି ଆମ ଚାଷୀ ଭାଇ ଭଉଣୀ ମାନେ ପାଳ ଛତୁ ଚାଷ କରିବେ, ସେଥିରେ ଅଧିକ ଲାଭ ପାଇପାରିବେ ନା କିଛି କ୍ଷତି ବି ସହିବାକୁ ପଡିବ?
0: ନାଇଁ, ଏତେ କ୍ଷତି ହବାର ନାହିଁ, ସବୁବେଳେ ଲାଭ ଏଇଟା ହୁଏ। ମୁଁ ଗୋଟେ ମହିଳା ଚାଷୀ ଭାବରେ କହିବି ଯେ ସବୁ ମହିଳାମାନେ ସ୍ୱାବଲମ୍ବୀ ହେବା ଦରକାର, ସବୁ ଚାଷୀ ଭଉଣୀ ମାନେ ନିଶ୍ଚୟ ପାଳ ଛତୁ ଚାଷ କରନ୍ତୁ ଆଉ 2 ପଇସା ଲାଭ ପାଆନ୍ତୁ। ପାଳ ଛତୁରେ କିଛି କ୍ଷତି ନାହିଁ, ବରଂ ଅଳ୍ପ ପଇସା ଖର୍ଚ୍ଚ କରି ଆମେ ଏଥିରୁ ଅଧିକ ଲାଭ କରିପାରିବା।
1: ଆପଣ ଚାଷୀ ଭାବେ କେତେ ଖୁସି ଅଛନ୍ତି?
0: ବହୁତ ଖୁସି ଅଛି ଚାଷୀ ଭାବରେ।
1: ଧନ୍ୟବାଦ ମାଉସୀ, ଆପଣ ଆମକୁ ଆପଣଙ୍କର ବ୍ୟସ୍ତବହୁଳ ସମୟରୁ ଅଳ୍ପ ସମୟ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
2: ହେଲେ ଦିଦି ତ ବଢିଆ କଥା କହିଲେ, ଆମର ସବୁ ଚାଷୀ ଭଉଣୀ ମାନଙ୍କୁ ଭଲ ଲାଗିଥିବ, ଏମିତି ମଧ୍ୟ ଚେଷ୍ଟା ଆମେ କରିପାରିବା। ହେଲେ ବୈଠକରକୁ ଏଠି ରଖିକି ଭାରିବା କି?
3: ଭାରିବା ଭାରିବା, ଦେଖୁଛ ତ କେମିତି ବର୍ଷା ହେଇଥାଉଛି,
2: ହଇ ପୁରା ବେଳାବେଳି ବାହାରିଲେ ତ ଘରକୁ ପହଞ୍ଚିବା, ଏଇ ଅନ୍ଧାର ରାତିକୁ ଆଉ ଲେଟ୍ କରିବାନି।
3: ଯିବା ଯିବା
2: ଯିବା, ଚାଲ ଯିବା।

0: ପ୍ରଚାର କଲୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ

0: ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣଙ୍କ ସ୍ୱପ୍ନକୁ ସତ କରିବା ଆଉ ସମୟର ପରୀକ୍ଷା ନେବା ପାଇଁ ଚେଟିନାଡ୍ ସୁପର ଗ୍ରେଡ୍ ସିମେଣ୍ଟ ଅଲ୍ଟିମେଟ୍ ଚଏସ୍ ବିଲ୍ଡିଂକୁ ଷ୍ଟ୍ରଙ୍ଗ ଫାଉଣ୍ଡେସନ ଦେବା ପାଇଁ ଚେଟିନାଡ୍ ସିମେଣ୍ଟ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ସଂସଦ ସମୀକ୍ଷା ଲେଖରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣିଲେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀ ଥିଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତ ରଚନା କରିଥିଲେ ପୀତାମ୍ବର ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ଏବଂ ସ୍ୱର ସଂଯୋଜନା କରିଥିଲେ ପ୍ରଫୁଲ୍ଲ କୁମାର ରାଉତରାୟ। ବିଭିନ୍ନ ଯନ୍ତ୍ରାଂଶରେ ଥିଲେ ତବ୍ଲାରେ ଚିତ୍ତରଞ୍ଜନ ମହାପାତ୍ର, ବଂଶୀରେ ସରୋଜ କୁମାର କୁଲଦୀପ, ଅର୍ଗାନରେ ଥିଲେ ମହେଶ୍ୱର ନାୟକ, ଗିଟାର ଅମିତ ଦାସ, ସ୍ପେଶାଲ ଇଫେକ୍ଟସ୍ରେ ଥିଲେ ଆଶୁତୋଷ ସାମନ୍ତରାୟ ପାତ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ସାଥିରେ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମରେ ଶୁଣନ୍ତୁ ସନ୍ତୁର ବାଦନ। ଶିଳ୍ପୀ ପଣ୍ଡିତ ଶିବ କୁମାର ଶର୍ମା ପରିବେଷଣ କରିଛନ୍ତି ରାଗ ଶିବରଞ୍ଜନୀ।

0: କିନ୍ତୁ ମୋତେ ତ ତମେ ଖାଇବାକୁ ଦେଇଛ।
1: ଆଉ କ'ଣ କରିଥାନ୍ତି, ହାଣ୍ଡିରେ ଯୋଉ ପଖାଳ ପାଣି ଥିଲା ସେତକ ତମକୁ ଦେଲି, ମୁଁ ଖାଲି
0: ପାଣି ପିଇ ରହିଛ।
1: ହଁ, ଆଉ କ'ଣ କରିଥାନ୍ତି ଯେ,
0: ଚାଉଳ ଦୁଇଟା ବସେଇଥିଲନି, ଅସୁବିଧା କ'ଣ ହେଲା?
1: ତମେ ତ ଭୋଳାନାଥ, ତମକୁ ଆଉ କ'ଣ କହିବି। ହପ୍ତାକ ତଳେ ଯୋଉ ଲୁଗାଖଣ୍ଡକ ବୁଣିଥିଲ ସେତକ ପ୍ରଧାନ ଘରେ ଦେଇ ଦିମାନ ଚାଉଳ ଆଣିଥିଲି, ଚାରିଦିନ ଚଳିଗଲା, ଆଉ କେତେଦିନ ଯିବ ଯେ। ସେଇଦିନଠୁ ତ ତମେ ଲୁଗାବୁଣା ବନ୍ଦ, ଏ ପୋଥି ଲେଖାରେ ତମେ ମାତିଛ। ଆମ ହୀନ କପାଳକୁ ସିନା ପିଲା ଛୁଆ ନାହାନ୍ତି, ଯଦି ପୁଞ୍ଜାଏ ଥାନ୍ତେ ବଞ୍ଚତେ କେମିତି କହିଲ?
0: ସେଇଥିପାଇଁ ତ ଆମକୁ କାଳିଆ ଠାକୁର ପିଲା ଛୁଆ ଦେଇନାହାନ୍ତି କମଳୀ।
1: ନା ନା, ଏଟା ମୋ କପାଳ ଦୋଷ।
0: ତମେ ବୁଝୁନା କମଳୀ, ଏ ଜଗା କାଳିଆ ସୁଭଦ୍ରା ସେ ଆମର ପିଲା ଛୁଆ, ବାପ ମା।
1: ମୋର ଯେତେବେଳେ କୋଳ ଖାଲି, ତମେ ପରିହାସ ନ କରିବ କେମିତି?
0: ମୁଁ ପରିହାସ କରୁନି କମଳୀ, ସତ କହୁଛି, ସେଇମାନେ ଆମର ଟିକି ପିଲା। ଏ କ'ଣ କମଳୀ, ତମ ଆଖିରେ ଲୁହ?
1: ନା, ସିଏ କିଛି ନୁହେଁ।
0: ତମେ ମୋତେ ବାହା ହେଇ ଖୁବ୍ ଦୁଃଖ ପାଉଛ କମଳୀ, ଦିଓଳା ଦି ମୁଠା ଆହାର ମୁଁ ତମକୁ ଦେଇପାରୁନି, କୋଡ଼ରେ ପିଲାଟେ ବି ଦେଇପାରିଲିନି।
1: ସେମିତି କୁହନି
0: ନା କମଳୀ, ମୁଁ ଗୋଟେ ଅପଦାର୍ଥ ସ୍ୱାମୀ, ଏକେ ତ ଅଛବ ଜାତିରେ ଜନ୍ମ, ସେଥିରେ ପୁଣି ନିକମା। ତମେ
1: ଇଏ କ'ଣ କହୁଛ?
0: ତମେ ତମ ବାପ ଘରକୁ ଚାଲିଯା କମଳୀ, ବାପା ଆଉ କେଉଁଠି ହାତକୁ ଦେହାତ କରିଦେବେ, ତମେ ସୁଖରେ ରହିବ, ଆଖିରୁ ଲୁହ ଶୁଖିଯିବ।
1: ଏକଥା ପୁଣି ତମେ କହୁଛ? ତମ ଠାକୁର କ'ଣ ତମକୁ ଏଇ କଥା ଶିଖେଇଛନ୍ତି
0: କମଳୀ?
1: ସତକୁ ତମେ ଏଇଆ କ'ଣ ତମର ଇଚ୍ଛା? ତମ ଦେବତା ଜଗନ୍ନାଥ, ହେଲେ ତମେ ତ ମୋ ଦେବତା, ତମେ ମୋ ଜଗନ୍ନାଥ, ତମେ ମୋ ପୁରସ୍ତମ, ତମରି ଗୋଡ଼ ତଳେ ମୁଣ୍ଡ ରଖି ମୁଁ ଭୋଗଶେଷ ସବୁ ଭୁଲିଯିବି।
0: ହଁ କମଳୀ, ପୋଥି ଲେଖା ସହିତ ପେଟ କଥା ମଧ୍ୟ ଚିନ୍ତା କରିବାକୁ ହବ। ଆଜିଠାରୁ ପୁଣି ଖଣ୍ଡେ ଲୁଗାବୁଣା ଆରମ୍ଭ କରିବି।

0: ଆଜିଠାରୁ ପୁଣି ଖଣ୍ଡେ ଲୁଗାବୁଣା ଆରମ୍ଭ କରିବି। ନିଧି ସାନ୍ତେ, ଅବେଳଟାରେ କୁଡ଼ିଆରେ କୁଆଡ଼େ ଗଡ଼ି ପଡ଼ିଲ ନିଧି ସାନ୍ତେ?
1: ଆରେ ସିଧା ସିଧା ଘରୁ ତୋରି ପାଖକୁ ଆସୁଛି ଦାସିଆ, ଟିକେ ପିଣାରେ ବସିଯାଏ ତାପରେ କହିବା କଥା।
0: ଇଏ କଣ କରୁଛ ନିଧି ସାନ୍ତେ? ତମେ ଶାସନୀ ବ୍ରାହ୍ମଣ ଲୋକ, ଏ ମାଛ କଙ୍କଡ଼ା ଖିଆ ଖଦାଳ ଘର ପିଣ୍ଡାରେ ବସିବ?
1: ଆରେ ଆରେ ମାଟି ସବୁଠି ସମାନ, ମାଟିରେ ବସିଲେ ଦୋଷ କଣ?
0: ହଉ, ତମ ଇଚ୍ଛା ଯଦି ହଉଛି ତେବେ ବସ ସାନ୍ତେ। କୁହ, ଅବେଳଟାରେ କେମିତି ଗଡ଼ି ପଡ଼ିଲ?
1: କହୁଛି କହୁଛି, ପ୍ରଥମେ ଚାଉଳ ମାନଙ୍କ ରଖ, ଦୁଇକଡ଼ା କଉଡ଼ି ଅଣ୍ଟାରେ ମାର, ତାପରେ କହୁଛି।
0: ଚାଉଳ କଉଡ଼ି?
1: ହଁ ରେ ଦାସିଆ, ଏସନ ଗୁଣ୍ଡିଚା ଯାତ୍ରା ଦେଖିଯିବାକୁ ଭାରି ଇଚ୍ଛା, ଜୁଆନ ବେଳେ ସବୁ ବର୍ଷ ଯାଉଥିଲି, ଏବେ ତ ଆଉ ବଳ ପାଉନି, ସବୁ ବର୍ଷ ଯାଇପାରୁନି, ତଥାପି ଏ ବର୍ଷ ନିଶ୍ଚୟ ଯିବି।
0: ମୁଁ କଣ କରିପାରିବି ସାନ୍ତେ?
1: ଆରେ ନୂଆ ଲୁଗା କି ନୂଆ ଗାମୁଛା ନାହିଁ, ତୁ ରଥଯାତ୍ରା ପୂର୍ବରୁ ଖଣ୍ଡେ ନୂଆ ଲୁଗା ଖଣ୍ଡେ ନୂଆ ଗାମୁଛା ବୁଣିଦେବୁ, ତାକୁ ପିନ୍ଧି ମୁଁ ପୁରସ୍ତମ ଯିବି।
0: ଦେବି ଦେବି ସାନ୍ତେ।
1: ଆଉ ଯାହା କୋଉଠି ହବ, ଲୁଗା ନେଲା ଦିନ ଦେଇଦେବି।
0: ହଁ ସାନ୍ତେ, ତମେ ଯାହା କୋଉଠି ଦେବ ତାକୁ ଧରି ମୁଁ ବି ପୁରସ୍ତମ ଯିବି। ରଥ ଉପରେ ଜଗା ବଳିଆ ମା ସୁଭଦ୍ରଙ୍କୁ ଦେଖିବି।
1: ଏ ତୁ ମଧ୍ୟ ରଥଯାତ୍ରାକୁ ଯିବୁ? ଭଲ କଥାରେ ଦାସିଆ, ଥରେ ରଥରେ ଦିଅଙ୍କୁ ଦେଖିଲେ ସବୁ ପାପ ଦୂର ହେଇଯିବ, ପତିତଜନଙ୍କୁ ଉଦ୍ଧାର କରିବା ପାଇଁ ତ ସିଏ ରଥ ଉପରେ ବିଜେ କରନ୍ତି।
0: ତମ ଦୟା ହେଲେ ମୁଁ ଦିଅଙ୍କୁ ଦେଖିପାରିବି ସାନ୍ତେ।
1: ଭଲ କଥା ଦାସିଆ, ଭଲ କଥା, ତୁ ରଥ ଦେଖିପାରିଲେ ମୁଁ ନୂଆ ଲୁଗା ଆଉ ଗାମୁଛା ବାବଦକୁ ଗଣ୍ଡେ କୋଡ଼ି ଅଧିକା ଦେବି।
0: ତମର ଜଗନ୍ନାଥ ମଙ୍ଗଳ କରନ୍ତୁ ସାନ୍ତେ।
1: ହଉ ହଉ, ଏ ଚାଉଳ କୋଡ଼ି ରଖ, ମୁଁ ଆସେ।
0: ହଉ, ଦଣ୍ଡବତ ସାନ୍ତେ, ତମେ ଯାଅ, ନେତ୍ର ଉତ୍ସବ ପୂର୍ବ ଦିନ ମୁଁ ଲୁଗା ନେଇ ତମ ଘରେ ଦେଇ ଆସିବି।
1: ହଉ, ମୁଁ ଆସୁଛି ଦାସ।
0: କମଳୀ କମଳୀ, ଏପାଖକୁ ଆସ, କମଳୀ ଏପାଖକୁ ଆସ, ଆସ ଆସ। ତିନି ଦିନ ହେଲା ପେଟକୁ ଦାନା ଯାଇନି ବୋଲି ମନ ଉଣା କରୁଥିଲ ନା, ଏଇ ଦେଖ ଜଗନ୍ନାଥ ଚାଉଳ କଉଡ଼ି ସବୁ ତମ ପାଇଁ ପଠେଇ ଦେଇଛନ୍ତି, ଏବେ ନିଅ, ଭାତ ବସାଅ, ପେଟ ପୁରୀ ରାତିରେ ଦିମୁଠା ଖାଇବା।
2: ଏ ସତରେ ତ ଚାଉଳ କଉଡ଼ି କଣ ନିଧି ସାନ୍ତେ ଦେଇଗଲେ?
0: ହଁ, ନା ନିଧି ସାନ୍ତେ ନୁହେଁ, ନିଜେ ଜଗନ୍ନାଥ, ନିଧି ସାନ୍ତ ବେଶରେ ସେ ଆସିଥିଲେ।
2: ତମେ କଣ କହୁଛ ମୁଁ ତ ବୁଝିପାରୁନି।
0: ତମର ବୁଝିବା ଦରକାର ନାହିଁ କମଳୀ, ଆଗ ଭାତ ବସା, ମୁଁ ତନ୍ତରେ ସୂତା ବସାଏ, ଲୁଗା ବୁଣିବି ନିଧି ସାନ୍ତଙ୍କ ପାଇଁ।
2: ହଉ ଦିଅ, ଜଗନ୍ନାଥ ତାହେଲେ ଆମ କଥା ଶୁଣୁଛନ୍ତି?
0: ଖାଲି ଶୁଣି ନାହାନ୍ତି କମଳୀ, ମତେ ରଥଯାତ୍ରା ଦେଖିଯିବା ପାଇଁ ଡାକି ଯାଇଛନ୍ତି, ମୁଁ ରଥ ଉପରେ ଦିଅ ଦେଖିବା ପାଇଁ ଯିବି।
2: ସତେ ବଡ଼ଦାଣ୍ଡକୁ ଯିବ ଦିଅ ଦେଖିବ?
0: ହଁ, ତମ କଥା ବି ତାଙ୍କୁ ଜଣେଇବି କମଳୀ, ସେ ତମ କଥା ଶୁଣିବେ।
2: ତମେ ଦିଅ ଦେଖିବ, ମୋ କଥା ତାଙ୍କୁ କହିବ, ତେବେ ମୁଁ ନୂଆ ହାଣ୍ଡିରେ ଅରୁଆ ପେଜ ରାନ୍ଧି ତମ ଫେରିଲା ବାଟକୁ ଅନେଇ ବସିଥିବି।
0: ହଉ, ସେ ବେଳେ ତ ଅଛି, ତମେ ଯାଅ ଭାତ ବସା କମଳୀ।
2: ହଁ ଯାଉଛି, ତମେ ତନ୍ତରେ ସୂତା ଲଗା।
0: ସବୁ ତାଙ୍କରି ଇଚ୍ଛା କମଳୀ। ନମସ୍ତେ ଦେବ ଦାମୋଦର, ଡମ୍ବରୁ କଟି ପୀତାମ୍ବର।

0: ନିଧି ସାନ୍ତେ, ନିଧି ସାନ୍ତେ ଘରେ ଅଛ?
1: କିଏ ଦାସିଆ? ଆରେ ଆ, ବସି ବସି ଆଜି ତୋରି କଥା ତ ମୁଁ ଭାବୁଥିଲି। ଆଉ କାଲି ସକାଳୁ ଶ୍ରୀକ୍ଷେତ୍ର ବାହାରି ପଡ଼ିଲେ ନବଯୌବନ ଦର୍ଶନ କରି ରାତିରେ ବିଶ୍ରାମ ନେଇଯାଆନ୍ତା, ପରଦିନ ଦିଅଙ୍କୁ ରଥରେ ଦେଖି ଗୁଣ୍ଡିଚାବାସୀ ସକାଳୁ ସକାଳୁ ଗାଁକୁ ଫେରି ଆସନ୍ତା। ଆଉ
0: ହଁ ସାନ୍ତେ, ସେଇଥିପାଇଁ ଲାଗି ପଡ଼ି ଲୁଗା ଗାମୁଛା ବୁଣି ସାରି ତମ ପାଖକୁ ଧାଇଁଛି।
1: ବୁଣି ସାରି ଲୁଗା ଗାମୁଛା ଆଣିଛୁ? ଦେଖେ ଦେଖେ, କେମିତିଆ ଲୁଗା ଗାମୁଛା ହେଇଛି ତେଲୁ?
0: ଏ ନିଅ, ଦେଖ ସାନ୍ତେ।
1: ଆରେ ବା, ଲୁଗା ଗାମୁଛା ଦେଖିଲେ ମନକୁ ପାଇଲା ଭଳି ହେଇଛି। ମୁଁ ଜାଣେ ପରା ଏ ଗାଁ ଭିତରେ ତୋ ଲୁଗା ବୁଣା ସବୁଠୁ ସାର। ହଉ ହଉ, ତତେ ଆଉ ମାନେ ଅରୁଆ ଚାଉଳ ଦିଏ ଆଉ କଉଡ଼ି ଦିଏ, ର।
0: ଚାଉଳ ଦରକାର ନାହିଁ ସାନ୍ତେ, କେବଳ କଉଡ଼ି ଦିଅ, ମୁଁ ପରା କଉଡ଼ି ନେଇ ଗୁଣ୍ଡିଚା ଯାତ ଦେଖିବାକୁ ଯିବି।
1: ଆରେ ମୁଁ ଜାଣେ ଦାସ ଜାଣେ, ପୁରସ୍ତରୁ ଫେରି ଘରେ କ'ଣ ସେଦିନ ଉଷୁନା ଖାଇବୁ? ଆରେ ଅରୁଆ ଚାଉଳ ମୁଠା ନେଇଥା, କମଳକି କହିବୁ ଫେରିଲା ବେଳକୁ ଫୁଟାଇ ଦେଇଥିବ, ଅରୁଆ ଚାଉଳ ମୁଠିଏ ଖାଇବୁ।
0: ଠିକ କହିଛ ସାନ୍ତେ, ଦିଅ, ଅଣ୍ଟିରେ ପୁରେଇ ଚାଉଳ ମୁଠିକୁ ନେଇଯିବି।
1: ଏଇଠି ଠିଆ ହ, ମୁଁ ଆସୁଛି। ହଁ, ତୁ ପୁରା ପୁରସ୍ତମ ଯିବୁ, ଆଉ ଡେରି କରିବୁ କାହିଁକି? ଗାଧୁଆ ପାଧୁଆ ସାରି ଝଟ ଝଟ ସକାଳୁ ବାହାରି ପଡ଼ିବୁ, ବାଟ ଚଲା ବାଧିବନି।
0: ହଁ ସାନ୍ତେ, ସାନ୍ତେ ମନ୍ଦିର ଭିତରକୁ ମୁଁ ତ ଯାଇପାରିବିନି, ବାହାରେ ଠିଆ ହେଇ ନୀଳଚକ୍ର ପତିତ ପାବନ ମାନଙ୍କୁ ଦେଖିବି, ରଥ ଉପରକୁ ଦିଅ ଆସିଲେ ଦର୍ଶନ କରିବି।
1: ଆରେ ଦାସିଆ, ତୁ ଏକୁଟିଆ ଯିବୁ କାହିଁକି? ମୋ ସହିତ ବାହାରି ପଡ଼ିବୁ, କଥାବାର୍ତ୍ତା ହେଇଯିବା, ବାଟ ଚଲା ଜମା ବାଧିବନି।
0: ହଁ ହଁ ସାନ୍ତେ, ତମେ ଠିକ କହିଛ।
1: ହଉ ର, ମୁଁ ଲୁଗା ଗାମୁଛା ରଖି ଚାଉଳ

हस्ते शंख चक्र हस्ते।

0: ନିଧି ସାଆନ୍ତେ ବାହାରି ସାରିଲେଣି, ମତେ ଗାମୁଛା ଖଣ୍ଡକ ଦିଅ କମଳି।
1: ତମର ତ ଗୋଡ ହାତ ତଳେ ପଡୁନି, ଲୁଗା ପିନ୍ଧୁ ପିନ୍ଧୁ ଗାମୁଛା ପିନ୍ଧୁଛ, ଗାଧେଇ ଆସୁ ଆସୁ ପୋଥି ଖେଳେଇ ବସୁଛ।
0: ମତେ ମତେ ଜଗାକାଳିଆ ପାଗଳ କରିଦେଇଛି କମଳି, ମୋ ମନ ଉଚ୍ଛଲ ହଉଛି, ନୟନ ପୁରେଇ ତାଙ୍କୁ ଦେଖିଲେ ଯାଇ ଏ ମନରେ ଶାନ୍ତି।
1: ହଉ ନିଅ ଗାମୁଛା ନିଅ, ତମେ ମୋ କଥା ତାଙ୍କୁ କହିବ ଟି?
0: କହିବି କହିବି କମଳି, ମୋ କମଳିର ପୁଅ ଝିଅ ଲୋଡ଼ା ନାହିଁ, ତାକୁ ଦର୍ଶନ ଦିଅ, ବୈକୁଣ୍ଠକୁ ନିଅ, ଖଦାଳ ଜନ୍ମରୁ ତାକୁ ଉଦ୍ଧାର କର ପ୍ରଭୁ।
1: ହଁ ସେଇ ବର ମାଗ, ତାଙ୍କ ସେବାରେ ଆମରି ଦିନ ଯାଉ।
0: ଆସୁଛି କମଳି।
1: ହଁ ଯା।
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

0: ଆରେ ଦାସିଆ, ଆରେ କୋଉଠି ତୁ ଭିଡ଼ ଭିତରେ ରହିଗଲୁ? ମୁଁ ତତେ ଖୋଜି ଖୋଜି ବିଲକୁଲ ପାଇଲିନି। ତିନି ରଥ ଯାକ ତ ବଡ଼ଗଣ୍ଡି ପାର ହେଇଗଲିଣି, ଆଉ ଏଇ ବଡ଼ ଦାଣ୍ଡରେ ଠିଆ ହେଇଛୁ କାହିଁକି? ଆ କୋଉଠି ବିଶ୍ରାମ ନବା। ଆରେ ତତେ କ'ଣ ମୋ କଥା ଶୁଭୁନି? ଆଖିରୁ ଧାର ଧାର ଲୋଭ ହେଇଯାଉଛି। ଦାସିଆ, ଦାସିଆ
1: କିଏ? ନିଧି ସାନ୍ତେ,
0: ତୁ ତୁ କାନ୍ଦୁଛୁ କାହିଁକି ଦାସ?
1: କାନ୍ଦୁଛି? ନା ନା, ମୁଁ ମୁଁ ହସୁଛି ସାନ୍ତେ, ତାଙ୍କୁ ରଥରେ ଦେଖି ମୁଁ ହସୁଛି।
0: ହଉ ହଉ, ରଥ ତ ଚାଲିଗଲାଣି, ଆ ଏବେ କୋଉଠି ଟିକେ ବିଶ୍ରାମ ନବା।
1: ନା ନା ନା, ତମେ ଯାଅ, ତମେ ଯାଅ ବିଶ୍ରାମ ନବ ସାନ୍ତେ। ମୁଁ ଏଇ ବଡ଼ ଦାଣ୍ଡରେ ଠିଆ ହେଇ ନୀଳ ଚକ୍ର ପତିତ ପାବନ ବାନାକୁ ଅନେଇ ରହିଛି। ଦେଖ ଦେଖ ସାନ୍ତେ, କେମିତି ଫରଫର ହେଇ ନେତ ଉଡ଼ୁଛି।
0: ଦେଖୁଛି ଦାସ, କିନ୍ତୁ ଦିନ ସାରା ଭିଡ଼ ଭିତରେ ଠେଲା ଫେଲା ଖାଇ ଖାଇ ତତେ କ'ଣ ଅବଶ୍ୟ ଲାଗୁନି? ଆ କୋଉଠି ଟିକେ ବିଶ୍ରାମ ନବା।
1: ନା ତମେ ଚାହ ସାନ୍ତେ, ମୁଁ ଏଇ ବଡ଼ ଦାଣ୍ଡ ଧୂଳିରେ ଗଡ଼ି ନୀଳ ଚକ୍ରକୁ ଅନେଇ ରହିବି, ତାଙ୍କରି ଭଜନ ଗାଇ ଗାଇ ରାତି ବିତେଇ ଦେବି।
0: ପାଗଳା, ହଉ ତୁ ଥା ଦାସିଆ, ମୁଁ କାହା ପିଣ୍ଡାରେ ଯାଇ ଗଡ଼ି ପଡ଼େ।
1: ଯା ସାନ୍ତେ।

0: ਭਗਤ ਦੱਸਿਆ
1: ਕੀ
0: ਤੂੰ ਭਗਤ ਤੇਰੇ ਮੂੰਹ ਪ੍ਰੀਤਾ
1: କିଏ ତୁମେ ଦିବ୍ୟ ଜ୍ୟୋତିଧାରୀ ଅପରୂପ ପୁରୁଷ
0: ମୋତେ ଚିହ୍ନି ପାରୁନ ଦାସିଆ ମୁଁ ତୁମର ସେହି ଆରାଧ୍ୟ ଦେବତା ଜଗନ୍ନାଥ
1: ଜଗନ୍ନାଥ
0: ନାରାୟଣ ଦଶ ଅବତାର ମତ୍ସ୍ୟ କଚ୍ଛପ ବରାହ ନୃସିଂହ
1: ପ୍ରଭୁ ପ୍ରଭୁ ମୋର ଜୀବନ କୃତାର୍ଥ ହେଇଯାଇଛି ପ୍ରଭୁ
0: କି ବର ମାଗୁଛୁ ମାଗ ଦାସିଆ
1: ନା ମୋର କିଛି ଲୋଡ଼ା ନାହିଁ ପ୍ରଭୁ କେବଳ ଗୋଟିଏ ମିନତି ଏ ଅଛବ ବାଉରୀ ଦାସିଆ ଯେତେବେଳେ ଯାହା ଦେବ ତାହା ତମେ ଶ୍ରୀହସ୍ତରେ ଗ୍ରହଣ କରିବ ପ୍ରଭୁ ଅଛବ ବୋଲି ଘୃଣା କରି ଦୂରେଇ ଦେବ ନାହିଁ
0: ତଥାସ୍ତୁ ଭକ୍ତ ଦାସିଆ
1: ନିଦ ବାଉଳାରେ ଇଏ କି ସ୍ୱପ୍ନ ଦେଖିଲି ତେବେ କଣ ସତରେ ପ୍ରଭୁ ଶ୍ରୀ ଜଗନ୍ନାଥ ଏ ଛାର ବାଉରୀ ଡାକିରେ ପ୍ରୀତ ହୋଇଛନ୍ତି

ଚକ୍ରରୁ ଦଶ ଅବତାର ବୋଲି ଆସି ଆଶୀର୍ବାଦ କରିଯାଉଛନ୍ତି ବଡ଼ଦାଣ୍ଡ ଉପରେ। ହଁ ହଁ ପ୍ରଭୁ, ତମେ ଜଗତର ନାଥ ପ୍ରଭୁ, ଅନ୍ତର୍ଯ୍ୟାମୀ, ଭକ୍ତର ମନ ଜାଣି ସବୁ ପୂରଣ କରିଛ, ସବୁ ପୂରଣ।

0: କମଳି କମଳି
1: ମୋ ମୁଁ ପରା ତମରି ଫେରିଲା ବାଟକୁ ଯାଇ ଦାଣ୍ଡ ଦୁଆରେ ଠିଆ ହେଇଛି, ତମକୁ କଣ ଦିଶୁନି?
0: ସତରେ ମୁଁ ଅନ୍ଧ ହେଇଯାଇଛି କମଳି।
1: ଆରେ ଆରେ ଆରେ, ଘର ଭିତରକୁ କୁଆଡେ ପଶି ଆସିଛ? ପୁରସ୍ତମରୁ ଆସିଛ, ପୋଖରୀରୁ ମୁହଁ ହାତ ଗୋଡ ଧୋଇ ଆସ। ନୂଆ ହାଣ୍ଡିରେ ଯାଉ ପୁରୁଣି ଶାଗ କରି ରଖିଛି, ତାକୁ ଆଗେ ତୁଣ୍ଡରେ ଦିଅ, ତାପରେ ଗପିବ, ଆଉ ମୁଁ ସବୁ ଶୁଣିବି।
0: ହଁ, ତମେ ଠିକ କହିଛ କମଳି, ମୁଁ ପୋଖରୀରୁ ଗାଧେଇ ଆସୁଛି, ତମେ ଖାଇବାକୁ ବାଢ। ଏ କଣ ହେଲା କମଳି? ଏ ଯେ ସେଇ ଚକାଡୋଳା,

0: ଅତେ ଦେଖ ଦେଖ କମଳୀ ଧୋବଲା ପେଜସର ମଧ୍ୟରେ କାଳିଆ ପୁରୁଣି ଶାଗ ସେଇ ଶ୍ଵେତ ପଦ୍ମଡଳା ତାକୁ ମୁଁ ଭୁଞ୍ଜିବି କିପରି ଏ ଶଙ୍କ ଚକ୍ରଧାରୀ ମାଧବ ମୁକୁନ୍ଦ ମୁରାରୀ ଦେବତା ଦଇତା ପୂଜିତ
1: ଏ ଅଝଡ଼ ବାସିଣ ଲାଗିଛି
2: ଖେଳି ମୁଦୁଲି ଗୁଣିଆ ଛଡା ଆଉ କାହାର ମନ୍ତ୍ର କାଟୁ କରିବ
1: ନାହିଁ ଚମଡା ପଡି ପାଇଦିଅ ହେ ତ ଏମିତି ନାଚୁଛି ଆଉ ଠାକୁରଙ୍କ ଧଣ୍ଡା ହାତରେ ବାନ୍ଧିଦିଅ ନହେଲେ ଲୁହା କଣ୍ଟା ଗୋଟେ ଆଣ ଅଙ୍କାର ବାନ୍ଧିଦିଅ
2: ଦେଖ ଆଖି କେମିତି ବଡ ବଡ ଦିଶୁଛି ଲୁହ ଧାର ଧାର ବହି ଯାଉଛି ବିଲକୁଲ ଖଣ୍ଡିଆ ବୁତା ହାବୁଡ଼ାରେ ପଡି ଯାଇଛି ଦାସ
3: ଆରେ ଆରେ କଣ ହେଇଛି ଏମିତି ପାଟି ତୁ ନା କାହିଁ କରୁଛ
2: ମୁଁ ଯେତେ ଡାକିଲି ସେଦିନ ସେ ଶୁଣିବାକୁ ନାହିଁ ଆଉ ରାତିଟା ସାରା ବଡ ଦାଣ୍ଡ ଧୂଳିରେ ପଡି ରହିଲା ଆଚ୍ଛା ହଉ ହଉ ହଉ ବ୍ୟସ୍ତ ହୁଅନି ବ୍ୟସ୍ତ ହୁଅନି ଦେଖିବା କଣ ହଉଛି ଆରେ ଦାସିଆ ଏ ଦାସିଆ ତେବେ ଏମିତି ପାଗଳ ପରି ହଉଛୁ କାହିଁକି
0: ମୁଁ ପାଗଳ ହେଇଯାଇଛି ସାନ୍ତେ ମୁଁ ପାଗଳ ହେଇଯାଇଛି ଦେଖୁନା ସୁର

ଓହୋ, ବୁଝିଲି। ଆରେ ଦାସିଆ, ଦାସିଆ, ଏ ଭାବ ପାଇଲୁ ତୁ କାହିଁ? କୃପା କି କଲେ ଭାବଗ୍ରହୀ, ଆମେ ତ ବ୍ରାହ୍ମଣ ଗୋସାଇଁ, ଏ ଭାବ କାହିଁ ଛୁଇଁ ନାହିଁ।

0: କି ବୁଝିବେ ଏ ଦିନ ଜନ ତୋତେ ପ୍ରସନ୍ନ ଭଗବାନ।
1: କଣ କହୁଛ ସାନ୍ତେ, ମୁଁ କିଛି ବୁଝିପାରୁନି ସାନ୍ତେ।
0: ତୋ ଜୀବନ ଧନ୍ୟ ହେଇଯାଇଛି କମଳୀ, ତୋ ଜୀବନ ଧନ୍ୟ ହେଇଛି। ଆମେ ବ୍ରାହ୍ମଣ ଗୋଚାଇ ହେଇ କେତେ ସେବା ପୂଜା କରି ଯୋଉ ଭାବ ପାଇନୁ ତା ଦାସିଆ ପାଇଛି, ସେ ଜଣେ ଶ୍ରେଷ୍ଠ ଭକ୍ତ।
2: ନିଧି ସାନ୍ତେ,
0: ଆରେ ତୁ ମତେ ଆଉ ଶାନ୍ତ ଡାକ ନା ରେ ଦାସ, ତୁ ମୋଠୁ ମଧ୍ୟ ବଡ, ଛୋଟ କୂଳରେ ଜାତ ହେଲେ ମଧ୍ୟ ତୋ ସ୍ଥାନ ଅନେକ ଉଚ୍ଚରେ, ଏବେ ତୁ ଭକ୍ତ ଦାସିଆ।
1: ଆଉ ଗୁଣିଆ ଡାକିବିନି ସାନ୍ତେ?
0: ଗୁଣିଆ କଣ କରିବ କମଳୀ, ଗୁଣିଆ କଣ କରିବ, ନିଜେ ଦାସିଆ ତା ବଡ ଗୁଣିଆ। ତୁ ପେଜ ଉପରୁ ସର କାଢ଼ିଦେ, ଶାଗ ପୋଳାକ ଉଠେ ଅଲଗା କରିଦେ, ସେ ଆନନ୍ଦରେ ଭୋଜନ କରିବ।
1: ସତରେ? ତେବେ ମୁଁ ଶାଗକୁ ପେଜ ଉପରୁ କାଢ଼ି ଅଲଗା କରିଦଉଛି ସାନ୍ତେ।
0: ବାସ୍ ଏଥର ଭୋଜନ କର ଦାସ।
2: ହଁ ହଁ, ଦିଅ ଦିଅ କମଳୀ, ଶାଗ ପେଜକୁ ଅଲଗା ଅଲଗା ଦିଅ, ମୁଁ ଖାଇବି।

0: କମଳୀ, କମଳୀ
1: ମୋତେ ଡାକୁଥିଲୁ?
0: ହଁ କମଳୀ, ଆଜି କାହିଁକି ସଳ ସଳ ଭୋକ ଲାଗିଲା, ସେଇଥିପାଇଁ ତନ୍ତ ଛାଡ଼ି ପୋଖରୀରୁ ଗାଧେଇ ଆସିଲି। କ'ଣ ଟିକେ ଖାଇବାକୁ ଦେଲ?
1: ଖାଇବାକୁ ଦେବି।
0: ହଁ, ଖାଇସାରି ନନ୍ଦ ପଣ୍ଡିତଙ୍କ ଲୁଗାଖଣ୍ଡକ ନେଇ ତାଙ୍କ ଘରେ ଦେଇ ଆସିବି। ସେ କାର୍ତ୍ତିକ ହବିଷ କରିବା ପାଇଁ ଶ୍ରୀକ୍ଷେତ୍ର ଯିବେ।
1: ହଉ ନିଅ।
0: ପାଣି?
1: ମୋତେ କ୍ଷମା କର, କେତେ ଦିନ ହେଲା ମୁଁ ପାଣି ପିଇ ଚଳି ଯାଉଥିଲି, ଆଜି ତମକୁ ବି ଗଡ଼ିଆ ପାଣି ଦେବାକୁ ହେଲା।
0: ସେଥିପାଇଁ ଦୁଃଖ କାହିଁ କମଳୀ? ଏଇ ଗଡ଼ିଆ ପାଣି ଯେ ଗଙ୍ଗା ଜଳ, ସେ ମୋ ପାଇଁ ଅମୃତ।
1: ସେମିତି କୁହନି, ମୁଁ ତମ ଘରଣୀ ହେଇ ଭୋକ ବେଳେ ଯଦି ମୁଠେ ବାଡ଼ି ଦେଇ ନ ପାରିଲି ଆଉ ଏ ଘରେ ଅଛି କାହିଁକି ମୁଁ?
0: ସେଥିରେ ତମର କିଛି ଦୋଷ ନାହିଁ କମଳୀ, ମୁଁ ସବୁବେଳେ ପୋଥି ଲେଖାରେ ମାତିଲି, ସମୟ ପାଇଲେ ରୋଗାବୁଣାରେ ଲାଗିଲି। ତମକୁ ଚାଉଳ ମୁଠେ ଦେଲେ ସିନା ତମେ ଭାତ ରାନ୍ଧିବ, କୋଉ ଜମିବାଡ଼ି ଅଛି ଯେ ଅମାରରୁ ଧାନ କାଟି ତମେ ଚାଉଳ କରିବ?
1: ମୁଁ ତ ପୁଣି ଘରଣୀ ହିସାବରେ ତମକୁ ଚେତେଇ ଦେଇଥାନ୍ତି, କିନ୍ତୁ
0: କୁହ କମଳୀ,
1: ପୋଥି ଲେଖା ବେଳେ ତମକୁ ଚାଉଳ ନାହିଁ ବୋଲି କହିବା ପାଇଁ ମୋ ତୁଣ୍ଡ ଖୋଲେନି, ଉଳି ଉଳି ତମ ପଛରେ ଠିଆ ହେଇ ମୁଁ ତମକୁ ଦେଖେ, କହିବି କହିବି ବୋଲି ଭାବେ, ନ କହି ଚୁପଚାପ ଫେରି ଆସେ।
0: ହଉ ଦୁଃଖ କରନି କମଳୀ, ଆଜି ନନ୍ଦ ପଣ୍ଡିତଙ୍କ ଘରେ ଲୁଗା ଦେଇ ଚାଉଳ ଦୁଇ ମାଣ ଆଣିମି, ତମେ ଭାତ ରାନ୍ଧିବ।
1: ନନ୍ଦ ପଣ୍ଡିତ କାଲି ଆସିଥିଲେ ତାଙ୍କ ଲୁଗା ନବା ପାଇଁ।
0: ଜାଣେ କମଳୀ, ତାଙ୍କର ବରାଦ ଥିଲା ଦାସିଆ ନିଧି ସାନ୍ତଙ୍କ ଲୁଗା ପରି ଖଣ୍ଡେ ଲୁଗା ବୁଣି ଦିଏ, ତାଙ୍କ ବରାଦ ଅନୁସାରେ ଲୁଗାଖଣ୍ଡକ ଯତ୍ନରେ ବୁଣିଛି, ଆଜି ଲୁଗା ଦେଖିଲେ ସେ ନିଶ୍ଚୟ ଖୁସି ହେବେ।
1: ମୁଁ ତେବେ ଯାଉଛି, ଚୁଲିରେ ପାଣି ହାଣ୍ଡି ବସେଇଦେବି।
0: ରୁହ ରୁହ କମଳୀ, ମୁଁ ଲୁଗା ଦେଇ ଫେରିଆସେ, ତାପରେ ଚୁଲିରେ ହାଣ୍ଡି ବସେଇବ।
2: କାର୍ତ୍ତିକ ମାସରେ ବୃଦ୍ଧ ବ୍ରାହ୍ମଣକୁ କିଛି ଦାନ କର ଦାତା।
0: ଦାନ? ଏଇଟା ଏଇଟା ଖଦାଳ ଘର ନା?
2: କ୍ଷୁଦାର୍ଥର ଚଣ୍ଡାଳ ବ୍ରାହ୍ମଣ ଭେଦ ନାହିଁ ବାବା, ମୁଁ ଖୁବ୍ ଭୋକିଲା, ଶ୍ରୀକ୍ଷେତ୍ରରୁ ଚାଲି ଚାଲି ଆସୁଛି, ଦିନ ଗଡ଼ିଗଲାଣି, କିଛି ଆହାର ଦାନ କରିଦିଅ ବାବା।
0: ଆହାର? ମୁଁ ଯେ ଅଛୁଆ, ନିଚ ବାଉରୀ ଜାତିର ଲୋକ ନା, ମୋ ଘରେ ତମେ ଆହାର ଗ୍ରହଣ କରିବ କିପରି?
2: କାହିଁକି, ବାଉରୀ କ'ଣ ମଣିଷ ନୁହନ୍ତି ବାବା? ମଣିଷ ଭିତରେ ପୁଣି ଛୋଟ କିଏ, ବଡ଼ କିଏ, ଉଚ୍ଚ କିଏ, ନିଚ କିଏ? ନିଜେ ଶ୍ରୀ ଜଗନ୍ନାଥ ତ ଶବର ଅଇଁଟାଖିଆ ଦେବତା, ତାଙ୍କ ଦେଶରେ ପୁଣି ଜାତିଭେଦ?
0: କିନ୍ତୁ
2: କିଛି ଦ୍ୱିଧା କର ନାହିଁ ଦାତା, କ୍ଷୁଧାରେ ମୋର ପେଟ ଜଳୁଛି, କିଛି ଆହାର ଦିଅ, ମୁଁ ଏହି ପିଣ୍ଡାରେ ବସୁ।
0: ନା ନା ନନା, ମୁଁ ଆସନ ପାରିଦେଉଛି, ତମେ ସେ ଘର ଭିତରେ ବିଶ୍ରାମ କର,
2: ତୁମର ଭଗବାନ ମଙ୍ଗଳ କରନ୍ତୁ ବାବା।
0: କମଳୀ କମଳୀ କମଳୀ, ନନାକୁ ଆସନ ଦିଅ, ମୁହଁ ଧୋଇବା ପାଇଁ ପାଣି ଦିଅ।
1: କିନ୍ତୁ ଘରେ ତ କିଛି ନାହିଁ।

0: କ'ଣ ଖାଇବାକୁ ଦେବ?
1: ତମେ ଚିନ୍ତା କରନି କମଳୀ, ସେ ଗଡ଼ିଆ ତୁଠ ପଛରେ ଦୁଇଟା ପଇଡ଼ ଝୁଲୁଛି, ମୁଁ ଗଛରେ ଚଢ଼ି ସେ ଦୁଇଟି ପାରି ଆଣେ, ନନାକୁ ପଇଡ଼ ପାଣି ପିଇବାକୁ ଦେଇ ନିଜର ଦୁଃଖ ଜଣେଇ ବିଦା କରିଦେବା। ଆସୁଛି କମଳୀ।
2: ପାଣି ନେଇ ଗୋଡ଼ ହାତ ଧୋଇନିଅ ନନା, ଏଇ ଆସନରେ ବସ।
3: ଗୋଡ଼ ହାତ ଧୋଇବାର ଆବଶ୍ୟକତା ନାହିଁ ମା, ପୁଣି ବାରଦୁଆରକୁ ଯିବି, ମତେ ଟିକେ ସରଳ ବିଦା କର।
2: ତମେ ତ ଦେଖୁଛ ନନା, ଆମେ ଅଭାବୀ, ଦବା ପାଇଁ କଣ ଅଛି? ସିଏ ପଇଡ଼ ପାଇଁ ଯାଇଛନ୍ତି, ଆସନ୍ତୁ ତାକୁ ବିଦେଇ ବିଦା ହବ।
3: ହଉ ହଉ। ଆଚ୍ଛା ମା, ଘରର ସେ କଣରେ କଣ ତାଳପତ୍ର ପୋଥି ଥୁଆ ହେଇଛି, ସେ ପୋଥି କଣ ହୁଏ?
2: ଇଏ ପରା ପୋଥି ଲେଖନ୍ତି, ପୋଥି ପଢ଼ନ୍ତି, ସେଇଥିପାଇଁ ତ ଲୁଗା ବୁଣିବାକୁ ସମୟ ମିଳେ ନାହିଁ, ଯେ ଦିଟା ବୋଲି ପେଟ ଅପସା ରହୁଛି।
3: ଆଚ୍ଛା, ତୁମ ସ୍ୱାମୀ ତାହେଲେ ଜଣେ ଭକ୍ତ?
2: ସେ ଭକ୍ତ କି ନୁହଁ ମୁଁ କହିପାରିବି ନାହିଁ ନନା, କେବଳ ଏତିକି ଜାଣେ ଯେ ଖାଇବା ପିଇବା ଭୁଲି ଠାକୁରଙ୍କ ନାମ ନିଅନ୍ତି, ଅଭାବ ହେଲେ ଦୁଃଖ ନାହିଁ, ସଦ୍ଭାବ ହେଲେ ସୁଖ ନାହିଁ।
3: ଓ, ତୁମ ସ୍ୱାମୀଙ୍କ ନାଁ ତାହେଲେ ବାଲିଗାଁ ଦାସ, ଦାସିଆ ବାବୁରି ନା?
2: ହଁ ନନା।
4: ଦୁଇଟା ଯାକ ପଇଡ଼ରେ ଭଲ ପାଣି ଅଛି ନନା, ନିଅ ପିଇ ଦିଅ।
3: ଦିଅ ଦାସିଆ।
4: ମୋତେ ଛୁଇଁ ମୋ ହାତରୁ କଣ ପଇଡ଼ ନବ ନନା? ନା ନା ନା ନା, ତମେ ବ୍ରାହ୍ମଣ, ମୁଁ ପଇଡ଼ ତଳେ ଥୋଇ ଦଉଛି, ତମେ ନିଅ, ଆନନ୍ଦରେ ପାନ କର।
3: ମୁଁ କ୍ଷୁଦାର୍ଥ ତୃଷାର୍ଥ, ତୁମେ ଦାତା, ତୁମ ହାତରୁ ମୁଁ ଦାନ ଗ୍ରହଣ କରିବି, ଏଥିରେ ଜାତି ନଷ୍ଟ ହେବ ନାହିଁ ଦାସ, ଧର୍ମ ଜାତିରେ ନାହିଁ, ଅଛି ବିଶ୍ୱାସରେ ଭକ୍ତିରେ।
4: ହଉ ନିଅ ଗୋସେଇ।
3: ଶାନ୍ତି ଶାନ୍ତି, ଭୋକିଲା ପେଟ ଶାନ୍ତ ହୋଇଗଲା ଦାସ, ଏଥର ମୁଁ ଆସୁଛି। କାର୍ତ୍ତିକ ମାସରେ କ୍ଷୁଦାର୍ଥକୁ ଦାନ କରି ତୁମେ ଯଥେଷ୍ଟ ପୁଣ୍ୟ ଅର୍ଜନ କରିଛ।
4: ବାଉରି ଘରୁ ପଇଡ଼ ପିଇ ମନରେ ଦୁଃଖ କରିବ ନାହିଁ ଗୋସେଇ,
3: ଯାହାର ଭାବ ପାଉ ମନ ତା ଘରେ ଆମ୍ଭର ଭୋଜନ, ଅଭାବ କରେ ଯେ ଆମ୍ଭଙ୍କୁ, ଚିତ୍ତ ନ ଘଟେ ତାହାଠାକୁ।
4: ତମ ଆଶୀର୍ବାଦ ଲାଭ କରି ମୁଁ ମଧ୍ୟ ଧନ୍ୟ ହେଲି ଗୋସେଇ।
3: ହଉ ମୁଁ ଆସୁଛି ଦାସ।
4: ଦଣ୍ଡବତ ଗୋସେଇ। ଧୂପ ଦୀପ ସୁବାସିତ ଚନ୍ଦନ ବାସରେ ଚତୁର୍ଥିକ ମହକି ଉଠିଲା, ତେବେ କିଏ କିଏ ଆସିଥିଲେ କମଳୀ?
2: ମୁଁ ତ କିଛି ବୁଝିପାରୁନି।
4: ତେବେ କଣ ଏ ଦରିଦ୍ର କୁଡ଼ିଆରେ ପରୀକ୍ଷା କରିବା ପାଇଁ ପାଦ ଦେଇଥିଲେ ସ୍ୱୟଂ ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ନାରାୟଣ ଜଗନ୍ନାଥ?
5: ହଁ, ମୁଁ ସ୍ୱୟଂ ଜଗନ୍ନାଥ, ଭକ୍ତର ଦୁଆରେ ପାଦ ଦେଇଥିଲେ ଦାସ, ମୁଁ ପରା ଭକ୍ତ ବତ୍ସଳ, ତୁମକୁ ଭୁଲି ରହିପାରିଥାନ୍ତି କିପରି? ତୁମର ପଇଡ଼ ପାଣିକୁ ମୁଁ ଅମୃତ ଭାବି ସ୍ୱହସ୍ତରେ ଗ୍ରହଣ କରି ପାନ କରିଛି, କେବଳ ଆଜି ନୁହେଁ ଭକ୍ତ, ତୁମେ ଯେତେବେଳେ ଯାହା ମୋତେ ଉତ୍ସର୍ଗ କରିବ ତାହା ମୁଁ ହସ୍ତ ପ୍ରସାରଣ କରି ଗ୍ରହଣ କରିବି।
4: କମଳୀ କମଳୀ କମଳୀ, ଆମ ଜୀବନ ଧନ୍ୟ ହେଇଛି କମଳୀ, ଆସ ଏ ଧୂଳି ଉପରେ ଗଡ଼ିଯାଅ, ସେହି ଜଗତର ନାଥ ଜଗନ୍ନାଥଙ୍କ ପଦରେଣୁ ଏ ଦାଣ୍ଡ ପିଣ୍ଡା ଘର ଚଟାଣ ଉପରେ ପଡ଼ିଛି, ସେ ରେଣୁ ଲାଗି ଏ ପାପ ଶରୀର ପବିତ୍ର ହେଇଯାଉ।
2: କୋଟି ଜନ୍ମର ପୁଣ୍ୟ ଫଳରେ ତମକୁ ପତି ରୂପେ ପାଇ ମୋ ଜୀବନ ଧନ୍ୟ ହେଇଛି ସ୍ୱାମୀ, ମୋ ଜୀବନ ଧନ୍ୟ ହେଇଛି, ମୋ ଜୀବନ ଧନ୍ୟ ହେଇଛି।

0: ନନ୍ଦ ଗୋସେଇଁ ଘରେ ଅଛନ୍ତି? ନନ୍ଦ ଗୋସେଇଁ
1: କିଏ ଦାସିଆ କିରେ? ଆରେ ଆ, ତତେ ଅପେକ୍ଷା କରିଥିଲି ଦାସ।
0: ଆଜ୍ଞା।
1: ହେ, ଲୁଗାବୁଣା ଶେଷ ହୋଇଛି କି ନାହିଁ ଆଜି ଦେଖିବା ପାଇଁ ତୋ ପାଖକୁ ଯାଇଥାନ୍ତି।

0: ଆପଣଙ୍କ ଲୁଗାବୁଣା ଶେଷ ହେଇଛି କୋସେଇ, ଦବା ପାଇଁ ଆଣିଛି, ନିଅନ୍ତୁ, ମନକୁ ପାଉଛି କି ନାହିଁ ଦେଖନ୍ତୁ।
1: ଏ ଲୁଗା? ହଁ ହଁ ହଁ, ଖୁବ ମନ ଲାଖ ହେଇଛି ଦାସ, ତୋ ଲୁଗାବୁଣା ତ ବାଲିଘାରେ ସାର।
0: ନା ଗୋସେଇ, ମୋ ଭଳି କେତେ ଭଲ କାରିଗର ଏ ଗାଁରେ ଅଛନ୍ତି, କିନ୍ତୁ ସମସ୍ତେ ଅଭାବୀ ଲୋକ, ବାର ଧନ୍ଦା ନକଲେ ପେଟ ପୋଷି ପାରୁନାହାନ୍ତି, ତେଣୁ ଖାଲି ଲୁଗାବୁଣାରେ ମନ ଦେଇପାରୁଛି କିଏ।
1: ହଁ ରେ ଦାସ, ଇ କାଳ ମହରକ ଯେମିତି, ସେଥିରେ ପର୍ବପର୍ବାଣୀ କି ବିବାହ ବ୍ରତ ନହେଲେ ନୂଆ ଲୁଗା ପିନ୍ଧୁଛି କିଏ?
0: ସେଇଥିପାଇଁ ଅନେକଙ୍କର ତନ୍ତ ବନ୍ଦ ହେବାକୁ ବସିଲାଣି ଗୋସେଇ।
1: ହଉ ଦାସିଆ, ଚାଉଳ ମାଳି ନେଇଯା, ଆଉ ଯାହା କୋଉଡ଼ି ଶ୍ରୀକ୍ଷେତ୍ରରୁ ଫେରିଲେ ଦେବି, ସବୁ କୋଉଡ଼ିରେ ଠାକୁରଙ୍କ ପାଇଁ କଦଳୀ ଛେନା ବାର କିସମର ଆଉ ଆଉ ଭୋଗ ତିଆରି କରିଦେଇଛି, ପାଖରେ ଆଉ କୋଉଡ଼ି ନାହିଁ। ଏଇ ବାଡ଼ି ନଡ଼ିଆ ଗଛରେ ଏବର୍ଷ ନୂଆ ହେଇ ନଡ଼ିଆ ଫଳିଛି, ପୁରସ୍ତମରୁ ଫେରି ସେ ନଡ଼ିଆ ବିକ୍ରି କରି ତତେ କୋଉଡ଼ି ଦେଇଦେବି।
0: ନୂଆ ଗଛରେ ନଡ଼ିଆ ଫଳିଛି ଗୋସେଇ?
1: ହଁ ରେ ଦାସିଆ, ବେଶ ବଡ଼ ବଡ଼ ନଡ଼ିଆ ଫଳିଛି, ମାତ୍ର ଛଅ ବର୍ଷରେ ଗଛରେ ନଡ଼ିଆ ଆସିଗଲା।
0: ଗୋଟେ କଥା କହନ୍ତି ଗୋସେଇ।
1: କହ କଣ କହୁନୁ, ଭାବୁଛୁ କଣ?
0: ନୂଆ ଗଛରେ ପହିଲୁ ନଡ଼ିଆକୁ ମତେ ଦିଅନ୍ତେନି ଗୋସେଇ?
1: ପହିଲୁ ନଡ଼ିଆ ତତେ ଦେବି? ଆରେ ସେ ନଡ଼ିଆଟିକୁ ତ ଗାଁ ମହାଦେବଙ୍କ ନିକଟରେ ଭୋଗ କରିବା ପାଇଁ ଭାବିଥିଲି।
0: ନା ସାନ୍ତେ, ସେଇଠିକି ମତେ ଦିଅ, ମୋର ଆଉ କୋଉଡ଼ି ଲୋଡ଼ା ନାହିଁ।
1: ହଉ ତୋ ଇଚ୍ଛା, କିନ୍ତୁ ନଡ଼ିଆଟି ନେଇ କଣ କରିବୁ? କୋଉଡ଼ି ନେଇଥିଲେ କିଛି ଦିନ ଚଳି ଯାଇଥାନ୍ତୁ।
0: ନା ଗୋସେଇ, ମୁଁ ନଡ଼ିଆଟି ନେଇ ଘରକୁ ଯିବିନି, ଆପଣଙ୍କୁ ଦେବି।
1: ଆରେ ମତେ ଦବୁ?
0: ହଁ, ତମ କଦଳୀ ଛେନା ମନୋହର ସହିତ ତମେ ମୋ ନଡ଼ିଆଟି ଶ୍ରୀକ୍ଷେତ୍ର ନବ।
1: ଶ୍ରୀକ୍ଷେତ୍ର ନେଇ କଣ କରିବି?
0: ଜଗା କାଳିଆଙ୍କ ନିକଟରେ ଭୋଗ ଶେଷ କରି ତମେ ନଡ଼ିଆଟି ଧରି ଗରୁଡ଼ ପଛରେ ଠିଆ ହେବ, କହିବ ପ୍ରଭୁ ଜଗନ୍ନାଥ, ବାଲିଗାଁ ଦାସିଆ ତମ ପାଇଁ ନଡ଼ିଆ ପଠେଇଛି, ତମେ ହାତ ବଢ଼େଇ ତା ନଡ଼ିଆଟି ଗ୍ରହଣ କର ମହାବାହୁ।
1: କଣ କହିଲୁ, ଜଗନ୍ନାଥ ହାତ ବଢ଼େଇ ତୋ ନଡ଼ିଆ ନେବେ?
0: ହଁ ଗୋସେଇ, ଯଦି ହାତ ବଢ଼େଇ ସେ ତମ ହାତରୁ ନଡ଼ିଆ ନ ନିଅନ୍ତି, ବାଉରୀର ନଡ଼ିଆ ବୋଲି ଘୃଣା କରନ୍ତି, ତେବେ ତମେ ନଡ଼ିଆଟି ଫେରେଇ ଆଣିବ।

0: ତୁ କଣ ପାଗଳ ହେଇଗଲୁ କିରେ ଦାସିଆ? ଆରେ ଠାକୁର କଣ ହାତ ବଢେଇ ଜିନିଷ ଗ୍ରହଣ କରନ୍ତି?
1: ହଁ ଗୋସେଇ, ସେ ହାତ ବଢେଇ ନେବେ, ଯଦି ନ ନିଅନ୍ତି ତେବେ ମୁଁ ନଡ଼ିଆ ଫେରେଇ ଆଣିବୁ।
0: ହସେଇଲୁ ଦାସିଆ, ତୋ ଭଳି ପାଗଳା ଲୋକ ମୁଁ ଆଉ କୋଉଠି ଦେଖିନାହିଁ।
1: ମୋର ଏତିକି ଉପକାର କର ଗୋସେଇ।
0: କରିବି ରେ ଦାସ, ପୁରସ୍ତମ ଯାଉଥିଲେ କେହି ଠାକୁରଙ୍କ ପାଇଁ କିଛି ଜିନିଷ ନେବାକୁ ମନା କରନ୍ତି ନାହିଁ, ବାର୍ତ୍ତା ବୁଢ଼ାନ୍ତି ନାହିଁ, ସେଇଥିପାଇଁ ଖାସ ନେବି। ପୁଣି ଫେରାଇ ଆଣିବାକୁ ହବ, ଏକଥା ମୁଁ ଆଜିଠାରୁ ଜାଣେ।
1: ହଁ, ଠାକୁର ନ ନେଲେ ମୁଁ ନଡ଼ିଆ ଫେରାଇ ଆଣିବୁ ଗୋସେଇ। ରୁହ, ମୁଁ ଗଛରୁ ଚଢ଼ି ନଡ଼ିଆ ପାରି ଆଣୁଛି, ଚୋପା ଛଡ଼େଇ ତମ ହାତରେ ଦେବି।
0: ହଉ ଯା, ଏଇ ସାମ୍ନା ନୂଆ ଗଛରେ ସେଇ ଉପର ନଡ଼ିଆଟି ଆଣିବୁ, ଯା। ତୁ ନଡ଼ିଆ ପାରୁ ପାରୁ ମୁଁ ଘରେ ଲୁଗାଟି ରଖି ଚାଉଳ ମାନେ ଆଣୁଛି।
2: ହୋଇ ହୋଇ ନନା, ଏ ଗରୁଡ଼ଙ୍କ ପଛରେ କଣ କରୁଛ? କଣ ଆଣିଛ ଦଉନ, ଦିଅଙ୍କ ନିକଟରେ ଭୋଗ କରିଦେବି। ହ ହ, କଡ଼ା କୋଉଠି କାଢ଼ିଦେବ, ରତ୍ନ ସିଂହାସନ ବୁଲେଇ ଆଣିବି, ବେଢା ବୁଲେଇ ଦେବି।

0: ଭୋଗ କରିସାରିଲେଣି, ଏ ଗରୁଡ଼ଙ୍କ ପାଖରେ ମୁଣ୍ଡିଆଟେ ମାରି ଗାଁକୁ ଫେରିଯିବି।
1: ଗାଁକୁ? ତମ ଗାଁ କୋଉଠି ହଉ?
0: ଆମ ଗାଁ ବାଲିଗାଁ ପଣ୍ଡାଏ।
1: ବାଲିଗାଁ? ବାଲିଗାଁ ତ ମୋର ଯଜମାନ, ତମକୁ ବେଢା ବୁଲେଇଲା କିଏ? ତୁମର ଭୋଗ କଲା କିଏ? ହଉ,
0: ଆଉ ଜଣେ ପଣ୍ଡା ବେଢା ବୁଲେଇ ଦେଲେ, ଭୋଗ କରେଇଦେଲେ ବାବା।
1: ଆଉ କଣ, କିଏ ସେ ମତେ ଚିହ୍ନ ଦିଅଟି, ମୁଁ ତା ଇଜ୍ଜତ ସାରିଦେବି। ସେ ମୋ ଯଜମାନଙ୍କର ଭୋଗ କଲା କାହିଁକି?
0: ହଉ ହଉ ପଣ୍ଡା, ଏ କାମ ତ ହେଇଗଲାଣି, ଆଉ ତମକୁ ନ ଖୋଜିବାଟା ମୋର ଭୁଲ। ଆଉ
1: ତମର ଭୁଲ କଣ ହଉ, ଇଏ ପେଟ ପାଟଣା କଥା, କିଏ କାହିଁକି କାହାକୁ ଛାଡ଼ିଦବ? ସକାଳୁ ପରୁ ବୁଲି ବୁଲି ମୁଁ କଡ଼ା କୋଡ଼ି ବି ପାଇନି, ଆଉ ସେ ମୋ ଯଜମାନଙ୍କୁ ନେଇ କୋଡ଼ି ଧରି ଚମ୍ପଟ। ହଉ ହଉ ଦିଅ, ଆଉ ଯା ଅଛି ଦିଅ ଦିଅ ଦିଅ, ମୁଁ ଭୋଗ କରିଦେବି।
0: ନାଇଁ ନାଇଁ ଆଉ କିଛି, ଆଉ କିଛି ନାହିଁ ପଣ୍ଡା।
1: ନାଇଁ ନାଇଁ କଣ କହୁଛ?
0: ନାଇଁ ଆଉ କିଛି ନାହିଁ।
1: ଏ ମାରେ ମିଛ କହୁଛ, ଦେଖ ଦେଖ ଦେଖ ଦେଖ, ସେ ପୁଟୁଳା
0: କଣ ଦେଖ? ନାଇଁ ପୁଟୁଳା ପୁଟୁଳା କାଇଁ ଦେଖୁଛ?
1: ହଁ ଦୁସୁଛି।
0: ନାଇଁ ନାହିଁ ପରା କହୁଛି,
1: ଦେଖ ଦେଖ ଦେଖ ଦେଖ, ଆଇ ନଡ଼ିଆ ପରି ଦୁସୁଛି ତ। ଆଉ
0: ଏ ହଁ ହଁ, ମୁଁ ଭୁଲି ଯାଇଥିଲି, ଠାକୁରଙ୍କ ନିକଟରେ ଦ୍ରୋହୀ ବାର୍ତ୍ତା ବୁଢ଼ା ହେଇଥାନ୍ତି। ଆଉ
1: ହଁ ହଁ ଦିଅ, ହେ ସେ ନଡ଼ିଆଟି ଦିଅ,
0: ସେଇଠି ଭୋଗ ହବ ନାହିଁ ପଣ୍ଡା, ତମେ ଯା।
1: ହଇ ଦେଖ, ହେ ମନ୍ଦିରକୁ ଆସି ଭୋଗ ନ କରି ଫେରେ ନବ। ଏ ମାର ଯେ ମିଛ କହି ମତେ ଭଣ୍ଡେଇ ଦଉଛ, ତମେ ବୁଢ଼ାଟି ହେଲଣି ଟି, ଦୌଳ ଭିତରେ ମିଛ କହୁଛ?
0: ଏ ନାଇଁ ହେ ପଣ୍ଡା, ମୁଁ ମିଛ କହୁନି, ଏ ନଡ଼ିଆ ଭୋଗ ହବ ନାହିଁ, ତମେ ପଛେ କୋଡ଼ି କଡ଼ାଇ ନିଅ, ଆଉ ଏମିତି ଜିଗର ନ କରି ଚାଲିଯା, ଯା।
1: ହଉ ଦିଅ ଦିଅ, ଘର ପଟରୁ ଯାହା ମିଳିଲା ସେଇ ଢେରେ। ଏତେବେଳେ କାଳେ ଆମ କଥା ଶୁଣିଲେ ପ୍ରଭୁ, ହେ ପ୍ରଭୁ
0: ଧର ନ ନାଇଁ ଧର।
1: ହଉ ହଉ, ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ। ହେ ମହାବାହୁ ପ୍ରଭୁ, ହେ ଚକାଢଳା,
0: ହେ ମହାପ୍ରଭୁ, ମୁଁ ଦାସିଆବାବୁର କଥା ଭୁଲି ଯାଇଥିଲି, ମୋତେ କ୍ଷମା କର ମହାବାହୁ। ତା କଥା ଅନୁସାରେ ନଡ଼ିଆଟି ଧରି ଗରୁଡ଼ ପଛରେ ଠିଆ ହେଇ ତମକୁ ସମର୍ପଣ କରୁଛି, ହାତ ବଢ଼ାଇ ତୁମେ ଗ୍ରହଣ କର ମହାବାହୁ। ହେ ଏ କର, ନଡ଼ିଆ ଯେ ହାତରୁ ଅନ୍ତରିତ ହେଇଗଲା, ତମେ ଶ୍ରୀହସ୍ତ ପ୍ରସାରଣ କରି ବାଉରୀ ଦାସିଆର ନଡ଼ିଆ ଗ୍ରହଣ କର ମହାବାହୁ। ଧନ୍ୟ ଧନ୍ୟ ସେ ଭକ୍ତ ଦାସିଆ, ପ୍ରଭୁ ପ୍ରଭୁ ତୁମ ଶ୍ରୀହସ୍ତ ସ୍ପର୍ଶରେ ପବିତ୍ର ହୋଇଛି ମୋର ଏଇ ପାପ ଜର୍ଜରିତ ମୋର ଶରୀର। ଦାସିଆ ଧନ୍ୟ ତୋ ଜୀବନ, ଧନ୍ୟ ତୋ ପିତା ମାତା ଧନ୍ୟ, ଧନ୍ୟ ହୋ ବାଲିଗ୍ରାମ ଦାସ, ତୋତେ ପ୍ରସନ୍ନ ପିଥ ଭାସ।
2: କିରେ ନନ୍ଦ, କିରେ ଆ ବାପ ପାଖକୁ ଆ, ତୁ ପରା କାଲି ଶ୍ରୀକ୍ଷେତ୍ରରୁ ଫେରିଲୁ, ମହାପ୍ରସାଦ ଆଣିଛୁ ତ?
0: ହଁ ନନା, ସେଇ ମହାପ୍ରସାଦ ନେଇ ଆସିଥିଲି, ଗାଁ ସାରା ବାଣ୍ଟି ବାଣ୍ଟି ତମ ଘରକୁ ଆସୁଛି।
2: ଠିକ କରିଛୁ ବାପ, ଠିକ କରିଛୁ, ମହାପ୍ରସାଦ ପରା ଏକା ଖାଆନ୍ତିନି, ଚରଣ ହେଉ କି ଭରଣ ହେଉ ସମସ୍ତଙ୍କ ମୁହଁରେ ଟିକେ ଟିକେ ଦିଅନ୍ତି।
0: ଧର ନିଅ ନନା ନିଅ, ମୁଁ ଟିକେ ଆସେ।
2: କେମିତି ତରବର କାହିଁ ହଉଛୁ, କଥା କଣ କିରେ ନନ୍ଦ?
0: ହଁ ନନା, ତରତର ହଉଛି ଟିକେ ଖଦାଳ ସାହିକି ଯାଇ ଦାସିଆକୁ ଭେଟିବା ପାଇଁ।
2: ଦାସିଆକୁ?
0: କୁହନା କୁହନା ନନା, କାଲି ଗୋଟିଏ ବିଚିତ୍ର ଘଟଣା ଘଟିଲା।
2: ଆରେ ସେ ନଡ଼ିଆ କଥା ତ? ଆରେ ସେ କଥା ତ ସମସ୍ତେ ଜାଣିଲେଣି, ଦାସିଆ ବିଷୟରେ ଏମିତି ଅନେକ କଥା ତୁ ଜାଣିନୁ ନନ୍ଦ। ସେ ଖଦାଳ ଲୋକ ବୋଲି କେହି କେହି ଘୃଣା କରନ୍ତି, ଅଭୈ ଲୋକ ବୋଲି କେହି କେହି ଲୁଗା ବୁଣିବାକୁ ବରାଦ କରନ୍ତି, କିନ୍ତୁ ସେ ଆମ ସମସ୍ତଙ୍କଠୁ ବଡ଼ ଦିବ୍ୟ ଜ୍ଞାନୀ। ଆଉ ଗୋଟେ କଥା ଜାଣିଛୁ?
0: କୋଉ କଥା?
2: ଏଇ ଖରାଦିନେ ଗୋଟେ ଆମ୍ବ ଭାର ନେଇ ଦାସିଆ ଶ୍ରୀକ୍ଷେତ୍ର ଯାଇଥିଲା, ଭୋଗ କରିବା ପାଇଁ ପଣ୍ଡା ମାନେ ଘେରିଗଲେ, ଜୋର କଲେ, ସେ କାହାରି କଥା ଶୁଣିଲାନି।
0: ତାପରେ
2: ହବ ଆଉ କଣ, ସେଇ ଅଦ୍ଭୁତ କଥା, ଅନେକ ପ୍ରଣିପାତ କଲା ପାଚି।

0: ନାଇଁ ବାପ, ସିଏ ଜଣେ ଶ୍ରେଷ୍ଠ ଭକ୍ତ, ପୁଣି କବି।
1: କବି?
0: ହଁ, ଏ ଦାସିଆ ଭାଗବତ, ଭକ୍ତ ମାଳିକା, ଚୌତିଶା, ଏସବୁ କଥା ତୁ କଣ ଜାଣିନୁ?
1: ନା ନିଧିନ, ନା ଏସବୁ କଥା ମୁଁ ଜାଣିନଥିଲି।
0: ତା ବିଷୟରେ ଏମିତି ଆହୁରି ଏତେ ଅନେକ ବିଚିତ୍ର ଘଟଣା ଶୁଣିବାକୁ ମିଳେ।
1: ହଉ ମୁଁ ଆସୁଛି। ନନା
0: ଏ ରହ ରହ ରେ ନନ୍ଦ ରହ, ମୁଁ ବୋଧ ତ ସାଙ୍ଗରେ ଦାସିଆ ପାଖକୁ ଯିବି, ତାକୁ ଟିକେ ଦେଖି ଆସିବି।
1: ହଉ ହଉ ତେବେ ଆସ, ଶୀଘ୍ର ଯିବା। ଆସ
2: କୋ ଗୋସେଇ ସାନ୍ତେ, ଶୁଣ ଶୁଣ
1: ଧାତେରେ କିଏ ଗୋଟେ ପଛରୁ ଡାକିଲାଣି। ଆରେ ଆରେ କଣ ପାଞ୍ଚଟା ଲୋକ ଇଆଡେ ଧପାଲିଛନ୍ତି?
3: ଏ ଗାଁ ନାମ ବାଲିଗ୍ରାମ ନା?
1: ହଁ, ଏ ନଡ଼ିଆ ବଗିଚାରେ କଣ ଜାଣିପାରୁନ? ଏଟା ବାଲିଗାଁ ବ୍ରାହ୍ମଣ ଶାସନ।
3: ଆଚ୍ଛା, ତାହେଲେ ଖଦାଳ ସାହି କେଉଁ ପାଖରେ?
1: ଆର ମୁଣ୍ଡରେ, ଆର ମୁଣ୍ଡରେ। କାହା ଘରକୁ ଯିବ ତମେ?
3: ଆମେ ଦାସିଆ ଘରକୁ ଯିବୁ।
0: ଦାସିଆ ବାହୁରି?
3: ହଁ।
0: ଆସିଲ କୋଉଠୁ?
3: ପୁରସ୍ତମରୁ।
0: ପୁରସ୍ତମରୁ? ତା ପାଖରେ କଣ କାମ?
3: ତାକୁ ଟିକେ ଦେଖା କରିବୁ।
1: ତମେ କିଏ?
3: ଆମେ ପଞ୍ଚସଖା।
1: ପଞ୍ଚସଖା?
3: ହଁ, ମୁଁ ଜଗନ୍ନାଥ, ସେ ହେଉଛନ୍ତି ବଳରାମ, ସେ ଯଶବନ୍ତ, ସେ ଅନନ୍ତ, ଏବଂ ଏ ପାଖରେ ଅଚ୍ୟୁତ।
4: ଆପଣ ବୈଷ୍ଣବ ଧର୍ମର ଶ୍ରେଷ୍ଠ ସନ୍ଥ ପ୍ରଭୁ ପଞ୍ଚସଖା, ମହାପ୍ରଭୁ ଚୈତନ୍ୟଙ୍କ ଅନ୍ତରଙ୍ଗ ଭକ୍ତ?
3: ହଁ, ଆମେ ସେଇ ପଞ୍ଚସଖା, ଯୁଗେ ଯୁଗେ ଆମେ ଜନ୍ମ ନେଇଛୁ ଏଇ ଭୂମିରେ।
4: କିନ୍ତୁ ଛାର ଦାସିଆ ବାହୁରୀ ଘରକୁ ଆପଣ ଗମନ କରୁଛନ୍ତି କାହିଁକି ପ୍ରଭୁ?
3: ସେ କିନ୍ତୁ ଛାର ଦାସିଆ ବାହୁରୀ ନୁହେଁ, ଆମ ପ୍ରବର୍ତ୍ତିତ ଭଗବତ ଭକ୍ତି ମାର୍ଗ ଅନୁସରଣ କରି ସେ ଜଣେ ଶ୍ରେଷ୍ଠ ଭକ୍ତରେ ପରିଣତ ହୋଇସାରିଛି।
4: କାହିଁ, ଆମେ ତ କିଛି ଜାଣିପାରୁନା ପ୍ରଭୁ। ସେ ଆମର ଲୁଗା ବୁଣୁଛି, ଘରେ ଭାତ ନଥିଲେ ଦିନେ ଦିନେ ଉପବାସ ରହୁଛି।
3: ସେଇଥିପାଇଁ ତ ସେ ଆମଠାରୁ ଶ୍ରେଷ୍ଠ, ସଂସାରୀ ହୋଇ ମଧ୍ୟ ବୈରାଗୀ, ଶ୍ରୀ ଜଗନ୍ନାଥଙ୍କର ନିକଟତମ।
4: ମନରେ ପରତେ ହେଉ ନାହିଁ ପ୍ରଭୁ।
3: ତେବେ ଆସନ୍ତୁ ଆମ ସହିତ, ତାକୁ ଆମେ ପରୀକ୍ଷା କରିବା, ଭକ୍ତିର ପରାକାଷ୍ଠା କେତେ ତାର ସମୀକ୍ଷା କରିବା।
1: ତେବେ ଚାଲନ୍ତୁ ପ୍ରଭୁ।

0: ହଁ ପ୍ରଭୁ, ଜଗତ ଠାକୁର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନଙ୍କୁ ନୀଳଚକ୍ର ଦେହରେ ବନ୍ଦୀ ଅବସ୍ଥାରୁ ମୁକ୍ତ କରନ୍ତୁ ପ୍ରଭୁ।
1: ଧନ୍ୟ ଧନ୍ୟ ଦାସିଆ, ତୁମେ ସର୍ବଜ୍ଞତା, ତୁମକୁ ପରୀକ୍ଷା କରିବା ପାଇଁ ଆମେ ଚତୁର୍ଦ୍ଧ ମୂର୍ତ୍ତିଙ୍କୁ ସତରେ ନୀଳଚକ୍ରରେ ବନ୍ଦୀ କରି ଆସିଥିଲୁ, କିନ୍ତୁ କିନ୍ତୁ ତମେ ଏଠାରେ ଯେ ଦଶ ଅବତାରଙ୍କୁ ସ୍ତୁତି କରୁଥିଲ, ସେ କ'ଣ ତୁମ ଭଜନ ଶ୍ରବଣ କରୁଥିଲେ?
0: ହଁ ପଞ୍ଚ ମହାପୁରୁଷ, ଏହି ସରୋବରର ନୀଳ ଜଳରାଶି ଉପରେ ଦଶ ଅବତାର ଶୋଭା ପାଉଥିଲେ। ମୋର ଡାକରେ ନୀଳଚକ୍ରରୁ ମଧ୍ୟ ଆସିଥିଲେ ବୌଦ୍ଧରୂପୀ ଜଗନ୍ନାଥେ।
1: ସତେ? ତେବେ ସେହି ଦଶ ଅବତାରଙ୍କୁ ତମେ ଏ ଜଳରାଶି ଉପରେ ଦେଖାଇ ପାରିବ ଦାସିଆ?
0: ପାରିବି ଅତି ବଡ଼ ଜଗନ୍ନାଥ ଗୋସେଇଁ, ପ୍ରଥମେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନୀଳଚକ୍ର ଦେହରୁ ମୁକ୍ତ କରନ୍ତୁ।
1: ଏବେ ଆମେ ସେମାନଙ୍କୁ ମୁକ୍ତ କରିଦେବୁ ଦାସିଆ, ତୁମେ ଜଳ ମଧ୍ୟରେ ଦେଖାଅ ଦଶ ଅବତାରଙ୍କୁ।

ଶୁଣୁଥିଲେ ନାଟକ ଭକ୍ତ ବାଲିକା ଦାସ। ରଚନା କରିଥିଲେ ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ନିଧି ନନା, ଅରୁଣ କୁମାର ନନ୍ଦ, ନନ୍ଦଗୋସେଇ ନଟବର ସାହୁ, ପୁରୀ ପଣ୍ଡା ସତ୍ୟନାରାୟଣ ସିହ୍ନା, ବ୍ରାହ୍ମଣ ନରେନ୍ଦ୍ର ସାହୁ, ଜଗନ୍ନାଥ ଦାସ, ମୋହନ ଚରଣ ଗିରି, ଶ୍ରୀ ଜଗନ୍ନାଥଙ୍କ କଣ୍ଠସ୍ୱର ସୁବାସ ନାୟକ, ଦାସିଆ ହରିହର ମିଶ୍ର ଏବଂ କମଳୀ ଆଦରମଣି ବରାଳ। କଣ୍ଠଦାନ କରିଥିଲେ ଦିବାକର ମହାନ୍ତି। ଆକାଶବାଣୀ କଟକ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 MHz ଯଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶୁଣନ୍ତୁ, ହିନ୍ଦୀରେ କ୍ରମରେ ଇଂରାଜୀରେ ସମ୍ବାଦ ଲେଖି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
3: आकाशवाणी समाचार के साथ मैं मोहम्मद जुबैर। केंद्रीय मंत्रिमंडल ने पेपर लीक और परीक्षा में गड़बड़ी के मामलों में फास्ट ट्रैक अदालत बनाने और कड़ी सजा के लिए एक मसौदा विधेयक को आज मंजूरी दे दी। संसद भवन परिसर में प्रधानमंत्री नरेंद्र मोदी की अध्यक्षता में मंत्रिमंडल की बैठक में इसे मंजूरी दी गई। इस विधेयक को अगले सप्ताह संसद में पेश किए जाने की संभावना है। श्री मोदी ने कल एक वीडियो संदेश में पेपर लीक के खिलाफ कड़ी कार्रवाई के प्रावधानों वाला विधेयक

ଅତି କାହିଁକିନା ହେସି ସମ୍ପର୍କରେ ସାକ୍ଷାତକାର ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 7ଟାରେ ରାତି 8:15 ପ୍ରଚାର କରିବୁ ଆମ ଘର ଆମ ସଂସାର ଏଥିରେ ଶୁଣିବେ ନଦୀନାଳରେ ବୁଡ଼ିଯିବାର କାରଣ ଓ ପ୍ରତିକାର ସମ୍ପର୍କରେ ରମେଶ ହରିଜନଙ୍କ ସହ ସାକ୍ଷାତକାର ପରେ ହେଲ୍ଥ ଟିପ୍ସରେ ରହିଛି ପ୍ରତିକାରଠାରୁ ପ୍ରତିଷେଧ କଲେ ଭଲ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:35 ଏଥିରେ ଖ୍ୟାଲ ପରିବେଷଣ କରିଛନ୍ତି ପଣ୍ଡିତ ଅଜୟ ପୋହାନକର ରାଗ ବାଗେଶ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ରାତି 10:00 ଶୁଣିବେ ଗୀତିନାଟ୍ୟ ପବିତ୍ର ଦାସିଆ ଲେଖୁରୀ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରଚନା ନିର୍ମଳ କୁମାର ମିଶ୍ର ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି ଶ୍ରୋତାବନ୍ଧୁ ଏଥିଲା ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ ଆସନ୍ତାକାଲି ସକାଳ 5:53 ଆପଣ ପ୍ରିୟ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ରାତି 10:00 ଶୁଣିବେ ଗୀତିନାଟ୍ୟ ପବିତ୍ର ଦାସିଆ ଲେଖୁରୀ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରଚନା ନିର୍ମଳ କୁମାର ମିଶ୍ର ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି ଶ୍ରୋତାବନ୍ଧୁ ଏଥିଲା ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ ଆସନ୍ତାକାଲି ସକାଳ 5:00